कि नई जाए बही बही का ये जन हो जाए घुंची घुंची का मो प्रिया।

ଆକାଶବାଣୀ କଟକ ଆଜି ବୁଧବାର 1948 ଶତାବ୍ଦ ଆଷାଢ଼ ଦଶ ଦିନ ଇଂରାଜୀ 2026 ମସିହା ଜୁଲାଇ ମାସର ଏକ ତାରିଖ ସମୟ ସକାଳ 5:58 37 ସେକେଣ୍ଡ ଆପଣମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆମର ଆଜିର ଅଧିବେଶନ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ତମେ କ'ଣ ଏଡ଼େ କପଟିଆ ମହାପ୍ରଭୁ, ଏଡ଼େ ଛୋଳିଆ? ସତରେ କ'ଣ ତମେ କାହାର କୋଳ ବୁଡ଼େଇ ଦେଇଛ? ଚାରିଆଡ଼େ ତମ ନାଁରେ ଯେଉଁ ଅପନିନ୍ଦା ଶୁଣାଯାଉଛି, ସେ କଥା କ'ଣ ସତ? ଗୋପାଙ୍ଗନାମାନଙ୍କୁ ସତରେ କ'ଣ ତମେ ଅନେକ ହଇରାଣ କରିଛ? ବାଟରେ ଘାଟରେ ଏକୁଟିଆ ଛିଡ଼ା ହୋଇ ତାଙ୍କର ମାଠିଆ କ'ଣ ସତରେ ତମେ ଭାଙ୍ଗି ଦେଇଛ? ପିନ୍ଧାବସ୍ତ୍ରକୁ ଚୋରେଇ ନେଇଛ? କିନ୍ତୁ ଏବେ ତ ରତ୍ନସିଂହାସନ ଉପରେ ତମକୁ ଦେଖିବା ପରେ ତମେ କାହିଁକି ସେମିତି ଲାଗୁନ?

ମହାପ୍ରଭୁ, କଣ ବା ମୋ ଦୋଷ ଥିଲା? କଣ ପାଇଁ ଏତେ ଦଣ୍ଡ ଭୋଗୁଅଛି? ଥରୁଟିଏ କହିଦିଅ, କହିଦିଅ ଥରୁଟିଏ ମୋତେ। ନର୍କେ ପଡ଼ୁ ଏ ଜୀବନ, ସେଥିକୁ ମୋ ଭୟ ନାହିଁ, ଭୟ ନାହିଁ ମହାପ୍ରଭୁ। ଝଡ଼ଝଞ୍ଜା ଯାହା ଆସୁ ଯେତେ, ଶକ୍ତି ତ ଦେଇଛ ପ୍ରଭୁ, ସବୁ ମୁଁ ପାରିବି ସହି, ପାରିବି ମୁଁ ସହି ପ୍ରଭୁ, ଯେତକ କଷଣ ହେଲେ ପ୍ରଭୁ, ଏତିକି ମିନତି ମୋର, ଏତିକି ମିନତି ମୋର, ଥରୁଟିଏ ମହାପ୍ରଭୁ ଦିଅ ଦର୍ଶନ। ତମ ପାଦ ପଙ୍କଜରେ ଯାଉ ଏ ଜୀବନ।

ଭକ୍ତି ମୁଁ ଜାଣିନି ପ୍ରଭୁ, ଧୂପଦୀପ ଦେଇ କେବେ ତମକୁ ପୂଜିନି, ଏମିତି ମୋ ପାପିଟିଏ ମହାପ୍ରଭୁ, ମନ୍ଦିର ଦୁଆରେ ତମ ପାଦ ବି ପଡ଼ିନି। କ'ଣ ପାଇଁ ମହାପ୍ରଭୁ ଏମିତି ଜୀବନ ଦେଲ, କାହା ପାଇଁ କେତେବେଳେ ଏଠାରେ ମୁଁ କ'ଣ କରିଛି? ଖାଲି ସିନା ନିଜ ନିଜ ସୁଖ ପାଇଁ ଦିନରାତି ଏଠାରେ ମୁଁ ମିଛରେ ଜିଇଁଛି, ହାରିଛି ନା ହରାଇଛି, ଆଜି ପ୍ରଭୁ ମୁଁ ତାର ହିସାବ ପାଉନି। ଯାହା ଯେତେ ଭୁଲ ମୋର ସବୁକୁ ମୁଁ ମାନିନେଲି, ମୁକ୍ତି ଦିଅ ମହାପ୍ରଭୁ, ଆଉ ମୁଁ ପାରୁନି।

ହେଲେ ସତରେ କ'ଣ ତମେ ଜଗତଯାକର ଲୋକଙ୍କର କଥା କିଛି ବୁଝୁଛ? କାହାକୁ କେତେବେଳେ ବିପଦରେ ପଡ଼ିଥିବା ବେଳେ କ'ଣ ଟିକେ ଦେଇଥିଲ ବୋଲି ତମକୁ ସିନା ସିଏ ଜଗତକର୍ତ୍ତା ବୋଲି କହୁଥିଲା? ହେଲେ ଏବେ ମହାପ୍ରଭୁ, ଯାହା ତମେ ଦେଇଥିଲ ସବୁ ତ ନେଇଗଲଣି ଏହାରି ଭିତରେ। ସୁଖ ବୋଲି ତମକୁ ଯାହା ମାଗିଥିଲି ସେ ତ ମିଳିବା ଦୂରର କଥା, ଏବେ ଦୁଃଖର ସାଗରରେ ଉବୁଟୁବୁ ହେଉଛି। ସତରେ କ'ଣ ମୋତେ କହିବାକୁ ପଡ଼ିବ ଜଗତକର୍ତ୍ତା ବୋଲି ମିଛେ ସିନା ବୁଲାଉଛ?

ମୁଁ ଜାଣିପାରେ ମୁଁ ତ ଏ ଜନ୍ମରେ କାହାରି କିଛି ଅନିଷ୍ଟ କରିନି କି କାହାରି ମନରେ ଟିକିଏ ବି ଦୁଃଖ ଦେଇନି ମହାପ୍ରଭୁ, ହେଲେ କ'ଣ ପାଇଁ ତୁମେ ଏତେ ଦଣ୍ଡ ଦେଉଛ? କ'ଣ ପାଇଁ ମୁଁ ଏତେ ଦଣ୍ଡ ଭୋଗୁଛି?

ତମ ଶ୍ରୀମୁଖକୁ ଚାହିଁ ଦିନ ମୋର ବିତିଯାଉ ବୋଲି ଚାହିଁଲା ବେଳକୁ ତମେ ତ ମୋତେ ପର କରିଦେଉଛ। କୁହ ମହାପ୍ରଭୁ, କୋଉ ଜନ୍ମରେ ମୁଁ କି ପାପ କରିଥିଲି ଯେ ଏ ଜନ୍ମରେ ମୋତେ ଏତେ କଷ୍ଟ ସହିବାକୁ ପଡ଼ୁଛି।

0: ବନ୍ଦନାର ଶିଳ୍ପୀ ଥିଲେ ପୁରାତନ ରଚନାରୁ ରଶ୍ମି ଦାସ, ଅକ୍ଷୟ ଲେଙ୍କା, ବୀଣା ଦେବୀ ଏବଂ ସସ୍ମିତା ମହାପାତ୍ର। ସାଲବେଗଙ୍କ ରଚନାରୁ ଶିଳ୍ପୀ ଥିଲେ ରାଜକିଶୋର ଦାସ। ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ରଚନାରୁ ଶିଳ୍ପୀ ଥିଲେ ତ୍ରିଲୋଚନ ପାତ୍ର।
1: ଆଲେଖ୍ୟ ଏବଂ ଉପସ୍ଥାପନରେ ଥିଲେ ଅନିତ୍ୟ ମହାନ୍ତି।

ଶୁଣୁଥିଲେ ଅନୁଚିନ୍ତା ନିବେଦନ କରିଥିଲେ ଶଙ୍କର୍ଷଣ ମଙ୍ଗରାଜ ଆକାଶବାଣୀ କଟକ ପ୍ରଚାର କରୁଛି ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 82ତମ ଭାଗ ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି ବର୍ଣ୍ଣନାରେ ସଞ୍ଜୟ କୁମାର ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି।

ଆପଣମାନେ ଶୁଣୁଥିଲେ ଭକ୍ତି ଧାରାବାହିକ ଶ୍ରୀମଦ୍ ଭାଗବତର 22ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁଲିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନରେ ଥିଲେ ସଞ୍ଜୟ କୁମାର।

0: ଶତପଥୀ ପ୍ରଯୋଜନା ସୁହାସ ମହାନ୍ତି ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ଶୁଣନ୍ତୁ କୃଷି ସୂଚନା
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ ବର୍ଷା ଉପରେ ନିର୍ଭର କରୁଥିବା ଧାନ ପାଇଁ ମୌସୁମୀ ବର୍ଷା ଆରମ୍ଭ ହୋଇଗଲା ପରେ ତଳିଘେରା ପ୍ରସ୍ତୁତି କରନ୍ତୁ ଏକ ଏକର ଧାନ ଚାଷ ପାଇଁ 400 ବର୍ଗମିଟର ବା 10 ଡେସିମିଲ ତଳିଘେରା ଆବଶ୍ୟକ ହୋଇଥାଏ ପଟାଳି ତିଆରି ସମୟରେ ପଟାଳି ଚାରିପଟରେ କ୍ଲୋରୋପାଇରିଫସ୍ ଗୁଣ୍ଡ ପ୍ରୟୋଗ କଲେ ପିମ୍ପୁଡ଼ି ଲାଗନ୍ତି ନାହିଁ ତେଣୁ ସଦାସର୍ବଦା ପଟାଳି ତିଆରି କଲାବେଳେ କ୍ଲୋରୋପାଇରିଫସ୍ ପ୍ରୟୋଗ କରନ୍ତୁ ଧାନ ଚାଷ ପାଇଁ ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଘରେ ସାଇତି ରଖିଥିବା ବିହନ ବ୍ୟବହାର କରୁଥିଲେ ଏହାର ଗଜା ପରୀକ୍ଷା କରାଇ ନିଅନ୍ତୁ ପନିପରିବାରେ ଜଳ ସଂରକ୍ଷଣ କରିବା ପାଇଁ ନଡ଼ା ଶୁଖିଲା ପତ୍ର ବା କରତ ଗୁଣ୍ଡ ଦ୍ୱାରା ଆଚ୍ଛାଦୀକରଣ କରନ୍ତୁ ଅସ୍ଥାୟୀ ଛପର ଦ୍ୱାରା ପନିପରିବା ଚାରାକୁ ଉଚ୍ଚ ତାପମାତ୍ରାରୁ ରକ୍ଷା କରନ୍ତୁ ବୁଣାଧାନ ପାଇଁ ଶେଷବଡ଼ ଚାଷ ସମୟରେ ଏକର ପ୍ରତି 8 କ୍ୱିଣ୍ଟାଲ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ ଶେଷ ଜମି ତିଆରି ସମୟରେ ଏକର ପ୍ରତି 2 ଟନ୍ ସଢ଼ା ଗୋବର ଖତ ପ୍ରୟୋଗ କରନ୍ତୁ କାଦୁଆ ତଳିଘେରା ପାଇଁ ନିର୍ବାଚିତ ଜମିକୁ 3-4 ଓଡ଼ ଚାଷ କରି 2-3 ଦିନ ପର୍ଯ୍ୟନ୍ତ ପାଣି ଭର୍ତ୍ତି କରି ରଖନ୍ତୁ ଏହାପରେ ତଳିଘେରାକୁ ଭଲ ଭାବରେ କାଦୁଅ କରି ମଇ ଦେଇ ସମତୁଲ କରିଦିଅନ୍ତୁ ଶେଷଓଡ଼ ଚାଷ ବେଳକୁ 200 କିଲୋଗ୍ରାମ କମ୍ପୋଷ୍ଟ କିମ୍ବା ସଢ଼ା ଗୋବର ଖତ 4 କିଲୋଗ୍ରାମ ଡିଏପି 4 କିଲୋଗ୍ରାମ ପଟାସ ସାର ଏହି ସମୟରେ ପ୍ରୟୋଗ କରନ୍ତୁ ତଳିଘେରାକୁ 1.5 ମିଟର ଓସାର 10 ସେଣ୍ଟିମିଟର ଉଚ୍ଚତା ଏବଂ ସୁବିଧା ଅନୁସାରେ ଲମ୍ବ ରଖି ଛୋଟ ଛୋଟ ପଟାଳି କରନ୍ତୁ ପଟାଳି ମଝିରେ 30 ସେଣ୍ଟିମିଟର ଚଉଡ଼ାର ନାଳି ଜଳସେଚନ ପାଇଁ ରଖନ୍ତୁ ପଟାଳିର ପ୍ରତି ବର୍ଗମିଟର ପିଛା 40-50 ଗ୍ରାମ ବିଶୋଧିତ ଗଜା ଧାନକୁ ଧାଡ଼ି ପ୍ରତି 5 ସେଣ୍ଟିମିଟର ବ୍ୟବଧାନରେ ବୁଣନ୍ତୁ ଓ ଶୁଖିଲା ଗୋବର ଖତକୁ ଛିଞ୍ଚି ଏହାକୁ ଘୋଡ଼ାଇ ଦିଅନ୍ତୁ ତଳିକୁ ଓଦା ରଖନ୍ତୁ ଏବଂ ଠିଆ ପାଣି କିପରି ନ ରହିବ ସେହିପରି ଯତ୍ନ ନିଅନ୍ତୁ ମକା ଫସଲରେ ଫଲ୍ ଆର୍ମିୱାର୍ମ ନାମକ କୀଟର ପରିଚାଳନା ପାଇଁ ବିହନକୁ ବୁଣିବା ଆଗରୁ 1 କିଲୋଗ୍ରାମ ବିହନରେ 4 ମିଲିଲିଟର ସାଇନା ଟ୍ରାନିଲିପ୍ରୋଲ 19.8% ସହିତ ଥାୟୋମେଥୋକ୍ଜାମ 19.8% ଏଫ୍ଏସ୍ କୀଟନାଶକରେ ମିଶାଇ ବିହନ ବିଶୋଧନ କରନ୍ତୁ ଚିନାବାଦାମର ଉପଯୁକ୍ତ କିସମ ଯଥା ଦେବୀ କାଦ୍ରି 6 କାଦ୍ରି 9 TG37A TAG38 TAG24 ସ୍ମୃତି CO7 ଧରଣୀ ଆଦି ଚୟନ କରନ୍ତୁ ବିହନ ବୁଣିବାର 1 ଘଣ୍ଟା ପୂର୍ବରୁ ବିଶୋଧିତ ବିହନକୁ ରାଇଜୋବିୟମ ବୀଜାଣୁ କଲଚର ଦ୍ୱାରା ଉପଚାର କରି ବୁଣନ୍ତୁ ଆଖୁ ଫସଲରେ ଘାସୁଆରୁଗୁଡ଼ିଆ ରୋଗର ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛକୁ ଓପାଡ଼ି ଦୂରରେ ପୋଡ଼ି ନଷ୍ଟ କରିଦିଅନ୍ତୁ ଏହି ରୋଗର ବାହକ ଯୌ ପୋକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ଜାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ କିମ୍ବା 60 ମିଲିଲିଟର ଇମିଡା କ୍ଲୋପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ ପତ୍ରଡିଆଁ ପୋକ ପତ୍ରଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି ଏହି ପୋକଗୁଡ଼ିକର ପରିଚାଳନା ପାଇଁ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ଜାମ ନାମକ କୀଟନାଶକ କିମ୍ବା 50 ଗ୍ରାମ ଏସିଟାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ ବାଇଗଣ ତଳିଘେରାରେ ଘରକଟା ରୋଗ ହୋଇ ତଳି ମରିବା ଦେଖାଦେଲେ 10 ଲିଟର ପାଣିରେ 20 ଗ୍ରାମ ମେଟାଲାକ୍ସିଲ୍ ସହିତ ମାଙ୍କଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ଏହି ଦ୍ରବଣକୁ ଝରା ଦ୍ୱାରା ମାଟିକୁ ଭିଜାନ୍ତୁ ତଳି ଓପାଡ଼ିବା ପୂର୍ବଦିନ ସନ୍ଧ୍ୟା ସମୟରେ 10 ଲିଟର ପାଣିରେ 20 ଗ୍ରାମ କପର ଅକ୍ସିକ୍ଲୋରାଇଡ୍ ଓ 1 ଗ୍ରାମ ଷ୍ଟ୍ରେପ୍ଟୋସାଇକ୍ଲିନ୍ ମିଶାଇ ଏହି ଦ୍ରବଣକୁ ଝରା ସାହାଯ୍ୟରେ ସ୍ପ୍ରେ କରି ମାଟିକୁ ଭଲ ଭାବରେ ଭିଜାଇ ଦିଅନ୍ତୁ
0: ଚାଷୀ ଭାଇ ଭଉଣୀମାନଙ୍କ ଲାଗି ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଇଛି ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁବାସ ଚନ୍ଦ୍ର ଶତପଥୀ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ଓଡ଼ିଶା ରାଜସ୍ୱ ସେବାର ପ୍ରଶିକ୍ଷାର୍ଥୀମାନଙ୍କୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାଗୁଡ଼ିକ ବିଷୟରେ ଜ୍ଞାନ ଅର୍ଜନ କରି ସରକାର ଓ ଜନସାଧାରଣଙ୍କ ମଧ୍ୟରେ ଏକ ପ୍ରଭାବଶାଳୀ ସେତୁ ଭାବରେ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଛନ୍ତି। ଭୁବନେଶ୍ୱର ଲୋକଭବନସ୍ଥିତ ନ୍ୟୁ ଅଭିଷେକ ହଲ୍ରେ ରାଜସ୍ୱ ଅଧିକାରୀ ତାଲିମ ପ୍ରତିଷ୍ଠାନର ପ୍ରଶିକ୍ଷାର୍ଥୀଙ୍କ ସହ ଭାବ ବିନିମୟ କରି ରାଜ୍ୟପାଳ କହିଛନ୍ତି ଅଧିକାରୀମାନେ ତୃଣମୂଳ ସ୍ତରର ବାସ୍ତବତା ବିଷୟରେ ସମ୍ପୂର୍ଣ୍ଣ ଭାବେ ଅବଗତ ହେବା ଆବଶ୍ୟକ। ସଚେତନ ଅଧିକାରୀମାନେ ଲୋକସେବା ବ୍ୟବସ୍ଥାକୁ ମଜବୁତ କରିବା ଏବଂ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଲାଭ ପହଞ୍ଚାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ରାଜ୍ୟପାଳ କହିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 11:30 ପର୍ଯ୍ୟନ୍ତ ଚାଲିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ସମୟରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଉପରେ ନ୍ୟସ୍ତ ଦାୟିତ୍ୱକୁ ଶୃଙ୍ଖଳିତ ଓ ସୁଚାରୁ ରୂପେ ସମ୍ପାଦନ କରିବା ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ଆବଶ୍ୟକତା ଅନୁଯାୟୀ ପୁରୀର ବିଭିନ୍ନ ସ୍ଥାନରେ ଅସ୍ଥାୟୀ ସୂଚନା କେନ୍ଦ୍ର ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ ଚାଲିଥିବା ସ୍ୱତନ୍ତ୍ର ଭୋଟର ସଂଶୋଧନ କାର୍ଯ୍ୟକ୍ରମକୁ ସ୍ୱଚ୍ଛ ଓ ସଠିକ୍ କରିବା ପାଇଁ ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ହୋଇଯାଇଛି। ଭୋଟରମାନଙ୍କ ଆପତ୍ତି ଅଭିଯୋଗର ସମାଧାନ ନେଇ ଉପଜିଲ୍ଲାପାଳ ଆଲୋଚନା କରିଥିଲେ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟର ଗଣିତ ବିଭାଗର ଛାତ୍ରଛାତ୍ରୀମାନଙ୍କ ପାଇଁ ଦିନିକିଆ ସାଇବର ସୁରକ୍ଷା ସମ୍ପର୍କିତ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି। ଗଣିତ ବିଭାଗର ମୁଖ୍ୟ ପ୍ରଫେସର ମନୋଜ କୁମାର ପଟ୍ଟନାୟକ ସାଇବର ସୁରକ୍ଷା ବିଶ୍ୱ ପାଇଁ ସୃଷ୍ଟି କରିଥିବା ଆହ୍ୱାନ ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସୂଚନା ଦେଇଥିଲେ। ଭଦ୍ରକଠାରେ ଚାଲିଥିବା ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଉଦ୍ଯାପିତ ହୋଇଯାଇଛି। ସାମ୍ବାଦିକମାନେ ସତ୍ୟ, ନିରପେକ୍ଷ ଓ ଗଠନମୂଳକ ସମ୍ବାଦ ପରିବେଷଣ କରି ଗ୍ରାମାଞ୍ଚଳର ସାଧାରଣ ଲୋକଙ୍କ ମୌଳିକ ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବା ପାଇଁ ବୈଠକରେ ଉପସ୍ଥିତ ଅତିଥିମାନେ ପରାମର୍ଶ ଦେଇଥିଲେ। ଭାରତୀୟ ବାୟୁସେନା ପକ୍ଷରୁ ବାୟୁ ସୈନିକ ଅଣବୈଷୟିକ ଚିକିତ୍ସା ସହାୟକ ପାଇଁ ପୁରୁଷ ପ୍ରାର୍ଥୀଙ୍କଠାରୁ ଅନ୍ଲାଇନ୍ ଆବେଦନ ଆହ୍ୱାନ କରାଯାଉଛି। ଏହି ନିଯୁକ୍ତି ପାଇଁ ପ୍ରାର୍ଥୀମାନଙ୍କର ଯୁକ୍ତ 2 ବିଜ୍ଞାନରେ ସର୍ବନିମ୍ନ 50% ନମ୍ଘର ସହ ଫାର୍ମାସି କାଉନ୍ସିଲ୍ର ବୈଧ ପଞ୍ଜୀକରଣ ଥିବା ଆବଶ୍ୟକ। ଅନ୍ଲାଇନ୍ ଆବେଦନ ଚଳିତ ମାସ 6-26 ପର୍ଯ୍ୟନ୍ତ ଜାରି ରହିବ। ଏଥିପାଇଁ ସେପ୍ଟେମ୍ବର ମାସ 22 ଓ 23 ତାରିଖରେ ଅନ୍ଲାଇନ୍ ପରୀକ୍ଷା ଅନୁଷ୍ଠିତ ହେବ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ଜାତୀୟ ଡାକ୍ତର ଦିବସ ପାଳିତ ହେଉଛି। ସାମୁହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା ଓ ପରିଶ୍ରମ ଏବଂ ନିଃସ୍ୱାର୍ଥପର ସେବାକୁ ବିଚାରକୁ ନେଇ ଏହି ଦିବସର ମହତ୍ୱ ପ୍ରତିପାଦିତ ହୋଇଥାଏ। ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନ ଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ତାରିଖକୁ ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। ରାଜ୍ୟରେ ପ୍ରଥମ ଥର ପାଇଁ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳ ଦୃଷ୍ଟିବାଧିତ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ। ଆସନ୍ତା 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ 6 ରାଜ୍ୟର ଖେଳାଳିମାନେ ଅଂଶଗ୍ରହଣ କରିବେ। ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର

0: ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା ସାତ ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32 ମିନିଟ୍ରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଆମର ସ୍ୱାସ୍ଥ୍ୟ। ଆଜି ରହିଛି ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।
2: ଗର୍ଭ ଅବସ୍ଥାରେ ଶିଶୁଟି ଠିକ୍ ପାଗରେ ବଢ଼ିବା ଲାଗି ମା ଉପରେ ପୂରାପୂରି ନିର୍ଭର କରେ। ଅବଶ୍ୟ ସେ ସମୟରେ ପିଲାଟି ତା'ର ସମସ୍ତ ଦରକାରୀ ଖାଦ୍ୟ ମା'ର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି।

0: ସେ ସମୟରେ ପିଲାଟି ତାର ସମସ୍ତ ଦରକାରୀ ଖାଦ୍ୟ ମାଆର ରକ୍ତରୁ ହିଁ ପାଇଥାଏ। ଗର୍ଭ ଅବସ୍ଥାରେ ଉପଯୁକ୍ତ ଖାଦ୍ୟ ଭାବରେ କେବଳ ଓଜନରେ ପିଲାଟି ଅଳ୍ପ ହୁଏ ନାହିଁ, ବରଂ ଏ ଧରଣର ପିଲାମାନେ ବଡ଼ ହେଲେ ଅନେକ ଦୂରାରୋଗ୍ୟ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ହାର୍ଟ ଡିଜିଜ୍, ହାଇ ବ୍ଲଡ୍ ପ୍ରେସର, ଡାଇବେଟିସ୍ ପ୍ରଭୃତି ରୋଗ ଏହି ଧରଣର ପିଲାମାନଙ୍କର ଯେତେବେଳେ ସେମାନେ 40 ବର୍ଷରେ ପହଞ୍ଚିଥାନ୍ତି ତାଙ୍କଠାରେ ଅଧିକା ଦେଖାଯାଏ। ମୋର ଏ ବିଷୟରେ କହିବାର ଉଦ୍ଦେଶ୍ୟ ହେଉଛି, ଉପଯୁକ୍ତ ଖାଦ୍ୟ ଶିଶୁ ଲାଗି କେବଳ ଜନ୍ମ ହେବା ପରେ ନୁହେଁ, ଜନ୍ମ ହେବା ପୂର୍ବରୁ ମଧ୍ୟ ନିହାତି ଦରକାର। ଅନ୍ୟ ସ୍ତନ୍ୟପାୟୀ ପ୍ରାଣୀମାନଙ୍କ ପିଲାମାନଙ୍କ ତୁଳନାରେ ମଣିଷ ପିଲାଟି ବଡ଼ ଅସହାୟ। ଗୋଟିଏ କଅଁଳା ବାଛୁରୀ କଥା ଚିନ୍ତା କରାଯାଉ, ଜନ୍ମ ହେବାର 1 ଘଣ୍ଟା ମଧ୍ୟରେ ବାଛୁରୀ ଉଠି ଦୌଡ଼ାଦୌଡ଼ି କରିବା ସାଙ୍ଗେ ସାଙ୍ଗେ ମାଆଠୁ ଦୁଧ ଖୁଆଇବା ଆରମ୍ଭ କରିଦିଏ। ମାତ୍ର ମଣିଷ ପିଲାଟି ଭୋକ ଲାଗିଲେ କେବଳ କାନ୍ଦିବା ଛଡ଼ା ଆଉ କିଛି କରିପାରେନି। ମା ଆସି ପିଲାକୁ ଧରି ଖାଇବାକୁ ଦେଲେ ହିଁ ପିଲାଟି ଚୁପ୍ ହୁଏ। ତେଣୁ ଜନ୍ମ ହେବା ପରେ ପିଲା ଲାଗି ତାର ମାର କ୍ଷୀର ଏବଂ ମା ହେଉଛି ସବୁଠାରୁ ବଡ଼ ସମ୍ବଳ। ମାଠୁ କ୍ଷୀର ଖାଉଥିବା ପିଲାର ମାନସିକ ଓ ଶାରୀରିକ ବିକାଶ ଠିକ୍ ଭାବରେ ହୋଇଥାଏ। ଜନ୍ମ ହେବା ପରେ ପ୍ରଥମ 2 ବର୍ଷରେ ପିଲାଟିର ଶାରୀରିକ ବୃଦ୍ଧି ସବୁଠାରୁ ଅଧିକା। ଆମମାନଙ୍କର ବ୍ରେନ୍ ବା ମସ୍ତିଷ୍କର ଅଭିବୃଦ୍ଧି ପ୍ରଥମ 5 ବର୍ଷରେ ହିଁ ମୋଟାମୋଟି ସରିଯାଏ। ପିଲାର ବ୍ରେନ୍ ଡେଭଲପ୍ମେଣ୍ଟ ଲାଗି ମାର କ୍ଷୀର ଅତ୍ୟନ୍ତ ଜରୁରୀ। ପ୍ରଥମ 6 ମାସ ଯାଏ କେବଳ ମା କ୍ଷୀର ହିଁ ପିଲାର ଅଭିବୃଦ୍ଧି ଲାଗି ଯଥେଷ୍ଟ। ଅବଶ୍ୟ ଆମେମାନେ ପିଲାମାନଙ୍କୁ ମା କ୍ଷୀର ସାଙ୍ଗରେ ଭିଟାମିନ୍ ଓ ଆଇରନ୍ ମଧ୍ୟ ଦେଇଥାଉ। ଭିଟାମିନ୍ ଓ ଆଇରନ୍ ଜନ୍ମ ହେବା ସାଙ୍ଗେ ସାଙ୍ଗେ ନ ଦେଇ ପ୍ରାୟ ମାସକ ପରେ ଆରମ୍ଭ କରିବାକୁ ଆମେମାନେ ପରାମର୍ଶ ଦେଇଥାଉ। 6 ମାସ ପରେ ମାର କ୍ଷୀର ସାଙ୍ଗରେ ଅଲଗା ବହଳିଆ ଖାଦ୍ୟ ଦେବା ଦରକାର, କାରଣ ପିଲାଟି ଦାନ୍ତ ଉଠିବା ପରେ ଚୋବେଇବା ଓ କାମୁଡ଼ିବା ଶିଖିଥାଏ। କାମୁଡ଼ି ଓ ଚୋବାଇ ଖାଇଲେ ଖାଦ୍ୟ ଭଲ ହଜମ ହୁଏ, ତେଣୁ ସେ ସମୟରେ ଘର ତିଆରି ଜାଉ, ଛତୁ, ପିଠା, ଖେଚେଡ଼ି ଇତ୍ୟାଦି ଆରମ୍ଭ କରିବା ଓ ଅଭ୍ୟାସ କରିବା ଦରକାର। ଅନେକ ମା'ମାନେ ଖାଦ୍ୟକୁ ଗ୍ରାଇଣ୍ଡରରେ ବାଟି କନାରେ ଛାଣି ପିଲାକୁ ପିଆଇ ଦେଇଥାନ୍ତି, ଏହା ଆଦୌ କରିବା ଉଚିତ ନୁହେଁ। ଆମିଷ ଖାଦ୍ୟ ଭିତରେ ଅଣ୍ଡା ସିଝା ଗୋଟିଏ ଭଲ ଖାଦ୍ୟ। ସାଧାରଣତଃ 2 ବର୍ଷ ପରେ ପିଲା ବଡ଼ମାନଙ୍କ ସାଙ୍ଗରେ ବସି ଘରର ଅନ୍ୟମାନେ ଯେଉଁ ଖାଦ୍ୟ ଖାଆନ୍ତି ତାକୁ ଖାଇବା କଥା। ଯେତେ କମ୍ ବୟସରୁ ଘର ଖାଦ୍ୟ ଅଭ୍ୟାସ କରାଯାଏ ସେତେ ଚଞ୍ଚଳ ପିଲାମାନେ ବାପାମାଙ୍କୁ ହଇରାଣ ନ କରି ଘରୋଇ ଖାଦ୍ୟ ଖାଇଥାନ୍ତି। ପିଲା ନ ଖାଇଲେ ତାକୁ ବାଡ଼େଇ ଖୁଆଇବାରେ କୌଣସି ଲାଭ ହୁଏ ନାହିଁ, ବରଂ କ୍ଷତି ହୋଇଥାଏ। ବଢ଼ନ୍ତା ପିଲାମାନଙ୍କର ଉପଯୁକ୍ତ ଖାଦ୍ୟର ଅଭାବରେ କେତେକ ରୋଗ ଦେଖାଯାଏ। ଅନେକ କ୍ଷେତ୍ରରେ ପେଟରେ କୃମି ଥିଲେ ଏହି ଖାଦ୍ୟ ଅଭାବ ଜନିତ ରୋଗ ଅଧିକ ଆକ୍ରମଣ କରିଥାଏ। ଭିଟାମିନ୍ ଏ ଅଭାବରେ ଆଖି ଖରାପ, ଅନ୍ଧାରକଣା ରୋଗ ହୋଇଥାଏ। ସେଥିଲାଗି ଆମର ସରକାରୀ ବ୍ୟବସ୍ଥା ଅନୁସାରେ ମିଳିମିଳା ଟିକା ସାଙ୍ଗରେ ଭିଟାମିନ୍ ଏ ଖାଇବାକୁ ଦିଆଯାଇଥାଏ। ସେହିପରି ଭିଟାମିନ୍ ଡି ଅଭାବରେ ରିକେଟ୍, ଭିଟାମିନ୍ ସି ଅଭାବରେ ସ୍କର୍ଭି ପରି ରୋଗ ହୁଏ। ଭିଟାମିନ୍ ବି ଗ୍ରୁପ୍ର ଅଭାବରେ ଏବଂ ଆଇରନ୍ ଅଭାବରେ ରକ୍ତହୀନତା ରୋଗ ମଧ୍ୟ ଦେଖାଯାଏ। ରକ୍ତହୀନତା ରୋଗରେ ପିଲାଟି ଦୁର୍ବଳ ହୋଇପଡ଼େ, ଚିଡ଼ଚିଡ଼ା ହୋଇଯାଏ ଏବଂ ଭଲ ପାଠ ମଧ୍ୟ ପଢ଼ିପାରେ ନାହିଁ। ଆମର ଖାଇବା ଜିନିଷ ଭିତରେ ତଟକା ପରିବା, ଶାଗ, ଫଳ ଇତ୍ୟାଦି ଥିଲେ ବି କମ୍ପ୍ଲେକ୍ସ ଓ ଆଇରନ୍ର ଅଭାବ ହୋଇନଥାଏ। ମାତ୍ର ଯଦି କୌଣସି ଶିଶୁଠାରେ ରକ୍ତହୀନତାର ଲକ୍ଷଣ ଦେଖାଯାଏ ତେବେ ମଲ୍ଟିଭିଟାମିନ୍ ଡ୍ରପ୍ ଆକାରରେ ବି କମ୍ପ୍ଲେକ୍ସ ଓ ଆଇରନ୍ ମଧ୍ୟ ଦିଆଯାଇପାରେ। ଶେଷରେ କହିବାକୁ ଗଲେ ପୁଷ୍ଟିକର ଖାଦ୍ୟର ଦରକାରିତା ମା ଗର୍ଭରୁ ହିଁ ଆରମ୍ଭ ହୋଇଥାଏ। ମା'କୁ ଉପଯୁକ୍ତ ଖାଦ୍ୟ, ଭିଟାମିନ୍, ଆଇରନ୍, କ୍ୟାଲସିୟମ୍ ଇତ୍ୟାଦି ଦେଲେ ମା'ର ସ୍ୱାସ୍ଥ୍ୟର ଉନ୍ନତି ସାଙ୍ଗରେ ଗର୍ଭରେ ଥିବା ପିଲାର ସ୍ୱାସ୍ଥ୍ୟ ମଧ୍ୟ ଠିକ୍ ରହେ। ପରେ ମଧ୍ୟ ଏହି ମା'ମାନେ ନିଜ ପିଲାକୁ ଭଲ ଭାବରେ ସ୍ତନପାନ କରାଇପାରିଥାନ୍ତି। ସୁସ୍ଥ ସବଳ ପିଲାଟିଏ ଜନ୍ମ ହେଲେ କେବଳ ବାପାମା ବା ପରିବାର ଲୋକମାନେ ଯେ ଖୁସି ହୁଅନ୍ତି ତାହା ନୁହେଁ, ଏ ପିଲାଟି ବଡ଼ ହେଲେ ଭଲ ମଣିଷଟିଏ ମଧ୍ୟ ହୋଇପାରେ।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବଢ଼ନ୍ତା ଶିଶୁଙ୍କ ଖାଦ୍ୟ। ଆଲୋଚକ ଥିଲେ ଡାକ୍ତର ଶୈଳଜା ନନ୍ଦନ ପରିଡ଼ା।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ କିଛି କ୍ଷଣ ମଧ୍ୟରେ।
1: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜୀ ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ

ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି, ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି, ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି20 5ଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ରେ ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେଉଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମାଗାନ୍ଧି ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ଆଇନର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ସମସ୍ତ ପ୍ରକାର ପ୍ରଶାସନିକ, ଆର୍ଥିକ ଏବଂ ବୈଷୟିକ ପ୍ରସ୍ତୁତି ଇତିମଧ୍ୟରେ ଶେଷ ହୋଇଥିବା ମନ୍ତ୍ରୀ ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। ବିନା ପ୍ରତିବନ୍ଧକରେ ଆଇନର ସଫଳ କାର୍ଯ୍ୟକାରିତା ପାଇଁ ଆର୍ଥିକ ସମ୍ଭଳ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଶ୍ରୀ ଚୌହାନ ସୂଚନା ଦେଇଛନ୍ତି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଟେଲିଫୋନ୍ ଯୋଗେ ଇରାନ୍ର ରାଷ୍ଟ୍ରପତି ଡକ୍ଟର ମାସୁଦ୍ ପେଜେସ୍କିଆନ୍ଙ୍କ ସହ ଆଲୋଚନା କରିଛନ୍ତି। ପଶ୍ଚିମ ଏସିଆ ପରିସ୍ଥିତି ନେଇ ସାମ୍ପ୍ରତିକ ପଦକ୍ଷେପଗୁଡ଼ିକ ଉପରେ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଶ୍ରୀ ମୋଦିଙ୍କୁ ଅବଗତ କରାଇଛନ୍ତି। ଆମେରିକା ଏବଂ ଇରାନ୍ ମଧ୍ୟରେ ବୁଝାମଣାକୁ ପ୍ରଧାନମନ୍ତ୍ରୀ ସ୍ୱାଗତ କରିବା ସହ ଏହି ପ୍ରସଙ୍ଗରେ ଭାରତର ଦୃଷ୍ଟିକୋଣ ଉପରେ ଆଲୋକପାତ କରିଛନ୍ତି। ସମସ୍ତ ପ୍ରସଙ୍ଗକୁ ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ସମାଧାନ କରିବା ଉପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ସ୍ଥାୟୀ ଶାନ୍ତି ଏବଂ ସ୍ଥିରତାକୁ ସୁନିଶ୍ଚିତ କରିବା ତଥା ନୌଚାଳନା ଓ ବାଣିଜ୍ୟ ସ୍ୱାଧୀନତାକୁ ସୁରକ୍ଷା ଦେବା ପାଇଁ ନିରନ୍ତର ପ୍ରୟାସ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କରିଥିବା ପ୍ରୟାସକୁ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଉଚ୍ଚ ପ୍ରଶଂସା କରିଛନ୍ତି। ଭାରତରେ ସ୍ଥିତ ଇରାନ୍ ଦୂତାବାସ ଦେଇଥିବା ସୂଚନା ଅନୁଯାୟୀ ଆଲୋଚନା କାଳରେ ଭାରତରେ ବ୍ରିକ୍ସ ଶକ୍ତିମନ୍ତ୍ରୀଙ୍କ ସଫଳ ବୈଠକ ଆୟୋଜନ ନେଇ ଡକ୍ଟର ପେଜେସ୍କିଆନ୍ ସନ୍ତୋଷ ବ୍ୟକ୍ତ କରିଛନ୍ତି। ବ୍ରିକ୍ସ ଭଳି ବହୁପକ୍ଷୀୟ ମଞ୍ଚ ମାଧ୍ୟମରେ ଇରାନ୍ ଏବଂ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ସହଯୋଗ ଓ ସମ୍ପର୍କ ଅଧିକ ବ୍ୟାପକ ହେବ ବୋଲି ଇରାନ୍ ରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ଆଲୋଚନା କାଳରେ ଭାରତ ସହ ସମ୍ପର୍କକୁ ଅଧିକ ସୁଦୃଢ଼ କରିବା ଏବଂ ବିଭିନ୍ନ ପ୍ରସଙ୍ଗରେ ଦ୍ୱିପାକ୍ଷିକ ସହଯୋଗ ନେଇ ମାର୍ଗ ଉନ୍କକ୍ତ କରିବାରେ ଇରାନ୍ର ଅଙ୍ଗୀକାରବଦ୍ଧତା ଉପରେ ଇରାନ୍ ରାଷ୍ଟ୍ରପତି ଡକ୍ଟର ପେଜେସ୍କିଆନ୍ ଆଲୋକପାତ କରିଛନ୍ତି। ପଶ୍ଚିମ ଏସିଆରେ ସଂଘର୍ଷ ପରିସ୍ଥିତିକୁ ଦୃଷ୍ଟିରେ ରଖି ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କକୁ ଆସନ୍ତା 15 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୂର୍ବରୁ ଏହି ଛାଡ଼ ସମୟସୀମା ଗତକାଲି ପର୍ଯ୍ୟନ୍ତ ସୀମିତ ରହିଥିଲା। ଘରୋଇ ବଜାରରେ ପେଟ୍ରୋକେମିକାଲ୍ସ ଉତ୍ପାଦର ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ସରକାର ଏହି ପଦକ୍ଷେପ ଗ୍ରହଣ କରିଛନ୍ତି। ସୀମାଶୁଳ୍କ ଛାଡ଼ ହୋଇଥିବା ଉତ୍ପାଦଗୁଡ଼ିକର ତାଲିକା ପୂର୍ବରୁ ସରକାର ଘୋଷଣା କରିସାରିଛନ୍ତି। ଦେଶର ଉତ୍ପାଦନ କ୍ଷେତ୍ରକୁ ସହଯୋଗ ପ୍ରଦାନ କରିବା ଲକ୍ଷ୍ୟରେ ସରକାରଙ୍କ ଅଙ୍ଗୀକାରବଦ୍ଧତାକୁ ଏହା ପ୍ରତିଫଳନ କରୁଛି। ପ୍ଲାଷ୍ଟିକ୍, ପ୍ୟାକେଜିଂ, ବୟନଶିଳ୍ପ, ଔଷଧ, ରସାୟନିକ କ୍ଷେତ୍ର, ଅଟୋମୋଟିଭ୍ ସାମଗ୍ରୀ ଏବଂ ଅନ୍ୟାନ୍ୟ ଉତ୍ପାଦନ କ୍ଷେତ୍ର ଏହାଦ୍ୱାରା ସୁଫଳ ପାଇବେ ବୋଲି ଆଶା କରାଯାଇଛି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଜାମ୍ମୁ କାଶ୍ମୀରରେ ପ୍ରାୟ 55,000 ଶ୍ରଦ୍ଧାଳୁଙ୍କ ପାଇଁ ସୁରକ୍ଷିତ ରହଣି ବ୍ୟବସ୍ଥା କରାଯାଇଛି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଆସନ୍ତାକାଲି ଜାମ୍ମୁ ଭଗବତୀନଗର ବେସ୍ କ୍ୟାମ୍ପରୁ ବାହାରିବେ। ଆମ ଜାମ୍ମୁ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ତଥା ଉପରାଜ୍ୟପାଳ ମନୋଜ ସିହ୍ନା

0: ଭୋର 4ଟାରେ ପ୍ରଥମ ଦଳର ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ। 57 ଦିନିଆ ଏହି ତୀର୍ଥଯାତ୍ରା ଆସନ୍ତା ଶୁକ୍ରବାରଠାରୁ ଅନନ୍ତନାଗର ପାରମ୍ପରିକ ନନୱାନ ପହଲଗାମ ଏବଂ ବାଲତାଲ ପଥ ଦେଇ ଯାତ୍ରା କରିବ। 29ତମ ଜାତୀୟ ଇ ଗଭର୍ଣ୍ଣାନ୍ସ ସମ୍ମିଳନୀ ଆଜିଠାରୁ ଜୟପୁରଠାରେ ଆରମ୍ଭ ହେବ। ରାଜସ୍ଥାନର ଆନ୍ତର୍ଜାତିକ କେନ୍ଦ୍ରଠାରେ ଏହି ଦୁଇଦିନିଆ ସମ୍ମିଳନୀର ଆୟୋଜନ କରାଯାଇଛି। ପ୍ରଶାସନିକ ସଂସ୍କାର ଓ ସାଧାରଣ ଅଭିଯୋଗ ବିଭାଗ, ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରଣାଳୟ ଓ ରାଜସ୍ଥାନ ସରକାରଙ୍କ ଦ୍ୱାରା ମିଳିତ ଭାବେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ବିକଶିତ ଭାରତ 2047 ଏଆଇ ସକ୍ଷମ ତଥ୍ୟ ଚାଳିତ ଏବଂ ସୁରକ୍ଷିତ ଡିଜିଟାଲ୍ ପ୍ରଶାସନ ପ୍ରସଙ୍ଗ ଆଧାରରେ ଏହି ସମ୍ମିଳନୀର ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ। ସମ୍ମିଳନୀ ଅବସରରେ ଜାତୀୟ ଇ ଗଭର୍ଣ୍ଣାନ୍ସ ପୁରସ୍କାର ପ୍ରଦାନ କରାଯିବ। କେନ୍ଦ୍ର କାର୍ମିକ ସାଧାରଣ ଅଭିଯୋଗ ଓ ପେନ୍ସନ୍ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମୋଟ 2700 ପ୍ରତିନିଧି ଏଥିରେ ଅଂଶଗ୍ରହଣ କରିବେ। ବିଭିନ୍ନ ପ୍ରସଙ୍ଗ ଆଧାରରେ ସମ୍ମିଳନୀ ଅବସରରେ ସ୍ୱତନ୍ତ୍ର ଆଲୋଚନା ବୈଠକମାନ ଅନୁଷ୍ଠିତ ହେବାର କାର୍ଯ୍ୟସୂଚୀ ସ୍ଥିର ହୋଇଛି। ଜାଞ୍ଜିବରର ବିକାଶରେ ଭାରତର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ତାଞ୍ଜାନିଆ ରାଷ୍ଟ୍ରପତି ହୁସେନ ଅଲ୍ଲି ୱିନ୍ୱି ଉଚ୍ଚ ପ୍ରଶଂସା କରିଛନ୍ତି। ତାଞ୍ଜାନିଆରେ ଅବସ୍ଥାପିତ ଭାରତର ଉଚ୍ଚାୟୁକ୍ତ ବିଶ୍ୱଦୀପ ଦେ ଗତକାଲି ଷ୍ଟେଟ୍ ହାଉସ୍ଠାରେ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ସାକ୍ଷାତ କରିଥିଲେ। ଉଚ୍ଚାୟୁକ୍ତ ଶ୍ରୀ ଦେଙ୍କୁ ରାଷ୍ଟ୍ରପତି ସ୍ୱାଗତ କରିବା ସହ ଆଇଆଇଟି ମାଡ୍ରାସ୍ ମାଧ୍ୟମରେ ଜାଞ୍ଜିବରରେ ନିବେଶ, ବୃତ୍ତିଗତ ତାଲିମ ଏବଂ ନବସୃଜନ ପଦକ୍ଷେପକୁ ଶ୍ରୀ ହୁସେନ ଅଲ୍ଲି ଉଚ୍ଚ ପ୍ରଶଂସା କରିଛନ୍ତି। ଚଳିତ ମାସରେ ଭାରତ ଗସ୍ତରେ ଆସିବା ପାଇଁ ରାଷ୍ଟ୍ରପତି ହୁସେନ ଅଲ୍ଲିଙ୍କୁ ଉଚ୍ଚାୟୁକ୍ତ ଶ୍ରୀ ଦେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନଙ୍କ ନିମନ୍ତ୍ରଣ ପତ୍ର ପ୍ରଦାନ କରିଛନ୍ତି। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର ଲି ଷ୍ଟ୍ରିଟ୍ର ରିଭରସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10ଟାରେ ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଆୟରଲାଣ୍ଡଠାରୁ 2-0ରେ ଟି ଟ୍ୱେଣ୍ଟି ସିରିଜ୍ ହାରିବା ପରେ ଲୟକୁ ଫେରିବାକୁ ଭାରତୀୟ ଦଳ ପାଇଁ ଏହା ଏକ ସୁଯୋଗ ବୋଲି ବିବେଚନା କରାଯାଉଛି। ଦ୍ୱିତୀୟ ଟି ଟ୍ୱେଣ୍ଟି ମ୍ୟାଚ୍ ଶନିବାର ଦିନ ମାଞ୍ଚେଷ୍ଟରଠାରେ, ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପଟନ୍ଠାରେ ଖେଳାଯିବ। ଏହି ଗସ୍ତ ଅବସରରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ 3ଟି ଦିନିକିଆ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର କାର୍ଯ୍ୟସୂଚୀ ରହିଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଆଜି ସକାଳେ ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ରେ ଫ୍ରାନ୍ସ ସ୍ୱିଡେନ୍କୁ 3-0 ଗୋଲ୍ରେ ପରାସ୍ତ କରିଛି। ଏଥିସହ ଫ୍ରାନ୍ସ ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛି। ଅନ୍ୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ନରୱେ ଆଇଭରିକୋଷ୍ଟକୁ 2-1 ଗୋଲ୍ରେ ପରାସ୍ତ କରିଛି। ଗ୍ରୁପ୍ 16 ପର୍ଯ୍ୟାୟ ମ୍ୟାଚ୍ରେ ନରୱେ ବ୍ରାଜିଲ୍ ବିପକ୍ଷରେ ଖେଳିବ। ଗ୍ରୁପ୍ 32 ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକ ମଧ୍ୟରେ ଆଜି ମେକ୍ସିକୋ ଏବଂ ଇକ୍ୱେଡର ମଧ୍ୟରେ ମ୍ୟାଚ୍ ହେବାକୁ ଥିବାବେଳେ ଇଂଲଣ୍ଡ ଓ କଙ୍ଗୋ ପରସ୍କରକୁ ଭେଟିବେ। ମରକୋ, ପାରାଗୁଏ, ବ୍ରାଜିଲ୍ ଏବଂ କାନାଡା ଗ୍ରୁପ୍ 16 ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଦିଲ୍ଲୀ, ହରିୟାଣା, ଚଣ୍ଡୀଗଡ଼ ଏବଂ ପଞ୍ଜାବକୁ ଆସନ୍ତା 2 ଦିନ ମଧ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଅଗ୍ରସର ହେବା ନେଇ ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି। ମଧ୍ୟପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ, ବିହାର, ଉତ୍ତରପ୍ରଦେଶ, ହିମାଚଳ ପ୍ରଦେଶ, ଲଦାଖ ଏବଂ ଉତ୍ତରାଖଣ୍ଡର ଅନ୍ୟ ଅଞ୍ଚଳଗୁଡ଼ିକୁ ଗତକାଲି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିଥିବାର ପାଣିପାଗ ବିଭାଗ ସୂଚନା ଦେଇଛି। ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟରେ ଆଜି ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଉଛି ଭିଭିଜି ରାମଜି ଆଇନ। ଆଇନ ଅଧୀନରେ ମଜୁରୀ ବୃଦ୍ଧି ନେଇ ବିଜ୍ଞପ୍ତି ପ୍ରକାଶ କଲେ କେନ୍ଦ୍ର ସରକାର। ଶାନ୍ତି, ସ୍ଥିରତା ଏବଂ ଆଞ୍ଚଳିକ ସହଯୋଗକୁ ସମର୍ଥନ କରିବାରେ ପ୍ରଧାନମନ୍ତ୍ରୀଙ୍କ ପ୍ରୟାସକୁ ଉଚ୍ଚ ପ୍ରଶଂସା କଲେ ଇରାନ୍ ରାଷ୍ଟ୍ରପତି। ପେଟ୍ରୋକେମିକାଲ୍ସ ଉତ୍ପାଦଗୁଡ଼ିକ ଉପରେ ଛାଡ଼ ହୋଇଥିବା ସୀମାଶୁଳ୍କ ସମୟସୀମା ଆସନ୍ତା 15 ତାରିଖକୁ ବୃଦ୍ଧି। ଚଳିତ ବର୍ଷର ଅମରନାଥ ଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି ପ୍ରସ୍ତୁତି। ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଟି ଟ୍ୱେଣ୍ଟି ପାଞ୍ଚଟିକିଆ ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ର ଆଜି ଖେଳାଯିବ ପ୍ରଥମ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ସମୀର ମିଶ୍ରା।

ନମସ୍କାର ଶ୍ରୋତା ବନ୍ଧୁ, ପ୍ରଭାତର ଏହି ମଙ୍ଗଳ ମୁହୂର୍ତ୍ତରେ ଆପଣମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ।

0: ସୁସ୍ଥ ପରିବେଶ ସୁସ୍ଥ ଜୀବନ ହଁ, ସୁସ୍ଥ ଜୀବନ ପାଇଁ ସୁସ୍ଥ ପରିବେଶର ରହିଛି ଆବଶ୍ୟକତା। ଆଉ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଲୋକ ସଂଖ୍ୟା ବୃଦ୍ଧି, କଳକାରଖାନା ପ୍ରତିଷ୍ଠା, ଅନେକ ସଂଖ୍ୟାରେ ରାସ୍ତା ଓ କୋଠା ନିର୍ମାଣ ଯୋଗୁଁ ଦିନକୁ ଦିନ ଜଙ୍ଗଲ ହ୍ରାସ ପାଉଛି, ଗଛ ସଂଖ୍ୟା କମିଯାଉଛି। ଏଥିଯୋଗୁଁ ପାଣିପାଗରେ ଦେଖାଯାଉଛି ଅନିୟମିତତା। କେଉଁଠି ଅତ୍ୟଧିକ ବର୍ଷା ହେଉଛି ତ ଆଉ କେଉଁଠି ବର୍ଷା ଅଭାବରୁ ମରୁଡ଼ି ପରିସ୍ଥିତି ଦେଖାଯାଉଛି। ବିଶ୍ୱର ତାପମାନ ଦିନକୁ ଦିନ ବଢ଼ିଯାଉଛି। ଏହିଭଳି ସମସ୍ୟାରୁ ମୁକୁଳିବା ପାଇଁ ଅଧିକରୁ ଅଧିକ ଜଙ୍ଗଲ ସୃଷ୍ଟି କରିବା ନିହାତି ଆବଶ୍ୟକ। ପରିବେଶରେ ବୃଦ୍ଧି ପାଉଥିବା ପ୍ରଦୂଷଣକୁ ନେଇ ପରିବେଶବିତ୍ମାନେ ଚିନ୍ତା ପ୍ରକଟ କଲେଣି। ସେମାନଙ୍କ ମତରେ ଆମମାନଙ୍କ ଚାରିପାଖରୁ କେତେକ ଜୀବଜନ୍ତୁ ଲୋପ ପାଇବାର କାରଣ ହେଉଛି ଜଳବାୟୁରେ ପରିବର୍ତ୍ତନ। ଯଦି ଆମ ପରିବେଶରେ ଏହିଭଳି ପ୍ରଦୂଷଣର ମାତ୍ରା ବଢ଼ିଚାଲେ, ତେବେ ଆଉ କିଛି ବର୍ଷ ପରେ ଆମ ସମସ୍ତଙ୍କୁ ଅମ୍ଳଜାନ ଥଳି ସାଙ୍ଗରେ ଧରି ଯିବା ଆସିବା କରିବାକୁ ପଡ଼ିବ ବୋଲି ସେମାନେ ଆଶଙ୍କା ବି କଲେଣି। ତେବେ ଏଥିପାଇଁ ଜନସଚେତନତାର ରହିଛି ଆବଶ୍ୟକତା। ସମସ୍ତେ ସଚେତନ ହେଲେ ନିଜ ଘର ଚାରିପାଖଠାରୁ ଆରମ୍ଭ କରି ସବୁ ଖାଲି ସ୍ଥାନମାନଙ୍କରେ ଅଧିକରୁ ଅଧିକ ଗଛ ଲଗାଇପାରିଲେ ସମସ୍ୟା ଅନେକ ପରିମାଣରେ କମିଯିବ। ଆଜି ପ୍ରଭାତରେ ଏ ସମ୍ପର୍କରେ ଆସନ୍ତୁ ଶୁଣିବା ଜଣେ ପରିବେଶ ପ୍ରେମୀ କ'ଣ କହନ୍ତି।
1: ମୋ ନାଁ ନେତ୍ରାନ୍ତ ରାଉତ, ଓଡ଼ିଶା କୃଷି ବିଭାଗରେ ଉଦ୍ୟାନ ଅଧିକାରୀ ଭାବେ ଚାକିରି କରୁଥିଲି। ରିଟାୟାର୍ଡ ପରେ ବର୍ତ୍ତମାନ ମହାନଦୀ ବିହାରରେ ଅବସ୍ଥାନ କରୁଛି। ସନ୍ତୁଳନ ରକ୍ଷା କରିବା ପାଇଁ ଆମ ପୃଥିବୀ ବକ୍ଷରେ ବା ଆମ ବାୟୁମଣ୍ଡଳରେ ଆମେ ବିଭିନ୍ନ ପ୍ରକାର ଗଛ ରୋପଣ କରିବା ନିହାତି ଦରକାର। ପାହାଡ଼ ପର୍ବତ ସବୁ ବଣ ଜଙ୍ଗଲ ଭର୍ତ୍ତି ଥିଲା, ସବୁ କାଟି ପକେଇ କିଛି ଗଛପତ୍ର ନାହିଁ। ସେଥିପାଇଁ ଆମର ବାୟୁମଣ୍ଡଳରେ ସନ୍ତୁଳନ ରହୁନି। ଆମର ବାୟୁମଣ୍ଡଳରେ ସନ୍ତୁଳନ ନ ରହିବାରୁ ଆମେ ଅକ୍ସିଜେନ୍, ପ୍ରାକୃତିକ ଅମ୍ଳଜାନ ପାଇପାରୁ। ତେଣୁ ଆମେ ସେଥିପାଇଁ କଣ କରିବା ନା, ଗଛ ନିହାତି ଲଗେଇବା ଦରକାର। ଲୋକମାନଙ୍କ ମନରେ ଆମେ ସୃଷ୍ଟି କରିବା ଦରକାର, ଗୋଟେ ଭଗବାନଙ୍କର ନାଁରେ ସୃଷ୍ଟି କରିବା ଦରକାର। ଆମେ ବିଭିନ୍ନ ପ୍ରକାର ଗଛ, ବଡ଼ ବଡ଼ ପତ୍ର ଥିବା ଗଛ, ଜଙ୍ଗଲ ଜାତୀୟ ହଉ ବା ଫଳ ଜାତୀୟ ହଉ, ସମସ୍ତେ ଲଗେଇବା ଦରକାର। ଲୋକମାନେ ସେଥିପାଇଁ ସଚେତନକୁ ଲୋକମାନଙ୍କୁ କରିବାକୁ ପଡିବ ଯେ ଗଛ ଲଗା ହଉଛି ରାସ୍ତା କଡ଼ରେ, ଆପଣ କେହି ଓପାଡ଼ନ୍ତୁନି ନା ଭାଙ୍ଗନ୍ତୁ ନାହିଁ। ସେଥିପାଇଁ ଲୋକମାନଙ୍କୁ ସଚେତନ କରିବା ଆମର କର୍ତ୍ତବ୍ୟ ଏବଂ ଆମେମାନେ ଯେତେ ପ୍ରକାର ଗଛ, ବଡ଼ ପତ୍ର ଥିବା ଗଛ ବେଶୀ ଲଗେଇବା। କାହିଁକି ନା ବଡ଼ ପତ୍ର ଥିବା ଗଛ ବେଶୀ ଲଗେଇଲେ କାର୍ବନ୍ ଡାଇଅକ୍ସାଇଡ୍ ବାୟୁମଣ୍ଡଳ ଯୋଉ ରହୁଛି, ଆମ ବାୟୁମଣ୍ଡଳ ବର୍ତ୍ତମାନ ଭର୍ତ୍ତି ହେଇଯାଇଛି କାର୍ବନ୍ ଡାଇଅକ୍ସାଇଡ୍ ବା ଅଙ୍ଗାରକାମ୍ଳରେ। ବହୁତ ପ୍ରକାର ଧୂଆ କାରଖାନା, ତମ୍ବା କାରଖାନା, ସାର କାରଖାନା, ଏଇ କାରଖାନା ସବୁ ଗଢି ଉଠିବାରୁ ବାୟୁମଣ୍ଡଳଟା ସବୁ ଅଙ୍ଗାରକାମ୍ଳରେ ଭର୍ତ୍ତି ହେଇଗଲାଣି। ଲୋକମାନଙ୍କର ବଞ୍ଚିବା ପାଇଁ ଅମ୍ଳଜାନ ନିହାତି ଦରକାର। ଲୋକମାନଙ୍କ ହଉ ବା ଜୀବଜନ୍ତୁ ହଉ, ସମସ୍ତେ ବଞ୍ଚିବା ପାଇଁ ନିହାତି ଦରକାର ଅମ୍ଳଜାନ। ଆମର ଗଛ ହିଁ ଜୀବନ, ଯେମିତି ଜୟ ଯବାନ ଜୟ କିଷାନ ସେମିତି ଜୟ ବୃକ୍ଷ ଜୟ ଜୀବନ। ଯେତେ ଲୋକ ଆମେ ବାସ କରୁଛେ, ସମସ୍ତେ ଗୋଟିଏ ଗୋଟିଏ ଗଛ ଯଦି ଆମ ବାଡି ବଗିଚାରେ ଲଗେଇବା ବା ରାସ୍ତା କଡ଼ରେ ଲଗେଇବା, ବାୟୁମଣ୍ଡଳ ସନ୍ତୁଳନ ରହିବ, ଲୋକମାନେ ସୁସ୍ଥ ସବଳ ରହିବେ।

0: ପ୍ରତିବର୍ଷ ପରି ଚଳିତ ବର୍ଷ ଜୁଲାଇ ପ୍ରଥମ ସପ୍ତାହରେ ବନ ମହୋତ୍ସବ ପାଳିତ ହେଉଛି। ସ୍ୱାଧୀନୋତ୍ତର ଭାରତରେ କ୍ଷିପ୍ର ଅର୍ଥନୈତିକ ଅଭିବୃଦ୍ଧି ପାଇଁ କଳକାରଖାନା, ସହର ବଜାର, ରାସ୍ତାଘାଟ, ଜଳଭଣ୍ଡାର ଏବଂ ଚାଷ କାମ ପାଇଁ ଜଙ୍ଗଲକୁ କାଟି ସଫା କରାଗଲା। ଜଙ୍ଗଲ ରାଜସ୍ୱ ଆଦାୟର ଉତ୍ସ ରୂପେ ବିବେଚିତ ହେଲା ଓ ଜଙ୍ଗଲରୁ ଅଧିକ ଅଧିକ କାଠ ସଂଗ୍ରହକୁ ପ୍ରୋତ୍ସାହିତ କରାଗଲା। ଏହି ଅବସରରେ 1950 ମସିହାରେ ତତ୍କାଳୀନ କୃଷିମନ୍ତ୍ରୀ ଦୂରଦ୍ରଷ୍ଟା ଶ୍ରୀଯୁକ୍ତ କେଏମ୍ ମୁନ୍ସି ବନ ମହୋତ୍ସବ ପ୍ରଚଳନ କରିଥିଲେ। ବର୍ତ୍ତମାନର ଅସନ୍ତୁଳିତ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବରୁ ମୁକ୍ତି ପାଇଁ ଅଧିକରୁ ଅଧିକ ବୃକ୍ଷରୋପଣ ଆବଶ୍ୟକତା ହେତୁ ବନ ମହୋତ୍ସବର ଗୁରୁତ୍ୱ ବୃଦ୍ଧି ପାଇଛି। ବୃକ୍ଷ ହିଁ ଜୀବନ। ବୃକ୍ଷ ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଶୋଷି ନିଏ ଏବଂ ଆମକୁ ଅମ୍ଳଜାନ ପ୍ରଦାନ କରେ। ଜଙ୍ଗଲ ବର୍ଷା ସୃଷ୍ଟି କରେ, ମୃତ୍ତିକାକୁ ଉର୍ବର କରେ, ଭୂତଳ ଜଳ ସଂରକ୍ଷଣ କରେ, ଆମକୁ ଫୁଲ, ଫଳ, ଖାଦ୍ୟ, ବସ୍ତ୍ର ଏବଂ ରହିବା ପାଇଁ ଘର ତିଆରି ସାମଗ୍ରୀ ପ୍ରଦାନ କରେ। ଥରଟିଏ ଭାବନ୍ତୁ ଦେଖି, ବୃକ୍ଷ ବିନା ଆମ ଜୀବନ। ରାସ୍ତାଟିଏ ଥିବ, ମାତ୍ର ତା ପାର୍ଶ୍ୱରେ ଛାୟା ପ୍ରଦାନକାରୀ ଗଛ ନଥିବ। ଆମର ବଣଭୋଜି ସ୍ଥାନରେ ଜଙ୍ଗଲ ନଥିବ, ଝରଣା ନଥିବ, ଆମ କେମିତି ଲାଗିବ? ବୃକ୍ଷ ବିନା ଆମ ଜୀବନ କିଭଳି ଦୁର୍ବିଷ ହୋଇପଡ଼ିବ ତାହା ଚିନ୍ତା କରିପାରୁଛନ୍ତି ତ? ପୃଥିବୀର ଭୂଭାଗର 30% ହେଉଛି ଜଙ୍ଗଲ। ମାତ୍ର ପ୍ରତି ମୁହୂର୍ତ୍ତରେ ଏହାର ଅନୁପାତ କମିବାରେ ଲାଗିଛି। ପୃଥିବୀର ଜଙ୍ଗଲ ପରିମାଣ ପ୍ରାୟ 4000 ନିୟୁତ ହେକ୍ଟର ହୋଇଥିଲା ବେଳେ ପ୍ରତିବର୍ଷ 6 ନିୟୁତ ହେକ୍ଟର ପରିମିତ ଜଙ୍ଗଲ ଅଞ୍ଚଳ ସଫା ହେବାରେ ଲାଗିଛି, ଯାହାଫଳରେ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଆଦି ଗ୍ରୀନ୍ ହାଉସ୍ ଗ୍ୟାସ୍ର ପରିମାଣ ଅନବରତ ବଢ଼ି ଚାଲିଛି, ଯାହାକି ପୃଥିବୀ ପୃଷ୍ଠରେ ତାପମାତ୍ରା ବୃଦ୍ଧି ସହିତ ଜଳବାୟୁର ଅନିୟମିତତା ସୃଷ୍ଟି କରୁଛି। ଏହାର କୁପରିମାଣ ସମଗ୍ର ଜୀବଜଗତ ଭୋଗୁଛନ୍ତି। ଅନେକ ସମ୍ବେଦନଶୀଳ ଜୀବ ଓ ଉଦ୍ଭିଦ ଏଥିପାଇଁ ଲୋପ ପାଇଲେଣି ଏବଂ ଅନେକ ଲୋପ ପାଇବାକୁ ବସିଲେଣି। ମେରୁ ଅଞ୍ଚଳରେ ବରଫ ତରଳୁଥିବା ଯୋଗୁଁ ସମୁଦ୍ରର ଜଳପତନ ବୃଦ୍ଧି ଘଟି ସମୁଦ୍ରକୂଳ ସହର ଏବଂ ସମୁଦ୍ର ମଧ୍ୟସ୍ଥ କ୍ଷୁଦ୍ର ଦ୍ୱୀପ ଜଳମଗ୍ନ ଅବସ୍ଥାକୁ ଆସିଲାଣି। ସତ କହିବାକୁ ଗଲେ ମଣିଷର ଅବିବେକତା ଯୋଗୁଁ ସମଗ୍ର ଜୀବଜଗତ ପାଇଁ ପ୍ରଳୟ ମାଡ଼ି ଆସୁଛି। ଆମକୁ ଜଙ୍ଗଲ ଆୟତନ ସହିତ ଘଞ୍ଚ ଜଙ୍ଗଲ ବୃଦ୍ଧିର ଆବଶ୍ୟକତା ରହିଛି। ଆସନ୍ତୁ ନା ଶପଥ ନେବା, ଏହି ବନ ମହୋତ୍ସବ ସପ୍ତାହରେ ଆମେ ଅନ୍ତତଃ ଗୋଟିଏ ବୃକ୍ଷ ଚାରା ରୋପଣ କରିବା ଏବଂ ତାହାର ଯତ୍ନ ନେଇ ଏକ ଦ୍ରୁମରେ ପରିଣତ କରିବା, ଯେଉଁଥିରେ କି ଫୁଲଫଳ ଧରି ନାନା ଜାତିର ଚଢ଼େଇ ଏବଂ ଜୀବଜନ୍ତୁଙ୍କୁ ଆକର୍ଷଣ କରିବ ଏବଂ ପରିବେଶକୁ ସରସ ଓ ସୁନ୍ଦର କରି ଗଢ଼ି ତୋଳିବ।
1: କଥିକାରେ ଆପଣମାନେ ଶୁଣିଥିଲେ ଆଲୋଚନା ବନ ମହୋତ୍ସବ। ଆଲୋଚକ ଥିଲେ ଡକ୍ଟର ଦେବବ୍ରତ ସ୍ୱାଇଁ।

ଆପଣମାନେ ଶୁଣୁଥିଲେ ପ୍ରଭାତ ପରିକ୍ରମା। ପ୍ରଯୋଜନା କରିଥିଲେ ବିନୟ କୁମାର ସାମନ୍ତରାୟ। ଉପସ୍ଥାପନାରେ ଥିଲେ ସମୀର ମିଶ୍ରା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କଥିକାରେ ଶୁଣନ୍ତୁ ଆଲୋଚନା ବନ ମହୋତ୍ସବ। ଆଲୋଚକ ଡକ୍ଟର ଦେବବ୍ରତ ସ୍ୱାଇଁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 982 kHz ଯୋଗେ। ଆମର ଏହି ପ୍ରସାରଣ DTS ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ରାଗ ମଞ୍ଜରୀ। ଆଜିର ଶିଳ୍ପୀ ସୌମ୍ୟାଶ୍ରୀ ରଥ, ସଙ୍ଗୀତ ଶାନ୍ତନୁ ମହାପାତ୍ର। ଶିଳ୍ପୀ ରାଗ ଉପରେ ଆଧାରିତ କେତୋଟି ଗୀତ ଗାଇଛନ୍ତି। ପ୍ରଥମେ ଶିବବ୍ରତ ଦାସଙ୍କ ରଚନାରୁ।

0: ରାଗ ମଞ୍ଜୁରୀରେ ଆପଣମାନେ ଶୁଣିଥିଲେ ଶିଳ୍ପୀ ସୌମ୍ୟଶ୍ରୀ ରଥଙ୍କ କଣ୍ଠରେ ରାଗ ଉପରେ ଆଧାରିତ କେତୋଟି ଗୀତ। ଗୀତ ରଚନା କରିଥିଲେ ଶିବବ୍ରତ ଦାସ ଏବଂ ଦେବଦାସ ଛୋଟରାୟ। ସଙ୍ଗୀତ ଶାନ୍ତନୁ ମହାପାତ୍ର। ରାଗ ମଞ୍ଜୁରୀ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: नमस्कार, आकाशवाणी से समाचार प्रभात के साथ मैं मुनीश शर्मा।

ଶ୍ରୀଜଗନ୍ନାଥ ନୀଳାଚଳ ଧାମରେ ସେବାକାରୀମାନଙ୍କ ସହିତ ସେବ୍ୟ ସେବକ ରୂପରେ ବିଦ୍ୟମାନ ହୋଇଛନ୍ତି। ମହାପ୍ରଭୁଙ୍କର ସବୁ ପ୍ରକାରର ସେବାରେ

ମୁଖ୍ୟତଃ ଦାସ୍ୟ ଭାବ ପ୍ରକଟିତ। ସେବାକାରୀମାନଙ୍କର ଏକମାତ୍ର ଚରମ ଅଭିଳାଷ ହେଉଛି ପୁରୁଷୋତ୍ତମଙ୍କର ସେବା ସୁଯୋଗ ପ୍ରାପ୍ତି। ସେବାକାରୀ ଶ୍ରୀଜଗନ୍ନାଥଙ୍କର ଶ୍ରୀଚରଣ ସେବା ବ୍ୟତୀତ ଆଉ କିଛି ଆଶା କରେ ନାହିଁ। ଭକ୍ତ ଏଠାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଜନ୍ମ ଜନ୍ମାନ୍ତରର ଦାସ।

0: ଶ୍ରୀଜଗନ୍ନାଥଙ୍କର ଦଇତାପତି ନିଯୋଗ ଏକ ଶ୍ରେଷ୍ଠ ନିଯୋଗ। ଶ୍ରୀ ଚୈତନ୍ୟ ଚରିତାମୃତର ଶ୍ରୀଲ ପ୍ରଭୁପାଦଙ୍କର ଟୀକା ଅନୁସାରେ ଦଇତ ଶବ୍ଦର ଅର୍ଥ ହେଉଛି ଯେଉଁମାନେ ଭଗବାନଙ୍କ କୃପା ଲାଭ କରିଛନ୍ତି, ଏମାନେ ଶବର ରାଜା ବିଶ୍ୱାବସୁଙ୍କ ବଂଶଧର। ଏମାନଙ୍କ ସେବା ବିଧି ନିର୍ଦ୍ଦେଶିତ। ଏହି ଦଇତାମାନଙ୍କର ପରିଚୟ ଏବଂ ବିଧି ଦ୍ୱାରା ନିର୍ଦ୍ଦେଶିତ ସେବା ସମ୍ପର୍କରେ ସୂଚନା ଦେବା ପାଇଁ ଆମ ସହିତ ଆଜି ଉପସ୍ଥିତ ଅଛନ୍ତି ଶ୍ରୀ ଦୁର୍ଗା ଦାସ ମହାପାତ୍ର।
1: ଦଇତାମାନେ ହେଲେ ବିଭିନ୍ନ ପୁରାଣ ଗ୍ରନ୍ଥ ଧର୍ମଗ୍ରନ୍ଥର ବର୍ଣ୍ଣନା ଅନୁଯାୟୀ ଏମାନେ ବିଶ୍ୱାବସୁଙ୍କର ବଂଶଧର କୁହାଯାଏ। ଐତିହାସିକ ଗ୍ରନ୍ଥରୁ ଐତିହାସିକ ପ୍ରମାଣରୁ ଜଣାଯାଏ ଯେତେବେଳେ ରକ୍ତବାହୁର ଆକ୍ରମଣ ସମୟରେ ପୁରୁଷୋତ୍ତମ ଜଗନ୍ନାଥଙ୍କୁ ସୋନପୁରର ଗୋପାଳିଠାରେ ପାତାଳି କରାଯାଇଥିଲା ଏବଂ ଯଯାତି ଯେତେବେଳେ ଶଙ୍କରାଚାର୍ଯ୍ୟଙ୍କଠାରୁ ଆଦେଶ ପାଇ ଜଗନ୍ନାଥଙ୍କର ବିଗ୍ରହଙ୍କୁ ଖୋଜି ପୁନର୍ବାର ଶ୍ରୀମନ୍ଦିରରେ ସ୍ଥାପନ କରିଥିଲେ ସେ ସମୟରେ ବିରିବନ୍ଧରୁ ଦଇତାମାନଙ୍କୁ ଏବଂ ରତନପୁରରୁ ପତିମାନଙ୍କୁ ଆଣି ଜଗନ୍ନାଥଙ୍କ ସେବାରେ ନିୟୋଜିତ କରିଥିଲେ। ଏଥିରୁ ଜଣାଯାଏ ଜଗନ୍ନାଥ ଯେତେବେଳେ ସ୍ଥାନାନ୍ତରିତ ହୋଇଥିଲେ ଏମାନେ ମଧ୍ୟ ଜଗନ୍ନାଥଙ୍କ ସହିତ ଜଗନ୍ନାଥଙ୍କ ସୁରକ୍ଷା ପାଇଁ ଜଗନ୍ନାଥଙ୍କ ସହିତ ଥିଲେ।
0: ଗ୍ରନ୍ଥରେ ବର୍ଣ୍ଣିତ ଅଛି ଯେ ବିଶ୍ୱାବସୁ ବ୍ରହ୍ମାଙ୍କୁ ତିନୋଟି ବର ପ୍ରାର୍ଥନା କରିଥିଲେ। ସେହି ତିନୋଟି ବର ପ୍ରାର୍ଥନା ମଧ୍ୟରୁ ତୃତୀୟ ବରଟି ନିବେଦନ କରି ସେ କହିଥିଲେ, କନ୍ଦରାଧୀଶ ନୀଳମାଧବଙ୍କର ଭାବସେବାରେ ଆମେ କୌଳିକ ବିଧିରେ ପୂଜା କରିବୁ। ବର୍ଷର ଏଗାର ମାସ ବୈଦିକ ବିଧିରେ ପ୍ରଭୁଙ୍କ ପୂଜା ଉପାସନା କରାଯାଉ। ମାତ୍ର ଆଷାଢ଼ ମାସରେ ମୋର ଆତ୍ମଜମାନେ ସାର୍ବଭୌମ ସେବା କରିବେ। ବିଶ୍ୱାବସୁଙ୍କର ବର ପ୍ରାର୍ଥନା ସ୍ୱୀକୃତ ହୋଇଥିଲା। ତେଣୁ ଦଇତାମାନେ ପହଣ୍ଡି ବିଜେ ସାଙ୍ଗକୁ ନବକଳେବର, ଅଣସର ଓ ମହାଅଣସର ସମୟର ସମସ୍ତ ଗୋପନୀୟ ସେବା ସମ୍ପାଦନ କରିଥାନ୍ତି।
1: ଶ୍ରୀମନ୍ଦିରର ସତ୍ୱଲିପି ଅନୁଯାୟୀ ଦଇତା ସେବା ଏକୋଇଶ ଭାଗରେ ବର୍ଣ୍ଣିତ। ସତ୍ୱଲିପିର ଏକୋଇଶ ପାର୍ଟରେ ବର୍ଣ୍ଣନା କରାଯାଇଅଛି ଦଇତାମାନଙ୍କର ସେବା ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ହୋଇଥାଏ। ଏହି ସମୟ ମଧ୍ୟରେ ଏମାନେ ଶ୍ରୀଜଗନ୍ନାଥଙ୍କର ସମସ୍ତ ସେବା କାର୍ଯ୍ୟ କରିଥାନ୍ତି। ଏହା ବଂଶାନୁକ୍ରମିକ ସେବା, ଗୋଷ୍ଠୀଗତ ସେବା, ଶାଢ଼ୀବନ୍ଧାର ଆବଶ୍ୟକତା ପଡ଼େ ନାହିଁ। ଜଣେ ଛୁଆ ଜନ୍ମ ହେବାର ଏକୋଇଶ ଦିନ ପରେ ଅଣସରରେ ଠାକୁରମାନେ ଥିବା ସମୟରେ ଦର୍ଶନ କଲା ପରେ ଭାଗାରୀ ପଦବାଚ୍ୟ ହୋଇ ସେବକ ରୂପେ ଦଇତା ରୂପେ ଗଣ୍ୟ ହୋଇଥାନ୍ତି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ସନ୍ଧ୍ୟାରେ ବରସିଂହାର ଭୋଗ ସରିଲା ପରେ ଦଇତାମାନେ ବାହୁଟି କଣ୍ଠ କରିଥାନ୍ତି ଏବଂ ଚତୁର୍ଦ୍ଦଶୀ ଦିନ ଚାରମାଳ ବନ୍ଧା ସରିଲା ପରେ ଠାକୁରଙ୍କୁ ସ୍ନାନବେଦୀକୁ ନେବା ପାଇଁ ସେନାପଟା ଲାଗି କରିଥାନ୍ତି। ସେନାପଟା ଲାଗି ସରିଲା ପରେ ଠାକୁରଙ୍କର ମଙ୍ଗଳ ଆରତୀ ଇତ୍ୟାଦି ଅନ୍ୟାନ୍ୟ ନୀତି ସରିଥାଏ ଏବଂ ସ୍ନାନ ପୂର୍ଣ୍ଣିମା ଦିନ ପ୍ରାତଃକାଳରୁ ଦଇତାପତିମାନେ ଶ୍ରୀଜଗନ୍ନାଥଙ୍କର ପହଣ୍ଡି କାର୍ଯ୍ୟରେ ନିୟୋଜିତ ହୋଇଥାନ୍ତି ଏବଂ ସତ୍ୱଲିପି ଅନୁଯାୟୀ ପହଣ୍ଡି ଦଇତାପତିମାନଙ୍କର ସମ୍ପୂର୍ଣ୍ଣ ଦାୟିତ୍ୱ। ଅନ୍ୟମାନେ ସାହାଯ୍ୟ କରୁଥିଲେ ମଧ୍ୟ ପହଣ୍ଡି ଏମାନଙ୍କର ମୁଖ୍ୟ ଦାୟିତ୍ୱ।

କରିଥାନ୍ତି। ହାତୀବେଶ ସରିବା ପରେ ସକାଳ ଧୂପ ଭୋଗ ହୋଇଥାଏ। ଭୋଗ ପରେ ଜନସାଧାରଣଙ୍କର ସାରଣମାଳା ଦର୍ଶନ ହୁଏ। ଦର୍ଶନ ସରିଲା ପରେ ପୁନର୍ବାର ବନ୍ଦାପନା କରାଯାଇ ପୁଷ୍ପାଞ୍ଜଳି ଦିଆଯାଇ ଜଗନ୍ନାଥଙ୍କର ବାହୁଡ଼ା ପହଣ୍ଡି ବିଜେ ଅନବସର ଘରକୁ କରାଯାଇଥାଏ ଏବଂ ଅନବସର ଘରେ ପହଞ୍ଚିଲା ପରେ ଦୈତାପତିମାନେ ଶ୍ରୀଜୀଉଙ୍କର ଦେହରେ ଲାଗିଥିବା ସୁନାର ରାହୁରେଖା ଏବଂ ଚିତାକୁ ମୈଲମ କରି ଶ୍ରୀମନ୍ଦିର ପ୍ରଶାସନ ଅଧିକାରୀମାନଙ୍କୁ ଏବଂ ଭଣ୍ଡାର ନିକାପଙ୍କୁ ହସ୍ତାନ୍ତରିତ କରିଥାନ୍ତି। ଏହା ପରଠାରୁ ଅନବସର ନୀତି ଆରମ୍ଭ ହୋଇଥାଏ। ଅନବସର ସମୟରେ ତାଟିଦିଅମାନଙ୍କର ଧୀପର ଧୂପ ସରିଲା ପରେ ଦକ୍ଷିଣ ଦ୍ୱାର ବା ଅନବସର ଦ୍ୱାର ଖୋଲିଥାଏ। ଦୈତାପତିମାନେ ଗୋଟିଏ ବସ୍ତ୍ର ଧଳା ବସ୍ତ୍ର ଗୋଟିଏ ଗାମଛା ପରିଧାନ କରି ଗୋଡ଼ ହାତ ଧୋଇ ଅନବସର ଗୃହକୁ ପ୍ରବେଶ କରିଥାନ୍ତି। ସେଠି ଠାକୁରମାନଙ୍କୁ ତୁଳସୀ କିମ୍ବା ନାଲି ଫୁଲ ବ୍ୟବହାର କରାଯାଏ ନାହିଁ, କେବଳ ଶୁକ୍ଳ ବସ୍ତ୍ର ପରିଧାନ କରନ୍ତି ଏବଂ ଛେନା ସର ଏବଂ ଶୁଖିଲା ଖାଦ୍ୟ ଫଳ ମୂଳ ଇତ୍ୟାଦି ଭୋଗ କରାଯାଇଥାଏ। ସେ ଭୋଗରେ ପତି ମହାପାତ୍ରଙ୍କ ସହିତ ମିଶି ଦୈତାମାନେ ଭୋଗରେ ସାହାଯ୍ୟ କରିଥାନ୍ତି। ଏହା ବ୍ୟତୀତ ଅନବସର ସମୟରେ କେତେକ ଗୁପ୍ତ ନୀତି ସମ୍ପାଦିତ ହୋଇଥାଏ। ତିଥି ଅନୁସାରେ କେତେକ ନୀତି ସମ୍ପାଦିତ ହୋଇଥାଏ, ଯେଉଁଗୁଡ଼ାକ ଓଦା ଲୁଗା ଯେଉଁ ସେନାପଟା ଲାଗି କରାଯାଇଥାଏ ଶ୍ରୀଜୀଉମାନଙ୍କୁ, ସେଗୁଡ଼ିକ ସ୍ନାନବେଦୀରେ ଗାଧୋଇବା ପରେ ସମ୍ପୂର୍ଣ୍ଣ ଭାବରେ ଭିଜି ଯାଇଥାଏ। ତେଣୁ ତାକୁ ଅନବସରର ନିର୍ଦ୍ଦିଷ୍ଟ ଦିନରେ ଆମେ ଶ୍ରୀଜୀଉଙ୍କ ଦେହରୁ ସେଗୁଡ଼ିକ କାଢ଼ି ଦେଇଥାଉ। ତାପରେ ତା ପରଦିନ ଶ୍ରୀଜୀଉଙ୍କର ଯେଉଁ ସବୁ ବର୍ଷଯାକ ଚନ୍ଦନ ଇତ୍ୟାଦି ଦେହରେ ଲାଗି କରାଯାଇଥାଏ, ତାକୁ ଆମେ ତା ପରଦିନ ଶ୍ରୀଜୀଉଙ୍କ ଦେହରୁ କାଢ଼ି ଦେଇଥାଉ। ପଞ୍ଚମୀ ଦିନ ଫୁଲୁରୀ ତେଲ ଲାଗି କରାଯାଏ। ନବମୀ ପର୍ଯ୍ୟନ୍ତ ଆମେ ଠାକୁରଙ୍କ ଦେହରେ ଓଷ ଲାଗି କରିଥାଉ। ଦ୍ୱିପର ଦୂପ ସରିଲା ପରେ ଯେତେବେଳେ ଏପଟେ ତାଟି ଖୋଲେ, ଏପଟେ ଚକଟା ଭୋଗ ସରେ, ଅନ୍ୟାନ୍ୟ ଦିଅଙ୍କର ସେବା କାର୍ଯ୍ୟ କରିସାରିଲା ପରେ ପାଣି ପକାଇ ଦିଅଙ୍କରୁ ଲୁଗା ପିନ୍ଧେଇ ଫୁଲ ପିନ୍ଧେଇ ସାରିଲା ପରେ କର୍ପୂର ଇତ୍ୟାଦି ଲାଗି କରି ଆମେ ଚକଟା ଭୋଗ କରିଥାଉ। ଚକଟା ଭୋଗ ସରିଲା ପରେ ସେଇଠି ଆମେ ପ୍ରସାଦକୁ ସେଇଠି ଗ୍ରହଣ କରୁ। ଅନବସର ଗୃହରେ ସମସ୍ତ କାର୍ଯ୍ୟ ସରିଲା ପରେ ଚତୁର୍ଦ୍ଦଶୀ ରାତିରେ କିମ୍ବା ନେତ୍ର ଉତ୍ସବ ଯେଉଁଦିନ ହୁଏ, ନବଯୌବନ ଦର୍ଶନ ଯେଉଁଦିନ ହୁଏ, ପ୍ରାତଃ କାଳରୁ ଚକା ଅପସର କରି ଶ୍ରୀଜୀଉମାନଙ୍କର ନବଯୌବନ ଦର୍ଶନ ସମ୍ପାଦିତ ହୋଇଥାଏ।

ସ୍ନାନ ପୂର୍ଣ୍ଣିମା ଦିନ ଧାଡ଼ିପହଣ୍ଡିରେ ପହଣ୍ଡି କରି ସ୍ନାନବେଦୀକୁ ନେବା ପରେ ସେଠି ଜଗନ୍ନାଥଙ୍କର ଅନ୍ୟାନ୍ୟ ନୀତି ଆଳତୀ ଅବକାଶ ଜଳ ଲାଗି ଇତ୍ୟାଦି ନୀତି ସମ୍ପାଦିତ ହୋଇଥାଏ। ତାପରେ ଗଜପତି ଆସି ରାଜନୀତି ଏବଂ ଛେଡ଼ା ପହଁରା କରିଥାନ୍ତି। ତାପରେ ଯେତେବେଳେ ହାତୀବେଶ କରାଯାଏ, ହାତୀବେଶରେ ପାଳିଆ ପୁଷ୍ପାଳକମାନଙ୍କ ସହିତ ଦଇତାମାନେ ମିଶି ଶ୍ରୀଜୀଉମାନଙ୍କର ହାତୀବେଶ ସମ୍ପାଦ।

0: ତାପରେ ଦୈତାପତି ସର୍ବାଙ୍ଗ ଅନୁଷ୍ଠିତ ହୋଇଥାଏ ନବଯୌବନ ଦିନ। ଯଦି ନବଯୌବନରେ ଉଭା ନଥାଏ ତେବେ ରାତିରେ ସମସ୍ତ ନୀତି ସରିଲା ପରେ ବାହୁଟି କଣ୍ଟ କରାଯାଇ ପୁନର୍ବାର ସେନାପଟା ଲାଗି କରାଯାଏ ଏବଂ ତାପରେ ଶ୍ରୀଗୁଣ୍ଡିଚା ଦିନ ଖେଚେଡ଼ି ଭୋଗ ସରିଲା ପରେ ପହଣ୍ଡି ଦୈତାପତିମାନେ କରିଥାନ୍ତି। ପହଣ୍ଡି ସରିଲା ପରେ ରଥ ଉପରେ ଶ୍ରୀବିଗ୍ରହମାନେ ବସିଲା ପରେ ସୋଲୋ ଚିତା ବାରଗ୍ରାହୀ ସେବକ ଲାଗି କରନ୍ତି ଏବଂ ଅନ୍ୟ ଦୈତାମାନେ ମଧ୍ୟ ସେଠି ବାରଗ୍ରାହୀଙ୍କୁ ସାହାଯ୍ୟ କରିଥାନ୍ତି। ଯେତେବେଳେ ଗଜପତି ଛେରାପହରା କରିବାକୁ ଆସିଥାନ୍ତି ସେତେବେଳେ ଗଜପତିଙ୍କୁ ମାଳ ପ୍ରସାଦ ବାରଗ୍ରାହୀ ସେବକ ଅର୍ପଣ କରିଥାନ୍ତି। ତାହା ଛଡ଼ା ରଥ ଶୋଧ ଦାୟିତ୍ୱ ମଧ୍ୟ ଦୈତାପତିମାନଙ୍କର। ମୋଟାମୋଟି ଭାବରେ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଶ୍ରୀରଙ୍ଗର ରକ୍ଷା ଦାୟିତ୍ୱ ଦୈତାପତିମାନଙ୍କର ଅଟେ।
1: ଅଣସର ସେବା ସହିତ ଦୈତା ସେବକମାନେ ଅନ୍ୟାନ୍ୟ ଭିନ୍ନ ଭିନ୍ନ ସେବା ମଧ୍ୟ କରିଥାନ୍ତି। ଯେମିତି ଦୈନିକ ନୃସିଂହଙ୍କ ସେବା, ବଡ଼ସିଂହାର ସମୟର ଶ୍ରୀଜଗନ୍ନାଥଙ୍କ ବାଡ଼ରେ ଆଳତୀ ସେବା, ବର୍ଷ ତମାମ ସବୁ ପର୍ବପର୍ବାଣୀ ବନ୍ଦାପନା, ଚନ୍ଦନ ସର୍ବାଙ୍ଗ ମଙ୍ଗଳାର୍ପଣ ସେବା, ଶ୍ରୀମନ୍ଦିରରୁ ରଥକୁ ବିଜେ, ରଥରୁ ଗୁଣ୍ଡିଚା ଘର ବିଜେ, ଗୁଣ୍ଡିଚା ଘରୁ ପୁନଶ୍ଚ ରଥକୁ ଏବଂ ରଥରୁ ନୀଳାଦ୍ରି ବିଜେ। ଏ ସମ୍ପର୍କରେ ଶ୍ରୀ ଦାସ ମହାପାତ୍ର କୁହନ୍ତି,
0: ବର୍ଷ ସାରା ଚକ୍ରବୁଲା ଏକାଦଶୀ, ଚକ୍ରବୁଲା ଏକାଦଶୀରେ ଦୈତାପତିମାନଙ୍କର ଭୂମିକା ଅଛି। ତା ଛଡ଼ା ରାହୁରେଖା ଲାଗି, ଚିତା ଲାଗି ଏବଂ ପଇତା ଲାଗି ଏବଂ ଖସାପଟା ଲାଗି ଏଥିରେ ମଧ୍ୟ ଦୈତାପତିମାନେ ବର୍ଷର ଅନ୍ୟ ସମୟରେ କାର୍ଯ୍ୟ କରିଥାନ୍ତି। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣା ହେଲା ନବକଳେବର ସମୟରେ, ଯେଉଁଟାକି ବନଜାଗ ଯାତ୍ରା ବୋଲି କୁହାଯାଏ। ବନଜାଗ ଯାତ୍ରାରେ ଦୈତାପତିମାନଙ୍କ ମଧ୍ୟରୁ ପ୍ରତ୍ୟେକ ଘରୁ ଜଣେ ଜଣେ ସେମାନେ ସମସ୍ତେ ବନଜାଗ ଯାତ୍ରାରେ ଯାଇଥାନ୍ତି। ଦଶମୀଠାରୁ ରାମନବମୀ ପରଦିନଠାରୁ ବନଜାଗ ଯାତ୍ରା ଆରମ୍ଭ ହୋଇ ସାବିତ୍ରୀ ଅମାବାସ୍ୟା ଦିନ ସମସ୍ତ ଦାରୁ ନିର୍ଦ୍ଦିଷ୍ଟ ଦିନ ଶ୍ରୀମନ୍ଦିରରେ ପହଞ୍ଚି ଯାଇଥାଏ। ଦାରୁ ବିଗ୍ରହ ନିର୍ମାଣ କରିବାରେ ଦୈତାପତିମାନଙ୍କର ପ୍ରମୁଖ ଭୂମିକା ଥାଏ। ଦାରୁ ବିଗ୍ରହ ନିର୍ମାଣ କରିସାରିଲା ପରେ ଯେଉଁ 45 ଦିନ ମହା ଅନବସର ହୁଏ

0: ଲକ୍ଷ୍ମଣ ପଣ୍ଡାଙ୍କ ସଂକଳିତ ସତ୍ୱଲିପି 1955ରେ ଦଇତା ସେବା ସମ୍ବନ୍ଧରେ ବର୍ଣ୍ଣିତ ଅଛି। ଜ୍ୟେଷ୍ଠ ଶୁକ୍ଳ ତ୍ରୟୋଦଶୀ ବଡ଼ସିଂହାର ଭୋଗ ପରେ ବାହୁଟ କଣ୍ଟିବା, ଚତୁର୍ଦ୍ଦଶୀ ଦିନ ପାଛପାଟି କାଟିବା, ସେବା ପଟା ଲାଗି ରସି କଷିକୁଳା ମୈଲମ କରିବା, ସ୍ନାନବେଦୀକୁ ପହଣ୍ଡି ବିଜେ କରାଇବା, ହାତୀବେଶ କରିବା, ସ୍ନାନବେଦୀରୁ ବାହୁଡ଼ା ପହଣ୍ଡି ବିଜେ କରାଇବା, ରାହୁରେଖା ଚିତା ମୈଲମ କରିବା ଓ ଅଣସର ଘରେ ନବଯୌବନ ପର୍ଯ୍ୟନ୍ତ ସକଳ ନୀତି କରିବା ଏହାଙ୍କ ସେବା ଅଟେ। ନେତ୍ରୋତ୍ସବ ଦିନ ସର୍ବାଙ୍ଗ ବନ୍ଦାପନା, ସେଦିନ ରାତ୍ର ବାହୁଟ କଣ୍ଟ, ସେନାପଟା ଲାଗି ଓ ରଥକୁ ପହଣ୍ଡି ବିଜେ କରାଇବେ। ପହଣ୍ଡି ଏମାନଙ୍କ ଦାୟିତ୍ୱ, ଶ୍ରୀଅଙ୍ଗର ସମସ୍ତ ଦାୟିତ୍ୱ ନିଅନ୍ତି। ଅନ୍ୟ ସେବକମାନେ ଡୋର ଧରିପାରିଲେ ମଧ୍ୟ ପହଣ୍ଡି ଏମାନଙ୍କ ଦାୟିତ୍ୱ। ରଥରେ ରୁନ୍ଧା କରନ୍ତି, ବେଶ କରନ୍ତି, ଅଳଙ୍କାର ଲାଗି କରନ୍ତି, ଚିତା ଲାଗି କରନ୍ତି ଓ ରଥ ଶୋଧ କରନ୍ତି। ରଥ ଦାୟିତ୍ୱରେ ରହନ୍ତି, ଗୁଣ୍ଡିଚା ଘରକୁ ପହଣ୍ଡି କରାନ୍ତି, ସେଠାରେ ସିଂହାସନ ବିଜେ କରାଇ ରୁନ୍ଧା କରନ୍ତି। ଦଇତାପତି ସର୍ବାଙ୍ଗ ଓ ବନ୍ଦାପନା କରନ୍ତି, ବାହୁଡ଼ାକୁ ମଧ୍ୟ ଶ୍ରୀଗୁଣ୍ଡିଚା ଭଳିଆ ସେବା କରନ୍ତି। ଲକ୍ଷ୍ମୀନାରାୟଣ ଭେଟ ସମୟରେ ମହାପ୍ରଭୁ ବାଡ଼ ଦାଡ଼ ଗ୍ରହୀ ମାଳଚୂଳ ମୈଲମ କରି ରାଜାଙ୍କୁ ପ୍ରସାଦ ଦିଅନ୍ତି। ଏକାଦଶୀ ଦିନ ପଶୁପାଳ ସହ ସୁନାବେଶ କରାନ୍ତି, ନୀଳାଦ୍ରି ବିଜେ ସମୟରେ ବଚନିକା କରନ୍ତି, ରୁକ୍ମିଣୀଙ୍କ ସହ ଜଗନ୍ନାଥଙ୍କ ଗଇଁଠାଳ ଫିଟା ନୀତି କରନ୍ତି। ଚକ୍ରବୁଲା ଏକାଦଶୀ ଦିନ ସୁବର୍ଣ୍ଣ ଚକ୍ରକୁ ଶ୍ରୀଅଙ୍ଗ ଲାଗି କରାନ୍ତି ଓ ନଗର ଭ୍ରମଣ କରାନ୍ତି, ଚିତା ଲାଗିରେ ଚିତା ଲାଗି କରାନ୍ତି, ଗମ୍ହା ପୂର୍ଣ୍ଣିମା ଦେଇ ସୁଦର୍ଶନ ବିଜେ ଇତ୍ୟାଦି ନୀତି ବଢ଼ାନ୍ତି। ମାର୍କଣ୍ଡ କୂଳରେ ବଳଭଦ୍ର ମୂର୍ତ୍ତି ନିର୍ମାଣ କରନ୍ତି। ରେଖା ପଞ୍ଚମୀ ଦିନ ତିନି ବାଡ଼ରେ ରାହୁରେଖା ଲାଗି କରନ୍ତି, ରାଧାଷ୍ଟମୀ ଓ କୁମାର ପୂର୍ଣ୍ଣମୀରେ ସୁଦର୍ଶନ ବିଜେ କରନ୍ତି, ଖସାପଢ଼ା ଲାଗି ଓ ପଇତା ଲାଗି କରନ୍ତି। ବଡ଼ ଗ୍ରହମାନେ ଓ ରାଜାଙ୍କ ଅନୁମତି ଅନୁସାରେ ମଧୁଦାସ ଓ ରାମଦାସ ପ୍ରସାଦ ବିଜେ କରନ୍ତି। ଏହା ବାଦ ନୀତିବର୍ଣ୍ଣିତ ସକଳ କାମ କରନ୍ତି, ଅଣସରରେ ପଣାଭୋଗ ଯୋଗାନ୍ତି।
1: ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର ବଂଶଧର ଭାବରେ ଦଇତାମାନଙ୍କର ସ୍ୱକୀୟ ସମ୍ମାନ ଓ ଆଧ୍ୟାତ୍ମିକ ମର୍ଯ୍ୟାଦା ସମଗ୍ର ଭାରତବର୍ଷରେ ପ୍ରତିଷ୍ଠିତ। ମହାପ୍ରଭୁଙ୍କର ଆଦ୍ୟ ସେବକ ଭାବରେ ଏମାନଙ୍କର ଚିନ୍ତା ଓ ଚେତନା ଅନନ୍ୟ ସାଧାରଣ। ଜଗନ୍ନାଥଙ୍କର ରଥଯାତ୍ରା ସହିତ ଅନ୍ୟାନ୍ୟ ପାରମ୍ପରିକ ରୀତିନୀତିର ସାଫଲ୍ୟ ଏହି ଦଇତାପତି ସେବାୟତମାନଙ୍କର ଐକ୍ୟ ସେବାନିବିଷ୍ଟ ନିଷ୍ଠା ଯୋଗୁଁ ହିଁ ସମ୍ଭବ ହୋଇଥାଏ। ତେଣୁ କୃଷ୍ଣଦାସ କବିରାଜ ଚୈତନ୍ୟ ଚରିତାମୃତ ମଧ୍ୟ ଲୀଳାରେ କହିଛନ୍ତି, ବଳିଷ୍ଠ ଦଇତାଗଣ ଜେନ ମତ ହାତୀ, ଜଗନ୍ନାଥ ବିଜୟ କରାୟ କରିହାତା ହାତୀ, କତକ ଦଇତା କରେ ସ୍କନ୍ଧ ଆଲମ୍ବନ, କତକ ଦଇତା ଧରେ ଶ୍ରୀପଦ୍ମ ଚରଣ।

ଆପଣମାନେ ଶୁଣୁଥିଲେ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ରହିଥିଲା ଦୈତା ସେବା। ଆଲୋଚକ ଥିଲେ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ବୈଦେହୀ ବିଳାସର 71ତମ ଭାଗ। ସଙ୍ଗୀତ ଅଖିଳ କୁମାର ଲେଙ୍କା, ବର୍ଣ୍ଣନାରେ ଝରଣା ଦାସ।

ବୋଧିଦ୍ରୁମ ବା ଅଶ୍ୱତ୍ଥ ଗଛ ତଳେ କଅଁଳପତ୍ରରେ ବସାଇଲେ ହନୁମାନ ରାମ ଲକ୍ଷ୍ମଣଙ୍କୁ। ବିକର୍ତ୍ତନ ସୂତ ଅର୍ଥାତ୍ ସୂର୍ଯ୍ୟସୂତ ସୁଗ୍ରୀବ କହିଲେ ବିଧିବଶେ ବା ଦୈବ ଯୋଗେ ବାନର ରୁକ୍ଷ ରାଜା ସ୍କନ୍ଦ ବା କାର୍ତ୍ତିକେୟଙ୍କ ବନରେ ପଶି ପୁରାଣ ବର୍ଣ୍ଣିତ ପାର୍ବତୀଙ୍କ ଶାପ ହେତୁ ପୁରୁଷ ରୂପ ଛାଡ଼ି ସ୍ତ୍ରୀ ହୋଇଗଲେ। ପୃଷା ବା ଇନ୍ଦ୍ର ଓ ଭାନୁ ବା ସୂର୍ଯ୍ୟ ତାଙ୍କୁ ଦେଖି ମୋହିତ ହେବାରୁ ଉଭୟଙ୍କ ଔରସରୁ ଜାତ ହେଲେ ବାଳି ଓ ସୁଗ୍ରୀବ। ପାର୍ବତୀଙ୍କ ବନରୁ ଏ ଦୁହିଁକୁ ଉଦ୍ଧାର କରି ବନରୁ ହୋଦ୍ଭବ ଅର୍ଥାତ୍ ପଦ୍ମରୁ ଉଦ୍ଭବ ହୋଇଥିବା ବ୍ରହ୍ମା କିସ୍କିନ୍ଦା ରାଜା ଖଡ଼ିଦଙ୍କୁ ଏ ଦୁହିଁକୁ ସମର୍ପିଦେଲେ। ବାଳି ହେଲା ଯୁବରାଜ, ତାହାର ସମକକ୍ଷ ଯୋଦ୍ଧା କେହି ନଥିଲା। ଦୁନ୍ଧୁବି ରାକ୍ଷସ ତା ସହିତ ବାଦ କରି ପରାଜିତ ହେଲା। ବାମ ହାତରେ ତା ପାଦ ଧରି ବୁଲାଇଲା ବାଳି, ତା ନାକରୁ ରକ୍ତ ବହି ମତଙ୍ଗ ଋଷି ଥିବା ଋଷ୍ୟମୁଖ ପର୍ବତରେ ପଡ଼ିବାରୁ ଋଷି ସାପ ଦେଲେ, ଏ ପର୍ବତକୁ ଆସିଲେ ତୋର ମୃତ୍ୟୁ। ତାର ଭ୍ରାତା ସଙ୍ଗରେ ଯୁଦ୍ଧ କରିବାରୁ ପାତାଳକୁ ଯାଇଥିବା ଗର୍ତ୍ତରୁ ରକ୍ତ ବୋହିଲା। ବାଳି ନାଶଗଲା ଭାବି ଦୁଃଖରେ ମୁଁ ଫେରିଲି। ମୋର ଅଭିଷେକ ହେଉଥିବା ବେଳେ ବାଳି ପହଞ୍ଚି ମୋ ପତ୍ନୀକୁ ନେଇଗଲା, ମୋତେ ଜୀବନରେ ମାରିଦେବାକୁ ବସିଥିଲା, ଏ ପର୍ବତକୁ ଆସି ମୁଁ ବଞ୍ଚିଯାଇଛି।

ଆପଣମାନେ ଶୁଣୁଥିଲେ ବୈଦେହୀଶ ବିଳାସର 71ତମ ଭାଗ। କଣ୍ଠଶିଳ୍ପୀମାନେ ଥିଲେ ଘନଶ୍ୟାମ ପଣ୍ଡା, ଦିବାକର ମହାନ୍ତି, ସେବାରାଣୀ ମହାପାତ୍ର। ବର୍ଣ୍ଣନାରେ ଥିଲେ ଝରଣ ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ DTH ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ଗୀତ ଗୀତିକା। ସ୍ୱାଗତ ଆପଣମାନଙ୍କୁ ଆଜିର ଗୀତ ଗୀତିକା ପରିସରକୁ। ଉପସ୍ଥାପନାରେ ମୁଁ ନଳିନୀକାନ୍ତ ବିଶ୍ୱାଳ।

ଶ୍ରୋତାବନ୍ଧୁ, ଏବେ କେମିତି ଲାଗୁଛି ଋତୁ? କେବେ ଧୀରେ ଧୀରେ ବର୍ଷାରେ ପତ୍ରରୁ ଝରି ପଡ଼ୁଛି ଟପ ଟପ ପାଣି, କେବେ ଖରା କେବେ ଛାଇ, କେବେ ମେଘ ମେଘ ଆକାଶ କେବେ ବର୍ଷା, ଅସହ୍ୟ ଗୁଳିଗୁଳି ପରେ ଏବେ ଏ ମନ ସତେ ଯେମିତି ଟିକିଏ ଅଲଗା। ତଥାପି ବ୍ୟସ୍ତବହୁଳ ଜୀବନ ଭିତରେ ଶାନ୍ତ ସୁନ୍ଦର ପ୍ରକୃତି ମନରେ ଭରି ଦେଇଥାଏ ସେତିକି ଆନନ୍ଦ। ଟିକେ ଟିକେ ମେଘରେ ମାଟି ଉପରେ ସୁପ୍ତଚାରା ମୁଣ୍ଡ ଟେକିବା ଆରମ୍ଭ କଲାଣି। ତଥାପି ସ୍ୱଚ୍ଛତା କ୍ଷେତ୍ରରେ ଆମ ପରିବେଶକୁ ସେତିକି ପରିଷ୍କାର ପରିଚ୍ଛନ୍ନ ରଖିପାରିଲେ ଆମେ ସୁସ୍ଥ ରହିପାରିବା, କାହିଁକିନା ଆମେ ସମସ୍ତେ ଜାଣିଛେ ସୁସ୍ଥ ପରିବେଶ ସୁସ୍ଥ ଜୀବନ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
1: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: ଶ୍ରୋତାବନ୍ଧୁ, ଏ ଜୀବନ ମାଟି ପାଣି ପୁଣି ପବନକୁ ନେଇ, କିନ୍ତୁ କୌଣସି କାରଣରୁ ପ୍ରକୃତି ବିଗିଡ଼ିଗଲେ, ଋତୁଚକ୍ରରେ ପରିବର୍ତ୍ତନ ଆସିଲେ, ପ୍ରକୃତି ତାର ଭାରସାମ୍ୟ ହରାଇଲେ, ଆମେ ଆମର ଜନଜୀବନ ସେତିକି ମାତ୍ରାରେ ବାଧାପ୍ରାପ୍ତ ହୋଇଥାଏ। ସେଇଥିପାଇଁ ତ ଆମ ଜୀବନ ପ୍ରକୃତି ସହିତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ପ୍ରକୃତି ଆମର ମିତ୍ର। ପ୍ରକୃତିରେ ମିଳୁଥିବା ପ୍ରତ୍ୟେକଟି ଜିନିଷ ଆମ ଜୀବନରେ ଆସିଥାଏ, ତେଣୁ ପ୍ରକୃତି ଉପରେ ଗଢ଼ି ଉଠିଥିବା ନଦ ନଦୀ ଝରଣା ପାହାଡ଼ ପର୍ବତ ପୁଣି ମାଟି ପାଣି ପବନକୁ ନେଇ ଆମ ଏ ଜୀବନ।

ଶ୍ରୋତା ବନ୍ଧୁ, ଟିକେ ପୂର୍ବରୁ କହୁଥିଲି ଆପଣଙ୍କୁ ସେ ମେଘ ଆଉ ମାଟିର କଥା, କିନ୍ତୁ ଆସନ୍ତୁ ଏବେ ଫେରିଯିବା ସେହି ବାସ୍ତବତା ଭିତରକୁ। ଥରେ ମନେ ପକାନ୍ତୁ ତ ସେହି ଜଙ୍ଗଲ ଯାହା ମୋ ଜୀବନ, ପାହାଡ଼ ପାଖ ସେହି ଅଗନାଅଗ୍ନି ବନସ୍ଥ, ଯେଉଁ ବନସ୍ଥ ବା ଜଙ୍ଗଲ ଉପରେ ଆମେ ନିର୍ଭରଶୀଳ, ଯେଉଁ ଜଙ୍ଗଲ ଗଛର ଡାଳରେ ପକ୍ଷୀର ବସା, ନିର୍ଭୟରେ ବନ୍ୟଜନ୍ତୁମାନଙ୍କର ଜୀବନଶୈଳୀ, ମାଟି ଦେହରେ ବୃକ୍ଷରାଜେ ଯାହାର ମଣିଷ ସମାଜ ପାଇଁ ଅବଦାନ ଏବଂ ତାହା ଅବର୍ଣ୍ଣନୀୟ। କିନ୍ତୁ ଆଜି ସହର ନବୀକରଣ ନାଁରେ, ଶିଳ୍ପର ଉନ୍ନତି ନାଁରେ ଆଜି ଆମେ ଆମ ହାତରେ ସେହି ଜଙ୍ଗଲକୁ କାଟି ପଦା କରୁଛେ। କିନ୍ତୁ ଶ୍ରୋତାବନ୍ଧୁ, ସେହି ଗଛ ଯିଏ ମେଘକୁ ଡାକି ଆଣେ, ଯିଏ ଆମ ପ୍ରକୃତିର ଭାରସାମ୍ୟକୁ ରକ୍ଷା କରେ, ଯିଏ ବନ୍ୟଜନ୍ତୁମାନଙ୍କର ସାହାରା ପାଲଟେ, ସେହି ଜଙ୍ଗଲକୁ ସୁରକ୍ଷା ଦେବା କ'ଣ ଆମର କର୍ତ୍ତବ୍ୟ ନୁହେଁ?

ସ୍ୱତନ୍ତ୍ର ସବୁପରେ ଏଠି କଥାରେ କହିବା ଯେତିକି ସହଜ ମନେ ହୁଏ, ସେହିସବୁ କଥାକୁ କାର୍ଯ୍ୟରେ ପରିଣତ କରିବା ସେତିକି ସହଜ ମନେ ହୁଏ ନା। କିନ୍ତୁ କହୁଥିଲି ଆପଣଙ୍କୁ, ପ୍ରକୃତି ସହିତ ମଣିଷର ସମ୍ପର୍କ ଅତି ନିବିଡ଼। ପ୍ରକୃତିକୁ ଛାଡ଼ି ମଣିଷ ସମାଜ ବଞ୍ଚିବା ଅସମ୍ଭବ। ଏହି ପ୍ରକୃତିକୁ ମଣିଷ ସେତିକି ଭଲ ପାଏ। ପ୍ରକୃତିର ସୌନ୍ଦର୍ଯ୍ୟରେ ତାର ମନ କେବେ ବିଫର, କେବେ ମନର ଭାବନାରେ ପ୍ରକୃତିର ରଙ୍ଗକୁ ନେଇ, କେବେ କବିତା ତାର ସୌନ୍ଦର୍ଯ୍ୟତାକୁ ନେଇ, କେବେ ଗପ, କେବେ ଋତୁମାନଙ୍କୁ ନେଇ, କେତେ କେତେ ଅନୁଭୂତି, ଯାହା ଆମକୁ ଗାଳ୍ପିକଟିଏ, କବିତାଟିଏ, କବିଟିଏ, ଅବା ନାଟ୍ୟକାରଟିଏ, ଅବା ସୁନ୍ଦର ଭାବୁକଟିଏ ହେବାରେ ସେତିକି

ସାହାଯ୍ୟ କରିଥାଏ। ତା ସହିତ ସୌନ୍ଦର୍ଯ୍ୟମୟ ପ୍ରକୃତି କୋଳରେ ଜୀବନ ପ୍ରତି ମୁହୂର୍ତ୍ତରେ ନିଜ ମନ ଭିତରେ କିଛି ନୂଆ ନୂଆ ସ୍ୱପ୍ନ ପ୍ରତି ମୁହୂର୍ତ୍ତରେ ସେ ଦେଖୁଥାଏ, ନୂଆ ଗୀତ ଲେଖୁଥାଏ।

କିନ୍ତୁ ସବୁପରେ ଶ୍ରୋତାବନ୍ଧୁ ଆମେ କହିପାରିବା, ଯେଉଁଠି ଦିନ ଅଛି ସେଠି ରାତି ବି ରହିଛି, ଯେଉଁଠି ଖରା ସେଇଠି ଛାଇ, ଯେଉଁଠି ଦୁଃଖ ସେଇଠି ସୁଖ। କିନ୍ତୁ ଦୁଃଖକୁ ଭୁଲି ସୁଖର ସନ୍ଧାନର ମାନେ ହିଁ ତ ପ୍ରକୃତ ଜୀବନ। କିନ୍ତୁ ଏ ପୃଥିବୀ ପୃଷ୍ଠରେ ଆମ ପାଇଁ ଆମେ ଅନେକ ସମସ୍ୟାକୁ ସାମ୍ନା କରିଥାଉ, କିନ୍ତୁ ସେମିତି ଦିନ କେବେ ନ ଆସୁ। ସମସ୍ୟାର କାରଣକୁ ଖୋଜିବା, ତା'ର ସମାଧାନ ପାଇଁ ବାଟ ତିଆରି କରିବାର ଅର୍ଥ ଏ ପ୍ରକୃତିକୁ ସେତିକି ଭଲ ପାଇବା, ଅର୍ଥାତ୍ ଏ ଜୀବନକୁ ସେତିକି ଅମୂଲ୍ୟ ମନେ କରିବା।

ଶ୍ରୋତାମାନଙ୍କୁ କଥା କହୁଥିଲେ, ବେଳେବେଳେ କଥା ସରେ ନା, କିନ୍ତୁ ସରି ସରି ଆସୁଥାଏ ସମୟ, ଧୀରେ ଧୀରେ ବଢ଼ି ବଢ଼ି ଯାଉଥାଏ ଦିନର ବୟସ, ଦିନ ଗଢ଼ିଗଲେ ସଞ୍ଜ, ସଞ୍ଜ ପରେ ପୁଣି ରାତି, କିନ୍ତୁ ସବୁପରେ କେମିତି ଏ ଜୀବନ, ପଟେ ସୁଖ ହେଲେ ପଟେ ଦୁଃଖ, ତଥାପି ଜୀବନ ଚାହେଁ ଟିକେ ଖୁସି ଖୁସି। ସେଇଥିପାଇଁ ତ ପୃଥିବୀ ପୃଷ୍ଠରେ ଛିଡ଼ା ହୋଇଥିବା ବୃକ୍ଷ କି ପାହାଡ଼ଟିଏ ହେଉ, ବହିଯାଉଥିବା ନଦୀଟିଏ ହେଉ, ନୀଳ ଆକାଶ ତଳେ ମୁକ୍ତ ଭାବରେ ଉଡ଼ିଯାଉଥିବା ପକ୍ଷୀଟିଏ ହେଉ, ଗଛର ଡାଳରେ ଲୁଚକାଳି ଖେଳୁଥିବା ପକ୍ଷୀ ହେଉ, ସବୁ ଜୀବନ ଆମର ଏହି ପ୍ରକୃତି ଉପରେ ନିର୍ଭରଶୀଳ, ଯାହା ବିନା ଜୀବନ ଏଠି ଅସମ୍ଭବ। ଏଠି ସାତରଙ୍ଗର ଜନ୍ମ ଏହି ପ୍ରକୃତି କୋଳରୁ, ଆକାଶରେ ସାତରଙ୍ଗର ଇନ୍ଦ୍ରଧନୁ, ରାତି ହେଲେ ଆକାଶରେ ଜହ୍ନ, ସାଗର ବାଲିରେ ସେହି ଝାଉଁବଣ, ନୀଳ ସମୁଦ୍ରର ଉତ୍ତାଳ ତରଙ୍ଗ, ସାଗର କୂଳରେ ଶାମୁକା, ଏଠି ମାଛ ବେଉସାରେ ସେହି ଧୀବର ମନରେ ସ୍ୱପ୍ନ, କଥା ଦେଇ କଥା ରଖିବାକୁ କହିଲା ବେଳେ ଏଠି ଲାଜେଇ ପଡ଼ୁଥିବା ସେହି ପୁନେଇ ଜହ୍ନ। ଆମ ସଂସ୍କୃତି ଆମ ପରମ୍ପରାରେ ବାର ମାସର ତେର ପର୍ବ ଭିତରେ କେତେ କେତେ ଯାନିଯାତ୍ରା, ଯାହା ପ୍ରକୃତି କୂଳରୁ, ପ୍ରକୃତି ସାଥିରେ, ପ୍ରକୃତିର ଭିନ୍ନ ଭିନ୍ନ ରୂପ ଆଉ ରଙ୍ଗ ଭିତରେ।

ଶ୍ରୋତାବନ୍ଧୁ କଥାରେ ଅଛି କହିଲେ କି ହେବ, କିନ୍ତୁ ପ୍ରତିଟି କଥାରେ ପ୍ରତି ମୁହୂର୍ତ୍ତରେ ନିଜେ ସଚେତନ ହୋଇଗଲେ ଏ ଦୁନିଆ ସଚେତନ ହେବାକୁ କେତେ ସମୟ ଲାଗିବ? ଏ ସବୁଜିମା ଭରା ପୃଥିବୀ ଜଙ୍ଗଲର ଅବକ୍ଷୟ ଆମ ପାଇଁ ଦିନେ ଯେ ମହାବିପଦ ନ ଆଣିବ ସେ କଥା କିଏ କହିବ? ଶାନ୍ତ ପରିବେଶ ଆମ ଜୀବନ ପାଇଁ ସେତିକି ଅପରିହାର୍ଯ୍ୟ। କିନ୍ତୁ ବେଳେବେଳେ ଶ୍ରୋତାବନ୍ଧୁ ଆମେ ବୁଝୁନା, ଯେତେ ଉଚ୍ଚ ଶିକ୍ଷିତ ହେଲେ ମଧ୍ୟ ଆଜିର ସମୟରେ ପାଶ୍ଚାତ୍ୟର ଅନୁକରଣରେ ଆମେ ଭୁଲି ଯାଉନେ ତ ଆମ ଅତୀତର ସେଇ ହଜିଲା ଦିନକୁ, ସେଇ ପାଦ ଅଳତା ହେଉ ଅବା ରଜପୋଡ଼ ପିଠା, ଗୁରୁବାରର ଝୁଟି ଚିତା ଅବା ଓଡ଼ିଆ ଘରର ସେଇ ପଖାଳ ଆଉ ଶାଗ ଭଜା। ସତରେ ଶ୍ରୋତାବନ୍ଧୁ ଆଜି ଆମେ କେଉଁଠି? କିନ୍ତୁ ଏ ମନ ଚାହିଁଲେ ଆମେ ଫେରାଇ ଆଣିପାରିବା ଆମ ଅତୀତର ମିଠା ଫଳତକୁ, ସେହି ଜଙ୍ଗଲ ଭିତରର କଣ୍ଟେଇ ଅବା ଜାମୁକୋଳି, ଚୁଲିରେ ରୋଷେଇ ପାଇଁ ଜଙ୍ଗଲରୁ ଶୁଖିଲା କାଠ, କେତେ କେତେ ଜଙ୍ଗଲଜାତ ଦ୍ରବ୍ୟ ସେହି ଜଙ୍ଗଲକୁ ଏହି ହାତରେ ସୃଷ୍ଟି କରିବାରେ ସମୟ ଆସିଛି। ସେହି ଭରସାରେ, ସେହି ବିଶ୍ୱାସରେ, କାହିଁକିନା ଜଙ୍ଗଲ ହେଉଛି ଆମ ଜୀବନ।

ସଦାବନ୍ଧ ସବୁବେଳେ ଏଠି ଚାହାଣି ବେଳେବେଳେ କଥା କହେ। ନିରବି ଯାଇଥିବା ଓଠ ଧୀରେ ଧୀରେ କଥା କହିବା ଆରମ୍ଭ କରେ। ରାଗିଯାଇଥିବା ମନ ଧୀରେ ଧୀରେ ଶାନ୍ତ ହୋଇଯାଏ, କାହା ପାଇଁ ନା କାହା ପାଇଁ। ସେଇଥିପାଇଁ ତ ଆମ ପାରିପାର୍ଶ୍ୱିକ ଅବସ୍ଥା ହିଁ ଏଥିପାଇଁ ଦାୟୀ। ଆମେ ଚାହିଁଲେ ପୃଥିବୀର କୋଣ ଅନୁକୋଣରେ ସବୁଜିମା କରିଦେଇପାରିବା। ଯିଏ ଆମକୁ ଶୀତଳ ଛାଇ ଦିଏ, ପକ୍ଷୀକୁ ତା ଡାଳରେ ବସା ବାନ୍ଧିବାକୁ ସୁଯୋଗ ଦିଏ, ଯିଏ ମଣିଷ ଜୀବନକୁ ବଞ୍ଚାଇବା ପାଇଁ ମହାବାତ୍ୟା ସହିତ ଲଢ଼େଇ କରେ, ଯିଏ ବାଟୋଇକି ଛାଇ ଦିଏ, ଯିଏ ଆମକୁ ଫୁଲ ପୁଷ୍ପ ଦିଏ, ଏ ପ୍ରକୃତିକୁ ରଙ୍ଗ ବେରଙ୍ଗରେ ସଜାଇ ଦିଏ, ଯିଏ ଆମ ଜୀବନ ପାଇଁ ଆମ ଜୀବିକାର ରାସ୍ତା

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି। ପ୍ରଚାର କରୁଛୁ ନାଟକ ମେଘ ମେଦୁର, ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ। ନାଟକ ମେଘ ମେଦୁର।
1: ମୁଁ ଚନ୍ଦ୍ରମୁଖୀ, ସ୍ୱାମୀ ଆଦିତ୍ୟଙ୍କ ଗଭୀର ପ୍ରେମର ବାହୁଛାୟା ତଳେ ସଯତ୍ନେ ସୁରକ୍ଷିତା ବଧୁଟି। ମୋ ମନ ଆକାଶରେ ଆଦିତ୍ୟଙ୍କ ଉଜ୍ଜଳ ଉଦ୍ଭାସର ଅନେକ ବର୍ଣ୍ଣାଳୀ, ଦାମ୍ପତ୍ୟ ପ୍ରେମର ସ୍ୱାକ୍ଷର ବହନ କରି ମୋ ପ୍ରାଣର ଶେଷ ପୁତ୍ର ଅନୁରାଗ ଯେଉଁଦିନ ପୃଥିବୀର ଆଲୋକ ଦେଖିଥିଲା, ସେଦିନ ଅଜାଣତରେ ମୋ ମନ ଭିତରେ ସୃଷ୍ଟି ହୋଇଥିଲା ଗୋଟିଏ ଅହତିକୁ ଅଭିମାନର ତରଙ୍ଗ। ସେହି ତରଙ୍ଗରେ ଫାଶି ଯାଉ ଯାଉ ବିପର୍ଯ୍ୟୟର ଅତଳ ଗହ୍ୱର ଭିତରକୁ ମୁଁ ଟାଣି ହୋଇଗଲି। ଯୌବନର ଚପଳ ପରିହାସ ମୋତେ ମିଥ୍ୟାର ନିବୁଜ ଖୋଳପା ଭିତରେ ସାରା ଜୀବନ ବମିନୀ କରି ରଖିଲା। ହଠାତ୍ ମୁଁ ଚନ୍ଦ୍ରମୁଖୀରୁ ଅଶ୍ରୁମୁଖୀ ହୋଇଗଲି। ଗୋଟିଏ ମିଛ ନାଁ ଆଉ ମିଛ ପରିଚୟ ନେଇ ଜୀବନର ଅବଶିଷ୍ଟ ଦିନଗୁଡ଼ାକ ବିତେଇବାକୁ ହେଲା।

0: ଅଦାଲତରେ କାଠଗଡ଼ାରେ ଠିଆ ହୋଇ ନିଜ ଅପରାଧର ବୟାନ ଦେଲା ଭଳି ଆଜି ତାର ସତ୍ୟପାଠ ମୁଁ ଆପଣମାନଙ୍କ ଆଗରେ କରୁଛି।
1: କୁଆଡ଼େ ଯିବେ?
0: ଦିଲ୍ଲୀ।
1: ଓ, ତାହେଲେ ଆମ ଦୁଇଙ୍କର ଲକ୍ଷ୍ୟ ସମାନ।
0: କଣ କହିଲେ?
1: କଣ ଦିଲ୍ଲୀରେ ପଢ଼ନ୍ତି?
0: ହଁ।
1: ରହନ୍ତି କେଉଁଠି? ହଷ୍ଟେଲରେ?
0: ହଁ।
1: କୋଉ ହଷ୍ଟେଲରେ? କୋଉ ହଷ୍ଟେଲରେ ରହନ୍ତି?
2: ଶୁଣନ୍ତୁ, ଇଏ ସେସବୁ କିଛି ଜାଣିନି, ଏଇ ପ୍ରଥମ ଥର ଯାଉଛି ପଢିବା ପାଇଁ, ମୁଁ ତାର ଅଭିଭାବକ। ଆପଣଙ୍କ କିଛି ଜାଣିବାକୁ ଥିଲେ ମତେ ପଚାରନ୍ତୁ।
1: ଆଚ୍ଛା ଆଚ୍ଛା, ଖୁବ ଭଲ କଥା। ଆସନ୍ତୁ ନା, ତାସ ଖେଳିବା ସମୟ କଟିଯିବ।
2: କ୍ଷମା କରିବେ, ମତେ ତାସ ଖେଳ ଜଣା ନାହିଁ।
1: ଠିକ ଅଛି ଠିକ ଅଛି।
0: ଆପଣ ପୂଜାକୁ ଯିବେ?
2: ଆଗ୍ରହ। ତେବେ ଆପଣ ଚାହିଁଲେ ମୁଁ ଦିଲ୍ଲୀ ପର୍ଯ୍ୟନ୍ତ ବି ଚାଲି ଯାଇପାରେ।
0: ନା ନା, ମୋ ପାଇଁ ଆପଣ ଅଯଥା କାହିଁକି କଷ୍ଟ କରିବେ? ଯୋଗକୁ ଆପଣ ଏଇ କମ୍ପାର୍ଟମେଣ୍ଟରେ ଉଠିଥିଲେ ବୋଲି, ତାହା ନହେଇଥିଲେ ମୋତେ ଏକା ଏକା ଏଇ ଅଭଦ୍ର ଲୋକଗୁଡ଼ାଙ୍କ ସାଙ୍ଗରେ ଯିବାକୁ ପଡ଼ିଥାନ୍ତା।
2: ଅବଶ୍ୟ। ତେବେ ଆପଣଙ୍କ ଭଳି ଅବିବାହିତା ଝିଅମାନଙ୍କର ଏକା ଏକା ଏତେ ଲଙ୍ଗ ଜର୍ଣ୍ଣି କରିବାଟା ମୋତେ ଭଲ ନୁହେଁ।
0: ମାନେ
2: ଆପଣଙ୍କ ନାଁଟା ନିଶ୍ଚୟ ଅରେ ଆରମ୍ଭ।
0: ଆପଣ କେମିତି ଜାଣିଲେ?
2: ଏଇ ଆପଣଙ୍କ ଆଙ୍ଗୁଠିରେ ମୁଦି ଉପରେ ଏ ଲେଖା ହେଇଛି ତ।
0: କିନ୍ତୁ
2: ମୋ ନାଁ ଅମ୍ବୁଜ, ଅମ୍ବୁଜ ସାହାନୀ। ମନେ ରଖନ୍ତୁ, ମୁଁ ଆପଣଙ୍କର ଅଭିଭାବକ। ଏଇ ଲୋକମାନଙ୍କ ସାମ୍ନାରେ ଆମକୁ କିଛି ବାଟ ଏଇଭଳି ଅଭିନୟ କରିବାକୁ ହବ।
0: ଠିକ ଅଛି।
2: ହଁ, ଆପଣଙ୍କ ନାଁଟା କହିଲେନି ଯେ?
0: ମୋ ନାଁ ଅଶ୍ରୁମୁଖୀ, ଅଶ୍ରୁମୁଖୀ ସିନ୍ହା।
2: ମୁଁ ଯଦିଓ ପଞ୍ଜାବର ଅଧିବାସୀ, ତେବେ ଓଡ଼ିଶାରେ ମୋ ବାପାଙ୍କର ବିଜନେସ୍ ଥିଲା, ଏଣୁ ଓଡ଼ିଶା ସହିତ ମୋର ସମ୍ପର୍କ ଖୁବ୍ ଘନିଷ୍ଠ। ହଉ, ଏଥର ଚୁପଚାପ ବସନ୍ତୁ, ସାବଧାନ। ଆମେ ଏଇ ମାତ୍ର ପରିଚିତ ହେଲୁ ବୋଲି ଏ ଲୋକଗୁଡ଼ାକ ଯେମିତି କିଛି ନ ଜାଣନ୍ତି। କଣ ହେଲା?
0: ନାଇଁ, କିଛି ନାଇଁ, ମୁଣ୍ଡଟା କାହିଁକି ବୁଲେଇ ଦେଲା।
2: ତମେ ଟିକେ ଶୋଇପଡ଼, ଉପର ବର୍ତ୍ତ ଖାଲି ଅଛି।
0: ଠିକ ଅଛି।
2: ଦେଖ, ସାବଧାନ, ଧୀରେ ଧୀରେ ଉପରକୁ ଉଠି ଯାଅ। ହଁ, ଠିକ ଅଛି, ଯାଅ। ହଁ। ଅଶୁ।

0: ନାଟକ ମେଘ ମେଦୁର, ମୂଳ ଉପନ୍ୟାସ ଡକ୍ଟର ଶ୍ରୀମତୀ ପ୍ରତିଭା ରାୟ, ବେତାର ନାଟ୍ୟ ରୂପାନ୍ତର ଓ ପରିଚାଳନା ହିମାଂଶୁ ଭୂଷଣ ସାବତ, ନାଟକ ମେଘ ମେଦୁର।
1: କେମିତି ଦେଖିଲେ ଡକ୍ଟର ପ୍ରସାଦ?
2: ଶାରୀରିକ କ୍ଷତ ପ୍ରାୟ ଶୁଖି ଆସିଲାଣି, ତେବେ ମୋର ଯାହା ମନେ ହେଉଛି ଅତ୍ୟଧିକ ମାନସିକ ଦୁଶ୍ଚିନ୍ତାରୁ ହୁଏତ ବେଳେବେଳେ ସେ ଏମିତି ନିଶ୍ଚୁପ ହୋଇ ପଡୁଛନ୍ତି। ତାଙ୍କର ଏ ସାମୟିକ ମୌନତା ଭାଙ୍ଗିବାକୁ ହେଲେ
1: କିଛି ଆଡଭାଇସ୍ କରନ୍ତୁ ଡକ୍ଟର।
2: ଆପଣ ତାଙ୍କ ସହିତ ଅନ୍ତରଙ୍ଗ ହେବାକୁ ଚେଷ୍ଟା କରନ୍ତୁ। ମୁଁ ଯୋଉ
1: ମୋ ବ୍ୟବସାୟରୁ ମୋତେ ଫୁରସତ ମିଳୁଛି କହୁଛି ଡକ୍ଟର।
2: ତେବେ ତାଙ୍କୁ କୌଣସି ମେଣ୍ଟାଲ ହସ୍ପିଟାଲରେ ଭର୍ତ୍ତି କରିଦିଅନ୍ତୁ, କେତେଦିନ ଆଉ ନିଜ ଘରେ ରଖି ଚିକିତ୍ସା କରିବେ?
1: ନା ଡକ୍ଟର, ଅଶ୍ରୁ ଯିଏ ହେଉ ନା କାହିଁକି, ମୁଁ ଉପରେ ପଡ଼ି ତାର ଅଭିଭାବକ ହେଇଛି ଯେତେବେଳେ, ଆଉ କିଛିଦିନ ଚେଷ୍ଟା କରି ଦେଖିବି, ଯଦି ସେ ଭଲ ହେଇଯାଏ ମୋର ଅର୍ଥ ଆଉ ଶ୍ରମ ସାର୍ଥକ ହେଇଛି ବୋଲି ଜାଣିବି।
2: ଅଲ୍ ରାଇଟ୍, ଔଷଧ ଲେଖିଦେଇଛି, ନିୟମିତ ଖାଇବାକୁ ଦିଅନ୍ତୁ, ତେଣିକି ଯାହା ତାଙ୍କ ଭାଗ୍ୟରେ ଥିବ। ଆସୁଛି, ନମସ୍କାର।
1: ନମସ୍କାର। ଅରୁ, ଅରୁଣିମା, ଆରେ ଆରେ କଣ ହଉଛି? ସେ ଚଉରା ଉପରେ ଚଢୁଛୁ କାହିଁକି? ଆୟା ଆୟା
3: ବାବୁ,
1: ତୋ ଆଖି କଣ ଦେଖାଯାଉନି? ଦେଖ ଦେଖ, ଅରୁ କାହା ଉପରେ ଚଢୁଛି ଦେଖ।
3: ଆରେ ରେ ଅରୁ, ଅରୁ ଓଲା ଓଲା କହୁଛି। ନାଇଁ ନାଇଁ, ଓଲାଉଛୁ ନା ଦେଖିବୁ?
4: ନାଇଁ ନାଇଁ ନାଇଁ,
3: ଅରୁ
5: ଅନୁ ଅନୁ ଅନୁରାଗ ଅନୁରାଗ ଅନୁରାଗ, କାନ୍ଦନା ପୁଅ, ମୋ ସୁନାଟା ପରା କାନ୍ଦନା। ନାଇଁ ନାଇଁ କାନ୍ଦନା, ତୁ ନିଅ, ତୁ ନିଏ ଯା, ମୋ ରାଜା, ମୋ ଗେଲା, ଦେଖ ମୁଁ ଗୀତ ଗାଉଛି, ତୁ ଶୋଇପଡ଼।

0: ଦେଉଛୁ ସାର୍, ଆଉ ଟିକେ ବଡ଼ ହେଇଗଲେ ତାକୁ ବାହାରେ ହଷ୍ଟେଲରେ ଆମକୁ ରଖିବାକୁ ପଡିବ।
1: ଦେଖୁଛି ମୁଁ ନୁହେଁ, ତମେ ସତକୁ ସତ ଅନୁର ବିମାତା ପାଲଟି ଯାଇଛ। ଆହା, ବିଚାରୀ ଚନ୍ଦ୍ରବାପା ଅକାଳରେ ଚାଲିଗଲେ, ମୁଁ କଣ ତାଙ୍କ ଅଭାବ ପୂର୍ଣ୍ଣ କରିପାରିବି। ତମେ ତାଙ୍କୁ ଖୁବ ଭଲ ପାଉଥିଲ ନା?
0: ଦେଖିଲ ତ ମୋ ଗଭୀର ପ୍ରେମର କି ସୁନ୍ଦର ପ୍ରତିଦାନ ମତେ ସେ ଦେଇଗଲା।
1: ଏଥିରେ ତାଙ୍କର ବା ଦୋଷ କଣ?
0: ଦୋଷ ନାହିଁ, କି ଦରକାର ଥିଲା ନଈକି ଗାଧୋଇ ଯିବାର?
1: ସେ ଗୋଟେ ଦୁର୍ଯୋଗ, ସେ କଣ ଜାଣିଥିଲେ ଅକସ୍ମାତ ଏମିତି?
0: ଛାଡ଼, ତା କଥା କହି ମତେ ଆଉ ବିବ୍ରତ କରିଦିଅନି। ଏବେ ବି ମୋର ମନେ ହୁଏ ତାର ଜ୍ୱଳନ୍ତ ଆଖି ଦିଟା ସତେ ଯେମିତି ମୋ ପଛେ ପଛେ ଘୁରି ବୁଲୁଛି, ମୋତେ ତାର ଅତୃପ୍ତ ଆତ୍ମାର ଶିକାର କରିବାକୁ।
1: ସେମିତି କଣ ଭାବୁଛ? ଅସମୟରେ ଚାଲିଗଲେ ବି ସେ କଣ କେବେ ନିଜ ସ୍ୱାମୀ ବା ସନ୍ତାନର ଅମଙ୍ଗଳ ଚାହିଁବେ?
0: ତମେ ଚନ୍ଦ୍ରକୁ ଜାଣିନୁ ସାର, ଭାରି ଅଭିମାନୀ ସେ। ତାର ମୃତ୍ୟୁ ପରେ ମୁଁ ଯେ ସୁଖୀ ହେଇଛି ଏକଥା ପରପାରରେ ଥାଇବି ସେ କେବେ ସହ୍ୟ କରିପାରିବନି।
1: ହଉ ହଉ, ତମେ ଚୁପଚାପ ଶୋଇପଡ଼, ତାଙ୍କ ଆତ୍ମାକୁ ତମେ ଏତେ ଭର୍ସନା ଦିଅନି।

0: କି ଦରକାର ଥିଲା ନଈକି ଗାଧେଇଯିବାର?
1: ସେ ଗୋଟେ ଦୁର୍ଯୋଗ, ସେ କଣ ଜାଣିଥିଲେ ଅକସ୍ମାତ ଏମିତି?
0: ଛାଡ଼, ତା କଥା କହି ମତେ ଆଉ ବିବ୍ରତ କରିଦିଅନି। ଏବେ ବି ମୋର ମନେ ହୁଏ ତାର ଜ୍ୱଳନ୍ତ ଆଖି ଦୁଇଟା ସତେ ଯେମିତି ମୋ ପଛେ ପଛେ ଘୁରି ବୁଲୁଛି, ମୋତେ ତାର ଅତୃପ୍ତ ଆତ୍ମାର ଶିକାର କରିବାକୁ।
1: ଛି, ସେମିତି କଣ ଭାବୁଛ? ଅସମୟରେ ଚାଲିଗଲେ ବି ସେ କଣ କେବେ ନିଜ ସ୍ୱାମୀ ବା ସନ୍ତାନର ଅମଙ୍ଗଳ ଚାହିଁବେ?
0: ତମେ ଚନ୍ଦ୍ରକୁ ଜାଣି ନଉ ସାର, ଭାରି ଅଭିମାନୀ ସେ। ତାର ମୃତ୍ୟୁ ପରେ ମୁଁ ଯେ ସୁଖେଇଛି ଏକଥା ପରପାରରେ ଥାଇବି ସେ କେବେ ସହ୍ୟ କରିପାରିବନି।
1: ହଉ ହଉ, ତମେ ଚୁପଚାପ ଶୋଇପଡ଼, ତାଙ୍କ ଆତ୍ମାକୁ ତମେ ଏତେ ଭର୍ଛନା ଦିଅନି।
0: ମୁଁ ସତ କହୁଛୁ ସାର, ତମ ପରି ସ୍ତ୍ରୀଟିଏ ପାଇ ମୁଁ ଅତୀତର ସବୁ ଦୁଃଖକୁ ଭୁଲି ଯାଉଛି। ତମକୁ ବାଦ ଦେଲେ ମୁଁ ନିଶ୍ୱ ଅସହାୟ ହୋଇପଡ଼ିବି। ମୋତେ କଥା ଦିଅ ସାର, ଚନ୍ଦ୍ରାପରେ ତମେ ଅସମୟରେ ମୋତେ ଛାଡ଼ି ଚାଲିଯିବନି। ସତ କହୁଛି, ତମ ଛଡ଼ା ମୁଁ ବଞ୍ଚିପାରିବି।
1: ତମେ ପିଲାଙ୍କ ପରି କଥା କହୁଛ, ଏ ଦୁନିଆରେ କେହି କାହା ପାଇଁ ଅପରିହାର୍ଯ୍ୟ ନୁହେଁ। ସେଦିନ ଚନ୍ଦ୍ରାପା ଥିଲେ, ଆଜି ମୁଁ ଅଛି, କାଲିକି ଯଦି ହଠାତ୍ ମୁଁ ମରିଯାଏ ପୁଣି ଆଉ କିଏ ଆସି ମୋ ସ୍ଥାନ ପୂରଣ କରିବ? ତମେ ଚନ୍ଦ୍ରାପାଙ୍କୁ ହରେଇ ଯେମିତି ବଞ୍ଚିପାରିଲ, ମତେ ହରେଇ ମଧ୍ୟ ଠିକ୍ ବଞ୍ଚିପାରିବ। ମୃତ୍ୟୁ ଉପରେ ମଣିଷର ନିୟନ୍ତ୍ରଣ ନାହିଁ ଯେତେବେଳେ, ମିଛ ପ୍ରତିଶ୍ରୁତିର କୌଣସି ମୂଲ୍ୟ ନାହିଁ, ବୁଝିଲ? ତମେ ଶୋଇପଡ଼, ମୁଁ ଦେଖେ ଅନୁକାଳ ସ୍ୱପ୍ନରେ ହାଉଳି ଖାଇ ଉଠି ପଡ଼ିବ।
0: ଛିଡ଼ା ହେଇଛି ଚନ୍ଦ୍ର, ନା ନା ତୁମେ ଫେରି ଯାଅ, ମତେ ଟିକେ ବଞ୍ଚିବାକୁ ଦିଅ। ମୁଁ କିଛି ଦୋଷ କରିନି, ତମକୁ କେବେ ଅବହେଳା କରିନି, ତଥାପି ତମେ ଅଭିମାନ କରି ଚାଲିଗଲ। ନା ଯାଅ, ଚାଲି ଯାଅ, ତମେ ଚାଲି ଯାଅ।
1: କଣ ହେଲା? କଣ ହେଲା? ଆରେ ଶୁଣୁଛ, କଣ ହେଲା? ଏମିତି ଚିତ୍କାର କଲ କାହିଁକି? କଣ ସ୍ୱପ୍ନ ଦେଖିଲ?
0: ନା ନା, ସ୍ୱପ୍ନ ନୁହେଁ। ମୁଁ ଝରକା ବାଟେ ଆକାଶର ଜହ୍ନକୁ ଯାଇଥିଲି, ହଠାତ୍ ଚନ୍ଦ୍ରାର ପ୍ରେତାତ୍ମାକୁ ଦେଖିଲି, ଏଇ ଝରକା ସେପଟେ ରେଲିଂ ଧରି ସେ ଠିଆ ହେଇଥିଲା। ମତେ ବିଶ୍ୱାସ କରୁ ସାର।
1: କାଇଁ କହୁଛୁ, କେହି ତ ନାହାନ୍ତି, ତମେ ନିଶ୍ଚୟ ସ୍ୱପ୍ନ ଦେଖିଛ।
0: ସ୍ୱପ୍ନ କେ ଜାଣି ହେଇଥିବ।
1: ହଉ ହଉ, ତମେ ଶୁଅ, ମୁଁ ଝରକାଟା ବନ୍ଦ କରିଦେଉଛି।
2: ରିକ୍ସା ରିକ୍ସା, ଷ୍ଟେସନ ଚାଲ।

0: ହଠାତ୍ ତାଙ୍କର କଣ ହେଲା?
1: ହଠାତ୍ ନୁହେଁ, ବେଳେବେଳେ ତାର ସେ ରୋଗଟା ବାହାରେ। ତେବେ ଅରୁଣିମା ଜନ୍ମ ହେବା ପରଠାରୁ ପ୍ରାୟ ଫ୍ରିକ୍ୱେଣ୍ଟଲି ବାହାରୁଛି।
0: ରୋଗଟା କଣ କହିଲେ? ଶୀଘ୍ର ଭଲ ହେଇଯିବେ ତ?
1: ମାନସିକ ମାନେ ପାଗଳାମି, ଭଲ ହେବାର ଆଶା ଖୁବ୍ କମ। ବାରମ୍ବାର ଇଲେକ୍ଟ୍ରିକ୍ ସକ୍ ନେଲେ କିଛିଦିନ ପାଇଁ ସ୍ୱାଭାବିକ ହୋଇ ଉଠେ, ପୁଣି ଯୋଉ କଥାକୁ ସେଇ କଥା। ଏ ରୋଗଟା ତାର ବଂଶଗତ, ତା ମା ମଧ୍ୟ ଏ ରୋଗର ଶିକାର ହୋଇଥିଲେ।
0: ତେବେ ଅରୁଣିମାକୁ ଆଉ କେତେ ଦିନ ବାହାରେ ରଖିବେ? ଯେତେ ହେଲେ ବି ପର ଘରେ
1: ଉପାୟ ନାହିଁ, ତା ସ୍କୁଲ ଯିବା ବୟସ ହେବା ପର୍ଯ୍ୟନ୍ତ ବାହାରେ ରହିବାକୁ ହିଁ ପଡ଼ିବ। ସେତେବେଳେ ବରଂ ହଷ୍ଟେଲର କଥା ଚିନ୍ତା କରିବି, ତା ନହେଲେ ତାକୁ ସବୁବେଳେ ଜଗି ରହିବା ତ ସମ୍ଭବ ନୁହେଁ। ଛାଡ଼ନ୍ତୁ, ସମସ୍ୟା ନଥିଲେ ଜୀବନର ସ୍ୱାଦୁ ହୁଏତ ଉପଲବ୍ଧି କରିହୁଏନି। ରେଖା, ରେଖା
2: ବାବୁ,
1: ଦିଗ କଫି ଆଣିଲୁ?
2: ନଉଛି।
0: ଅରୁଣିମା ନିଶ୍ଚୟ ସେମାନଙ୍କୁ ଭାରି ହଇରାଣ କରୁଥିବ, ମୁହଁରେ କିଛି ନ କହିଲେ ବି ମନେ ମନେ ସେମାନେ ବିରକ୍ତ ହେଉଥିବେ। ନା ନା, ଆପଣ ବରଂ ଘରକୁ ନେଇ ଆସନ୍ତୁ।
1: ଆଣିବାକୁ ତ ହବ, ତାକୁ ଦେଖିବା ପାଇଁ ଆପଣ ଏତେ ବାଟରୁ ଆସିଛନ୍ତି ଯେତେବେଳେ।
2: ଆରେ ଅଶ୍ରୁ ଦିଦି, ଯେ ତମେ ଫେରି ଆସିଲ, ଖୁବ୍ ଭଲ କଲ, ଘରଟା ଟିକେ ଘର ଭଳି ଲାଗିବ। ମା ଡାକ୍ତରଖାନା ଯିବା ପରେ ବାବୁ ତ ସବୁବେଳେ ବାହାରେ ବାହାରେ, ଅରୁଣିମାକୁ ବାହାରେ ଛାଡି ଦେଇଛନ୍ତି, ମଣିଷ ମୁହଁଟିଏ ବି ଦେଖିବାକୁ ମିଳୁନି ଏ ଘରେ।
1: ଫେରି ଆସିଲେ ମାନେ? ତୁ କଣ ଭାବୁଛୁ ତତେ ଏକୁଟିଆ ଲାଗୁଛି ବୋଲି ସେ ତାଙ୍କର ପାଠପଢା ଛାଡି ଏଠି ଖାଲି ପଢି ରହିବେ? ଖାଲି ଅରୁଣିମାକୁ ଦେଖି ସେ ଚାଲିଯିବେ।
2: କାହିଁକି ଏଠି କିଛି ଦିନ ରହିଲେ କ୍ଷତି କଣ ଯେ? ଏଇଟା କଣ ତାଙ୍କ ଶତ୍ରୁର ଘର? ତମେ ବାବୁ ଯୋଉ ଅବସ୍ଥାରେ ଦିଦିକୁ ଘରକୁ ଆଣି ତାଙ୍କର ଚିକିତ୍ସା କଲ, ବିପଦରୁ ତାଙ୍କର ସାହାପକ୍ଷ ହେଲ, ତମ ଉପକାର ସେ କାଳ କାଳକୁ ମନେ ରଖିବେ। ଆଜିକ ସେମିତି ତମର ଅସୁବିଧା ବେଳେ ଠାକୁର ପଠେଇ ଦେଲା ପରେ ସେ ନେଉଟି ଆଇଛନ୍ତି, ସେ ତମକୁ ସାହାପକ୍ଷ ହେବେ। ଏଇଆ ତ ମଣିଷ ପଣିଆ, ବନ୍ଧୁ ଅତି ଆଉ କେମିତି। ମା ଟିକେ ଭଲ ହେବା ଯାକେ ଦିଦି ଏଠି ରହିଲେ କ୍ଷତି କଣ ଯେ? ଅରୁଟି ବି ତାଙ୍କୁ ଆଦିରି ନବ। ମୋ ମୁହଁକୁ ଯା ସେ ମୁହଁ ଉପରେ କହିଦିଏ, ହଁ ତହିଁକି କିଏ ମତେ ଭଲ ପାଇଲେ ପା, ନହେଲେ ନାଇଁ।
0: ସତରେ ରେଖାଟି ଭାରି ସରଳ, ମୂର୍ଖ ହେଲେ ବି ବୁଦ୍ଧି ଖୁବ୍ ପ୍ରଖର। କେତେ ସତ କଥା ଗୁଡା ସେ କେମିତି ଅନର୍ଗଳ କହିଗଲା ଦେଖିଲେ ତ?
1: ଆପଣ ତା କଥାରେ ମୋଟେ ଗୁରୁତ୍ୱ ଦେବେନି ଅଶ୍ରୁ ଦେବୀ, ଆଗ ଚଲା ହେଇ ମୁହେଁ ମୁହେଁ କହିବା ତାର ଅଭ୍ୟାସ। ଛାଡ଼ନ୍ତୁ, ମୁଁ ଯାଏ ଆଗ ଅରୁଣକୁ ନେଇ ଆସେ, ଆପଣ ବିଶ୍ରାମ କରନ୍ତୁ।
2: ଏ ଦିଦିଟା ବି କେମିତି କେଜାଣି, କେଉଁ ତମ ବିପଦ ବେଳେ ଯେ ତମକୁ ଘରକୁ ଆଣି ମୁଠା ମୁଠା ଟଙ୍କା ଖର୍ଚ୍ଚ କରିଦେଲେ, ପଇସା କିଏ ବି ଫେରି ପାଇବା କଥା ତୁଣ୍ଡରେ ଧରିଲେନି, ଆଜି ତାଙ୍କ ଘରର ଏ ଅବସ୍ଥା, ତମେ ମୁହଁ ଖୋଲି ସଂଖଳିବା କଥା କୁହନ୍ତୁନି, ତମ କଥା ମତେ କହିବାକୁ ହେଲା?
3: ଆରେ ଅଶ୍ରୁ ଦିଦି, ଏଇ ତ ଦିଦି, ଆଉ ତମେ ସେତେବେଳୁ ଏକୁଟିଆଟା ବସିଛ, ଆସ ଭିତରକୁ ଆସ, ଲୁଗାପଟା ବଦଳି ମୁହଁ ହାତ ଧୁଅ, ମୁଁ ଜଳଖିଆ କରୁଛି।
0: ନାଇଁ ରେଖା, ଥାଉ, ମୁଁ ଲୁଗାପଟା କିଛି ଆଣିନି।
3: କଣ ହେଲା ସେଉଠୁ? ମାଙ୍କ ଶାଢୀରୁ ଖଣ୍ଡେ ପିନ୍ଧି ନବ? ତମେ ଆମ ବାବୁଙ୍କୁ ଜାଣିନ, ଯେତେ ଅସୁବିଧାରେ ପଡିଲେ ବି ସେ କେବେ ତମଠୁ ସାହାଯ୍ୟ ଚାହିଁବେନି।
0: ସତରେ ଅମ୍ବୁଜ ବାବୁ ଖୁବ୍ ଉପକାରୀ, ହେଲେ ଏତେ ଛୋଟ ପିଲା ଅରୁ ତାକୁ ପର ଘରେ ଛାଡିଦେଇ କେମିତି ସେ ରହିପାରୁଛନ୍ତି?
3: ହେଇଟି ଦିଦି, ଏ ଦୁନିଆରେ କାହା କାମ କାହା ପାଇଁ ଅଟିକି ଯାଏନି ମ। ତମେ ଭାବୁଛ ଅରୁ ତାଙ୍କ ସାଙ୍ଗ ଘରେ ଅଛି ବୋଲି ଅସୁବିଧାରେ ଚଳୁଥିବ, ଦେଖିବ ଯା, ସେ ଠିକ ତା ବାଟରେ ଚାଲିଛି। ମାଙ୍କ ବିନା ବାବୁଙ୍କ ସଂସାର ବି ଗଢି ଚାଲିଛି ଠିକ ସକାଳ ଆଉ ସଞ୍ଜ ହେଲା ଭଳି।
0: ତଥାପି ତାଙ୍କ ଧୈର୍ଯ୍ୟକୁ ପ୍ରଶଂସା କରିବା କଥା, ସ୍ତ୍ରୀ ପାଗଳିଣୀ, ଛୋଟ ଝିଅ ପର ଘରେ ବଢୁଛି, ଅଥଚ ନିର୍ବିକାର ଭାବରେ ସେ ନିଜ କର୍ତ୍ତବ୍ୟ କରି ଚାଲିଛନ୍ତି।
3: ସବୁ ପୁରୁଷ ପୁଅ ସେମିତି ମୋ ଦିଦି, ଭାବୁଛ ମାଙ୍କର କିଛି ଗୋଟେ ହେଇଗଲେ ବାବୁ ଏକୁଟିଆ ରହିବେ, ତମେ ଦେଖିବ ସିଏ ବି ଆଉ ଜଣକୁ ବାହା ହେଇ ନୂଆ ସଂସାର କରିବେ। ନାଇଁ ମୁଁ କଣ ମିଛ କହିବି?
0: ନା ନା, ମିଛ କାହିଁକି ହବ, କିଏ ଜାଣେ କାହା ମନ ଭିତରେ କଣ ଅଛି।
3: ମଣିଷ ମନରେ ପର ଲାଗିଛି ମୋ ଦିଦି, ସେ କଣ ଗୋଟାଏ ଜାଗାରେ ସ୍ଥାୟୀ ହେଇ ରୁହେ? ଏଇ ଦେଖୁନ, ତମେ ଏଠି ଯେ 6 ମାସ କାଳ ରହିଗଲ, ତମ ଘର ଲୋକେ କେହି ତମକୁ ଲୋଡ଼ିଲେ, ତମ ବିନା କାହା କାମ ଅଚଳ ହେଇଗଲା, ପୁଣି ଦିନ କେଇଟା ପରେ ତମେ ଘର ଛାଡି ଆସିଛ, ଦେଖ ଏଥର ତମ ଘର ଲୋକେ ତମକୁ ଡାକି ନେବା ପାଇଁ ଧାଇଁ ଆସୁଛନ୍ତି କି ନାଇଁ।
0: ହଁ ରେଖା, ତମେ ଠିକ କହୁଛ, ଆମେ ଯାହାକୁ ନିଜର ବୋଲି ଦାବି କରୁ, ବେଳେବେଳେ ଆମେ ତା ପାଖରେ ଅଦରକାରୀ ହେଇଯାଉ, କଥାଟା ଏକାବାରେ ସତ।
3: ଏଇ ତ ଅରୁ ଆସିଲାଣି,
0: କେତେ ଝଡି ଯାଇଛି ବିଚାରି।
3: ହଁ ମୋ ଦିଦି, ରୋଷଣୀ ଆଲୁଅ ଯେତେ ଝଟିକି ଉଠିଲେ ବି ତୋଫା ଜହ୍ନ ଆଲୁକୁ ସିଏ କଣ ସରି ହବ, ସେମିତି ଯେତେ

0: ଆଦର ଯତ୍ନ କଲେ ବି ପର ପିଲାକୁ କେହି ନିଜ ମାଆର ସ୍ନେହ ଦେଇପାରିବ? ମାଆକୁ ଝୁରି ଝୁରି ଶୁଖି ଯାଉଛି।
1: ସୁନାଟା ପରା ତୋ ମା ଡାକ୍ତରଖାନାରେ ଅଛି, ଆମେ ତାକୁ ଦେଖିବାକୁ ଯିବା। ମୁଁ ପରା ତୋ ମାଉସୀ।
2: ମାଉସୀ?
1: ହଁ ହଁ, ଏକା ତୋରି ମାଉସୀ। ଆ ମୋ କୋଳକୁ ଆ, ସୁନା ଝିଅମାନେ ମୋଟେ କାନ୍ଦନ୍ତିନି। ଆ ପିଲାଟା ତା ମାଆକୁ ଝୁରି ହଉଛି।
3: ସେଠି ସେମାନଙ୍କୁ ବି ଭାରି ହଇରାଣ କରୁଛି, ସବୁବେଳେ କାନ୍ଦୁଛି, ମା ମା ବୋଲି ହୁରି କରୁଛି। ହରୁ ମୋର କିନ୍ତୁ କାନ୍ଦୁରା ନଥିଲା। ପରିସ୍ଥିତି ମଣିଷର ସ୍ୱଭାବ ବି ବଦଳେଇ ଦିଏ, ଆଉ ହରୁ ତ ସହଜେ ପିଲା,
1: ତାକୁ ବେଶୀ ଦିନ ବାହାରେ ରଖିବା ଭଲ ନୁହେଁ।
0: ହଁ ହଁ, ତା ନୁହେଁ ତ କଣ, ମା ଯିଏ ମାଉସୀ ସିଏ, ମା ବଦଳରେ ମାଉସୀ କାଦିରେ ନବ, ଦିଦିଙ୍କୁ ପାଇଲେ ସେ ମାକୁ ଖୋଜିବନି।
3: କିନ୍ତୁ ଅଶ୍ରୁଦେବୀ ତ
0: ଜାଣେ ଜାଣେ ବାବୁ, ସିଏ ବି ପର ମଣିଷ, ହେଲେ ଅରୁ ତାଙ୍କୁ ଠିକ ଆଦରି ନବ। ଦେଖୁନା ତାଙ୍କ କୋଳରେ କେମିତି ତୁ ନେଇ ଶୋଇ ପଡ଼ିଲାଣି।
1: ସେମିତି କାହିଁ ଭାବୁଛ ରେଖା, ପର ମଣିଷ କଣ ନିଜ ଲୋକ ହେଇପାରିବନି? ପର ପିଲାକୁ କଣ ସ୍ନେହ ଆଦର ଦେଇପାରିବନି?
0: ହଁ ପାରିବ, ହେଲେ କେଇଦିନ। ତମେ ଦିଦି ମା ହେଇନ, ମା ହେଲେ ଜାଣିବ ନିଜ ପିଲାର ମୁହଁ ସଂସାରର ଯାବତୀୟ ଚିଜଠୁ ବି ସୁନ୍ଦର। ନିଜ ପିଲା ପାଇଁ ଯେଉଁ ଦୁଃଖ କଷ୍ଟ ସହି ହୁଏ, ପର ପିଲା ପାଇଁ ତା କରି ହୁଏନି।
1: ନିଶ୍ଚୟ କରିହୁଏ ରେଖା, ନିଶ୍ଚୟ କରିହୁଏ। ପର ପିଲା ଭିତରେ ନିଜର ହଜିଲା ଧନକୁ ଖୋଜି ଖୋଜି ତାକୁ ପାଇଯିବାର ମିଛ ଆଶା ଭରି ଭିତରେ ନିଜକୁ ହଜେଇ ଦେଇହୁଏ। ତୁମେ ତମେ ସେସବୁ ବୁଝିପାରିବନି ରେଖା।
3: ଆପଣ ଆସନ୍ତୁ ଅଶ୍ରୁଦେବୀ, ରେଖାକୁ ଆପଣ କଥାରେ ପାରିବେନି, ଆସନ୍ତୁ ମୁଁ ଆପଣଙ୍କୁ ହସ୍ପିଟାଲ ନେଇଯିବି। ରେଖା ଅରୁ ଶୋଇଛି, ତା ଉପରେ ନଜର ରଖୁଥିବୁ।

0: ଅରୁନ୍ଧତୀ ଅରୁନ୍ଧତୀ, ଦେଖ ତ କିଏ ଆସିଛନ୍ତି।
1: ଅନୁ, ତୁ ତୁ ଆସିଛୁ, ତୁ ତେବେ ମରିନୁ, ସେମାନେ ତତେ ସେମାନେ ତତେ ମାରିଦେଇ ନାହାନ୍ତି।
0: ଅନୁ ଅନୁ କିଏ? ହେ ତ ଅଶ୍ରୁଦେବୀ, 6 ମାସ ଧରି ଆମ ଘରେ ରହି ଚିକିତ୍ସିତ ହଉଥିଲେ।
1: ଭାରି କହିଲା ବାଲା, ତମେ ତାକୁ ପୁଣି ସେ ଜମ ମୁହଁକୁ ଠେଲି ଦେବାକୁ ଚାହୁଁଛ ନୁହେଁ? ହେଲେ ସେ କଥା ହେଇପାରିବନି, ଅନୁ ଏଇଠି ରହିବ ମୋରି ପାଖରେ, ତୁମେ କେହି ତାକୁ ମୋଠୁ ଛଡେ ନେଇ ପାରିବନି। ସତ କହୁଛି ଲୋ ଅନୁ, ମୁଁ ସତ କହୁଛି, ତୋ ମରିବା ଖବର ପାଇବା ପରଠୁ ନା ମୋର ଏମିତି ଅବସ୍ଥା ହେଇଛି। ତୁ ଯଦି ପୁଣି ଫେରି ଯାଉ ଅନୁ, ମୁଁ ସତକୁ ସତ ପାଗଳି ହେଇଯିବି।
2: କଣ ହେଲା, କଣ ହେଲା, ଏତେ ଗୋଳମାଳ କାହିଁକି?
1: ଦେଖନ୍ତୁ ନା ଡାକ୍ତର ବାବୁ, ଇଏ କହୁଛନ୍ତି ଇଏ କୁଆଡେ ଅନୁ ନୁହଁ, ଆପଣ କହିଲେ ମୁଁ ପୁଣି ଅନୁକୁ ଚିହ୍ନି ପାରିବିନି। ପିଲାଦିନେ ସାଙ୍ଗ ହେଇ କେତେ ଖେଳିଛୁ, ଏଇଠି ପାଠ ପଢିଛୁ, ବିଚାରି ଯୌତୁକ ନେଇନଥିଲା, ସେଥିପାଇଁ ତା ସ୍ୱାମୀ ଶ୍ୱଶୁର ହରିକା ତାକୁ ମାରି ପକେଇଲେ। ସେଇ ଖବର ପାଇବା ଦିନଠୁ ମୋ ମନ ମରିଯାଇଥିଲା। ହେଲେ ହେଲେ ଝିଅନ୍ତା ଅନୁ ଆଜି ମୋ ପାଖକୁ ଫେରି ଆସିଛି, ମୁଁ କଣ ତାକୁ ଛାଡି ବଞ୍ଚି ରହିପାରିବି?
2: ନା ନା ନା ନା, କିଏ କହିଲା ଅନୁ ଫେରିଯିବେ? ସେ ତ ଆପଣଙ୍କ ପାଖକୁ ଆସିଛନ୍ତି, ଏଣିକି ବରାବର ଆପଣଙ୍କ ପାଖେ ପାଖେ ରହିବେ। ଆପଣ ଚୁପ୍ ହେଇ ଯାଆନ୍ତୁ। ୱେଲ ଅମ୍ବୁଜ ବାବୁ,
3: ୟେସ୍ ଡକ୍ଟର,
2: ମିସେସ୍ ସାହାନୀ ଭଲ ଥିବା ପର୍ଯ୍ୟନ୍ତ ଅନୁଦେବୀଙ୍କୁ ଏଠି ରହିବାକୁ ପଡିବ।
1: ନାଇଁ ନାଇଁ ନାଇଁ, ମୁଁ ତ ଭଲ ହେଇଗଲିଣି, ମୁଁ ଆଜି ଅନୁ ସାଙ୍ଗେ ଆମ ଘରକୁ ଫେରିଯିବି। ଅନୁକୁ ଦେଖି ଅନୁକୁ ଦେଖି ନା ଡାକ୍ତର ବାବୁ, ମୋ ମା କଥା ମନେ ପଡିଯାଉଛି, ସେଇ ଯୌତୁକ ପାଇଁ, ସେଇ ଯୌତୁକ ପାଇଁ ମା ମୋର ଦେହରେ କିରାସିନି ଢାଳି ନିଆଁ ଲଗେଇଦେଲା। କି ବିଭତ୍ସ ସେ ଦୃଶ୍ୟ, ମୋ ମୁଣ୍ଡ ଖରି ହେଇଯାଉଛି, ମୋ ମୁଣ୍ଡ ଖରି ହେଇଯାଉଛି।
2: ଏକ୍ସକ୍ୟୁଜ୍ ମିଷ୍ଟର ସାହାନୀ, ମୋର ଯାହା ମନେ ହେଉଛି ଅନୁବୋଧେ ମିସେସ୍ ସାହାନୀ ଘନିଷ୍ଠ ବାନ୍ଧବୀ ଥିଲେ, ତାଙ୍କ ମୃତ୍ୟୁରେ ସେ ଭୀଷଣ ଆଘାତ ପାଇଛନ୍ତି।

0: ଆଚ୍ଛା, ଅନୁଙ୍କ ମୃତ୍ୟୁ ସମ୍ବାଦ ପାଇବା ପରେ ପରେ ମିସେସ୍ ସାହାନୀଙ୍କ ଆଟାକ୍ ହୋଇଥିଲା ନା?
1: ୟେସ୍ ଡକ୍ଟର, ଠିକ୍ ସେଇ ମୃତ୍ୟୁ ସମ୍ବାଦ ମିଳିବା ପରଠୁ ତ ତାର ଏଇ ଅବସ୍ଥା ହେଇଛି।
0: ବର୍ତ୍ତମାନ ଅସୁଦେବୀ ମିସେସ୍ ସାହାନୀଙ୍କ ଆରୋଗ୍ୟର ଏକମାତ୍ର ମାଧ୍ୟମ। ଆଚ୍ଛା ଅସୁଦେବୀ, ଆପଣଙ୍କ ପ୍ରକୃତ ତାଙ୍କ ସାନ ଭଉଣୀ? ତା ନହେଲେ ଆପଣଙ୍କୁ ଦେଖି ସେ ନିଜ ଭଉଣୀ ବୋଲି ଭାବନ୍ତେ କାହିଁକି?
2: ନିଜ ଭଉଣୀ ନହେଲେ ବି ମୁଁ ତାଙ୍କର ଆତ୍ମୀୟା। ତା ଛଡ଼ା ଅନୁର ଚେହେରା ସହିତ ମୋର ଅନେକଟା ସାମଞ୍ଜସ୍ୟ ରହିଛି, ସେଇଥିପାଇଁ ଅରୁନ୍ଧତୀ ଦିଦି ମୋତେ ଅନୁ ବୋଲି ଧରି ନେଇଛନ୍ତି।
0: ହୁଏତ ଦୀର୍ଘ ଅନେକ ବର୍ଷ ପରେ ଆପଣଙ୍କ ସହିତ ତାଙ୍କର ସାକ୍ଷାତ ହୋଇଛି, ସେଇଥିପାଇଁ ସେ ଏତେ ଉଦ୍ବିଗ୍ନ ହୋଇଉଠୁଛନ୍ତି।
2: ହଁ ଡାକ୍ତର ବାବୁ, ଅନେକ ବର୍ଷ ପରେ, ଦୀର୍ଘ 10 ବର୍ଷ ପରେ।
0: କଣ ମିଷ୍ଟର ସାହାନୀ, ଆପଣ କିଛି କହୁନାହାନ୍ତି ଯେ?
1: ମୋର କିଛି କହିବାର ନାହିଁ ଡକ୍ଟର, ମୋ ଭୂମିକା ଏଠି ଖୁବ୍ ଗୌଣ।
0: ଅଶ୍ରୁଦେବୀ, ଆପଣଙ୍କ ସାହାଯ୍ୟ ଆଉ ସହଯୋଗ ମିସେସ୍ ସାହାନୀଙ୍କ ଟ୍ରିଟମେଣ୍ଟ ପାଇଁ ଖୁବ୍ ଜରୁରୀ। ଯଦି କିଛି ନ ଭାବନ୍ତି ଗୋଟେ ପ୍ରସ୍ତାବ ଦେବି।
2: କୁହନ୍ତୁ।
0: ଆପଣଙ୍କୁ ବେଶ କିଛି ଦିନ ତାଙ୍କ ପାଖେପାଖେ ଅନୁର ପରିଚୟ ଦେଇ ରହିବାକୁ ପଡ଼ିବ। ଧରନ୍ତୁ ଅନୁ ଭୂମିକାରେ ଆପଣ ଅଭିନୟ କରୁଛନ୍ତି, ଧୀରେ ଧୀରେ ସେ ଆପଣଙ୍କ ଆଗରେ ନିଜର ସମସ୍ତ ଅତୀତ ଖୋଲିଦେବେ। ତାଙ୍କ ଚିକିତ୍ସା ପାଇଁ ତାଙ୍କ ବିଗତ ଜୀବନର ଇତିବୃତ୍ତି ଜାଣିବା ଆମ ନିତାନ୍ତ ଆବଶ୍ୟକ।
2: ମୋର ଆପତ୍ତି ନାହିଁ,
1: କିନ୍ତୁ ତା କେମିତି ହେବ ଡକ୍ଟର ପ୍ରସାଦ? ତାଙ୍କ ପାଠପଢ଼ା ଛାଡ଼ି ସେ ଏଠି ପଢ଼ିବା କ'ଣ ସମ୍ଭବ?
0: ଚାହିଁଲେ ସେ ଏଠି ମଧ୍ୟ ପଢ଼ିପାରିବେ। ଟ୍ରାନ୍ସଫର ସାର୍ଟିଫିକେଟ୍ ଆଣିବାରେ ତାଙ୍କର କିଛି ଅସୁବିଧା ହେବନି ନା? କ'ଣ କହୁଛନ୍ତି ଅଶ୍ରୁଦେବୀ?
2: ହଁ, ସେଇଆ କରିବି।
0: ଆପଣଙ୍କ ସାହାଯ୍ୟ ପାଇଁ ଅନେକ ଧନ୍ୟବାଦ। ଯାହା ହଉ, ଏଣିକି ମିସେସ୍ ସାହାନୀଙ୍କ ଚିକିତ୍ସାରେ କୌଣସି ଅସୁବିଧା ହେବନି।

0: ଆମେ ଦୁହେଁ ଏକା କ୍ଲାସରେ ପଢୁ।
1: ନା ନା ହଁ କଣ କଣ କହିସ ତତେ
0: କହେ। ଭଉଣୀ ପାଇଁ ଭଉଣୀ କଣ ଏତେ କଷ୍ଟ ସହିପାରେ, ଏତେ ତ୍ୟାଗ କରିପାରେ?
2: ଆହା ବିଚାରା ପିଲା ମନରେ କେତେ ବଡ଼ ଭାବନା ସତେ। ଦିଦି ମ, ତମର ଯଦି ଅନୁରାଗ ଭଳି ପୁଅଟିଏ ଥାନ୍ତା, ତମେ କଣ ଆମ ଅରୁକୁ ଏତେ ସ୍ନେହ କରିପାରନ୍ତ?
1: ତମେ ବୁଝିବନି ରେଖା, ମୁଁ କେବଳ ବଞ୍ଚି ରହିଛି ଅରୁଣାର ଚପଳ ଅଭିମାନକୁ ସମ୍ବଳ କରି। ତାରି ମାୟାର ନିଶା ମୋତେ ଘାରୁଛି, ସେଇ ନିଶାରେ ଘାରି ହେଇ ହେଇ କେତେ ବର୍ଷ କଟିଗଲାଣି। ନିଜ ଜୀବନର କ୍ୟାନଭାସ ଉପରେ ସମୟର ତୁଳି କେତେ ପରିବର୍ତ୍ତନ ଆଙ୍କିଦେଲାଣି। ଖିଆଲ ରଖିବାକୁ ତାର ଇଚ୍ଛା ନାହିଁ କି ବେଳ ବି ନାହିଁ। ରାତି ପାଇ ସକାଳ ହବା ଯାକେ ଖାଲି କର୍ତ୍ତବ୍ୟ କର୍ତ୍ତବ୍ୟ, ଅନ୍ୟକୁ ସୁଖୀ କରିବାର, ଅନ୍ୟର ସଂସାରକୁ ଶୃଙ୍ଖଳିତ କରିବାର କ୍ଲାନ୍ତିହୀନ ପରିଶ୍ରମ ଭିତରେ ନିଜର ସତ୍ତା ହଜିଯାଉଛି, ନିଜକୁ ଭୁଲି ହେଇଯାଉଛି। ଛାଡ଼ ସେ କଥା। ହଁ ମା, ଅରୁଣା କଣ କହୁଥିଲ?
0: ଅନୁରାଗ ଭାଇ ତା ବାପାଙ୍କ ସାଙ୍ଗେ କାଲି ଆସି ପହଞ୍ଚିବ।
1: ସତେ ନା କଣ?
0: ହେଇ ପରା, ସେ ଚିଠି ଦେଇଛି।
1: ହଉ ଆସୁ, ଛୁଟିଟା ଏଠି କଟିବ। ତୋ ବାପା ଜାଣିଲଣି?
0: ଚିଠି ଆସିଲା ବେଳକୁ ଡାଡି ଘରେ ନଥିଲେ, ଯାଉଛି କହିଦେବି। ଡାଡି!
3: ଦିଦି!
1: ଅରୁ ଦିଦି!
3: ହଁ କିଏ?
1: ତୁ କଣ ଶୋଇପଡ଼ିଲୁଣି? ଉଠ ଉଠ, ମୁଁ ଦୁଧ ଆଣିଛି।
3: ମୁଁ ଦୁଧ ପୁଧ କିଛି ପିଇବିନି।
1: ସୁନା ଭଣ୍ଡା ପରା, ଉଠ।
3: କହିଲି ପରା ମୁଁ କିଛି ଖାଇବିନି, ତୁ ଯାଇଛୁ।
1: ନା, ତୁ ଦୁଧ ନ ପିଲେ ମୁଁ ମୋଟେ ଏଠୁ ଯିବିନି।
3: ଅନୁ, ଭଲରେ ଭଲରେ କହୁଛି, ମୋ ସାମ୍ନାରେ ଚାଲିଯା, ନହେଲେ ଜାଣ ମୋ ରାଗ।
1: ତୁ ରାଗିଲେ ରାଗ ପଛେ, ହେଲେ ଦୁଧ ଗିଲାସେ ପିଇଦେ।
3: ଭାରି ମୋର ଦିଦି ଶୁଆକୁ ଦେଖେଇ ହେଲା। ହଇଲ ପୋଡ଼ା ମୁହିଁ, ସକାଳ ପହରୁ ମୁଁ ତତେ ଏଠି ଅନେଇ ବସିଛି, କଣ ଏମିତି ହାତୀ ଘୋଡ଼ା କାମ ଘରେ ଅଛି ଯେ? ସେ ରେଖା ଘଟକ ବି ସେମିତି।
1: ମୁଁ ପରା ରୋଷେଇ କରୁଥିଲି।
3: ଚୁପ କହୁଛି! ହଇଲ, ଏଇ ଏ ଘରେ ରୋଷେଇ କରିବାକୁ ମୁଁ ତତେ ରଖିଛି, ତୁ ମୋ ପାଖେ ପାଖେ ରହିବୁ, ମତେ ସେବା କରିବୁ, ମୋ ମୁଣ୍ଡ ଚିପିବୁ, ମତେ ଔଷଧ ଦେବୁ, ଖାଲି ମୋର ପାଖେ ପାଖେ ରହିବା ପାଇଁ ମୁଁ ତତେ ଏଇ ଘରେ ରଖିଛି।
1: ହଉ ହଉ ହେଲା, ଏଣିକି ମୁଁ ବରାବର ତୋ ପାଖେ ପାଖେ ରହିବି, ହେଲେ ଖାଇବାର ଡେରି ହେଲେ ମତେ ଆଉ ଦୋଷ ଦେବନି କହିଦଉଛି।
3: କଣ କହିଲୁ? ଡେରି ହବ? ହଇଲ, ଡେରି ହବ କାହିଁକି? ଦି ଓଳି ଦି ବଖତ ଗେଫା ମାରି ମାରି ତୋ ଗଣ୍ଡି ମୋଟ କରି ବସିଛି।
1: କିଏ ଦିଦି, କାହା କଥା ତୁ କହୁଛୁ?
3: କାହିଁକି ସେଇ ଫୁଲେଇ ରେଖା, ଆଉ କିଏ ହବ?
1: ଆଜି ଯାକେ ତ ସବୁ କାମ ସେ ପୁଣି କରୁଥିଲା, ଆଜି ସିନା ମୁଁ ଆସିଲି, ତୋର ତା ଉପରେ ଏତେ ଅହନ୍ତା କାହିଁ କହିଲୁ?
3: ଦେଖ ଦେଖ ଅନୁ, ଦେଖ କହିଦଉଛି, ମତେ ରଗନା କହୁଛି, ନହେଲେ ନହେଲେ ନହେଲେ ତୁ ତଣ୍ଟି ତୋ ତଣ୍ଟି ଧରି ତଣ୍ଟି ଧରି
0: ଛାଡ଼ିଦିଅ।

0: କିନ୍ତୁ ଏମିତି ଆଘାତ ତ ସେ ଅନେକ ଥର ଆପଣଙ୍କୁ ଦେଇଛି, ଅରୁଣାକୁ ଦେଇଛି।
1: ମୁଁ ବା ଅରୁଣା ଅରୁନ୍ଧତୀ ତ ଆଘାତ ସହିଲେ କିଛି ଯାଏ ସିନା, ସେଟା ତ ଆମ ଘର କଥା, ଆମ ନିଜ କଥା, କିନ୍ତୁ ତମେ ଅଲଗା। ଅଯଥାରେ ତମେ କାହିଁକି ଆମ ପାଇଁ କଷ୍ଟ ପାଇବ?
0: ଅମ୍ବୁଜୀ ବାବୁ, ଜୀବନରେ କଣ ଥରକ ପାଇଁ ବି ନିଜକୁ ଏ ଘରର ଜଣେ ମଣିଷ ବୋଲି ଭାବିବାର ସୁଯୋଗ ମୋତେ ଆପଣ ଦେବେନି? ଏ ଘରେ ମୋର କୌଣସି ଅଧିକାର ମୁଁ କେବେ ସାବ୍ୟସ୍ତ କରିବାକୁ ଚାହିଁନି। ତଥାପି ମୋତେ ଲାଗୁଛି କୋଉ ଅନନ୍ତ କାଳରୁ ଯେମିତି ମୁଁ ଏ ଘରେ ରହିଛି, ଏଇଟା ମୋ ଅରୁଦିଦିର ଘର, ଅରୁଣା ମୋ ଝିଅ, ଅଥଚ ଆଜି ବୁଝୁଛି ଏଇଟା ପର ଘର, ପର ଲୋକ। ଦିନେ ହୁଏତ ମୋତେ ଏ ଘରୁ ଚାଲିଯିବାର ନିର୍ଦ୍ଦେଶ ମିଳିବ। ସତରେ ଏ ଦୁନିଆରେ ଯାହାର ଘର ଖଣ୍ଡେ ନାହିଁ ତାର ନିଜର ବୋଲି କେହି ନାହିଁ।
1: ନା ଅଶ୍ରୁ, ତମେ ହୁଏତ ମୋତେ ଭୁଲ ବୁଝିଲ, ମୋ କହିବାର ଅର୍ଥ ତା ନୁହେଁ। ବେଳେବେଳେ ମୋ ନିଜର ଆତ୍ମଗ୍ଲାନୀ ମୋତେ ଦଂଶନ କରୁଛି। ତମର ଅଯଥା ଜିଦକୁ ମାନି ନେଇ ସେତେବେଳେ ମୁଁ ତମକୁ ଭଲ ପାତ୍ର ହାତରେ ଛନ୍ଦି ଦେଇନଥିଲି। ନିଜ ମା ପେଟରେ ଭାଇ ହେଇଥିଲେ ମୁଁ କ'ଣ ଆଜି ପର୍ଯ୍ୟନ୍ତ ମୋ ଭଉଣୀକୁ ଅବିବାହିତ ହେଇ ରହିବାକୁ ଦେଇଥାନ୍ତି? ତମ ପାଇଁ କିଛି ନ କରିପାରିବାର ଗ୍ଲାନି ମୋତେ ତମ ପାଖରେ ପର ମଣିଷ କରିଦେଇଛି ଅଶ୍ରୁ। ସେଇ ଗ୍ଲାନିରେ ମୁଁ ଦୂରକୁ ଦୂରକୁ ଠେଲି ହେଇଯାଉଛି।
2: କଣ ଏତେ ଭାବୁଛ ଦିଦି?
0: ନା କିଛି ନାହିଁ,
2: ସେ ଘରେ ଥାଇ ବାବୁଙ୍କ କଥା ମୁଁ ସବୁ ଶୁଣିଛି ମ, ସେ ବି କିଛି ଭୁଲ କହିନାହାନ୍ତି। ସତ କହିବାକୁ ଗଲେ ଯଦି ତମକୁ ସେ ନିଜର ବୋଲି ଭାବିଥାନ୍ତେ, ତମର କିଛି ଗୋଟେ ବ୍ୟବସ୍ଥା କଣ ସେ କରିନଥାନ୍ତେ? ଆଉ ବର୍ଷେ କେଇଟା ପରେ ଅରୁ ବାହାସା ହେଇ ତା ସଂସାର କରିବ, ମାଙ୍କ ଦେହର ବା ଭରସା କଣ? ସେ ଆଖି ବୁଝିଲା ପରେ ତମେ ଏ ଘରେ ଆଉ ଚଳିବ କେମିତି କହିଲ?
0: ମୁଁ ଭବିଷ୍ୟତରେ ବିଶ୍ୱାସ କରେନି ରେଖା, ଆଗକୁ ଚାହିଁଲେ ସବୁ ଅନ୍ଧାର ଦିଶେ, ପଛକୁ ଚାହିଁଲେ ଆଖି ଲୁହରେ ସବୁ ଝାପ୍ସା ହେଇଯାଏ।
2: ହଁ ତା ନୁହେଁ, ତା ଆଉ କଣ, ନିଜ ହଜିଲା ଦିନ ଗୁଡା କଥା ମନେ ପକେଇ ତମେ ଯାହା ମନକୁ ମନ ଜଳୁଛ
0: ରେଖା, ସେ ଜଳିବାର ଆନନ୍ଦ ମିଳନ୍ତା ଯଦି ଏ ଘରର ଜଣେ ବୋଲି ମୋତେ ବିଚାର କରାଯାଆନ୍ତା। ଦୁଃଖ ମୋର ଏତିକି, ଏ ଘରେ ନିଜକୁ ଉଜାଡି ଦେଇ ଯେତେ ଯାହା କଲେ ବି ମୁଁ ଜଣେ ପର ମଣିଷ।
2: ଆମ ବାବୁଟର କଥା ଗୁଡା ସେମିତି ମୋ ଦିଦି, ତମେ କିଛି ମନରେ ଧରିବନି, ଯିଏ ଯାହା କହିଲେ ବି ତମେ ଏଇଠି ରହିବ। ଯୋଉ ସ୍ୱାମୀ ଘରକୁ ଛିଇ କରି ଏଠିକି ପଳେଇ ଆସିଛ, ଆଜି ସେଠିକି ଫେରିଗଲେ ତମ ସ୍ୱାମୀ କଣ ତମକୁ ଚିହ୍ନି ପାରିବେ? କେ ଜାଣି ଆଉ କୋଉ ଝିଅକୁ ନେଇ ସେ ନୂଆ ସଂସାର ବି କରିଥାଇ ପାରନ୍ତି। ପୁରୁଷ ପୁଅର ମନ ତ
0: ରେଖା, ଏସବୁ କଣ କହୁଛ?
2: ମୋ ମନକୁ ଯାହା ଆସିଲା କହିଦେଲି ମ, ମୋ କଥା ସତ ବୋଲି ଭାବୁଛ କାହିଁକି ଯେ?
0: ତମେ ହୁଏତ ଠିକ କହୁଛ, ନିଜ ଘରକୁ ଯିଏ ନିଜର କରିପାରିନି, ପର ଘରକୁ ନିଜର ବୋଲି କହି ଯଦି ତାକୁ ପର ବୋଲି ବିଚାର କରାଯାଏ, ତେବେ ମନ ଦୁଃଖ କରି କି ଲାଭ? ଛାଡ଼। ଆଚ୍ଛା ହଁ, ଆଜି ପରା ବାବୁଙ୍କର କୋଉ ଅତିଥି ଆସିବାର ଅଛି, ସେ କୁଆଡ଼େ ତାଙ୍କର ଖୁବ ଅନ୍ତରଙ୍ଗ ବନ୍ଧୁ, ସାଙ୍ଗରେ ତାଙ୍କର ସ୍ତ୍ରୀ ବି ଆସୁଛନ୍ତି।
2: କେଜାଣି ଏମିତି କେତେ ତ ଅତିଥି ଆସୁଛନ୍ତି ଯାଉଛନ୍ତି, କିଏ ଏତେ ହିସାବ ରଖୁଛି? ସେମାନେ ବି ହେଇଥିବେ ସେମିତି କେହି ଜଣେ।
0: ସେମାନଙ୍କ ରହିବା ପାଇଁ ସେ ଗେଷ୍ଟ ରୁମ୍ଟା ପରିଷ୍କାର କରିଦେଇଛ ତ?
2: ମଲା, ସେ କାମ କଣ ଏଯାଏ ବାକି ରହିଛି ବୋଲି ଭାବୁଛ?
3: ଏଇ ତ ପଟିକରେ ଗାଡ଼ି ରହିଲା, ବୋଧେ ବାବୁ ହେରିକା ଆସିଗଲେ। ରେଖା ରେଖା
0: ରେଖା, ଶୁଣ ଶୁଣ, ଏଇ ଝରକା ପାଖକୁ ଆସ।
3: କଣ ହେଲା ଦିଦି?
0: ଦେଖିଲ, ଏଇ କଣ ତମ ବାବୁଙ୍କ ବନ୍ଧୁ, ଆଉ ଇଏ ତାଙ୍କ ସ୍ତ୍ରୀ।
2: ହେଇଥିବେ ମୁଁ କି ଜାଣେ ମ। ହେଇଟି ଦିଦି, ସେମାନଙ୍କୁ ଦେଖି ତମେ ଯେମିତି ଚମକି ପଡୁଛ ନା, ମନେ ହଉଛି ସତେ ହବା ତମ ସ୍ୱାମୀ ତମ ସୌତୁଣୀକୁ ସାଙ୍ଗରେ ନେଇ ବାବୁଙ୍କ ପାଖକୁ ଆସିଛନ୍ତି।
0: ସ୍ତ୍ରୀ ବଞ୍ଚି ଥାଉ ଥାଉ ଯିଏ ଅନ୍ୟ ଝିଅକୁ ବିବାହ କରିପାରନ୍ତି, ତାଙ୍କୁ ସ୍ୱାମୀ ସମ୍ବୋଧନ କଲେ ବି ତାଙ୍କ ପ୍ରଥମ ସ୍ତ୍ରୀ ଜୀବନରେ କୌଣସି ପରିବର୍ତ୍ତନ ହେବନି ରେଖା।
2: ହେଇ ଦେଖ, ପୁଣି ମୋ କଥା ନିଜ ଉପରୁ ଟାଣି ନଉଛ, ମୁଁ କଣ ତମକୁ ଦେଖେଇ କହିଲି?
0: ହଉ ଛାଡ, ମୁଁ ଯାଏ ରୋଷେଇ କଥା ବୁଝେ।
4: ମତେ ବଡ ଆଶ୍ଚର୍ଯ୍ୟ ଲାଗୁଛି ସାହାନି, ଓଡ଼ିଶା ବାହାରେ ରହିଲେ ବି ସବୁତକ ଓଡ଼ିଶା ଖାଦ୍ୟ ତୋ ଘରେ ରନ୍ଧା ହେଲା କେମିତି? ସତରେ ଏମିତି କେତେଟା ଆଇଟମ ଆଗରୁ ମୋର ଖୁବ ପ୍ରିୟ ଥିଲା, ଅଥଚ ଅନେକ ବର୍ଷ ପରେ ଏଠି ଖାଇବାକୁ ମିଳିଲା। ଉଷା ଆସିବା ପରେ ସେସବୁର ସ୍ୱାଦ ମୁଁ ସମ୍ପୂର୍ଣ୍ଣ ଭୁଲି ଯାଇଛି, କାରଣ ଉଷାଙ୍କ ରୁଚି ଏ ଧରଣ ଖାଦ୍ୟର ପ୍ରତିକୂଳ। ହଁ, ମୁଁ ବି ଆଡଜଷ୍ଟ କରିନେଇଛି ତାଙ୍କ ରୁଚି ସାଙ୍ଗେ।

0: କରୁଛିକୁ ହଁ ତା ଅବଶ୍ୟ କରିବାକୁ ହୁଏ। ବିବାହିତ ଜୀବନରେ ସ୍ୱାମୀ ସ୍ତ୍ରୀ ପରସ୍ପର ରୁଚି ସହିତ ନିଜକୁ ଖାପ ଖୁଆଇ ନ ନେଲେ ଯେତେ ସବୁ ବିଭ୍ରାଟ ଭୁଲ ବୁଝାମଣା ସନ୍ଦେହ ଦେଖାଦିଏ। ମୁଁ ଅବଶ୍ୟ ଅରୁନ୍ଧତିଙ୍କ ସହିତ ନିଜକୁ ଆଡଜଷ୍ଟ କରିନେଇପାରୁଛି।
1: ରିଏଲି ମୋ ମନ ଜାଣି ଯେମିତି ଏସବୁ ମୋ ପାଇଁ ରନ୍ଧା ହେଇଛି, ଘର ଲୋକ କିଏ ରାନ୍ଧିଲା ପରି ଲାଗୁଛି, ବେଶୀ ରାଗ ନାହିଁ, ତେଲ ମସଲା ବି କମ୍, ଅଥଚ ଟେଷ୍ଟଫୁଲ।
0: ତୁ ଠିକ କହିଛୁ ଆଦିତ୍ୟ, ପ୍ରକୃତରେ ଏସବୁ ରାନ୍ଧିଛି ମୋ ସ୍ତ୍ରୀଙ୍କ ସାନ ଭଉଣୀ ଅଶ୍ରୁମୁଖୀ।
1: ଅଶ୍ରୁମୁଖୀ
0: ସମସ୍ତଙ୍କ ମନ ବୁଝି କାମ କରିବା ତା ଜୀବନର ବିଶେଷତ୍ୱ, ତାକୁ କିଛି କହିବାକୁ ପଡ଼େନି, ଲୋକ ଦେଖି ସେ ଜାଣିପାରେ କୋଉ ଜିନିଷ କାହାକୁ କେମିତି ଲାଗେ। ହଁ ମୋର ଚିଡିଆଖାନା ଭଳି ଘରକୁ ସେଇ ଏକା ଚଳେଇ ନେଉଛି ବୋଲି ତ ମୁଁ ନିଶ୍ଚିନ୍ତ ହୋଇ ରହିଛି।
2: କିନ୍ତୁ କାଇଁ ସେ ତ ଦିଶୁନାହାନ୍ତି, ଆମ ସଙ୍ଗେ ଏକାଠି ବସି ତାଙ୍କର ବି ତ ଖାଇବା କଥା, ଆପଣ ଏପର୍ଯ୍ୟନ୍ତ ତାଙ୍କ କଥା ଆମକୁ କହିନାହାନ୍ତି।
0: କେଜାଣି କାହିଁକି ଅତିକ୍ରାନ୍ତ ବୟସରେ ବି ସେ ବାହାର ଲୋକମାନଙ୍କ ସାମ୍ନାକୁ ଆସିବାକୁ କୁଣ୍ଠିତ ହୁଏ, ବୋଧହୁଏ ସବୁ ଅବିବାହିତା ଝିଅଙ୍କ ସ୍ୱଭାବ ସେମିତି, ବୟସ୍କା ହେଲେ ବି ତରୁଣୀ ସୁଲଭ ଲଜ୍ଜାରେ ସେମାନେ ଜଡ଼ସଡ଼ ହେଇଯାନ୍ତି। ଅଶ୍ରୁ ଏ ଘରେ ଏତେ ବର୍ଷ ଧରି ରହିଲାଣି, ଅଥଚ ମୋ ସାଙ୍ଗେ ବି ତାର ସେଇ ମାପଚୁପ ବ୍ୟବହାର।
1: ଇଜ୍ ଇଟ୍?
0: ହଁ, ଆଉ ତମେମାନେ ତ ସହଜେ ବାହାର ଲୋକ।
1: ବାସ୍ତବିକ ଅମ୍ବୁଜ, ବେଳେବେଳେ ଗୋଟାଏ ନିର୍ଦ୍ଦିଷ୍ଟ ପଦାର୍ଥ ବା ଘଟଣା ସହିତ ଜୀବନର କେତେକ ସ୍ମୃତି ଏମିତି ନିବିଡ଼ ଭାବରେ ଜଡ଼ିତ ହୋଇପଡ଼େ ଯେ ତାକୁ ଦେଖିଲେ ଅତୀତର ସେହି ସ୍ମୃତିମାନେ ସତେ ଭାବେ ଜୀବନ୍ତ ହୋଇ ଉଠନ୍ତି। ଏଇ ଦେଖୁନୁ, ଏସବୁ ଆଇଟମ ଦିନେ ମୋର ଖୁବ୍ ପ୍ରିୟ ଥିଲା, ଆଜି ବହୁ ବର୍ଷ ପରେ ପୁଣି ଥରେ ଖାଇବାର ସୁଯୋଗ ମିଳିବ ବୋଲି ପଛକୁଥା ଗୁଡାକ ମୋ ମନରେ କେମିତି ଘାଣ୍ଟି ଛକୁ ଠେଉଛନ୍ତି।
0: ହଉ କଥାରେ ଭୁଲ ହେଇ ଖିଆଟା ଆଜି ପୁରାପୁରି ବନ୍ଦ କରିଦେଲୁଣି, ଥଣ୍ଡା ହେଇଯିବି, ଖା ଖା ଖା।
1: ଓକେ ଓକେ,
3: ଦିଦି ଝରକା ପାଖେ ଠିଆ ହେଇ ସେମାନଙ୍କ ଖିଆଡ଼ିକି ଏକଲରେ ଚାହିଁଛି ରହିଛ ଯେ, କଣ ଦେଖୁଛ? ଆରେ ଇଏ କଣ, ତମେ କାନ୍ଦୁଛ କାହିଁକି ଦିଦି? ତମେ ଏ ବାବୁଙ୍କୁ ଚିହ୍ନିଛ ନା କଣ?
4: କାହିଁ ନା, ମୁଁ କେମିତି ଚିହ୍ନିବି?
3: ଆଉ ସେ କେମିତି କହୁଛନ୍ତି ଏମିତି ରାନ୍ଧଣା ସେ ବହୁ ବର୍ଷ ଆଗରୁ ଖାଉଥିଲେ, ଏସବୁ ତାଙ୍କର ଭାରି ପ୍ରିୟ ଥିଲା, ମଣିଷର ପାଞ୍ଚ ଆଙ୍ଗୁଠି କଣ ସମାନ, ଜଣକ ଛଡା ଏକାପରି କିଏ ବା କେମିତି ରାନ୍ଧିବ କହିଲ?
4: ହୁଏ ତ କେହି ପରିଚିତ ଲୋକର ହାତ ରନ୍ଧା ତାଙ୍କର ଖୁବ୍ ପସନ୍ଦ ହେଇଥିବ।
3: ହେଲେ ତମେ ତ ଆଉ ସେଇ ପରିଚିତ ଲୋକ ନୁହଁ, ତମେ କେମିତି ତାଙ୍କ ମନ ଜାଣି ତାଙ୍କ ପସନ୍ଦର ଜିନିଷ ରାନ୍ଧିବ? ସେ ବାବୁଙ୍କ କଥା ଶୁଣି ମୋର କଣ ମନେ ହଉଛି ଜାଣ ଦିଦି?
4: କଣ?
3: ଦିନେ ଠିକ ଏମିତି ଲକ୍ଷ୍ମୀ ଠାକୁରାଣୀଙ୍କ ହାତ ରନ୍ଧଣା ତାଙ୍କୁ ଜଗନ୍ନାଥଙ୍କ ପାଖରେ ଚିହ୍ନା ପକେଇ ଦେଇଥିଲା। ଓ ଅବଶ୍ୟ ସେଦିନ ଲକ୍ଷ୍ମୀ ଠାକୁରାଣୀଙ୍କୁ ପାଇ ବଡ ଠାକୁର ସୁଖୀ ହେଇଥିଲେ। ହେଲେ ଆଜି ଯଦି ଏ ବାବୁ ତମକୁ ଦେଖିବା ପରେ ଦୈବ ଦୁର୍ଯୋଗ ଭଳି ତାଙ୍କ ହସ ଖୁସିର ସଂସାର ଉଜୁଡି ଯାଏ, ବାବୁ ଜଣକ ଲକ୍ଷ୍ମୀ ଛଡା ହେଇଯାନ୍ତି।
4: ରେଖା, କଣ ଏସବୁ ବାଜେ କଥା ଗୁଡା କହିଯାଉଛ?
3: ହଁ ଦିଦି, ସେୟା ହଉ, ମୋ ମୁହଁର କଥା ସତ ନ ହଉ, ତମ ପରି ଦେବୀ ପ୍ରତିମା ମୁଣ୍ଡରେ କଳଙ୍କ ନ ଲାଗୁ।
4: ଆଜି ତୁମର କଣ ହେଇଛି ରେଖା, ଏମିତି ବାଜାଳ ହଉଛ କାହିଁକି? ଯଦି ବା ତମ କଥା ସତ ହୁଏ, ମୋର ଏଇ ଯୋଉ ରୂପ, କପାଳରେ ଏଇ କ୍ଷତର ଚିହ୍ନ, ଗାଲ ଉପରର ଏ ବିକୃତ ଫଟା ଦାଗ, କରୋଡ଼ଗତ ଆଖି, ହାଡ଼ ଚମଘେରା ଦେହଟାକୁ ଦେଖି ସେ କଣ ମୋତେ ଆଉ ଚିହ୍ନି ପାରିବେ? ତମେ କାହିଁକି ବ୍ୟସ୍ତ ହଉଛ? ଯା ଦେଖ, ତାଙ୍କର ଆଉ କଣ ଦରକାର? ଦେଖ,
3: ଖାଇସାରି ସେମାନେ ହାତ ଧୋଇଲେଣି ଦିଦି, ଏଇନି ହୁଏତ ମାଙ୍କୁ ଖୋଜିବେ, ତମେ ମାଙ୍କ ପାଖକୁ ଯା, ମୁଁ ଅଇଁଠା ବାସନ ତାକୁ ଉଠେଇ ଦଉଛି।
4: ଦିଦି ଦିଦି, ଉଠ, ଖାଇବ, ଉଠ ଉଠୁ, ଖାଇବାର ଆଣିଛି ପରା।
5: ଆଜି କଣ ଏତେ ବେଗି ଆଣିଲୁଣି?
4: ତତେ ଶୀଘ୍ର ହେଇଛି, ଆସି ଦିନ ଦିଟା ବାଜିବ ବୁଝିଲୁ?
5: କାହିଁକି ଶୋଇଲା ବେଳେ ଆସି ବ୍ୟସ୍ତ କରୁଛୁ କହିଲୁ?
4: ନ ଖାଇ କଣ ଉପାସରେ ଶୋଇବୁ? ଉଠୁ, କଣ ଦିଟା ଖାଇଦେ, ଉଠୁ।
5: ହଉ ଦେ,
4: ଆଗଲୁ ଆଗର
3: ଘର ସାରା ଅଇଁଠା ଗୁଡା ବିଞ୍ଚେଇ ପଡୁଛି, କଣ ହେଲା? କଣ ଭାତ ଗୁଣ୍ଡାରେ ଗୋଡି ପଡିଲା କି?
5: ମୁଁ ଏକ ଖାଇବିନି ଯା।
3: ହଉ ହଉ, ଗୋଡି ବାଛି ମୁଁ ଆଉ ଗୁଣ୍ଡାଏ ଧୋଉଛି, ନେ।
5: କହିବି ମା, ମୁଁ ଖାଇବିନି।
3: ଛି, ସୁନା ଭଣ୍ଡା ପରା ଖାଇଦେ, କଥା ମାନ,
5: ମତେ ଜମାରୁ ଭୋକ ନାହିଁ, ମୁଁ ଶୋଇଲି, ପରେ ଖାଇବି।
3: ଆଚ୍ଛା, ଅମାନିଆ ଲୋକ ତ। ହଉ ନେ, ପାଣି ମୁନ୍ଦାଏ ପିଇଦେ, ଦେଖି ମୁଁ ତୋ ମୁହଁଟା ଧୋଇ ଦିଏ।
5: ରହ, ମୁଁ ପିଇ ସାରେ।

0: ଏଥରକ ଶୋଇପଡ଼, ଉଠିଲେ ଦୁଧ ପିଇବୁ।
1: ଆଣ୍ଟି, ଅନୁରାଗ ଭାଇ ବୋଧେ ଆଉ ଆସିବନି।
2: ଆସିବେନି କାହିଁକି?
1: ତା ବାପା ବୋଉ ତାକୁ ଆଣିବାକୁ ଆଜି ଦିଲ୍ଲୀ ଗଲେ, ଆଉ କଣ ଏଠି ଓହ୍ଲେଇବେ? ଅନୁରାଗ ଭାଇ ଯଦି ଆସେ ପୁଣି ସେଇ ଦଶହରା ଛୁଟିରେ।
2: ଆଚ୍ଛା ମା ଅରୁଣା, ଅନୁରାଗ ତତେ ଖୁବ ସ୍ନେହ କରେ ନା?
1: ହଁ ଆଣ୍ଟି, ମୁଁ ପରା ତା ହାତରେ ରାକ୍ଷୀ ବାନ୍ଧି ତାକୁ ଭାଇ କରିଛି।
2: ଅରୁଣା, ତୁ ସତ କହୁଛୁ?
1: ଜାଣିଛୁ ଆଣ୍ଟି, ସେ ପରା ରାକ୍ଷୀ ବାନ୍ଧିବାକୁ ମତେ ଜୋର କଲା।
2: କାହିଁକି?
1: କହିଲା ମୋର ଗୋଟେ ଭଉଣୀ ଦରକାର।
2: ତା ନିଜ ଭଉଣୀ ପରା ଅଛି?
1: ଅଛି ଯେ, ତା ସଙ୍ଗେ ଅନୁରାଗ ଭାଇର ଜମା ପଡ଼େନି। ସେ ତା ବାପର ଗେହ୍ଲା ଝିଅ, ସେଥିପାଇଁ ଭାଇ ଭଉଣୀ ଭିତରେ ସବୁବେଳେ ବାଡ଼ିଆ ପିଟା।
2: ଯା ଯା, ଭଲ ହେଲା ତୁ ତାକୁ ଭାଇ କଲୁ, ଖୁବ ଭଲ ହେଲା। ତୋର ବି ତ କେହି ଭାଇ ନାହାନ୍ତି।

0: ଭଲ ହେଇଛି ଅମ୍ବୁଜ, ଭାଉଜ ଚାଲିଯାଇ ତତେ ମୁକ୍ତ କରିଦେଇଛନ୍ତି। ବିଚାରେ କେତେଦିନ ଆଉ ଭୋଗିଥାନ୍ତେ, ତତେ କଷ୍ଟ ଦେଇଥାନ୍ତେ। ବରଂ ତୋ ଆଖି ଆଗରେ ଚାଲିଯାଇ ମୁକ୍ତି ପାଇଗଲେ, ନହେଲେ ତୋ ଅନ୍ତି କିଏ ତାଙ୍କର ଏତେ ସେବା କରିଥାନ୍ତା।
1: ହଁ ଆଦିତ୍ୟ, ବିଚାରୀ ଅରୁନ୍ଧତିର ସବୁ ଅସହାୟତାର ସମାପ୍ତି ଘଟିଛି। ଅନେକ ଦିନରୁ ତାର ଚାଲିଯିବାର ଥିଲା, ଖାଲି ଅକାରଣେ ଯାହା କଷ୍ଟ ପାଇଲା, ତେ ମୁଁ ଭାବୁଛି ଅଶ୍ରୁ କଥା। ୟା ପରେ ସେ କ'ଣ କରିବ, କୁଆଡ଼େ ଯିବ? ତା ଆକାଶରେ କଳା କଳା ମେଘ, ସୂର୍ଯ୍ୟ ଲୁଚିଗଲେଣି ଅନେକ ଦିନରୁ, ଆଗରେ ଅନ୍ଧାର ରାସ୍ତା, ସେଇ ଦିଗନ୍ତ ବ୍ୟାପୀ ଅନ୍ଧକାର ଭିତରେ ସେ ବାଟ ଚାଲିବ କେମିତି?
0: ହେ ଜୀବନଟା ବଡ଼ ବିଚିତ୍ର ଅମ୍ବୁଜ, କାହା ପାଇଁ କାହାରି କାମ ଅଟକି ଯାଏନି। ଭାଉଜ ଚାଲିଗଲେ, ଅଶ୍ରୁମୁଖୀ ବଞ୍ଚିଛନ୍ତି, ତାଙ୍କ ବିନା ସେ ଠିକ ବଞ୍ଚିବେ, ତୁ ତାଙ୍କ ପାଇଁ ବ୍ୟସ୍ତ ହେଇ କିଛି ଲାଭ ନାହିଁ। ହଁ ଆରେ ହଁ, ତମ ଆୟା ରେଖାର ଖବର କ'ଣ?
1: ଅଟଳ ମହାମାରୀ ପରି ସେ ଅବିଚଳିତ ଆଦିତ୍ୟ, ସମସ୍ତଙ୍କ ଭିତରେ ଯୋଗସୂତ୍ର ରକ୍ଷା କରିବାକୁ ସେଇ ଏକା ସ୍ଥିର ହୋଇ ରହିଛି। ଯେମିତି ଅରୁନ୍ଧତୀ ସାଙ୍ଗରେ ଏ ଘରକୁ ଆସିଥିଲା, ଅରୁନ୍ଧତୀ ଚାଲିଗଲା ସତ, ହେଲେ ତାହାର ଏ ଘରୁ କର୍ତ୍ତବ୍ୟ ଶେଷ ହୋଇନି। ହାତ ଗୋଡ଼ ଚଳୁଥିବା ଯାକେ ସେ ଏଇଠି ପଡ଼ି ରହିଥିବ, ଏ ଘରର ବାକି ମଣିଷମାନଙ୍କୁ ବଞ୍ଚାଇ ରଖିବାକୁ, ଏଇଟା ହେଉଛି ତାର ଜୀବନ ଦର୍ଶନ।
0: ଆଚ୍ଛା
1: ଛାଡ଼ ଭାଇ, ତୁ ଟିକେ ରେଷ୍ଟ ନେ, ସନ୍ଧ୍ୟାବେଳକୁ ତାଜମହଲ ଆଡ଼େ ଯିବା ପରା।
0: ଓକେ
2: ଦିଦି, ଇଏ କଣ ଆଜି ଏକି ବେଶ ତମର? ଦେହରେ ମାଙ୍କ ବାହାବେଳର ପାଟ ଶାଢ଼ୀ, ତାଙ୍କ ଗହଣା ସବୁ ବେକରେ ହାତରେ ନାଇଛ, କପାଳରେ ଏତେ ବଡ଼ ସିନ୍ଦୁର ଟୋପା, ସିଥିରେ ବି ବହଳିଆ ସିନ୍ଦୁର ଗାର, କଣ ଆଉ ତେରେ ବାହାବାକୁ ମନ କରିଛ କି?
3: ମୋର ବେଶ ଦେଖି ତମର କଣ ଈର୍ଷା ହଉଛି ରେଖା?
2: ମଲା ମଲା, ମୋର କାଇଁ ଈର୍ଷା ହବ ମ? ତେବେ ଦିନେ କାଳେ ଯାହାକୁ ପିନ୍ଧି ନଥିଲ
1: ରେଖା, ତାକୁ ବାଧା ଦେନା।
3: ଆରେ ଆପଣ ଦିଅନ୍ତୁ ଦିଅନ୍ତୁ ସେ ଗୋଲାପ ଫୁଲ ସ୍ତବକ।
1: ଅଶ୍ରୁ ତମେ,
3: ଆରେ ଚାହେଁ ଯଦି କଣ ଦିଅନ୍ତୁ ନା, ମୁଁ ଗଭାରେ ଖୁସିବି ନିମ, ଦିଦିର ଫଟୋ ଦେହରେ ମାରିବି।
2: ହଉ ବେଶ ହବ, ପରେ ଚଞ୍ଚଳ ଆସିଲ, ତାହା ଜଳଖିଆ ବାଢି ରଖିଲେ
3: କଣ? ଏମିତି ଗାରିଡେଇକି ଚାହିଁ ରହିଛନ୍ତି ମତେ
1: ଆଜି ହଠାତ୍ ବେଶ ପିନ୍ଧି, କାହିଁକି ତମେ ମତେ ପରିହାସ କରୁଛ ଅଶ୍ରୁ?
3: ପରିହାସ କରୁଛି?
1: ତମର ବେଶ ମତେ ବିବ୍ରତ କରିଦେଉଛି, ଏ ଦୁନିଆର ସର୍ବଶ୍ରେଷ୍ଠ ସ୍ୱାର୍ଥପର ପୁରୁଷ ବୋଲି ମତେ ଯେମିତି ବିଦ୍ରୁପ କରୁଛି ତମର ରୂପ।
3: ଏସବୁ ଆପଣ କଣ କହି ଯାଉଛନ୍ତି?
1: ମିଛ କହୁନି ଅଶ୍ରୁ, ସତରେ ସତରେ ଆଜି ବଡ ଅନୁତପ୍ତ ମୁଁ। ବହୁ ଆଗରୁ ତମକୁ ଏ ବେଶରେ ସଜେଇ ଶାଶୁଘରକୁ ପଠେଇ ଦେବା ମୋର ଉଚିତ ଥିଲା।
3: ଆପଣ ଭୁଲ କହୁଛନ୍ତି ଅମ୍ବୁଜ ବାବୁ, ପ୍ରକୃତରେ ମୁଁ ଅବିବାହିତ ନୁହେଁ, ମୋର ଏ ସୀମନ୍ତର ସିନ୍ଦୁର ମିଛ ନୁହେଁ। ଆଜି ପର୍ଯ୍ୟନ୍ତ ମୁଁ କେବଳ ଅବିବାହିତା ଝିଅର ଅଭିନୟ କରି ଆସୁଥିଲି।
1: ଅଶ୍ରୁ
3: ମିଛ ବୋଲି ଭାବୁଛନ୍ତି? ମୁଁ ବିବାହିତ ହେବାଟା କଣ ଅସମ୍ଭବ କଥା? ଆପଣ ତ ମୋ ଜୀବନର ସବୁ କଥା ଜାଣିନାହାନ୍ତି।
1: ତେବେ ତମେ ତମର ସ୍ୱାମୀ ଘରକୁ ଫେରି ନଗଲ କାହିଁକି? ସ୍ୱାମୀର ଠିକଣା ମତେ କହିଲନି କାହିଁକି? ମୁଁ ତ କୌଣସି ଦିନ ଜୋର କରି ତମକୁ ଏଠି ବାନ୍ଧି ରଖିନି, ତମେ ଫେରି ଯାଇଥିଲେ ବରଂ ସବୁଠୁ ବେଶୀ ଖୁସି ହେଇଥାନ୍ତି ମୁଁ।
3: ମୋ ସ୍ୱାମୀ ଆଉଥରେ ବିବାହ କରିବା ପରେ ମୁଁ ସେଠିକି ଫେରିଯିବାଟା କଣ ସମ୍ଭବ ହେଇଥାନ୍ତା?
1: ମୁଁ ତମ କଥା କିଛି ବୁଝିପାରୁନି ଅଶ୍ରୁ, ମତେ ତମେ ଖୋଲି କରି କୁହ, କିଏ ତମ ସ୍ୱାମୀ? ଲୋକଟା ସାହସ ତ କିଛି କମ୍ ନାହିଁ, ତମେ ତା ଠିକଣା ମତେ ଦିଅ, ମୁଁ ତାକୁ ସିଧା କରିଦେବି।

0: ଶସ୍ତା ନିର୍ଯାତିତା ଛୋଟ ଭଉଣୀ ଅନୁ, ଏବେ ଭଉଣୀ ମୋ ଦେହରେ ଏକ ନୂଆ ରଙ୍ଗ ଲାଗିବ। ମୁଁ ହେବି ସେବିକା।
1: ସେବିକା?
0: ହଁ ବୁଝ ବାବୁ, ମୋ ଆଖି ଆଗରେ ବିରାଟ ମେଣ୍ଟାଲ ହସ୍ପିଟାଲ, ଦିଦିର ଆତ୍ମାର ଜୀବନ୍ତ ସ୍ମାରକୀ। ଜାଣିଶୁଣି ଜୀବନ ସାରା ଜର୍ଜରିତ ହେଇ ଆସିଲି, ବାକି ଯୋଉ କେତେଟି ଦିନ ବଞ୍ଚିବି ସେ ଉତ୍ପ୍ରାନ୍ତ ବିକୃତ ମସ୍ତିଷ୍କ ଅସହ୍ୟ ରୋଗୀଙ୍କର ସେବା କରି ନିଜ ଭୁଲ ପ୍ରାୟଶ୍ଚିତ କରିଛି।
1: ସତରେ ବଡ଼ ଅଦ୍ଭୁତ ଏ ଝିଅ, ବିଚିତ୍ର ତା ଜୀବନ ଦର୍ଶନ। ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ବି ପର ପାଇଁ ଶ୍ରମ ଦେବାକୁ ସେ କୁଣ୍ଠିତ ନୁହେଁ।
2: ଏସବୁ କଣ ହେଇଗଲା ଅମ୍ବୁଜ? ଏତେ ବର୍ଷ ପରେ ଏମିତି ଭାବରେ ଚନ୍ଦ୍ରକୁ ଆବିଷ୍କାର କରି ମୁଁ ମୋ ନିଜ ମନର ଭାରସ୍ୟ ହରାଇ ବସୁଛି।
1: ବ୍ୟସ୍ତ ନା ଆଦିତ୍ୟ, ଏ ଅତିକ୍ରାନ୍ତ ବୟସରେ ନିଜର ଆତ୍ମସନ୍ତୋଷ ଭିତରେ ଆଉ କିଛି ବର୍ଷ ବଞ୍ଚି ରହିବାକୁ ତାକୁ ସୁଯୋଗ ଦେ। ବନ୍ଧୁ ହିସାବରେ ତତେ ମୋର ଏତିକି ଅନୁରୋଧ।
3: ଆପଣମାନେ ଶୁଣୁଥିଲେ ନାଟକ ମେଘମେଦୁର। ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ ଅମ୍ବୁଜ ଅମରେନ୍ଦ୍ର ଚୌଧୁରୀ, ଆଦିତ୍ୟ ପ୍ରେମାଞ୍ଜନ ପରିଡ଼ା, ଡକ୍ଟର ପ୍ରସାଦ ଜୟଦୀପ୍ତ ଦାସ, ମହାନ୍ତି ବାବୁ ବାବାଜୀ ଚରଣ ସାହୁ, ସହଯାତ୍ରୀ ଶିବେନ୍ଦ୍ର ଦାସ, ଅରୁନ୍ଧତୀ ଲୀଳା ଦୁଲାଳି, ଉଷା ସନ୍ଧ୍ୟାରାଣୀ ମିତ୍ର, ରେଖା କୁଞ୍ଜଲତା ଦାସ, ଅରୁଣିମା ଶୁଭଶ୍ରୀ ତ୍ରିପାଠୀ ଏବଂ ଚନ୍ଦ୍ରମୁଖୀ ପାର୍ବତୀ ଘୋଷ। ମେଘମେଦୁର ନାଟକଟିର ମୂଳ ଉପନ୍ୟାସ ଡକ୍ଟର ପ୍ରତିଭା ରାୟ, ବେଦର ନାଟ୍ୟ ରୂପାନ୍ତର ଏବଂ ପ୍ରଯୋଜନା ହିମାଂଶୁ ଭୂଷଣ ସାବତ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ। ଆମର ଏହି ପ୍ରସାରଣ ଡିଟିଏଚ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 মিটার ତଥା 982 কিলোহার্জ ଯୋଗେ। ଆମର ଏହି ପ୍ରସାରଣ ଡିଟିଏସ୍ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ଆପଣମାନେ ଶୁଣିପାରୁଛନ୍ତି।

ଶୁଣନ୍ତୁ, ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆଜି ଆମ ଗୀତ ପ୍ରଚାର କରିବୁ ଦିନ 11:10। ଏଥିରେ ଶୁଣିବେ କେତୋଟି ଆଧୁନିକ ଗୀତ, ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡା। ଦିନ 11:30 ଲୋକଗୀତରେ ପ୍ରଚାର କରିବୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିବେ ଲକ୍ଷ୍ମୀନ୍ଦ୍ର ସ୍ୱାଇଁ ଏବଂ ସାଥୀ। ଶ୍ରୋତାଙ୍କ ଏସ୍ଏମ୍ଏସ୍ ଦ୍ୱାରା ଅନୁରୋଧ ହିନ୍ଦୀ ଏବଂ ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ 12:00।

ମାଧ୍ୟମରେ ଓଡ଼ିଆ ଆଲବମ୍ ଏବଂ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ୍ ଅପରାହ୍ନ ଚାରିଟାରେ ଦେଶଭକ୍ତି ଗୀତ ଅପରାହ୍ନ 4:55 ଓଡ଼ିଆ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ ଆଜି ଅପରାହ୍ନ 5:00।

ଦିନ ଗୋଟାଏ ବାଜି 10 ମିନିଟ୍ରେ ଲୋକସଙ୍ଗୀତର ପ୍ରଚାର କରିବ ଏକତରା ଭଜନ ପରିବେଷଣ କରିବେ ପ୍ରଫୁଲ୍ଲ କୁମାର ପାଢ଼ୀ। ନାରୀମହଲ ଦିନ ଗୋଟାଏ ବାଜି 20 ମିନିଟ୍ରେ ଏଥିରେ ରହିଛି ସୁଭାଷ ଜ୍ୟୋତିଙ୍କ ସହ ସାକ୍ଷାତକାର। ଓଡ଼ିଆ ଚଳଚ୍ଚିତ୍ର ଗୀତର କାର୍ଯ୍ୟକ୍ରମ ଅପରାହ୍ନ 2:45ରେ ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ ଅସରନ୍ଦୀ ଅପରାହ୍ନ ପ୍ରଚାର କରିବ 3:00। ଶ୍ରୋତାଙ୍କ ଏସ୍ଏମ୍ଏସ୍

ଯୁବବାଣୀ ଅପରାହ୍ନ 5:30 ସନ୍ଧ୍ୟା 6:10 ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65ତମ ଭାଗ ପ୍ରଚାର କରିବ। ଉଜ୍ଜଳ ଆମ ଦେଶ ସନ୍ଧ୍ୟା 6:30। ସନ୍ଧ୍ୟା 6:55 ଆଜିର ପ୍ରସଙ୍ଗ ଓଡ଼ିଆ କଥା ଚିତ୍ର ଗୀତ ପ୍ରଚାର କରିବୁ। ରାତି 7:02 ରାତି 7:25 ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। କୃଷି ସଂସାର ରାତି 7:30। ରାତି 8:02 ହିନ୍ଦୀ ଚଳଚ୍ଚିତ୍ର ଗୀତ ପ୍ରଚାର କରିବୁ। ଓଡ଼ିଆ ଭାଷାରେ ଗୋଷ୍ଠୀ ସଂଗୀତ ଶିକ୍ଷା ପ୍ରଚାର କରିବୁ ରାତି 8:30। ସ୍ପଟ୍ଲାଇଟ୍ ରାତି 9:30 ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ।

ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା ପ୍ରଚାର କରୁ ଆଜି ରାତି 9:30 ଆଜି ଏଥିରେ ରହିଛି ସମ୍ପାଦକୀୟ ଆଲୋଚନା ରହିଛି ପ୍ରକୃତି ସଂରକ୍ଷଣରେ ପ୍ରୟୋଗାତ୍ମକ ବିଜ୍ଞାନ କହିବେ ଦେବଦତ୍ତ ମିଶ୍ର ଏବଂ ପର୍ଯ୍ୟାବରଣ ସନ୍ତୁଳନ ରକ୍ଷାକାରୀ ବାଘ ଏ ସମ୍ପର୍କରେ କହିବେ ସମ୍ୟକ ସାମନ୍ତରାୟ ବନମଲ୍ଲିକା ର ନବମ ଭାଗ ପ୍ରଚାର କରୁ ରାତି 10:02 ଶ୍ରୋତାଙ୍କ ଅନୁରୋଧରେ ହିନ୍ଦୀ କଥା ଚିତ୍ରର ଗୀତ ପ୍ରଚାର କରିବୁ ରାତି 10:30 ଶୁଣିଲେ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଏଥର ଶୁଣନ୍ତୁ ପାଣିପାଗର ସ୍ଥାନୀୟ ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଭୁବନେଶ୍ୱର ଏବଂ ତା'ର ଆଖପାଖ ଅଞ୍ଚଳରେ ବର୍ଷା ହେବାର ସମ୍ଭାବନା ରହିଛି ଶୁଣିଲେ ପାଣିପାଗର ସ୍ଥାନୀୟ ସୂଚନା

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମ ଗୀତରେ ପ୍ରଚାର କରୁଛୁ କେତୋଟି ଆଧୁନିକ ଗୀତ। ଆଜିର ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡା। ପ୍ରଥମେ ଶିଳ୍ପୀ ଏ ମହେଶ୍ୱର ରାଓ ଗାଇଛନ୍ତି କୁଳମଣି ଦାସଙ୍କ ରଚନାରୁ।

0: ଆମ ଗୀତରେ ଆପଣମାନେ ଶୁଣୁଥିଲେ କେତୋଟି ଆଧୁନିକ ଗୀତ ଶିଳ୍ପୀ ଏ ମହେଶ୍ୱର ରାଓ ଏବଂ ସଙ୍ଗୀତା ପଣ୍ଡାଙ୍କ କଣ୍ଠରେ। ଆମ ଗୀତ ଆଜି ପାଇଁ ଏତିକି।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଲୋକଗୀତ କ୍ରମରେ ପ୍ରଚାର କରୁଛୁ ଓଡ଼ିଶୀ କୀର୍ତ୍ତନ, ପରିବେଷଣ କରିଛନ୍ତି ଲକ୍ଷ୍ମୀନ୍ଦ୍ର ସ୍ୱାଇଁ ଏବଂ ସାଥୀ।

ସମ୍ମାନୀୟ ସ୍ୱଧୀବୃନ୍ଦ, ବର୍ତ୍ତମାନ ଆପଣ ମାନଙ୍କ ନିକଟରେ ଆମେ ପରିବେଷଣ କରିବାକୁ ଯାଉଛୁ ଭକ୍ତ ଧ୍ରୁବର ତପସ୍ୟା ଫଳ। ଆସନ୍ତୁ ବୁଝିବା, ଏକ ଦିନ କର ହେଲା।

0: ଦିନକର ରାଜା ଉତ୍ତାନପାଦ ସିଂହାସନ ଆରୋହଣ କରି ବସିଛନ୍ତି। ଠିକ ସମୟରେ ପଣ୍ଡିତ ସୁରୁଚି ପୁତ୍ର ଉତ୍ତମକୁ ଘେନି ଯେତେବେଳେ ଦାସୀ ରାଜାଙ୍କ ନିକଟରେ ପହଞ୍ଚିଗଲା, ରାଜା ଉପରେ ମହୋଦୟ କଲେ। କଣ
1: କଲେ?

ସଜନନ୍ଦ ସେଇ ସମୟରେ ପଣ୍ଡିତେ ଦାସିଏ ବଡ଼ରାଣୀର ପୁତ୍ର ଧ୍ରୁବକୁ ନେଇ ଆଜ୍ଞା ପହଞ୍ଚିଗଲା। ଏଥିପାଇଁ ଆପଣଙ୍କର ଓଡ଼ିଆ ଭାଗବତ ଶ୍ରୀମନ୍ ଜଗନ୍ନାଥ ଦାସ ଲେଖିଲେ।

ବ୍ରେନ୍ ମହୋଦୟ ଲାଜକୁଳି ବୋଲନ୍ତେ ଲାକ କାନ୍ଦୁରି ତା ଦେହରେ କର ବାଜିଲା ଯେମିତି ଝାଉଁଳି ଯାଏ ମା ସାନ ରାଣୀଙ୍କ କଥାରେ ପଣ୍ଡିତ ଧ୍ରୁବଙ୍କ ମୁଖଟି ସେଇଭଳି ଝାଉଁଳି ଗଲା। ତେଣୁ ଆଜ୍ଞା ଧ୍ରୁବ କଲେ କଣ।

ଭଗବତ ଧ୍ରୁବ କୁ ଆଜ୍ଞା ମା ବୁଝେଇଲେ ରେ ଧନ ଏ ଜଗତରେ ଉଦ୍ଧାର କରିବା ପାଇଁ ଦୁଃଖରୁ ଉଦ୍ଧାର କରିବା ପାଇଁ ଏକା ସେ ଜଗତନାଥ ଜଗନ୍ନାଥ ମହାପ୍ରଭୁ ତାଙ୍କରି ନାମକୁ ଭଜନ କୀର୍ତ୍ତନ କଲେ ଆମେ ଏ ଦୁଃଖରୁ

ମାଙ୍କ କଥାରେ ଆଜ୍ଞା ଧ୍ରୁବ ପ୍ରତିପାଳିତ ହୋଇ ଜଗନ୍ନାଥ ମହାପ୍ରଭୁଙ୍କର ନାମ ଭଜନ କୀର୍ତ୍ତନ କରିବା ପାଇଁ ପ୍ରସ୍ତୁତ ହୋଇଗଲା। କହିଲା ମା, ସେ ପ୍ରଭୁଙ୍କୁ ନାମ କୀର୍ତ୍ତନ କରିବାକୁ ହେଲେ ମତେ ଅଟବ୍ୟକୁ ଜଙ୍ଗଲକୁ ଯିବା।

ଧ୍ରୁବ ବନକୁ ଯାଇ ଭଗବତ ପ୍ରେମରେ ମଜିବା ପାଇଁ ପ୍ରସ୍ତାବିତ କରନ୍ତେ। ମା ପଣ୍ଡିତେ କହୁଛନ୍ତି ରେ ଧନ, ତୁ ପରା ମୋର ଏକମାତ୍ର ସଂଘାଳି, ତୁ ମତେ ଛାଡି ଚାଲିଯିବୁ? ଏଇଥିପାଇଁ ଆପଣ ମାନଙ୍କର ଉତ୍କଳମଣି ଗୋପବନ୍ଧୁ ଦାସ ପତ୍ର ଲେଖିବାକୁ ଯାଉଛନ୍ତି।

ଆରେ ଏଇନା ମହୋଦୟ, ମା କାନ୍ଦି କାନ୍ଦି କହିଲେ, ରେ ପୁଅ ମୁଁ କହୁଛି ତୁ ଆଜି ଜଙ୍ଗଲ ଆକୁ ଯାଅ ନା। ଧ୍ରୁବ କହିଲେ, ମା ଯେହେତୁ ମର ଜଗତରେ ମୁଁ ଜନ୍ମ ଲାଭ ନେଇଛି ଇଏ ତପରେ ଲୋପ।

ମହାପ୍ରଭୁ କହିଲେ ମା ଆପଣ ମତେ ଟିକେ ଆଶୀର୍ବାଦ ଦିଅନ୍ତୁ, ଜଙ୍ଗଲ ଯିବି ସେ ଜଗନ୍ନାଥ ମହାପ୍ରଭୁଙ୍କର ପବିତ୍ର ନାମକୁ ଭଜନ କୀର୍ତ୍ତନ କରିବି ନା ଆଶୀର୍ବାଦ।

ସେଦିନ ଧ୍ରୁବ କହିଲେ ବାପା ଆପଣଙ୍କ କୋଳରେ ବସିବା ପାଇଁ ମୋତେ ହସ୍ତ ପ୍ରସାରି ଦେଲି। ସାନ ରାଣୀ ମତେ ବହୁତ ଅପମାନ କରି କହିଲେ, ଆପଣ ତ ପଦେଲେ ସେଠି କିଛି କହିଲେ ନା, ତେଣୁ ମୁଁ ଏ ଭଗବାନଙ୍କର ପବିତ୍ର ନାମକୁ କେବେ ହେଲେ ଛାଡ଼ିବି ନାହିଁ। ବରିଣ୍ୟ ମହୋଦୟ ଭୂତାନ ବାଦ ଫେରି ଆସିଲେ, ଜଙ୍ଗଲରେ ପଣ୍ଡିତ ଧ୍ରୁବ ତପସ୍ୟା କରି ପଣ୍ଡିତ ଜୀବନଟି।

ସଜରବୃନ୍ଦ ପରେଣ୍ୟ ଏଇ ସମୟରେ ପଣିତେ ଭଗବାନ ସନ୍ତୋଷ ଲାଭ କରି ଧ୍ରୁବ କଲେ ରେ ଧନ ତୁ ଘରକୁ ଯା ତୋ ପିତାମାତାଙ୍କୁ ଆଜି ବିଷ୍ଣୁ ରଥରେ ବସିଯାଇ ସ୍ୱର୍ଗପୁରକୁ ନେଇ ପଳେଇ ଆସ। ଏତିକି କୁହନ୍ତେ ଘଟଣାଟି ହେଲା କଣ ଧ୍ରୁବ ଆଜ୍ଞା ଘରେ ଗୃହରେ ପହଞ୍ଚନ୍ତେ ଘଟଣାଟି ହେଲା କଣ ପିତାମାତାଙ୍କୁ ସେ ଆଜ୍ଞା ବିଷ୍ଣୁ ରଥରେ ବସାଇ ଧୀରେ ଧୀରେ ସ୍ୱର୍ଗକୁ ସେ ଯାତ।

ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ। ଏବେ ସମୟ ହେଉଛି କାର୍ଯ୍ୟକ୍ରମ ଶୁଣିବା ମଞ୍ଜୁଳ ମଧ୍ୟାହ୍ନ। ଆପଣମାନଙ୍କର ଏସ୍ଏମ୍ଏସ୍ ଜରିଆରେ ଆମ ପାଖରେ ଅନେକଗୁଡ଼ିଏ ଏସ୍ଏମ୍ଏସ୍ ଆସି ପହଞ୍ଚିସାରିଛି। ବାହାରେ ଖୁବ୍ ଜୋରେ ବର୍ଷା ବି ହେଉଛି, ଆଉ ସେଇଥିପାଇଁ ବୋଧହୁଏ ଅନେକଗୁଡ଼ିଏ ଶ୍ରୋତାବନ୍ଧୁ କେବଳ ବର୍ଷା ଉପରେ ଆଧାରିତ ଗୀତଗୁଡ଼ିଏ ଲେଖି ପଠାଇଛନ୍ତି। ବହୁତ ବଢ଼ିଆ। ତେବେ ଆଉ ଡେରି ନ କରି ଆରମ୍ଭ କରିବା କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ, ଯାହା ଆପଣମାନଙ୍କର ପସନ୍ଦ, ମୋର ମଧ୍ୟ ପସନ୍ଦ। ଆଜି ଉପସ୍ଥାପନରେ ଅଛି ମୁଁ ଜୁନା ପଟ୍ଟନାୟକ। ପ୍ରଥମ ଏସ୍ଏମ୍ଏସ୍ଟି ଆସିଛି, ଲେଖିଛନ୍ତି ଉର୍ମିଳା, ନିର୍ମଳା, ପ୍ରତ୍ୟୁଷ, ପ୍ରଭାକର, ସେକ୍ଟର 11 ସିଡିଏ କଟକରୁ। ଆପଣମାନେ ଲେଖିଛନ୍ତି ହାଭ୍ ଏ ନାଇସ୍ ଡେ, ବହୁତ ଦିନଟି ଭଲରେ ଯାଉ ଆପଣମାନଙ୍କର, ସମସ୍ତେ ଭଲରେ ଥାଆନ୍ତୁ। ଆପଣ ଶୁଣିବାକୁ ଚାହିଁଛନ୍ତି ମଞ୍ଜିଲ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ରିମ୍ ଝିମ୍ ଗିରି ସାୱନ୍।

ଆଉଗୋଟେ ଏସ୍ଏମ୍ଏସ୍ ଆସିଛି ଗୋପପୁର ନିଶ୍ଚିନ୍ତ କୋଇଲି କଟକରୁ ଲେଖିଛନ୍ତି ଚନ୍ଦ୍ରକାନ୍ତ ପୃଷ୍ଟି। ଆପଣ ଶୁଣିବାକୁ ଚାହିଁଛନ୍ତି ମୋହରା କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ ଅଲକା ଏଗ୍ନିକ। ବର୍ଷା ଯୋଗୁଁ ଖୁବ୍ ସୁନ୍ଦର ସୁନ୍ଦର ଗୀତଗୁଡ଼ିକ ଆପଣ ବାଛି ଲେଖି ପଠାଉଛନ୍ତି, ତେବେ ଆପଣଙ୍କ ପସନ୍ଦର ଗୀତ ଆପଣ ଶୁଣି ନିଅନ୍ତୁ।

ଆପଣ ଆମର ନିୟମିତ ଶ୍ରୋତା, ସବୁବେଳେ କେମିତି କେତେବେଳେ କାମ କରନ୍ତି ଆଉ କେତେବେଳେ ରେଡିଓ ଶୁଣନ୍ତି ଜଣାପଡ଼େନି, କିନ୍ତୁ ରେଡିଓକୁ ପ୍ରଚୁର ଭଲ ପାଉଛନ୍ତି ଆପଣ। ଆପଣ ଶୁଣିବାକୁ ଚାହିଁଛନ୍ତି ବେୱଫା ସନମ କଥାଚିତ୍ରର ଗୋଟିଏ ଗୀତ, ଗୀତଟିକୁ ଗାଇଛନ୍ତି ସୋନୁ ନିଗମ।

ପୋଷ୍ଟଟି ଆସିଛି ଜିଗରନ ପଟାମୁଣ୍ଡାଇ କେନ୍ଦ୍ରାପଡ଼ାରୁ ଲେଖିଛନ୍ତି ସୋମନାଥ ସାହୁ। ଆପଣଙ୍କ ଗୀତ ବାଜିବା ଆରମ୍ଭ ହେଲାଣି, ଆପଣ ନିଶ୍ଚିତ ଭାବରେ ଶୁଣିପାରୁଥିବେ। ଗୀତଟିକୁ ଗାଇଛନ୍ତି ଅକ୍ଷୟ କୁମାର ମହାନ୍ତି ଏବଂ ଅନୁରାଧା ପଡ଼ୱାଲ। କଥାଚିତ୍ର ଜଗା ହାତରେ ପକା।

ଆଉ ଗୋଟିଏ ଏସଏମଏସ କରିଛନ୍ତି ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା, ବନ୍ଦନା, ସୌରୀ ମହାସିଂହପୁର ବହୁଗ୍ରାମରୁ। ଆପଣ ଶୁଣିବାକୁ ଚାହୁଁଛନ୍ତି ବାବୁ ଆଇ ଲଭ୍ ୟୁ କଥା ଚିତ୍ରର ଗୋଟିଏ ଗୀତ। ସେ ଗୀତଟି ଆମ ପାଖରେ ନାହିଁ, ବାବୁ ଆଇ ଲଭ୍ ୟୁର କୌଣସି ଗୋଟିଏ ବି ଗୀତ ଆମ ପାଖରେ ନାହିଁ, ସେଥିପାଇଁ କ୍ଷମା ଚାହୁଁଛୁ ଶ୍ରୋତା ବନ୍ଧୁ। ପରବର୍ତ୍ତୀ ଏସଏମଏସଟି ଆସିଛି କେନ୍ଦ୍ରାପଡ଼ା କରୁଆ ଟିକନପୁରରୁ, ଲେଖିଛନ୍ତି ମଞ୍ଜୁ ନାନୀ, ଝିଅ ଯାଜ୍ଞସେନୀ, ପୁଅ ଅମୃତୁଞ୍ଜୟ। ଆପଣମାନେ ବଡ଼ ଫ୍ୟାନ ଗିରିଜା ସାରଙ୍କର ମୁଁ ଜାଣିପାରୁଛି। ଆପଣମାନେ ଲେଖିଛନ୍ତି ଭାଇ ତ ଭାଇ ଗିରିଜା ଭାଇ, ଏମିତି ଭାଇ ଜଗତେ ନାହିଁ। ନିଶ୍ଚୟ ଆଜ୍ଞା, ବହୁତ ଭଲ ଲୋକ ଜଣେ ସେ ଗିରିଜା ଭାଇ। ଆପଣ କେମିତି ଅଛନ୍ତି? ଆପଣ ମଝିରେ ମଝିରେ କୁଆଡ଼େ ଯାଉଛନ୍ତି ଯେ ସବୁ ଶ୍ରୋତା ଭାଇ ଭଉଣୀମାନେ ଆପଣଙ୍କୁ ଅପେକ୍ଷା କରି ଚାହିଁଛନ୍ତି। ବାଃ, ବହୁତ ବଢ଼ିଆ। ଆପଣମାନେ ସମସ୍ତେ ଗିରିଜା ସାରଙ୍କୁ ଏତେ ଖୋଜୁଛନ୍ତି ମାନେ ନିଶ୍ଚିତ ଭାବରେ ତାଙ୍କର ଡ୍ୟୁଟି ଏବେ ପଡ଼ିଯିବ। ଆପଣମାନେ ତାଙ୍କ କଣ୍ଠରୁ ଶୁଣିବେ ସୁନ୍ଦର ସୁନ୍ଦର ଗୀତ। ତେବେ ଶ୍ରୋତାବନ୍ଧୁ, ଆପଣ ଶୁଣିବାକୁ ଚାହିଁଛନ୍ତି ଜଗାବଳିଆ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସୁରେଶ ୱାଡକର ଏବଂ ଅନୁରାଧା ପଡ଼ବାଲ। ଆପଣଙ୍କର ପସନ୍ଦର ଗୀତ ଶୁଣିନିଅନ୍ତୁ, ଆଉ ଗିରିଜା ସାରଙ୍କ ହାଏ ହାଲୋ ଟିକେ କହିଦିଅନ୍ତୁ।

ଡିହସାହି କାଦୁଆପଡ଼ା ଜଗତସିଂହପୁରରୁ ଲେଖିଛନ୍ତି ପ୍ରମୋଦ କୁମାର ସାହୁ। ଆପଣ ଶୁଣିବାକୁ ଚାହିଁଛନ୍ତି ରତିକାନ୍ତ ଶତପଥୀ ଏବଂ ତୃପ୍ତି ଦାସଙ୍କ କଣ୍ଠରେ ଗୋଟିଏ ଗୀତଟିଏ, କଥାଚିତ୍ର ଚକାଚକା ଭଅଁରୀ।

ପରବର୍ତ୍ତୀ ଏସ୍ଏମ୍ଏସ୍ଟି କରିଛନ୍ତି ପାରାଦୀପରୁ ଦିଲ୍ଲୀପ ନାୟକ। ଆପଣ ଶୁଣିବାକୁ ଚାହିଁଛନ୍ତି ଜିସ୍ ଦେଶ ମେ ଗଙ୍ଗା ବେହତି କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ମୁକେଶ। ଶ୍ରୋତାବନ୍ଧୁ, ଆପଣଙ୍କ ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର।

ପରବର୍ତ୍ତୀ ଏସ୍ଏମ୍ଏସ୍ ଟି ଆସିଛି ଜଟଣୀରୁ। ଲେଖିଛନ୍ତି କୁମୁଦିନୀ ଏବଂ ତ୍ରିନାଥ। ଆପଣ ଶୁଣିବାକୁ ଚାହିଁଛନ୍ତି ଯାହାକୁ ରଖିବେ ଅନନ୍ତ କଥା ଚିତ୍ରର ଗୋଟିଏ ସୁନ୍ଦର ଗୀତ, ମୋର ବି ବହୁତ ପସନ୍ଦ, ସବୁ ଝିଅମାନଙ୍କର ପସନ୍ଦ ଯେଉଁମାନେ ଶାଶୁଘରକୁ ଯାଆନ୍ତି। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ତୃପ୍ତି ଦାସ ଏବଂ ସ୍ୱରୂପ ନାୟକ। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତଟିକୁ ଶୁଣି ନିଅନ୍ତୁ।

ପରବର୍ତ୍ତୀ ଏସଏମଏସଟି ଆସିଛି ଦକ୍ଷିଣକୁଲ ଯାଜପୁରରୁ। ଲେଖିଛନ୍ତି ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଶେଷ ଶ୍ରାବଣ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ। ଗୀତଟିକୁ ଗାଇଛନ୍ତି ବାଣିଜ୍ୟ ରାମ ଏବଂ ଚିତ୍ତରଞ୍ଜନ ଜେନା।

ବାସୁଦେବପୁର ଭଦ୍ରକରୁ ଲେଖିଛନ୍ତି ନରେନ୍ଦ୍ର ମହାକୁଡ଼। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ବେତାବ କଥାଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଗାଇଛନ୍ତି ସବୀର କୁମାର ଏବଂ ଲତା ମଙ୍ଗେସ୍କର। ଶ୍ରୋତାବନ୍ଧୁ, ଆପଣଙ୍କର ପସନ୍ଦର ଗୀତ ଆପଣମାନେ ତ ଶୁଣୁଛନ୍ତି, ଏମିତି ଆପଣ ଭଲ ପାଇବା ଦେଉଥାନ୍ତୁ। ଆମ ପାଖକୁ SMS ଜରିଆରେ ଆପଣଙ୍କ ପସନ୍ଦର ଗୀତ ଲେଖି ପଠାଉଥାନ୍ତୁ।

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଗୁଲେହି ହିନ୍ଦୋଳ ଢେଙ୍କାନାଳରୁ ଲେଖିଛନ୍ତି ନୀଳାଦ୍ରି ସାହୁ ରୀନାବାଳା ସାହୁ ଆପଣ ଶୁଣିବାକୁ ଚାହିଁଛନ୍ତି ଅସଲି ନକଲି କଥା ଚିତ୍ରର ଗୋଟିଏ ଗୀତ ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର ଶ୍ରୋତାବନ୍ଧୁ ଆପଣଙ୍କର ପସନ୍ଦର ଗୀତ ଆପଣଙ୍କ ପାଖରେ ହାଜିର

ଆଉ ଗୋଟିଏ ଏସ୍ଏମ୍ଏସ୍ ଆସିଛି ଭୂୟାଁବାସ ଗୁଆମାଳ ଭଦ୍ରକରୁ। ଲେଖିଛନ୍ତି ପଦ୍ମିନୀ ରାୟ, ରାଜେନ୍ଦ୍ର ରାୟ ଏବଂ ସୌମ୍ୟରଞ୍ଜନ ରାୟ। ଆପଣମାନେ ଶୁଣିବାକୁ ଚାହିଁଛନ୍ତି ଦିଲ୍ ତୋ ପାଗଲ ହେ କଥା ଚିତ୍ରର ଗୋଟିଏ ଗୀତ। ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଲତା ମଙ୍ଗେସ୍କର ଏବଂ ଉଦିତ ନାରାୟଣ।

କବାଟବନ୍ଧ ଯାଜପୁରରୁ ଲେଖିଛନ୍ତି ବୈରାଗୀ ଚରଣ ସାହୁ ଏବଂ ଗୋଦାବରୀ ସାହୁ। ଆପଣଙ୍କ ପସନ୍ଦର ଗୀତ ଏକ ଡାଲ ପର, କଥାଚିତ୍ର ଚୋର ମଚାଏ ସୋର, ଗୀତଟିକୁ ଗାଇଛନ୍ତି ମହମ୍ମଦ ରଫି ଏବଂ ଲତା ମଙ୍ଗେସ୍କର।

କାର୍ଯ୍ୟକ୍ରମ ଶେଷରେ ଗୋଟିଏ ଏସ୍ଏମ୍ଏସ୍ ଆସିଛି ପୁରୀ ଡିଷ୍ଟ୍ରିକ୍ ଡେଲାଙ୍ଗରୁ ଲେଖିଛନ୍ତି ସୋନାଲିକା ମିତାଲି ଆପଣମାନେ ଶୁଣିବାକୁ ଚାହିଁଛନ୍ତି କୁଛ କୁଛ ହୋତା ହେ କଥାଚିତ୍ରର ଗୋଟିଏ ସୁନ୍ଦର ଗୀତ ଗୀତଟିକୁ ଦ୍ୱୈତ କଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି।

0: ନମସ୍କାର ଭଉଣୀ, ଆପଣମାନଙ୍କୁ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଆଜିର ନାରୀ ମହଲ କାର୍ଯ୍ୟକ୍ରମ। ଭଉଣୀ, ଆମ ସମସ୍ତଙ୍କ ଭିତରେ କିଛି ନା କିଛି ଗୁଣ ଭରି ରହିଛି ଯାହାକି ଆମକୁ ଆଗକୁ ବଢ଼ିବାରେ ସାହାଯ୍ୟ କରିଥାଏ। ଆଜି ସେମିତି ଜଣେ ଭଉଣୀଙ୍କର କଥା କହିବୁ, ପିଲାଟି ବେଳୁ ଭାଇ ଭଉଣୀଙ୍କ ସହିତ ଖେଳୁ ଖେଳୁ ତାଙ୍କ ଭିତରେ ସଙ୍ଗୀତକୁ ନେଇ ଯେ ଏତେ ପ୍ରତିଭା ଭରି ରହିଛି ତାହା ପରିବାର ଲୋକମାନେ ଜାଣିବାକୁ ପାଇଥିଲେ, ଆଉ ଏହି ସଙ୍ଗୀତ କଳା ମାଧ୍ୟମରେ ସେ ଆଜି ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ଖାଲି ସେତିକି ନୁହେଁ ଭଉଣୀ, ଅନେକ ଗୁଣର ଅଧିକାରିଣୀ। ସେ ବିଜ୍ଞାନର ଛାତ୍ରୀ, ସଙ୍ଗୀତ ସାଧନା କରିବା ସହିତ ପିଲାମାନଙ୍କୁ ପାଠ ପଢ଼ାନ୍ତି, ଏଥିସହିତ ସଙ୍ଗୀତ ଶିକ୍ଷା ଦିଅନ୍ତି, ତା ଭିତରେ ଅନେକ ସୁନ୍ଦର ସୁନ୍ଦର କେକ୍ ପ୍ରସ୍ତୁତ କରନ୍ତି, ଆଉ ସେ ହେଲେ ଶୁଭଜ୍ୟୋତି। ପ୍ରଥମେ ତାଙ୍କୁ ଆମର କାର୍ଯ୍ୟକ୍ରମକୁ ସ୍ୱାଗତ କରିବା। ଆଜ୍ଞା ନମସ୍କାର।
1: ନମସ୍କାର,
0: କେମିତି ଅଛନ୍ତି ଆଉ ଆଜି ଆମ ଷ୍ଟୁଡିଓକୁ ଯୋଉ ଆସିଛନ୍ତି, କେମିତି ଲାଗୁଛି?
1: ମୁଁ ଭଲ ଅଛି। ମୁଁ ଆଗରୁ ମଧ୍ୟ ଏଇ ଅଲ୍ ଇଣ୍ଡିଆ ରେଡିଓକୁ ଆସିଛି। ମୁଁ ଏଠିକାର ଛୋଟବେଳେ ଚାଇଲ୍ଡ ଆର୍ଟିଷ୍ଟ ଥିଲି।
0: ଆଚ୍ଛା,
1: ଆଉ ଆଜି ବହୁତ ଦିନ ପରେ ଆସିକି ମତେ ବହୁତ ବଢ଼ିଆ ଲାଗୁଛି ଯେ ଆପଣମାନେ ମତେ ଆଉ ଥରେ ଏଠିକି ଆସିବାର ସୁଯୋଗ ଦେଇଛନ୍ତି।
0: ଆପଣ ତ ଅନେକ ଗୁଣର ଅଧିକାରିଣୀ, ଏହାରି ମାଧ୍ୟମରେ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି। ତେବେ ଏ ଯୋଉ ଆପଣ ସଙ୍ଗୀତ ସାଧନା କରୁଛନ୍ତି, ବିଧିବଦ୍ଧ ଭାବରେ କେବେଠୁ ସଙ୍ଗୀତ ସାଧନା କରୁଛନ୍ତି?
1: ମୁଁ ଯେତେବେଳେ ପ୍ରେପରେ ପଢୁଥିଲି, ମୋ ମାମା ମତେ ତାଙ୍କୁ ଲାଗିଲା ଯେ ମୁଁ ଗୀତ ଗାଇପାରିବି। ମାନେ ଛୋଟବେଳେ ଯେମିତି ବାପା ମାଙ୍କୁ ଲାଗେ ଯେ ପିଲାମାନେ ଏଇ ଏଇ ସବୁ କ୍ୱାଲିଟିଜ୍ ଅଛି ତାଙ୍କ ଭିତରେ,
0: କଣ ଥିଲା ଯେ ବାପା ମା ଜାଣିପାରିଲେ?
1: ମୁଁ ଆଉ ମୋ ଭଉଣୀ ଯେତେବେଳେ ଆମେ ଛୋଟ ଥାଉ, ଟିଭିରେ ଯେତିକି ସବୁ ଗୀତ ବାଜେ, ଯେମିତି ଆଡଭର୍ଟାଇଜମେଣ୍ଟର ବି ସବୁ ଗୀତ ବାଜେ, ଆମେ ତାକୁ ଦିନଯାକ ଶୁଣିକି ପୁରା ଗାଇକି ମୁଖସ୍ଥ କରିଦେଇଥାଉ, ଆଉ ଦିନଯାକ ଗାଉଥାଉ ତାକୁ। ତ ମାମା ସେଥିରୁ ଭାବିଲେ ଯେ ଆମେ ହୁଏତ ଗୀତ ଗାଇପାରିବୁ। ଆଉ ଗୋଟେ କଥା ଯେ ମୁଁ ଯେତେବେଳେ ଜନ୍ମ ହେବାର ଥିଲା, ତ ମୋ ମାମା ମନ୍ଦିର ଆଗରେ ବସିକି ଭାବିଥିଲେ ଯେ ତାଙ୍କର ଗୋଟେ ଝିଅ ହବ ଆଉ ସେ ଗୀତ ଭଲ ଗାଇବ। ତ ସେଥିପାଇଁ କି ମାମା ବୋଧେ ଭାବିଲେ ଯେ ଆମେ ବହୁତ ଭଲ ଗୀତ ଗାଇବୁ, ତ ସିଏ ମତେ ଆଉ ମୋ ଭଉଣୀ ଆମ ଦି ଜଣଙ୍କୁ ଗୀତ ଗାଇବାକୁ ସୁଯୋଗ ଦେଇଥିଲେ।

0: ଟିଚରଙ୍କ ପାଖକୁ ନେଇକି ଟ୍ରେନିଂ ଦେବା ପାଇଁ ଆରମ୍ଭ କରିଥିଲେ ସବୁ।
1: ଆପଣଙ୍କ ମା ଯୋଉ ଆଶା କରିଥିଲେ ସେ ଆଶା ପୂରଣ ହେଇଛି ଆଉ ଆପଣ ଜଣେ କଣ୍ଠଶିଳ୍ପୀ ହେଇପାରିଛନ୍ତି। ମୋଟ ଉପରେ କହିବାକୁ ଗଲେ ମାଙ୍କ ଠୁ ଆପଣ ପ୍ରେରଣା ପାଇଥିଲେ। କୋଉଠି ସବୁ ଆପଣ ଗୀତ ପରିବେଷଣ କରିଛନ୍ତି?
0: ମୁଁ ଅନେକ ଜାଗାରେ ଗୀତ ପରିବେଷଣ କରିଛି, ମାନେ ଆମର ଷ୍ଟେଟ ଲେଭେଲ କହିବାକୁ ଗଲେ ମୁଁ ଏମିତି ଅକ୍ଷୟ ମହାନ୍ତିଙ୍କର ଅନେକ ପ୍ରତିଯୋଗିତାରେ ଗୀତ ପରିବେଷଣ କରିଛି ଆଉ ମୁଁ ଫାର୍ଷ୍ଟ ପ୍ରାଇଜ ବି ପାଇଛି।
1: ଆଚ୍ଛା,
0: ଆଉ ଅନେକ ଭିକାରୀ ବଳଙ୍କର ଭଜନ ପ୍ରତିଯୋଗିତା ହୁଏ, ସେଠି ମଧ୍ୟ ମୁଁ ଗୀତ ଗାଇଛି ଆଉ ପ୍ରାଇଜ ମଧ୍ୟ ପାଇଛି। ଆଉ ଅନେକ ରାଜ୍ୟସ୍ତରୀୟ ଯୋଉ ରିପବ୍ଲିକ ଡେ ଆଉ ଇଣ୍ଡିପେଣ୍ଡେନ୍ସ ଡେ ପାଇଁ କି ଯୋଉ କମ୍ପିଟିସନ୍ ହୁଏ, ମୁଁ ତ ସ୍କୁଲରେ ପଢୁଥିଲି ତ ସେଇଠି ମଧ୍ୟ ମୁଁ ପ୍ରତିଯୋଗିତାରେ ପାର୍ଟିସିପେଟ କରିଛି ଆଉ ସେଠି ମଧ୍ୟ ମୁଁ ପ୍ରାଇଜ ପାଇଛି।
1: ଯେତେବେଳେ ଆପଣ ପ୍ରଥମ କରି ଷ୍ଟେଜକୁ ଗଲେ ସେଠି ଗୀତ ଗାଇଲେ କଣ କେମିତି ଅନୁଭୂତି ଥିଲା ସେ ବିଷୟରେ ଟିକେ ଆମର ଭଉଣୀମାନଙ୍କୁ କହିବେ କି?
0: ପ୍ରଥମେ ଯେତେବେଳେ ମୁଁ ଗୀତ ଗାଇଲି ମୁଁ ବହୁତ ଛୋଟ ଥିଲି, ସେତେବେଳେ ମାନେ ମୁଁ ବହୁତ ନର୍ଭସ ଫିଲ୍ କରୁଥିଲି ଆଉ ସେଇ ଷ୍ଟେଜ ଫ୍ରିନେସ୍ ଟା ମୋର ନଥିଲା। ମୁଁ ଫାର୍ଷ୍ଟ ଯେବେ ପରଫର୍ମାନ୍ସ କରିଥିଲି ମୋର ଭୁଲ ହେଇଯାଇଥିଲା, ତାପରେ ମୁଁ ଆସିକି ଘରେ ମାମାଙ୍କୁ କହିଥିଲି ଭୁଲ ହେଇଗଲା ମାମା ଆଉ କଣ କରିବି। ମୋ ମାମା ମତେ ବୁଝେଇଥିଲେ ଯେ ଯଦି ଭୁଲ ହେଇଗଲା ନେକ୍ସଟ ଟାଇମ୍ ଆର ଟାଇମ୍କୁ ଆମେ ଆଉ ଥରେ ବଢିଆ ସେ ପ୍ରିପେୟାର ହେଇକି ଯିବା, ଆଉ ଥରେ ବଢିଆ କି ଗୀତ ଗାଇବା। ତ ମୋର ଏଭ୍ରି ଟାଇମ୍ ମୁଁ ଇଚ୍ ଟାଇମ୍ ଯେତେବେଳେ ଯାଏ କିଛି କୋଉ ଷ୍ଟେଜରେ ପରଫର୍ମ କରିବା ପାଇଁ ତ ଗୁରୁଙ୍କୁ ତ ମୁଁ ମନେ ପକାଏ ଆଉ ମା ସରସ୍ୱତୀଙ୍କୁ ବି ଧ୍ୟାନ କରେ, ପ୍ଲସ ମୋ ମାମା ମତେ ବହୁତ ଇନସ୍ପାୟାର କରନ୍ତି।
1: ଆଚ୍ଛା, ଆପଣ ତାହେଲେ ବହୁତ ସ୍ଥାନରେ ଗୀତ ଗାଇଛନ୍ତି ଆଉ ପ୍ରାଇଜ ମଧ୍ୟ ପାଇଛନ୍ତି, ତେବେ ସଙ୍ଗୀତକୁ ନେଇ ଆପଣ କଣ ସବୁ ସ୍ୱପ୍ନ ଦେଖିଛନ୍ତି?
0: ମୁଁ ଭାବେ ଯେ ଗୋଟେ ପ୍ଲେବ୍ୟାକ୍ ସିଙ୍ଗର ହେବାକୁ ଚାହେଁ ଆଉ ଭାବେ କି ସଙ୍ଗୀତ ପାଇଁ କି ମୁଁ ରିସର୍ଚ୍ଚ କରିବାକୁ ବି ଚାହେଁ।
1: ଆଚ୍ଛା,
0: ମାନେ ସଙ୍ଗୀତର ଯୋଉ ଗୋଟେ ଗୋଟେ ଏଲିମେଣ୍ଟ ସେଗୁଡାକ କଣ, ମାନେ ଆଜିକାଲି ଯୋଉ ମଡର୍ଣ୍ଣ ଦିନରେ ଯେମିତି ରେକର୍ଡିଂ ହଉଛି ଆଉ ସେସବୁ ଜିନିଷର ଜ୍ଞାନ ବି ମୁଁ ପାଇବାକୁ ଚାହେଁ।
1: ଆଚ୍ଛା, ଆପଣ ତ ଜଣେ ବିଜ୍ଞାନ ଛାତ୍ରୀ, ପାଠ ପ୍ରତି ମଧ୍ୟ ଆପଣ ଧ୍ୟାନ ଦେଉଥିବେ, ସଙ୍ଗୀତ ସାଧନା କେମିତି କରନ୍ତି, ସମୟ କେମିତି ପାଆନ୍ତି?
0: ପାଠ ଆଉ ସଙ୍ଗୀତ ମାନେ ଯେମିତି ମତେ ଲାଗେ ମୁଁ ଏଇ ଦିଟା ଜିନିଷ ପାଇଁ କି ହିଁ ଅଛି। ଫାର୍ଷ୍ଟ ଅଫ୍ ଅଲ୍ ମତେ ଲାଗେ ଯେ ମୁଁ କେବେ ମୋର ପାଠ ପାଇଁ କି ସଙ୍ଗୀତ ଡିଷ୍ଟର୍ବ ହେଇନି କି ସଙ୍ଗୀତ ପାଇଁ ପାଠ କେବେ ଡିଷ୍ଟର୍ବ ହେଇନି, ଦୁଇଟାଙ୍କୁ ଇକ୍ୱାଲ ଇକ୍ୱାଲ ଟାଇମ୍ ଦେଇଥାଏ।
1: ଆଚ୍ଛା,
0: ଆଉ ମୁଁ ସଙ୍ଗୀତର ପ୍ରାକ୍ଟିସ ସବୁଦିନ କରେ, ଡେଲି 2 ଆୱାର୍ସ କରେ ଆଉ ପାଠ ବି ଡେଲି ପଢେ।
1: ଯୋଉ ଭଉଣୀମାନେ ଆପଣଙ୍କୁ ଶୁଣୁଥିବେ ସେମାନେ ନିଶ୍ଚୟ ଇଚ୍ଛା କରୁଥିବେ ଆପଣଙ୍କ କଣ୍ଠରୁ ଗୋଟିଏ ଗୀତ ଶୁଣିବା ପାଇଁ, ତାହେଲେ ଶୁଣେଇ ଦିଅନ୍ତୁ ଗୀତର କିଛି ଅଂଶ।
0: ନିଶ୍ଚୟ।

0: ଆପଣ କୋଉ ପ୍ରକାରର ଗୀତ ଗାଇବାକୁ ବେଶୀ ପସନ୍ଦ କରନ୍ତି?
1: ମୁଁ ଜଣେ ଭର୍ସାଟାଇଲ୍ ସିଙ୍ଗର ହେବାକୁ ଚାହେଁ, କିନ୍ତୁ ମୁଁ ଆଶା ଭୋସଲେଙ୍କୁ ବହୁତ ଫଲୋ କରେ। ମୋର ଲାଇକିଂ ହଉଛି, ଗୋଟେ ଗୀତରେ ତ ଆମେ ସବୁ ଜିନିଷ ରଖିପାରିବା ନାହିଁ। ମୋର ମୁଁ ଚାହେଁ ଯେ ଗୋଟେ ଗୀତରେ ଟିକେ ରୋମାଣ୍ଟିକ ଗୀତଟେ ହେଇଥିବ, ଆଉ ସେଥିରେ କିଛି ଆଳାପ ଅଳଙ୍କାର ମଧ୍ୟ ଥିବ, ଯୋଉଟା କି ଶ୍ରୋତା ମାନଙ୍କୁ ବହୁତ ମଜେଇ ଦେଇ ଆଉ ମୁଗ୍ଧ କରିକି ରଖିଥିବ।
0: ବର୍ତ୍ତମାନ ପର୍ଯ୍ୟନ୍ତ କେତେ ଗୀତ ଗାଇଲିଣି?
1: ମୁଁ ଅନେକ ଗୀତ ଗାଇଛି। ଆଜିକାଲି ମଡର୍ଣ୍ଣ ଯୁଗରେ ସୋସିଆଲ ମିଡିଆ ହଉଛି ଲୋକମାନଙ୍କର ଗୀତ ଶୁଣିବାର ଗୋଟେ ମାଧ୍ୟମ, ସେଥିପାଇଁ ମୁଁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ବହୁତ ଗୁଡ଼ିଏ ଗୀତ ଗାଇଛି।
0: କେବଳ ଓଡ଼ିଆ ଗୀତ ଗାଇଛନ୍ତି ନା ଅନ୍ୟ ଭାଷାରେ ଗୀତ ଗାଇଛନ୍ତି?
1: ମୁଁ ଏପର୍ଯ୍ୟନ୍ତ କେବଳ ଓଡ଼ିଆ ଭାଷାରେ ହିଁ ଗୀତ ଗାଇଛି। ଅନ୍ୟ ଭାଷାରେ ମୁଁ ଅନ୍ୟ ଷ୍ଟେଜ୍ ମାନଙ୍କରେ ପରଫର୍ମ କରିଛି, ହିନ୍ଦୀ ଗୀତ।

0: ଅନ୍ୟ ଷ୍ଟେଜ୍ ମାନଙ୍କରେ ପରଫର୍ମ କରିଛି, କିନ୍ତୁ ମୋର ଏହା ଚେଷ୍ଟା ରହିଛି ଯେ ମୁଁ ଓଡ଼ିଶା ବାହାରକୁ ମଧ୍ୟ ଯାଇ ଗୀତ ପରିବେଷଣ କରିବି ଆଉ ଶ୍ରୋତାମାନେ ମୋତେ ଶୁଣିବେ। ଆଉ କ୍ଲାସିକାଲ, ହିନ୍ଦୀ, ସେମି କ୍ଲାସିକାଲ ଏହିସବୁ ଗୀତ ପରିବେଷଣ କରିବାର ମୋର ବହୁତ ଇଚ୍ଛା ଅଛି।
1: ଆମେ ଶୁଣିଛୁ ଯେ ଆପଣ ଏହି ସଙ୍ଗୀତ ଶିକ୍ଷା ଦେଇ ନିଜେ ଆତ୍ମନିର୍ଭରଶୀଳ ହୋଇପାରିଛନ୍ତି।
0: ହଁ, ମୁଁ ଛୋଟ ଛୋଟ ପିଲାମାନଙ୍କୁ ସଙ୍ଗୀତ ଶିଖାଏ ଆଉ ତାଙ୍କୁ ସଙ୍ଗୀତ ଶିଖେଇ ମୋତେ ଯୋଉ ଖୁସିଟା ଅନୁଭବ ହୁଏ ସେଇଟା ମୁଁ ମାନେ ଶବ୍ଦରେ ବି କହିପାରିବି ନାହିଁ। ଆଉ ଖାଲି ସଙ୍ଗୀତ ନୁହେଁ, ମୁଁ ଛୋଟ ପିଲାମାନଙ୍କୁ ପାଠ ମଧ୍ୟ ପଢାଏ। ଯେହେତୁ ମୁଁ କେମିଷ୍ଟ୍ରି ଅନର୍ସ ପିଲା ଅଛି, ତ ମୁଁ 11th 12th ପିଲାମାନଙ୍କୁ କେମିଷ୍ଟ୍ରି ମଧ୍ୟ ପଢଉଛି।
1: ଆଚ୍ଛା, ବହୁତ ଖୁସି ଲାଗିଲା ଯେ ଆପଣ ପିଲାମାନଙ୍କୁ ସଙ୍ଗୀତ ଶିଖାଉଛନ୍ତି ପୁଣି ପାଠ ମଧ୍ୟ ପଢଉଛନ୍ତି। ଏତେ ଛୋଟ ଛୋଟ ପିଲା, ସେମାନଙ୍କୁ କେମିତି ଆପଣ ଶିଖାନ୍ତି?
0: ଛୋଟ ପିଲାମାନଙ୍କୁ ଶିଖେଇବା ପାଇଁ ଆମ ଭିତରେ ଧୈର୍ଯ୍ୟ ରହିବା ଦରକାର। ମୁଁ ଯେତେବେଳେ ବହୁତ ଛୋଟ ଥିଲି, 2 କ୍ଲାସରେ ପଢୁଥିଲି, ମୋର ସ୍କୁଲରେ ଆମର ଗୋଟେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ଡେ ସେଲିବ୍ରେସନ୍ ହଉଥିଲା। ମୁଁ ସେବେଠୁ ମାନେ ମୋର ଯଦି ଗୀତ ଶିଖେଇବା ଆରମ୍ଭ କରିଛି ମୁଁ ସେବେଠୁ।
1: ଆଚ୍ଛା,
0: ମୁଁ ମୋର କିଛିଟା ସାଙ୍ଗମାନଙ୍କୁ ନେଇକି ଗୋଟେ ଗୀତ ମୁଁ ପ୍ରିପେୟାର କରେଇଲି, ଇଟିକିଲି ମିଟିକିଲି, ସେଇ ଗୀତଟି। ମୋର ବି ସେଦିନ ମୋର ଆଈ ଆସିଥିଲେ ଗ୍ରାଣ୍ଡ ପ୍ୟାରେଣ୍ଟସ୍ ସେଲିବ୍ରେସନକୁ, ଆଉ ମତେ ବହୁତ ଖୁସି ଲାଗିଲା କି ମୁଁ ଏତେ ମୋର 20 ଜଣ ସାଙ୍ଗମାନଙ୍କୁ ମୁଁ ଏକାଠି କରି ନେଇ ତାଙ୍କୁ ଗୀତ ଶିଖେଇ ମୁଁ ଷ୍ଟେଜ୍ରେ ପରଫର୍ମ କରିଥିଲି। ତ ମତେ ବହୁତ ଖୁସି ଲାଗିଲା ଯେ ଅନ୍ୟମାନଙ୍କର ଆଈ, ଅଜା କି ଜେଜେମା, ଜେଜେବାପା ସମସ୍ତେ ଶୁଣିଲେ, ତାପରେ ମୋ ଆଈ ମଧ୍ୟ ମୋ ଗୀତଟିକୁ ଶୁଣିଲେ।
1: ଆଜ୍ଞା, ଆପଣ ଯୋଉ ସଙ୍ଗୀତ ସାଧନା କରୁଛନ୍ତି, ଆକୁ ନେଇ କଣ କରିବେ ବୋଲି ଭବିଷ୍ୟତରେ ଭାବିଛନ୍ତି? କଣ ସ୍ୱପ୍ନ ରହିଛି?
0: ମୁଁ ଭାବେ ଯେ ମୁଁ ଗୋଟେ ପ୍ଲେବ୍ୟାକ୍ ସିଙ୍ଗର ହେବି, ଆଉ ଯେମିତି ଆଜିକାଲି ସୋନୁ ନିଗମ, ଶ୍ରେୟା ଘୋଷାଲ ଏମାନଙ୍କୁ ସମସ୍ତେ ଚିହ୍ନୁଛନ୍ତି, ସେମାନେ ବହୁତ ଫେମସ୍ ସିଙ୍ଗର ଭାବେ। ତ ମତେ ବି ଇଚ୍ଛା ଯେ ମୁଁ ବି ପରବର୍ତ୍ତୀ ସମୟରେ ଏମିତି ଜଣେ ପ୍ଲେବ୍ୟାକ୍ ସିଙ୍ଗର ଫେମସ୍ ହେବି, ପ୍ଲେବ୍ୟାକ୍ ସିଙ୍ଗର ହେବି।
1: ସେମାନଙ୍କୁ ଆପଣ ନିଜ ଜୀବନର ଆଦର୍ଶ ବୋଲି ଭାବି ନେଇଛନ୍ତି?
0: ଆଜ୍ଞା।
1: ତାହେଲେ ଆପଣଙ୍କ କଣ୍ଠରୁ ଆଉ ଗୋଟିଏ ଗୀତ ଆମର ଭଉଣୀମାନଙ୍କୁ ଶୁଣେଇ ଦିଅନ୍ତୁ।
0: ଆଶା ଭୋସଲେଙ୍କୁ ବି ମୋର ଆଦର୍ଶ ମାନେ, ମୁଁ ତାଙ୍କର ହିଁ ଗୋଟେ ଗୀତ ଗାଇବି।

0: ଆପଣ ତ ଜଣେ କଣ୍ଠଶିଳ୍ପୀ ମଧ୍ୟ ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି, ଏଥିସହିତ ଆମେ ଶୁଣିଛୁ ଯେ ଆପଣ ଅନେକ ସୁନ୍ଦର ସୁନ୍ଦର କେକ୍ ପ୍ରସ୍ତୁତ କରନ୍ତି, ଏଥିପାଇଁ କିଛି ବିଧିବଦ୍ଧ ଟ୍ରେନିଂ ନେଇଥିଲେ କି?
1: ନା, ମୁଁ ଏମିତି କିଛି ଟ୍ରେନିଂ ନେଇ ନାହିଁ। ମୁଁ ବହୁତ ଖାଇବା ପ୍ରିୟ, ଆଉ ମୁଁ ଖାଇବା ବନେଇବାକୁ ବି ବହୁତ ବଢିଆ ଲାଗେ।
0: ଆପଣଙ୍କୁ ଦେଖିଲେ ଜଣାଯାଉଛି ଆପଣ ନିଶ୍ଚୟ ଖାଇବା ପ୍ରିୟ ବୋଲି।
1: ତ ମୁଁ ଛୋଟବେଳୁ ମୋର ସ୍କୁଲରେ ବି ମୁଁ ହୋମ୍ ସାଇନ୍ସ ସବଜେକ୍ଟ ନେଇଥିଲି, ତ ସେଇଠୁ ଖାଇବା ବନେଇକି ଶିଖିକି, ଆଉ ମୋତେ ବନେଇବା ପ୍ଲସ୍ ଖାଇବା ବହୁତ ଭଲ ଲାଗେ, ତ ସେଥିପାଇଁ କି ମୁଁ କେକ୍ ବି ବନେଇବା ଆରମ୍ଭ କଲି। ମୁଁ ଫାର୍ଷ୍ଟ ଗୋଟେ ଟ୍ରାଏରେ ଦେଖିଲି କି ମୋର ଦ୍ୱାରା ଏଇ ଜିନିଷଟା ହେଇଗଲା, ତ ସେଥିପାଇଁ ମୁଁ ଆସ୍ତେ ଆସ୍ତେ ବନେଇ ବନେଇ ବହୁତ ସାରା କେକ୍ ବନେଇଲିଣି। ଏବେ ମୋର ଗୋଟେ କେକ୍ ଦୋକାନ ବି ଅଛି।
0: ଆଚ୍ଛା, ଆପଣ କହିଲେ ଯେ ପ୍ରଥମେ ଗୋଟେ କେକ୍ ପ୍ରସ୍ତୁତ କରିଥିଲେ, କୋଉ ପ୍ରକାରର କରିଥିଲେ?
1: ଗୋଟେ ଛୋଟ ମାନେ ସେଟା ମଣ୍ଡା ପିଠା ସାଇଜ୍ର ହେଇଥିଲା। ମୁଁ ଯୋଉ କେକ୍ ଟି ପ୍ରସ୍ତୁତ କରିଥିଲି, ମୁଁ ସେଟା ଗୋଟେ ଏକ୍ସପେରିମେଣ୍ଟ କରିବା ହିସାବରେ ଗୋଟେ କେକ୍ ପ୍ରସ୍ତୁତ କରିଥିଲି, ଆଉ ସେଟା ସଫଳ ବି ହେଇଥିଲା। ତାକୁ ଦେଖିକି ମୁଁ ବହୁତ ଖୁସି ହେଇଯାଇଥିଲି, ସେଥିପାଇଁ କି ମୁଁ ପରବର୍ତ୍ତୀ ସମୟରେ ଆହୁରି ବହୁତ ସାରା କେକ୍ ବନେଇବା ଆରମ୍ଭ କଲି।
0: ଆଚ୍ଛା, ଆକୁ ନେଇ ଆପଣ ବୋଧେ ବ୍ୟବସାୟ ଆରମ୍ଭ କରିଛନ୍ତି?
1: ହଁ, ମୋ ଦିଦି ଆମେ ଦି ଜଣ ମିଶିକି ଏଇ କେକ୍ ବ୍ୟବସାୟଟି ଆରମ୍ଭ କରିଛୁ। ଆମର ଘରେ ଆମେ ଲୋକମାନଙ୍କୁ ଫ୍ରେଶ୍ ଫ୍ରେଶ୍ କେକ୍ ବନେଇକି ତାଙ୍କ ପାଖରେ ପହଞ୍ଚେଇବାର ଆମର ହଉଛି ମୋଟିଭ।
0: ଅର୍ଡର କେମିତି ନିଅନ୍ତି?
1: ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମ ମାନଙ୍କରେ ଆମର ପୋଷ୍ଟର୍ ସବୁ ସେୟାର କରିଛୁ, ସେଇଠି ଆମର ଫୋନ ନମ୍ବର ଦେଖିକି ଲୋକମାନେ ଆମକୁ ଅର୍ଡର ଦିଅନ୍ତି, ପ୍ଲସ୍ ସୋସିଆଲ ମିଡିଆ ପ୍ଲାଟଫର୍ମସ୍ରେ ବି ଆମକୁ ଅର୍ଡର ମିଳେ।
0: କୋଉ ସମୟରେ ବେଶୀ ଆପଣ ଅର୍ଡର ଆସୁଛି?
1: ସେମିତିରେ କହିବାକୁ ଗଲେ କେକ୍ ତ ସମସ୍ତେ ବର୍ଥଡେ ଆଉ ଆନିଭର୍ସରୀ ମାନଙ୍କରେ କାଟନ୍ତି, କିନ୍ତୁ ଦିୱାଲୀ ହଉ କି ରାକ୍ଷୀ ହଉ କି ହୋଲି ହଉ, ସେତେବେଳେ ମଧ୍ୟ ଆମକୁ ବହୁତ ବହୁତ ଅର୍ଡର୍ସ ମିଳେ।
0: ଏଇ ସମୟରେ ବେଶୀ ଆପଣଙ୍କର ଅର୍ଡର ମିଳେ,
1: ଆଉ ଖ୍ରୀଷ୍ଟମାସ ଆଉ ନ୍ୟୁ ଇୟର ମାନଙ୍କରେ ବି ଅର୍ଡର୍ସ ବହୁତ ମିଳେ।
0: କି କି କେକ୍ ସବୁ ପ୍ରସ୍ତୁତ କରୁଛନ୍ତି ଆଉ ଅର୍ଡର ନେଉଛନ୍ତି ସେ ବିଷୟରେ ଟିକେ ଭଉଣୀମାନଙ୍କୁ କୁହନ୍ତୁ।
1: ଫ୍ରେଶ୍ କେକ୍, ଫ୍ରେଶ୍ କ୍ରିମ୍ କେକ୍, ଆଉ ଫ୍ରୁଟ୍ କେକ୍, ପ୍ଲେନ୍ କେକ୍, ସୁଜିର ବି କେକ୍ ହେଇପାରୁଛି, ଅଟା ଆଉ ଗୁଡ଼ର ବି କେକ୍ ମୁଁ ତିଆରି କରେ, ଆଉ ଓଟ୍ସ ଆଉ ବାନାନା କେକ୍ ବି ଆମେ ତିଆରି କରୁ। ମାନେ ଲୋକମାନେ ଯେମିତି ହେଲ୍ଦି ଜିନିଷ ଆଜିକାଲି ସମସ୍ତେ ପ୍ରିଫର କଲେଣି, ସେଥିପାଇଁ କେମିତି ବହୁତ ଅଲଗା ଅଲଗା ଜିନିଷରେ ଆମେ କେକ୍ ପ୍ରିପେୟାର କରିପାରିବୁ, ସେଇ ସବୁ କେକ୍ ମୁଁ କରିକି ଲୋକମାନଙ୍କ ପାଖରେ ପହଞ୍ଚାଏ।
0: ଏଇ ବ୍ୟବସାୟକୁ ଆହୁରି ଅଧିକ ବଢ଼ାଇବା ପାଇଁ କ'ଣ କରୁଛନ୍ତି?
1: ଏବେ ଆମେ ସୋସିଆଲ ମିଡିଆ ପ୍ଲାଟଫର୍ମସ୍ରେ ଯୋଉ ଆମ ପୋଷ୍ଟର୍ସ ଗୁଡ଼ାକୁ ରିଲିଜ କରିଛୁ, ସେଇ ପୋଷ୍ଟର୍ସ ଗୁଡ଼ାକୁ ଏବେ ଆମେ ଲିଫ୍ଲେଟ୍ସ କରିକି ଲୋକମାନଙ୍କ ପାଖରେ ପହଞ୍ଚେଇବା ପାଇଁ କି ବି ଚେଷ୍ଟା କରୁଛୁ।
0: ଆଚ୍ଛା, ଆପଣ ଦୁଇ ଭଉଣୀ କେବଳ ଏହାକୁ ପ୍ରସ୍ତୁତ କରୁଛନ୍ତି ନା ଆପଣଙ୍କ ସାହାଯ୍ୟ ସହଯୋଗ ଆଉ କେହି କରିବା ପାଇଁ ରଖିଛନ୍ତି?
1: ଆମେ କେବଳ ଦୁଇ ଭଉଣୀ ହିଁ ଆମେ ପ୍ରସ୍ତୁତ କରୁ। ବେଳେବେଳେ ଯେତେବେଳେ ଅଧିକ ଅର୍ଡର୍ସ ଥାଏ, ବହୁତ ମାତ୍ରାରେ ଥାଏ, ସେତେବେଳେ ମୋ ମାମା ବାବା ବି ମୋତେ ହେଲ୍ପ କରନ୍ତି।
0: କାହିଁକି ନା ଏହାକୁ ତିଆରି କରିବାକୁ ପଡୁଥିବ, ପ୍ୟାକିଂ କରିବାକୁ ପଡୁଥିବ, ତା ଉପରେ ଯୋଉ ସବୁ କାରୁକାର୍ଯ୍ୟ ମାନେ ଆଇସିଂ କରାଯାଏ, କରିବା ବହୁତ କଷ୍ଟ, ତ ସବୁ ଆପଣମାନେ ନିଜେ ଏକା କରିପାରନ୍ତି?
1: ହଁ, ମୁଁ ଆଉ ମୋ ଦିଦି ଆମେ ଦି ଜଣ କେକ୍ ବନାଉ, କିନ୍ତୁ ପ୍ୟାକିଂଟା ହଉଛି ମୋର ବାବାଙ୍କର କାମ। ମୋ ବାବା ବହୁତ ହି ବଢିଆ ପ୍ୟାକିଂ କରନ୍ତି, ଆଉ ସେ ଭାବନ୍ତି ଯେ ପ୍ୟାକିଂଟା ଏମିତି ହେଇଥିବ ଯେ ଯୋଉ ଲୋକ ଯାହା ପାଖରେ ପହଞ୍ଚିବ ସେ କେକ୍ଟା ବହୁତ ସହଜରେ ସେ କେକ୍ଟାକୁ ବାହାର କରିକି ଖାଇପାରିବେ।
0: ଆପଣଙ୍କ ବାପା ମା ଦୁଇ ଜଣ କର୍ମଜୀବୀ, ତଥାପି ସେମାନେ ମଧ୍ୟ ଆପଣଙ୍କୁ କାମରେ ସାହାଯ୍ୟ କରୁଛନ୍ତି। କୋଉ ପ୍ରକାରର କେକ୍ର ଚାହିଦା ବେଶୀ ରହିଛି?
1: ଆଇସିଂ କେକ୍, ଫ୍ରେଶ୍ କ୍ରିମ୍ କେକ୍ର ଚାହିଦା ବେଶୀ ରହିଛି। ଆଉ ଗୋଟେ ଆଜିକାଲି ଆସୁଛି ଗୋଟେ ଜାର୍ କେକ୍, ସେଟା ଗୋଟେ ଛୋଟ କାଚ ବୋତଲରେ କେକ୍କୁ ପୁରେଇକି ତାର ଆଇସିଂ କରାଯାଏ, ସେଇ କେକ୍ର ଚାହିଦା ଆଜି ଲୋକମାନଙ୍କ ଭିତରେ ବହୁତ ରହିଛି।
0: ତାହେଲେ ସେଇ କେକ୍ର ପ୍ରସ୍ତୁତି ପ୍ରଣାଳୀ ବିଷୟରେ ଆମର ଭଉଣୀମାନଙ୍କୁ ଟିକେ କହିଦିଅନ୍ତୁ, କେମିତି ତାକୁ ତିଆରି କରୁଛନ୍ତି?
1: ଜାର୍ କେକ୍ଟା ଅତି ସହଜ ଭାବରେ ତିଆରି କରାହେଇଯାଇପାରିବ, ସେଥିପାଇଁ କି ଆମକୁ

0: ସରକାର କେବଳ ଗୋଟେ କାଚ ଜାର ଆଉ ମାନେ ଜାର କେକ୍ ପାଇଁ ଅଲଗା କିଛି ଭଲ ବଡ କେକ୍ ତିଆରି କରିବାକୁ ପଡିବ ସେମିତି କିଛି ନାହିଁ। ଆମେ ଯୋଉ କେକ୍ ବଳିଛି ସେଇ କେକ୍ ରୁ ମଧ୍ୟ ଆମେ ଜାର କେକ୍ ପ୍ରସ୍ତୁତ କରିପାରିବା।
1: ମାନେ ଯୋଉ ଟୁକୁରା ଅଂଶ ରହିଯାଏ,
0: ଛୋଟ ଛୋଟ କେକ୍ ଟୁକୁଡାକୁ ଆମେ ଫାର୍ଷ୍ଟ ଗୋଟେ ଆଗ ଗୋଟେ ଜାର୍ରେ ପୁରେଇ ଦବା। ସେଥିରେ ଟିକେ ସୁଗାର ସିରପ ଚିନି ପାଣି ପକେଇ ଦେଇ ତା ଉପରେ ଗୋଟେ କ୍ରିମ୍ ର ଲେୟର ଦେଇଦବା। ତା ଉପରେ ଆଉ ଥରେ ସେଇ ଷ୍ଟେପ କୁ ଦି ଥର ରିପିଟ କରିଲେ ଆମର ଗୋଟେ ଜାର କେକ୍ ହେଇଯିବ।
1: ଆଜ୍ଞା।
0: ଆଉ ପୁରା ଲାଷ୍ଟ କୁ ଉପରବାଲା ଲେୟରରେ ଆମେ କିଛି ସୁନ୍ଦର ସ୍ପ୍ରିଙ୍କଲର୍ସ ପକେଇଦବା କି ଗୋଟେ ଚକୋଲେଟ ଛୋଟ ପିସ୍ ବି ରଖିଦେଲେ ସେଟା ବହୁତ ସୁନ୍ଦର ହେଇଯିବ।
1: ପିଲାମାନଙ୍କର ରୁଚିକୁ ବଢେଇବା ପାଇଁ ସେମାନଙ୍କ ପାଇଁ କିଛି କେକ୍ କରୁଛନ୍ତି କି?
0: ପିଲାମାନେ ଆଜିକାଲି ଦୁନିଆରେ ଯୋଉ ସବୁ କାର୍ଟୁନ ଆଉ ଆକ୍ସନ ହିରୋ ଏମାନଙ୍କର ସବୁ ଚାହିଦା ପିଲାମାନଙ୍କ ଭିତରେ ବହୁତ, ସେମାନେ ଚାହିଁବେ ଯେ ତାଙ୍କ କେକ୍ଟି ବି ସେମିତି ହେଇଥିବ। ପ୍ରିନ୍ସେସ୍ ଗୋଟେ ପରୀ ରାଣୀର ଗୋଟେ କେକ୍ ବନେଇବାର ଅର୍ଡର ବି ଆସିଛି ମୋ ପାଖକୁ। ସେ ପିଲାମାନଙ୍କର ରୁଚି ସେଇ ହିସାବରେ, ଆଉ ତାଙ୍କର ବେଶୀ ରୁଚି ଥାଏ ଚକୋଲେଟ, କେମିତି କେକ୍ଟା ବହୁତ ଚକୋଲେଟ ଚକୋଲେଟ ହେଇଥିବ, ଚକୋଲେଟ ଫ୍ଲେଭରର ହେଇଥିବ, ଚକୋଲେଟ ଏଇ ବାହାରେ ବି ଚକୋଲେଟ ଥିବ ଭିତରେ ବି ଚକୋଲେଟ ଥିବ, ପିଲାମାନଙ୍କ ରୁଚି ସବୁ ଏୟା।
1: ଗୋଟେ କେକ୍ ପ୍ରସ୍ତୁତ କରିବା ପାଇଁ ଆପଣ କେତେ ଖର୍ଚ୍ଚ କରନ୍ତି ଆଉ ସେଥିରୁ କେତେ ଉପାର୍ଜନ କରନ୍ତି?
0: ଯେହେତୁ ଆମେ ଏଟା ଘରେ ତିଆରି କରୁଛୁ ଆଉ ଲୋକମାନଙ୍କୁ ଫ୍ରେସ୍ ଜିନିଷ ପହଞ୍ଚେଇବାର ଆମର ମୋଟିଭ, ସେଥିପାଇଁ ଆମେ ଆମର ବେଶୀ କିଛି ଖର୍ଚ୍ଚ ହୁଏ ନାହିଁ। ଆମର ଯଦି ଆମେ ଧରିନବା କି ମୁଁ ଗୋଟେ 500 ଟଙ୍କାର କେକ୍ଟି ତିଆରି କରିଛି ତ ମୋର ମୁଁ ଜିନିଷ ଖର୍ଚ୍ଚ କରୁଛି 270 ଟଙ୍କାର, ଆଉ ଅନ୍ୟ 230 ଟଙ୍କାର ଆମର ଉପାର୍ଜନ ରହୁଛି।
1: ଆଚ୍ଛା, ଗୋଟେ କେକ୍ରେ ଆପଣ 230 ଟଙ୍କା ପାଇପାରୁଛନ୍ତି। ଆପଣ ତ ଜଣେ ସଙ୍ଗୀତ ଶିଳ୍ପୀ, ସଙ୍ଗୀତ ସାଧନା କରିବା ସହିତ ପିଲାମାନଙ୍କୁ ସଙ୍ଗୀତ ଶିକ୍ଷା ଦେଉଛନ୍ତି, ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି, ଏଥିସହିତ ବିଭିନ୍ନ ପ୍ରକାରର କେକ୍ ପ୍ରସ୍ତୁତ କରି ଗୋଟିଏ ବ୍ୟବସାୟ କରିଛନ୍ତି ଆପଣଙ୍କ ନିଜ ଘରେ, ତେବେ ମୋଟାମୋଟି ଭାବରେ ଆପଣ ମାସକୁ କେତେ ଉପାର୍ଜନ କରୁଛନ୍ତି?
0: ମୁଁ ଗୀତ ବି ଗାଏ, ମତେ ଗୀତ ଗାଇବା ପାଇଁ ମଧ୍ୟ ଲୋକମାନେ ଡାକନ୍ତି, ରେକର୍ଡିଂ କରିବା ପାଇଁ ଡାକନ୍ତି, ଆଉ କେକ୍ ବି ବନାଏ, ଆଉ ପିଲାମାନଙ୍କୁ ଗୀତ ଶିଖାଏ ଆଉ ପାଠ ପଢ଼ାଏ। ତ ମୋର ମୋଟାମୋଟି ଗୋଟେ ମାସରେ 10,000 ପାଖାପାଖି ପଇସା ମୋ ପାଖରେ ଏକାଠି ହେଇଯାଏ।
1: ଏତେ ସମୟ କେମିତି ପାଉଛନ୍ତି?
0: ମୁଁ ସବୁବେଳେ ଭାବେ ଯେ ସମସ୍ତଙ୍କ ମଣିଷ ପାଇଁ ଗୋଟେ ଦିନ ହଉଛି 24 ଘଣ୍ଟା। ସେଇ 24 ଘଣ୍ଟାକୁ ଆମେ କୋଉ କୋଉ କାମ ପାଇଁ କି ବାଣ୍ଟିକି ରଖିବା ସେଇଟା ଆମ ଉପରେ ହିଁ ନିର୍ଭର କରେ। ମୁଁ ଗୀତ ଗାଏ ତ ଗୀତ ଗାଇବା, ଗୀତ ପ୍ରାକ୍ଟିସ୍ କରିବା ପାଇଁ ବି ସମୟ ମୁଁ 2 ଘଣ୍ଟା ସବୁବେଳେ ରଖିଥାଏ। ପାଠ ବି ପଢେ, ପାଠ ପଢିକି ମତେ ଗୋଟେ ଭଲ ମଣିଷ ହବାର ଅଛି, ରୋଜଗାର କରିବାର ଅଛି ଆଗକୁ, ତ ସେଥିପାଇଁ ମୁଁ ଆହୁରି ବେଶୀ ସମୟ 4-5 ଘଣ୍ଟା ମୋ ପାଖେ ସମୟ ରଖିଥାଏ। ବାକି ଯେତିକି ସମୟ ମୁଁ ପିଲାମାନଙ୍କୁ ପାଠ ପଢାଏ ଆଉ ଗୀତ ବି ଶିଖାଏ ସେଇଟା ମୋର ନିଜର ପ୍ରାକ୍ଟିସ୍ ବି ହେଇଯାଏ, ତା ପାଇଁ କି ମତେ ଅତ୍ୟଧିକ କଷ୍ଟ କରିବାକୁ ପଡେ ନାହିଁ। ଏହି ସମୟ ମତେ ସପ୍ତାହରେ ମୁଁ ପିଲାମାନଙ୍କୁ 2-3 ଘଣ୍ଟା ଗୀତ ଶିଖାଏ, ସେଇଟା ମତେ ମୋର ଲିଜର ଟାଇମ୍ ହିସାବରେ ହେଇଯାଏ।
1: ଆପଣଙ୍କୁ କେବେ ଅବସର ସମୟ ମିଳେନି?
0: ହଁ ମିଳେ।
1: କଣ କରନ୍ତି?
0: ମୁଁ ସେହି ସମୟରେ ଗୀତ ଶୁଣିବାକୁ ବହୁତ ପସନ୍ଦ କରେ। ମୁଁ ଗୀତ ଗାଏ କିନ୍ତୁ ମତେ ଅନ୍ୟ କଣ୍ଠଶିଳ୍ପୀମାନଙ୍କର ଗୀତ ଶୁଣିବାକୁ ବି ମଧ୍ୟ ବହୁତ ପସନ୍ଦ।
1: ଆଜି କୋଉ କଣ୍ଠଶିଳ୍ପୀଙ୍କର ଗୀତ ଶୁଣିବେ?
0: ମୁଁ ନିର୍ମଳା ମିଶ୍ରଙ୍କର ଗୋଟେ ଗୀତ ଶୁଣିବି, ନିଦ ଭରା ରାତି।

0: ଆପଣଙ୍କୁ ଆଜି ଶୁଣୁଛନ୍ତି ସେମାନଙ୍କୁ କ'ଣ ଆଜି ପରାମର୍ଶ ଦେବେ?
1: ମୁଁ ଭଉଣୀମାନଙ୍କୁ ଏହି କଥାଟି କହିବା ପାଇଁ ଚାହିଁବି ଯେ ସମସ୍ତେ ଆତ୍ମନିର୍ଭରଶୀଳ ହେବା ଦରକାର। କେହି କାହା ଉପରେ ନିର୍ଭର କରିବା ଉଚିତ ନୁହେଁ। ଆଜିକାଲି ଦୁନିଆରେ ସମସ୍ତେ ନିଜ ପାଇଁ କିଛି ନା କିଛି କରିବା ଦରକାର। ଭଉଣୀମାନଙ୍କର ଯୋଉ ରୁଚି ସବୁ ରହିଛି ସେଇ ରୁଚିକୁ ସେମାନେ ତାଙ୍କର ଅକ୍ୟୁପେସନରେ କରିବା ପାଇଁ ଚେଷ୍ଟା କରନ୍ତୁ। ଅଯଥା ସମୟ ଗପସପରେ ନଷ୍ଟ ନ କରି ଆମର ଯେକୌଣସି ରୁଚି ଅଛି ତାକୁ କାମରେ ଲଗାଇ ଆମେ ଆତ୍ମନିର୍ଭରଶୀଳ ହୋଇପାରିବା।
0: ଯାହା ହେଉ, ଖୁବ୍ ସୁନ୍ଦର ମତାମତଟିଏ ଆମର ଭଉଣୀମାନଙ୍କୁ ଦେଲେ। ଅନୁଷ୍ଠାନ ତରଫରୁ ଆପଣଙ୍କୁ ଧନ୍ୟବାଦ। ନମସ୍କାର।

କହିଲେ କଣ୍ଠଶିଳ୍ପୀ ଶୁଭଜ୍ୟୋତିଙ୍କ ସହିତ ସାକ୍ଷାତକାର। ଆପଣମାନେ ତ ଆମର କାର୍ଯ୍ୟକ୍ରମ ଶୁଣିଲେ, କିନ୍ତୁ କାର୍ଯ୍ୟକ୍ରମ କେମିତି ଲାଗିଲା ମତାମତ ଦେଇ ଚିଠିଟିଏ ନିଶ୍ଚୟ ଲେଖିବେ। ଆମକୁ ଚିଠି ଲେଖିବାର ଠିକଣା ହେଲା ନାରୀମହଲ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ, ପିନ୍କୋଡ଼ ହେଲା 753001। ଆଜିର କାର୍ଯ୍ୟକ୍ରମରୁ ସୁପର୍ଣ୍ଣା ଦତ୍ତଙ୍କୁ ଏଇଠୁ ବିଦାୟ ଦିଅନ୍ତୁ। ନମସ୍କାର।

ಎಟಿಸಿ ಸಲಹಾ ಕಾರ್ಯಕ್ರಮ ನಾರಿ ಮಹಲ ಚುಕ್ತಿಭಿತ್ತಿಕ ಏಕ ಸೂಚನಾ ಚುಕ್ತಿಭಿತ್ತಿಕ ಸಾಮಯಿಕ ಸಂಬದ್ಧತಾ ಆವೇದನ ನಿಮಂತೆ ದರಖಾಸ್ತ ଆହ୍ୱାନ ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ ବାଲେଶ୍ୱର ଜଗତସିଂହପୁର ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7 ଜୁଲାଇ 2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସି ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓରେ ଦିନ 1:50 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।

આકાશવાણી ସମ୍ବାଦ ପଢୁଛନ୍ତି ନୀନା ସାହୁ ମୁଖ୍ୟ ସମ୍ବାଦ ସମର୍ପଣ ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ରାଷ୍ଟ୍ରପତି ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି କହିଲେ ପ୍ରଧାନମନ୍ତ୍ରୀ ଦେଶବ୍ୟାପୀ ଆଜିଠାରୁ କାର୍ଯ୍ୟକାରୀ ହେଲା ଭିଭିଜି ରାମଜୀ ଆଇନ ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଡାକ୍ତରଙ୍କର ଉତ୍ସର୍ଗୀକୃତ ସେବାକୁ ସମ୍ମାନ ଜଣାଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍ ଆଜିଠୁ ଆରମ୍ଭ ୨୦୪୭ ବିକଶିତ ଭାରତ ସ୍ୱପ୍ନ ସାକାର କରିବା ଦିଗରେ କାର୍ଯ୍ୟ କରିବା ସହ ସମର୍ପଣ ସାଧୁତା ଏବଂ ନୈତିକ ମୂଲ୍ୟବୋଧ କ୍ଷେତ୍ରରେ ଉତ୍କର୍ଷ ହାସଲ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୁବବର୍ଗଙ୍କୁ ଆହ୍ୱାନ ଦେଇଛନ୍ତି। ଆନ୍ଧ୍ରପ୍ରଦେଶର ଅନନ୍ତପୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଯୁବବର୍ଗଙ୍କ ଶକ୍ତି ଦକ୍ଷତା ଏବଂ ପ୍ରତିବଦ୍ଧତା ଏକ ସମାବେଶୀ ତଥା ସମୃଦ୍ଧ ରାଷ୍ଟ୍ର ଗଠନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିପାରିବ। ସ୍ନାତକ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଛନ୍ତି ଛାତ୍ରୀମାନେ ପଦକ ହାସଲରେ ଛାତ୍ରଙ୍କୁ ପଛରେ ପକାଇଛନ୍ତି। ମହିଳାଙ୍କର ବୃଦ୍ଧି ପାଉଥିବା ଆକାଂକ୍ଷା ଏବଂ ଦୃଢ଼ ନିଷ୍ଠାକୁ ଏହା ପ୍ରତିଫଳନ କରୁଛି। ଜ୍ଞାନ ଆହରଣ ମାର୍ଗକୁ ଜୀବନରେ ସବୁବେଳେ ଉନ୍ମୁକ୍ତ ରଖିବାକୁ ରାଷ୍ଟ୍ରପତି ପରାମର୍ଶ ଦେଇଛନ୍ତି। ସମାଜର ଅବହେଳିତ ବର୍ଗର ଲୋକଙ୍କ ପାଇଁ ଲବ୍ଧ ଜ୍ଞାନକୁ ବ୍ୟବହାର କରିବାକୁ ରାଷ୍ଟ୍ରପତି କହିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି 1268 ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିବା ସହ 56 ଜଣଙ୍କୁ ସ୍ୱର୍ଣ୍ଣପଦକ ପ୍ରଦାନ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ସହ ନାଗରିକଙ୍କୁ ସଶକ୍ତ ଏବଂ ସର୍ବାଙ୍ଗୀନ ବିକାଶକୁ ଅଧିକ ତ୍ୱରାନ୍ୱିତ କରିପାରିଛି। ଡିଜିଟାଲ୍ ଇଣ୍ଡିଆ ଏବେ ଦୈନନ୍ଦିନ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ସାବ୍ୟସ୍ତ ହୋଇଛି। ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ବ୍ୟବସ୍ଥାରେ ସ୍ୱଚ୍ଛତା ଏବଂ ଡିଜିଟାଲ୍ ଆର୍ଥିକ କାରବାର ମାଧ୍ୟମରେ ହିତାଧିକାରୀଙ୍କ ପାଖରେ ସିଧାସଳଖ ସୁଫଳ ପହଞ୍ଚପାରୁଛି ବୋଲି ଶ୍ରୀ ମୋଦି କହିଛନ୍ତି। ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ୍ ଡିଜିଟାଲ୍ ସାର୍ବଜନୀନ ଭିଭିଭୂମି ଇକୋସିଷ୍ଟମ୍ ମଧ୍ୟରେ ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ୍ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ବେଶ୍ ସଫଳତା ହାସଲ ହୋଇପାରିଛି। ଭାରତ ଷ୍ଟାଗ୍ ଏବଂ ଡିପିଆଇ ବ୍ୟବସ୍ଥାରେ ସହଯୋଗ ଲକ୍ଷ୍ୟ ନେଇ ଭାରତ 24 ରାଷ୍ଟ୍ର ସହ ବୁଝାମଣାପତ୍ର ସ୍ୱାକ୍ଷର କରିଛି। ଡିଜିଟାଲ୍ ପରିଚୟ ପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ଏହିସବୁ ବ୍ୟବସ୍ଥା ମଧ୍ୟରେ ଅନ୍ତର୍ଭୁକ୍ତ। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8 ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ବିଶ୍ୱ ଫିନ୍ଟେକ୍ କ୍ଷେତ୍ରରେ ଭାରତର ଉପସ୍ଥିତିକୁ ଏହା ଅଧିକ ସୁଦୃଢ଼ କରୁଛି। 2023 ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି20 ବୈଠକ ଅବସରରେ ଇଣ୍ଡିଆ ଫାଷ୍ଟ ଗ୍ଲୋବାଲ୍ ଏବଂ ଗ୍ଲୋବାଲ୍ ଡିପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ବିଶ୍ୱ ଡିଜିଟାଲ୍ କ୍ଷେତ୍ରରେ ଭାରତ ପ୍ରବେଶ କରିବାର ମାର୍ଗ ଉନ୍କକ୍ତ ହୋଇଥିଲା। ବିକଶିତ ଭାରତ

ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଞ୍ଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ତେବେ କେତେକ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୂତନ ଆଇନ ଅଧୀନରେ ମଜୁରୀକୁ ଆହୁରି ଅଧିକ ବୃଦ୍ଧି କରିଥିବା ସୂଚନା ମିଳିଛି। ଏହି ନୂତନ ଆଇନ ଅଧୀନରେ ସରକାର ବର୍ଦ୍ଧିତ ମଜୁରୀ ମୂଲ୍ୟ ଘୋଷଣା କରିଛନ୍ତି। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ଟଙ୍କା ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଜନସ୍ୱାସ୍ଥ୍ୟର ସୁରକ୍ଷା ଏବଂ ଏ କ୍ଷେତ୍ରରେ ଡାକ୍ତରଙ୍କର ଉତ୍ସର୍ଗୀକୃତ ଅବଦାନକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ବିଶିଷ୍ଟ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ଏବଂ ମୃତ୍ୟୁ ବାର୍ଷିକୀକୁ ସ୍କରଣ କରି ପ୍ରତିବର୍ଷ ଜୁଲାଇ 1ରେ ଦେଶରେ ଡାକ୍ତର ଦିବସ ପାଳନ କରାଯାଇଥାଏ। ମାସ୍କ ଅନ୍ତରାଳରେ ଥାଇ ସେବା କରୁଥିବା ଡାକ୍ତରଙ୍କୁ କିଏ ସୁସ୍ଥ କରୁଛି ପ୍ରସଙ୍ଗ ନେଇ ଚଳିତ ବର୍ଷ ଏହି ଦିବସ ପାଳନ କରାଯାଉଛି। ଅନ୍ୟର ଯତ୍ନ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରୁଥିବା ଡାକ୍ତରଙ୍କ ମାନସିକ ଭାବପ୍ରବଣ ଏବଂ ଶାରୀରିକ ସୁସ୍ଥତାକୁ ଏହି ପ୍ରସଙ୍ଗ ପ୍ରତିପାଦନ କରୁଛି। ଏହି ଦିବସ ଅବସରରେ ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଡାକ୍ତରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ରାଧାକ୍ରିଷ୍ଣନ ଡାକ୍ତରଙ୍କ ନିଃସ୍ୱାର୍ଥପର ସେବା, ଦକ୍ଷତା ଏବଂ ମାନବ ସମାଜ ପ୍ରତି ପ୍ରତିବଦ୍ଧତାକୁ ଉଚ୍ଚ ପ୍ରଶଂସା କରିଛନ୍ତି। ବିଶ୍ୱର ସର୍ବବୃହତ୍ କୋଭିଡ-19 ଟିକାକରଣ ଅଭିଯାନ ଏବଂ ଆୟୁଷ୍ମାନ ଭାରତ ପଦକ୍ଷେପ ମାଧ୍ୟମରେ ସୁଲଭ ସ୍ୱାସ୍ଥ୍ୟସେବାର ବ୍ୟାପକତା ଏବଂ ଭିତ୍ତିଭୂମିର ସୁଦୃଢ଼ୀକରଣ ଓ ଡିଜିଟାଲ୍ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବିକାଶ ପାଇଁ ଡାକ୍ତରଙ୍କ ଅବଦାନ ଉପରେ ସେ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କ୍ଷେତ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରଙ୍କୁ ଆହ୍ୱାନ ଦେଇଛନ୍ତି। ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଡାକ୍ତରଙ୍କ ସମର୍ପଣ ଭାବକୁ ଉଚ୍ଚ ପ୍ରଶଂସା କରିଛନ୍ତି। ଏକ ଭିଡ଼ିଓ ବାର୍ତ୍ତାରେ ସେ କହିଛନ୍ତି ଦେଶର ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଡାକ୍ତର ହେଉଛନ୍ତି ମୂଳଦୁଆ। ଜୀବନ ରକ୍ଷା ଏବଂ ରୋଗୀ ସେବାର ସର୍ବୋଚ୍ଚ ମାନଦଣ୍ଡକୁ ବଜାୟ ରଖିବାରେ ଡାକ୍ତରଙ୍କ ଅକ୍ଲାନ୍ତ ପରିଶ୍ରମ ଉପରେ ମନ୍ତ୍ରୀ ଶ୍ରୀ ନଡ୍ଡା ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ ଦଶନ୍ଧି ମଧ୍ୟରେ ଜଳ ସଞ୍ଚୟ ଏବଂ ଜଳସିଞ୍ଚନ ଅଧୀନରେ ବର୍ଷା ଜଳ ଅମଳ ଓ ଜଳ ବଣ୍ଟନ ପଦକ୍ଷେପ ଦ୍ୱାରା କୃଷି କ୍ଷେତ୍ରକୁ ଜଳସେଚନ ବ୍ୟବସ୍ଥା ସୁଦୃଢ଼ କରିପାରିଛି। ଗତ 2016-17 ମସିହାରେ ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। 24.61 ନିୟୁତ ହେକ୍ଟର ଜମିକୁ ଜଳସେଚନ ବ୍ୟବସ୍ଥା ସହ ଏହି ଯୋଜନା ଅଧୀନ ଦ୍ୱାରା ଫସଲ ଉତ୍ପାଦକତା ବୃଦ୍ଧି ଏବଂ ପରିବେଶଗତ ସ୍ଥିରତାରେ ବ୍ୟାପକ ପରିବର୍ତ୍ତନ ଆସିପାରିଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ମସିହା ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଷ୍ଟୁଡିଓ ଘଡ଼ିରେ ଦିନ 2:32। ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ପାଦକ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଜିତେନ୍ଦ୍ର କୁମାର ନାୟକ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍କରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଭିବିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ଅଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ସରକାରୀ ସୂଚନା ଅନୁସାରେ 4,90,00,000 ପରିବାର 2025-26 ବର୍ଷରେ ଉପକୃତ ହୋଇଛନ୍ତି। ଗ୍ରାମୀଣ ବିକାଶ ଓ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ଉଲ୍ଲେଖ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷାଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ

0: ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି।
1: ଖୁବ୍ ଶୀଘ୍ର ସଂଶୋଧିତ ବହି ବିଭାଗର ଏବଂ ଓସେପା ୱେବ୍ସାଇଟ୍ରେ ଶିକ୍ଷାବିତ୍ ତଥା ଜନସାଧାରଣଙ୍କ ମତାମତ ନିମନ୍ତେ ଦିଆଯିବ। ସମସ୍ତଙ୍କର ମତାମତକୁ ବିଚାର କରି ସଂଶୋଧିତ ବହି ପ୍ରଦାନ କରାଯିବ। ରାଜ୍ୟ ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ସମ୍ପୂର୍ଣ୍ଣ ତ୍ରୁଟିଶୂନ୍ୟ ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ନୂତନ ପାଠ୍ୟପୁସ୍ତକ ଯୋଗାଇ ଦେବା ପର୍ଯ୍ୟନ୍ତ ସଂଶୋଧିତ ତଥ୍ୟ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯାଇ ପାଠପଢ଼ା ଚାଲୁ ରହିବ।
0: ଡିଜିଟାଲ ଇଣ୍ଡିଆ କାର୍ଯ୍ୟକ୍ରମ ଦେଶବ୍ୟାପୀ ସ୍ୱଚ୍ଛ ଆର୍ଥିକ କାରବାର ଏବଂ ସାର୍ବଜନୀନ ସେବା ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ସାବ୍ୟସ୍ତ ହୋଇଛି। ଗତ 11 ବର୍ଷ ମଧ୍ୟରେ ଭାରତ ବିଶ୍ୱର ସର୍ବବୃହତ ଡିଜିଟାଲ ସାର୍ବଜନୀନ ଭିଭିଭୂମି ଇକୋସିଷ୍ଟମର ମାନ୍ୟତା ହାସଲ କରିଛି। ସ୍ୱାସ୍ଥ୍ୟସେବା, ଶିକ୍ଷା, ଦକ୍ଷତା, କୃଷି, ଗ୍ରାମାଞ୍ଚଳ ଆଦି ବିଭିନ୍ନ କ୍ଷେତ୍ରରେ ଡିଜିଟାଲ ପ୍ଲାଟଫର୍ମଗୁଡ଼ିକ ଉପଯୋଗ ମାଧ୍ୟମରେ ସଫଳତା ହାସଲ କରିପାରିଛି। ଏହି ପ୍ଲାଟଫର୍ମଗୁଡ଼ିକ ମାଧ୍ୟମରେ ଡିଜିଟାଲ ପରିଚୟପତ୍ର, ଆର୍ଥିକ କାରବାର, ତଥ୍ୟ ବିନିମୟ ଏବଂ ସେବା ଆଦାନ ପ୍ରଦାନ ସୁବିଧା ମିଳୁଛି। ସଂଯୁକ୍ତ ଆରବ ଏମିରେଟ୍ସ, ସିଙ୍ଗାପୁର, ଫ୍ରାନ୍ସ, ମରିସସ୍ ଏବଂ ଶ୍ରୀଲଙ୍କା ସମେତ 8ଟିରୁ ଅଧିକ ଦେଶରେ ଏବେ ୟୁପିଆଇ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ଦେଶରେ କାର୍ଯ୍ୟକାରୀ ହୋଇଥିବା ଦ୍ରବ୍ୟ ଓ ସେବାକର ଜିଏସ୍ଟି ଆଜି 9 ବର୍ଷ ପୂରଣ କରିଛି। ଏକ ଭାରତ ଶ୍ରେଷ୍ଠ ଭାରତ ଦୃଷ୍ଟିକୋଣକୁ ଏହା ସୁଦୃଢ଼ କରିବା ସହ ଟିକସ କ୍ଷେତ୍ରରେ ସଂସ୍କାର ମାଧ୍ୟମରେ ସ୍ୱଚ୍ଛତା, ଉତ୍ତରଦାୟିତ୍ୱ ଏବଂ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିପାରିଛି। 2017 ଜୁଲାଇ 1ରେ ଦେଶବ୍ୟାପୀ ଜିଏସ୍ଟି ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ କୃଷି ସିଞ୍ଚନ ଯୋଜନା ଆଜିକୁ 10 ବର୍ଷରୁ ଅଧିକ ସମୟ ପୂରଣ କରିଛି। ଦେଶରେ ନିରନ୍ତର ଜଳ ପରିଚାଳନା ଏବଂ ଜଳସେଚନକୁ ଅଧିକ ବ୍ୟାପକ ତଥା ସୁବ୍ୟବସ୍ଥିତ କରିବାରେ ଏହି ଯୋଜନା ଫଳପ୍ରଦ ସାବ୍ୟସ୍ତ ହୋଇଛି। 2015 ଜୁଲାଇ 1ରେ ଶୁଭାରମ୍ଭ ହୋଇଥିବା ଏହି ଯୋଜନା କୃଷି କ୍ଷେତ୍ରରେ ଜଳ ପରିଚାଳନାକୁ ଅଧିକ ଉନ୍ନତ କରିବା ସହ ଦେଶବ୍ୟାପୀ ସ୍ଥାୟୀ ଜଳ ସଂରକ୍ଷଣ ପଦକ୍ଷେପକୁ ପ୍ରୋହାହନ ପ୍ରଦାନ କରିଛି। ଗତ 2016-17 ଏହି ଯୋଜନା ଅଧୀନରେ 2,70,00,000ରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ସମାଜ ପ୍ରତି ଚିକିତ୍ସକମାନଙ୍କ ଅତୁଳନୀୟ ଅବଦାନକୁ ସ୍କରଣ କରିବା ଲାଗି ଆଜି ଜାତୀୟ ଡାକ୍ତର ଦିବସ ପାଳନ କରାଯାଉଛି। ସାମୁହିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଚିକିତ୍ସକମାନଙ୍କ ଅକ୍ଲାନ୍ତ ଚେଷ୍ଟା, ପରିଶ୍ରମ ଓ ନିଃସ୍ୱାର୍ଥପର ସେବାକୁ ସମ୍ମାନ ଜଣାଇବା ହେଉଛି ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ପଶ୍ଚିମବଙ୍ଗର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ତଥା ପ୍ରଖ୍ୟାତ ଚିକିତ୍ସକ ଡାକ୍ତର ବିଧାନଚନ୍ଦ୍ର ରାୟଙ୍କ ଜନ୍ମ ତଥା ତିରୋଧାନ ଦିବସ ଜୁଲାଇ 1 ଜାତୀୟ ଡାକ୍ତର ଦିବସ ଭାବେ ପାଳନ କରାଯାଇଥାଏ। 1991 ପ୍ରଥମଥର ପାଇଁ ଦେଶରେ ଜାତୀୟ ଚିକିତ୍ସକ ଦିବସ ପାଳନ କରାଯାଇଥିଲା। ଚଳିତ ବର୍ଷ ଜାତୀୟ ଡାକ୍ତର ଦିବସର ବାର୍ତ୍ତା ହେଉଛି ମୁଖା ପଛରେ ଯତ୍ନ ନେଉଥିବା ବ୍ୟକ୍ତିଙ୍କ ଯତ୍ନ। ଏହି ବିଷୟବସ୍ତୁ ଡାକ୍ତରମାନଙ୍କର ଭାବପ୍ରବଣ, ମାନସିକ ଏବଂ ଶାରୀରିକ ସୁସ୍ଥତା ଉପରେ ଗୁରୁତ୍ୱ ପ୍ରଦାନ କରିଥାଏ। ଜାତୀୟ ଡାକ୍ତର ଦିବସ ପାଳନ ଅବସରରେ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ଭେଷଜ ବିଭାଗର ପ୍ରଫେସର ଡାକ୍ତର ଜୟନ୍ତ ପଣ୍ଡା ଆକାଶବାଣୀକୁ କହିଛନ୍ତି,
2: ମାସ୍କର ପଛପଟେ ଡାକ୍ତରଙ୍କ ଦୁଃଖ କିଏ ବୁଝୁଛି? ଆପଣ ଡାକ୍ତରଖାନା କୁହନ୍ତୁ କି ସମାଜ କୁହନ୍ତୁ କି ପରିବାର କୁହନ୍ତୁ କି ଦେଶ କୁହନ୍ତୁ, ଏଇ ପରିବେଶରେ ଡାକ୍ତରଙ୍କର ସମର୍ଥକ କିଏ ନାହିଁ। ଯଦିଓ ଡାକ୍ତର ସମସ୍ତଙ୍କ ପାଇଁ ନିଜ ସମୟ, ନିଜ ଜ୍ଞାନ, ନିଜ ଜୀବନ ଦେଇଦେଉଛନ୍ତି, କିନ୍ତୁ ଲୋକ ଦରକାର ପଡ଼ିଲେ ଡାକ୍ତରଙ୍କୁ ବାଡ଼େଇବା ପାଇଁ ମଧ୍ୟ ପଛଉ ନାହାନ୍ତି। ସେ ପ୍ରକାର ପରିସ୍ଥିତିରେ ଡକ୍ଟର୍ସ ଡେରେ ମୁଁ ସମସ୍ତଙ୍କୁ ପ୍ରାର୍ଥନା କରିବି ଯେ ଡାକ୍ତରଙ୍କୁ ସମ୍ମାନ ଦିଅନ୍ତୁ, ଡାକ୍ତରଙ୍କର ଦୁଃଖ ବୁଝନ୍ତୁ।
0: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦିବସ ଅବସରରେ ଡାକ୍ତର ସମାଜକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ସେମାନଙ୍କର ପ୍ରତିବଦ୍ଧତା ସ୍ୱାସ୍ଥ୍ୟସେବାର ମେରୁଦଣ୍ଡ। ଶ୍ରୀ ମୋଦି ଏହି ଅବସରରେ ଗତ ଦଶନ୍ଧି ମଧ୍ୟରେ ଭାରତର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ହୋଇଥିବା ପରିବର୍ତ୍ତନ ଉପରେ ଆଲୋକପାତ କରିଛନ୍ତି। ବିକଶିତ ଭାରତ ସ୍ୱପ୍ନ ସାକାର କରିବା ପାଇଁ ସ୍ୱାସ୍ଥ୍ୟସେବା ଏବଂ ଗବେଷଣା କେନ୍ଦ୍ରକୁ ଅଧିକ ତ୍ୱରାନ୍ୱିତ କରିବାକୁ ଶ୍ରୀ ମୋଦି ଡାକ୍ତରମାନଙ୍କୁ ଆହ୍ୱାନ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଜାତୀୟ ଡାକ୍ତର ଦିବସ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ନିଃସ୍ୱାର୍ଥପର ଭାବେ ସ୍ୱାସ୍ଥ୍ୟସେବା ପ୍ରଦାନ କରି ସୁସ୍ଥ ଭାରତ ଗଠନରେ ସମର୍ପିତ ପ୍ରତ୍ୟେକ ଡାକ୍ତରଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251ଟି କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:30-11:30 ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ପାଳନ ଅବସରରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ନାଲଗୁଣ୍ଡା ପଞ୍ଚାୟତ ସମ୍ମିଳନୀ କକ୍ଷ ଏବଂ ବାସୁଦେବପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ବିକାଶ ଧାରା ଓଡ଼ିଶା ସାରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଭାଗୀୟ ଅଧିକାରୀ, ସରପଞ୍ଚ, ଜନପ୍ରତିନିଧି ପ୍ରମୁଖ ଯୋଗଦେଇ ଉଭୟ ରାଜ୍ୟ

କେନ୍ଦ୍ର ସରକାରଙ୍କ ବହୁ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତି ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ 2036 ସୁଦ୍ଧା ସମୃଦ୍ଧ ଓଡ଼ିଶା ଏବଂ 2047 ସୁଦ୍ଧା ବିକଶିତ ଭାରତ ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ ସଂକଳ୍ପ ନେବାକୁ ପରାମର୍ଶ ଦେଇଥିଲେ। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତସେବା ଓ ଉପଚାରରେ ଲାଗିଛନ୍ତି। ଦୈତାପତି ସେବକଙ୍କ ଦ୍ୱାରା ଅଣସର ପିଣ୍ଡରେ ଗୁପ୍ତ ଚିକିତ୍ସା ଚାଲିଛି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳ ବସ୍ତ୍ର ଓ ଶୁକ୍ଳ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉ ନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପାଣି ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ ଓ ବଡ଼ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅ ରୂପେ ପୂଜା ପାଉଛନ୍ତି। ଅଣସରଘରେ ସେବା ସରିଲା ପରେ ପୁନର୍ବାର ପଟିଦିଅଙ୍କୁ ପୂଜା କରାଯାଉଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା ଦୁଇ ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, କେନ୍ଦୁଝର, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଦି ଅଧିକ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ଗତକାଲି ବାରିପଦାରେ ସର୍ବାଧିକ 135 ମିଲିମିଟର ଏବଂ ପାରାଦ୍ୱୀପରେ 99.7 ମିଲିମିଟର ବର୍ଷା ହୋଇଯାଇଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ ଆଜିଠାରୁ ଦେଶରେ ଲାଗୁ। ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ ତ୍ରୁଟିଶୂନ୍ୟ ପାଠ୍ୟପୁସ୍ତକ ଯୋଗାଇ ଦେବା ନେଇ ନିଷ୍ପତ୍ତି। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍କରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ ଏବଂ ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧାମୂର୍ତ୍ତିଙ୍କ ଗୁପ୍ତ ସେବା ଉପଚାରରେ ଲାଗିଛନ୍ତି ଦଇତା ସେବକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ
1: ଆକାଶବାଣୀ କଟକ ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆରମ୍ଭରେ ଆରତୀ ମୁଖାର୍ଜୀଙ୍କ କଣ୍ଠରେ ଶୁଣନ୍ତୁ ଉଲ୍କା କଥାଚିତ୍ରର ଏହି ସୁନ୍ଦର ଗୀତଟି।

0: ପ୍ରଚାରିତ ହେଉଛି 308.6 meter ତଥା 972 କିଲୋହର୍ଟ୍ଜ ଯୋଗେ। ଶ୍ରୋତା ବନ୍ଧୁ, ଏବେ ସମୟ ହେଇଛି ଆପଣମାନଙ୍କର, ମାନେ ଆପଣମାନଙ୍କ SMS ର ଆଉ ସୁମଧୁର ଗୀତର। ଆସନ୍ତୁ ଆସିର ଏହି ବର୍ଷାକାଳୀନ ଋତୁରେ ସଙ୍ଗୀତରେ ଭିଜିବା ଆଉ ସଙ୍ଗୀତରେ ମଜିବା। କିନ୍ତୁ ଚିରହରିତ କାର୍ଯ୍ୟକ୍ରମର ଗୀତ ଶୁଣିବା ପୂର୍ବରୁ ଆସନ୍ତୁ କିଛି ସମୟ ବିଜ୍ଞାପନ ବିରତି ନେବା।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
1: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
0: ଆଜିର ଚିରହରିତ କାର୍ଯ୍ୟକ୍ରମର ପ୍ରଥମ SMS ଟି ଆସିଛି ମହମ୍ମଦପୁର ବିଲାହାଟ କଟକରୁ। ପଠାଇଛନ୍ତି ରଞ୍ଜନ କୁମାର ଗିଲ, କୈଳାଶ ଚନ୍ଦ୍ର ଗିଲ ଏବଂ ଭରତ ଚନ୍ଦ୍ର ପାତ୍ର। ଆପଣ ଚାହିଁଛନ୍ତି ସୁନାମୟନ ଆଲବମ୍ରେ ବାବୁଲୁ ସୁପ୍ରିୟଙ୍କୁ ଶୁଣିବା ପାଇଁ। ରେ ମେଘ ତୁ ଶୁଣିଯା, ତୋ ଦିଗ ତୁ ଭାଙ୍ଗିଯା, ପ୍ରିୟା ଅଛି ଦୂର ଦେଶେ, ଯିବୁ ଚାଲି ତା ପାଶେ, ମୋ ଖବର ଦବୁ ତାକୁ, ଯା ନେଇଯା। ଶିଳ୍ପୀ ବାବୁଲୁ ସୁପ୍ରିୟ।

ତମେ କେବେ ଆସିବ? ତମେ କେବେ ଆସିବ? ତମେ ଆସିଲେ ମେଘ ଆସିବ, ଆଉ ମେଘ ଆସିଲେ ବର୍ଷା ବି ଆସିବ। କାରଣ ବର୍ଷା ଆସିଲେ ଏ ମାଟି ଭିଜିବ, ଆଉ ଏ ମାଟି ଭିଜିଲେ ଏ ମନ ବି ଭିଜିବ। ପୁଣି ଜାଣିଶୁଣି ଆମେ ଦୁହେଁ ଭିଜୁଥିବା, ଆଉ ଆକାଶରେ ଇନ୍ଦ୍ରଧନୁ ବସି ଖାଲି ଦେଖୁଥିବା।

ବନ୍ଧୁ, ଆପଣମାନଙ୍କ ଏସ୍ଏମ୍ଏସ୍କୁ ଅପେକ୍ଷା କରି ଆପଣମାନଙ୍କ ମନକୁ ଛୁଇଁଲା ଭଳି ଗୀତ ଶୁଣେଇ ଦେଉଛି। ଆସନ୍ତୁ ଏଥର ଶୁଣିବା ଅଭିଜିତଙ୍କ କଣ୍ଠରେ ଏହି ସୁନ୍ଦର ଆଲବମ୍ ଗୀତଟି।

ଭାଙ୍ଗି ଦେଇପାରେ ସାଗର ଲହଡ଼ି, ନିର୍ଜନର ନିରବତା କହିଦେଇପାର କାକଳୀର ତାନ, ଉଦାସୀ ମନର ବ୍ୟଥା ଭିଜେଇକି ପାରେ ଝରଣାର ଝର, ଉତ୍ତପ୍ତ ହୃଦୟ ମୋର ବୁଝେଇକି ପାରେ ଝିଙ୍କାରି ଝଙ୍କାର ମନର ବେଦନା ତାର। ଶିଳ୍ପୀ କରୁଣାକର।

ବନ୍ଧୁ, ବର୍ଷା ଟୋପା ଛୋଟ ହୋଇପାରେ, ବର୍ଷା ଟୋପା ଛୋଟ ହୋଇପାରେ, କିନ୍ତୁ ସେମାନଙ୍କର ନିରନ୍ତର ପଡ଼ିବା ବଡ଼ ନଦୀର ପ୍ରବାହ ହୋଇଯାଏ। ସେହିପରି ଆମର ଛୋଟ ପ୍ରୟାସ ମଧ୍ୟ ଜୀବନରେ ନୂତନ ପରିବର୍ତ୍ତନ ଆଣିଦେଇପାରେ। କାର୍ଯ୍ୟକ୍ରମର ଶେଷ ଗୀତଟି ବାବୁଲି ସୁପ୍ରିୟଙ୍କ କଣ୍ଠରେ।

ଏଇଠି ଶେଷ କରୁଛୁ ଚିରହରିତ କାର୍ଯ୍ୟକ୍ରମ। ଆଜି ଏଥିରେ ଆପଣମାନେ ଶୁଣୁଥିଲେ ଓଡ଼ିଆ ଆଲବମ୍ ଗୀତ ଏବଂ ଓଡ଼ିଆ ଲଘୁ ସଙ୍ଗୀତ ଆପଣମାନଙ୍କ ଏସ୍ଏମ୍ଏସ୍ର ଅନୁରୋଧରେ। ଆକାଶବାଣୀ କଟକ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଆମର ଏହି କାର୍ଯ୍ୟକ୍ରମ ଦୂରଦର୍ଶନର DTH ଓଡ଼ିଆ ଏବଂ ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଶୁଣନ୍ତୁ ଆକାଶବାଣୀ କୋରାଲ ଗ୍ରୁପ୍ ଦ୍ୱାରା ପରିବେଷିତ ଦେଶଭକ୍ତି ଗୀତ। ଗୀତ ରଚନା କରିଛନ୍ତି ନନ୍ଦକିଶୋର ସିଂ।

ଶୁଣୁଥିଲେ ଆକାଶବାଣୀ କୋରାଲ ଗ୍ରୁପ୍ ଦ୍ୱାରା ପରିବେଷିତ ଦେଶଭକ୍ତି ଗୀତ। ଗୀତ ରଚନା କରିଥିଲେ ନନ୍ଦକିଶୋର ସିଂ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଶୁଣନ୍ତୁ କେତୋଟି ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଉଦିତ ନାରାୟଣ ଏବଂ ହୀରା ମହାନ୍ତିଙ୍କ କଣ୍ଠରେ, କଥାଚିତ୍ର କଲେଜ ଟାଇମ।

କାର୍ଯ୍ୟକ୍ରମର ପରବର୍ତ୍ତୀ କଥାଚିତ୍ର ମୋ ସୁନା ପୁଅ ଗୀତିଟିର ଦ୍ୱୈତ କଣ୍ଠଶିଳ୍ପୀ ଅରବିନ୍ଦ ଏବଂ ପମି।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ।

0: ନମସ୍କାର ଶ୍ରୋତା ବନ୍ଧୁ,
1: ଶୁଭ ସନ୍ଧ୍ୟା।
0: ନୂଆ ଆଉ ସମ୍ଭାବନାର ପୁଲକ ସହ ଆଜିର ଆଇନାରେ ମୁଁ ଅଛି ଆପଣଙ୍କ ସାଥୀ ଶ୍ରୀ,
1: ଆଉ ମୁଁ ଶ୍ରୀୟା।

0: ବନ୍ଧୁ, ଜନ୍ମ ଓ ମୃତ୍ୟୁ ମଧ୍ୟରେ ଥିବା ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଅମୂଲ୍ୟ। ସେହି ଜୀବନକୁ ସୁରକ୍ଷିତ, ସୁସ୍ଥ ଓ ସୁନ୍ଦର କରିବା ପାଇଁ ନିଜର ସମୟ, ଶ୍ରମ ଓ ଜ୍ଞାନକୁ ନିରବରେ ସମର୍ପି ଦେଇଥାନ୍ତି ଡାକ୍ତରମାନେ।
1: ଯନ୍ତ୍ରଣାରେ ଛଟପଟ ହେଉଥିବା ମଣିଷର ମୁହଁରେ ହସ ଫେରାଇ ଆଣିବା, ନିରାଶରେ ଅନ୍ଧକାରର ଆଶାର ଦୀପ ଜଳାଇବା ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ଜୀବନକୁ ନୂଆ ପ୍ରାଣ ଦେବାର ଯେଉଁ ମହାନ ସାଧନା, ତାହାର ଅନ୍ୟ ଏକ ନାମ ହେଉଛି ଚିକିତ୍ସକ।
0: ହଁ ବନ୍ଧୁ, ଚିକିତ୍ସା କେବଳ ଏକ ପେଶା ନୁହେଁ, ଏହା ହେଉଛି ମାନବତାର ଏକ ପବିତ୍ର ବ୍ରତ। ନିଜ ସୁଖ, ବିଶ୍ରାମ ଓ ପାରିବାରିକ ଜୀବନକୁ ପଛରେ ରଖି ଦିନ ରାତି ମଣିଷର ସେବାରେ ନିୟୋଜିତ ରହୁଥିବା ଏହି ମହାନ ବ୍ୟକ୍ତିତ୍ୱମାନଙ୍କ ପ୍ରତି କୃତଜ୍ଞତା ଜଣାଇବା ପାଇଁ ପ୍ରତିବର୍ଷ ଜୁଲାଇ 1 ତାରିଖ ଜାତୀୟ ଡାକ୍ତର ଦିବସ ରୂପେ ପାଳନ କରାଯାଏ।
1: ବନ୍ଧୁ, ଏହି ଦିନଟି ଉତ୍ସର୍ଗ କରାଯାଇଛି ଭାରତର ବିଶିଷ୍ଟ ଚିକିତ୍ସକ, ଶିକ୍ଷାବିତ୍, ସମାଜସେବୀ ଓ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଡକ୍ଟର ବିଧାନ ଚନ୍ଦ୍ର ରାୟଙ୍କ ପବିତ୍ର ସ୍ମୃତିରେ।
0: ସେଥିପାଇଁ ତ କୁହାଯାଇଛି ବନ୍ଧୁ, ରୋଗର କୌଣସି ସମୟ ନଥାଏ, ବିପଦର କୌଣସି ପୂର୍ବ ସୂଚନା ନଥାଏ, କିନ୍ତୁ ପ୍ରତ୍ୟେକ ବିପଦ ସମୟରେ ମାନବତାର ପ୍ରହରୀ ସାଜି ଛିଡ଼ା ହୋଇଥାନ୍ତି ଡାକ୍ତରମାନେ। ସେମାନଙ୍କ ତ୍ୟାଗ, ସାହସ ଓ କର୍ତ୍ତବ୍ୟ ନିଷ୍ଠା ମାନବତା ପ୍ରତି ଏକ ଅମର ବାର୍ତ୍ତା ହୋଇ ରହିବ।
1: ତେବେ ବନ୍ଧୁ, ଏହି ମହାନ ଦିବସରେ ଆସନ୍ତୁ ସୁସ୍ଥ ସମାଜ ଗଠନ ଏବଂ ମାନବ ସେବାର ଆଦର୍ଶକୁ ଆପଣେଇବାର ସଂକଳ୍ପ ନେବା।
0: ବନ୍ଧୁ, ଲକ୍ଷ ଲକ୍ଷ ଶହୀଦଙ୍କ ଜୀବନ, ଯନ୍ତ୍ରଣା ଓ ବଳିଦାନରେ ବ୍ରିଟିଶ ଶାସନ କବଳରୁ ମୁକୁଳିଥିଲା ଭାରତ। ଏକ ସୁନ୍ଦର ଦେଶର ପରିକଳ୍ପନା କରି ଅନେକ ଯୁଗ ଜନ୍ମ ଆରମ୍ଭ କରିଥିଲେ ଉଦ୍ୟମ, ହେଲେ ସେମାନଙ୍କ ସ୍ୱପ୍ନର ଭାରତ ଆଜି କ୍ଷତ ବିକ୍ଷତ।
1: ପବନରେ ବାରୁଦର ଗନ୍ଧ ଆଉ ମାଟିରେ ରକ୍ତର ଛିଟା, ଭୋକର ଭୂଗୋଳରେ ମଣିଷ ଖୋଜୁଛି ବଞ୍ଚିବାର ରାହା। ଜୀବନ ଜୀବିକା ପାଇଁ ସଂଘର୍ଷ କରୁ କରୁ କିଏ ସାଜୁଛି ଦାଦନ ତ ଆଉ କିଏ ବାଛି ନେଉଛି ଦେହଜୀବୀର ବେଉସା।
0: ହେଲେ ପ୍ରଶ୍ନ ଉଠୁଛି, ଏ ସାମାଜିକ ଅବ୍ୟବସ୍ଥା ବିରୁଦ୍ଧରେ କିଏ ତୋଳିବ ବିଦ୍ରୋହର ରାଗିଣୀ? ତେବେ ଅଡୁଆ ସୂତା ମଧ୍ୟରୁ ସମାଧାନର ମାର୍ଗ ଖୋଜିବା ପାଇଁ ଆଜିର ଆଇନରେ ସ୍ନାନ ପାଇଛି ନାଟକ ସ୍ୱପ୍ନର ସତ୍ୟବାଦୀ।
1: ନାଟକଟିକୁ ରଚନା କରିଛନ୍ତି ଶ୍ରୀନିବାସ ଖଟୁଆ, ନିର୍ଦ୍ଦେଶନା ଦେଇଛନ୍ତି ଓମ୍ ପ୍ରକାଶ ବେହେରା, ପରିବେଷଣ କରିଛନ୍ତି ବିଭୁରଞ୍ଜନ ନାୟକ ଏବଂ ସାଥୀ କଳାକାରମାନେ। ଏଥିରେ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି ବିଶୁନି, ତାପସ ରଞ୍ଜନ ପାଢୀ, ନରୁଆ ବିଭୁରଞ୍ଜନ ନାୟକ, ଶିବୁ ଓମ୍ ପ୍ରକାଶ ବେହେରା, ଅଜୁ ଶିଶିର କୁମାର ମହାନ୍ତି, ରାଜୁ ଆଲୋକ ଅଗ୍ନି ବେଶ, ସୁଭାସିନୀ ମଧୁସ୍ମିତା ଓଝା, ତିଳ ମନୀଷା ମହାରଣା ଏବଂ ସୌରଭ ଲକ୍ଷ୍ମୀପ୍ରିୟା ଓଝା। ତେବେ ଆସନ୍ତୁ ଶୁଣିବା ନାଟକ ସ୍ୱପ୍ନର ସତ୍ୟବାଦୀ।

0: ଅଜୁ ଏ ଅଜୁ ମୋ ସୁନାଟା ପରା, ମୋ କେଲାଟା ପରା, ଉଠି ପଡ଼। ଆରେ ଉଠୁନୁ, ଦେଖିଲୁ ଆସି କେତେ ବେଳ ହେଲାଣି, ଏତେବେଳେ ଯାଇ କି ଶୋଇଛି କହିଲୁ। ଉଠି ପଡ଼ ଧନ, ଉଠି ପଡ଼। ଏ ଅଜୁ ଅଜୁ ଉଠି ଯା ଧନ, ଉଠି ଯା।
1: ଏ ଅନ୍ଧାର ରାତିଟାରେ କିଏ କାନ୍ଦୁଛି?
2: କିଏ କିଏ ସେଠି?
1: ଆଶ୍ଚର୍ଯ୍ୟ, ମଶାଣୀ ଭୂଇଁରେ କେହି ଜଣେ କାନ୍ଦୁଛି, ଅଥଚ ପଚାରିଲେ ଉତ୍ତର ଦଉନି। ହଁ, ଗାଁଟା ତ ଅଳ୍ପ ବାଟ, ତା ଛଡ଼ା ରାତି ବି ବେଶୀ ହେଇନି, ପାଖକୁ ଯାଏ ଘଟଣାଟା କ'ଣ ବୁଝେ।
0: ମୋ ପୁଅକୁ ମାରିଦେଲେ, ମୋ ପୁଅ ତମମାନଙ୍କର କ'ଣ କଲା? ସିଏ ତ ଭଲ କାମ କରୁଥିଲା, ଗାଁର ମଙ୍ଗଳ କରୁଥିଲା, କାହିଁକି କାହିଁକି ତମେ ମାନେ ମୋ ପୁଅକୁ ମାରିଦେଲ?
1: ତମ ପୁଅକୁ କିଏ ମାରିଲା? କୁହ, କିଏ ତମ ପୁଅକୁ ମାରିଦେଲା?

0: ହଉ ହଉ, ଗଛ ଲଗେଇବାକୁ କଣ କଣ ନବା କହିଲୁ?
1: ତୁ ଶାବଳ କୋଡ଼ି ଧର, ମୁଁ ଚାରା ଗଛ ଧରିବି। ଆଜି ଚେଷ୍ଟା କରିବା ସବୁ ଗଛ ଲଗେଇବାକୁ।
0: ମୁଁ କଣ ତୋ କଥାରେ ଅରାଚି? ଅଜୁ, ଏବେ ଯେମିତି ବର୍ଷା ହଉଛି ନା, ଦେଖିବୁ ଗୋଟାଏ ବି ଗଛ ମରିବନି।
1: ହଉ ଠିକ ଅଛି, ଚାଲ ଯିବା। ଚାଲ
0: ହଁ ଚାଲ।

0: କକେଇ ଓ ଶିବୁ କକେଇ,
1: କଣ କିରେ ନରୁଆ?
0: କଥାଟା ବଡ ଜବର, ଖାଲି କାନ ପତେଇ ଶୁଣି ପାରିଲେ ହେଲା।
1: କୋଉ କଥା କିରେ ନରୁଆ?
0: ଏଇ ଆମ ସୁବା ପୁଅ ଅଜୁବା
1: ହଁ
0: ଖଳି ପଡିଆରେ ଗଛ ଲଗଉଛି ଗଛ। ପୁଅକୁ ମାନିବାକୁ ପଡିବ ନା, ଯୋଉଠି ପାଇଲା ସେଇଠି ଗଛ ଲଗାଉଛି, ଖାଲ ଢିପ କିଛି ମାନୁନି।
1: ଗଛ ଲଗଉଛି, ତାକୁ କିଏ କହିଲା ଗଛ ଲଗେଇବାକୁ? ଆମେ ତ ଗାଁ ବାଲା କେହି କହିନେ।
0: କିଏ କହିବ? ପୁଅ ଏବେ ମୁଣ୍ଡି ଶାନ୍ତ ବୋଲଉଛି, ଯା ଚାହୁଁଛି ତା କରୁଛି, କାହାକୁ ବାସିରେ ପଚାରୁଛି ନା ଉଚ୍ଚାରୁଛି? କକେଇ, କେତେବେଳେ ତମ ମୁଖିଆ ପଦଟା ବି?
1: ନରୁଆ, ତୁ କଣ କହୁଛୁ ମତେ ବୁଝେଇ ସୁଝେଇ ସବୁ କଥା କହ, ଏମିତି ଏପଟ ସେପଟ କରି କହିଲେ ମତେ ଜମା ଭଲ ଲାଗେନି।
0: କକେଇ, ମୁଁ କଣ କହୁଥିଲି କି, ସିଏ ଲାଗିଛି ମାନେ ଖଳି ପଡିଆଟାକୁ ନିଜ ନାଁରେ କରିନବ, ଗଛ ଲଗା ଖାଲି ଯାହା ବାହାନା। ଆଉ ଗୋଟେ କଥା ଜାଣିଛ?
1: କଣ?
0: ଆମ ନରସିଂହପୁର ସେ ଟକା ତହସିଲଦାର ସାଙ୍ଗରେ ୟାର ପିଲା ଭଲ ସମ୍ପର୍କ, ଜମାରୁ ପାଣି ଗଳୁନି।
1: ବୁଝିଲୁ ନରୁଆ, ତୁ ଖାଲି ଏମିତି କହୁଛୁ ନା ଭିତରେ ପଇଛୁ?
0: ପଶିଛି ମାନେ ଭଲ କି ପଶିଛି, ତୁମକୁ ମୁଁ ହେଜେଇ ଦଉଛି, ଆମେ ତାକୁ ଆଜିଠୁ ନ ରୋକିଲେ ଟୋକାଟା ବହପି ଯିବ। ଦି ଅକ୍ଷର ପଢିଛି ବୋଲି ଇନ୍ଦ୍ରଚନ୍ଦ୍ର ମାନୁନି?
1: ନା ନା, ମୁଁ ତାକୁ ଏସବୁ କରେଇ ଦେବିନି। କି ହୋ, ସରକାରୀ ଜାଗାରେ ସିଏ କିଏ ଗଛ ଲଗେଇବାକୁ? ଆରେ କଣ ଭାବିଛି କି, ଚିଙ୍ଗୁଡ଼ି ଚିପିଲେ ମୁଣ୍ଡରେ ଗୁହ, ପୁଅ କହୁଛି ପଟା କରିନବ। ହଉ ଯାଉ ଯାଉ, କେତେ ବାଟ ଯାଉଛି ଯାଉ।
0: କକେଇ, ମୁଁ ତୁମ ମୁହଁରୁ ଏଇ କଥା ଶୁଣିବାକୁ ଚାହୁଁଥିଲି, ବିଲକୁଲ ଚିନ୍ତା କରନି, ମୁଁ ତୁମ ପଛରେ ଅଛି, ଏ ଅଣ୍ଟ ନିଅଣ୍ଟକୁ ହାତ ପକେଇ ଦେବିନି।
1: ନରୁଆ,
0: କକେଇ,
1: ତୁ ସଞ୍ଜବେଳକୁ ଆସିବୁ
0: ହଁ
1: ହେଲା, ମୁଁ ଦୋଳ ମଣ୍ଡପରେ ଥିବି।
0: ହଉ,
1: ହଁ ଶୁଣୁ, ମୋତେ ଡେରି କରିବୁନି, ନହେଲେ ହିସାବ ସବୁ ଭୁଲ ହେଇଯିବ।
0: ହିସାବ କିହ କକେଇ, ମାଛ ହିସାବ ନା କାଠ ହିସାବ?
1: ବାରେ ନା ବା, ସେ କିରିତନିଆ ପୁଅର ହିସାବ, କଡା ଗଣ୍ଡା ହିସାବ।
0: ବୁଝିଲ କକେଇ, ମୁଁ ନିଶ୍ଚୟ ଆସିବି, ମୁଁ ନ ଆଇଲେ ବହି କଣ ଜମିବ?
2: ଏହାର ନାଁ ହବ ସତ୍ୟବାଦୀ। ଏଇଠି ରହିବ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ମହମ ମୂର୍ତ୍ତି, ନୀଳ ଆକାଶ ତଳେ ଏଇ ସତ୍ୟବାଦୀରେ ସତ୍ୟ ଆଦର୍ଶର ସଙ୍ଗୀତ ଗାଇବେ ଗ୍ରାମବାସୀମାନେ, କେତେ ସହରି ବାବୁଙ୍କ ପାଦ ବି ପଡିବ ଏଇ ଜାଗାରେ।
3: ଆରେ ବା, ତୁ ଯେ କୋଉ ଦିନଠୁ ଭାବୁକ ହେଇଗଲୁଣି, ମୁଁ ତ ଜାଣିନଥିଲି।
2: ହଁ, ମୁଁ ଭାବୁକ, ସେବାର ସୁଷମା ଆଉ ତ୍ୟାଗ ନିଷ୍ଠାର ବେଢ଼ାଣ ମୋ ଦେହରେ ବେଡ଼େଇ ହେଇଯାଇଛି। ସ୍ୱପ୍ନର ସତ୍ୟବାଦୀ ପ୍ରତି ତୀବ୍ର ହେଉଛି ମୋ ଅନୁରାଗ। କିଏ କିଏ ଯେମିତି ମୋ କାନରେ ତୁହାଇ ତୁହାଇ କହୁଛି, ଉଠ ଉଠ ତୁ ଉଠ।
3: ଆଜି ହଠାତ୍ ସତ୍ୟବାଦୀ?
2: ହଁ ସତ୍ୟବାଦୀ, ଉତ୍କଳ ମଣିଙ୍କର ସେଇ ସତ୍ୟବାଦୀ ଯାହାର ଚିତ୍ର ଆଉ ଚରିତ୍ର କୋଟି କୋଟି ଓଡ଼ିଆଙ୍କୁ ଅଭିଭୂତ କରେ। ଆଉ ଥରେ ଫେରିଆସନ୍ତେନି ସିଏ?
3: ମଲା ମଣିଷ କଣ କେବେ ଫେରିଆସେ? ସେଦିନର ଗୋପବନ୍ଧୁ ଫେରିବେନି ରେ, କି ଫେରିବନି ସତ୍ୟବାଦୀର ବକୁଳ ବନ ବିଦ୍ୟାଳୟ।
2: ତାହେଲେ ବକୁଳ ଛୁରିଆନାର ଛାଇ ତଳେ ଏ ଜାତିର ପୁଅ ସ୍ୱଦେଶ ଭାବନାକୁ ନେଇ କଣ ଚିନ୍ତାମଗ୍ନ ହୋଇପାରିବନି?
3: ସ୍ୱଦେଶ ଭାବନା ନା ରେ, ଏସବୁ ଆଜି କେବଳ ଦିବା ସ୍ୱପ୍ନ। ସେଦିନର ମଣିଷ ତିଆରି କାରଖାନା ଆଜି କାହିଁ ଯେ ସେ ଚିନ୍ତାମଗ୍ନ ହେବ? ଆଜିକାଲିର ଯୁବଗୋଷ୍ଠୀ ପଥଭ୍ରଷ୍ଟ, ମାଟି ମାର ମୋହ ସେମାନଙ୍କୁ ଆଉ ଘାରୁନି, କିଏ ଆମେରିକାରେ ତ ଆଉ କିଏ ରୁଷିଆରେ। ପ୍ରାଚୀନ ମୁନି ଋଷିର ସଭ୍ୟତାଟା କେମିତି ଭୁଶୁଡ଼ି ପଡୁଛି ଦେଖୁନୁ।
2: ନା ନା, ଆମେ ଯୁବକ, ଅସମ୍ଭବ ବୋଲି କିଛି ନାହିଁ,

0: ଆମେ ହିଁ ଗୋପବନ୍ଧୁଙ୍କ ସ୍ୱପ୍ନକୁ ସାକାର କରିବା। ଏଇ ଖଳିପଡ଼ିଆ, ଏଇ ଖଳିପଡ଼ିଆ ହିଁ ହବ ଆମ ସ୍ୱପ୍ନର ସତ୍ୟବାଦୀ। ହଁ, ସ୍ୱପ୍ନର ସତ୍ୟବାଦୀ।
1: ଆରେ ତୁ ପାଗଳ ହେଇଯାଉନୁ ତ?
0: ହଁ, ମୁଁ ପାଗଳ ହେଇଯାଇଛି। ପ୍ରତ୍ୟେକ କାମ ପାଇଁ ଗୋଟେ ପାଗଳାମୀ ଦରକାର। ହେଲେ ଏ ପାଗଳାମୀର ଅର୍ଥ ମାନସିକ ବିକୃତି ନୁହେଁ, ସୃଜନଶୀଳତାର ପାଗଳାମୀ, ସକାରାତ୍ମକ ଚିନ୍ତାଧାରାର ପାଗଳାମୀ, ମାଟି ମାଆକୁ କୋଳେଇ ନେବାର ପାଗଳାମୀ।
1: ହଁ ରେ ଅଜୁ, ତୋ ପରି ସାଙ୍ଗ ପାଇ ମୁଁ ଆଜି ଗର୍ବିତ। ଅସମ୍ଭବକୁ ସମ୍ଭବ କରିବାର ମନ୍ତ୍ର ମୁଁ ତୋଠୁ ଶିଖିଛି। ମୁଁ ଆଜି ଏଇ ମାଟି ଛୁଇଁ ଶପଥ କରୁଛି, ଏଇ ଖଳି ପଡ଼ିଆ ହିଁ ହବ ଆମ ସ୍ୱପ୍ନର ସତ୍ୟବାଦୀ।
2: ରାଜୁ, ଫୁଲ ଚାଙ୍ଗୁଡ଼ି ପାହାଡ଼ ସେପାଖକୁ ଟିକେ ଚାହିଁଲୁ?
1: ଆରେ ସୂର୍ଯ୍ୟ ଦେବତା ତ ବୁଡ଼ିବାକୁ ବସିଲେଣି, ଚାହୁଁ ଚାହୁଁ ସଞ୍ଜ ନଇ ଆସିବ। ଚାଲ ଯିବା, ଆଉ ଯାହା କାମ ରହିଲା କାଲି କରିବା।
2: ହଁ ଠିକ୍ ଅଛି, ଚାଲ ଯିବା।

0: ବୁଝିଲୁ ନରୁଆ, ସେ ଟୋକାଟାକୁ ଆଉ ସମ୍ଭାଳି ହେବନି, ତା ସାହସ ଦିନକୁ ଦିନ ବଳେଇ ଯାଉଛି। ଫାଳେ ନୁହେଁ କି ଅଧ ନୁହେଁ, ପୁରା ଖଳି ପଡିଆଟାକୁ ବାଡ଼ାବନ୍ଦୀ କରିସାରିଲାଣି, ହେରେ ତା ସାଙ୍ଗରେ ମୋ ବିଲଟାକୁ ବି।
1: ଆହେ ବିଲ କଣ, ବାଡ଼ି କଣ, ନଈ କଣ, ନାଳ କଣ, ତୁମ ଦିହଟାକୁ ବି କେତେବେଳେ ବାଡ଼ବନ୍ଦୀ କରିଦବ ତୁମେ ବି ଜାଣିପାରିବନି କକେଇ।
0: ତାର ପୁଣି ଏତେ ସାହସ ନାହିଁ, ମୁଁ ଜମିଦାର ଶିବୁ ପରିଡ଼ା, ନାଁଟା ସିନା ମୋର ଶିବ, ହେଲେ କାମଟା ପୁରା ଅଶିବ, ବିଲକୁଲ ଅମଙ୍ଗଳ।
1: ହଁ ସାହସ ହବନି କେମିତି, ତମେ ତ ଗରିବ ମଳିମୁଣ୍ଡିଆଙ୍କୁ ମୁଣ୍ଡରେ ବସେଇ ଧେଇ ଧେଇ କରିବ, ବୋଇଲେ ଏଇଆ ହିଁ ହବ। ମୁଁ ତୁମକୁ ପ୍ରଥମରୁ କହିଛି କି ହୋ ଏମାନଙ୍କୁ ଉପୃଦ୍ଧ କଣ, ଶେଷରେ ଯେତେବେଳେ ତମ ପାଇଁ କାଳ ସାଜିବେ ସେତିକି ବେଳକୁ ଚେତିବ ଯେ।
0: ଓହୋ ନରୁଆ, ଏମିତି ବିଲୁଆ ବିଚାର କଲେ କଣ ହବ କହିଲୁ, ତୁ କହୁନୁ ଆମେ କଣ କରିବା, ମତେ ତ କିଛି ବୁଝି ବାଟ ଦିଶୁନି।
1: ଦିଶିବ କକେଇ, ଭଲରେ ଦିଶିବ, କଥାଟା ପୁଟାକୁ ନେଲେ ହବ ନା, ଏମିତି ଉପରେ ଉପରେ ମାରିଦେଲେ କଣ ହେଇଯିବ। କକେଇ ଟିକେ ପାଖକୁ ଆସୁନା, ଆହା ଆଉ ଟିକେ ପାଖକୁ ଆସବା।
0: ଓହୋ ଆସିଲି, କହିଲୁ କଣ କହୁଛୁ।
1: କାଲି ଦ୍ୱିପହର ବେଳେ ମୁଁ ମୋ ଗାଈ ପଲଟା ଛାଡ଼ିଦେବି, ଟୋକାଟା ଭାରି ହୁତାଶନିଆ, ଜମାରୁ ସହି ପାରିବନି, ଲଢିବାକୁ ଚାଲି ଆସିବ, ବୋଇଲେ ସେତିକି ବେଳେ ମୋ ଛାତି ତଳେ କାଲି ଟ୍ରେନ ଛୁଟୁଥିବ ଆଉ ଛୁଟୁଥିବ।
0: ସାବାସ ସାବାସ ନରୁଆ, ସାବାସ। ବୁଝିଲୁ ନରୁଆ, ଏ ଜମିଦାର ଶିବୁ ପରିଡ଼ାର ମନ୍ତ୍ରୀ ହବାକୁ ତୁ ଏକମାତ୍ର ଉପଯୁକ୍ତ।
1: କକେଇ
0: ଆଚ୍ଛା ନରୁଆ,
1: କକେଇ
0: ସେ କୁଆଡେ ଖଳି ପଡିଆରେ ଗୋଟେ ମୂର୍ତ୍ତି ବସେଇଛି, ଗୋପବନ୍ଧୁ ମୂର୍ତ୍ତି।
1: ଏ ମୂର୍ତ୍ତି କଥାଟା କେମିତି ଅଡୁଆ ଅଡୁଆ ଲାଗୁଛି।
0: ଲାଗିବ ଲାଗିବ ନରୁଆ ଲାଗିବ, ନୂଆ ନୂଆ ତ, କାଲିକା ଛୁଆ ସେବକ ଦେଖଉଛି ସେବକ, ଖଳି ପଡିଆଟା କୁଆଡେ ତା ସ୍ୱପ୍ନର ସତ୍ୟବାଦୀ।
1: ବୋଇଲେ ପୁଅର ସପନ ହଜେଇ ଦବା, ମୂର୍ତ୍ତି ଫୁର୍ତ୍ତି ଗେଣ୍ଡୁ ଗଡ଼ିଯିବ, କଣ ଭାବିଛି କି।
0: ନରୁଆ ରାତି ବେଶୀ ହେଲାଣି, ଶୁଣ ଚାଲ ଆଜି ଘରକୁ ଯିବା।
1: ହଁ
0: କାଲି କଥା କିନ୍ତୁ ମନେ ରଖିଥିବୁ ହେଲା।
1: ମନେ ରହିଲା ମାନେ ପୁରା କ୍ୟାସେଟ କରିଦେଇଛି, ବୋଇଲେ ଯେତେବେଳେ କହିବ ସେତେବେଳେ ବାଜିବ। ଗାଈ ଗଲେ ନାଳେ ନାଳେ ହୋ, ଗାଈ ଗଲେ ନାଳେ ନାଳେ କକେଇ, ଗାଈଙ୍କ ପଛରେ ବାଛୁରୀ ହଳେ, ଗାଈଙ୍କ ପଛରେ ବାଛୁରୀ ହଳେ, ଧନ ସୁବାଣୀ ମୋ କଳା ମାଣିକ ରେ।

0: ସବୁ ଗଛ ଖାଇଗଲେ। କେଡେ ସୁନ୍ଦରିଆ ଗଛ ଗୁଡାକ ହେଇଥିଲା। ଏ ଓହୋ, ଖାଇଗଲେ ସବୁ।
1: କକେଇ ଆସିଗଲା। ହୁତା ସନ୍ଧ୍ୟାଟା ପରା ଜମାରୁ ସହି ପାରିବନି। ମୁଁ କହୁଥିଲି ନିଶ୍ଚୟ ଆସିବ। ହେଇ ଦେଖ ପାଖକୁ ଆସୁଛି ନା କଣ?
0: ସବୁ ଖାଇଗଲି। କିଏ ସେ ବଦମାସ ଲୋକ ଗାଈ ଗୁଡାକୁ ଏମିତି ଛାଡି ଦେଇଛି?
2: ନରୁଆ
1: କକେଇ
2: ଅନେଇଛୁ କଣ? ଲଗା ଜଲ୍ଦି ଲଗା, ସେ ପୁଣି ବଦମାସ ଲୋକ କହିବ। ହୁଁ।

0: ନାନି, ସେମାନେ ତାକୁ ମାରିଦେଲେ, ଅଥଚ ଗାଁ ଲୋକ ଟିକିଏ ବି ଧାଇଁଲେନି।
1: କାହିଁକି ଧାଇଁବେ? ତାଙ୍କର ଯାଏ କେତେ ନା ଆସେ କେତେ। ମଗୁସୁର ମାସର ଅଖଳ ମଖଳ କ୍ଷେତ, ଚାରିଆଡ଼େ ଘାଇ କାଟିଲା ପରି ମଣିଷ। ସମସ୍ତେ ସମସ୍ତେ ମଟମଟ କରି ଚାହିଁଥିଲେ, ପାପ ଛେଉଣ୍ଡ ପିଲାଟା ସେମିତି ଛିଟିକି ପଡ଼ିଥାଏ, ଆଉ ଯିଏ ଥିଲେ ପଛକୁ ଛିଡ଼ା ହେଇଥାନ୍ତା। ସେଇ ପିଲାଦିନର ସାଙ୍ଗ ରାଜୁକୁ ସେମାନେ ଆଗୁଆ ଗୋଟେ କାମ ବାହାନାରେ ଚମ୍ପେଶ୍ୱର ହାଟକୁ ପଠେଇ ଦେଇଥିଲେ।
2: ଟୋକାଟାର ଯୋଉ କଥା ନା ନାନୀ, ଜଳ ଜଳ ହେଇ ଦିଶୁଛି ପରା। କଥା କଥା କି ଦେଶ ଜାତିର କଥା କହୁଥିଲା, ଗାଁର ମଙ୍ଗଳ ଚିନ୍ତା କରୁଥିଲା, ସ୍ୱାର୍ଥ ବୋଲି କିଛି ଜାଣିନଥିଲା, ଯାହା କହିଲେ ମୁରୁକି ହସି ଦେଉଥିଲା।
1: ଖାଲି ସେତିକି ନୁହଁ ଲୋ ସର, ଏ ଗାଁକୁ ହାକିମ ହୁକୁମା ଆସିଲେ ସିଏ ଆଗେ ଯାଇ କଥା ହଉଥିଲା, ନହେଲେ ଏ ଗାଁରେ ମରଦ କାହିଁ ଯେ କଥା କହିବେ କହିଲୁ। ଭୁଲ ଭଟକାରେ ଘାଇଲା ବାଘଟା ପଡ଼ି ମାଡ଼ି ବସୁଥିଲା, ସିଏ ଯିଏ ହଉ ନା କାହିଁକି ସବୁବେଳେ ଖାଣ୍ଟି ସତ କଥାଟି କହୁଥିଲା।
2: ଗଛ ତ ଜୀବନ ଥିଲା, ସବୁ କାମଧୁଆ ଛାଡ଼ି ସେ ଧାଇଁ ଯାଉଥିଲା ଗଛ ଲଗେଇବାକୁ।
0: ନାନି, ସେତିକି ଥାଉ, ଶୁଣିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ, ମୋ ଆଖି ଲୁହକୁ ମୋ ସମ୍ଭାଳି ପାରୁନି।
1: ତୁ ଏକା କାହିଁକି ରେ, ଆମ ସମସ୍ତଙ୍କୁ ବି ଦୁଃଖ ଲାଗୁଛି। ସୁବା ବାୟାଣୀ ମୋ ଘର ଆଗରେ ନିତି ସକାଳେ ସଞ୍ଜେ ଗଲାବେଳେ ସେମିତି ଘୁରିସୁରି ହଉଥାଏ, ମୋ ପୁଅକୁ ମାରିଦେଲେ, ମୋ ପୁଅକୁ ମାରିଦେଲେ, କେବେ ଖାଏ ତ କେବେ ଖାଏ ନା, ଲୁଗା କାନିଟା ସେମିତି ଘୁଷୁରୁଥାଏ।
3: ଅଜୁ, ଆରେ ଏ ଅଜୁ, ମୋ ପାଖକୁ ଟିକେ ଆରେ ବାପା, ମୁଁ ତ ବୋଉ ଡାକୁଛି ପା, ଆ ଆ ମୋ ଧନ, କୋଉଠି ଅଛୁ ତୁ ଅଜୁ?
0: ହଁ ଠିକ, ଏଇ ସ୍ୱର, ହଁ ଏଇ ଏଇ ତ ସେ ଯାହାକୁ ମୁଁ ମଶାଣୀ ଭୂଇରେ ଦେଖିଥିଲି।
3: ମୋ ଧନ ନା, କେତେ ଗଛ ଲଗେଇଛି, କଦମ୍ବ ଗଛ, ଆମ୍ବ ଗଛ, ନିମ୍ବ ଗଛ, ହେଇତି ଆମ୍ବ ଗଛରେ ନା ଆମ୍ବ ହେଇଛି, ଆଉ ମୁଁ ଆତ ତୋଳି ରଖିଛି। ତୁ କେତେବେଳେ ଆସିବୁ ଯେ ଅଜୁ? ଏ ଅଜୁ, ମୋ ଧନଟା ପରା, ତତେ ଆଉ କେତେ ଖୋଜିବି କହିଲୁ।
0: ସତରେ ଭାଗ୍ୟର ଖେଳ ବଡ଼ ବିଚିତ୍ର, ଦୁଃଖର ଦରିଆରୁ କେବେ ଅଭାଗିନୀ ମାଆକୁ ଠାକୁର ଉଦ୍ଧାର କରିବେ କେଜାଣି।
3: ଟିକି ଚଢ଼େଇ ଟିକି ଚଢ଼େଇ, ଫୁରକି ନା ଦେବି ଉଡ଼େଇ, ଆ ମୋ ପାଖକୁ ଆ, ତତେ ନା ପିଜୁଳି ଖାଇବାକୁ ଦେବି, ଆମ୍ବ ଦେବି, ପଣସ ଦେବି। ଅଜୁ ଅଜୁ ଅଜୁ,
2: ମୋ ଛାତିର କୋହକୁ ମୁଁ ଆଉ ଚାବି ପାରୁନି ନାନୀ, ଦେଖିଲ।

0: ବିଚାରିଟା ନ ଖାଇ ନବି କେମିତି ରୋଗିଣା ହେଇଗଲାଣି।
1: ଡାକିଲେ ସେ କଣ ଆସିବ? ତା ଆଖିରୁ କୋଉଦିନ ଲୁହ ଶୁଖିବ କେଜାଣି।
2: ଦେଖେ ମୁଁ ଆମ୍ବ ନିମ୍ବ କଦମ୍ବ ସବୁ ଚାରା ରଖିଛି, ଗଛ ଲଗେଇବୁନି? ମୋ ପୁଅ ବଞ୍ଚିଛି, ତମେ ତାକୁ ମାରିପାରିବନି, ନା କେବେ ବି ମାରିପାରିବନି। ଅଜୁ ଅଜୁ ରେ ଅଜୁ ଅଜୁ ରେ।
3: ହଁ, ଏଇ ସୁବାବାୟାଣୀ ଠିକ କହିଛି, ସତୀୟାମାନଙ୍କ ଅସ୍ତିତ୍ୱକୁ ଲୋପ କରିଦେଇ ହେବନି। ଯୁଗେ ଯୁଗେ ଅସତ୍ୟର ବୁକୁ ଚିରି ଛିଟିକି ପଡ଼ିଛି ସତ୍ୟର ଅରୁଣିମା। ତେବେ ତେବେ କିଏ ସାକାର କରିବ ଅଜୁ ଭାଇଙ୍କ ଏ ସ୍ୱପ୍ନର ସତ୍ୟବାଦୀକୁ? କିଏ କିଏ ସାକାର କରିବ? ସ୍ୱାର୍ଥର ଢାଙ୍କୁଣୀ ହଟେଇ ଜାତି ପ୍ରୀତିର ମଧୁମୟ ସଙ୍ଗୀତ ଶୁଣେଇବାକୁ କେହି କ'ଣ ଆଗେଇ ଆସିବେନି? କ'ଣ ଅଧୁରା ହୋଇ ରହିଯିବ ସ୍ୱପ୍ନର ସତ୍ୟବାଦୀ?

0: ବନ୍ଧୁ ଶୁଣୁଥିଲେ ନାଟକ ସ୍ୱପ୍ନର ସତ୍ୟବାଦୀ। ନାଟକଟିକୁ ରଚନା କରିଥିଲେ ଶ୍ରୀନିବାସ ଖଟୁଆ, ନିର୍ଦ୍ଦେଶନା ଦେଇଥିଲେ ଓମ୍ ପ୍ରକାଶ ବେହେରା, ପରିବେଷଣ କରିଥିଲେ ବିଭୁ ରଞ୍ଜନ ନାୟକ ଏବଂ ସାଥୀ କଳାକାରମାନେ ଏଥିରେ ବିଭିନ୍ନ ଭୂମିକାରେ ଅଂଶଗ୍ରହଣ କରିଥିଲେ। ବିଶୁନି, ତାପସ ରଞ୍ଜନ ପାଢୀ, ନରୁଆ, ବିଭୁ ରଞ୍ଜନ ନାୟକ, ଶିବୁ, ଓମ୍ ପ୍ରକାଶ ବେହେରା, ଅଜୁ, ଶିଶିର କୁମାର ମହାନ୍ତି, ରାଜୁ, ଆଲୋକ ଅଗ୍ନିବେଶ, ସୁଭାଷିନୀ, ମଧୁସ୍ମିତା ଓଝା, ତିଳ, ମନୀଷା ମହାରଣା ଏବଂ ସୌରଭ ଲକ୍ଷ୍ମୀପ୍ରିୟା ଓଝା।
1: ତେବେ ଶ୍ରୋତା ବନ୍ଧୁ, ବର୍ତ୍ତମାନ ତ ସମୟ ହୋଇଯାଇଛି ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେବାକୁ।
0: ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କେମିତି ଲାଗିଲା ଆମ ପାଖକୁ ଚିଠି ବା ମେଲ୍ ମାଧ୍ୟମରେ ମତାମତ ପଠାଇବାକୁ ଆଦୌ ଭୁଲିବେନି।
1: ଆମକୁ ଚିଠି ଲେଖିବାର ଠିକଣାଟି ହେଉଛି ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ କଟକ। ଆମର ପିନକୋଡ଼ଟି ହେଉଛି 7530001।
0: ଆମର ମେଲ୍ ଆଇଡିଟିକୁ ଲେଖି ରଖନ୍ତୁ yv.aircitc@gmail.com। ତେବେ ଶ୍ରୋତା ବନ୍ଧୁ, ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ମୁଁ ଥିଲି ଆପଣଙ୍କ ସାଥୀ ଶ୍ରୀ,
1: ଆଉ ମୁଁ ଶ୍ରୀୟା
0: ରହୁଛୁ।
1: ନମସ୍କାର।

0: ଯୁବବାଣୀ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
1: ବର୍ତ୍ତମାନର ନ୍ୟୁଜ୍ ହେଡ୍ଲାଇନ୍ ସହ ମୁଁ ଜିତେନ୍ଦ୍ର କୁମାର ନାୟକ। ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ ସ୍ୱଚ୍ଛ ଶାସନ ବ୍ୟବସ୍ଥା ଏବଂ ନାଗରିକଙ୍କୁ ସଶକ୍ତ କରିବା ସହ ଦେଶର ସାମଗ୍ରିକ ବିକାଶକୁ ତ୍ୱରାନ୍ୱିତ କରିଛି, କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସାମଗ୍ରୀ ଓ ସେବା ଟିକସ ଜିଏସ୍ଟି ସଂସ୍କାରକୁ ପୂରିଲା 9 ବର୍ଷ। ଗତ ଜୁନ୍ରେ ଜିଏସ୍ଟିରେ ସଂଗ୍ରହ ହୋଇଛି 194,812 କୋଟି ଟଙ୍କା, ଯାହା ଗତବର୍ଷ ଏହି ସମୟ ତୁଳନାରେ 13.9% ଅଧିକ, ସୂଚନା ଦେଲା ଅର୍ଥ ମନ୍ତ୍ରଣାଳୟ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଧାନସଭାରେ ଫିଜିଓଥେରାପି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଶେଷ ହେବ ଏସ୍ଆଇ ପରୀକ୍ଷା, ସୂଚନା ଦେଲେ ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ। ଅଣସର ପିଣ୍ଡିରେ ଜ୍ୱରରେ ପୀଡ଼ିତ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଗୁପ୍ତସେବା ଉପଚାରରେ ଲାଗିଛନ୍ତି ଦୈତାପତି ସେବକ। ସେବା କ୍ଷେତ୍ରରେ ଡାକ୍ତରମାନଙ୍କର ଅବଦାନକୁ ସ୍କରଣ କରିବା ନେଇ ଆଜି ପାଳନ କରାଯାଉଛି ଜାତୀୟ ଡାକ୍ତର ଦିବସ। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରା ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରରେ ପହଞ୍ଚିଛନ୍ତି। ଖେଳ ଖବରରେ, ଭାରତ ଇଂଲଣ୍ଡ ପୁରୁଷ ବର୍ଗ ଆନ୍ତର୍ଜାତିକ ଟି20 କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍

ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତା କ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜେଗୋବିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପୂର୍ବରୁ ମେକ୍ସିକୋ ସିଟି ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ମେକ୍ସିକୋ ଇକ୍ୱେଡରକୁ 2-0 ଗୋଲରେ ପରାସ୍ତ କରି ଟୁର୍ଣ୍ଣାମେଣ୍ଟର 16ତମ ରାଉଣ୍ଡକୁ ଉନ୍ନୀତ ହୋଇଛି। ସେହିପରି ଫ୍ରାନ୍ସ ସ୍ୱିଡେନ୍କୁ 3-0, ନରୱେ ଆଇଭରିକୋଷ୍ଟକୁ 2-1 ଗୋଲରେ ପରାସ୍ତ କରି 16ତମ ରାଉଣ୍ଡକୁ ଉନ୍ନୀତ ହୋଇଛନ୍ତି। ନ୍ୟୁଜ୍ ହେଡ୍‌ଲାଇନ୍ସ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ହେଡ୍‌ଲାଇନ୍ସ ରାତି 7ଟାରେ।

0: ଭାଗ ସକାଳ 6:40 ଆମର ସ୍ୱାସ୍ଥ୍ୟ ସକାଳ 7:10 ଏଥିରେ ଆମାଶୟ ସମ୍ପର୍କରେ କହିବେ ଡାକ୍ତର ନିରଞ୍ଜନ କର। ପ୍ରଭାତ ପରିକ୍ରମା ସକାଳ 7:25 ସକାଳ 7:35 କଥିକାରେ ଶୁଣିବେ ଆଲୋଚନା ସାରସ୍ୱତ ସାଧକ କାଳିଚରଣ। ଆଲୋଚନା କରିବେ ଡକ୍ଟର ବିଜୟାନନ୍ଦ ସିଂ। ସଜଫୁଲ ସକାଳ 7:40 କଣ୍ଠଶିଳ୍ପୀ ବିଷ୍ଣୁ ମୋହନ କବି ଏବଂ ଶରଣ୍ୟା ମିଶ୍ର, ସଙ୍ଗୀତ ଓମ୍ ପ୍ରକାଶ ମହାନ୍ତି। ଶ୍ରୀକ୍ଷେତ୍ର ମାଧୁରୀ ସକାଳ 8:30 ଏଥିରେ ଅଣସର ବିଧି ସମ୍ପର୍କରେ କହିବେ ରାମଚନ୍ଦ୍ର ଦାସ ମହାପାତ୍ର। ବୈଦିଶ ବିଳାସର 72ତମ ଭାଗ ସକାଳ 8:45 ଗୀତ ଗୀତିକା ସକାଳ 9:00। ଦିନ 10:00 ପ୍ରଚାର କରିବ ନାଟକ ସୁବର୍ଣ୍ଣ ବସୁଧା, ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ଏବଂ ପରେ ପରେ ଶୁଣିବେ ସୁଗମ ସଙ୍ଗୀତ। ଅଭୁଲା ଗୀତ ଦିନ 11:10 କଣ୍ଠଶିଳ୍ପୀ ଶ୍ରୀକାନ୍ତ କୁମାର ଦାସ ଏବଂ ସ୍ନିଗ୍ଧାରାଣୀ କର। ଦାସକାଠିଆ ଗୀତ ଦିନ 11:30 ପରିବେଷଣ କରିବେ କାଳିଚରଣ ହୋତା ଏବଂ ନବଘନ ବାରିକ। ଅନୁରୋଧରେ ହିନ୍ଦୀ ଏବଂ ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ମଞ୍ଜୁଳ ମଧ୍ୟାହ୍ନ ଶୁଣିବେ ଦିନ 12:00। ସାନ୍ତାଳୀ ଗୀତ ଦିନ 10:00 ପରିବେଷଣ କରିବେ ଶେଖର ସୋରେନ ଏବଂ ସାଥୀ। ନାରୀମହଲ ଦିନ 20:20 ଏଥିରେ ଆଳାପରେ ଶୁଣିବେ କ୍ରୀଡ଼ା ସମୀକ୍ଷକ ସମୀକ୍ଷା ପଟ୍ଟନାୟକଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ର ଗୀତ ଦିନ 2:45 ଏବଂ ରାତି 7:02। ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ର ଗୀତ ଅପରାହ୍ନ 3:00। ଅନୁରୋଧରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ ଚିରହରିତ ଅପରାହ୍ନ 4:00। ଅପରାହ୍ନ 5:30 ଯୁବବାଣୀର ପ୍ରତିକ୍ରିୟା, ଏଥିରେ ବିଷୟ ରହିଛି ବର୍ତ୍ତମାନର ପରିବର୍ତ୍ତନଶୀଳ ସମୟରେ ଯୁବପିଢ଼ିଙ୍କ ପାଇଁ କୌଶଳ ବିକାଶ କେତେ ଜରୁରୀ। ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଏଥିରେ ରହିଛି ଆଲୋଚନା ଉପାନ୍ତ ଅଞ୍ଚଳରେ କ୍ରୀଡ଼ାର ବିକାଶ ପାଇଁ କେନ୍ଦ୍ରୀୟ ଯୋଜନା। ଆଲୋଚନା କରିବେ କ୍ରୀଡ଼ା ସାମ୍ବାଦିକ ସମୀକ୍ଷା ପଟ୍ଟନାୟକ। ଜିଲ୍ଲା ହାଲଚାଲି ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ ରାତି 7:25। କୃଷି ସଂସାର ରାତି 7:30 ଏଥିରେ ଶୁଣିବେ ବର୍ଷା ଦିନେ ପାଳ ଛସୁ ଚାଷ ସମ୍ପର୍କରେ ଡକ୍ଟର ବିଶ୍ୱରଞ୍ଜନ ପଟ୍ଟନାୟକଙ୍କ ସହ ଆଲୋଚନା। ଓଡ଼ିଶୀ ଗୀତ ରାତି 8:30 କଣ୍ଠଶିଳ୍ପୀ ପଶ୍ଚିମେଶ୍ୱର ଜେନା। କଣ୍ଟ୍ରି ୱାଇଡ୍ ଇନ୍ସାଇଟ୍ସ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 9:30। ରାତି 10:00 ଶୁଣିବେ ସୁଗମ ସଙ୍ଗୀତ। ଲଣ୍ଡନର ଓଭାଲ୍ଠାରେ ଆଇସିସି ମହିଳା T20 ବିଶ୍ୱକପ୍ 2026 ଇଂଲଣ୍ଡ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ରାତି 10:30 ଖେଳ ଶେଷ ହେବା ପର୍ଯ୍ୟନ୍ତ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65ତମ ଭାଗ।
1: ଏପିସୋଡ 65

0: ଶୁଣୁଥିଲେ ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତ ମାନସର 65ତମ ଭାଗ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ସନ୍ଧ୍ୟା 6:20। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।
1: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः जतिन शर्मा।

0: ଘାସ ଖୁବ୍ ଶୀଘ୍ର ଶୀଘ୍ର ବଢ଼ିଥାନ୍ତି। ଘାସ ବଣ ହୋଇଗଲେ ବି ସେଥିରେ ସାପ ବେଙ୍ଗ ରହିବାର ଭୟ ମଧ୍ୟ ଥାଏ। ସେଥିଲାଗି କିଛି ଲୋକ ଘାସ ମାରିବାକୁ କିଛି ରାସାୟନିକ ବ୍ୟବହାର କରନ୍ତି, ଯାହାଫଳରେ ଘାସ ଏତେ ଶୀଘ୍ର ଆଉ ବଢ଼ିନଥାଏ। ହେଲେ ତାହା ବ୍ୟବହାର କରିବା ଫଳରେ ମାଟି ବା ଭୂତଳ ଜଳ ଦୂଷିତ ହୋଇଥାଏ ଏବଂ ଅନ୍ୟ ଉଦ୍ଭିଦଙ୍କ ଉପରେ ମଧ୍ୟ ତାହା ପ୍ରଭାବ ପକାଇଥାଏ। ଏହା ବ୍ୟତୀତ ଅନେକ ପକ୍ଷୀ ବା ଉପକାରୀ କୀଟ ଏବଂ ଅନ୍ୟ ଜୀବଙ୍କ ପାଇଁ ମଧ୍ୟ ତାହା ବିଷାକ୍ତ ହୋଇପାରେ। ତାହା ବେଳେବେଳେ ମଣିଷ ଲାଗି ମଧ୍ୟ ହାନିକାରକ। ସେଥିଲାଗି ବର୍ଷା ଋତୁରେ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଏହିସବୁ ରାସାୟନିକ ବ୍ୟବହାର ଠାରୁ ନିବୃତ ରହିଲେ ଭଲ। ତାହା ଛଡ଼ା ବର୍ଷା ଦିନରେ ଗୃହପାଳିତ ପଶୁ ଯେପରି ଗାଈ ମଇଁଷି କୁକୁରକୁ ରାସ୍ତାକୁ ଛାଡ଼ିବା ଅନୁଚିତ, କାରଣ ସେମାନେ କରୁଥିବା ମଳମୂତ୍ର ବର୍ଷା ପାଣି ସଂସ୍ପର୍ଶରେ ଆସି ପରିବେଶକୁ ଅପରିଷ୍କାର କରନ୍ତି। ନାଳ ନର୍ଦ୍ଦମା ବା କାଦୁଆ ଜାଗା ତାକୁ ସଫା ରଖିବା ଉଚିତ। ଆଜିକାଲି ଆମେ ସେହିସବୁ କାଦୁଆ ବା ଓଦାଳିଆ ମାଟି ଠାରୁ ଦୂରେଇ ରହିବା ପାଇଁ କଣ କରୁଛନ୍ତି ନା, ଚାରିଆଡ଼େ ସିମେଣ୍ଟ ବା କଂକ୍ରିଟ କରିଦେଉଛନ୍ତି, ଯାହାଫଳରେ ବର୍ଷା ଋତୁରେ ହେଉଥିବା ବର୍ଷା ମାଟି ଭିତରକୁ ଆଉ ଯାଇପାରୁ ନାହିଁ ବା ମାଟି ସେହି ବର୍ଷା ପାଣିକୁ ଆଉ ଶୋଷିପାରୁ ନାହିଁ। ମାଟି ସଂସ୍ପର୍ଶରେ ବର୍ଷା ପାଣି ନ ଆସୁଥିବାରୁ ମାଟି ତଳକୁ ପାଣି ଯାଇପାରୁ ନାହିଁ, ଯାହାଫଳରେ ଭୂତଳ ଜଳର ସ୍ତର ବର୍ଷା ଋତୁରେ ଯେତିକି ପରିମାଣରେ ବଢ଼ିବା କଥା ସେତିକି ବଢ଼ୁ ନାହିଁ। ଏଥିପ୍ରତି ମଧ୍ୟ ଟିକେ ଯତ୍ନବାନ ବା ଦାୟିତ୍ୱବାନ ହେଲେ ଆମେ ବର୍ଷା ଋତୁରେ ପରିବେଶର ସୁରକ୍ଷା କରିପାରିବା ଓ ନିଜେ ମଧ୍ୟ ସ୍ୱଚ୍ଛ ଓ ସୁସ୍ଥ ରହିପାରିବା।
1: ଶୁଣୁଥିଲେ ଆଲୋଚନା ବର୍ଷା ଋତୁରେ ପରିବେଶର ସୁରକ୍ଷା, ଏ ସମ୍ପର୍କରେ କହୁଥିଲେ ଲେଖିକା ଡକ୍ଟର ଅନ୍ତର୍ଜିତା ନାୟକ। ତେବେ ଶ୍ରୋତାବନ୍ଧୁ, ଆଜି ତ ସମୟ ହୋଇଯାଇଛି, କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଉଛୁ। ନମସ୍କାର।

ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ର ପ୍ରସ୍ତୁତ ଉଜ୍ଜଳ ଆମ ଦେଶ, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନାରେ ଥିଲେ ବାଉରୀ ବନ୍ଧୁ ସ୍ୱାଇଁ।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଟିକିଏ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ଲୋକସେବା ଭବନରେ ଆୟୋଜିତ ବୈଠକରେ କେତେକ ବିଭାଗର ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ମିଳିଥିବା ଜଣାପଡ଼ିଛି। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025ରେ ବର୍ଦ୍ଧିତ ମଜୁରୀ ଆଜିଠାରୁ ଦେଶବ୍ୟାପୀ ଲାଗୁ ହୋଇଛି। ଏ ସମ୍ପର୍କରେ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି ପାଇଛି। ଏଥିରେ ଶ୍ରମିକମାନଙ୍କୁ ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ

କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ଟଙ୍କା ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଲ୍ଲେଖ କରିଛନ୍ତି, ଶ୍ରମିକମାନଙ୍କ ସ୍ୱାଭିମାନ ଓ ସଶକ୍ତିକରଣକୁ ଏହା ସୁଦୃଢ଼ କରିବା ସହ ସେମାନଙ୍କୁ ନ୍ୟାର୍ଯ୍ୟ ପାରିଶ୍ରମିକ ଠିକ୍ ସମୟରେ ପ୍ରଦାନ କରିବାର ଏହି ଯୋଜନାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମନ୍ୱୟ ଦେଶର ପ୍ରତ୍ୟେକ ଗ୍ରାମାଞ୍ଚଳରେ ଅଭିବୃଦ୍ଧି ଓ ସମୃଦ୍ଧିର ଏକ ନୂଆ ଯୁଗ ସୃଷ୍ଟି କରିବ। ବିକଶିତ ଗ୍ରାମରୁ ବିକଶିତ ଭାରତ ଗଠନର ସଂକଳ୍ପ ନେଇ ଏହା ଏକ ଦୃଢ଼ ଓ ଯୁଗାନ୍ତକାରୀ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭା ପରିସରରେ ଫିଜିଓଥେରାପି କେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି। ଶ୍ରୀ ମାଝୀ କହିଛନ୍ତି, ଏହି କେନ୍ଦ୍ର ମାଧ୍ୟମରେ ବିଧାନସଭାର ସଦସ୍ୟ ଏବଂ ପୂର୍ବତନ ସଦସ୍ୟମାନେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଦୁଇଟି ପୁସ୍ତକକୁ ମଧ୍ୟ ଉନ୍ମୋଚନ କରିଥିଲେ। ଭୁବନେଶ୍ୱର ଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ସଚିବସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ବିଭିନ୍ନ ଉଲ୍ଲେଖନୀୟ ଯୋଜନା ଓ କାର୍ଯ୍ୟକ୍ରମର ସଫଳତା, ମହିଳା ଉଦ୍ୟୋଗୀ ପ୍ଲାଟଫର୍ମ, କେଜିରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା, ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ପୁଷ୍ଟିକର ଖାଦ୍ୟ ବ୍ୟବସ୍ଥାର ସୁଦୃଢ଼ୀକରଣ, ଯାନ୍ତ୍ରିକ ଓ ବୈଷୟିକ ଶିକ୍ଷାରେ ସଂରକ୍ଷଣ ବୃଦ୍ଧି, ରାଜ୍ୟର କ୍ରୀଡ଼ା, ଶିଳ୍ପ ଓ ଷ୍ଟାର୍ଟଅପ୍ କ୍ଷେତ୍ର ଆଦିର ସଫଳତା ସମ୍ପର୍କରେ ଶ୍ରୀମତୀ ଗର୍ଗ ଆଲୋକପାତ କରିଥିଲେ। ମୁଖ୍ୟ ଶାସନ ସଚିବ ଓଡ଼ିଶାର ବିକାଶ ଯାତ୍ରାକୁ ଅଧିକ ଗତିଶୀଳ କରିବା ପାଇଁ ତଥ୍ୟଭିତ୍ତିକ ନିଷ୍ପଭି, ପ୍ରଯୁକ୍ତିର ସର୍ବାଧିକ ବ୍ୟବହାର, ବିଭାଗୀୟ ସମନ୍ୱୟ, ସମୟବଦ୍ଧ କାର୍ଯ୍ୟାନ୍ୱୟନ ଏବଂ ନାଗରିକ କୈନ୍ଦ୍ରିକ ସେବା ପ୍ରଦାନ ଉପରେ ଗୁରୁତ୍ୱ ଦେଇଥିଲେ। ବୈଠକରେ ଝାରସୁଗୁଡ଼ାକୁ ଏକ ସମନ୍ୱିତ ବିକାଶ ମଡେଲ ଭାବେ ଗଢ଼ି ତୋଳିବା ପାଇଁ 25 ରଣନୈତିକ ପ୍ରକଳ୍ପର କାର୍ଯ୍ୟାନ୍ୱୟନ ସମ୍ପର୍କରେ ଆଲୋଚନା ହୋଇଥିଲା। ଏଥିରେ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟକ୍ରମ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ନିର୍ବାଚନୀ ତାଲିକାକୁ ଅଧିକ ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ପାଇଁ ସମସ୍ତ ଜିଲ୍ଲା ପ୍ରଶାସନର ସକ୍ରିୟ ସହଯୋଗ ଉପରେ ଗୁରୁତ୍ୱ ଦିଆଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ମାଟ୍ରିକ୍ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଆସନ୍ତାକାଲିଠାରୁ ଆରମ୍ଭ ହେବ। ଉଭୟ ପରୀକ୍ଷା ପାଇଁ 24,470 ଜଣ ପରୀକ୍ଷାର୍ଥୀ ଆବେଦନ କରିଥିବାବେଳେ 251 କେନ୍ଦ୍ରରେ ପରୀକ୍ଷା ଅନୁଷ୍ଠିତ ହେବ। ପରୀକ୍ଷା ସକାଳ 9:00 11:30 ପର୍ଯ୍ୟନ୍ତ ଚାଲିବ। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ଶେଷ ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ୍ କମିଶନର ଅଧ୍ୟକ୍ଷ ରଶ୍ମିରଞ୍ଜନ ସ୍ୱାଇଁ ସୂଚନା ଦେଇଛନ୍ତି। ଶ୍ରୀ ସ୍ୱାଇଁ କହିଛନ୍ତି, ପ୍ରଶ୍ନପତ୍ର ପ୍ରଘଟ ପାଇଁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀମାନେ ପରୀକ୍ଷା ଦେଇପାରିବେ ଏବଂ ବୟସ ସୀମା ଅତିକ୍ରମ କରିଥିବା ଆଶାୟୀମାନେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ସିଲାବସ୍ କିମ୍ବା ପରୀକ୍ଷା ପଦ୍ଧତିରେ କୌଣସି ପରିବର୍ତ୍ତନ କରାଯିବ ନାହିଁ ବୋଲି ସେ ସ୍ୱଷ୍ଟ କରିଛନ୍ତି। ଅଧ୍ୟକ୍ଷଙ୍କ ସୂଚନା ଅନୁଯାୟୀ ଚଳିତ ଥର ପରୀକ୍ଷା ସମ୍ପୂର୍ଣ୍ଣ ସ୍ୱଚ୍ଛ, ନିରପେକ୍ଷ ଓ ତ୍ରୁଟିଶୂନ୍ୟ ଭାବେ ପରିଚାଳନା କରିବାକୁ କମିଶନ ସମସ୍ତ ପ୍ରକାର ବ୍ୟବସ୍ଥା କରୁଛି। ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକଗୁଡ଼ିକ ଅପସାରଣ କରାଯାଇ ନିର୍ଭୁଲ ପାଠ୍ୟପୁସ୍ତକ ସରକାର ଯୋଗାଇ ଦେବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ସଚିବ ଏନ୍ ଥିରୁମାଲା ନାୟକ କହିଛନ୍ତି। ଭୁବନେଶ୍ୱରଠାରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶ୍ରୀ ନାୟକ କହିଛନ୍ତି, ନୂଆ ବହି ଆସିବା ପର୍ଯ୍ୟନ୍ତ ରାଜ୍ୟ ଶିକ୍ଷା ଗବେଷଣା ଏବଂ ପ୍ରଶିକ୍ଷଣ ପରିଷଦ ଏସ୍ସିଇଆର୍ଟି ପକ୍ଷରୁ ଓସେପା ଜରିଆରେ ଜିଲ୍ଲା ଶିକ୍ଷା ଅଧିକାରୀମାନଙ୍କୁ ଦିଆଯାଇଥିବା ସଂଶୋଧିତ ତଥ୍ୟକୁ ନେଇ ପାଠ ପଢ଼ାଯିବ। ସମ୍ପୂର୍ଣ୍ଣ ତ୍ରୁଟି ସଂଶୋଧନ ପରେ ବହି ଉପଲବ୍ଧ ହେବ। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଏବଂ ଅନ୍ୟ ଓଡ଼ିଆ ଅଭିଧାନକୁ ନେଇ ବହିରେ ଥିବା ଶବ୍ଦ ଓ ବ୍ୟାକରଣଗତ ତ୍ରୁଟିର ତର୍ଜମା କରାଯାଉଛି ବୋଲି ଗଣଶିକ୍ଷା ବିଭାଗ ସଚିବ ଶ୍ରୀ ନାୟକ କହିଛନ୍ତି। ତାମିଲନାଡୁ ଗ୍ୟାସ୍ ଦୁର୍ଘଟଣା ମାମଲାରେ ଶ୍ରମ ବିଭାଗ ପକ୍ଷରୁ 6 ଥାନାରେ ଏତଲା ଦିଆଯାଇଛି।
ତେଲଗୋଇ କେନ୍ଦୁଝର ଟାଉନ୍ ସଦର ଥାନା ସମେତ ହରିଚନ୍ଦନପୁର ଘଟଗାଁ ଓ ବାଂଶପାଳା ଥାନାରେ ଏତଲା ହୋଇଛି। ନିକଟରେ ତାମିଲନାଡୁର ଏକ କମ୍ପାନୀରେ ଆମୋନିଆ ଗ୍ୟାସ୍ ଲିକ୍ ଘଟଣାରେ 14 ଜଣଙ୍କର ଜୀବନହାନି ଘଟିଛି। ଦଲାଲଙ୍କୁ ଧରି କାର୍ଯ୍ୟାନୁଷ୍ଠାନ ପାଇଁ ଶ୍ରମ ବିଭାଗ ପକ୍ଷରୁ

0: ଏହି ପଦକ୍ଷେପ ନିଆଯାଇଛି। ପୁରୀ ଶ୍ରୀମନ୍ଦିର ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଅବସ୍ଥାନ କରୁଛନ୍ତି। ସ୍ନାନଯାତ୍ରାରେ 108 ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ମହାପ୍ରଭୁଙ୍କୁ ଅଣସର ଘରେ ଦୈତାପତି ସେବକମାନେ ଗୁପ୍ତ ସେବା ଓ ଉପଚାରରେ ଲାଗିଛନ୍ତି। ଚତୁର୍ଦ୍ଧାମୂର୍ତ୍ତି ଶୁକ୍ଳବସ୍ତ୍ର ଓ ଶୁଳ୍କ ପୁଷ୍ପ ଧାରଣ କରିଛନ୍ତି। ମହାପ୍ରଭୁଙ୍କଠାରେ ତୁଳସୀ ଲାଗି କରାଯାଉନାହିଁ। ଦୁଇଥର ସ୍ୱତନ୍ତ୍ର ପଣା ପାଚନ ପ୍ରାଣୀ ପ୍ରସ୍ତୁତ କରାଯାଇ ମହାପ୍ରଭୁଙ୍କୁ ଅର୍ପଣ କରାଯାଉଛି। ଠାକୁରଙ୍କ ପାଖରେ ଭୋଗରେ କେବଳ ଫଳମୂଳ ଲାଗି ହେଉଛି। ପତି ମହାପାତ୍ରେ ପଞ୍ଚୋପଚାରରେ ନିରାକାରଙ୍କୁ ପୂଜା କରୁଛନ୍ତି। ଅନ୍ୟପକ୍ଷରେ ଜଗମୋହନରେ ପଟିଦିଅଙ୍କ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଶ୍ରୀନାରାୟଣ, ଦେବୀ ସୁଭଦ୍ରାଙ୍କ ସ୍ଥାନରେ ମା' ଭୁବନେଶ୍ୱରୀ ଓ ବଡ଼ ଠାକୁର ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ ପଟିଦିଅଁ ରୂପେ ପୂଜା ପାଉଛନ୍ତି। ମାଲକାନଗିରି ଜିଲ୍ଲାର ସାଂସ୍କୃତିକ ଓ କ୍ରୀଡ଼ା ଭିଭିଭୂମିକୁ ସୁଦୃଢ଼ କରିବା ପାଇଁ ପ୍ରଶାସନ ପକ୍ଷରୁ ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି। ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜ ସିର୍ଖେ ଆଜି ଜିଲ୍ଲାର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପସ୍ଥଳ ବୁଲି ଦେଖିବା ସହ ଜାରି ରହିଥିବା ଏବଂ ପ୍ରସ୍ତାବିତ କାର୍ଯ୍ୟଗୁଡ଼ିକର ସମୀକ୍ଷା କରିଛନ୍ତି। ନୟାଗଡ଼ ଜିଲ୍ଲା ସହରାଞ୍ଚଳ ଉନ୍ନୟନ ସଂସ୍ଥା ଏବଂ ପୌର ପରିଷଦରେ ମିଳିତ ଆୟୋଜନରେ ପଠାଣି ସାମନ୍ତ ସଂସ୍କୃତି ଭବନଠାରେ ପିଏମ୍ ସ୍ୱନିଧି ଯୋଜନାର ଜିଲ୍ଲାସ୍ତରୀୟ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁମିତା ରଥ ଯୋଗଦେଇ ସହରାଞ୍ଚଳର ସମୃଦ୍ଧିରେ କ୍ଷୁଦ୍ର ବ୍ୟବସାୟୀଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ଏହି ଯୋଜନାର 6 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଉତ୍ସବରେ 68 ଜଣଙ୍କୁ ଋଣ ସହାୟତା ଓ ଉନ୍ନତମାନର ଖାଦ୍ୟ ପଦାର୍ଥ ବିକ୍ରି କରୁଥିବାରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମାଲକାନଗିରି ମହାବିଦ୍ୟାଳୟରେ ଜାତୀୟ ବିଦ୍ୟୁତ୍ ସୁରକ୍ଷା ସପ୍ତାହ 2026 ଅବସରରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପାଣିପାଗ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ଦକ୍ଷିଣ ବାଂଲାଦେଶ ଉପରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହା ଘନୀଭୂତ ହୋଇ ଆସନ୍ତା 2 ଦିନ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 7 ଦିନ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା। ନମସ୍କାର।
1: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ଗ୍ରାମାଞ୍ଚଳ ବିକାଶକୁ ତ୍ୱରାନ୍ୱିତ କରିବ ଭିଭିଜି ରାମଜୀ ଆଇନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ଜିତେନ୍ଦ୍ର କୁମାର ନାୟକ। ବିକଶିତ ଭାରତ, ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆଜିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହୋଇଛି। ଏପର୍ଯ୍ୟନ୍ତ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ମନରେଗା ବଦଳରେ ଏହା କାର୍ଯ୍ୟକାରୀ ହୋଇଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ତଥା ଆର୍ଥିକ କ୍ଷେତ୍ରରୁ ସୁରକ୍ଷିତ କରିବା ବ୍ୟବସ୍ଥା ଏହି ନୂତନ ଆଇନରେ ରହିଛି। ନିଶ୍ଚିତ ନିଯୁକ୍ତି ସୁଯୋଗକୁ ବ୍ୟାପକ କରିବା ଲକ୍ଷ୍ୟ ନେଇ ଆଇନରେ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଏହି ଆଇନର କାର୍ଯ୍ୟାନ୍ୱୟନ ଲାଗି 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ମନରେଗା ଅଧୀନରେ ତତ୍କାଳୀନ ୟୁପିଏ ସରକାର ମାତ୍ର 2,13,000 କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ ଏନ୍ଡିଏ ସରକାର ଏପର୍ଯ୍ୟନ୍ତ 8,53,000 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରିସାରିଛନ୍ତି। 2006-07 2013-14 ପର୍ଯ୍ୟନ୍ତ ୟୁପିଏ ସରକାରଙ୍କ ଅମଳରେ 1,660 କୋଟି ଶ୍ରମ ଦିବସ ସୃଷ୍ଟି ହୋଇଥିବାବେଳେ ବର୍ତ୍ତମାନର ଏନ୍ଡିଏ ସରକାର ସମୟରେ 3,210 କୋଟି ଶ୍ରମ ଦିବସ ଇତିମଧ୍ୟରେ ସୃଷ୍ଟି ହୋଇସାରିଛି। ୟୁପିଏ ଶାସନ କାଳରେ ଏହି ଯୋଜନା ଅଧୀନରେ ମହିଳାଙ୍କ ଅଂଶଗ୍ରହଣ ମାତ୍ର 48% ଥିବାବେଳେ ଭିଭିଜି ରାମଜୀ ଅଧୀନରେ ଏହା 56%କୁ ବୃଦ୍ଧି ପାଇଛି। ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ସମାନ ନ୍ୟାୟ ପ୍ରଦାନ କରିବା ଲକ୍ଷ୍ୟ ନେଇ ଏହି ଆଇନକୁ ପ୍ରସ୍ତୁତ କରାଯାଇଛି। ଗତ 12 ବର୍ଷ ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ବ୍ୟାପକ ପରିବର୍ତ୍ତନ ଆସିଛି। ସରକାରୀ କଲ୍ୟାଣକାରୀ ଯୋଜନାଗୁଡ଼ିକର ସଫଳ କାର୍ଯ୍ୟାନ୍ୱୟନ ଦ୍ୱାରା ଏହା ସମ୍ଭବ ହୋଇପାରିଛି। ଗ୍ରାମାଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଆବାସ ବଣ୍ଟନ, ପାନୀୟ ଜଳ, ପରିମଳ ଏବଂ ବିଦ୍ୟୁତିକରଣ ଆଦି କ୍ଷେତ୍ରରେ ବ୍ୟାପକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି।

0: ଆଧାରିତ ବ୍ୟବସ୍ଥାରେ ସଶକ୍ତିକରଣ ନେଇ ମଧ୍ୟ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ଗ୍ରାମାଞ୍ଚଳରେ ନିଶ୍ଚିତ ଶ୍ରମଶକ୍ତି ସୁବିଧା, ଆୟ ବୃଦ୍ଧି, ଉତ୍ପାଦନ ଭିତ୍ତିଭୂମି, ଜଳବାୟୁ ସ୍ଥିରତା ଭଳି କ୍ଷେତ୍ରଗୁଡ଼ିକୁ ପ୍ରାଥମିକତା ପ୍ରଦାନ କରାଯାଇ ଆସୁଛି। ଶ୍ରମ ତଥା ନିଯୁକ୍ତି କ୍ଷେତ୍ର ସୃଷ୍ଟି ମାଧ୍ୟମରେ ଗ୍ରାମାଞ୍ଚଳ ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରାଯିବାକୁ ଏହି ଆଇନରେ ଲକ୍ଷ୍ୟ ରଖାଯାଇଛି। ପରିବର୍ତ୍ତିତ ଆକାଂକ୍ଷା ପୂରଣ କରିବା ପାଇଁ ବିଭିନ୍ନ ସରକାରୀ ଯୋଜନାର ସମନ୍ୱୟ ମାଧ୍ୟମରେ ଏକ ସମ୍ପୂର୍ଣ୍ଣ ଗ୍ରାମୀଣ ବିକାଶ ଢାଞ୍ଚା ପ୍ରସ୍ତୁତ କରାଯାଉଛି। ବ୍ୟବସ୍ଥିତ ଏବଂ ଭବିଷ୍ୟତ ଦୃଷ୍ଟିକୋଣ ଆଧାରରେ ଏହାକୁ କାର୍ଯ୍ୟକାରୀ କରାଯିବା ପାଇଁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଜାତୀୟ ବିକାଶ ଅଗ୍ରଗତି ସହିତ ସମୟକ୍ରମେ ଗ୍ରାମୀଣ ବିକାଶ କାର୍ଯ୍ୟକ୍ରମଗୁଡ଼ିକୁ ମଧ୍ୟ ପ୍ରାଧାନ୍ୟ ଦିଆଯିବାର ଆବଶ୍ୟକତା ରହିଛି। ଗ୍ରାମୀଣ ବିକାଶ ଲାଗି ଏକ ରୂପାନ୍ତରଣକାରୀ ଆଭିମୁଖ୍ୟକୁ ଦୃଷ୍ଟିରେ ରଖି ସରକାର ଏହି ଆଇନ ପ୍ରସ୍ତୁତ କରିଛନ୍ତି। ସରକାର ବିଭିନ୍ନ ଦିଗକୁ ସମୀକ୍ଷା କରିବା ସହ ମନରେଗା ଯୋଜନାରେ ରହିଥିବା ନିଶ୍ଚିତ ନିଯୁକ୍ତିକୁ 100 ଦିନରୁ ନୂତନ ଆଇନ ମାଧ୍ୟମରେ 125 ଦିନକୁ ବୃଦ୍ଧି କରିଛନ୍ତି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟସୀମା, ସ୍ୱଚ୍ଛତା ଏବଂ ଦାୟିତ୍ୱପୂର୍ଣ୍ଣ ମଜୁରୀ ପ୍ରଦାନ ଉପରେ ଏହି ଆଇନରେ ବ୍ୟବସ୍ଥା ରହିଛି। ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ଶ୍ରମିକଙ୍କୁ କାମ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଉଛି। ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହିତ ଘନିଷ୍ଠ ସମନ୍ୱୟ ରକ୍ଷା କରି ସରକାର ଏହି ଆଇନର କାର୍ଯ୍ୟାନ୍ୱୟନ ନେଇ ପଦକ୍ଷେପ ଗ୍ରହଣ କରିଛନ୍ତି। ନୂତନ ଆଇନ ଅଧୀନରେ ସରକାର ମଜୁରୀ ମୂଲ୍ୟକୁ ବୃଦ୍ଧି କରିଛନ୍ତି। ଏ ସମ୍ପର୍କିତ ଅଧିସୂଚନା ଇତିମଧ୍ୟରେ ଜାରି ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଏହି ବିଜ୍ଞପ୍ତି ଅନୁଯାୟୀ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ମଜୁରୀ ହାର ବୃଦ୍ଧି ପାଇବ। ଶ୍ରମ ପାଇଁ ପ୍ରତ୍ୟେକ ଦିନର ମଜୁରୀ ବାବଦରେ ଶ୍ରମିକଙ୍କୁ ଅତି କମ୍ରେ 327.40 ଟଙ୍କା ମଜୁରୀ ପ୍ରଦାନ କରାଯିବ। ମନରେଗା ଯୋଜନା ଅଧୀନରେ ଏହି ମଜୁରୀର ପରିମାଣ 298.80 ଟଙ୍କାରେ ସୀମିତ ରହିଥିଲା। ଏ କ୍ଷେତ୍ରରେ ସରକାର 10%ରୁ ଅଧିକ ବୃଦ୍ଧି କରିଛନ୍ତି। ଅନ୍ୟପକ୍ଷରେ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଆସାମ, ଅରୁଣାଚଳ ପ୍ରଦେଶ ଏବଂ ହିମାଚଳ ପ୍ରଦେଶରେ ମଜୁରୀ ହାର 15-25% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଅରୁଣାଚଳ ପ୍ରଦେଶ ଏବଂ ନାଗାଲାଣ୍ଡରେ ମଜୁରୀ ହାର ସର୍ବାଧିକ 24.5% ବୃଦ୍ଧି ପାଇଛି। ବିହନ ଏବଂ ଫସଲ ଅମଳ ଋତୁରେ କୃଷି ଶ୍ରମିକଙ୍କ ଉପଲବ୍ଧତା ସୁନିଶ୍ଚିତ କରିବା ନେଇ ଆଇନର ବ୍ୟବସ୍ଥା ରହିଛି। ଗୋଟିଏ ଆର୍ଥିକ ବର୍ଷରେ 60 ଦିନ ପର୍ଯ୍ୟନ୍ତ ସମୟସୀମା ନିର୍ଦ୍ଦିଷ୍ଟ କରାଯାଇ କାର୍ଯ୍ୟ ବନ୍ଦ ରଖାଯାଇପାରିବ। ଏଥିପାଇଁ ଆଗୁଆ ବିଜ୍ଞପ୍ତି ଜାରି କରିବାର କ୍ଷମତା ରାଜ୍ୟଗୁଡ଼ିକ ପାଖରେ ରହିଛି। ଏହି ଆଇନରେ ରହିଥିବା ବ୍ୟବସ୍ଥା ଗ୍ରାମାଞ୍ଚଳରେ ନିଯୁକ୍ତି କ୍ଷେତ୍ରକୁ ବ୍ୟାପକ କରିବା ସହ ଆୟ ବୃଦ୍ଧିରେ ସହାୟକ ହେବ। ଆଞ୍ଚଳିକ ବୈଷମ୍ୟ ହ୍ରାସ ଏବଂ ଗ୍ରାମାଞ୍ଚଳ ଜୀବନ ଜୀବିକାକୁ ଏହି ନୂତନ ଆଇନ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
1: ଆଜିର ପ୍ରସଙ୍ଗ ଶେଷ ହେଲା। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।

ନମସ୍କାର, ମୁଖ୍ୟ ସମ୍ବାଦ ସହିତ ମୁନିନା ସାହୁ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଧାନସଭାରେ ଫିଜିଓଥେରାପି କେନ୍ଦ୍ର ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ଅକ୍ଟୋବର ଶେଷ ସୁଦ୍ଧା ଏସ୍ଆଇ ପରୀକ୍ଷା ହେବ ବୋଲି ଓଡ଼ିଶା ୟୁନିଫର୍ମ ଷ୍ଟାଫ୍ ସିଲେକ୍ସନ କମିଶନ ସଚିବ କହିଛନ୍ତି। ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଏବଂ ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲର ମୁକାବିଲା ହେବ। ମୁଖ୍ୟ ସମ୍ବାଦ ଶେଷ ହେଲା। ପରବର୍ତ୍ତୀ ମୁଖ୍ୟ ସମ୍ବାଦ ଶୁଣିପାରିବେ ରାତି 8ଟାରେ। ନମସ୍କାର।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଓ ମାଇ ଲଭ୍ କଥାଚିତ୍ରର। ଗୀତଟିରେ କଣ୍ଠଦାନ କରିଛନ୍ତି ଇରା ମହାନ୍ତି।

0: ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସମୟ ବର୍ତ୍ତମାନ ରାତି 7:15। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ ଶୁଣିପାରିବେ ଟିକେ ପରେ।
1: ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। କେନ୍ଦ୍ର ସରକାର ନୂଆଦିଲ୍ଲୀରେ ଦ୍ୱାରିକା ଏକ୍ସପ୍ରେସ୍ ପଥ ସହ ନେଲସନ୍ ମାଣ୍ଡେଲା ମାର୍କ ବସନ୍ତ କୁଞ୍ଜ ସହ ସଂଯୋଗ କରୁଥିବା 148 ଏଇ ଜାତୀୟ ରାଜପଥ ନିମନ୍ତେ 6 ଲେନ୍ ବିଶିଷ୍ଟ ରୋଡ୍ ଟନେଲ୍ ନିର୍ମାଣକୁ ଅନୁମୋଦନ କରିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସୂଚନା ଦେଇ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି 8.1 କିଲୋମିଟର ବିଶିଷ୍ଟ ଏହି ପ୍ରକଳ୍ପ ନିମନ୍ତେ 6,969 କୋଟିରୁ ଉର୍ଦ୍ଧ୍ୱ ଅର୍ଥ ବ୍ୟୟ କରାଯିବ। ଏହି ପ୍ରକଳ୍ପ ଫଳରେ ପଶ୍ଚିମ ଏବଂ ଦକ୍ଷିଣ ଦିଲ୍ଲୀ ମଧ୍ୟରେ ଚଳାଚଳ ଦ୍ରୁତ ହେବ। ଶ୍ରୀ ବୈଷ୍ଣବ ସୂଚନା ଦେଇ କହିଛନ୍ତି ଟ୍ରାଫିକ୍ ଭିଡ଼କୁ ହ୍ରାସ କରିବା ନିମନ୍ତେ ନେଲସନ୍ ମାଣ୍ଡେଲା ମାର୍ଗ ନିକଟରେ 1.8 କିଲୋମିଟରର ଅତିରିକ୍ତ ସଡ଼କ ବ୍ୟବସ୍ଥା କରାଯିବ। ସେହିପରି ଜାତୀୟ ରାଜପଥ ପ୍ରାଧିକରଣ ପକ୍ଷରୁ ଏମ୍ସ ଏବଂ ମହିପାଲପୁର ମଧ୍ୟରେ ଅତିରିକ୍ତ କରିଡର ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି। ସେ କହିଛନ୍ତି ଏହି ପ୍ରକଳ୍ପ ଫଳରେ ପ୍ରତ୍ୟକ୍ଷ ଭାବେ 7,54,000 ଏବଂ ପରୋକ୍ଷ ଭାବେ 9,80,000 ଶ୍ରମ ଦିବସ ସୃଷ୍ଟି ହୋଇପାରିବ।
2: पहला प्रोजेक्ट 6 लेन द्वारका टनल दिल्ली के लिए एक बहुत बड़ा वरदान साबित होगी। 8 किलोमीटर की ये टनल एक तरीके से कम्प्लीट ये एक नया कॉरिडोर बन जाएगा। ये रिज है, इस रिज को बिना डिस्टर्ब किए सारा काम करना है। इस रिज को, रिज हमारे दिल्ली की एक तरीके से लंग्स ऑफ दिल्ली है, इसलिए उसको बिल्कुल भी डिस्टर्ब किए बिना इसके नीचे से ही टनल

0: लेके जाने का है। ये प्रपोजल है जो आज कैबिनेट में माननीय प्रधानमंत्री श्री नरेन्द्र मोदी जी ने अप्रूव किया है।
1: ଶ୍ରୀ ବୈଷ୍ଣବ କହିଛନ୍ତି ସରକାର ମଧ୍ୟ ଉତ୍ତର ପ୍ରଦେଶରେ କାନପୁର କାବ୍ରାଇ ସେକ୍ସନ୍ ଅନ୍ତର୍ଗତ 34 ନମ୍ଘର ଜାତୀୟ ରାଜପଥରେ 117.7 କିଲୋମିଟର 4 ଏବଂ 6 ଲେନ୍ ବିଶିଷ୍ଟ ସଡ଼କ ନିର୍ମାଣ ପାଇଁ ଅନୁମୋଦନ କରିଛନ୍ତି। ଏହି ପ୍ରକଳ୍ପ ପାଇଁ 7145 କୋଟି ଟଙ୍କା ବ୍ୟୟ କରାଯିବା ପାଇଁ ଆକଳନ କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜ ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି

କରାଯାଇଛି। ଶ୍ରୀ ବୈଷ୍ଣବ କହିଛନ୍ତି ଏହି ପ୍ରକଳ୍ପ ଦ୍ୱାରା କାନପୁର ଏବଂ କାବ୍ରାଇ ମଧ୍ୟରେ ନିରନ୍ତର ଏବଂ ଦ୍ରୁତ ଯୋଗାଯୋଗ ବୃଦ୍ଧି ପାଇବ। ଦେଶବ୍ୟାପୀ ଆଜିଠାରୁ ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜ ରାମଜୀ ଆଇନ 2025 ଅନୁଯାୟୀ ବର୍ଦ୍ଧିତ ମଜୁରୀ ଲାଗୁ ହୋଇଛି। ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି ଅଧିସୂଚନା ଅନୁସାରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଆଇନ ଅଧୀନରେ ମଜୁରୀ ବୃଦ୍ଧି କରାଯାଇଛି। ଏଥିରେ ଶ୍ରମିକମାନଙ୍କୁ ଦୈନିକ ମଜୁରୀ ବାବଦରେ 327.40 ପ୍ରଦାନ କରାଯିବ। ପୂର୍ବରୁ ମନରେଗା ଯୋଜନା ଅଧୀନରେ ଦିଆଯାଉଥିବା ମଜୁରୀଠାରୁ ଏହା 10% ଅଧିକ। ଭିଭିଜି ରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହୋଇଛି। 2025-26 ଆର୍ଥିକ ବର୍ଷରେ 12,17,00,000 ଲୋକ ଏହି ଗ୍ରାମୀଣ କର୍ମନିଯୁକ୍ତି ଯୋଜନାରେ ସାମିଲ ହୋଇଛନ୍ତି। ଏହି ସମୟ ମଧ୍ୟରେ କର୍ମନିଯୁକ୍ତି ଦିଆଯାଇ 184,68,00,000 ଶ୍ରମ ଦିବସ ସୃଷ୍ଟି କରାଯାଇଛି। ସରକାର ଏ ବାବଦରେ ପ୍ରତ୍ୟକ୍ଷ ସୁବିଧା ହସ୍ତାନ୍ତର ଡିବିଟି ମାଧ୍ୟମରେ 27,67,00,000 ପ୍ରଦାନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ଜନସାଂଖ୍ୟିକ ପରିବର୍ତ୍ତନ ସଂକ୍ରାନ୍ତ ଏକ ଉଚ୍ଚସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏ ସଂକ୍ରାନ୍ତ ରିପୋର୍ଟ ତୁରନ୍ତ ପ୍ରଦାନ କରିବା ଲାଗି ବୈଠକରେ ନିଷ୍ପଭି ନିଆଯାଇଛି। ନୂଆଦିଲ୍ଲୀରେ ଅନୁଷ୍ଠିତ ବୈଠକରେ କମିଟି ପକ୍ଷରୁ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଗସ୍ତ କରି ଜନସାଂଖ୍ୟିକ ପରିବର୍ତ୍ତନ ପ୍ରାଥମିକ ସୂଚନା ସଂଗ୍ରହ କରାଯାଇଥିବା କୁହାଯାଇଛି। ଜନସାଂଖ୍ୟିକ ପରିବର୍ତ୍ତନ ନେଇ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ପ୍ରଶାସନିକ ଅଧିକାରୀଙ୍କଠାରୁ ପ୍ରତିକ୍ରିୟା ମଧ୍ୟ ସଂଗ୍ରହ କରାଯାଇଥିବା ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଅଗଷ୍ଟ 15 ଉଚ୍ଚ କ୍ଷମତା ସମ୍ପନ୍ନ ଜନସାଂଖ୍ୟିକ ଅଭିଯାନର ଘୋଷଣା କରିଥିଲେ। ସୁପ୍ରିମକୋର୍ଟ ଆଜି ମଟର ଦୁର୍ଘଟଣାରେ ମୃତ କିମ୍ବା ଆହତ ଦାବିଦାରଙ୍କ ଆୟକର ରିଟର୍ଣ୍ଣ ଆଧାରରେ ବାର୍ଷିକ ଆୟ ନିର୍ଣ୍ଣୟ କରିବା ସଂକ୍ରାନ୍ତ ନିର୍ଦ୍ଦେଶାବଳୀ ଜାରି କରିଛନ୍ତି। ମଟର ଦୁର୍ଘଟଣା ଜନିତ କ୍ଷତିପୂରଣ ମାମଲାରେ ସମାନତା ଆଣିବା ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ସୁପ୍ରିମକୋର୍ଟ କହିଛନ୍ତି କେବଳ ପୂର୍ବବର୍ଷର ଆୟକର ରିଟର୍ଣ୍ଣ ବାର୍ଷିକ ଆୟ ପ୍ରଦର୍ଶନ ପାଇଁ ଯଥେଷ୍ଟ ହେବ। ଅନ୍ୟପକ୍ଷରେ ଯେଉଁଠାରେ ଦୁର୍ଘଟଣା ପୂର୍ବରୁ କିଛିଦିନ ମଧ୍ୟରେ ପଦୋନ୍ନତି କିମ୍ବା ଦରମା ସଂଶୋଧନ ହୋଇଥିଲେ ସର୍ବଶେଷ ରିଟର୍ଣ୍ଣରେ ତାହା ସମ୍ପୂର୍ଣ୍ଣ ପ୍ରତିଫଳିତ ହୋଇନଥାଏ। ତେଣୁ କୋର୍ଟ ଏ ସଂକ୍ରାନ୍ତରେ ପଦୋନ୍ନତି ପତ୍ର ଏବଂ ଅନ୍ୟାନ୍ୟ ଆର୍ଥିକ ରେକର୍ଡ ମଧ୍ୟ ବିଚାର କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ବିଚାରପତି ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଜଷ୍ଟିସ୍ ଏନ୍ କୋଟିଶ୍ୱର ସିଂଙ୍କ ଖଣ୍ଡପୀଠ କହିଛନ୍ତି ମଟରଯାନ ଆଇନ ଅନୁଯାୟୀ ବାର୍ଷିକ ଆୟ କ୍ଷତିପୂରଣ ପାଇଁ ଯଥେଷ୍ଟ ନୁହେଁ। ଦେଶର ବିଭିନ୍ନ ଅଦାଲତରେ କ୍ଷତିପୂରଣ ପ୍ରଦାନ ନେଇ ବିଭିନ୍ନ ଦ୍ୱନ୍ଦ୍ୱାତ୍ମକ ପରିସ୍ଥିତି ସୃଷ୍ଟି ହେଉଥିବାରୁ ଖଣ୍ଡପୀଠ କହିଛନ୍ତି କେତେକ ଅଦାଲତ କେବଳ ସର୍ବଶେଷ ଆୟକ ରିଟର୍ଣ୍ଣ ଉପରେ ନିର୍ଭର କରୁଥିଲେ। ଅନ୍ୟ କେତେକ ଅଦାଲତ ପୂର୍ବବର୍ଷଗୁଡ଼ିକର ରିଟର୍ଣ୍ଣରେ ହାରାହାରି ଆୟ ଦର୍ଶାଉଥିଲେ, ଫଳରେ କ୍ଷତିପୂରଣ ନେଇ ବିଭିନ୍ନ ଅଦାଲତରେ ଅସମାନତା ସୃଷ୍ଟି ହେଉଥିଲା। ଭାରତ ଓ ମାଲେସିଆ ମଧ୍ୟରେ ଆଜି ନୂଆଦିଲ୍ଲୀରେ ଅନୁଷ୍ଠିତ ଦ୍ୱାଦଶ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଉଭୟ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସୁରକ୍ଷା ଏବଂ ସ୍ୱାଧୀନ ଭାବେ ଜାହାଜ ଚଳାଚଳ ନେଇ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଉଭୟ ଦେଶ ମଧ୍ୟରେ ସାମରିକ ବିନିମୟ, ସମରାଭ୍ୟାସ, ପ୍ରଶିକ୍ଷଣ, ଦକ୍ଷତା ଗଠନ, ସାମୁଦ୍ରିକ ସହଯୋଗ ଆଦି ପ୍ରସଙ୍ଗରେ ଆଲୋଚନା ହୋଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଅମିତା ପ୍ରସାଦ ଏବଂ ମାଲେସିଆ ସେନାବାହିନୀର ସହକାରୀ ଚିଫ୍ ଅଫ୍ ଷ୍ଟାଫ୍ ମେଜର ଜେନେରାଲ ଅମର ମହମ୍ମଦ ବିନ୍ ଅବଦୁଲ ରହମାନଙ୍କ ସହ ଅଧ୍ୟକ୍ଷତାରେ ଏହି ସବ୍କମିଟି ବୈଠକ ଅନୁଷ୍ଠିତ ହୋଇଛି। ଭାରତ ଏବଂ ମାଲେସିଆ ମଧ୍ୟରେ ରଣନୈତିକ ଭାଗିଦାରୀ ସମ୍ପର୍କକୁ ବୃଦ୍ଧି କରାଯିବା ଏବଂ ପ୍ରତିରକ୍ଷା ସହଯୋଗକୁ ସୁଦୃଢ଼ କରିବା ନେଇ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂ ଆଜି ଚିଫ୍ ଅଫ୍ ଷ୍ଟାଫ୍ କମିଟିର ଅଧ୍ୟକ୍ଷ ସମନ୍ୱିତ ପ୍ରତିରକ୍ଷା ଷ୍ଟାଫ୍ ମୁଖ୍ୟ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପଦଭାର ଗ୍ରହଣ କରିବା ପରେ ଶ୍ରୀ ସିଂ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରୀୟ ଯୁଦ୍ଧ ସ୍ମାରକୀଠାରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ତାଙ୍କୁ ତିନି ସେନାବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ତେଜିନ୍ଦର ସିଂଙ୍କୁ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାୟୁସେନା ପଦକ, ଅତିବିଶିଷ୍ଟ ସେବା ପଦକ ଏବଂ ପରମ ମିତ୍ର ସେବା ପଦକ ପ୍ରଦାନ କରାଯାଇଛି। ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତ ଆଜି ଭାରତୀୟ ବାୟୁସେନାର ଭାଇସ୍ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଏୟାର ମାର୍ଶାଲ ନାଗେଶ କାପୁର ଗତକାଲି ଅବସର ଗ୍ରହଣ କରିବା ପରେ ଶ୍ରୀ ଦୀକ୍ଷିତ ଏହି ଦାୟିତ୍ୱ ନେଇଛନ୍ତି। ଏୟାର ମାର୍ଶାଲ ଶ୍ରୀ ଦୀକ୍ଷିତ ତାଙ୍କ 4 ଦଶନ୍ଧି ଧରି କାର୍ଯ୍ୟକାଳରେ ସଫେଦ ସାଗର, ଅପରେସନ୍ ରକ୍ଷ, କୋପ୍ ଇଣ୍ଡିଆ ଏବଂ ଅପରେସନ୍ ସିନ୍ଦୁର ଆଦିରେ କାର୍ଯ୍ୟ କରି ପ୍ରଶଂସିତ ହୋଇଛନ୍ତି।
ଶ୍ରୀ ଅମରନାଥ ଯାତ୍ରା ନିମନ୍ତେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଜମ୍ମୁର ଭଗବତୀ

0: ନଗର ମୂଳ ଶିବିରଠାରେ ପହଞ୍ଚିଛନ୍ତି। ଆସନ୍ତାକାଲିଠାରୁ ସେମାନେ ଯାତ୍ରା ଆରମ୍ଭ କରିବେ। ଆମ ଜାମ୍ମୁ ସମ୍ଭାଦଦାତାଙ୍କ ସୂଚନା ଅନୁଯାୟୀ ତୀର୍ଥଯାତ୍ରୀଙ୍କ ପାଇଁ ସୁରକ୍ଷା ଏବଂ ରହଣି ବ୍ୟବସ୍ଥା ସହ ସମସ୍ତ ପ୍ରକାର ଆବଶ୍ୟକ ବନ୍ଦୋବସ୍ତ କରାଯାଇଛି। ଉପରାଜ୍ୟପାଳ ମନୋଜ ସିହ୍ନା, ଶ୍ରୀ ଅମରନାଥ ମନ୍ଦିର ବୋର୍ଡର ଅଧ୍ୟକ୍ଷ ଆସନ୍ତାକାଲି ସକାଳେ ଏହି ପ୍ରଥମ ତୀର୍ଥଯାତ୍ରୀ ଦଳର ଯାତ୍ରାକୁ ପତାକା ଦେଖି ଶୁଭାରମ୍ଭ କରିବେ। ଅମରନାଥ ଯାତ୍ରା 57 ଦିନ ଧରି ନୁନୁଆ ପହେଲଗାମ୍ ଏବଂ ବାଲତାଲ ପଥର ଦେଇ କଡ଼ା ସୁରକ୍ଷା ମଧ୍ୟରେ ହେବା ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଜାତୀୟ ପରୀକ୍ଷଣ ସଂସ୍ଥାନ ଏନ୍ଟିଏ ପକ୍ଷରୁ ଭାରତୀୟ କୃଷି ଗବେଷଣା ପରିଷଦ ଅନ୍ତର୍ଗତ ଏଆଇଇଇଏ, ପିଜି ଏବଂ ସର୍ବଭାରତୀୟ ଜେଆର୍ଏଫ୍ ଏବଂ ଏସ୍ଆର୍ଏଫ୍ ପରୀକ୍ଷା ନିମନ୍ତେ ପ୍ରବେଶପତ୍ର ଜାରି କରାଯାଇଛି। ଏହିସବୁ ପରୀକ୍ଷା ଆସନ୍ତା 4 ତାରିଖରେ ଅନୁଷ୍ଠିତ ହେବ। ଏଆଇଇଇଏ ପିଜି ପରୀକ୍ଷା ପୂର୍ବାହ୍ନ 10-12 ମଧ୍ୟରେ ଏବଂ ଜେଆର୍ଏଫ୍ ଓ ଏସ୍ଆର୍ଏଫ୍ ପରୀକ୍ଷା ଅପରାହ୍ନ 3-5 ମଧ୍ୟରେ ହେବ। ଉଭୟ ପରୀକ୍ଷା କମ୍ପ୍ୟୁଟର ଭିତ୍ତିକ ହେବ ବୋଲି ଏନ୍ଟିଏ ପକ୍ଷରୁ ସୂଚନା ଦିଆଯାଇଛି। ପରୀକ୍ଷାର୍ଥୀମାନେ ଅଫିସିଆଲ୍ ୱେବ୍ସାଇଟ୍ ମାଧ୍ୟମରେ ଡାଉନ୍ଲୋଡ୍ କରି ପ୍ରବେଶପତ୍ର ପାଇପାରିବେ। ଭାରତ ଇଂଲଣ୍ଡ ମଧ୍ୟରେ ପୁରୁଷ ବର୍ଗ ଟି20 ଆନ୍ତର୍ଜାତିକ କ୍ରିକେଟ୍ ସିରିଜ୍ ଆଜିଠାରୁ ଆରମ୍ଭ ହେଉଛି। ପାଞ୍ଚଟିକିଆ ଏହି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ଚେଷ୍ଟର୍ଲି ଷ୍ଟ୍ରିଟ୍ର ରିଭର୍ସାଇଡ୍ ଗ୍ରାଉଣ୍ଡଠାରେ ଖେଳାଯିବ। ଭାରତୀୟ ସମୟ ରାତି 10:00 ଏହି ମ୍ୟାଚ୍ ଆରମ୍ଭ ହେବ। ଶ୍ରେୟସ୍ ଆୟରଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ ଏହି ସିରିଜ୍ ଖେଳିବାକୁ ଯାଉଛି। ଦଳରେ ବୈଭବ ସୂର୍ଯ୍ୟବଂଶୀ ସାମିଲ ଅଛନ୍ତି। ଦ୍ୱିତୀୟ ଟି20 ମ୍ୟାଚ୍ ଶନିବାର ଦିନ ମଞ୍ଚେଷ୍ଟର୍ଠାରେ ଏବଂ ତୃତୀୟ ମ୍ୟାଚ୍ ଆସନ୍ତା 7 ତାରିଖରେ ନଟିଂହମ୍ଠାରେ ଖେଳାଯିବ। ସିରିଜ୍ର ଚତୁର୍ଥ ମ୍ୟାଚ୍ 9 ତାରିଖରେ ବ୍ରିଷ୍ଟଲ୍ଠାରେ ଏବଂ ପଞ୍ଚମ ମ୍ୟାଚ୍ 11 ତାରିଖରେ ସାଉଥାମ୍ପଟନ୍ଠାରେ ଖେଳାଯିବ। ଫିଫା ଫୁଟବଲ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟର 32ତମ ରାଉଣ୍ଡ ମ୍ୟାଚ୍ ଆଜି ରାତିରେ ଆଟଲାଣ୍ଟାଠାରେ ଇଂଲଣ୍ଡ ଏବଂ କଙ୍ଗୋ ଗଣତନ୍ତ୍ର ମଧ୍ୟରେ ଖେଳାଯିବ। ଅନ୍ୟ ଏକ ମ୍ୟାଚ୍ ସିଆଟେଲ୍ଠାରେ ବେଲ୍ଜିୟମ୍ ସହିତ ସେନେଗାଲ୍ର ମୁକାବିଲା ହେବ। କାଲିଫର୍ଣ୍ଣିଆର ସାନ୍ତାକ୍ଲାରାଠାରେ ଆମେରିକା ସହିତ ବୋସ୍ନିଆ ଓ ହର୍ଜଗୋଭିନା ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିବିଜି ରାମଜୀ ଆଇନ ଅନୁଯାୟୀ ଶ୍ରମିକଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ ଟି20 କ୍ରିକେଟ୍ ସିରିଜ୍। ସମ୍ବାଦ ଶେଷ ହେଲା।
1: ଆକାଶବାଣୀ କଟକ ଜିଲ୍ଲା ହାଲଚାଲ ଶୁଣନ୍ତୁ। ଯାଜପୁର ଜିଲ୍ଲା ସମ୍ପର୍କରେ
2: ସୁଦୂରରୁ ସଦୂର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭାସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଂଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଯାଜପୁର ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ଆମ ଯାଜପୁର ସମ୍ବାଦଦାତା ପ୍ରିୟରଞ୍ଜନ କର ଏବଂ ଉପସ୍ଥାପନାରେ ମୁଁ ମହେଶ୍ୱର ସାହୁ। ଯୋଗ କେବଳ ସୁସ୍ଥ ସ୍ୱାସ୍ଥ୍ୟର ମାଧ୍ୟମ ନୁହେଁ, ଏହା ଭାରତର ସାଂସ୍କୃତିକ ଐତିହ୍ୟକୁ ବିଶ୍ୱ ଦରବାରରେ ପରିଚିତ କରାଇବାର ଏକ ଶକ୍ତିଶାଳୀ ମାଧ୍ୟମ ବୋଲି ସମବାୟ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ କହିଛନ୍ତି। ଯାଜପୁର ଇଣ୍ଡୋର ଷ୍ଟାଡିୟମ୍ ପରିସରରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ଉତ୍ସବରେ ଯୋଗଦେଇ ସେ କହିଥିଲେ, ନିୟମିତ ଯୋଗାଭ୍ୟାସ ଶାରୀରିକ ଓ ମାନସିକ ସୁସ୍ଥତା ବଜାୟ ରଖିବା ସହ ସୁସ୍ଥତା ପର୍ଯ୍ୟଟନ ଏବଂ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ପ୍ରାୟ 500ରୁ ଅଧିକ ଛାତ୍ରଛାତ୍ରୀ, ମହିଳା ଓ ସାଧାରଣ ଲୋକ ଯୋଗାସନ ଓ ପ୍ରାଣାୟାମରେ ଅଂଶଗ୍ରହଣ କରିଥିଲେ। ଏଥିସହ ରତ୍ନଗିରି ଐତିହ୍ୟସ୍ଥଳରେ ମଧ୍ୟ ଯୋଗ ଦିବସ ପାଳନ କରାଯାଇଥିଲା। ମନ୍ତ୍ରୀ ପ୍ରତିଦିନ 20-30 ମିନିଟ୍ ଯୋଗାଭ୍ୟାସ କରିବାକୁ ସମସ୍ତଙ୍କୁ ପରାମର୍ଶ ଦେଇଥିଲେ।
3: ଏହି ଯୋଗ ହେଉଛି ରୋଗର ଉପଶମ, ତେଣୁ ସମସ୍ତେ ଯୋଗ କରିବା ଦରକାର। ଯୋଗ କରିବା ଦ୍ୱାରା ଆପଣଙ୍କର ମାନସିକ ଭାରସାମ୍ୟ ରହେ, ସ୍ମରଣ ଶକ୍ତି ବଢ଼ାଏ, ସ୍ୱାସ୍ଥ୍ୟ ସୁନ୍ଦର ସ୍ୱାସ୍ଥ୍ୟ ହୁଏ। ତା ଛଡ଼ା ଆପଣଙ୍କର ସମ୍ପର୍କ ଜାତି ଜାଗା ଭିତରେ ହୁଏ, ଦେଶ ଭିତରେ ଜିଲ୍ଲା ଜିଲ୍ଲା ଭିତରେ ସମ୍ପର୍କ ବଢ଼େ ଏବଂ ପିଲା ଛାତ୍ରମାନଙ୍କ ପାଇଁ ମଧ୍ୟ ଇଏ ଅତ୍ୟନ୍ତ ଜରୁରୀ, କାରଣ ତାଙ୍କର ସ୍ମରଣ ଶକ୍ତି ଦ୍ୱାରା ମଧ୍ୟ ପଡ଼େ ଏବଂ ମାନସିକ ଭାରସାମ୍ୟ ସନ୍ତୁଳିତ ହୋଇ ରହିଲେ ତାଙ୍କର ଯାହା ପଢ଼ନ୍ତି ସବୁ ମନେ ହୁଏ ଏବଂ ଯୁବପିଢ଼ି ପାଇଁ ମଧ୍ୟ ଦରକାର, କାରଣ ସେମାନେ ରାଷ୍ଟ୍ର ଗଠନରେ ଇଏ ମଧ୍ୟ ବହୁତ ସାହାଯ୍ୟ କରିବ। ମାନସିକ ଭାରସାମ୍ୟ ଠିକ୍ ରହିଲେ ସେମାନେ କନଷ୍ଟ୍ରକ୍ଟିଭ୍ ହେବେ, ବହୁତ ନୂଆ ନୂଆ ଜିନିଷ ସେମାନେ ଦେଶ ପାଇଁ କରିପାରିବେ। ତେଣୁ ଯୋଗର ଆବଶ୍ୟକତା ଶରୀର ପାଇଁ ସକାଳୁ ଉଠି ଶୋଇବା ପର୍ଯ୍ୟନ୍ତ ସବୁବେଳେ ଅଛି, ଆକୁ ସମସ୍ତେ କରିବା ଦରକାର। ଏକ ସୁସ୍ଥ ସମାଜ ପାଇଁ ଯୋଗର ଆବଶ୍ୟକତା ବହୁତ ଅଛି।
2: ଯାଜପୁର ଜିଲ୍ଲାରେ ଶିଶୁ ଶ୍ରମିକ ନିୟୋଜନ ବିରୋଧରେ ପ୍ରଶାସନ ପକ୍ଷରୁ ବ୍ୟାପକ ସଚେତନତା ଓ କଡ଼ା କାର୍ଯ୍ୟାନୁଷ୍ଠାନ ଜାରି ରହିଛି।

0: ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାୟକ ସଚେତନତା ରଥ ଓ ରାଲିର ଶୁଭାରମ୍ଭ କରିଥିଲେ। ଜୁନ୍ 12 ରୁ 19 ତାରିଖ ପର୍ଯ୍ୟନ୍ତ ସଚେତନତା ରଥ ସମସ୍ତ ବ୍ଲକ ଓ ପୌରାଞ୍ଚଳ ପରିଦର୍ଶନ କରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ଉ କରି 15 ଜଣ ଶିଶୁ ଓ କିଶୋର ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଚାଇଲ୍ଡ ଲାଇନ୍, ରୁଚିକା ଓ ଆସ୍ପାୟର ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ଏବଂ ପୁଲିସ ଏଥିରେ ସହଯୋଗ କରିଥିଲେ। ପ୍ରଶାସନ ପକ୍ଷରୁ 14 ବର୍ଷରୁ କମ୍ ଶିଶୁ ଏବଂ 14 ରୁ 18 ବର୍ଷ ବୟସର କିଶୋରଙ୍କୁ ବିପଦ ସଂକୁଳ କାର୍ଯ୍ୟରେ ନିୟୋଜିତ ନ କରିବାକୁ ସତର୍କ କରାଯାଇଛି। ଯାଜପୁରର ବଡ଼ଚଣାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଜିଲ୍ଲାସ୍ତରୀୟ ପ୍ରାକୃତିକ ଓ ଜୈବିକ କୃଷି କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। କୃଷି ବିଭାଗ ଆୟୋଜିତ ଏହି କର୍ମଶାଳାରେ ଜୈବିକ କୃଷି, ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ, ସମନ୍ୱିତ ସାର ପରିଚାଳନା, ଜୈବିକ ଉତ୍ପାଦର ବଜାର ବ୍ୟବସ୍ଥା ଏବଂ ପାରମ୍ପରିକ କୃଷି ପଦ୍ଧତି ସମ୍ପର୍କରେ କୃଷକମାନଙ୍କୁ ସଚେତନ କରାଯାଇଥିଲା। କୃଷି ଜିଲ୍ଲା ଅଧିକାରୀ ଡକ୍ଟର ପୀୟୂଷ ପଲ୍ଲବ ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଜିଲ୍ଲାର ସମସ୍ତ ବ୍ଲକରୁ ଆସିଥିବା କୃଷକ ଓ କୃଷିଜୀବୀ ମହିଳାମାନେ ଏଥିରେ ଅଂଶଗ୍ରହଣ କରିଥିଲେ। ପ୍ରାୟୋଗିକ ଜୈବିକ କୃଷି, ବୀଜାଣୁ ସାର, ମୃତ୍ତିକା ପରୀକ୍ଷା ଏବଂ କୃଷକ ରେଜିଷ୍ଟ୍ରି ସମ୍ପର୍କିତ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରାଯାଇଥିଲା। ଯାଜପୁରସ୍ଥିତ ମହାରାଜା ଯଯାତି କେଶରୀ ମେଡିକାଲ କଲେଜ ଓ ହସ୍କିଟାଲରେ ଏକାଧିକ ଅତ୍ୟାଧୁନିକ ଚିକିତ୍ସା ସୁବିଧାର ଶୁଭାରମ୍ଭ ହୋଇଛି। ଜିଲ୍ଲାପାଳ ଅମ୍ବର କୁମାର କର ଇକୋକାର୍ଡିଓଗ୍ରାଫି, ମେମୋଗ୍ରାଫି, ଶଲ୍ୟ ଚିକିତ୍ସା ବହିର୍ବିଭାଗ, ଏଣ୍ଡୋସ୍କୋପି ଏବଂ ଅତ୍ୟାଧୁନିକ ଅର୍ଥୋପେଡିକ୍ ଅପରେସନ୍ ଥିଏଟର ଉଦ୍ଘାଟନ କରିଥିଲେ। ଏହି ସୁବିଧା ଦ୍ୱାରା ସ୍ତନ କର୍କଟର ପ୍ରାରମ୍ଭିକ ଚିହ୍ନଟ, ହୃଦ୍ରୋଗ ପରୀକ୍ଷା ଏବଂ ଜଟିଳ ଅସ୍ତ୍ରୋପଚାର ସ୍ଥାନୀୟ ସ୍ତରରେ ସମ୍ଭବ ହେବା ଫଳରେ ଯାଜପୁର ଓ ପଡ଼ୋଶୀ ଅଞ୍ଚଳର ରୋଗୀମାନେ ଅଧିକ ଉପକୃତ ହେବେ। ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଯାଜପୁରର ଗୌତମ ବୁଦ୍ଧ ସଂସ୍କୃତି ଭବନରେ ଆୟୋଜିତ ଜିଲ୍ଲାସ୍ତରୀୟ ବିକାଶର ଧାରା ଓଡ଼ିଶା ସାରା ସମ୍ମିଳନୀରେ ଲୋକସଭା ସାଂସଦ ଡକ୍ଟର ରବୀନ୍ଦ୍ର ନାରାୟଣ ବେହେରା କହିଛନ୍ତି ଯେ ଯାଜପୁର ଧାମରା ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ। ସେହିପରି ବ୍ରାହ୍ମଣୀ ନଦୀରେ ଜାତୀୟ ଜଳପଥ 5 ପ୍ରକଳ୍ପ ଯାଜପୁରର ଅର୍ଥନୈତିକ ବିକାଶକୁ ନୂଆ ଦିଗ ଦେବ ବୋଲି ସେ କହିଥିଲେ। ଯାଜପୁରର ବୌଦ୍ଧ ପର୍ଯ୍ୟଟନର ବିକାଶ, ପୁଷ୍ପଗିରି ବିଶ୍ୱବିଦ୍ୟାଳୟ ଏବଂ ଗୋପାଳପୁରରେ ହସ୍ତତନ୍ତ ପାର୍କ ପ୍ରତିଷ୍ଠା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି ସାଂସଦ ପ୍ରକାଶ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଝାରସୁଗୁଡ଼ା ଜିଲ୍ଲା ସମ୍ପର୍କରେ।
1: ଜିଲ୍ଲା ହାଲଚାଲରେ ଶୁଣିଲେ ଯାଜପୁର ଜିଲ୍ଲା ସମ୍ପର୍କରେ। ଶ୍ରୋତାବନ୍ଧୁମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ, ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଣ୍ଟ୍ରି ଚଏସ୍।
1: କୃଷି ସଂସାର।

0: ହୁନ୍ଦର ଲଗେଇଛ?
1: ହୁନ୍ଦର କଣ ଲଗେଇଲି? କେତେ କାମ ସାରିକି ଆସୁଛି ମୁଁ, ଘରେ କାମ କରୁଛି, ବାହାରେ କାମ କରୁଛି, ତା ସହିତ ହେଇ ଆରମ୍ଭ ହେଇଗଲା ବନ ମହୋତ୍ସବ ସପ୍ତାହ 1-7, ସେ ଦାୟିତ୍ୱ ବି ଅଛି। ଗଛ ଲଗା ହଉଛି, ବାଡ଼ବନ୍ଦୀ ହଉଛି, ଆଉ
0: ଗଲା ତେମେ ତ ଗଲା କହି ଚାଲୁଛ, ମୁଁ ସିଆଡୁ ଖୋଜି ଖୋଜିକି ଆଉଛି, ପଚାରିଲ ନେଇ କଣ ପାଇଁ ଖୋଜୁଥିଲି?
1: କଣ ପାଇଁ ଖୋଜୁଥିଲ କହୁନ, ଆଉ କିଛି ଗଛ ଦବ କି? ଆଉ କିଛି ଗଛ ଦବ କି?
0: ହରିବୋଲ ହରିବୋଲ 150 ଗଛ ଦେଲି। ତମର ଯୋଉ କଣ କଣ ଗୋଷ୍ଠୀ କରିଛ, ତମେ କଣ ସବୁ ଗାଁ ଛୁଆଙ୍କୁ ଏକାଠି କଲ, ପୁଣି ଖାଇବ ପିଇବ ବୋଲି ସେଥିପାଇଁ ବି ପଇସା ବି ନେଲ।
1: ସମସ୍ତେ ଯଦି ଏମିତି ପଇସା ଦିଟା ଆଦାୟ ନ କରିବା,
0: ସମସ୍ତେ
1: ଆଉ
0: ପଇସା ମୁଁ ଦେଲି, ଗାଁଟା ଯାକ ଖାଇଲ କହୁଛ କଣ ନା? ସମସ୍ତେ
1: ତମେ ଏକୁଟିଆ ଦେଲ? ତମେ ପରା ସେଇ 5-7 ଜଣ ମିଶିକି ଯୋଉ କରିଛ, ମ ଚାଷବାସ କରୁଛ, ମିଶିକି ଦେଇଛ ମୁଁ ଶୁଣିଛି।
0: ଏ ହିସାବ ବି ରଖିଛ?
1: ଆଉ
0: ସବୁ ତ କାମ ହେଲା, ସୁକୁଟା ମା କଣ ପାଇଁ ଆଜି ସଞ୍ଜବେଳେ ଆସିକି ପୁଣି ପହଞ୍ଚିଛି କଣ ନା? ଆହୁରି ଟଙ୍କା 200 ଦିଅ ବୋଲି।
1: ଏ ଗଛ ପରା ଆସିବ?
0: ହଁ
1: ଗଛ ଆସିବ
0: ମାନେ କଣ ଗାଁକୁ ଆମର ଜଙ୍ଗଲ କରିବ ନା କଣ?
1: ଗାଁ

0: ତାଙ୍କୁ ଜଙ୍ଗଲ ଯଦି ନ କରିବୁ, କଂକ୍ରିଟ ଜଙ୍ଗଲରେ ବସିଥାଉ, ସେମିତି ଗରମ ହଉଥାଉ, ବର୍ଷା ନ ହଉ, ଭୂପୃଷ୍ଠ ଜଳସ୍ତର କମିଯାଉ, ସେଇଠୁ ହଇରାଣ ହରକତ ହଉଥାଉ।
1: ମାନେ ତମେ ଜାଣିକି ଅଭିଶାପ ଦଉଛ?
0: ନା, ଅଭିଶାପ କାହିଁ ଦେବି, ସେଇଥିପାଇଁ ଏ ଯୋଉ ବର୍ଷା ହଉଛି। ଏକରେ ତ ବନ ମହୋତ୍ସବ ସପ୍ତାହ ଚାଲିଛି, ବନ ମହୋତ୍ସବ ସପ୍ତାହ।
1: ମଲା ମଲା ମଲା ମଲା, ତମେ ପ୍ରଥମରୁ ସେଇ କଥାଟା କହୁନ ଯୋଉ କଣ ମୋ ଆମ ମାଳ ଅପା
0: ମନେ ରହିଲା।
1: ଏଠେଇ ଜମାରୁ ଝୁଲିବା ଦରକାର ନାହିଁ, 200 ବଦଳରେ 300 ଟଙ୍କା ମୋ ତରଫରୁ ତମ ଗୋଷ୍ଠୀକି ଦିଆଗଲା।
0: ଯା ହଉ, ଭାରି ବଢିଆ କାମ କଲ।
1: କେଡେ ବଡ କାମ କରୁଛ ତମେ ଜାଣିଛ?
0: ନା ନା ଭାଇ, ଯଦି ଗଛ ଆମେ ଏମିତି ନ ଲଗେଇବା, ସେ ପୋଖରୀ ଗୁଡା ହଉ କି ଗାଁ ରାସ୍ତା ଦି ପାଖ ହଉ କି ଖାଲି ଜାଗା ଯୋଉ ସବୁ ଅଛି, ଯଦି ଗଛ ଲଗେଇବା, କୃତ୍ରିମ ଜଙ୍ଗଲ ସୃଷ୍ଟି କରିବା, ତାହେଲେ ଆମେ ସବୁ ଜିମାରେ ଭରିବା, ଠିକ ଠାକ ବର୍ଷା ପାଇବା।
1: ହେଲେ ହେଲେ ହେଲେ, ମୋର ଗୋଟାଏ କଥା ଥିଲା।
0: କୋଉ କଥା ବା?
1: ତମେ କଥା ରଖିବ ଟି?
0: ହଁ, ନିଶ୍ଚିତ ରଖିବୁ।
1: ଆମ ଯୋଉ ଗାଁ ସ୍କୁଲ, ହଁ, ଆଉ ହେପଟେ ଯୋଉ ପଞ୍ଚାୟତ କଲେଜଟା ହେଇଛି, ହେଇ ପାଖାପାଖି ଏ ଫଳ ଗଛ କେଇଟା ଲଗେଇ ଦେଲେ ଛୁଆ ଗୁଡାକ ତୋଳିକି ଖାଉଥିବେ, ମୁଁ ଏପଟେ ଗେଜେରେ ଗେଜେରେ ହଉଥିବି, ଛୁଆ ଖାଉଥିବେ।
0: ଭାବିଛୁ? କାଜୁ ଗଛ କିଛି, ଆମ୍ବ ଗଛ କିଛି, ସପେତା ଗଛ କିଛି ଲଗା ହବ।
1: ଆଉ ଗୋଟାଏ କାମ।
0: କୋଉ କାମ?
1: ମୋ ବାଇରେ ଭଲ 5ଟା ବଢିଆ ଚାରା ଅଛି, ପିଜୁଳି।
0: ପିଜୁଳି ଭଲ ହେଲା ଆଉ?
1: ହଁ, ମୁଁ କିନ୍ତୁ କିଣିକି ଆଣିଥିଲି।
0: ଆଉ କଣ ମାଗଣା ତମକୁ କିଏ ଦିଅନ୍ତା? କଲିମି ଗଛ କିଣିକି ଆଣିଛ, ବାଡିରେ ଲଗେଇଛ, ଛୋଟିଆ ଛୋଟିଆ ଗଛ, ବଡ଼ ବଡ଼ ଫଳ, ମିଠା ଭାରି ଲାଗୁଛି, ଭିତରେ ନାଲିଆ ହେଇଛି।
1: ମୋ ଗଛ ଉପରେ ବି ତମର ଆଖି ପଡିଗଲାଣି ଶ୍ରୋତା ବନ୍ଧୁ। ଏଥରକ ଯୋଉ ଭଳିଆ ଅବସ୍ଥା, ଚତୁର୍ମାସିଆ ଜାଣିକି ଆରମ୍ଭ ହେଲା, କିନ୍ତୁ ବର୍ଷା ସେ ଭଳିଆ ହେଲା ନାହିଁ, ପାଣିପାଗ ବିଗିଡି ଯାଉଛି। ଆଉ
0: କେବଳ ଆମରି ମାନଙ୍କ ପାଇଁ, ଘର ଉପରେ ଘର କରିବା, ରାସ୍ତାଘାଟ ପକ୍କା କରିବା, ବିକାଶ ହବ
1: ହବ,
0: ତା ବାଟରେ ହବ
1: ହବ,
0: କିନ୍ତୁ ଆମେ ପୁଣି ଯୋଉ ଜାଗା ରହିଲା ତାକୁ ପୁଣି ଗଛ ଲଗେଇ ସବୁ ଜିମାରେ ଭରିବା ନା ନାହିଁ କହିଲା?
1: ମନେ ରଖିବା, ଆମ ପରିବେଶ ଆମ
0: ହାତ ମୁଠାରେ।
1: ପରିବେଶକୁ ସଜାଡିବାକୁ ହେଲେ
0: ଆମକୁ ଗଛ ଲଗେଇବାକୁ ପଡିବ।
1: ଖାଲି ଲଗେଇଲେ ହବ? ପଇସା ପତ୍ର ପୁଣି ଖର୍ଚ୍ଚ ହବ।
0: ହଉ, ପଇସା କଣ ଅଧିକ ଖର୍ଚ୍ଚ ହଉଛି? ଆମେ ଟିକେ ବଳ ଖର୍ଚ୍ଚ କରୁଛନ୍ତି, ଅଳ୍ପ ପଇସା ଖର୍ଚ୍ଚ ହଉଛି, ଆମେ ଭଲ ରହିବା ପାଇଁ କରୁଛନ୍ତି।
1: ଆଚ୍ଛା, ମାନେ ଆମେ ଆମ ନିଜ ପାଇଁ ଏତକ
0: କରୁଛନ୍ତି।
1: ହଉ, କଥା ପଦକ ମନକୁ ପାଇଲା, ସ୍ନାନ ପୂର୍ଣ୍ଣିମା ଗଲା, ମହାପୁରୁ ଅଣସରରେ ଅଛନ୍ତି,
0: ଠାକୁରଙ୍କ ଦେହ ଟିକେ ଖରାପ ଅଇଗା, ଆଉ ଟିକେ ତାଙ୍କ ଦେହ ଅଇଗା ସୁସ୍ଥ ହବା ଯାଏ ଚାଲିବ, ସେବା ଚାଲିବ।
1: ଅଲାରନାଥଙ୍କ ଦର୍ଶନ ହବ, ଶ୍ରୋତା ବନ୍ଧୁ କିନ୍ତୁ କାନ ପାରିକି ବଇଛନ୍ତି ସଞ୍ଜ ଘଡି,
0: ବସିକି ଭଜନ ଟିକେ ଶୁଣିବା, ତାପରେ କଥା ହବା।
1: ହଉ, ବଢିଆ ଗୀତ ଟିକେ ଅଛି, ଗାଇଛନ୍ତି ଅର୍ଜୁନ ଚରଣ ସାମଲ, ଆ ଗୀତ ଟିକେ ଲେଖିଛନ୍ତି ବିଷ୍ଣୁ ପ୍ରସାଦ ପଟ୍ଟନାୟକ, ଶୁଣିବା।

0: ଯୋଉ ଇଏ ଆମର କଣ ମୋ ଫୁଲ ବା ମୁଁ କଣ କହୁଥିଲି
1: ମନଟା ଆଜି କୋଉଠି ଅଛି କି
0: ମାନେ କଣ ହେଲା କି
1: ଜେମା ଅପା କେତେ ଥର କହିଲେ
0: ହରି ବୋଲ ହରି ବୋଲ ଜେମା ଅପା
1: ଆଉ ଆସିବିନି
0: ନାଇଁ ମୋ ମାମୁନି ପୁରା ଘରକୁ ଆଇଛି
1: ହଁ ଆସିଛି ମିଠା ପରା ଆଣିଥିଲା ଏଇଠି ବା ଟିଫିନରେ ଥୋଇଛି
0: ସିଏ କଣ ଆଉ ଅଛି ମୁଁ କଣ ଜାଣିଛି ଆଉ ଝିଅଟା ଆଣିଥିଲା ମୁଁ ଖାଇସାରିଲିଣି
1: ଆଉ ସେ ପେଡା ଦିଟା ବି ଖାଇଦେଲ
0: ନାଇଁ ନାଇଁ ନାଇଁ ନାଇଁ ମୋ ନାତୁଣୀ ପାଇଁ ରଖିଛି
1: ହଁ ମୁଁ ସେଇ ତମ ନାତୁଣୀ ପାଇଁ ଆଣିଥିଲି
0: ମୁଁ କହିବାର ତାତ୍ପର୍ଯ୍ୟ ବୁଝୁଛ ଯେମିତି ଗଣ୍ଡିଏ ଖାଇକି ଗଣ୍ଡିଏ ରଖିଲି ସେମିତି ଆମ ଶ୍ରୋତା ବନ୍ଧୁ ସମସ୍ତେ ମଧ୍ୟ ବୁଝିବା ଯେ ଆମର ଯେତିକି ଆବଶ୍ୟକ ଆମେ ତାକୁ ଖର୍ଚ୍ଚ କରିବା ପୁଣି ଆମର ଯୋଉ ଆଗାମୀ ପିଢି ତାଙ୍କ ପାଇଁ କିଛି ରଖିବା
1: ନିଶ୍ଚିତ
0: ତାଙ୍କ ପାଇଁ ଗୋଟିଏ ସୁସ୍ଥ ପରିବେଶ ଆମେ ରଖିବା
1: ସେଇଥିପାଇଁ କହୁଛନ୍ତି ଗଛ ଲଗେଇବା ସବୁ ଜିମାରେ ଭରିବା ଆମେ ଗଛ ଲଗେଇଲେ ଆମ ପିଲା ଛୁଆ ଦେଖି ଗଛ ଲଗେଇବେ ତାଙ୍କ ଭବିଷ୍ୟତ କେମିତି ଉଜ୍ଜଳ ହବ
0: କିନ୍ତୁ ଗୋଟାଏ ଧାରଣା ରହିଯାଇଛି ଯେ ଗଛ ରହିବ ତ ଜଙ୍ଗଲରେ
1: ନା ନା ସେ କଥା କାହିଁକି
0: ତାହେଲେ ଆଜି
1: ଜଙ୍ଗଲ ବାହାରେ ବି ଗଛ ଆମେ
0: ଲଗେଇପାରିବା ସେମିତିଆ ଗୋଟେ ଆଜି ଆଲୋଚନା ହେଲେ କେମିତି ହୁଅନ୍ତା
1: ଭାରି ବଢିଆ ହୁଅନ୍ତା
0: ଆଜି ଆଲୋଚନାର ବିଷୟ ରହିଲା ଜଙ୍ଗଲ ବାହାରେ ବୃକ୍ଷ ରୋପଣ
1: ବଢିଆ ବିଷୟଟି ବସିକି ଶୁଣିବା
0: ମହାଶୟ ହଉଛନ୍ତି ସୁଦର୍ଶନ ପାତ୍ର ଆଉ ମହାଶୟଙ୍କ ସହିତ ଆଲୋଚନା କରୁଛନ୍ତି ଆମ ସୋନା ଭାଇ ଦୁର୍ଗା
1: ମାଝୀ
0: କଣ କହୁଛ ଶୁଣିବା ନା ନାଇଁ
1: ହଁ ନିଶ୍ଚିତ ଶୁଣିବା ଭଲ ବିଷୟଟିଏ ସମୟ ଉପଯୋଗୀ ବିଷୟଟିଏ ଶୁଣିବା ତାପରେ କଥା ହେବା
0: ହଉ
2: ସୁଦର୍ଶନ ବାବୁ ଆପଣଙ୍କୁ ସ୍ୱାଗତ କରୁଛୁ କାର୍ଯ୍ୟକ୍ରମକୁ ନମସ୍କାର
3: ନମସ୍କାର
2: ସୁଦର୍ଶନ ବାବୁ ଏଇ ଯୋଉ ବିଷୟ ରଖିଛି ଗୋଟେ ସମୟ ଉପଯୋଗୀ ଆଲୋଚନା କାହିଁକି ନା ଏଇ ଯୋଉ ବୃକ୍ଷରୋପଣ କଥା ଆମେ କହିଲା ବେଳକୁ ବର୍ଷା ଋତୁ ଆସିଯାଇଛି ଆଉ ଏ ବର୍ଷାଟା ଲାଗି ରହିବ ଆମେ ଯଦି ଗଛ ଲଗାଉଛେ ତାହେଲେ ଗଛଟା ବଞ୍ଚିଯିବ ସେଇଥିପାଇଁ ଏ ବିଷୟ ଆମେ ରଖିଛେ ଯେ ଜଙ୍ଗଲ ବାହାରେ ବୃକ୍ଷରୋପଣ ଜଙ୍ଗଲରେ ତାର ପ୍ରାକୃତିକ ଉପାୟରେ ଗଛ ତାର ଉଠିବା କଥା ଉଠିବ ପ୍ରକୃତିର ଭାରସାମ୍ୟ ଭିତରେ ଯେଭଳି ଭାବରେ ଗୋଟେ ମଞ୍ଜି ପଡୁଛି ସେ ତାର ଗଛ ହବ ସେ ଜଙ୍ଗଲର ସ୍ଥିତି ଅନୁସାରେ ସେ ତାର ବଢିବ କିନ୍ତୁ ଜଙ୍ଗଲ ବାହାର କହିଲା ବେଳକୁ ଯୋଉଠି ଆମର ଜଙ୍ଗଲ ନାହିଁ ସେଇଠି ଆମେ ବୃକ୍ଷରୋପଣ କରିବା ତେଣୁ ଏଇଟା କେତେ ଗୁରୁତ୍ୱପୂର୍ଣ୍ଣ ଜଙ୍ଗଲ ବାହାର ଅଞ୍ଚଳରେ ବୃକ୍ଷରୋପଣ କହିଲେ ନିର୍ଦ୍ଦିଷ୍ଟ କୋଉ ଅଞ୍ଚଳକୁ ଆମେ ବୁଝିବା ସେ ବିଷୟ ଟିକେ ପ୍ରଥମେ ଆପଣ କହିବେ
3: ବର୍ତ୍ତମାନ ପରିପ୍ରେକ୍ଷୀରେ ଜଙ୍ଗଲ ବାହାରେ ବୃକ୍ଷରୋପଣର ଗୁରୁତ୍ୱ ବହୁତ ଅଧିକ ରହିଛି ବିଶେଷ କରି ଆମର ଏଇ ଯେଉଁ ଜଳବାୟୁ ପରିବର୍ତ୍ତନ ହେଉ ବା ବିଶ୍ୱ ମରୁଡ଼ି ପ୍ରତିକାର ହେଉ କିମ୍ବା ବିଭିନ୍ନ ପ୍ରକାର ପ୍ରଦୂଷଣ ହେଉ ଏସବୁକୁ ରୋକିବା ପାଇଁ ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ ଗୁରୁତ୍ୱ ଯଥେଷ୍ଟ ଅଧିକ ରହିଛି ତେଣୁ ଏହିସବୁ ଜିନିଷକୁ ଲକ୍ଷ୍ୟ କରି ଆମେ କେବଳ ଜଙ୍ଗଲ ଉପରେ ନିର୍ଭର କଲେ ହେବ ନାହିଁ ଆମକୁ ଜଙ୍ଗଲ ବାହାରେ ମଧ୍ୟ ଯଥେଷ୍ଟ ପରିମାଣରେ ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି
2: ନିଶ୍ଚିତ ଭାବରେ ଆପଣ ଯାହା କହିଲେ କାହିଁକି ନା ପ୍ରଦୂଷଣ କି ଜଳବାୟୁ ପରିବର୍ତ୍ତନ ଆମେ ଯେ ଖାଲି ଜଙ୍ଗଲ ଉପରେ ନିର୍ଭର କଲେ ହେବନି କାହିଁକିନା ଲୋକ ସଂଖ୍ୟା ଆମେ ବଢୁଛେ ସେ ଅନୁସାରେ ଆମର ଯେଉଁ ଜଙ୍ଗଲ ଧୀରେ ଧୀରେ କମିଯାଉଛି ସଂକୁଚିତ ହୋଇଯାଉଛି ବା ଯେଉଁଠି ଆମର ଜାଗା ଅଛି ଜଙ୍ଗଲ ବାହାରେ ଆମର ଆବଶ୍ୟକତା ଯାହା ରହିଛି ସେଟାକୁ ମଧ୍ୟ ପୂରଣ କରିବା ସହିତ ପରିବେଶର ସନ୍ତୁଳନ ପାଇଁ କାମ କରିବା ତେବେ ଏ ଯେଉଁ ଜଙ୍ଗଲ ବାହାରେ ବୃକ୍ଷରୋପଣ ନିଶ୍ଚିତ ଭାବରେ ଯେଉଁ ତାର ଆଭିମୁଖ୍ୟ କଥା ଆମେ କହିଲେ କାହିଁକିନା ଯେଉଁଠି ଖୋଲା ଜାଗା ରହିଛି ବା ଜଣେ ଲୋକଙ୍କର ଘର ବାଡ଼ି ରହିଛି ଜାଗା ରହିଛି ସେଠି ବି ସେ ବୃକ୍ଷରୋପଣ କରିବ ତାହେଲେ କ'ଣ ଏହାର ବ୍ୟବସ୍ଥା ଅଛି ସରକାରଙ୍କର ସ୍ୱତନ୍ତ୍ର ଭାବରେ କିଛି ନୀତି ନିୟମ ବା ୟା ପାଇଁ ସ୍ୱତନ୍ତ୍ର କିଛି ଫଣ୍ଡସ୍ ଅଛି ବା କିଛି ଯୋଜନା କାର୍ଯ୍ୟକାରୀ ହେଉଛି ସେ ବିଷୟରେ ଟିକେ ଧାରଣା ଦେବେ କି
3: ସରକାରୀ ସ୍ତରରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମମାନ ଅଛି ଯଦି ଜଣେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବା ଏନ୍ଜିଓ ସେମାନେ ଯଦି ଚାହିଁବେ ବୃକ୍ଷରୋପଣ କରିବା ପାଇଁ ସେମାନେ ତହସିଲଦାରଙ୍କ ଠାରୁ ଜାଗା ନେଇ ଗୋଟାଏ ଯୋଜନା

0: ପ୍ରସ୍ତୁତ କରି ଆମର ଭାରତ ସରକାରଙ୍କୁ ଦେଇପାରିବେ ଏବଂ ଭାରତ ସରକାରଙ୍କ ଯେଉଁ ନ୍ୟାସନାଲ୍ ଆଫରେଷ୍ଟେସନ୍ ଆଣ୍ଡ ଇକୋ ଡେଭଲପମେଣ୍ଟ ବୋର୍ଡ ସଂସ୍ଥା ରହିଛି, ସେ ଏଥିପାଇଁ ଫଣ୍ଡିଂ କରିଥାନ୍ତି ଯେଉଁ ଫଣ୍ଡରେ ସେମାନେ ବୃକ୍ଷରୋପଣ କରନ୍ତି। ଏହା ବ୍ୟତୀତ ମଧ୍ୟ ଆମେ ଜଙ୍ଗଲ ବିଭାଗ ତରଫରୁ ମଧ୍ୟ ଜଙ୍ଗଲ ବାହାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରିଥାଉ। ରୋଡ୍ ସାଇଡ୍ରେ ଯେଉଁ ପ୍ଲାଣ୍ଟେସନ ଗୁଡ଼ାକ ହେଉଛି ସେଗୁଡ଼ା ସାଧାରଣତଃ ଆମର ଜଙ୍ଗଲ ବାହାରେ। ଏହା ଛଡ଼ା ମଧ୍ୟ ଯେଉଁ କର୍ପୋରେଟ୍ ସୋସିଆଲ ରେସ୍ପନ୍ସିବିଲିଟି ଯେଉଁ ରହିଛି, ବିଭିନ୍ନ କମ୍ପାନୀମାନଙ୍କର ଦାୟିତ୍ୱ ରହିଛି ସିଏସ୍ଆର୍ କାର୍ଯ୍ୟକ୍ରମରେ, ସେଥିରେ ମଧ୍ୟ ଆମେ ଜଙ୍ଗଲ ବାହାରେ କାର୍ଯ୍ୟକ୍ରମ କରିଥାଉ। ତାଛଡ଼ା ବିଭିନ୍ନ ଶିଳ୍ପ, ଖଣି, ଖାଦାନ ଏମାନେ ଯେଉଁ ସବୁ ଜଙ୍ଗଲ ଜମି ବ୍ୟବହାର କରନ୍ତି, ତା ବଦଳରେ ମଧ୍ୟ ସେମାନେ କମ୍ପେନ୍ସେଟରୀ ଆଫରେଷ୍ଟେସନ କରିବା ଲାଗି ମଧ୍ୟ ଅର୍ଥ ଦେଇଥାନ୍ତି।
1: କ୍ଷତିପୂରଣ
0: ବନୀକରଣ ପାଇଁ ସେମାନେ ଅର୍ଥ ଦେଇଥାନ୍ତି, ଯେଉଁଟାକି ଆମର ଅଣଜଙ୍ଗଲ ଜମିରେ ବା ପ୍ରାଇଭେଟ୍ ଲ୍ୟାଣ୍ଡ ମାନଙ୍କରେ ଯେଉଁ ସରକାରଙ୍କର ଯେଉଁ ଜମି ଅଛି ସେଥିରେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ ମାନ କରାଯାଇଥାଏ।
1: ଜଣେ ସାଧାରଣ ଲୋକଟିଏ ସେ ବି ଚାହିଁବ ଯେ ମୋର ବି ଇଚ୍ଛା ଅଛି ଗଛ ଲଗେଇବା ପାଇଁ, ଗଛକୁ ସେ ଭଲ ପାଏ, ଚାରା ସେ ଚାହିଁବ ସେ ବି ଲଗେଇବା ପାଇଁ, ବନ ବିଭାଗର କିଛି ସହାୟତା ଏଭଳି ସୁବିଧା କିଛି ଅଛି କି ଆପଣଙ୍କର?
0: ଜଙ୍ଗଲ ବିଭାଗ ତରଫରୁ ଆମର ଏ ବର୍ଷ ଯେଉଁ ଚାରା ଉତ୍ପାଦନ ସବୁ କରାଯାଇଛି ଲୋକମାନଙ୍କୁ ଯୋଗାଇ ଦେବୁ, ସେ କାର୍ଯ୍ୟକ୍ରମ ଚାଲୁ ରହିବ। ସେଥିରେ ଯେଉଁ ଇଚ୍ଛୁକ ବ୍ୟକ୍ତି ଯେଉଁମାନେ ନିଜେ ବୃକ୍ଷରୋପଣ କରିବା ପାଇଁ ଚାହୁଁଥାନ୍ତି ସେମାନଙ୍କ ମନ ପସନ୍ଦର ଚାରା ସେମାନେ ଟଙ୍କାଏ ଲେଖାଏଁ ଦେଇ ସେମାନେ ଜଙ୍ଗଲ ବିଭାଗରୁ କିଣିପାରିବେ ଏବଂ ବୃକ୍ଷରୋପଣ ମଧ୍ୟ କରିପାରିବେ।
1: ଆଚ୍ଛା, ଯଦି ନିର୍ଦ୍ଦିଷ୍ଟ ଚାରା ଧରନ୍ତୁ ଉତ୍ପାଦନ କରିବା ପାଇଁ ଚାହିଁବେ, ଏଭଳି କିଛି ବ୍ୟବସ୍ଥା ଅଛି କି? କାହିଁକିନା ଚାରା ହୁଏତ ଅଭାବ ଦେଖାଦେଇପାରେ, ବା ସେହି ଅଞ୍ଚଳରେ ସେମାନେ ଚାହୁଁଥିବେ ଯେ କିଛି ବୃକ୍ଷରୋପଣ କରିବା ପାଇଁ, କିଛି ଯଦି ସରକାରଙ୍କୁ ସହାୟତା ମିଳିଯିବ ହୁଏତ ସେମାନେ ଆହୁରି ଆଗକୁ ବଢ଼ିପାରିବେ।
0: ନାଇଁ, ଏଭଳି ଯୋଜନା ଆଗରୁ ଥିଲା, ଆମର ଯେତେବେଳେ ସାମାଜିକ ବନୀକରଣ କାର୍ଯ୍ୟକ୍ରମ ଚାଲିଥିଲା,
1: ଆଜ୍ଞା,
0: ସେତେବେଳେ ଏହି କାର୍ଯ୍ୟକ୍ରମ ଚାଲିଥିଲା, ଲୋକମାନେ ଚାରା ନିଜେ ପ୍ରସ୍ତୁତ କରୁଥିଲେ, ସେଥିରେ ସାମାଜିକ ବନୀକରଣ ତରଫରୁ ସେମାନଙ୍କୁ ପ୍ରୋତ୍ସାହନ ଦିଆଯାଉଥିଲା, ଯେଉଁ ଚାରାଗୁଡ଼ାକ ପରେ ଆମର ସଂସ୍ଥା ସେମାନଙ୍କଠାରୁ କିଣି ନେଉଥିଲା ଏବଂ ଲୋକମାନଙ୍କୁ ବିତରଣ କରୁଥିଲା।
1: ଆଚ୍ଛା,
0: କିନ୍ତୁ ବର୍ତ୍ତମାନ ସେଭଳି କିଛି ନାହିଁ। ତାଛଡ଼ା ତ ଜଙ୍ଗଲ ବିଭାଗ ନିଜେ ଚାରା କରିକି ଯେହେତୁ ଯୋଗାଇ ଦେଉଛି, ତେଣୁ ସେମାନଙ୍କୁ ପ୍ରୋତ୍ସାହନ ଦେବାର ଆବଶ୍ୟକତା ଏତେ ଅନୁଭବ କରାଯାଉନାହିଁ।
1: ନିଶ୍ଚିତ ଭାବରେ ଗଛର ଯେଉଁ ମୂଲ୍ୟବୋଧ ରହିଛି, ବୃକ୍ଷର ଯେଉଁ ମହାତ୍ମ୍ୟ ରହିଛି ତାକୁ ଅନୁଭବ କରିବ, ଏଠି ଜନସାଧାରଣଙ୍କୁ ନେଇକି ଚାଲିବ। ତେଣୁ କେମିତି ଆପଣଙ୍କର ଏ ଯୋଉ ସହଯୋଗ ତାଙ୍କର ଆବଶ୍ୟକ ଆପଣ ମନେ କରୁଛନ୍ତି, ସେ ବିଷୟରେ ଟିକେ ଧାରଣା ଦେବେ କି?
0: ନାଇଁ, ଜଙ୍ଗଲ ବିଭାଗ ତରଫରୁ ଆମର ତ ମାସ୍ ପ୍ଲାଣ୍ଟେସନ ଯେଉଁଗୁଡ଼ାକ ସମୂହ ବୃକ୍ଷରୋପଣ କାର୍ଯ୍ୟକ୍ରମ ରହିଛି,
1: ଆଜ୍ଞା,
0: ଏହା ବ୍ୟତୀତ ଯେଉଁ ବ୍ୟକ୍ତି ବିଶେଷ ଚାହିଁବେ ବା ଅନୁଷ୍ଠାନ ଚାହିଁବେ, ଆମର ଯେଉଁ ବିଭିନ୍ନ ନର୍ସରୀ ସବୁ ରହିଛି ସେଥିରୁ ସେମାନେ ଚାରା ନେଇ ସେମାନେ ମଧ୍ୟ ନିଜ ବାଡ଼ି ଘରେ ମଧ୍ୟ ଲଗେଇ ପାରିବେ।
1: ଆଚ୍ଛା,
0: ଏବଂ ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଆମେ ଯାହା ଦେଖିବାକୁ ପାଉଛୁ, ଆମର ଯେଉଁ ଦ୍ରୁତ ଜନସଂଖ୍ୟା ବୃଦ୍ଧି, ବିଭିନ୍ନ ପ୍ରକାର ଶିଳ୍ପାୟନ ବୃଦ୍ଧି ଏବଂ ଲୋକମାନଙ୍କର ଚାହିଦା, ଏସବୁକୁ ଦୃଷ୍ଟିରୁ ଆଖିରେ ରଖି ଜଙ୍ଗଲ ବାହାରେ ଆମର ଏଇ ଯେଉଁ ବୃକ୍ଷରୋପଣ ଆବଶ୍ୟକତାଟା ଯଥେଷ୍ଟ ରହିଛି ଏବଂ ସେଥିପାଇଁ ସମସ୍ତେ ଯତ୍ନବାନ ହେବା ଉଚିତ ଏବଂ ସମସ୍ତେ ନିଜ ନିଜ ବାଡ଼ି ଘରମାନଙ୍କରେ ବା ଯେଉଁଠି ଖାଲି ଜାଗା ଅଛି ସେ ସ୍ଥାନମାନଙ୍କରେ ବୃକ୍ଷରୋପଣ କରିବା ଉଚିତ।
1: ଜଣେ ଧରନ୍ତୁ ପଥିକ, ସେ ଯାଉଛି ବାଟରେ, ଖୁବ ଖରା ତାତି ହେଇଛି, ଯଦି ଗୋଟେ ଗଛ ମୂଳ ଟିକେ ବସିଯାଏ, ସେ ଯୋଉ ଶାନ୍ତି ଆନନ୍ଦ ସେ ପାଇବ ବା ସେଇ ଯୋଉ ଶୀତଳତା ସେ ଅନୁଭବ କରିବ, ହୁଏତ ଯଦି ଗଛ ନଥିବ ତାହେଲେ ସେ ନିଶ୍ଚୟ କଷ୍ଟ ପାଇବ, ହୁଏତ ଯେ ଅଂଶୁଘାତର ଶିକାର ବି ହେଇପାରେ। ତେଣୁ ଗଛଟା ରାସ୍ତା କଡ଼ରେ ମଧ୍ୟ ଆମେ ଯଦି ଲଗାଉଛେ, ନିଶ୍ଚୟ ଗୋଟେ ବଡ଼ ମହାଦ୍ରୁମରେ ଏଥିରେ ପରିଣତ ହେଉଛି, ସେ ଆମକୁ କେତେ ଉପକାର ଦେଉଛି, ସେଠି ଚଢ଼େଇ ରହୁଛନ୍ତି ବା ଫୁଲ ଫଳ ଆସିବ, କେତେ ଗୋଟେ ସୁନ୍ଦର ପରିବେଶ ମଧ୍ୟ ସୃଷ୍ଟି କରୁଛି। ଏହି କ୍ଷେତ୍ରରେ ଜଙ୍ଗଲ ବାହାରେ ବନୀକରଣ କାର୍ଯ୍ୟକ୍ରମ ଏବଂ ତା ସହିତ ଯେଉଁ ଚାରା ଗଛ ସବୁ ଲଗାଯାଏ, ହୁଏତ ଆମେ ଲଗେଇଦେଲେ ସେହି ଭିତରେ ପୁଣି ଆମକୁ ଦେଖିବାକୁ ପଡ଼ିବ ଯେ ସେ ଗଛଟା ବଞ୍ଚିବା ଦରକାର, ସେ ଗୋଟେ ମହାଦ୍ରୁମରେ ପରିଣତ ହେବ କେମିତି, ଏବଂ ଆମର ଯେଉଁ ସ୍ୱାର୍ଥ ରହିଛି ଯେ କେମିତି ତାକୁ ସଫଳ କରିବା, ଗୋଟେ ଗଛ ନିଶ୍ଚିତ ଭାବରେ ବଞ୍ଚୁ ବୋଲିକି, ସେଇଟା କେମିତି ଆପଣ ସଫଳ କରୁଛନ୍ତି, କେମିତି ଆପଣ ଯୋଜନା ମାନ କାର୍ଯ୍ୟକାରୀ ହେଉଛି?
0: ଦେଖନ୍ତୁ, କେବଳ ବିତରଣ କରିଦେଲେ ବା ଚାରା ଲଗେଇଦେଲେ ତ ହେବ ନାହିଁ, ପିଲାଟିଏ ଭଳି ଗଛର ମଧ୍ୟ ବା ଚାରାର ମଧ୍ୟ ଯତ୍ନ ନେବାକୁ ପଡ଼ିଥାଏ। ତେଣୁ ଗଛ ଲଗେଇ ସାରିଲା ପରେ ତାର ବିଭିନ୍ନ ପ୍ରକାର କୋଡ଼ା ଖୋସା, ସାର ଦେବା, ଖତ ଦେବା, ତା ମୂଳରୁ ଘାସ ସଫା କରିବା, ଏଭଳି କାର୍ଯ୍ୟକ୍ରମ ମାନ ସବୁ ହୋଇଥାଏ ଏବଂ ଏଭଳି 3 ବର୍ଷ ଧରି ଚାଲେ ଏବଂ ଏ ସବୁ ସତ୍ତ୍ୱେ ମଧ୍ୟ ଆମକୁ ଜଗାରଖା କରିବାକୁ ପଡ଼େ ବା ବାଡ଼ ଦେବାକୁ ପଡ଼େ। ଆପଣ ଯେତେ ଯାହା କାର୍ଯ୍ୟକ୍ରମ କଲେ ଯଦି ବାଡ଼ ନ ଦେବେ ତାହେଲେ କୌଣସି ପ୍ଲାଣ୍ଟେସନକୁ ଆପଣ ସଫଳ କରିପାରିବେ ନାହିଁ
1: ନିଶ୍ଚିତ ଭାବରେ। କାହିଁକି ନା ଏଟା କେବଳ ଯେ ସରକାରୀ କାର୍ଯ୍ୟକ୍ରମ ନୁହେଁ, ଆମେ ଅନୁଭବ କରିବା ଦରକାର, ଗୋଟେ ଗଛ ଲଗାଉଛୁ ମାନେ ଗୋଟେ ପୁଣ୍ୟ କାମ ଏବଂ ପ୍ରତ୍ୟେକ ବ୍ୟକ୍ତି ବା ଜନସାଧାରଣ ଆମର ଭୂମିକା ରହୁଛି ଯେ କିଭଳି ଭାବରେ ପରିବେଶଟା କେମିତି ପ୍ରକୃତିର ନିୟମ ଭିତରେ ରହିଥିବ ବା ସନ୍ତୁଳିତ ଅବସ୍ଥାରେ ରହିଥିବ। ତେଣୁ ଆମେ ଗଛ ଯେତେବେଳେ ଲଗାଉଛୁ ତାର ଉପଯୁକ୍ତ ଯତ୍ନ ନେବା, ଆଉ ଅନେକ ସମୟରେ ଯାନିଯାତ୍ରା ପର୍ବପର୍ବାଣି ସବୁ ହେଉଛି ଯୋଉଠି ହେଉଛି, ଧରନ୍ତୁ ସେଇ ଅଞ୍ଚଳଟାକୁ ଯଦି ଆମେ ଘଞ୍ଚମୟ

0: ଜଙ୍ଗଲ କରିଦେଇଥିବା, ତାହେଲେ ଶୀତଳତା ଆମେ ସେଠି ପାଇବା। କି ଆପଣଙ୍କର କାହାର ଜନ୍ମଦିନ ପାଳନ ହେଉଛି କି ବାହାଘର ହେଉଛି, ଏ କ୍ଷେତ୍ରରେ ମଧ୍ୟ ଆମେ ଯଦି ଉପହାର ସ୍ୱରୂପ କିଛି ଚାରା ଗଛ ଦେଇଦେବା, ତାହେଲେ ନିଶ୍ଚୟ ସେଟା ଯଦି ଲଗା ହେଇଥିବ ସେହି ନାମକରଣ ଅନୁସାରେ, ସେ ହୁଏତ ସେ ନାଁ କରିବ, ନିଶ୍ଚୟ ପରବର୍ତ୍ତୀ ସମୟରେ ଏଇ ଗଛଟି ମନେ ରହିବ ଯେ ନାଇଁ ଏଇଟା ମୋର ଜନ୍ମଦିନ ଅବସରରେ ଦିଆଯାଇଥିଲା, ଏଇ ଗଛଟି ଆଜି ଏଭଳି ଫଳ ଫୁଲ ଦଉଛି, ଚଢ଼େଇମାନେ ସେଠି ବସା କରୁଛନ୍ତି, ଗୋଟେ ସୁନ୍ଦର ପରିବେଶ ସୃଷ୍ଟି ହେଉଛି, ନା କ'ଣ କହିବେ ଆପଣ?
1: ନାଇଁ ନିଶ୍ଚିତ, ଯେ ଆମେ ଯେତେବେଳେ ବିଭିନ୍ନ ସ୍କୁଲ ମାନଙ୍କରେ କାର୍ଯ୍ୟକ୍ରମ କରୁ ସେତେବେଳେ ମଧ୍ୟ ପିଲାମାନଙ୍କୁ ଏକଥା କହିଥାଉ କି ନିଜର ଜନ୍ମଦିନରେ ପିଲାମାନେ ଗୋଟାଏ ଗୋଟାଏ ନିଜେ ଗଛ ଲଗାନ୍ତୁ, ଯେଉଁଟାକି ସବୁଦିନ ପାଇଁ ମନେ ରହିଥିବ। ତା ଛଡ଼ା ଆଜିକାଲି ଯେଉଁ କହିଲେ ଗିଫ୍ଟ କଥା, ସବୁ ବିଭିନ୍ନ କାର୍ଯ୍ୟକ୍ରମରେ ଯେଉଁ ଗିଫ୍ଟ ଦିଆ ହେଉଥିଲା, ବର୍ତ୍ତମାନ ତା ବଦଳରେ ସେମାନେ ଏକ ଚାରାକୁ ଗିଫ୍ଟ ଆକାରରେ ଦେଉଛନ୍ତି, ଏବଂ ଏଇଟା ଗୋଟେ ଭଲ ପରମ୍ପରା। ଏବଂ ଏହି ପରମ୍ପରା ଯଦି ଲାଗି ରହେ ତାହେଲେ ଲୋକମାନଙ୍କ ଭିତରେ ଆହୁରି ସଚେତନତା ବୃଦ୍ଧି ପାଇବ ଏବଂ ଗୋଟେ ଭଲ ପରିବେଶ ସୃଷ୍ଟି ହେବା ପାଇଁ ଆମେ ଆଶାବାଦୀ ହେଇକି ରହିବୁ।
0: ନିଶ୍ଚିତ ଭାବରେ ଯୋଉ ଗଛ ଆମେ ଲଗାଉଛେ କେମିତି ଯତ୍ନ ନେଇ, କୋଉ ମନୋଭାବ ବା କିଭଳି ଭାବରେ ସେ ଗୋଟେ ଆତ୍ମୀୟତା ନିଜର ଅନ୍ତରାତ୍ମା କହିବ ଯେ ପ୍ରକୃତିରେ ମୁଁ ଗଛଟା ଲଗେଇଛି, ଏହାର ଉପଯୁକ୍ତ ଯତ୍ନ ନେବି, କ'ଣ କହିବି ଆପଣ?
1: ଗଛ ଲଗେଇବାଟା ମୁଁ ଯେତିକି ମୋର ଅନୁଭବରୁ କହିବି ବା ଅନୁଭୂତିରୁ କହିବି, ଯଦି ପ୍ରକୃତ ସ୍ନେହ ମମତା ଦେଇ ଗଛଟା ଲଗାଯାଏ ତାହେଲେ ସେ ଗଛ ନିଶ୍ଚିତ ଭାବରେ ବଢ଼ିବ ଏବଂ ଭଲ ହେବ। କିନ୍ତୁ ଅଧିକାଂଶ କାର୍ଯ୍ୟକ୍ରମରେ ଆମେ ଦେଖିବାକୁ ପାଉ କେବଳ ଫଟୋ ଉଠାଇ ଖବରକାଗଜରେ ବାହାର କରିବା, ଏଇଭଳି ମନୋବୃତ୍ତି ଅଧିକାଂଶଙ୍କର ଥାଏ, କିନ୍ତୁ ସେଭଳି ମନୋବୃତ୍ତି ରହିଲେ ଗଛ ହେବ ନାହିଁ। ପ୍ରକୃତ ଆନ୍ତରିକତା ସହ ଯଦି ଆମେ ବୃକ୍ଷରୋପଣ କରିବୁ ଏବଂ ତାର ଯତ୍ନ ଠିକ୍ ଭାବରେ ନେବୁ ଏବଂ ତାକୁ ସୁରକ୍ଷା ଦେବୁ, ବାଡ଼ ତା ଚାରିପଟେ କରିବୁ, ତାହେଲେ ସେ ନିଶ୍ଚିତ ଭାବରେ ସେ ଚାରାଟି ବଡ଼ ହେଇ ଦୃମରେ ପରିଣତ ହେବ।
0: ତା ପାଇଁ ସମୟ ଲାଗେ, କାହିଁକି ନା ଆପଣ ଆଜି ଗଛ ଲଗେଇଲେ ହୁଏତ ସାଙ୍ଗେ ସାଙ୍ଗେ ସେ ବଢ଼ିଯିବ ନାହିଁ। ଧରନ୍ତୁ ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ କଥା କୁହନ୍ତୁ ବା ରାସ୍ତା କଡ଼ରେ ବୃକ୍ଷରୋପଣ କଥା କୁହନ୍ତୁ ବା ଖାଲି ଜାଗାରେ ବୃକ୍ଷରୋପଣ କଥା କୁହନ୍ତୁ, ଅନେକ ଏଭଳି କାର୍ଯ୍ୟକ୍ରମ ସବୁ ହେଉଛି। ଅନେକ ସମୟରେ ଦେଖାଯାଏ ଯେ ଗଛଟି ମରି ଯାଇଥିବ, ଶୁଖିକି ମରିଯାଇଥିବ, ଅନେକ ସମୟରେ ସେ ଗଛଟା ବି ଭାଙ୍ଗି ପଡ଼ିଥିବ ବା ଆମର ଜଗାରଖା ଠିକ୍ ଭାବରେ କରାହେଇନଥାଏ। ଆମେ ଗଛ ଲଗେଇଥିବା ମହତ ଉଦ୍ଦେଶ୍ୟରେ କିନ୍ତୁ ସେଟା ସଫଳ ହେଇପାରେନି, ଏହି କ୍ଷେତ୍ରରେ ଜନସାଧାରଣଙ୍କ ଭୂମିକା କେମିତି ରହିବା ଦରକାର?
1: ଆମେ ଯେଉଁ ପ୍ଲାଣ୍ଟେସନ କରୁଛୁ ଜଙ୍ଗଲ ଭିତରେ ହେଉ ବା ଜଙ୍ଗଲ ବାହାରେ ହେଉ, ଯଦି ଜନସଚେତନତା ନ ରହିବ ବା ଜନସହଯୋଗ ନ ରହିବ ତାହେଲେ କୌଣସି କାର୍ଯ୍ୟକ୍ରମ ସଫଳ ହେଇପାରିବନି। ଆପଣ ଯେତେ ବାଡ଼ ଦିଅନ୍ତୁ, ଯେତେ ୱାଚର ରଖନ୍ତୁ, ୱାଚର ତ ରାତିରେ ଜଗିବନି, ଯଦି ଲୋକ ସେଠି ସହଯୋଗ ନ କରିବେ ସେମାନେ ରାତିରେ ମଧ୍ୟ ବାଡ଼ ଟେକିକି ତାଙ୍କର ଗୋରୁ ଗାଈ ପୋଷେଇଦେବେ ତା ଭିତରେ, ଏବଂ ଆପଣଙ୍କର ସବୁ ପରିଶ୍ରମ ବୃଥା ହେବ। ତେଣୁ ସବୁବେଳେ ଆମେ ଜନସହଯୋଗ ଉପରେ ନିର୍ଭର କରୁ ଏବଂ ସେମାନେ ଯେବେ ଚାହିଁବେ ହଁ ଏଇଠି ଗୋଟେ ଆମର ଭଲ ପ୍ଲାଣ୍ଟେସନ ହେଉ ବା ଭଲ ବୃକ୍ଷରୋପଣ କାର୍ଯ୍ୟକ୍ରମ ହେଉ, ସେ କାର୍ଯ୍ୟକ୍ରମ ସବୁବେଳେ ସଫଳ ହେବ। ତେଣୁ ଏସବୁ କାର୍ଯ୍ୟକ୍ରମରେ ଲୋକମାନଙ୍କର ସହଯୋଗଟା ନିହାତି ଜରୁରୀ ଏବଂ ସବୁବେଳେ ବାଞ୍ଛନୀୟ, ଏବଂ ସେମାନଙ୍କର ବିନା ସହଯୋଗରେ କୌଣସି କାର୍ଯ୍ୟକ୍ରମ ସଫଳ ହୋଇପାରିବନି। ତେଣୁ ଆମେ ଯେତେ ଜାଗାରେ ଦେଖିଛୁ, ଯେତେ ପ୍ରକାର ଆପଣ ସୁରକ୍ଷା ଦିଅନ୍ତୁ ନା କାହିଁକି, ଯଦି ଲୋକମାନେ ନ ଚାହିଁବେ ତାହେଲେ ସେ ପ୍ଲାଣ୍ଟେସନ କେବେ ସଫଳ ହେବ ନାହିଁ।
0: ସୁଦର୍ଶନ ବାବୁ, ଆଉ ଗୋଟେ କଥା ମନରେ ପ୍ରଶ୍ନ ଆସୁଛି, ଆମେ କହୁଛେ ଯେ ଜଙ୍ଗଲ ବାହାରେ ବୃକ୍ଷରୋପଣ କଥା ଯୋଜନା ଅଛି, କାର୍ଯ୍ୟକାରୀ ହେଉଛି, ଏହାର କିଛି ଆକଳନ ହେଉଛି କି?
1: ହଁ ଦେଖନ୍ତୁ, ଆମର ଯେଉଁ ଗୋଟେ ଜାତୀୟ ସ୍ତରରେ ଗୋଟେ ସଂସ୍ଥା ଅଛି, ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଅଛି, ସେଇ ସଂସ୍ଥାଟି ଆମର ଯେଉଁ ଜଙ୍ଗଲ ବାହାରେ ସବୁ ବୃକ୍ଷମାନ ଅଛି ତାର ସେମାନେ ସର୍ଭେ କରିଥାନ୍ତି। ସେମାନେ ବିଭିନ୍ନ ରାଜ୍ୟମାନଙ୍କୁ ଗସ୍ତ କରି ସେ ରାଜ୍ୟରେ ଥିବା ସାମ୍ପ୍ଲିଂ ପଏଣ୍ଟ ସବୁ ବିଭିନ୍ନ ଏରିଆରେ ସବୁ ନେଇ ସେମାନେ ଏହାକୁ ଆକଳନ କରିଥାନ୍ତି, ଏବଂ ତାଙ୍କର ଆକଳନ ଅନୁସାରେ ବର୍ତ୍ତମାନ ଆମର ଯାହା ଭୌଗୋଳିକ କ୍ଷେତ୍ରଫଳ ରହିଛି ତାର 2.82% ଆମର ଜଙ୍ଗଲ ବାହାରର ଯେଉଁ ଗଛ ଅଛି ସେଇଟା କୁହାଯାଉଛି। ତା ବାଦେ ସେମାନେ ଏହି କାର୍ଯ୍ୟକ୍ରମ ଚାଲୁ ରଖିଛନ୍ତି ଏବଂ ଏଇଟା ଏତେ ସଠିକ୍ ନହେଲେ ମଧ୍ୟ ସେମାନେ କିଛିଟା ଆକଳନ କରିଛନ୍ତି ଏବଂ ପରବର୍ତ୍ତୀ ଅବସ୍ଥାରେ ଏଇଟା ଆହୁରି ରିଫାଇନ୍ ହେବ ହେଇକି ଠିକ୍ ଭାବରେ ସେମାନେ କରିପାରିବେ। ଏବଂ ହେକ୍ଟର 1 ହେକ୍ଟରରୁ ଲେସ୍ ଥିବା ଜାଗାଗୁଡ଼ାକ, କମ୍ ଥିବା ଜାଗାଗୁଡ଼ାକ ସେମାନେ ତା ଭିତରକୁ ଆଣିପାରୁନାହାନ୍ତି, ତା ପରିସର ଭିତରକୁ। ଭବିଷ୍ୟତରେ ଏଇଟା ଆହୁରି ରିଫାଇନ୍ ହେଇକି ଆହୁରି ଗଛ ସଂଖ୍ୟା ବଢ଼ିବ ବୋଲି ଆମେ ଆଶା କରୁଛୁ, ଏହାର ଏହି ପ୍ରତିଶତ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି।
0: ତାମାନେ ଆପଣଙ୍କର କେତେ ଗଛ ଅଛି ମାନେ ଆପଣଙ୍କର ଜଙ୍ଗଲ ବାହାରେ ସେଟା ଗୋଟେ ଆକଳନ କରାଯାଉଛି, ଆମେ ଜାଣିପାରୁଛେ ଯେ ନାଇଁ ଆପଣ କେତେ ଫାଙ୍କା ଜାଗା ଅଛି ସେଠି, ଆଉ କ'ଣ ବୃକ୍ଷରୋପଣ କରାଯାଇପାରିବ କି, ସେଟା ସବୁଜମୟ କରାଯାଇପାରିବ କି, ନା ଏହାର ଉଦ୍ଦେଶ୍ୟ କ'ଣ, ନା ସେ ଉଦ୍ଦେଶ୍ୟ ରହିଛି?
1: ନା ସେ ଉଦ୍ଦେଶ୍ୟ ତ ନିଶ୍ଚିତ ଭାବରେ ରହିଛି, କାରଣ ଆମର ବର୍ତ୍ତମାନ ଯାହା ରହିଛି ସେଟା ଉଭୟ ଜଙ୍ଗଲ ଏବଂ ଜଙ୍ଗଲ ବାହାରେ ଥିବା ବୃକ୍ଷକୁ ମିଶେଇକି ସେମାନେ କହୁଛନ୍ତି ମୋଟ 24.16% ରହିଛି। କିନ୍ତୁ ଆମର ଯେଉଁ ଜାତୀୟ ଜଙ୍ଗଲ ନୀତି ରହିଛି, ନ୍ୟାସନାଲ ଫରେଷ୍ଟ ପଲିସି, ତା ଅନୁସାରେ 1/3 ରହିବା କଥା, ଅର୍ଥାତ 33% ଜଙ୍ଗଲ ରହିବା କଥା। କିନ୍ତୁ ଯେହେତୁ ଆମର ଏ ଦୁଇଟା ଯାକ ମିଶେଇଲା ପରେ 24.16%

0: ହେଉଛି, ତେଣୁ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି।
1: ଆଚ୍ଛା,
0: ତାହେଲେ ଯାଇକି ଆମେ ସେ 33% ଟଚ୍ କରିପାରିବା।
1: ଆଚ୍ଛା, ଏଟା ଭାରତବର୍ଷର
0: ସିନାରିଓ। ଯଦିଓ ଓଡ଼ିଶାରେ ଆମର ଆମେ 35% ଜଙ୍ଗଲ ଅଛି ବୋଲି କହୁଛୁ, କିନ୍ତୁ ଏଟା ମୁଁ ଯାହା କହିଲି ଏଟା ଭାରତବର୍ଷର ସ୍ଥିତି, ଏବଂ ସେହି ଦୃଷ୍ଟିରୁ ଆମକୁ ଦେଖିବାକୁ ଗଲେ ଆମକୁ ଆହୁରି ବୃକ୍ଷରୋପଣ କରିବାର ଆବଶ୍ୟକତା ରହିଛି
1: ନିଶ୍ଚିତ ଭାବରେ। କାହିଁକି ନା ଜଙ୍ଗଲ ଯୋଉ ସୀମା ରହିଛି ଆମେ କହୁଛୁ, ଜଙ୍ଗଲ ସୀମା ପରେ ଯୋଉ ଜଙ୍ଗଲ ବାହାର ଅଞ୍ଚଳ ଯୋଉଟା ରହିଛି, ହୁଏତ ସେଇଠି ବୁଦୁବୁଦିକିଆ ଗଛ ସବୁ ରହିଥିବ, ଫାଙ୍କା ଜାଗା ରହିଥିବ, ମାନେ ସେଇ ଅଞ୍ଚଳମାନଙ୍କୁ ବି ଯଦି ଆମେ ସମ୍ପୂର୍ଣ୍ଣ ଭାବରେ ସବୁଜିମା ଭରିଦେବା, ଅର୍ଥାତ୍ ଜଙ୍ଗଲ ସହିତ ମିଶିଯିବ, ଯେ ଅନୁଭବ କରିବା ଯେ ପ୍ରକୃତରେ ଆମର ଜଙ୍ଗଲ ପରିମାଣ ବଢ଼ିଛି ବୋଲିକି, ତାହେଲେ ନିଶ୍ଚିତ ଏଇ ଯୋଉ ପରିବେଶ ଅସନ୍ତୁଳନ କଥା ଆମେ କହୁଛୁ, ବା ଆମର ବର୍ଷା ଠିକ୍ରେ ହେଉନାହିଁ, ମରୁଡ଼ି ହେଉଛି, ବା ବିଭିନ୍ନ ପ୍ରକାର ଯୋଉ ପ୍ରକୃତିଗତ ଯୋଉ ନିୟମରେ ପରିବର୍ତ୍ତନ ଦେଖାଯାଉଛି, ଯୋଉ ଜଳବାୟୁ ପରିବର୍ତ୍ତନ ଧାରା, ଠିକ୍ ଭାବରେ ଋତୁ ପରିବର୍ତ୍ତନ, ଏଗୁଡ଼ା ସବୁ ଠିକ୍ ଭାବରେ ଆମେ ଆକଳନ କରିପାରୁନୁ, ସେ ସମସ୍ୟାଗୁଡ଼ିକ ମଧ୍ୟ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଯେମିତି ଗୋଟେ ଭଲ ପରିବେଶ ରହିଥିବ, ସେହି ଅଞ୍ଚଳକୁ ଯେମିତି ପ୍ରଭାବ ପକାଇଥାଏ, ସେ ପ୍ରଭାବଟା ଆମେ ଅନୁଭବ କରିପାରିବା ନା କ'ଣ କହୁଛୁ?
0: ନିଶ୍ଚିତ, ଦେଖନ୍ତୁ ଯେତେ ଯୋଉ ଆମର ଉଜୁଡ଼ା ଜଙ୍ଗଲ କଥା ଯୋଉ ଆପଣ କହିଲେ, ସେଗୁଡ଼ାକର ସବୁ ପୁନରୁଦ୍ଧାର କରାଯାଉଛି ଆମର ଜଙ୍ଗଲ ବିଭାଗ ମାଧ୍ୟମରେ। ଯେଉଁଗୁଡ଼ାକ ଜଙ୍ଗଲ ବାହାରେ ସବୁ ରହିଛି ଆମର, ଯଦି ଉଜୁଡ଼ା ଜଙ୍ଗଲ କିଛି ଥାଏ, ସେଠି ମଧ୍ୟ ଲୋକମାନେ ଚାହିଁଲେ ମଧ୍ୟ ବୃକ୍ଷରୋପଣ କାର୍ଯ୍ୟକ୍ରମ କରିପାରିବେ, କିନ୍ତୁ ଏହାଦ୍ୱାରା ସାମୁହିକ ଉଦ୍ୟମ ହିଁ ଦରକାର ଏସବୁ ଜିନିଷ ପାଇଁ। ତାହେଲେ ହିଁ ଆମେ ବୃକ୍ଷରୋପଣ ସ୍ଥଳୀରେ ଆମେ ବୃକ୍ଷରୋପଣ କରିପାରିବା, ଏବଂ ଆମର ଯେଉଁ ସଂଖ୍ୟା ରହିଛି ଯେଉଁଟା ଆମେ ଆଲୋଚନା କରୁଥିଲୁ, କି ଯେଉଁ 24.16% ରହିଛି, ସେଟାକୁ ଆମେ ଆହୁରି ବୃଦ୍ଧି କରିପାରିବା, ଯାହାଦ୍ୱାରା କି ଆମେ ଆମର ଯେଉଁ ରହିଛି ଲକ୍ଷ୍ୟ ସେଟାକୁ ଆମେ ପୂରଣ କରିପାରିବା, ଏବଂ ଏହାଦ୍ୱାରା ଆମର ଯେଉଁ ପରିବେଶ ସନ୍ତୁଳନ ହୋଇପାରିବ, ଠିକ୍ ଭାବରେ ହୋଇପାରିବ। ବର୍ତ୍ତମାନ ଯେଉଁ ପରିପ୍ରେକ୍ଷୀରେ ଯେଉଁ ଜନସଂଖ୍ୟା ବୃଦ୍ଧି ଏବଂ ଦ୍ରୁତ ଶିଳ୍ପାୟନ, ତାହାଦ୍ୱାରା ଯେଉଁ ପରିବେଶ ଦୂଷିତ ହେଉଛି, ତାକୁ ମଧ୍ୟ ଆମେ କିଛିଟା ଭାବରେ ରୋକିପାରିବା।
1: ଆଜ୍ଞା, ତେବେ ସୁଦର୍ଶନ ବାବୁ, ସବୁଆଡେ ଗଛ ଲଗା ହେବ ଏବଂ ସମସ୍ତେ ଉତ୍ସାହିତ ହେବେ, ତେବେ ଶେଷରେ ଆପଣ କ'ଣ କହିବେ ଶ୍ରୋତାବନ୍ଧୁମାନଙ୍କ ପାଇଁ, ବା ଯେଉଁମାନେ ସବୁ କାର୍ଯ୍ୟକ୍ରମ ବର୍ତ୍ତମାନ ଶୁଣୁଛନ୍ତି, ଯେ ପ୍ରକୃତରେ ଆମର ଯେଉଁ ଆଭିମୁଖ୍ୟ ରହିଛି ତାକୁ କେମିତି ସଫଳ କରିବା?
0: ଜଙ୍ଗଲ ବାହାରେ ବୃକ୍ଷରୋପଣ କରିବା ଲାଗି ଆମର ସରକାରଙ୍କ ତରଫରୁ ବହୁତ ଗୁଡ଼ାଏ ପ୍ରୋତ୍ସାହନ ଅଛି। ବେଶୀ ଗୁରୁତ୍ୱପୂର୍ଣ୍ଣ ହେଉଛି ଆମର ଜଙ୍ଗଲ ବାହାରେ ବୃକ୍ଷରୋପଣ, ଯଥା ପ୍ରକୃତି ବନ୍ଧୁ, ପ୍ରକୃତି ମିତ୍ର ପୁରସ୍କାର ଆମର ରାଜ୍ୟ ସରକାର ଦେଉଛନ୍ତି, ପ୍ରତିବର୍ଷ ଦେଉଛନ୍ତି, ଏବଂ ପ୍ରତି ବ୍ଲକରେ ଜଣେ ପ୍ରକୃତି ବନ୍ଧୁ ଏବଂ ଜଣେ ପ୍ରକୃତି ମିତ୍ର ପୁରସ୍କାର ଏବେ ପାଉଛନ୍ତି। ଯଦି ସେମାନେ ସ୍ୱେଚ୍ଛାକୃତ ଭାବରେ ନିଜେ ବୃକ୍ଷରୋପଣ କରିଥିବେ ଏବଂ ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ କରିଥିବେ, ସେଥିପାଇଁ ସରକାରଙ୍କ ତରଫରୁ ମଧ୍ୟ ପ୍ରୋତ୍ସାହନ ରାଶି ଦିଆହେଉଛି। ପ୍ରକୃତି ବନ୍ଧୁମାନଙ୍କୁ 5,000, ପ୍ରକୃତି ମିତ୍ର 10,000, ତାଛଡ଼ା ମଧ୍ୟ ଭାରତ ସରକାରଙ୍କର ଇନ୍ଦିରା ପ୍ରିୟଦର୍ଶିନୀ ବୃକ୍ଷ ମିତ୍ର ପୁରସ୍କାର ରହିଛି, ଏବଂ ଇନ୍ଦିରା ଗାନ୍ଧୀ ପର୍ଯ୍ୟାବରଣ ପୁରସ୍କାର ମଧ୍ୟ ରହିଛି। ଏଭଳି ବିଭିନ୍ନ ପ୍ରକାର ସବୁ ପ୍ରୋତ୍ସାହନ ସବୁ ରହିଛି ସରକାର ଲୋକମାନଙ୍କ ଭିତରେ ବୃକ୍ଷରୋପଣ ଏବଂ ପରିବେଶ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଏଭଳି ବିଭିନ୍ନ ପ୍ରକାର ଆୱାର୍ଡମାନ ବା ପୁରସ୍କାରମାନ ସରକାର ସୃଷ୍ଟି କରିଛନ୍ତି। ତେଣୁ ମୋର ଆଜିର ବାର୍ତ୍ତା ହେଉଛି କି ପୁରସ୍କାରକୁ ଆଖି ଆଗରେ ରଖି ଆପଣମାନେ କାର୍ଯ୍ୟ କରନ୍ତୁ ନାହିଁ, ଆପଣମାନେ କାର୍ଯ୍ୟ କରି ଚାଲନ୍ତୁ, ବୃକ୍ଷରୋପଣ କରି ଚାଲନ୍ତୁ, ଏବଂ ବୃକ୍ଷର ମହତ୍ତ୍ୱ କ'ଣ ଆପଣମାନେ ସମସ୍ତେ ଜାଣିଛନ୍ତି। ତେଣୁ ପୁରସ୍କାର ରାଶିକୁ ଆଖି ଆଗରେ ନ ରଖି ଯେତେ ଖାଲି ଜାଗା ଅଛି ସରକାରଙ୍କର ବା ନିଜର ବାଡ଼ି ଘରେ ଯେଉଁ ଖାଲି ଜାଗା ଅଛି ସେଠାରେ ବୃକ୍ଷରୋପଣ କରି ଚାଲନ୍ତୁ। ଆମେ ଯେଉଁ ଆଜିକାଲି ଦେଖୁଛେ ଜଙ୍ଗଲ ବାହାରେ ଯେଉଁ ଗଛମାନ ଅଛି ତାକୁ କେହି ଲଗେଇ ନାହାନ୍ତି, ଅଧିକାଂଶ ଦେଖିବେ ଆପଣ ଘରକୁ ଫଳ ଆସିଲା ବା ଯାହା କିଛି ଆସିଲା ଆପଣ ଖାଇଲେ ତାର ମଞ୍ଜିକୁ ଫୋପାଡ଼ି ଦେଲେ, ସେହି ମଞ୍ଜିରୁ ହିଁ ଗଛ ହୋଇଛି। ଗାଁ ମାନଙ୍କରେ ଯେଉଁ ଗଛ ଆପଣ ଦେଖିବାକୁ ପାଉଛନ୍ତି ତାକୁ କେହି ରୋପଣ କରିନାହିଁ, ଏହିଭଳି ବିଭିନ୍ନ ପ୍ରକାର ଫଳ ଖାଇ ଆମେ ଫୋପାଡ଼ି ଦେବା ଦ୍ୱାରା ସେସବୁ ଗଛ ହୋଇଛି। ତେଣୁ ଗାଁ ବ୍ୟତୀତ ଗାଁ ବାହାରେ ଯେଉଁ ଫାଙ୍କା ଜାଗା ସବୁ ରହିଛି ସେଥିରେ ଆପଣମାନେ ବୃକ୍ଷରୋପଣ କରନ୍ତୁ ଏବଂ ତାର ସୁରକ୍ଷା ଦିଅନ୍ତୁ, ଏବଂ ତାକୁ କେମିତି ସଫଳ କରିବେ ସେ ଦିଗରେ ଆପଣ ଯତ୍ନବାନ ହୁଅନ୍ତୁ, ଏବଂ ଦେଖିବେ ଆପଣଙ୍କୁ ପୁରସ୍କାର ଆସି ଆପେ ଆପେ ଆପଣଙ୍କୁ ସରକାର ଡାକିକି ପୁରସ୍କାର ଦେବେ।
1: ନିଶ୍ଚିତ, ପୁରସ୍କାର ତ ଆମେ ସେ ଗଛ ଲଗେଇଲେ ମୁଁ ଭାବୁଛି ସେଇଟା ହିଁ ସନ୍ତୁଷ୍ଟି ଆମର, ଏବଂ ସେ ଯୋଉ ପରିବେଶ ପାଇଁ ବା ଏଇ ସମାଜ ପାଇଁ ଯୋଉ ଆମେ ଦାନ କଲେ, ଯୋଉ ପୁଣ୍ୟ କାମ କଲେ, ମୁଁ ଭାବୁଛି ସେ ହିଁ ପୁରସ୍କାର
0: ଦେବେ।
1: ତେବେ ଯାହା ହେଉ ସୁଦର୍ଶନ ବାବୁ, ଆପଣ ଆଲୋଚନାକୁ ଆସିଲେ, ଆମେ ଆଲୋଚନା କଲେ ଜଙ୍ଗଲ ବାହାରେ ବୃକ୍ଷରୋପଣ ସମ୍ପର୍କରେ। ଆମେ ଆଶା କରିବା ଶ୍ରୋତାବନ୍ଧୁମାନଙ୍କୁ, ଏବଂ ଶପଥ ନେବା ପାଇଁ ଆମେ ବ୍ରତୀ କରିବା, ଚାରାଟିଏ ଆଣିବା, ତାକୁ ଠିକ୍ ଭାବରେ ଲଗେଇ ତାର ଯତ୍ନ ନେବା ପିଲା ଭଳି, ଏବଂ ଗୋଟେ ମହାଦ୍ରୁମରେ ପରିଣତ କରିବା ପାଇଁ ଆମେ ଚେଷ୍ଟା କରିବା। ଏହି ଆଲୋଚନା ପାଇଁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ,
2: ନମସ୍କାର।
3: ଯଦି ଆମେ ଏମିତି ଜଙ୍ଗଲ ବାହାରେ ଗଛ ଲଗେଇ କୃତ୍ରିମ ଜଙ୍ଗଲ ସୃଷ୍ଟି କରି ସବୁଜିମାରେ ଭରିବା
2: ଆମ ପରିବେଶକୁ,
3: ଆମେ ଭଲରେ ରହିବା, ବର୍ଷା ଭଲ ହବ, ପାଣିପାଗ ଠିକ ରହିବ,
2: ଚାଷବାସ ବଢିଆ ହବ।
3: ହଁ ଠିକ କଥା କହିଲ। ହଁ।

0: ଆଉ ଗୋଟିଏ କଥା ରହିଲା,
1: କୋଉ କଥା?
0: ଏଥରକ ଯେହେତୁ ପାଣି ଟିକେ ଅଭାବ ରହୁଛି, ନିଅଣ୍ଟିଆ ବର୍ଷା ହଉଛି, କୃଷି ବିଜ୍ଞାନୀ ମାନେ ପରାମର୍ଶ ଦେଇଛନ୍ତି
1: ଅଳ୍ପ ପାଣିରେ କେମିତି ଚାଷବାସ କରିବା,
0: ସେଇଥିପାଇଁ ସ୍ୱଳ୍ପ ମିଆଦି ବିହନ ଯୋଉ ଗୁଡିକ ଆମର ରହିଲା, ମାନେ କଣ ଅଳ୍ପ ଦିନିଆ ଧାନ ଯୋଉ ଗୁଡାକ ସବୁ,
1: ତାକୁ ସବୁ କରିବା, ଜଳକୁ ସଂରକ୍ଷଣ କରି ରଖିବା, ଅଳ୍ପ ଜଳରେ ଚାଷବାସ କରିବା,
0: ହେଇଗଲା? ହଁ, ସବୁ ତ କଥା ହେଲା, ମହାଶୟ ଏଡ଼େ ସୁନ୍ଦର ଭାବରେ ବୁଝେଇକି କହିଲେ,
1: ତାଙ୍କୁ ଆମ ଅନୁଷ୍ଠାନ ତରଫରୁ ଆଉ ଥରେ ଧନ୍ୟବାଦ।
0: ଯେ ମା ବାପା,
1: କଣ ହେଲା ଭାଇ?
0: ଏ ଖାଲି ଯୋଡିଏ ପେଡା ଆଣିଥିଲ, ମୋ ନାତୁଣୀ ଖାଇବା, ଆଉ କିଛି ନଥିଲା?
1: ହାଇ, ଏତେ ପ୍ରକାର ମିଠା ଅଛି, କଣ ନଥିଲା କହୁଛ?
0: ମଲା,
1: କେତେ ଖାଇଦେଲ କି?
0: ଦେଖ ଦେଖ, ମୁଁ କିଆ ଖାଇବି, ମୋର ବେଳ ଗଡି ଯାଉଛି, ଯିବି।
1: ହଉ, ଏଇଠି ଆଉ ଗୋଟେ ଟିଫିନ୍ ରେ ପୁରେଇ ରଖିଥିଲି ଲୁଚେଇକି, ଜାଣିଛି ତମେ ଖାଇଦବ, ଏଇ ରହିଲା।
2: ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ମିଳିଥିବା ପାଣିପାଗର ଭାବି ସୂଚନାରୁ ଜଣାଯାଇଛି, ଆସନ୍ତାକାଲି ସନ୍ଧ୍ୟା ସୁଦ୍ଧା ରାଜ୍ୟରେ ଆକାଶ ଆଂଶିକ ମେଘାଚ୍ଛନ୍ନ ରହିବା ସହିତ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସରକାରୀ ଓ ସରକାରୀ ଅନୁଦାନ ପ୍ରାପ୍ତ ବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବ ନାହିଁ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା 5 ବର୍ଷ ପାଇଁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଆସନ୍ତାକାଲିଠାରୁ ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଆରମ୍ଭ ହେଉଛି। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶରେ ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରୀ ପ୍ରଦାନ କରିଛି। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା କରାଯାଇଛି। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଆସାମର 7ଟି ଜିଲ୍ଲାରେ ବନ୍ୟା ପ୍ରଭାବିତ ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ 2020 କ୍ରିକେଟ୍ ସିରିଜ୍। ଆମର ପରବର୍ତ୍ତୀ ସମାଚାର ମୁଖ୍ୟାଂଶ ରାତି 10ଟାରେ।

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟି ଶ୍ରେୟା ଘୋଷାଲ ଏବଂ ଉଦିତ ନାରାୟଣଙ୍କ କଣ୍ଠରେ ତାଙ୍କର ଗୁରୁ କଥାଚିତ୍ରର ଗୀତ।

କାର୍ଯ୍ୟକ୍ରମର ଶେଷ କଣ୍ଠଶିଳ୍ପୀ ଉଦିତ ନାରାୟଣ ଏବଂ ଅଲକା ୟାଗ୍ନିକ କଣ୍ଠରେ ତାଙ୍କର ହମ୍ ଦିଲ୍ ଦେ ଚୁକେ ସନମ୍ କଥାଚିତ୍ର ଗୀତ।

ଏଇଠି ଶେଷ କରୁଛୁ ବନ୍ଧୁ ହିନ୍ଦୀ କଥାଚିତ୍ର ଗୀତ। ଶ୍ରୋତାଙ୍କ ଅନୁରୋଧରେ ପୁଣି ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଆଜି ରାତି 10:30। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା। ଓଡ଼ିଆରେ ଶିକ୍ଷାଦାନ କରିଛନ୍ତି ଓମ୍ ପ୍ରକାଶ ମହାନ୍ତି।

0: ପିଲାମାନେ, ଆଜି ଏ ମାସର ଗୋଷ୍ଠୀ ସଙ୍ଗୀତ ଶିକ୍ଷା କାର୍ଯ୍ୟକ୍ରମରେ ଆମେ ଗୋଟିଏ ଓଡ଼ିଆ ଭାଷାର ଗୀତଟିଏ ଶିଖିବା। ଗୀତଟିକୁ ରଚନା କରିଛନ୍ତି କାଳିନ୍ଦୀ ଚରଣ ପାଣିଗ୍ରାହୀ, ଆଉ ସ୍ୱର ସଂଯୋଜନା କରିଛନ୍ତି ଅକ୍ଷୟ କୁମାର ମହାନ୍ତି। ଏବେ ତାହେଲେ ପିଲାଏ କାଗଜ କଲମ କାଢ଼ି ଗୀତଟିକୁ ଲେଖିନିଅ। ପ୍ରଥମେ ସ୍ଥାୟୀ ଲେଖ।
1: କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ, କେଉଁ ନାମ ଧରି ଡାକିବି ତୁମକୁ, ତୁମେ ଯେ ସର୍ବନାମ।
0: ବର୍ତ୍ତମାନ ପ୍ରଥମ ଅନ୍ତରା ଲେଖ।
1: ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ, ଆଲୋକ ତୁମକୁ ନପାରେ ଦେଖାଇ, ତୁମେ ଯେ ଦେଖାଅ ତାହାରେ, ତୁମେ ଯେ ବେଢ଼ିଛ କୋଟି ବିଶ୍ୱର ସବୁରି ଭିତରେ ବାହାରେ, ତୁମେ ଯେ ବେଢ଼ିଛ କୋଟି ବିଶ୍ୱର ସବୁରି ଭିତରେ ବାହାରେ।
0: ଏବେ ଦ୍ୱିତୀୟ ଅନ୍ତରାଟି ଲେଖ।
1: ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନର କୋଣରୁ, ଲୁହ ହୋଇ ତୁମେ ଝରି ପଡ଼ ପରା, କେତେ ନୟନର କୋଣରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ, ହସ ହୋଇ ପୁଣି ଫୁଲ ପରି ଫୁଟ, କେତେ ଯେ ନରମ ଅଧରୁ, କେଉଁ ନାମ ଧରି ଡାକିବି ତୁମକୁ।

0: ତୁମେ ଯେ ସର୍ବନାମ
1: ଗୀତଟିକୁ ତ ଲେଖିନେଲା ପିଲାମାନେ, ଏବେ ଚାଲ ଗୀତଟିକୁ ଆମେ ତାଳ ସହିତ ଶିଖିବା।

ଶୁଣୁଥିଲେ ଓଡ଼ିଆ ଭାଷାରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷା ଓଡ଼ିଆରେ ଶିକ୍ଷାଦାନ କଲେ ଓମ୍ ପ୍ରକାଶ ମହାନ୍ତି। ଶୁଣନ୍ତୁ ଏକ ସୂଚନା। ଚୁକ୍ତିଭିତ୍ତିକ ସାମୟିକ ସମ୍ବାଦଦାତା ଆବେଦନ ନିମନ୍ତେ ଦରଖାସ୍ତ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତିଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026 ମସିହା। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov/vacancy ସେକ୍ସନ୍ ଦେଖିବାକୁ ଅନୁରୋଧ କରାଯାଇଛି। ସୂଚନାଟି ଏତିକିରେ ଶେଷ ହେଲା।

ଶ୍ରୋତା ବନ୍ଧୁ, ଆମ ପୃଥିବୀର ଜନସଂଖ୍ୟା ନିରନ୍ତର ବୃଦ୍ଧି ପାଇବାରେ ଲାଗିଛି, ଯାହା ଶତାବ୍ଦୀ ପୂର୍ବରୁ ମଣିଷର ଜୀବନଶୈଳୀ ଅପେକ୍ଷା ଅଧିକ ଅନୁକୂଳ ଜୀବନଯାପନ ପରିସ୍ଥିତି ଦ୍ୱାରା ସମ୍ଭବ ହୋଇଛି। ଉପଲବ୍ଧ ତଥ୍ୟ ଅନୁସାରେ ବର୍ତ୍ତମାନ ବିଶ୍ୱର ଜନସଂଖ୍ୟା ପ୍ରାୟ 800 କୋଟି ପାଖରେ ପହଞ୍ଚିଛି। ପୂର୍ବାନୁମାନ ଅନୁସାରେ 2100 ସୁଦ୍ଧା ବିଶ୍ୱ ଜନସଂଖ୍ୟା ପ୍ରାୟ 10 ବିଲିୟନରେ ପହଞ୍ଚିଯିବ। ଜନସଂଖ୍ୟାର ଏହି ଦ୍ରୁତ ଅଭିବୃଦ୍ଧି ସାମାଜିକ, ଅର୍ଥନୈତିକ ଏବଂ ପରିବେଶଗତ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସାରା ବିଶ୍ୱ ପାଇଁ। ଚିକିତ୍ସା ବିଜ୍ଞାନର ବିକାଶ, ଅଶିକ୍ଷା, ଦାରିଦ୍ର୍ୟ, ବାଲ୍ୟ ବିବାହ ସହ ଆହୁରି ଅନେକ ସାମାଜିକ କାରଣ ଏଥିପାଇଁ ଦାୟୀ। ଏସୀୟ ଓ ଆଫ୍ରିକୀୟ ଦେଶମାନଙ୍କରେ ଜନସଂଖ୍ୟା ବୃଦ୍ଧିର ଏହିଭଳି କାରଣଗୁଡ଼ିକ ବେଶ୍ ସ୍ପଷ୍ଟ। ତେବେ ଏହି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିବା ସହିତ ଜୀବନର ବିଭିନ୍ନ କ୍ଷେତ୍ରକୁ ସୁଦୃଢ଼ କରିବା ଆବଶ୍ୟକ। ବିଶ୍ୱର ସବୁ ଦେଶରେ ସରକାର ଅଧିକ ସକ୍ରିୟ ପଦକ୍ଷେପ ନେବା ଦରକାର। ତାଛଡ଼ା ସମାଜର ସଚେତନ ବୁଦ୍ଧିଜୀବୀମାନେ କେବଳ ବାର୍ତ୍ତା ପ୍ରେରଣ ଓ ଆକଳନ ନକରି କ୍ଷେତ୍ର ପ୍ରସ୍ତୁତି ପାଇଁ କାମ କରିବା ଉଚିତ। ଉତ୍ତମ ଶିକ୍ଷାଗତ ପରିସ୍ଥିତି ସୃଷ୍ଟି କରିବା, ସନ୍ତାନ ପ୍ରସବ ଉପରେ କଠୋର ଆଇନ ପ୍ରଣୟନ, ଚିକିତ୍ସା ସେବାରେ ସ୍ଥାୟୀ ପ୍ରବେଶ ପ୍ରଦାନ କରିବା, ଅଣସରକାରୀ ସଂଗଠନଗୁଡ଼ିକୁ ନିୟୋଜିତ କରିବା ଏବଂ ଅନ୍ୟାନ୍ୟ ପଦକ୍ଷେପକୁ ପ୍ରଭାବଶାଳୀ ଢଙ୍ଗରେ ପରିଚାଳନା କଲେ ହୁଏତ କିଛିଟା ସମାଧାନ ହୋଇପାରେ। ତେବେ ଏଠାରେ ସାମାଜିକ ଗଣମାଧ୍ୟମ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର। ଯେପରିକି ଆର୍ଥିକ ଦୁର୍ବଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନେ ଜନସଂଖ୍ୟା ବୃଦ୍ଧିର ବିପଦଗୁଡ଼ିକ ବିଷୟରେ ଅଧିକ ସୂଚନା ପାଇପାରିବେ। ଏହା ସହିତ ବହୁଭାଗୀ ସମ୍ପୃକ୍ତି, ଲୋକଙ୍କ ସଚେତନତା ବୃଦ୍ଧି କରିବା ଏବଂ ଆର୍ଥିକ ସହାୟତା ନିର୍ମାଣ କରିବାରେ ସାମର୍ଥ୍ୟବାନ ହେବା ନିହାତି ଆବଶ୍ୟକ। ଅର୍ଥନୀତି ପରିପ୍ରେକ୍ଷୀରେ ବିକାଶର ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ପହଞ୍ଚିବା ବା ସ୍ଥାୟୀ ସହାୟତା ନିର୍ମାଣ କରିବା ହେଉଛି ଏକ ସମ୍ଭାବ୍ୟ ପ୍ରଭାବଶାଳୀ ଉପାୟ। ସଚେତନ ସ୍ୱେଚ୍ଛାସେବୀ ବା ଅଣଆନୁଷ୍ଠାନିକ ସଂଗଠନମାନେ ଆଗେଇ ଆସି ଯଥାସମ୍ଭବ କାର୍ଯ୍ୟକ୍ରମକୁ ହାତକୁ ନେଲେ ଜନସଂଖ୍ୟା ବୃଦ୍ଧି ସମସ୍ୟା ଦୂର ହେବା ସହିତ ସ୍ଥାୟୀ ବିକାଶ ଓ ପରିବେଶଗତ ସମସ୍ୟା ସବୁ ଅଧିକାଂଶ ମାତ୍ରାରେ ସମାଧାନ ହୋଇପାରିବ।

0: ସଂରକ୍ଷଣ। ପ୍ରତିବର୍ଷ ସାରା ପୃଥିବୀବାସୀ ଜୁଲାଇ ମାସ 28 ତାରିଖରେ ଏଥିପାଇଁ ପାଳନ କରୁଛନ୍ତି ୱାର୍ଲ୍ଡ ନେଚର କନଜରଭେସନ ଡେ। ଏଠାରେ ଭାବିବା ଉଚିତ, ପ୍ରକୃତି ସ୍ୱୟଂ ସିଦ୍ଧା, ଖୁବ୍ ଶକ୍ତିଶାଳୀ। ବିଜ୍ଞାନକୁ ଉପଯୋଗ କରି ତାକୁ ନିୟନ୍ତ୍ରଣ କରିବାର ପ୍ରୟାସ ନ କରି ସଂରକ୍ଷଣ ଓ ସମୃଦ୍ଧି କରିବା ମଣିଷର କର୍ତ୍ତବ୍ୟ। ତେବେ ସିଧାସଳଖ ଭାବେ ବିଜ୍ଞାନ ସହାୟତାରେ ପ୍ରକୃତି ସଂରକ୍ଷଣ କେମିତି କରାଯାଇପାରିବ, ଏହି ସମ୍ପର୍କରେ ଆଜିର ବିଜ୍ଞାନ ପ୍ରଭା କାର୍ଯ୍ୟକ୍ରମରେ ରହିଛି ସଂକ୍ଷିପ୍ତ ଆଲୋଚନା, ପ୍ରକୃତିର ସଂରକ୍ଷଣରେ ପ୍ରୟୋଗାତ୍ମକ ବିଜ୍ଞାନ। ଆଲୋଚନା କରିଛନ୍ତି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନରେ କାର୍ଯ୍ୟରତ ବୈଜ୍ଞାନିକ ଦେବଦତ୍ତ ମିଶ୍ର।
1: ଯଦି ଆସନ୍ତାକାଲି ସକାଳେ ଆମେ ଉଠି ଦେଖିବା ଯେ ପୃଥିବୀରେ ଗଛ ନାହିଁ, ପକ୍ଷୀଙ୍କ କଳରବ ନାହିଁ, ନଦୀରେ ଜଳ ନାହିଁ, ଜଙ୍ଗଲରେ ବାଘ ନାହିଁ, ଆକାଶରେ ମେଘ ନାହିଁ, ତେବେ କିଏ ଆମେ ସଭ୍ୟତାର ଗର୍ବ କରିପାରିବା? ଉତ୍ତର ହେଉଛି କେବେ ବି ନୁହେଁ। ପ୍ରକୃତି କେବଳ ଆମର ଆବଶ୍ୟକତା ପୂରଣ କରେ ନାହିଁ, ସେ ଆମକୁ ଜୀବନ ଦେଇଥାଏ। ଆମେ ନେଉଥିବା ପ୍ରତ୍ୟେକ ଶ୍ୱାସ ଗଛର ଉପହାର, ପିଉଥିବା ପ୍ରତ୍ୟେକ ବୁନ୍ଦା ପାଣି ପ୍ରକୃତିର ଆଶୀର୍ବାଦ। ଆମର ଖାଦ୍ୟ, ଔଷଧ, ବସ୍ତ୍ର, ଘର, ଶିଳ୍ପ ସବୁକିଛି ପ୍ରକୃତି ଉପରେ ନିର୍ଭରଶୀଳ। ଆମ ପୂର୍ବଜମାନେ ପ୍ରକୃତିକୁ ଦେବତା ରୂପେ ପୂଜା କରୁଥିଲେ, ନଦୀକୁ ମା, ବୃକ୍ଷକୁ ଜୀବନ, ପର୍ବତକୁ ଶକ୍ତି ଓ ପଶୁପକ୍ଷୀଙ୍କୁ ସହ ଅସ୍ତିତ୍ୱର ପ୍ରତୀକ ବୋଲି ମନେ କରୁଥିଲେ। କିନ୍ତୁ ଆଜି ଆଧୁନିକତାର ଦୌଡ଼ରେ ଆମେ ପ୍ରକୃତିକୁ କେବଳ ସମ୍ପଦ ଭାବରେ ଦେଖୁଛୁ, ସମ୍ପର୍କ ଭାବରେ ନୁହେଁ। ଆଜି ଆମେ ଏଭଳି ଏକ ଶତାବ୍ଦୀରେ ଜୀବନ ଜିଉଁଛୁ ଯେଉଁଠି ମଣିଷ ନିଜର ସୁଖ ସୁବିଧା ପାଇଁ ପ୍ରକୃତିର ଅମୂଲ୍ୟ ସମ୍ପଦକୁ ଅତି ନିର୍ଦ୍ଦୟ ଭାବରେ ବ୍ୟବହାର କରିଚାଲିଛି। ଜଳବାୟୁ ପରିବର୍ତ୍ତନ, ଯାହାକୁ ଆମେ କ୍ଲାଇମେଟ୍ ଚେଞ୍ଜ କହୁଛୁ, ଗ୍ଲୋବାଲ୍ ୱାର୍ମିଂ ଏବଂ ପ୍ରଜାତିଗୁଡ଼ିକର ବିଲୁପ୍ତି ଏବେ କେବଳ ବହିର ପୃଷ୍ଠାରେ ସୀମିତ ନାହିଁ, ବରଂ ଏହା ଆମ ସାମ୍ନାରେ ଏକ ବଡ଼ ସଙ୍କଟ ଭାବେ ଛିଡ଼ା ହୋଇଛି। କିନ୍ତୁ ଏହି ସଙ୍କଟ ସମୟରେ ଆମ ପାଖରେ ସବୁଠାରୁ ବଡ଼ ଅସ୍ତ୍ର ହେଉଛି ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ଯାହାକୁ ଆମେ ଇଂଲିଶରେ କହୁଛୁ ସାଇନ୍ସ ଓ ଟେକ୍ନୋଲୋଜି। ଆଧୁନିକ ଯୁଗରେ ପ୍ରକୃତି ସଂରକ୍ଷଣ ଏକ ଜଟିଳ ଏବଂ ସମ୍ପୂର୍ଣ୍ଣ ବୈଜ୍ଞାନିକ ପ୍ରକ୍ରିୟା। ଆଜି ବିସ୍ତୃତ ଭାବେ ଆଲୋଚନା କରିବା କିପରି ମହାକାଶରୁ ଆରମ୍ଭ କରି ଅଣୁବୀକ୍ଷଣ ଯନ୍ତ୍ର ପର୍ଯ୍ୟନ୍ତ ସବୁକିଛି ଆମ ପରିବେଶକୁ ବଞ୍ଚାଇବାରେ ଲାଗିଛି। ସାଟେଲାଇଟ୍ ବା କୃତ୍ରିମ ଉପଗ୍ରହ ଏବଂ ରିମୋଟ୍ ସେନ୍ସେସିଂ, ଆମେ ଯେତେବେଳେ ଜଙ୍ଗଲ ଭିତରେ ଥାଉ ଆମେ କେବଳ କିଛି ମିଟର ଦୂରତା ପର୍ଯ୍ୟନ୍ତ ଦେଖିପାରୁ, କିନ୍ତୁ ମହାକାଶରେ ଘୁରି ବୁଲୁଥିବା କୃତ୍ରିମ ଉପଗ୍ରହ ବା ସାଟେଲାଇଟ୍ ଆମକୁ ସମ୍ପୂର୍ଣ୍ଣ ପୃଥିବୀର ଚିତ୍ର ଏକାସଙ୍ଗେ ଦେଇଥାଏ। ଜଙ୍ଗଲ ନିଆଁ ବା ଫରେଷ୍ଟ ଫାୟାର୍ର ମୁକାବିଲା ଓ ତତ୍କାଳୀନ ଯନ୍ତ୍ରପାତି, ଜଙ୍ଗଲ ନିଆଁ ପରିବେଶର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ଆମାଜନ, ଅଷ୍ଟ୍ରେଲିଆ କିମ୍ବା ଆମ୍ବ ଓଡ଼ିଶାର ଶିମିଳିପାରରେ ନିଆଁ ଲାଗେ, ସେତେବେଳେ ସେଠାରେ ପହଞ୍ଚିବା ପୂର୍ବରୁ ହିଁ ହେକ୍ଟର ହେକ୍ଟର ଜଙ୍ଗଲ ନଷ୍ଟ ହୋଇଯାଇଥାଏ। ଏଥିପାଇଁ ବିଜ୍ଞାନ ବ୍ୟବହାର କରୁଛି ମୋଦିସ୍ ବା ମଡରେଟ୍ ରେଜୁଲ୍ୟୁସନ୍ ଇମେଜିଂ ସ୍ପେକ୍ଟ୍ରୋମିଟର ସାଟେଲାଇଟ୍ ଏବଂ VIIRS ଭିଜେବୁଲ୍ ଇନ୍ଫ୍ରାରେଡ୍ ଇମାଜିଂ ରେଡିଓମିଟର ସୁଇଟ୍ ଭଳି ଶକ୍ତିଶାଳୀ ସେନ୍ସର, ଯାହା ନାସା ଏବଂ ଇସ୍ରୋ ଭଳି ମହାକାଶ ସଂସ୍ଥାର ସାଟେଲାଇଟ୍ରେ ଲାଗିଛି। ଏହି ସେନ୍ସରଗୁଡ଼ିକ ଇନ୍ଫ୍ରାରେଡ୍ ବିକିରଣ ବା ତାପମାତ୍ରାର ସାମାନ୍ୟ ପରିବର୍ତ୍ତନକୁ ଧରିପାରନ୍ତି। ଜଙ୍ଗଲର କୌଣସି ଅଞ୍ଚଳରେ ନିଆଁର ସାମାନ୍ୟ କଣିକଟାଏ ଥିଲେ ମଧ୍ୟ ସାଟେଲାଇଟ୍ ତା ଚିହ୍ନଟ କରି ଭାରତର FSI ବା ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆକୁ ସୂଚନା ପଠାଏ। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ ଏହାକୁ ମେସେଜ ସାହାଯ୍ୟରେ ସେହି ଅଞ୍ଚଳର ବନ ବିଭାଗ କର୍ମଚାରୀଙ୍କ ମୋବାଇଲକୁ ପଠାଇଥାଏ। ଏହାକୁ ଆମେ ଅର୍ଲି ୱାର୍ନିଂ ସିଷ୍ଟମ ବୋଲି କହୁ। ଡ୍ରୋନ୍ ଏବଂ ଲିଡାର ବା ଲାଇଡର ପ୍ରଯୁକ୍ତି ବିଦ୍ୟା, ସାଟେଲାଇଟ୍ ବ୍ୟତୀତ ବର୍ତ୍ତମାନ ବନ ବିଭାଗ ଲାଇଡାର ବା ଲାଇଟ୍ ଡିଟେକ୍ସନ ଆଣ୍ଡ ରେଞ୍ଜିଂ ଯନ୍ତ୍ର ବ୍ୟବହାର କରୁଛି। ଏହା ଗଛଗୁଡ଼ିକ ଉପରକୁ ଲକ୍ଷ ଲକ୍ଷ ଲେଜର ରଶ୍ମି ବା ଲେଜର ବିମ୍ସ ପଠାଇଥାଏ ଏବଂ ସେହି ରଶ୍ମି ଫେରିବା ସମୟକୁ ମାପି ଜଙ୍ଗଲର ଏକ 3D ବା ତ୍ରୈମାତ୍ରିକ ମାନଚିତ୍ର ପ୍ରସ୍ତୁତ କରେ। ଏହାଦ୍ୱାରା ଜଙ୍ଗଲ କେତେ ଘନ, କେଉଁଠି ବେଆଇନ ଗଛ କଟା ଚାଲିଛି ଏବଂ ଜଙ୍ଗଲ କେତେ ପରିମାଣର ଅଙ୍ଗାରକାମ୍ ବା କାର୍ବନ ଶୋଷଣ କରୁଛି ତାହା ଗବେଷଣାଗାରରେ ବସି ଜାଣିହେଉଛି। ବନ୍ୟଜନ୍ତୁ ଗଣନା ଓ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କୌଣସି ଜୀବକୁ ସଂରକ୍ଷଣ କରିବା ପୂର୍ବରୁ ଜଙ୍ଗଲରେ ସେମାନଙ୍କ ସଂଖ୍ୟା କେତେ ତାହା ଜାଣିବା ନିହାତି ଜରୁରୀ। ପୂର୍ବରୁ କେବଳ ପାଦ ଚିହ୍ନ ବା ପକ୍ ମାର୍କସ୍ ଦେଖି ବାଘ ଗଣନା ହେଉଥିଲା, ଯାହା ଅନେକ ସମୟରେ ଭୁଲ ତଥ୍ୟ ଦେଉଥିଲା। ଆଜି ବିଜ୍ଞାନ ଏହାକୁ ଅତ୍ୟନ୍ତ ସଠିକ୍ କରିପାରିଛି। ମୋସନ୍ ସେନ୍ସର କ୍ୟାମେରା ଟ୍ରାପ୍, ଏହି ସ୍ୱତନ୍ତ୍ର କ୍ୟାମେରାଗୁଡ଼ିକୁ ଜଙ୍ଗଲର ଗଛମାନଙ୍କରେ ବାନ୍ଧି ଦିଆଯାଏ। ଏଥିରେ ଇନ୍ଫ୍ରାରେଡ୍ ସେନ୍ସର ଥାଏ, ଯେତେବେଳେ କୌଣସି ବନ୍ୟଜନ୍ତୁ ଏହାର ସାମ୍ନା ଦେଇ ଗତି କରେ ତା'ର ଶରୀରର ଉତ୍ତାପ ଏବଂ ଗତିକୁ ଚିହ୍ନଟ କରି କ୍ୟାମେରାଟି ସଙ୍ଗେ ସଙ୍ଗେ ଫଟୋ ଉଠାଇ ନିଏ। ବାଘମାନଙ୍କ ଶରୀରରେ ଥିବା କଳାଗାର ବା ଷ୍ଟ୍ରାଇପ୍ ବା ଚିତାଭାଗର ଦେହରେ ଥିବା ଚିହ୍ନ ସବୁ ବାଘଙ୍କ କ୍ଷେତ୍ରରେ ସମାନ ନଥାଏ। ମଣିଷର ଆଙ୍ଗୁଠି ଚିହ୍ନ ଭଳି ଏହା ପ୍ରତ୍ୟେକ ବାଘ ପାଇଁ ସ୍ୱତନ୍ତ୍ର। ବୈଜ୍ଞାନିକମାନେ AI ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ସଫ୍ଟୱେୟାର ବ୍ୟବହାର କରି ଲକ୍ଷ ଲକ୍ଷ ଫଟୋ ମଧ୍ୟରୁ ଗୋଟିଏ ବାଘର ଫଟୋକୁ ଅନ୍ୟ ବାଘଠାରୁ ଅଲଗା କରି ଚିହ୍ନଟ କରନ୍ତି, ଯାହାଦ୍ୱାରା ଗୋଟିଏ ବାଘର ଦୁଇଥର ଗଣନା ହେବାର ସମ୍ଭାବନା ରହେ ନାହିଁ। ଏମ୍ସ୍ଟ୍ରିପ୍ସ ପ୍ରଣାଳୀ, ଭାରତରେ ବାଘ ସଂରକ୍ଷଣ ପାଇଁ ଏମ୍ସ୍ଟ୍ରିପ୍ସ ନାମକ ଏକ GPS ବା ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ ଭିତ୍ତିକ ଡିଜିଟାଲ ସଫ୍ଟୱେୟାର ବ୍ୟବହାର କରାଯାଉଛି, ଯାହା ବନ କର୍ମଚାରୀଙ୍କ ପେଟ୍ରୋଲିଂ ଏବଂ ବନ୍ୟ ଜୀବଜନ୍ତୁଙ୍କ ଉପସ୍ଥିତିକୁ ସଠିକ୍ ଭାବରେ ଲିପିବଦ୍ଧ କରେ। ଓଡ଼ିଶାର ଭୂଗୋଳ ପ୍ରକୃତିର ସୁନ୍ଦର ଉଦାହରଣ। ଆମ ପାଖରେ ଚିଲିକା ହ୍ରଦ ଏବଂ ଗହିରମତା କୂଳ ଅଛି, ଯେଉଁଠି ବିଜ୍ଞାନ ବହୁତ ବଡ଼ ଭୂମିକା ଗ୍ରହଣ କରିଛି। ଅଲିଭ୍ ରିଡ୍ଲେ କଇଁଚଙ୍କ ପ୍ରଯୋଜନ ବା ରିପ୍ରଡକ୍ସନ୍ ଅଫ୍ ଅଲିଭ୍ ରିଡ୍ଲେ। ପ୍ରତିବର୍ଷ ଶୀତଦିନେ ପ୍ରଶାନ୍ତ ମହାସାଗରରୁ ହଜାର ହଜାର କିଲୋମିଟର ପାରି

0: ଲକ୍ଷ ଲକ୍ଷ ଅଲିଭ୍ ରିଡ୍ଲେ କଇଁଛ ଓଡ଼ିଶାର ଉପକୂଳକୁ ଅଣ୍ଡା ଦେବା ପାଇଁ ଆସନ୍ତି। ସେମାନେ ସମୁଦ୍ରରେ କେଉଁ ମାର୍ଗରେ ଆସୁଛନ୍ତି ଏବଂ ଅଣ୍ଡା ଦେବା ପରେ କେଉଁଆଡ଼େ ଯାଉଛନ୍ତି ତାହା ଜାଣିବା ପାଇଁ ବୈଜ୍ଞାନିକମାନେ ସେମାନଙ୍କ ପିଠରେ ସାଟେଲାଇଟ୍ ଟେଲିମେଟ୍ରି ବା ଟ୍ରାନ୍ସମିଟର ଲଗାଉଛନ୍ତି। ଏ ଯନ୍ତ୍ର ସାହାଯ୍ୟରେ ସେମାନଙ୍କର ଗତିପଥ ରିଅଲ ଟାଇମ୍ରେ ମ୍ୟାପ୍ ଉପରେ ଦେଖାଯାଏ। ଯେତେବେଳେ ପଡ଼େ ଯେ କଇଁଛମାନେ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ଏକତ୍ରିତ ହେଉଛନ୍ତି, ସରକାର ସେହି ଅଞ୍ଚଳରେ ବଡ଼ ବଡ଼ ମାଛଧରା ବୋଟ୍ ଏବଂ ଟ୍ରଲର ଚଳାଚଳକୁ ନିଷିଦ୍ଧ କରନ୍ତି, ଯାହାଦ୍ୱାରା ସେମାନଙ୍କ ଜୀବନ ରକ୍ଷା ହୋଇପାରୁଛି। ସାଇବେରିଆ, ମଙ୍ଗୋଲିଆ ଏବଂ କାସ୍ପିଆନ୍ ସାଗରର ଅତ୍ୟଧିକ ଶୀତରୁ ରକ୍ଷା ପାଇବା ପାଇଁ ଲକ୍ଷ ଲକ୍ଷ ପକ୍ଷୀ ଆମ ଚିଲିକା ଭିତରକନିକାକୁ ପ୍ରତିବର୍ଷ ଆସନ୍ତି। ସେମାନଙ୍କର ପ୍ରବାସ ମାର୍ଗ ବା ଫ୍ଲାଏଓଏସ୍କୁ ଅଧ୍ୟୟନ କରିବା ପାଇଁ ବୈଜ୍ଞାନିକମାନେ ଦୁଇଟି ପଦ୍ଧତି ଆପଣାନ୍ତି। ପ୍ରଥମଟି ହେଉଛି ରିଙ୍ଗିଙ୍ଗ୍ ବା ରିଙ୍ଗ୍ ବ୍ୟାଣ୍ଡିଙ୍ଗ୍, ଯେଉଁଠି ପକ୍ଷୀଙ୍କ ଗୋଡ଼ରେ ଏକ ସ୍ୱତନ୍ତ୍ର ନମ୍ଘର ଥିବା ଆଲୁମିନିୟମ୍ର ପତଳା ରିଙ୍ଗ୍ ପିନ୍ଧାଇ ଦିଆଯାଏ। ଦ୍ୱିତୀୟ ଏବଂ ଆଧୁନିକ ପଦ୍ଧତି ହେଉଛି ପିଟିଟି ବା ପ୍ଲାଟଫର୍ମ ଟ୍ରାନ୍ସମିଟର ଟର୍ମିନାଲ୍ସ। ଏହା ଏକ ଅତି କ୍ଷୁଦ୍ର ଜିପିଏସ୍ ବା ଗ୍ଲୋବାଲ୍ ପୋଜିସନିଂ ସିଷ୍ଟମ୍ ଯନ୍ତ୍ର, ଯାହାକୁ ପକ୍ଷୀଙ୍କ ପିଠିରେ ସୋଲାର ବ୍ୟାଟେରୀ ସହ ଲଗାଯାଏ। ଏହା ସୂଚନା ଦିଏ ଯେ କେବଳ 300 ଗ୍ରାମ ଓଜନର ଏକ ପକ୍ଷୀ କିପରି ହିମାଳୟ ପର୍ବତମାଳାରୁ ଉପର ଦେଇ ପାର ହୋଇ ଓଡ଼ିଶାରେ ପହଞ୍ଚୁଛି। ଏହି ତଥ୍ୟ ଆନ୍ତର୍ଜାତିକ ସ୍ତରରେ ପକ୍ଷୀ ଶିକାର ରଖିବାରେ ସାହାଯ୍ୟ କରେ। ଆଧୁନିକ ସଂରକ୍ଷଣ ବିଜ୍ଞାନର ତିନୋଟି ମୁଖ୍ୟ ଶାଖା ପ୍ରକୃତି ସଂରକ୍ଷଣ ଏବେ କେବଳ ବାହାରେ ନାହିଁ, ଏହା ଲାବୋରେଟୋରୀ ବା ଗବେଷଣାଗାର ମଧ୍ୟରେ ମଧ୍ୟ ଏକ ପ୍ରଧାନ ବିଷୟ ପାଲଟିଛି। ଏହାର ତିନୋଟି ମୁଖ୍ୟ ଶାଖା ରହିଛି। ପ୍ରଥମେ ହେଲା ସଂରକ୍ଷଣ ପରିବେଶ ବିଜ୍ଞାନ ବା ଆମେ ଏହାକୁ କନଜରଭେସନ୍ ଇକୋଲୋଜି କହୁ। ଏହି ଶାଖାରେ ସମ୍ପନ୍ନ ପରିସଂସ୍ଥା ବା ଇକୋସିଷ୍ଟମ୍କୁ ଅଧ୍ୟୟନ କରାଯାଏ। ପରିବେଶରେ ଥିବା ପ୍ରତ୍ୟେକ କୀଟପତଙ୍ଗଠାରୁ ଆରମ୍ଭ କରି ବଡ଼ ପଶୁ ପର୍ଯ୍ୟନ୍ତ ସମସ୍ତେ ପରସ୍କର ସହ ଜଡ଼ିତ। ବୈଜ୍ଞାନିକମାନେ କମ୍ପ୍ୟୁଟର ସିମୁଲେସନ୍ ଏବଂ ଗଣିତର ମଡେଲ୍ ବ୍ୟବହାର କରି ଜାଣିବାକୁ ଚେଷ୍ଟା କରନ୍ତି ଯେ ଯଦି ଜଙ୍ଗଲରୁ ଗୋଟିଏ ପ୍ରଜାତିର ସଂଖ୍ୟା କମିଯାଏ ତେବେ ତା'ର ପ୍ରଭାବ ଅନ୍ୟ ଜୀବଙ୍କ ଉପରେ କିପରି ପଡ଼ିବ। ଏହାଦ୍ୱାରା ପରିବେଶର ଭାରସାମ୍ୟ ରକ୍ଷା କରିବା ସହଜ ହୁଏ। ବଂଶାନୁକ୍ରମିକ ବିଜ୍ଞାନ ଆଜି ବିଲୁପପ୍ରାପ୍ତ ଜୀବମାନଙ୍କ ପାଇଁ ବରଦାନ ସଦୃଶ। ଇଡିଏନ୍ଏ ବା ଏନ୍ଭାରମେଣ୍ଟାଲ ଡିଏନ୍ଏ ବା ପରିବେଶ ଡିଏନ୍ଏ, ଏହା ଏକ ଚମତ୍କାର ପ୍ରଯୁକ୍ତି ବିଦ୍ୟା। ଯଦି ଆମକୁ ଜାଣିବାକୁ ଅଛି ଯେ ଏକ ଗଭୀର ଜଙ୍ଗଲର ନଦୀରେ କୌଣସି ବିରଳ କୁମ୍ଭୀର କିମ୍ବା ମାଛ ଅଛି କି ନାହିଁ, ତେବେ ଆମକୁ ସେହି ଜୀବକୁ ଖୋଜିବା ଦରକାର ନାହିଁ। ବୈଜ୍ଞାନିକମାନେ କେବଳ ସେହି ନଦୀରୁ ଏକ ବୋତଲ ପାଣି ସଂଗ୍ରହ କରନ୍ତି, ସେହି ପାଣିରେ ଜୀବମାନଙ୍କ ଶରୀରରୁ ଖସିଥିବା ଚମଡ଼ା, ଲାଳ କିମ୍ବା ମଳର ଡିଏନ୍ଏ ଥାଏ। ଲାବୋରେଟୋରୀରେ ଏହି ଇଡିଏନ୍ଏ ପରୀକ୍ଷା କରି ନଦୀରେ କେଉଁ କେଉଁ ଜୀବ ଅଛନ୍ତି ତା'ର ସମ୍ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରାଯାଇପାରେ। ଇନ୍ ବ୍ରିଡିଂ ରୋକିବା, ଯେତେବେଳେ କୌଣସି ଜୀବଙ୍କ ସଂଖ୍ୟା ବହୁତ କମିଯାଏ, ଯେପରିକି ଭାରତୀୟ ସିଂହ, ସେମାନଙ୍କ ମଧ୍ୟରେ ହିଁ ବଂଶ ବୃଦ୍ଧି ହୁଏ। ଏହାଦ୍ୱାରା ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମିଯାଏ ଏବଂ ନୂଆ ରୋଗ ଆସିଲେ ସମସ୍ତେ ଏକାସଙ୍ଗେ ମରିଯାଆନ୍ତି। ଜେନେଟିକ୍ ସିକ୍ୱେନ୍ସିଂ ମାଧ୍ୟମରେ ବୈଜ୍ଞାନିକମାନେ ସେମାନଙ୍କ ଡିଏନ୍ଏ ଯାଞ୍ଚ କରନ୍ତି ଏବଂ ଦୁଇଟି ଭିନ୍ନ ଜେନେଟିକ୍ ଗ୍ରୁପ୍ ମଧ୍ୟରେ ପ୍ରଜନନ କରାଇ ସେମାନଙ୍କ ବଂଶକୁ ଶକ୍ତିଶାଳୀ କରନ୍ତି। ସଂରକ୍ଷଣ ଶରୀରର ବିଜ୍ଞାନ ବା କନଜରଭେସନ୍ ଫିଜିଓଲୋଜି, ବୈଜ୍ଞାନିକମାନେ ଜଙ୍ଗଲରୁ ପଶୁମାନଙ୍କ ମଳ କିମ୍ବା ରକ୍ତର ନମୁନା ସଂଗ୍ରହ କରନ୍ତି ଏବଂ ସେଥିରେ ଥିବା କର୍ଟିସୋଲ ଭଳି ଷ୍ଟ୍ରେସ୍ ହରମୋନର ମାତ୍ରା ମାପନ୍ତି। ଯଦି କୌଣସି ଅଞ୍ଚଳରେ ପଶୁମାନଙ୍କ ଷ୍ଟ୍ରେସ୍ ହରମୋନ ଅଧିକ ଥାଏ ତେବେ ଜଣାପଡ଼େ ଯେ ସେହି ଅଞ୍ଚଳରେ ପର୍ଯ୍ୟଟନ କିମ୍ବା ଗାଡ଼ି ଚଳାଚଳ ସେମାନଙ୍କ ଅସୁବିଧାରେ ପକାଉଛି। ଏହାପରେ ବନ ବିଭାଗ ସେହି ଅଞ୍ଚଳରେ ମଣିଷର ପରିବେଶକୁ ସୀମିତ କରିଥାଏ। କିନ୍ତୁ ଗୋଟିଏ କଥା ସବୁବେଳେ ମନେ ରଖିବାକୁ ହେବ, ପ୍ରଯୁକ୍ତି ବିଦ୍ୟା କେବଳ ଏକ ସାଧନ ନୁହେଁ କିନ୍ତୁ ସଂକଳ୍ପ ଆମର ହେବା ଉଚିତ। ଯଦି ଆମ ମନରେ ପ୍ରକୃତି ପ୍ରତି ଭଲ ପାଇବା ଏବଂ ସହାନୁଭୂତି ରହିବ ନାହିଁ ତେବେ ବିଶ୍ୱର ସବୁଠାରୁ ଦାମୀ ଯନ୍ତ୍ର ମଧ୍ୟ ପୃଥିବୀକୁ ବଞ୍ଚାଇ ପାରିବ ନାହିଁ। ବିଜ୍ଞାନ ଆମକୁ ବାଟ ଦେଖାଉଛି, ଏବେ ସେହି ବାଟରେ ଚାଲିବା ଆମ ସମସ୍ତଙ୍କର ଦାୟିତ୍ୱ। ଆସନ୍ତୁ ଆଜି ଆମେ ସମସ୍ତେ ଶପଥ ନେବା ବିଜ୍ଞାନର ସଦୁପଯୋଗ କରି ଆମର ପରିବେଶକୁ ସବୁଜ ଏବଂ ସୁନ୍ଦର ରଖିବା।
1: ଆମ ପର୍ଯ୍ୟାବରଣର ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛନ୍ତି ପ୍ରାଣୀ ଜଗତ। ମଣିଷ ସବୁଠାରୁ ଉନ୍ନତ ପ୍ରାଣୀ। ମଣିଷକୁ ଛାଡ଼ିଦେଲେ ଆଉ ଯେଉଁ ପ୍ରାଣୀମାନଙ୍କୁ ଶ୍ରେଷ୍ଠ ସ୍ଥାନ ଦିଆଯାଇଥାଏ ସେମାନଙ୍କ ମଧ୍ୟରେ ବାଘ ଅନ୍ୟତମ। ବାଘ ତା'ର ସୁନ୍ଦର ଚେହେରା, ତୀକ୍ଷ୍ଣ ଚତୁରତାପୂର୍ଣ୍ଣ ଶିକାର କୌଶଳ ଯୋଗୁଁ ବେଶ୍ ଦ୍ରୁତ ବୋଲି ଆମେ ଧରିଥାଉ। ପୃଥିବୀର ଅଧିକାଂଶ ଦେଶରେ ବାଘ ଦେଖାଯାଆନ୍ତି। ଗଭୀର ଜଙ୍ଗଲରେ ବାସ କରୁଥିବା ଏହି ଜୀବ ମଣିଷର ଶାରୀରିକ ବଳଠାରୁ ଯଥେଷ୍ଟ ବଳଶାଳୀ। ସେ ମଧ୍ୟ ଆଜି ବିପଦରେ। ପ୍ରଖର ବୁଦ୍ଧି ସମ୍ପନ୍ନ ମଣିଷ କଳବଳ କୌଶଳ ଖଟେଇ ବାଘ ଉପରେ ରାଜୁତି କରିଛି। ବାଘ ଶିକାର କରି ସେମାନଙ୍କ ବଂଶ ଲୋପ କରିବାକୁ ବସିଲା ବେଳେ ପରିବେଶର ଅସନ୍ତୁଳନକୁ ଲକ୍ଷ୍ୟ କରି ବାଘମାନଙ୍କ ସୁରକ୍ଷା ପାଇଁ ଅଣ୍ଟା ଭିଡ଼ିଛି। ସେଥିପାଇଁ ତ ପ୍ରତିବର୍ଷ ଜୁଲାଇ ମାସ 29 ତାରିଖକୁ ସାରା ବିଶ୍ୱରେ ଇଣ୍ଟରନ୍ୟାସନାଲ ଟାଇଗର ଡେ ବା ଅନ୍ତର୍ଜାତୀୟ ବ୍ୟାଘ୍ର ଦିବସ ଭାବେ ପାଳନ କରାଯାଉଛି। ସତରେ ବାଘ ହେଉଛି ପର୍ଯ୍ୟାବରଣର ପ୍ରକୃତ ବନ୍ଧୁ। କାର୍ଯ୍ୟକ୍ରମରେ ଏହି ବିଷୟ ସମ୍ବଳିତ ଆଲୋଚନା ପର୍ଯ୍ୟାବରଣର ସନ୍ତୁଳନ ରକ୍ଷା ପାଇଁ ବାଘ। ଆଲୋଚକ ମୁଖ୍ୟ ବନ ସଂରକ୍ଷଣ ଅଧିକାରୀ ସମ୍ୟକ ସାମନ୍ତରାୟ।
2: ଟାଇଗର ଗୋଟେ ଇଣ୍ଡିକେଟର ସ୍ପିସିସ, ଯେକୌଣସି ଗୋଟେ ଜୈବ ବିବିଧ ସମ୍ପୂର୍ଣ୍ଣ ଜାଗାର ଏଟା ଗୋଟେ ପରିମାପକ ପରିସୂଚକ, କାରଣ ଖାଦ୍ୟ ଶୃଙ୍ଖଳର ଚରମ ସୋପାନରେ

0: ବାଘ ଯଦି ବାଘର ସଂଖ୍ୟା ଭଲ ଥାଏ ତାହେଲେ ସିଏ ଖାଉଥିବା ତୃଣଭୋଜୀ ମାନଙ୍କର ସଂଖ୍ୟା ମଧ୍ୟ ଉତ୍ତମ ଥିବାର ଜଣାଯାଏ ଏବଂ ଯଦି ତୃଣଭୋଜୀ ମାନଙ୍କର ସଂଖ୍ୟା ଉତ୍ତମ ଥାଏ ତାହେଲେ ସେ ଯୋଉ ଜଙ୍ଗଲ ବା ଚାରଣ ଭୂମି ଏବଂ ଜୈବ ବିବିଧତାର ସଂରଚନାଟା ଭଲ ଭାବରେ ଥାଏ ବୋଲି ଆମକୁ ଜଣାପଡେ। ତେଣୁ ଯଦି ବାଘର ସଂଖ୍ୟା ଉତ୍ତମ ଅଛି ତାହେଲେ ଚାରଣ ଭୂମି ସମ୍ପୂର୍ଣ୍ଣ ବନସ୍ପତି ଏବଂ ଅନ୍ୟ ଜୈବିକ ଉପାଦାନ ଯେମିତିକି ପାଣିର ସ୍ରୋତ ଖାଦ୍ୟର ସ୍ରୋତ ସବୁତକ ଠିକ୍ ପରିମାପକ ଭାବରେ ସନ୍ତୁଳିତ ଆଧାରରେ ଅଛି ବୋଲି ଜଣାଯାଏ। ତେଣୁ ବାଘର ସଂଖ୍ୟା ଗୋଟେ ଏଣ୍ଟାୟାର ଲ୍ୟାଣ୍ଡସ୍କେପର ହେଲ୍ଥ ହିସାବରେ ଇକୋସିଷ୍ଟମ ହେଲ୍ଥ ହିସାବରେ ଜଣାଯାଏ। ଆମେ ବର୍ତ୍ତମାନ ଭାରତ ବର୍ଷରେ 58 ବାଘ ପ୍ରକଳ୍ପ ଅଛି NTCA ଦ୍ଵାରା ପରିଚାଳିତ ହେଉଛନ୍ତି ଏବଂ ଏହି ସବୁତକ ବାଘ ପ୍ରକଳ୍ପ ମିଶି ପାଖାପାଖି 3 ଟ୍ରିଲିୟନରୁ ଅଧିକା ଆର୍ଥିକ ଉପାଦାନ ଜେନେରେଟ୍ କରିଥାନ୍ତି। ଏଥିରୁ 3ଟା ମୁଖ୍ୟ ଉପାଦାନ ଥାଏ, ଇକୋଲୋଜିକାଲ ଉପାଦାନ ମାନେ ପ୍ରୋଭିଜନିଂ ଉପାଦାନ, ରେଗୁଲେଟରୀ ଉପାଦାନ ଏବଂ ସୋସିଓ କଲଚରାଲ ଉପାଦାନ। ପ୍ରୋଭିଜନିଂ ଉପାଦାନରେ ଆମେ ଜଙ୍ଗଲରୁ କ'ଣ ପ୍ରାପ୍ତ କରୁଛେ ଯେମିତିକି କାଷ୍ଠ, ଅଣକାଷ୍ଠ ଦ୍ରବ୍ୟ, ଶାଳ ମଞ୍ଜି, ମହୁଲ ଫୁଲ, ଝୁଣା, ମହୁ ଇତ୍ୟାଦି ଆମେ ଏଇଟା ପାଇଥାଉ ଏବଂ ଏହାର କିଛି ଗୋଟେ ଆର୍ଥିକ ମୂଲ୍ୟ ଥାଏ। ଇଏ ହେଲା ଆପଣଙ୍କର ପ୍ରୋଭିଜନିଂ। ଦ୍ୱିତୀୟ ହେଲା ଆପଣଙ୍କର ରେଗୁଲେଟରୀ। ରେଗୁଲେଟରୀ ମାନେ ଆପଣଙ୍କର କାର୍ବନ ସିକ୍ୱେଷ୍ଟ୍ରେସନ ହେବା, ଟେମ୍ପରେଚର କଣ୍ଟ୍ରୋଲ କରିବା, ଗ୍ଲୋବାଲ କ୍ଲାଇମେଟିକ ଫେନୋମେନ କୁ ଅଟକେଇବା, ସଏଲ ଇରୋଜନ କୁ ଚେକ୍ କରିବା, ଜଳାଶୟକୁ ପୁନରୁଦ୍ଧାର କରିବା, ଗ୍ରାଉଣ୍ଡ ୱାଟର ଟେବୁଲ କୁ ରିଚାର୍ଜ କରିବା, ଏ ସବୁ ପ୍ରକାରର କାମ ଯାହା ଜଙ୍ଗଲର ଅନୁପସ୍ଥିତିରେ ଆମେ କରିପାରିନଥାନ୍ତେ ବ୍ୟାଘ୍ର ପ୍ରକଳ୍ପରେ ବ୍ୟାଘ୍ରର ଉପସ୍ଥିତି ଦ୍ୱାରା ଏଟା ସମ୍ଭବପର ହେଇପାରେ। ଏବଂ ତୃତୀୟ ହେଲା ସୋସିଓ ଇକୋନୋମିକ। ସୋସିଓ ଇକୋନୋମିକ ମାନେ ଏହିଭଳି ବ୍ୟାଘ୍ର ପ୍ରକଳ୍ପ ପରିପାର୍ଶ୍ୱରେ ଥିବା ଲୋକମାନେ ଏଥିରୁ କ'ଣ ଉପକୃତ ହୁଅନ୍ତି। ଏହାଦ୍ୱାରା ଇକୋ ଟୁରିଜମ ହୁଏ, ଏହାଦ୍ୱାରା ବିଭିନ୍ନ ପ୍ରକାର ରିଲିଜିୟସ ଟେମ୍ପଲ ଟୁରିଜମ ମଧ୍ୟ ହୁଏ, ୱାଟର ସ୍ପୋର୍ଟସ ହୁଏ, ଏମିତି ବିଭିନ୍ନ ପ୍ରକାରର ଆର୍ଥିକ ସୁବିଧା ଏବଂ ପରୋକ୍ଷ ଏବଂ ପ୍ରତ୍ୟକ୍ଷ ରୋଜଗାର ଯୋଗାଇବାରେ ବ୍ୟାଘ୍ର ପ୍ରକଳ୍ପ ବହୁତ ସାହାଯ୍ୟ ହୋଇଥାନ୍ତି। ପରିଗଣନାରୁ ଜଣାଯାଏ ଯାହାକି NEE ମ୍ୟାନେଜମେଣ୍ଟ ଏଫେକ୍ଟିଭନେସ୍ ଇଭାଲୁଏସନ୍ ବୋଲି ଗୋଟେ ସଂରଚନା ରିପୋର୍ଟ ତିଆରି କରନ୍ତି NTCA ପ୍ରତ୍ୟେକ ବର୍ଷ ବ୍ୟାଘ୍ର ପ୍ରକଳ୍ପର। ସେଥିରୁ ଜଣାଯାଏ ଯେ ପ୍ରତ୍ୟେକଟି ଟଙ୍କା ଯଦି ଆମେ ଖର୍ଚ୍ଚ କରୁଛେ ଯେକୌଣସି ବ୍ୟାଘ୍ର ପ୍ରକଳ୍ପର ପୁନରୁଦ୍ଧାର ପାଇଁ ବୋଲି ହଉ ବା ତାର ମ୍ୟାନେଜମେଣ୍ଟ ପାଇଁ ବୋଲି ହଉ ବା ତାର ଆଡମିନିଷ୍ଟ୍ରେସନ ପାଇଁ ବୋଲି ହଉ, ଆମକୁ ସେ ପ୍ରତିଦାନରେ 350 ଟଙ୍କାରୁ ଆରମ୍ଭ କରି 1750 ଟଙ୍କା ପ୍ରତି ହେକ୍ଟର ଆମକୁ ଉପାଦାନ ଦେଇଥାଏ। ଏଇ ଯେମିତି ରେଗୁଲେଟରୀ ପ୍ରୋଭିଜନିଂ ଏବଂ ସୋସିଓ କଲଚରାଲ ସର୍ଭିସେସ କହିଲି ତା ମାଧ୍ୟମରେ ଗ୍ଲୋବାଲ କ୍ଲାଇମେଟିକ ଚେଞ୍ଜର କୁପ୍ରଭାବ ଆମେ ସମସ୍ତେ ଉପଭୋଗ କରିଥାଉ। ତେଣୁ ୟାକୁ କାଉଣ୍ଟର କରିବା ପାଇଁ ହେଲେ ଏବଂ ପରିବେଶ ସନ୍ତୁଳନ ରକ୍ଷା କରିବା ପାଇଁ ହେଲେ ଆମର ବ୍ୟାଘ୍ର ପ୍ରକଳ୍ପ ଓ ତଜନିତ ସଂରକ୍ଷିତ ବନସ୍ପତି ଏବଂ ଆନୁଷଙ୍ଗିକ ପ୍ରେଡେଟର, କୋ ପ୍ରେଡେଟର, ହର୍ବିଭୋର ଏ ସମସ୍ତଙ୍କର ସଂଖ୍ୟାର ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ ଏବଂ ଭବିଷ୍ୟତରେ ଏହି କାର୍ବନ ଫୁଟପ୍ରିଣ୍ଟ ରିଡକ୍ସନ ହିଁ ଭାରତ ସରକାରଙ୍କର ମୁଖ୍ୟ ଉଦ୍ଦେଶ୍ୟ ରହିଛି। ଏହାଦ୍ୱାରା କୃଷି, ମତ୍ସ୍ୟପାଳନ ଏବଂ ଏଭଳିଆ ପ୍ରାକୃତିକ ଉପାଦାନ ଜଡିତ ବିଭିନ୍ନ ପ୍ରକାରର ଜୈବିକ ସ୍ରୋତ ସୁରକ୍ଷିତ ରହିପାରିବ ଏବଂ ତା ଉପରେ ନିର୍ଭର କରୁଥିବା ମତ୍ସ୍ୟଜୀବୀ, କୃଷକ ଏବଂ ଅନ୍ୟ ସବୁ ସମ୍ପ୍ରଦାୟର ବ୍ୟକ୍ତି ତାଙ୍କର ମଧ୍ୟ ଜୀବିକା ସୁରକ୍ଷିତ ରହିବ। ତେଣୁ ବ୍ୟାଘ୍ର ପ୍ରକଳ୍ପ ଏହି ସମସ୍ତଙ୍କ ମୂଳରେ ଥିବାରୁ ଏହାର ସୁରକ୍ଷା ଏବଂ ଏହାକୁ ପରିବୃଦ୍ଧି କରିବାର ନିତ୍ୟାନ୍ତ ଆବଶ୍ୟକତା ରହିଛି। ପ୍ରତ୍ୟେକଟି ଜନତା ଗୁରୁତ୍ୱକୁ ଉପଲବ୍ଧି କରି ଏହାର ଭଲର ସଂରଚନା ଏବଂ ଏହାର ସୁରକ୍ଷା ପାଇଁ ଚେଷ୍ଟିତ ହେବା ଉଚିତ ଏବଂ ସରକାରଙ୍କ ସହିତ ହାତ ମିଶାଇ ଏକ ମନ ଏକ ପ୍ରାଣରେ ଏହା ପାଇଁ ଚେଷ୍ଟିତ ହେବା ଉଚିତ।
1: ଦେଶରେ ମୌସୁମୀ ଜଙ୍ଗଲ, ପର୍ଣ୍ଣମୋଚୀ ଜଙ୍ଗଲ, ଚିରହରିତ ଜଙ୍ଗଲ, କଣ୍ଟାବୁଦା ଜାତୀୟ ଜଙ୍ଗଲ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳରେ ହେନ୍ତାଳ ବଣ ଦେଖାଯାଏ। ନଦୀମାନଙ୍କର ତ୍ରିକୋଣ ଭୂମି ଓ ସମୁଦ୍ରକୂଳିଆ ଅଞ୍ଚଳରେ ଦେଖାଯାଏ ହେନ୍ତାଳ ବଣ। ସବୁ ପ୍ରକାର ବନ ହେଉଛନ୍ତି ବିଭିନ୍ନ ପ୍ରକାର ଗଛର ସମାହାର। ପରିବେଶର ସୁରକ୍ଷା ପାଇଁ ସବୁ ଗଛମାନଙ୍କର ଦାନ ଅତୁଳନୀୟ, କିନ୍ତୁ ଅତ୍ୟାଧୁନିକ ଯୁଗରେ ଦ୍ରୁତ ବିକାଶ ସମୟରେ ଆବଶ୍ୟକତା ଆଳରେ ବିଭିନ୍ନ ଜଙ୍ଗଲରୁ ଗଛମାନଙ୍କର ସଂଖ୍ୟା କମିବା ଏକ ବିରାଟ ସମସ୍ୟା ପାଲଟିଛି। ସେଥିପାଇଁ ବିଶ୍ୱସ୍ତରରେ ସଚେତନତା ବୃଦ୍ଧି ପାଇଁ ଦିବସମାନ ପାଳନ କରାଯାଉଛି, ଯେମିତିକି ଚଳିତ ମାସ 26 ତାରିଖରେ ଆମେ ପାଳନ କରିବା ହେନ୍ତାଳ ବଣ ସୁରକ୍ଷା ଦିବସ। ତେବେ ପରିବେଶ ସୁରକ୍ଷାରେ ହେନ୍ତାଳ ବଣ ଏ ସମ୍ପର୍କରେ କାର୍ଯ୍ୟକ୍ରମରେ ନିଜର ବକ୍ତବ୍ୟ ରଖନ୍ତି ବିଶିଷ୍ଟ ପରିବେଶବିତ୍ ଡକ୍ଟର ଜୟକୃଷ୍ଣ ମାଣିଗ୍ରାହୀ।
2: ବିଶ୍ୱ ତାପମାତ୍ରାରେ କ୍ରମବୃଦ୍ଧି ଏବଂ ଜଳବାୟୁରେ ପ୍ରଭୂତ ପରିବର୍ତ୍ତନ ହେଉଛି ଆଜିର ମୁଖ୍ୟ ପ୍ରସଙ୍ଗ। ଏହି ପରିପ୍ରେକ୍ଷୀରେ ପୃଥିବୀର ଉପକୂଳ ଅଞ୍ଚଳର ସୁରକ୍ଷା ନିମନ୍ତେ ଉପଯୁକ୍ତ ପଦକ୍ଷେପ ଗ୍ରହଣ ଏକ ଗମ୍ଭୀର ଆଲୋଚନାର ବିଷୟବସ୍ତୁ ପାଲଟିଛି। ବିପର୍ଯ୍ୟୟ ପରବର୍ତ୍ତୀ ସମୟରେ କ୍ଷତିଗ୍ରସ୍ତ ଭିତ୍ତିଭୂମିର ପୁନଃନିର୍ମାଣ ଏବଂ ଜୀବନ ଜୀବିବାକୁ ସ୍ୱାଭାବିକ ଅବସ୍ଥାକୁ ଫେରାଇ ଆଣିବା ହେଉଛି ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଭାରତ ତଥା ଆମ ରାଜ୍ୟ ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ସବୁ ମଧ୍ୟ ଜଳବାୟୁ ଜନିତ ଏକାଧିକ ବିପଦର ସମ୍ମୁଖୀନ ହୋଇଚାଲିଛନ୍ତି। ଯଦିଓ ସବୁଜ ଗୃହ ବାଷ୍ପ ନିର୍ଗମନରେ ସର୍ବାଧିକ ହ୍ରାସ ଘଟାଇବା ମୁଖ୍ୟ ପ୍ରତିକାରାତ୍ମକ ପଦକ୍ଷେପ, ନିର୍ଦ୍ଦିଷ୍ଟ ଭାବରେ

ଉପକୂଳ ସୁରକ୍ଷା ନିମନ୍ତେ କେତେକ ବିହିତ ପଦକ୍ଷେପ ଗ୍ରହଣର ଆବଶ୍ୟକତା ରହିଛି। ଉପକୂଳ ବିପର୍ଯ୍ୟୟ ପ୍ରଶମନ ନିମନ୍ତେ ଏକ ସମନ୍ୱିତ ଯୋଜନାର ପ୍ରଣୟନ ଏବଂ ସୁଦକ୍ଷ ପରିଚାଳନା ଏକାନ୍ତ ପ୍ରୟୋଜନୀୟ। ଏକ ପ୍ରମୁଖ ପଦକ୍ଷେପ ହେଉଛି ବାତ୍ୟା, ସମୁଦ୍ରକୂଳ ଲଙ୍ଘନ ଏବଂ ସୁନାମି ଇତ୍ୟାଦିର ତୀବ୍ରତା ହ୍ରାସ ନିମନ୍ତେ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବନୀକରଣ ଏବଂ ଅବକ୍ଷୟିତ ହେଉଥିବା ହେନ୍ତାଳ ବନମାନଙ୍କର ସୁରକ୍ଷା ଓ ସଂରକ୍ଷଣ। କାରଣ ବୃକ୍ଷମାନେ ହେଉଛନ୍ତି ଉପକୂଳ ପ୍ରତିରକ୍ଷାର ପ୍ରଥମ ପ୍ରହରୀ ଏବଂ ବିପର୍ଯ୍ୟୟର ପ୍ରଭାବକୁ ଲାଘବ କରିବାରେ ସେମାନଙ୍କର ଭୂମିକା ଉଲ୍ଲେଖନୀୟ। ପ୍ରକୃତିର ବରଦାନ ରୂପେ ପରିଗଣିତ ଲୁଣା ଜଙ୍ଗଲ ବା ହେନ୍ତାଳ ବନ ବିଭିନ୍ନ ଦୃଷ୍ଟିରୁ ଯଥେଷ୍ଟ ଗୁରୁତ୍ୱ ବହନ କରେ। ବିଶ୍ୱର ମୁଖ୍ୟତଃ ଗ୍ରୀଷ୍ମମଣ୍ଡଳୀୟ ମହାସାଗରର ଉଷ୍ମ ଜଳରେ ପ୍ରାୟ 155,390 ବର୍ଗ କିଲୋମିଟର ଲୁଣା ଜଙ୍ଗଲ ଅବସ୍ଥିତ ରହିଛି, ଯେଉଁଥିରେ ଇଣ୍ଡୋନେସିଆ, ବ୍ରାଜିଲ, ଅଷ୍ଟ୍ରେଲିଆ, ନାଇଜେରିଆ ଏବଂ ମେକ୍ସିକୋର ସର୍ବାଧିକ ଅଞ୍ଚଳ ଅନ୍ତର୍ଭୁକ୍ତ ଅଛି। ହେନ୍ତାଳ ଉଦ୍ଭିଦମାନେ ଲବଣାକ୍ତ ଜଳୀୟ ପରିସଂସ୍ଥାରେ ସଫଳ ଜୀବନଧାରଣ ନିମନ୍ତେ ବିଭିନ୍ନ ସ୍ୱତନ୍ତ୍ର ଗୁଣର ଅଧିକାରୀ ଅଟନ୍ତି। ଏପରି ଲୁଣା ପରିସଂସ୍ଥାରେ ଲୁଣ ସହନଶୀଳ ବିବିଧ ପ୍ରକାରର ବୃକ୍ଷ ବା ବୁଦାଳିଆ ଉଦ୍ଭିଦ ରହିଥାନ୍ତି, ଯେଉଁମାନଙ୍କର ବହୁ ସଂଖ୍ୟାର ଚେର ଏକ ଜଟିଳ ପ୍ରଣାଳୀ ସୃଷ୍ଟି କରିଥାଏ, ଯାହା ଭୂମି ଉପରକୁ ନିର୍ଗତ ହୋଇ ଏକ ଘନ ଚେର ଆଚ୍ଛାଦିତ ପରିବେଶ ସ୍ଥାପନ କରେ। ବିଶେଷତଃ ନଦୀ ମୁହାଣ ଏବଂ ପାର୍ଶ୍ୱବର୍ତ୍ତୀ ନାଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ହେନ୍ତାଳ ଜଙ୍ଗଲ ପରିସଂସ୍ଥାରେ ବିଭିନ୍ନ ପ୍ରକାରର ମାଛ, କଙ୍କଡ଼ା ଓ ଚିଙ୍ଗୁଡ଼ି ପରି ବହୁ ଜଳଚର ଜୀବଙ୍କ ଠାରୁ ସ୍ଥଳଭାଗର ସ୍ତନ୍ୟପାୟୀ, ସରୀସୃପ, ଉଭୟଚର, ପକ୍ଷୀ ଏବଂ କୀଟପତଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ଜୀବଜାତି ଜୀବନ ନିର୍ବାହ କରନ୍ତି। ଏହା ଶତାଧିକ ପ୍ରଜାତିର ମାଛମାନଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଆଶ୍ରୟସ୍ଥଳ ଏବଂ ନର୍ସରୀ ଭାବରେ ତଥା ଅନ୍ୟ ପ୍ରାଣୀମାନଙ୍କର ବାସସ୍ଥାନ ଓ ଉଚ୍ଚମାନର ଖାଦ୍ୟସ୍ଥଳୀ ରୂପେ କାର୍ଯ୍ୟ କରେ। ଏସବୁ ବୈଶିଷ୍ଟ୍ୟ ପାଇଁ ହେନ୍ତାଳ ବନ ଜୈବ ବିବିଧତାର ହଟ୍ସ୍ପଟ୍ ବା ପ୍ରମୁଖ ସ୍ଥଳୀ ରୂପେ ପରିଗଣିତ ହୁଏ। ଚରମ ଜଳବାୟୁ ଘଟଣାକୁ ପ୍ରତିହତ କରିବାରେ ଲୁଣା ଜଙ୍ଗଲ ଏକ ଜୈବ ଢାଲ ଏବଂ ଉତ୍କୃଷ୍ଟ ଅଙ୍ଗାରକ ଭଣ୍ଡାରର ଭୂମିକା ନିର୍ବାହ କରେ। ପରିତାପର ବିଷୟ ଯେ ବିକାଶ ପ୍ରକ୍ରିୟାରେ ଭିତ୍ତିଭୂମି ନିର୍ମାଣ, ପ୍ରକୃତି ପର୍ଯ୍ୟଟନ, ଜଳୀୟ କୃଷି, ବୃକ୍ଷଛେଦନ, ଖଣି ଉତ୍ତୋଳନ, ବନ୍ଦର ଏବଂ ମାନବ ବସତି ସ୍ଥାପନ ତଥା ଅତ୍ୟଧିକ ଶୋଷଣର ପରିଣାମରେ ଚାପଗ୍ରସ୍ତ ହୋଇ ବିଗତ 25 ବର୍ଷ ମଧ୍ୟରେ ବିଶ୍ୱର ପ୍ରାୟ 20% ଲୁଣା ଜଙ୍ଗଲ ଧ୍ୱଂସପ୍ରାପ୍ତ ହୋଇଛି। ଶହ ଶହ ବର୍ଷ ଧରି ଏପରି ବିନାଶକାରୀ ପ୍ରକ୍ରିୟାର ପ୍ରଭାବରେ ହେନ୍ତାଳ ବନ ସବୁ ନିଶ୍ଚିହ୍ନ ହୋଇ ଚାଲିଛି। ଏବେ ଉପକୂଳରେ ପ୍ରାକୃତିକ ବିପର୍ଯ୍ୟୟ ସବୁର ସଂଖ୍ୟା ତଥା ତୀବ୍ରତାରେ ବୃଦ୍ଧି ଘଟୁଥିବାରୁ ସେମାନେ ମଧ୍ୟ କ୍ଷତିଗ୍ରସ୍ତ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ଅନ୍ତର୍ଜାତୀୟ ସ୍ତରରେ ହୋଇଥିବା ଚୁକ୍ତି ରାମସାର ସମ୍ମିଳନୀ ଉପକୂଳସ୍ଥ ଆର୍ଦ୍ରଭୂମିମାନଙ୍କର ସଂରକ୍ଷଣ ତଥା ହେନ୍ତାଳ ବୃକ୍ଷମାନଙ୍କର ପୁନଃରୋପଣକୁ ପ୍ରୋତ୍ସାହିତ କରେ। ଓଡ଼ିଶା ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ଚିର ସହଚର ରୂପେ ପରିଚିତ, କିନ୍ତୁ ସାମ୍ପ୍ରତିକ ବିଶ୍ୱତାପନ ଏବଂ ଜଳବାୟୁ ପରିବର୍ତ୍ତନ ପରିପ୍ରେକ୍ଷୀରେ ଏକ ଉପକୂଳ ରାଜ୍ୟ ଭାବରେ ଏହାର ସମ୍ପ୍ରତି ଅଧିକ ଦୁର୍ବିପାକର ସମ୍ମୁଖୀନ ହେଉଛି। ଇତିହାସ ସୃଷ୍ଟି କରିଥିବା 1999 ମହାବାତ୍ୟା ରାଜ୍ୟର ଉପକୂଳରେ ଘଟାଇଥିବା ଧ୍ୱଂସର ତାଣ୍ଡବ ଲୀଳା ଧନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ତେବେ ବାତ୍ୟାର ପ୍ରକୋପ ଜଗତସିଂହପୁର ଜିଲ୍ଲା ପ୍ରବଳ ରୂପେ କ୍ଷତିଗ୍ରସ୍ତ ହୋଇଥିଲା ବେଳେ ପଡ଼ୋଶୀ କେନ୍ଦ୍ରାପଡ଼ା ଜିଲ୍ଲା ଆଶ୍ଚର୍ଯ୍ୟଚକିତ ଭାବରେ ବାତ୍ୟା ଦାଉରୁ ରକ୍ଷା ପାଇଥିଲା। ଏହାର ମୁଖ୍ୟ କାରଣ ହେଲା କେନ୍ଦ୍ରାପଡ଼ା ଉପକୂଳରେ ଭିତରକନିକା ହେନ୍ତାଳ ବନର ଉପସ୍ଥିତି। ଇଣ୍ଡିଆ ଷ୍ଟେଟ୍ ଅଫ୍ ଫରେଷ୍ଟ ରିପୋର୍ଟ 2023 ଦର୍ଶାଏ ଯେ ଆମ ରାଜ୍ୟରେ ପ୍ରାୟ 269 ବର୍ଗ କିଲୋମିଟର ସ୍ୱଳ୍ପତର ମାତ୍ରାର ହେନ୍ତାଳ ବନ ରହିଛି, ଯାହା 2021 ପୂର୍ବ ଆକଳନ ତୁଳନାରେ 1.55 ବର୍ଗ କିଲୋମିଟର ବୃଦ୍ଧି ପାଇଛି। ଭିତରକନିକା ଲୁଣା ଜଙ୍ଗଲକୁ ଅନ୍ତର୍ଭୁକ୍ତ କରି
କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରାୟ 212.69 ବର୍ଗ କିଲୋମିଟର ହେନ୍ତାଳ ବନ ରହିଥିଲା ବେଳେ ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଏବଂ ପୁରୀ ଜିଲ୍ଲାରେ ଏହି ଜଙ୍ଗଲର ପରିମାଣ ଯଥେଷ୍ଟ କମ୍ ରହିଛି। ଅନ୍ୟପକ୍ଷରେ ସମଗ୍ର ଦେଶରେ ଏହି ସମୟ ମଧ୍ୟରେ ଏହା ମାତ୍ର 7.47 ବର୍ଗ କିଲୋମିଟର ପ୍ରସାରିତ ହୋଇ ସମ୍ପ୍ରତି ସମୁଦାୟ ଲୁଣା ଜଙ୍ଗଲ ଅଞ୍ଚଳ ପହଞ୍ଚିଛି।

0: 4,992 ବର୍ଗ କିଲୋମିଟରରେ, ଯେଉଁଥିରୁ ସୁନ୍ଦରବନ ସହ କେବଳ ପଶ୍ଚିମବଙ୍ଗରେ ରହିଛି 42.45%। ବିଶ୍ୱ ପରିବେଶ ଦିବସ 2023 ପାଳନ ଅବସରରେ ପ୍ରଧାନମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଯୋଜନାର ଶୁଭାରମ୍ଭ କରିଛନ୍ତି, ଯାହା ହେଉଛି ଅମୃତ ଧରୋଧର ଏବଂ ମିଷ୍ଟି। ମିଷ୍ଟି ଅର୍ଥ ଉପକୂଳବର୍ତ୍ତୀ ବାସସ୍ଥଳୀ ଏବଂ ନିଶ୍ଚିତ ଆୟ ନିମନ୍ତେ ହେନ୍ତାଳବନ ଅଭିଯାନ। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଭାରତର ଆର୍ଦ୍ରଭୂମି ଏବଂ ଉପକୂଳସ୍ଥ ଲୁଣା ଜଙ୍ଗଲକୁ ପୁନର୍ଜୀବିତ ଏବଂ ସଂରକ୍ଷିତ କରିବା, ଯାହା ସବୁଜ ଭବିଷ୍ୟତ ଏବଂ ସବୁଜ ଅର୍ଥନୀତି ନିମନ୍ତେ ହେଉଥିବା ଅଭିଯାନରେ ସହାୟତା ପ୍ରଦାନ କରିବ। ମିଷ୍ଟି ଯୋଜନାରେ ମଧ୍ୟ ଅନ୍ତର୍ଭୁକ୍ତ ରହିଛି ସରକାରୀ ବେସରକାରୀ ସହଭାଗିତା ମାଧ୍ୟମରେ ସମ୍ବଳ ସଂଗ୍ରହ, ଉପକୂଳବର୍ତ୍ତୀ ଅଞ୍ଚଳରେ ନିରନ୍ତର ବିକାଶ ହାସଲ, ସଫଳ ଜୀବିକା ନିର୍ବାହକୁ ପ୍ରୋତ୍ସାହିତ କରିବା ଏବଂ ଅସୁରକ୍ଷିତ ସମ୍ପ୍ରଦାୟ ଉପରେ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ ଲାଘବ କରିବା। ଏହି ଯୋଜନାର କାର୍ଯ୍ୟକାରିତା ମାଧ୍ୟମରେ ଭାରତରେ ଲୋପ ପାଇଥିବା ହେନ୍ତାଳ ବନର ପୁନରୁଦ୍ଧାର, ସୁରକ୍ଷା ଏବଂ ସଂରକ୍ଷଣ କ୍ଷେତ୍ରରେ ଅଗ୍ରଗତି ହାସଲ ସମ୍ଭବ ହେବ। ଲକ୍ଷ୍ୟ ରହିଛି ଯେ 2024 ଆର୍ଥିକ ବର୍ଷରୁ ପରବର୍ତ୍ତୀ 5 ବର୍ଷ ମଧ୍ୟରେ 11 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର ଉପକୂଳରେ ପ୍ରାୟ 540 ବର୍ଗ କିଲୋମିଟର ଆକାରର ହେନ୍ତାଳ ବନ ବିକଶିତ କରିବା। ଏହା ଆମକୁ ଜ୍ଞାତ ଯେ ସମୁଦ୍ର ପତନର ବୃଦ୍ଧି ଏବଂ ଘୂର୍ଣ୍ଣିବାତ୍ୟାକୁ ରୋକିବାରେ ତଥା ଉପକୂଳବର୍ତ୍ତୀ ଅଞ୍ଚଳ ଏବଂ ଏହାର ସମ୍ପ୍ରଦାୟମାନଙ୍କର ଜୀବନ ଜୀବିକା ପ୍ରତି ଥିବା ବିପଦକୁ ହ୍ରାସ କରିବାରେ ଲୁଣା ଜଙ୍ଗଲର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କେନ୍ଦ୍ର ସରକାର 80% ଏବଂ ରାଜ୍ୟ ସରକାର 20% ସହଭାଗିତା ଭିତ୍ତିରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ମିଷ୍ଟି ଯୋଜନା ସାମୂହିକ ଦାୟିତ୍ୱବୋଧ ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତାକୁ ସୁନିଶ୍ଚିତ କରିବ। ଏହି ଅଭିଯାନରେ ସ୍ଥାନୀୟ ସମ୍ପ୍ରଦାୟର ଯୋଗଦାନ, ଜନସାଧାରଣଙ୍କର ଅଂଶଗ୍ରହଣ ଏବଂ ପ୍ରକୃତି ପର୍ଯ୍ୟଟନ ନିମନ୍ତେ ଗୃହୀତ ପଦକ୍ଷେପ ହିଁ ସଂରକ୍ଷଣ ପ୍ରୟାସର ସଫଳତା ହାସଲରେ ସହାୟକ ହେବ। ସଂଯୁକ୍ତ ଆରବ ଏମିରେଟ୍ସ ବା UAE ଏବଂ ଇଣ୍ଡୋନେସିଆର ସହଭାଗିତାରେ 2022 ମସିହାରେ ଆରମ୍ଭ ହୋଇଥିବା ଜଳବାୟୁ ନିମନ୍ତେ ହେନ୍ତାଳ ମିଳିତ ମଞ୍ଚରେ ଭାରତ ସମ୍ପ୍ରତି ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଜାପାନ ଏବଂ ସ୍ପେନ୍ ସହିତ ଯୋଗଦାନ କରିଛି। ଏହା ଜଳବାୟୁ ପରିବର୍ତ୍ତନ ବିରୁଦ୍ଧରେ ପ୍ରକୃତି ଭିତ୍ତିକ ସମାଧାନ ରୂପେ ହେନ୍ତାଳ ବନ ସୁରକ୍ଷାକୁ ପ୍ରୋତ୍ସାହିତ କରିବ। ଲୁଣା ଜଙ୍ଗଲ ଏକ ଯଥେଷ୍ଟ ସମ୍ବେଦନଶୀଳ ପରିସଂସ୍ଥା, ଯାହା ବିଭିନ୍ନ ମାନବୀୟ ଚାପର ବଶବର୍ତ୍ତୀ ହୋଇ ଅବକ୍ଷୟିତ ହୋଇଚାଲିଛି। ଏହାର ପୁନରାବୃତ୍ତି ଘଟିଚାଲିଲେ ଆମକୁ ଆବଶ୍ୟକ ଦ୍ରବ୍ୟ ଓ ସେବା ପ୍ରଦାନରେ ତଥା ଉପକୂଳରେ ଏକ ସବୁଜ ପ୍ରାଚୀର ରୂପେ ଜଳବାୟୁ ସମ୍ପର୍କିତ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟରୁ ସୁରକ୍ଷା ଦେବାରେ ଏହା ଅକ୍ଷମ ହେବ। ଏସବୁକୁ ଦୃଷ୍ଟିରେ ରଖି ଜାତିସଂଘର ୟୁନେସ୍କୋ ଦ୍ୱାରା ଲୁଣା ଜଙ୍ଗଲ ଏବଂ ଏହାର ଉଦ୍ଭିଦ ଓ ପ୍ରାଣୀମାନଙ୍କର ସୁରକ୍ଷା ନିମନ୍ତେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ପ୍ରତ୍ୟେକ ବର୍ଷ ଜୁଲାଇ 26 ତାରିଖକୁ ଆନ୍ତର୍ଜାତିକ ହେନ୍ତାଳ ପରିସଂସ୍ଥା ସଂରକ୍ଷଣ ଦିବସ ରୂପେ 2015 ମସିହାରୁ ପାଳିତ ହୋଇଆସୁଛି। ଏହି ଅନନ୍ୟ, ସ୍ୱତନ୍ତ୍ର ଏବଂ ଅସୁରକ୍ଷିତ ପରିସଂସ୍ଥାର ଉପଯୁକ୍ତ ସୁରକ୍ଷା ଓ ସଂରକ୍ଷଣ ନିମନ୍ତେ ସୁଦୃଢ଼ ପରିଚାଳନା ଏବଂ ସହନୀୟ ବ୍ୟବହାର ପନ୍ଥାକୁ ଅବଲମ୍ବନ କରିବା ମାନବ ଜାତିର ନୈତିକ କର୍ତ୍ତବ୍ୟ। ଓଡ଼ିଶା ଉପକୂଳରେ ସାତଭାୟା, ପେଣ୍ଠ, ଚନ୍ଦ୍ରଭାଗା, ପୋଡ଼ମ୍ପେଟା, ରାମେୟାପାଟନମ୍ ଏବଂ ବକ୍ସିପାଲି ପରି ଉପକୂଳ ଅଞ୍ଚଳରେ ଘଟୁଥିବା ଭୟାନକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ କିଛି ସ୍ଥାନରେ ଜିଓ ସିନ୍ଥେଟିକ୍ ସୁରକ୍ଷା ପ୍ରାଚୀର, କଂକ୍ରିଟ୍ କାନ୍ଥର ନିର୍ମାଣ ଏବଂ ବାଲୁପା ସ୍ତୂପମାନଙ୍କର ସୁରକ୍ଷା ବ୍ୟତିରେକ ଉପଯୁକ୍ତ ପରିବେଶ ଆଧାରରେ ଅଧିକ ପରିମାଣର ହେନ୍ତାଳ ବନ, ବାଲୁକାମୟ ଅଞ୍ଚଳରେ ଝାଉଁ ଜଙ୍ଗଲ, କେତେକ ସ୍ଥଳରେ କିଆଁ ବଣର ସ୍ଥାପନ ଦ୍ୱାରା ଏକ ସୁଦୃଢ଼ ସବୁଜ ପ୍ରାଚୀର ସୃଷ୍ଟି ହୋଇପାରିବ, ଯାହା ଉପକୂଳ ସୁରକ୍ଷାକୁ ସୁନିଶ୍ଚିତ କରିବ। ଏଥିନିମନ୍ତେ ସରକାରଙ୍କଠାରୁ ଜନସାଧାରଣଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ପ୍ରତିବଦ୍ଧତା ଏବଂ ଅବଦାନ ଏକାନ୍ତ ଅପରିହାର୍ଯ୍ୟ।
1: ହଁ ଶ୍ରୋତା ବନ୍ଧୁ, ଆସନ୍ତୁ ଲୁଣା ଜଙ୍ଗଲର ବିଶେଷତ୍ୱ ସମ୍ପର୍କରେ ବୁଝି ସ୍ଥଳଭାଗର ସୁରକ୍ଷାକୁ ଦୃଢ଼ କରିବା।

ଶେଷ ହେଲା ମାସିକ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନ ପ୍ରଭା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।

ବର୍ତ୍ତମାନର ସମାଚାର ମୁଖ୍ୟାଂଶ ସହ ମୁଁ ସୁବାସ ଚନ୍ଦ୍ର ଶତପଥୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ 12ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ସ୍ନାତକୋତ୍ତର ଶ୍ରେଣୀ ପର୍ଯ୍ୟନ୍ତ ନାମଲେଖା ଦେୟ ପଡ଼ିବ ନାହିଁ। ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କୁ ଆସନ୍ତା 5 ବର୍ଷ ପାଇଁ ମଧ୍ୟାହ୍ନ ଭୋଜନ ପ୍ରଦାନ କରାଯିବ। ଦେଶବ୍ୟାପୀ ଆଜିଠାରୁ ଲାଗୁ ହେଲା ଭିଭିଜି ରାମଜୀ ଆଇନରେ ଶ୍ରମିକମାନଙ୍କ ପାଇଁ ବର୍ଦ୍ଧିତ ମଜୁରୀ। ସଚିବସ୍ତରୀୟ ବୈଠକରେ ବିଭିନ୍ନ ପ୍ରକଳ୍ପର କାର୍ଯ୍ୟକାରିତା ପାଇଁ ବିଭାଗଗୁଡ଼ିକ ମଧ୍ୟରେ ସମନ୍ୱୟ ରକ୍ଷା ଉପରେ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ। ଜାପାନ ପ୍ରଧାନମନ୍ତ୍ରୀ ତିନିଦିନିଆ ଭାରତ ଗସ୍ତରେ ଆସି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ନୂଆଦିଲ୍ଲୀ ଏବଂ ଉତ୍ତରପ୍ରଦେଶର ବିଭିନ୍ନ ସଡ଼କ ପ୍ରକଳ୍ପ ନିର୍ମାଣକୁ କେନ୍ଦ୍ର କ୍ୟାବିନେଟ୍ର ମଞ୍ଜୁରୀ। ଭାରତ ମାଲେସିଆ ମଧ୍ୟରେ ସବ୍କମିଟି ବୈଠକରେ ଦ୍ୱିପାକ୍ଷିକ ସାମରିକ ସହଯୋଗର ସମୀକ୍ଷା। ଶ୍ରୀ ଅମରନାଥ ଯାତ୍ରା ପାଇଁ ମୂଳ ଶିବିରରେ ପହଞ୍ଚିଲେ ପ୍ରଥମ ପର୍ଯ୍ୟାୟ ତୀର୍ଥଯାତ୍ରୀ ଦଳ। ଏବଂ ଆଜିଠାରୁ ଆରମ୍ଭ ହେଉଛି ଭାରତ ଇଂଲଣ୍ଡ ପୁରୁଷ 2020 କ୍ରିକେଟ୍ ସିରିଜ୍। ଆମର ଆଜିର ଶେଷ ସମାଚାର ମୁଖ୍ୟାଂଶ ରାତି 11:05

ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନମଲ୍ଲିକା। ରଚନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ ତାରାକାନ୍ତ ପଣ୍ଡା। ଆସନ୍ତୁ ଶୁଣିବା ବନମଲ୍ଲିକାର ନବମ ଭାଗ।

0: ସମ୍ବିତ କଣ ମ ଏତେ ଶୀଘ୍ର ଶୋଇ ପଡୁଛ? ଘରେ ରାତି ଅଧରୁ ଅଧିକା ବସି ଫେଚକାମି କରୁଥିବ, ଏଠି ରାତି 8ଟା 9ଣୁ ନିଦ ଆସୁଛି, ଉଠିଲ?
1: ଏତେ ବାଟ ଗାଡ଼ିରେ ପୁଣି ଜଙ୍ଗଲ ରାସ୍ତାରେ ଆସି ତମକୁ ଯେ କେମିତି କ୍ଲାନ୍ତ ଲାଗୁନି ମୁଁ ବୁଝିପାରୁନି। ଖିଆପିଆ ସରିଲା ପରେ ଆଉ ଅଯଥା ବସି ଗପିବା ଅପେକ୍ଷା ଭୋର ଉଠି ନିତ୍ୟକର୍ମ ସାରିଲେ ହଜାରେ କାମ ଚାହିଁ ବସିଛି। ଯାଅ ସୁନାପିଲା ପରି ଶୋଇପଡ଼।
0: କଣ ଏମିତି ସକାଳ କାମ ଅଛି ଯେ?
1: ବ୍ଲକ ଇନ୍ସପେକ୍ସନ। ହଁ, ଅଦା ବେପାରୀ କୋଉଠୁ ବୁଝିବ ଜାହାଜ ମୂଲ? ସରକାରୀ ଚାକିରି କରିଥିଲେ ଜାଣନ୍ତ କେମିତି ପାହାଡ଼ ବୋଝ ମୁଣ୍ଡରେ ମାଡ଼ି ବସେ, ସେଥିରେ ପୁଣି ବୋଝ ଉପରେ ନଳିତା ବିଡ଼ା।
0: କଣ କହିଲ କଣ କହିଲ? ମୁଁ ନଳିତା ବିଡ଼ା?
1: ଓହୋ, ମୁଁ କଣ ତମ କଥା କହିଲି? ମୋର କହିବା ମାନେ ବ୍ଲକ ଇନ୍ସପେକ୍ସନ ସାରି ତମକୁ ସାଙ୍ଗରେ ଧରି ଶଙ୍ଖାଇ ଗାଁ ବୁଲିବା କାମ।
0: ସେଠୁକୁ ଯିବାକୁ ତ ମୁଁ କହିନି, ମୁଁ ବି ଜାଣିନି ସେ ଗାଁ କୋଉଠି।
1: ଭଲ କଥା, ନଗଲେ ମୋର ତ ଛୁଟି। ତମେ ଗାଦବା ସମ୍ପ୍ରଦାୟର ଘର ଦ୍ୱାର ବୁଲି ଦେଖିବାକୁ କହୁଥିଲ ତ, ସେଇଥିପାଇଁ ମୁଁ ପ୍ଲାନ କରୁଥିଲି, ନଗଲେ ତ ବହୁତ ଭଲ। ଆସ ଶୋଇପଡ, କାଲି ପୁରା ଦମରେ ରେଷ୍ଟ।
0: ସମ୍ବିତ, ଏଇ ସମ୍ବିତ।

0: ଓହୋ, ପୁଣି କଣ ହେଲା?
1: କଣ ରାଗିଲ?
0: ନାଇଁ ରାଗିନି, କହୁଛି ଶୋଇପଡ।
1: କାଲି ଯିବା ନା ଶଙ୍ଖାଇ ଗାଁକୁ? ହେଇଠି ମତେ କାଲି ସକାଳେ ସେଇ ଗାଧୁବା ମାନଙ୍କ ପାଖରେ ଛାଡିଦେଇ ତମେ ତମ ଅଫିସ କାମ ସାରି ପୁଣି ଆସି ନେଇଯିବ। ମୁଁ ସେଠି ସାରାଦିନ ତାଙ୍କ ସାଙ୍ଗେ କଟେଇବି।
0: ଭଲ କଥା, ମୁଁ ବର୍ତ୍ତମାନ ତମକୁ 2 ଟଙ୍କା ଦେଇଦଉଛି, ତମର ମୋର ଏଇଠି ଶେଷ। ତମେ ନିର୍ଭୟରେ ଯାଇ ଏକୁଟିଆ ବୁଲିପାର।
1: ମଲ୍ଲ କଣ ଯେ ତମେ ଏମିତି ବେଳେ ବେଳେ କୁହ, ମୁଁ ବୁଝିପାରେ ନା।
0: ସାଧାରଣ କଥା, ତମେ ଏକୁଟିଆ ମତେ ଛାଡି ରହିବାକୁ ଚାହୁଁ, ତେଣୁ ତମକୁ ମୁଁ ଛାଡ଼ପତ୍ର ଏଇ ମୁହୂର୍ତ୍ତରେ ଦଉଛି। ନିଅ 2 ଟଙ୍କା ନିଅ, ବାଏ ବାଏ।
1: ଆରେ ତମକୁ ଛାଡିଲେ କେତେବେଳେ ଯେ? ତମେ କହିଲ ବ୍ଲକ ଇନ୍ସପେକ୍ସନ, ମୁଁ ତମ ଉପରେ ବୋଝ। ସତରେ ତମ ଉପରେ କାହିଁକି ବୋଝ ହେବି ଯେ? ମୁଁ କଣ ଏକୁଟିଆ ବୁଲି ଦେଖିପାରିବିନି?
0: ଆରେ ବାବା, ସେଇଥିପାଇଁ ତ ମୁଁ କହିଲି, ଏଇଟା ହେଲା ଲାମତାପୁଟ ବ୍ଲକ, ଆଦିବାସୀ ଗାଦବା ସମ୍ପ୍ରଦାୟର ଜାଗା, ତେଣୁ ତାଙ୍କ ଚଳଣି ଅନୁସାରେ ମୁଁ 2 ଟଙ୍କା ଦେଇ ତମକୁ ଟେମ୍ପରାରି ଛାଡ଼ପତ୍ର ଦଉଛି। ଯାଅ ବୁଲ।
1: କଥା ଯାଇଥିଲେ ସେଠି, ମୁଁ ଜାଣିଛି ମ, ଗାଦବାଙ୍କ ଉପରେ ମତେ ଯୋଉ ବହି ଦେଇଥିଲ ପଢିବାକୁ, ମୁଁ ପଢିଛି ଯେ। ଭଲ ହେଲା, ତମେ କାହିଁକି ଛାଡ଼ପତ୍ର ଦବ, ବରଂ ମୁଁ ଦଉଛି। କଣ ରାଜି?
0: ମାନେ?
1: ମାନେ ତାଙ୍କ ପ୍ରଥା ଅନୁସାରେ ସ୍ତ୍ରୀ ଯଦି ସ୍ୱାମୀଙ୍କୁ ଛାଡ଼ପତ୍ର ଦିଏ ତେବେ ସ୍ତ୍ରୀର ଭାବି ପତି ଠାରୁ ଆର୍ଥିକ କ୍ଷତିପୂରଣ ପାଏ।
0: ଭଲ ତ, ଏଥିରେ ମୋର ଲାଭ, ଚାଲ ଏଇ ସାଙ୍ଗେ ସାଙ୍ଗେ ଯିବା।
1: ସମ୍ବିତ, ତମେ ଭାରି ନିଷ୍ଠୁର, ଏଇ ଟିକେ ଟିକେ କଥାରେ ଏଇ ଅଶୁଭ କଥା ଚିନ୍ତା କରିପାରୁଛ? ଠିକ ଅଛି, ମୁଁ କିଛି କହିବିନି, ୟା ପରଠୁ ତମେ ଯାହା କରୁଛ କର।
0: ଗଲା ଆଉ, ରାତିର ନିଦ ଫସର ଫାଟିଗଲା। ସ୍ୱାତି, ଏ ସ୍ୱାତି,
1: ମତେ ଛୁଆ କହୁଛି।
0: ହେଲା ବାବା, ଆଉ କହିବିନି, ଭୁଲ ହେଇଛି। ମୁଁ ଥଟାରେ ଥଟାରେ ଗଦବା ମାନଙ୍କ ଛାଡ଼ପତ୍ର କଥା ସମ୍ପର୍କରେ ଉଠେଇଲି, ମୁଁ କଣ ସତରେ ତମକୁ ଛାଡ଼ପତ୍ର ଦଉଛି? ନିହାତି ପାଗିଲଟା ଲୋ ପୋଛିଲ, ଛି, ବହୁତ ସେଣ୍ଟିମେଣ୍ଟାଲ ତମେ। ହେଲା ବାବା, ଆଉ କହିବିନି, ଅଫିସ କାମ ପଛକୁ ରହିଲା, ଆଗେ ତମ ସହ ସମୟ କଟେଇବି, ହେଲା? ଖୁସି ତ? ହସ ହସ ହସ।

0: ସତରେ ସ୍ୱାତି, ଅଦ୍ଭୁତ ଏଇ ଗାଦବା ସମ୍ପ୍ରଦାୟ, ଅଦ୍ଭୁତ ଏମାନଙ୍କର ପ୍ରଥା।
1: ଗାଦବା ଅର୍ଥ କଣ ଯେ?
0: ସାଧାରଣ କଥା, ଗାଦ ଯୁକ୍ତ ବା। ଗାଦ ମାନେ ହେଲା ଝରଣା, ବା ମାନେ ହେଲା ଝରଣା ପାଖରେ ବସବାସ କରୁଥିବା ଲୋକ। ଅନେକ ବିଶ୍ୱାସ କରନ୍ତି ଏଇ ଗାଦବା ଗୋଷ୍ଠୀର ଲୋକ ବିନ୍ଧ୍ୟ ପର୍ବତର ଏକ ଝରଣା ନିକଟରେ ପ୍ରଥମେ ବାସ କରୁଥିଲେ।
1: ତମେ କେମିତି ଜାଣିଲ?
0: ମତେ ମୋର ବନ୍ଧୁ ଶ୍ରୀ ଜ୍ୟୋତି ପ୍ରକାଶ ରାଉତ କହୁଥିଲେ।
2: ଗାଦବା ମାନେ ଓଡ଼ିଶାର ମହାନଦୀର ଦକ୍ଷିଣ ପାର୍ଶ୍ୱରେ ଥିବା ପାର୍ବତ୍ୟ ଅଞ୍ଚଳ ସନ୍ନିକଟରେ ଆନ୍ଧ୍ରପ୍ରଦେଶର ବିଶାଖାପାଟଣା, ବିଜୟନଗରମ ଓ ଶ୍ରୀକାକୁଲମ ଜିଲ୍ଲାର ପାର୍ବତ୍ୟ ଉପତ୍ୟକାରେ ଏବଂ ମଧ୍ୟପ୍ରଦେଶର ବସ୍ତର ଜିଲ୍ଲାରେ କେନ୍ଦ୍ର ଉପତ୍ୟକା ଅଞ୍ଚଳରେ ବହୁଳ ଭାବରେ ବାସ କରନ୍ତି। ଗାଦବାମାନେ ଆମ କୋରାପୁଟ ଜିଲ୍ଲାର ନନ୍ଦପୁର, ଲାମତାପୁଟ, ଶିମିଳିଗୁଡ଼ା, ପୋଟାଙ୍ଗି ଏବଂ ଖଇରପୁଟ ବ୍ଲକର ବିଭିନ୍ନ ଗ୍ରାମଗୁଡ଼ିକରେ ଅନ୍ୟାନ୍ୟ ସମ୍ପ୍ରଦାୟର ଲୋକମାନଙ୍କ ସହିତ ମିଳିମିଶି ବାସ କରନ୍ତି। କୋରାପୁଟ ବ୍ୟତୀତ ଗାଦବାମାନେ ଗଞ୍ଜାମ, କଳାହାଣ୍ଡି, ସୁନ୍ଦରଗଡ଼ ପ୍ରଭୃତି ଜିଲ୍ଲାର ଅଳ୍ପ ପରିମାଣରେ ଦେଖାଦିଅନ୍ତି। କେତେକ ନୃତତ୍ୱବିତ୍ ମତବ୍ୟକ୍ତ କରନ୍ତି ଯେ ଏମାନେ ଆନ୍ଧ୍ରପ୍ରଦେଶର ଗୋଦାବରୀ ଅଞ୍ଚଳରୁ ଆସିଥିବାରୁ ଏମାନଙ୍କ ନାମକରଣ ଗାଦବା ହୋଇଛି। ଅନେକ ମଧ୍ୟ ମତବ୍ୟକ୍ତ କରନ୍ତି ଯେ ଏହି ଗୋଷ୍ଠୀର ଲୋକମାନେ ପୂର୍ବକାଳରେ ବିନ୍ଧ୍ୟ ପର୍ବତର ଏକ ଝରଣା ନିକଟରେ ବସବାସ କରୁଥିଲେ। କାଳକ୍ରମେ ସେମାନେ

0: ବିତାଡ଼ିତ ହୋଇ ବିଶାଖାପାଟଣାର ପାର୍ବତ୍ୟ ଅଞ୍ଚଳ ଦେଇ ଅନ୍ୟାନ୍ୟ ସ୍ଥାନକୁ ଅନୁପ୍ରବେଶ କରି ଯୁଗ ଯୁଗ ଧରି ରହିଆସୁଅଛନ୍ତି। ଗାଧବାମାନଙ୍କୁ ସେମାନଙ୍କର ବେଶ ଓ ପୋଷାକ, ସାମାଜିକ ସ୍ଥିତି ଇତ୍ୟାଦିକୁ ନେଇ ବିଭିନ୍ନ ଉପଗୋଷ୍ଠୀରେ ବିଭକ୍ତ କରାଯାଇଅଛି। ଉପଗୋଷ୍ଠୀଙ୍କ ମଧ୍ୟରୁ ଓଡ଼ିଶାରେ ପ୍ରାୟତଃ ବଡ଼ ଗାଧବା, ସାନ ଗାଧବା ଏବଂ ଓଲାର ଗାଧବାମାନେ ଦେଖାଯାଆନ୍ତି। ପ୍ରତ୍ୟେକ ଉପବିଭାଗ ଅନେକଗୁଡ଼ିଏ ଗୋତ୍ର ଏବଂ ବଂଶରେ ବିଭକ୍ତ। ପ୍ରତ୍ୟେକ ଗୋତ୍ରର ଗୋତ୍ର ସଂକେତ ଥିବା ସ୍ଥଳେ ବଂଶର ସ୍ୱତନ୍ତ୍ର ସଂଜ୍ଞା ରହିଛି, ଯାହାର ନାମ ସହିତ ଜଡ଼ିତ ଏବଂ ଉଚ୍ଚାରିତ ହୋଇଥାଏ। ଗାଧବାମାନଙ୍କର ନିଜସ୍ୱ ଭାଷା ରହିଛି, ଯାହା ଗୁତପ ନାମରେ ପରିଚିତ। ଗୁତପ ମୁଣ୍ଡାରୀ ଭାଷାର ପରିବାରର ଅନ୍ତର୍ଭୁକ୍ତ। ଏହାଛଡ଼ା ସେମାନେ ଓଡ଼ିଆ ଓ ଦେଶିଆ ଭାଷାରେ ମଧ୍ୟ କଥାବାର୍ତ୍ତା କରନ୍ତି।
1: କଣ ଶୁଣୁ ଶୁଣୁ ଶୋଇପଡ଼ିଲ କି?
2: ଭାରି ଟାୟାର୍ ଲାଗୁଛି।
1: ଆଜି ପାଠପଢ଼ା ଏତିକି ଥାଉ, ପୁଣି ସାକ୍ଷାତ ଆଗାମୀ କାଲି ସକାଳ 6ଟାରେ। ଶୁଭରାତ୍ରୀ।

0: ସ୍ୱାତି, ଏଇ ହଉଛି ଲାମତାପୁଟ ବ୍ଲକର ସଂଖାଇ ଗାଁ। ସମୁଦ୍ର ପତନ ଠାରୁ ପ୍ରାୟ 1500 ଫୁଟ ଉଚ୍ଚରେ।
1: ସମ୍ବିତ, ଏ ଗାଁରେ ଏମିତି କଣ ମ? କୋଉ ଘର ଚାରିକୋଣିଆ ତ କୋଉ ଘର ଗୋଲାକାର, ପଥରକୁ ପଥର ଖଞ୍ଜି କେତେ ସୁନ୍ଦର ପାଚେରୀ କରିଛନ୍ତି ଏମାନେ ଦେଖିଲ।
0: ହଁ, ଚାରିକୋଣିଆ ଦୁଇ ବଖରା ବିଶିଷ୍ଟ ଏଇ ଘର ମାହାଡ ଡାଏନ ଓ ଡାଣ୍ଡୁଆଲ ଡାଏନ, ଆଉ ଏଇ ଯୋଉ ଦେଖୁଛ ଗୋଲାକାର ଘର ସିଏ ହେଲା ଛେଣ୍ଡି ଡାଏନ।
1: ଆଚ୍ଛା, ଏମାନଙ୍କ ଘରେ କଣ ଅନ୍ୟ ସମ୍ପ୍ରଦାୟ ପରି ପିତୃପୁରୁଷଙ୍କ ପାଇଁ ଅଲଗା ଘର ଥାଏ ଯାହାକୁ କହନ୍ତି ଭିତର ଘର?
0: ଆରେ ସେ ତ ଅସଲ, ଗୋଟିଏ ବଡ ବଖରା ବସିବା, ଶୋଇବା, କୁକୁଡ଼ା ରଖିବା ଇତ୍ୟାଦି କାମରେ ବ୍ୟବହୃତ ହୁଏ। ଭିତରର ଛୋଟ ବଖରାଟି ପିତୃପୁରୁଷଙ୍କ ଆସ୍ଥାନ, ରୋଷେଇ ଓ ଖାଦ୍ୟଶସ୍ୟ ରଖିବା କାମରେ ଲାଗେ।
1: ଆଚ୍ଛା ସମ୍ବିତ, ଦେଖୁଛ ନା ତାଙ୍କର ଲୁଗା ପିନ୍ଧା ଶୈଳୀ, ପୁରୁଷମାନେ ତ ଧୋତି ଗାମୁଛା ଚଦର ଇତ୍ୟାଦି ପିନ୍ଧିଛନ୍ତି, ହେଲେ ସ୍ତ୍ରୀ ଲୋକମାନେ ଏମିତି କଣ ଲୁଗା ପିନ୍ଧିଛନ୍ତି ଯେ 5 ଫୁଟ ଲମ୍ବ, 1.5 ଫୁଟ ଓସାର ବିଶିଷ୍ଟ ନାଲି ଧଳା ନୀଳ ରଙ୍ଗର ପଟା ପଟା ଗାର ଲୁଗା ଅଣ୍ଟା ଚାରିପଟେ ଗୁଡ଼ାଇଛନ୍ତି ଯେ।
0: ଇଏ ହେଲା କେରଙ୍ଗ ତନ୍ତୁରେ ତିଆରି ବସ୍ତ୍ର, ସେମାନେ ତାକୁ ନିଜ ହାତରେ ତିଆରି କରନ୍ତି।
1: ଆଚ୍ଛା,
0: ଆଉ ଗୋଟେ ମଜା କଥା ଜାଣିଛ ନା?
1: କଣ ଯେ?
0: ଯୋଉ ଝିଅ ଏଇ ଲୁଗା ତିଆରି ଶିଖିନଥାଏ ତାର ବିଭାଗର ସେଇ ଅନୁସାରେ ଡେରିରେ ହୁଏ।
1: ସତେ?
0: ଆସୁନ କଥା ହବା, ଆପଣଙ୍କ ନାଁଟା?
2: ରାମି।
3: ରାମି ସିସା?
2: ସିସା।
3: ତମେ ଗଦବାଲ ତ?
2: ଗଦବାଲ।
3: ଏବେ ତମେ ନାକରେ କାନରେ ସେଟା ମାନେ ପିନ୍ଧିବ ନାଇଁ? ରଙ୍ଗ ରଙ୍ଗ ଥିବ
2: ଏଟା ମାନଙ୍କୁ ମୁରୁମି ଏତି ଖାଗଲା ମାଲି।
3: ଖାଗଲା କେତେଟା ପିନ୍ଧିବାର ପେକରେ?
2: ଦୁଇଟା।
3: କି ମାଳି ପିନ୍ଧିବାର?
2: ରଙ୍ଗ ମାଲି, ହଳଦୀ ମାଲି।
3: ପର୍ବ ବେଳକୁ ତମର କି ଲୁଗା ପିନ୍ଧିବ? ସେଟା
2: କେରଙ୍ଗ ବାନ୍ଧି ଆଇତେରେଲୁ।
3: କେରଙ୍ଗ ବୋଲେ ତମେ ନିଜେ ବୁଣୁଥିଲ?
2: ଆମେ ବୁଣିଲାଟା।
3: ସେ ସୂତାରେ ତିଆରି ହବ କି? କାଇଁ
2: ସୂତା ତୁଲାଇବାର, ନାସାଇବାର, ଧୋଇବାର, ଏଇ ସାର ନିଲ ସାର ସବୁ କୁଲାଇ କରି ସୂତା ଦୟ ଆନ୍ତେ ରହିଲୁ। ଡାଙ୍ଗ ଲଗେଇ ମତ କରି ଆର ସାରନି ଲଗେ ସିଝାଇ କରି ଦହି ଆନି କରି ତାକେ ବଡି ବାନ୍ଧିରେ ଲେଡ଼ିଲା। ଗୋଟେ ଗୋଟେ କେରେଂ, ଆଟାଇ ଗୋଟେ କେରେଂ।
3: କେରେଂ କେତେ ଡାଙ୍ଗ ଲଗେଇଲା? କେତେ
2: କେରେଂ? 3 ହାତ ଲାଗା।
3: ଦିହରେ ଗୋଟେ 3 ହାତଟେ ଗୁଡ଼େଇ ହଉଥିଲ।

0: ତାର ଗୋଟେ ତିନି ହାତଟା ପିନ୍ଧୁଥିଲ।
1: ବେକରେ ସେଗୁଡା କଣ?
2: ବେକରେ ସେଗୁଡା ହେଲା କାଚମାଳି, ପୋହଳାମାଳି, କାନରେ ମୁର୍ମା, ମୁଣ୍ଡ ବେକରେ କଉଡ଼ି, ପୋହଳା, ହାତରେ ବାଜୁବନ୍ଧ, ଖଡୁ, ଗୋଡ଼ରେ ଝାପି, ହାତ ଗୋଡ଼ ଆଙ୍ଗୁଠିରେ ମୁଦି, ଏମିତି କେତେ କଣ
1: ଦେଖିଲ ସମ୍ବିତ? ଏଇ ଝିଅମାନଙ୍କର କେରଙ୍ଗ ତନ୍ତୁ ଲୁଗା ସାଙ୍ଗକୁ ଦିଅ ସଜେଇଥିବା ଏତେ ସବୁ ଅଳଙ୍କାର ଭାରି ସୁନ୍ଦର ଦେଖାଯାଉଛି ନା?
2: ନିଶ୍ଚୟ।
1: ସେଠି କଣ ହଉଛି ସମ୍ବିତ? ଗାଁ ମଝିରେ ସେଇ ଛେଣ୍ଡି ଡାଇନ ସାମ୍ନାରେ
2: ଆସୁନ ଦେଖିବା, ବୋଧେ ସେମାନଙ୍କର ବାହାଘର। ଆସ
1: ଚାଲ।

ଆଜି ଖାଇଥା ବି ସେ ବିଷା ଆସରେ ବେଟ ବୁଲି କରି ଗୋଟେକ ମାରିଲେ କି ଅନେକ ମାରିଲେ ଗାଁ ତର ଲୋକ ବେଟକେ ଆସିକରି ମାରି ଆଣିଲେ ତାକୁ ସେଟା କଣ କଣ କଣ କଣ ଗୋଟେ ଗୋଟେ କଣ କଣ ଗରଡ଼ି ଗରଡ଼ି ଗରଡ଼ି ଗୁଡ଼ା ଗରକୁ ବେଟି ଖାଇବା

0: ମଲ୍ଲିକା ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଆଦିବାସୀ ସମ୍ପ୍ରଦାୟ ଉପରେ ଆଧାରିତ ବିଶେଷ କାର୍ଯ୍ୟକ୍ରମ
1: ବନ ମଲ୍ଲିକା ଶୁଣିବେ ପ୍ରତି ମାସ ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ରାତି 9:30 ରେ
0: ଆମର ପରବର୍ତ୍ତୀ ପର୍ଯ୍ୟାୟ ଗଣ ସମ୍ପ୍ରଦାୟ ବନ ମଲ୍ଲିକା।

ଶୁଣୁଥିଲେ କାର୍ଯ୍ୟକ୍ରମ ବନମଲ୍ଲିକାର ନବମ ଭାଗ। ରଚନା ରମାପଦ ନନ୍ଦ, ପ୍ରଯୋଜନା ଗୌର ପଟ୍ଟନାୟକ, ସଙ୍ଗୀତ।

তারাকান্ত পণ্ডা। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଏବେ ସମୟ ହେଇଛି ବନ୍ଧୁ ଆପଣମାନଙ୍କର, ମାନେ ଆପଣମାନଙ୍କ ଚିଠି ଆଉ ଆପଣମାନଙ୍କ ଅନୁରୋଧ ଗୀତର। ଆଜିର ଗୀତରେ ସ୍ଥାନ ପାଇଛି ଚିତ୍ ଚୋର ଚଲତେ ଚଲତେ, ଗୋରା ଔର କଲା, କନ୍ୟାଦାନ, କୋରା କାଗଜ ଏବଂ ପ୍ୟାର ଯୁକ୍ତା ନେଇ କଥାଚିତ୍ରର ଗୀତ। ଆଜିର ପ୍ରଥମ କଥାଚିତ୍ରଟି ହେଉଛି ଚିତ୍ ଚୋର, କଣ୍ଠରେ ସଜେଇଛନ୍ତି ୟେସୁ ଦାସ। ଗୀତଟିକୁ ପସନ୍ଦ କରି ଚିଠି ଲେଖିଛନ୍ତି ବତିଶିରା ବିରିଡ଼ି ରୋଡ୍ ଜଗତସିଂହପୁରରୁ ଶ୍ରଦ୍ଧା, ବିଦ୍ୟା, ମିତାଲି, ବାବୁ, ପ୍ରତାପ ଏବଂ କବିତା। ଶୁଣି ଦେଉଛି ଆପଣମାନେ ଚାହିଁଥିବା ଗୀତଟି।

ଚଲତେ ଚଲତେ କଥାଚିତ୍ର ଗୀତ ଶୁଣିବାକୁ ଚିଠି ପଠାଇଛନ୍ତି ଶୋକଦେବ ରଥ, ଶାନ୍ତିଲତା ରଥ, ସୌମ୍ୟରଞ୍ଜନ ରଥ, ସୂର୍ଯ୍ୟ ଏବଂ ପତିତ ପାବନ, ଶେଖପାଟଣା, ବନମାଳିପୁର, ଖୋର୍ଦ୍ଧାରୁ ପହଞ୍ଚାଇ ଦେଉଛି ଅଭିଜିତ ଏବଂ ଆଲକା ଏଗ୍ନିଙ୍କ କଣ୍ଠରେ ଆପଣମାନଙ୍କ ପସନ୍ଦର ଗୀତ।

ପରବର୍ତ୍ତୀ ଚିଠିଟି ଆସିଛି ନବାପାଟଣା ଜଗତସିଂହପୁରରୁ। ଲେଖିଛନ୍ତି ବିଷ୍ଣୁ ଚରଣ ସାହୁ, ମାଧବୀଲତା, ବନି, ଲିକି, ଶ୍ରଦ୍ଧା, ରାଧା, ମିଲି, ସାନୁ, ବାବିନା, ମୁନା, ମିଟୁନା, ସିପୁନ, ପପୁନ, ମମତା, ପ୍ରଭାତ ଏବଂ ହାପି। ଅନୁରୋଧର କଥାଚିତ୍ର ଗୋରା ଓରୁକାଲା। ଗୀତଟିକୁ ଗାଇଛନ୍ତି ଲତା ମଙ୍ଗେସ୍କର, ମୁକେଶ ଏବଂ ସାଥୀ।

ଏଥର କଥାଚିତ୍ର କନ୍ୟାଦାନ, କଣ୍ଠଶିଳ୍ପୀ ମହମ୍ମଦ ରଫି। ଗୀତଟି ଶୁଣିବାକୁ ଚିଠି ଲେଖିଛନ୍ତି ଅଡ଼ଙ୍ଗ ଅଣଖିଆ ଜଗତସିଂହପୁରରୁ ଅଶୋକ ରାଉଳ ଏବଂ ରୀନା ରାଉଳ। ତେବେ ଶୁଣନ୍ତୁ ପସନ୍ଦର ଗୀତ।

ଏହି ଚିଠିରେ ଆପଣମାନେ ହେଲେ ପଞ୍ଚାନନ ମଲ୍ଲିକ, ରୂପା, ରୋଜି, ବେବି, ଲିପ୍ସା, ହାପି, ଭିପି, ବଣ୍ଟି, ଆକାଶ, ବିକାଶ, ସୌମ୍ୟ ଏବଂ ବରୁଣ। ପାଥପୁର, ରଇପୁର, ଯାଜପୁରରୁ କିଶୋର କୁମାରଙ୍କ କଣ୍ଠରେ ଆପଣମାନଙ୍କ ପସନ୍ଦର କଥାଚିତ୍ର କୋରା କାଗଜ।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ରାତି 1:07। ଶୁଣନ୍ତୁ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା ପ୍ରଚାର କରିବୁ 6:05। ଅନୁଚିନ୍ତା 6:35। ଉପସ୍ଥାପନା କରିବେ ସୁଲୋଚନା ଦାସ। ଆମର ସ୍ୱାସ୍ଥ୍ୟ 7:10। ଏଥିରେ ଆମାଶୟ ସମ୍ପର୍କରେ କହିବେ ଡାକ୍ତର ନିରଞ୍ଜନ କର। 7:35 କଥିକାରେ ଶୁଣିବେ ଆଲୋଚନା ସାରସ୍ୱତ ସାଧକ କାଳିଚରଣ। ଆଲୋଚନା କରିବେ ଡକ୍ଟର ବିଜୟାନନ୍ଦ ସିଂ। ଶ୍ରୀକ୍ଷେତ୍ର ମାଧୁରୀ 8:30। ଏଥିରେ ଅଣସର ବିଧି ସମ୍ପର୍କରେ କହିବେ ରାମଚନ୍ଦ୍ର ଦାସ ମହାପାତ୍ର। ଗୀତ ଗୀତିକା 9:00। ଦିନ 10:00 ପ୍ରଚାର କରିବୁ ନାଟକ ସୁବର୍ଣ୍ଣ ବସୁଧା। ରଚନା ଡକ୍ଟର ପ୍ରସନ୍ନ କୁମାର ମିଶ୍ର, ପ୍ରଯୋଜନା ଗୋପବନ୍ଧୁ ଚୌଧୁରୀ ଏବଂ ପରେ ପରେ ଶୁଣିବେ ସୁଗମ ସଙ୍ଗୀତ। ଶୁଣିଲେ ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ, କିନ୍ତୁ ଆମର ଡିଟିଏଚ୍ ଓଡ଼ିଆ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଯୋଗେ କାର୍ଯ୍ୟକ୍ରମ ପ୍ରସାରଣ ଜାରି ରହିବ। ପୁଣି ଆପଣମାନଙ୍କୁ ଅଭିବାଦନ ଜଣାଇବୁ ଆଗାମୀକାଲି 5:55। ଆଜି ପାଇଁ ବିଦାୟ ନେଉଛୁ। ଶୁଭରାତ୍ରୀ। ଜୟ ହିନ୍ଦ।
1: ଆକାଶବାଣୀ କଟକ ଆରମ୍ଭ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା।
2: ସେହି ଦୁଇ ଚକା ଆଖିର ଦିବ୍ୟ ଆଲୋକରେ ଦୂରୀଭୂତ ହୁଏ ପାପର ଅନ୍ଧକାର, ଉଲ୍ଲସିତ ହୁଏ ଭକ୍ତ, ପରମ ପଦରେ ଲୀନ ହୋଇଯାଏ ମନ, ଭାବରେ ତଲ୍ଲୀନ ହୋଇ ସେ ଉଚ୍ଚାରଣ କରେ, ହେ ନୀଳାଦ୍ରି ବିହାରୀ, ତୁମର ଇଚ୍ଛାର ଆଲୋକରେ ଜଗତରେ ଖେଳାଇ ଦିଅ ସତ୍ୟ ଶାନ୍ତି ଦୟା କ୍ଷମାର ଅମୀୟ ଧାରା, ସମସ୍ତେ ହୁଅନ୍ତୁ ଉଦ୍ଭାସିତ, ସମସ୍ତେ ହୁଅନ୍ତୁ ଆଲୋକିତ। ତୃପ୍ତିଦାସଙ୍କ କଣ୍ଠରେ ଭଗବାନ ନାୟକ ବର୍ମାଙ୍କ ରଚନା।

ମହାପ୍ରଭୁ ଖୁବ୍ ଚତୁରତାର ସହ ପରୀକ୍ଷା କରନ୍ତି ତାଙ୍କର ପ୍ରିୟ ଭକ୍ତମାନଙ୍କୁ, ଦୂରରୁ ନିରୀକ୍ଷଣ କରନ୍ତି ତାହାର ଧୈର୍ଯ୍ୟ ଆଉ ନିଷ୍ଠା। ଆଶ୍ଚର୍ଯ୍ୟ କିଏ ଭକ୍ତ ମନେ ମନେ ଭାବେ, କାହିଁକି ଭଗବାନ ତାକୁ ଏତେ ଯନ୍ତ୍ରଣା ଭିତରକୁ ଠେଲି ଦେଉଛନ୍ତି? ତାହାର ଭକ୍ତିରେ କ'ଣ କୋଉଠି କିଛି ଅସୁବିଧା ରହିଲା? ମହାପ୍ରଭୁ ମନେ ମନେ ସେହି ଚିରାଚରିତ ଭଙ୍ଗୀରେ ହସୁଥାନ୍ତି ଜାଣି ଚତୁରା ପରି। ମହମ୍ମଦ ସିକନ୍ଦର ଆଲମ ଗାଇଛନ୍ତି। ବାବାଜୀ

0: ସେ ଦୀନବନ୍ଧୁ, ସେ ଦୈତାରୀ, ସେ ପୁଣି ପତିତ ପାବନ। ବେଳେବେଳେ ସନ୍ଦେହ ଜାଗେ ଭକ୍ତ ମନରେ, ସତରେ ସେ କ'ଣ ଦୀନବନ୍ଧୁ, ସତରେ ସେ କ'ଣ ଦୈତାରୀ, ସତରେ ସେ କ'ଣ ପତିତ ପାବନ। ଏହିପରି ଭାବନାର ଉତ୍ପେଳନ ଭିତରେ ସେ ନିଜକୁ ଅସହାୟ ମଣୁଥିବା ବେଳେ ମାୟା ରଚନ୍ତି ନୀଳାଦ୍ରି ଈଶ୍ୱର। ଭକ୍ତ ମାୟାର ଭୂଁରୀ ଭିତରେ ଥାଇ ପ୍ରଭୁଙ୍କୁ ପ୍ରଶ୍ନ କରେ, ସତରେ କ'ଣ ତୁମେ ଦୀନବନ୍ଧୁ।
1: ପୁରାତନ ରଚନାରୁ ଗାଇଛନ୍ତି ଗାୟତ୍ରୀ ବୋଷ।

ଶ୍ରୀ ଜଗନ୍ନାଥ ହେଉଛନ୍ତି ଅବତାରୀ, ଭକ୍ତର ଆରତ ଶୁଣି ଅଜାଡ଼ି ଦିଅନ୍ତି ଆଶୀର୍ବାଦ। ବିଶ୍ୱର ସର୍ବମୟ କର୍ତ୍ତା ସିଏ, ତାଙ୍କରି ଆଦେଶରେ ପରିଚାଳିତ ଗଗନ ପବନ ଆଉ ଶସାଗରା ଧରା, ତାଙ୍କରି ଯୋଗୁଁ ସଂଗଠିତ ହେଉଛି ଦିନ ଆଉ ରାତି, ସେ ସର୍ବନିୟନ୍ତା। ମାତ୍ର ବେଳେବେଳେ ଭକ୍ତକୁ ପରୀକ୍ଷା କରିବା ପାଇଁ ସେ ବଧିର ହୋଇଯାଆନ୍ତି ନିଜର ଇଚ୍ଛାରେ। ଶ୍ରୀକାନ୍ତ ଦାସଙ୍କ କଣ୍ଠରେ ପାରମ୍ପରିକ ରଚନା।

ସେହି ଚିକ୍କଣ କଳା ରୂପରେ କି କିମିଆ ଅଛି କେଜାଣି, ସମସ୍ତେ ସେହି ରୂପର ସମ୍ମୋହନରେ ବିଭୋର। ଯୁଆଡ଼କୁ ଚାହିଁଲେ ବି ସୁନ୍ଦର ଦିଶନ୍ତି ମହାବାହୁ। କେଉଁ ବିଚିତ୍ର ବିନ୍ଧାଣି ତାଙ୍କୁ ଗଢ଼ିଛି କେଜାଣି, ସିଏ ତ ନିଜର ରୂପକାର। ଯିଏ ସେହି କଳାରୂପକୁ ଦେଖିଛି ସିଏ ତାଙ୍କରି ପ୍ରେମରେ ପଡ଼ିଯାଇଛି। ପୁରାତନ ରଚନାରୁ ଗାଇଛନ୍ତି ଅଞ୍ଜଳି ରାୟ।

0: ସିଏ ଏତେ ଆପଣାର ଦିଅ ଯେ ଭକ୍ତ ତାଙ୍କୁ ନିକଟତମ ଆତ୍ମୀୟ ବୋଲି ଭାବେ, ତାଙ୍କୁ ସ୍ନେହ କରେ, ପ୍ରେମ କରେ, ମମତା ଦିଏ, ଆଉ ଇଚ୍ଛା ହେଲେ ମନଭରି ଗାଳି ଦିଏ। ଅନ୍ତଃସ୍ୱରୂପରେ ସେ ସିନା ଦେବତା, ହେଲେ ସାଧାରଣ ମଣିଷଟିଏ ପରି ତାଙ୍କର ନୀତିଦିନର କାର୍ଯ୍ୟ। ଅଭିମାନରେ ଭକ୍ତ ତାଙ୍କୁ ମିଛୁଆ ବୋଲି କହେ। ଏତେ କଥା ପରେ ବି ପ୍ରଭୁଙ୍କର ରଙ୍ଗ ଅଧରରେ ସେମିତି ଝଟକୁଥାଏ ଭୁବନ ମୋହନ ହସ।
1: ଗିରିଜା ପ୍ରସନ୍ନ ମିଶ୍ର ଗାଇଛନ୍ତି ତପନ ପଟ୍ଟନାୟକଙ୍କ ରଚନା।

0: ଶେଷ ହେଲା ଭକ୍ତିଗୀତର ବିଶେଷ କାର୍ଯ୍ୟକ୍ରମ ବନ୍ଦନା।
1: ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ, ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

ମଧୁମୟ ରସି ପୁଷ୍ଟ ହେଉ ବନସ୍ପତି ମଧୁମୟ ରସି ଶୁଭୁ ସର୍ବପଶୁମତି ହେଉ ମଧୁମୟ ଉଷା ପ୍ରଦୋଷ ରଜନୀ ନଭୋଦିଶି ମଧୁମୟ ରବିଦିନମଣି ମଧୁମୟ ରତି ହେଉ ବିଶ୍ୱ ନିନାଦିତ ଉଠୁ ବିଶ୍ୱପ୍ରାଣୀ ମଧୁ ଅମୃତ ସଙ୍ଗୀତ।

ମହାପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ ଏବେ ଅଣସର ଘରେ। ପୁରୀର ଶ୍ରୀମନ୍ଦିର ଚଳନି ଭାଷାରେ ଅନବସର ବାସକୁ ଅଣସର ବୋଲି କୁହାଯାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ସ୍ନାନ ମଣ୍ଡପକୁ ବିଜେ କରିଥାନ୍ତି। ସ୍ନାନ ଓ ଗୁଣ୍ଡିଚା ଯାତ୍ରା ମହାପ୍ରଭୁଙ୍କର ଦୁଇଟି ସ୍ୱୟଂ ଲୀଳା। ଏ ଲୀଳା ପାଇଁ ମହାପ୍ରଭୁ ନୀଳାଦ୍ରି ବିହାରୀ ମନ୍ଦିର ଭିତରୁ ବାହାରକୁ ବିଜେ ହୁଅନ୍ତି। ବିଶ୍ୱାସ କରାଯାଏ ଯେ ଜ୍ୟେଷ୍ଠ ଶୁକ୍ଳ ଦଶମୀଠାରୁ ଭାରତବର୍ଷର ସକଳ ତୀର୍ଥ ସମାଗତ ହୁଅନ୍ତି ଶ୍ରୀକ୍ଷେତ୍ରର ସୁନାକୂଅ ଜଳରେ। ବଡ଼ଦେଉଳର ଉତ୍ତର ଦ୍ୱାର ନିକଟସ୍ଥ ଶୀତଳା ଠାକୁରାଣୀଙ୍କ ମନ୍ଦିର ନିକଟରେ ଏହି ସୁନାକୂଅ ଅବସ୍ଥିତ। ସ୍ନାନ ପୂର୍ଣ୍ଣିମାର ପୂର୍ବଦିନ ସୁନାଗୋସାଇଁ ଓ ମୁଦିରଥ 108 ନୂତନ କୁମ୍ଭରେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳରାଶି ଆଣି ଅଧିବାସ କରି ରଖନ୍ତି। ସ୍ନାନ ପୂର୍ଣ୍ଣିମା ଦିନ ଦିଅମାନେ ଚୁଆ ଚନ୍ଦନ କର୍ପୂର ଦିଆ ସେହି ଶୀତଳ ଜଳରେ ସ୍ନାନ କରନ୍ତି। ଥଣ୍ଡା ପାଣିରେ ଅଧିକ ସମୟ ସ୍ନାନ କରିବାରୁ ମହାପ୍ରଭୁଙ୍କୁ ଜ୍ୱର ବ୍ୟାଧି ହୁଏ, ତେଣୁ ସେ ଅଣସର ଘରେ ରହନ୍ତି। ଜଗନ୍ନାଥ

ମହାପ୍ରଭୁଙ୍କର ଅଧିକାଂଶ ବିଧିବିଧାନ ମାନବାୟିତ, ମଣିଷଙ୍କ ଆଚରିତ କର୍ମ ଠାକୁରଙ୍କ ଲୀଳାରୀତିରେ ଦେଖାଯାଏ। ତେବେ ଅଣସରବାସ ସମ୍ପର୍କରେ ଚମତ୍କାର ପୌରାଣିକ କାହାଣୀଟିଏ ଅଛି। ସୃଷ୍ଟି ଆରମ୍ଭ କାଳର କଥା। ନୀଳସୁନ୍ଦର ପର୍ବତ ସମୁଦ୍ରକୂଳ ଟାପୁରେ ଅବସ୍ଥିତ ଥିଲା। ନଦୀ ସମୁଦ୍ର ଘେରା ଏହି ଟାପୁ ଅତ୍ୟନ୍ତ ମନୋରମ ଓ ପୂତଭୂମି ଥିଲା। ସାଗର ମନ୍ଥନ କାଳରେ ସମୁଦ୍ରରୁ ମହାଲକ୍ଷ୍ମୀ ଉଦ୍ଭବ ହେବା ପୂର୍ବରୁ ପ୍ରଥମେ ତାଙ୍କ ଅଗ୍ରଜା ଭଉଣୀ ଅଲକ୍ଷ୍ମୀ ଜାତ ହୋଇଥିଲେ। ବିଷ୍ଣୁ ଯୋଗ୍ୟ ଏହି ଦେବଭୂମିକୁ ଅଲକ୍ଷ୍ମୀ ପ୍ରଥମେ ଦଖଲ କରି ବସିଥିଲେ। ଦେବତାମାନେ ଏହି ମନଜ୍ଞ ଭୂମିକୁ ଅଲକ୍ଷ୍ମୀଙ୍କ କବଳରୁ ମୁକ୍ତ କରିବା ପାଇଁ ଭଗବାନ ବିଷ୍ଣୁଙ୍କୁ ନିବେଦନ କଲେ। ଅଲକ୍ଷ୍ମୀ ରୂପବତୀ ହେଲେ ମଧ୍ୟ ଭୟଙ୍କରା। ତାଙ୍କର ବିଶାଳ କର୍ଣ୍ଣ, ଭୟଙ୍କର ଗର୍ଜନକାରିଣୀ ସ୍ୱର, ଆକୃତି ଦୀର୍ଘ ଓ ଭୟପ୍ରଦ। ବିଷ୍ଣୁ ତାଙ୍କ ପାଖରେ ଉଭା ହୋଇ ବିବାହର ପ୍ରଲୋଭନ ଦେଖାଇଲେ। ଅଲକ୍ଷ୍ମୀ ବିଷ୍ଣୁ ମାୟାରେ ଭଳିଯାଇ ବିବାହ ଆଶାରେ ଘୋର ଅରଣ୍ୟରେ ତାଙ୍କ ପଛେ ପଛେ ଯାଇ ପହଞ୍ଚିଲେ। ବିଷ୍ଣୁ ତାଙ୍କୁ ଗୋଟିଏ ଅଶ୍ୱସ୍ଥ ଗଛ ମୂଳରେ ବସାଇ ଦେଇ ପୁରୋହିତ ସନ୍ଧାନରେ ବାହାରି ପଡ଼ିଲେ। କିଛି ସମୟ ଭିତରେ ଉଦ୍ଦାଳକ ଋଷିଙ୍କୁ ବିବାହ କର୍ମ ପାଇଁ ଡାକି ଆଣିଲେ। ଋଷି ମନ୍ତ୍ରପାଠ କରି କର୍ମ ସମ୍ପାଦନ କଲାବେଳେ ବିଷ୍ଣୁଙ୍କର ଚତୁର ମାୟାରେ ଉଦ୍ଦାଳକଙ୍କ ସହିତ ଅଲକ୍ଷ୍ମୀଙ୍କର ବିବାହ ହୋଇଗଲା। ପରିଶେଷରେ ଏହା ଅଲକ୍ଷ୍ମୀ ଜାଣିପାରିଲେ। ସେହି କାଳରୁ ଅଲକ୍ଷ୍ମୀଙ୍କ ଆବେଗମୟ କମ୍ପନରେ ବିନା ପବନରେ କମ୍ପିବାକୁ ଲାଗିଲା ଅସୁସ୍ଥ ଗଛ। ଅଲକ୍ଷ୍ମୀ ଛଳନାକାରୀ ବିଷ୍ଣୁଙ୍କୁ ମଧ୍ୟ ଅଭିଶାପ ଦେଲେ। ବିବାହର ମିଥ୍ୟା ଆବେଗ ସୃଷ୍ଟି କରି ମୋ ମନରେ ଯେଉଁ କମ୍ପନ ଜାତ କଲ, ସେ କମ୍ପ ପ୍ରତିବର୍ଷ ତୁମକୁ କଷ୍ଟ ଦେଉ। କୁହାଯାଏ ପ୍ରତିବର୍ଷ ସ୍ନାନ ପୂର୍ଣ୍ଣିମା ପରେ 15 ଦିନ କାଳ ଠାକୁର କମ୍ପ ଜ୍ୱରରେ ପଡ଼ନ୍ତି, ପଥି ପାଚନ ପିଅନ୍ତି, ନିବୁଜ ଅଣସର ଘରେ ରହନ୍ତି। ଦେବତା ହେଲେ ମଧ୍ୟ ଭୁଲ କରିଥିବାରୁ ପ୍ରଭୁ ନିଜେ ନିଜକୁ ଦଣ୍ଡ ଦିଅନ୍ତି। ବାସ୍ତବ ଦୃଷ୍ଟିରୁ ଦେଖିଲେ ସ୍ନାନ ଯାତ୍ରା ପରେ ମୂର୍ତ୍ତିମାନଙ୍କର ଶ୍ରୀଅଙ୍ଗ ବିରୂପ ଦେଖାଯାଇଥାଏ। ତେଣୁ ଏକ ଗୁମୁଟ ଘରେ ତାଙ୍କୁ ରଖି ସୁମୃତି କରାଯାଏ। ନେତ୍ରୋତ୍ସବ ଦିନ ସାଧାରଣରେ ନବଯୌବନ ଦର୍ଶନ କରାଯାଏ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ। ପ୍ରଯୋଜନା ସୁହାସ ମହାନ୍ତି।

ହିରଣ୍ୟକଶିପୁ ଓ ହିରଣ୍ୟାକ୍ଷଙ୍କ ଜନ୍ମ କାଳରେ ପୃଥିବୀ ଥରହର ହୋଇ ଉଠିଲା। ଉଲ୍କାପାତ ହେଲା, ବଜ୍ରପାତ ହେଲା, ସମୁଦ୍ର ଗର୍ଜି ଉଠିଲା, ପ୍ରଜାମାନେ ଭୟରେ ଥରି ଉଠିଲେ। ଦୁଇ ଭାଇ ପର୍ବତ ପରି ବଢ଼ିବାକୁ ଲାଗିଲେ, ଗଦା ବୁଲେଇ ଦଶ ଦିଗରେ ଧାଇଁଲେ। ହିରଣ୍ୟାକ୍ଷ ଗଦା ଧରି ଦେବତାମାନଙ୍କୁ ପରାଜିତ କଲା, ବରୁଣ ଭୁବନରେ ପ୍ରବେଶ କରି ତାଙ୍କୁ ଯୁଦ୍ଧ କରିବା ପାଇଁ ଆହ୍ୱାନ ଦେଲା। ବରୁଣ ତାକୁ ତାର ସମକକ୍ଷ ଯୋଦ୍ଧା ନାରାୟଣଙ୍କ ବିଷୟରେ କହନ୍ତେ ସେ ବୈକୁଣ୍ଠପୁରକୁ ଗଲା। ଖୋଜି ଖୋଜି ପାତାଳପୁରକୁ ଆସିଲା। ଶୁକର ରୂପରେ ବିଷ୍ଣୁ ଧରଣୀକୁ ଉଦ୍ଧାର କରୁଥିଲା ବେଳେ ହିରଣ୍ୟାକ୍ଷ ତାଙ୍କୁ ଯୁଦ୍ଧ ପାଇଁ ଆହ୍ୱାନ ଦେଲା।

ଶୁଣିଲେ ଅତି ବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 81ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ଅରବିନ୍ଦ ମୁଦୁଲି, ସିଦ୍ଧାର୍ଥ ମିଶ୍ର, ମଧୁରିତା ମହାନ୍ତି ଏବଂ ସାଗରିକା ମହାନ୍ତି। ବେତାର ସମ୍ପାଦନା ଡକ୍ଟର ବୈଷ୍ଣବ ଚରଣ ସାମଲ, ସଙ୍ଗୀତ ପରିଚାଳନା ଓମ୍ ପ୍ରକାଶ ମହାନ୍ତି, ବର୍ଣ୍ଣନା ସଞ୍ଜୟ କୁମାର ଶତପଥୀ, ପ୍ରଯୋଜନା ସୁହାସ ମହାନ୍ତି।

0: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଖରାଟିଆ ଚାଷ କରି ଜମିରେ ସବୁଜ ସାର ହିସାବରେ ଧଣିଚା ମଞ୍ଜିକୁ ଏକର ପ୍ରତି 10 କିଲୋଗ୍ରାମ ହିସାବରେ ବୁଣନ୍ତୁ। ସର୍ବଦା ପ୍ରାମାଣିକ ବିହନ ବ୍ୟବହାର କରନ୍ତୁ ଓ ପ୍ରତି 3 ବର୍ଷ ପରେ ଏହାକୁ ପରିବର୍ତ୍ତନ କରନ୍ତୁ। ଉନ୍ନତମାନର ବିହନ, ଅଧିକ ଅମଳକ୍ଷମ ବିହନ ବ୍ୟବହାର କଲେ ଅମଳ 15% ପର୍ଯ୍ୟନ୍ତ ବୃଦ୍ଧି ହୋଇପାରିବ। ଏବେ ଆସନ୍ତୁ କେତୋଟି ଧାନ କିସମ ସମ୍ପର୍କରେ ଜାଣିବା। ମଧ୍ୟବର୍ତ୍ତୀ ଗଭୀର ଜମି ପାଇଁ ସିଆର୍ ଧାନ 501, 510, 511, 512, 500, 502, 503, ସିଆର୍ ଧାନ 505, ସିଆର୍ ଧାନ 507, ସିଆର୍ ଧାନ 508, ଏଥିସହିତ ଦୁର୍ଗା, ସାରଳା, ଗାୟତ୍ରୀ ଏବଂ ବର୍ଷା ଧାନ ବ୍ୟବହାର କରିପାରିବେ। ସେହିପରି ଢିପ ଜମି ଏବଂ ବାସ୍ନା ଧାନ ପାଇଁ ସିଆର୍ ଧାନ 100, ସିଆର୍ ଧାନ 101, 102, 108, 203, 205, ସିଆର୍ ଧାନ 206, ସିଆର୍ ଧାନ 207, ସିଆର୍ ଧାନ 209, ସିଆର୍ ଧାନ 221, ସିଆର୍ ଧାନ 212, ସିଆର୍ ଧାନ 214, ସିଆର୍ ଧାନ 807, ଏଥିସହିତ ବନ୍ଦନା ଓ ସହଭାଗୀ ଧାନ ମଧ୍ୟ ଚାଷ କରିପାରିବେ। ସେହିପରି ଜଳସେଚିତ ମଧ୍ୟମ ଜମି ପାଇଁ ସିଆର୍ ଧାନ 307, 310, 311, 312, 314, 315, ସିଆର୍ ଧାନ 316, 317, 319, ସିଆର୍ ଧାନ 321,

ସିଆର୍ ଧାନ 324, 326, 327, ସିଆର୍ ଧାନ 329, ସିଆର୍ ଧାନ 331, 332, 337, ସିଆର୍ ଧାନ 804, ସିଆର୍ ଧାନ 805, ସିଆର୍ ଧାନ 809 ବ୍ୟବହାର କରିପାରିବେ। ସେହିପରି ବନ୍ୟା ପ୍ଲାବିତ ଏବଂ ସ୍ୱଳ୍ପ ଗଭୀର ଖାଲୁଆ ଜମି ପାଇଁ ସିଆର୍ ଧାନ 800, ସିଆର୍ ଧାନ 801, 802, 803, ସିଆର୍ ଧାନ 408, 409, 410, 411, 412, ସିଆର୍ ଧାନ 413, 414, 416, ଏଥିସହିତ ସ୍ୱର୍ଣ୍ଣ, ସ୍ୱର୍ଣ୍ଣ ସବେକ, ପୂଜା, ପୂଜା ସବେକ, ସିଆର୍ ଧାନ 1009 ବ୍ୟବହାର କରିପାରିବେ। ସେହିପରି ଉପକୂଳବର୍ତ୍ତୀ ଲୁଣି ଜମି ପାଇଁ ସିଆର୍ ଧାନ 405, ସିଆର୍ ଧାନ 403, ସିଆର୍ ଧାନ 412, ସିଆର୍ ଧାନ 414 ସହିତ ଲୁଣିଶ୍ରୀ, ଲୁଣା ବରିଆଲ ବ୍ୟବହାର କରିପାରିବେ। ମଧ୍ୟମ ଏବଂ ଖାଲୁଆ ଜମି ଶଙ୍କର ଜାତୀୟ ଧାନ କିସମଗୁଡ଼ିକ ହେଉଛି ସିଆର୍ ଧାନ 701, ସିଆର୍ ଧାନ 702, ସିଆର୍ ଧାନ 703 ଏବଂ 706। ଏଥିସହିତ ଅଜୟ ଓ ରାଜଲକ୍ଷ୍ମୀ ମଧ୍ୟ ବ୍ୟବହାର କରିପାରିବେ। ମନେ ରଖନ୍ତୁ, ଏ ସମସ୍ତ ବିହନକୁ ପ୍ରାମାଣିକ ସଂସ୍ଥାଠାରୁ କିଣନ୍ତୁ। ରୁଆଧାନ ବିଲରେ ସବୁଜ ଖତ ହିସାବରେ ଧଣିଚା ଚାଷ କରିବା ପାଇଁ ବିଶ୍ୱାସଯୋଗ୍ୟ ସଂସ୍ଥା କିମ୍ବା ଦୋକାନରୁ ଭଲ ଧଣିଚା ମଞ୍ଜି ସଂଗ୍ରହ କରନ୍ତୁ। ବିହନ ବିଶୋଧନ ନିମନ୍ତେ ବିହନ ବୁଣିବା ପୂର୍ବରୁ 1 କିଲୋଗ୍ରାମ ବିହନକୁ 1.5 ଗ୍ରାମ କାର୍ବେଣ୍ଡାଜିମ୍, 85 WP କିମ୍ବା 3 ଗ୍ରାମ କ୍ୟାପ୍ଟାନ 85% କିମ୍ବା 3 ଗ୍ରାମ ଥିରାମ 75% ଏହାର ଗୁଣ୍ଡରେ ବିହନ ବିଶୋଧନ କରନ୍ତୁ। ଜୈବିକ ବିଶୋଧନ ଭାବରେ 1 କିଲୋଗ୍ରାମ ବିହନକୁ 10 ଗ୍ରାମ ଟ୍ରାଇକୋଡ୍ରମା ଗୁଣ୍ଡରେ ମଧ୍ୟ ବିଶୋଧନ କରିପାରିବେ। ଏହି ଟ୍ରାଇକୋଡ୍ରମାକୁ କୌଣସି ବିଶ୍ୱସନୀୟ ସଂସ୍ଥା ବା ଦୋକାନରୁ କ୍ରୟ କରିପାରିବେ।

0: ଫିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା, ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କୋଉ ଦିଗକୁ ହେଉଛି, ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ, ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ୍ ଶିରା ହେଲେ ଆମେ କ'ଣ କରିବା, ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର, ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ, ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି, ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ, ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ।
2: ନମସ୍କାର ଶ୍ରୋତାବନ୍ଧୁ, କିଛି କଥା କିଛି ଚିନ୍ତନର ସହିତ ଉପସ୍ଥାପିତ ହେଉଥିବା ଏହି କାର୍ଯ୍ୟକ୍ରମ ପ୍ରଭାତ ପରିକ୍ରମାକୁ ଆପଣଙ୍କୁ ସ୍ୱାଗତ।

ସମୟରେ ବିଜ୍ଞାନ ଗବେଷଣାର ପ୍ରଗତି କ୍ଷେତ୍ରକୁ ଅନୁଧ୍ୟାନ କଲେ ଆମେ ଦେଖିବା ପୃଥିବୀକୁ ନେଇ ଗବେଷଣା ତ ଜାରି ରହିଛି। ପୃଥିବୀ ବାହାରେ ମହାକାଶ କ୍ଷେତ୍ରରେ ଗବେଷଣା ପାଇଁ ମଣିଷ ବେଶ ଉତ୍ସୁକ। ଯଦିଓ ଏହି ପ୍ରକାର ଘଟଣା କେବଳ ଆଧୁନିକ ବିଜ୍ଞାନ କରୁଛି ତା ନୁହେଁ, ବହୁ ପୁରାତନ କାଳରୁ ପୃଥିବୀର ବିଭିନ୍ନ ଦେଶର ଗବେଷକମାନେ ବା ଜ୍ୟୋତିର୍ବିଜ୍ଞାନୀମାନେ ମହାକାଶକୁ ନେଇ ବେଶ ଉତ୍ସୁକ ଥିଲେ। ତେବେ ସେ କାଳର ମହାକାଶୀୟ ଗବେଷଣାମୂଳକ ତଥ୍ୟ ସବୁ ଏତେ ସ୍ୱଷ୍ଟ ହୋଇପାରୁନଥିଲା ଯାହା ଏବେ ହେଉଛି। ସକାଳୁ ସକାଳୁ ଏତେ ସବୁ କଥା ମନେ ପଡ଼ିବାର ଉଦ୍ଦେଶ୍ୟ ହେଉଛି ଶ୍ରୋତା ବନ୍ଧୁ, ଆଜି ବିଶ୍ୱ ଗ୍ରହଣ ଦିବସ। ଆମେ ଜାଣୁ ଆମ ପୃଥିବୀ ଗୋଟିଏ ଗ୍ରହ, ଏହାର ସ୍ଥିତି ସୌରଜଗତରେ, ପୁଣି ସେହି ସୌରଜଗତରେ ଆହୁରି ଅନେକ ପିଣ୍ଡ ଅଛନ୍ତି ଯେଉଁମାନଙ୍କୁ କୁହାଯାଏ ଗ୍ରହଣ, କାହିଁକି ନା ଗ୍ରହମାନଙ୍କରେ ଥିବା ଉପାଦାନର ଗୁଣଧର୍ମ ସେମାନଙ୍କଠାରେ ରହିଥାଏ। ବେଳେବେଳେ ସେମାନେ ପୃଥିବୀ ଆଡ଼କୁ ଆକର୍ଷିତ ହୋଇ ଆସିବାର ପ୍ରମାଣ ଅନେକ ଅଛି। ରାତି ଆକାଶରେ ଉଲ୍କା ପିଣ୍ଡ ଖସିବା ଘଟଣା ସେଥିମଧ୍ୟରୁ ଗୋଟିଏ। ଛୋଟ ଛୋଟ ଗ୍ରହଣ ପୃଥିବୀର ଗୁରୁତ୍ୱାକର୍ଷଣରେ ଖସି ଆସି ଅମ୍ଳଜାନ ସଂସ୍ପର୍ଶରେ ଆସିଲା ପରେ ଘର୍ଷଣ ପ୍ରକ୍ରିୟାରେ ଆଲୁଅ ହୋଇ ଚଳି ଉଠନ୍ତି ଓ ମିଳେଇ ଯାଆନ୍ତି।

0: କିନ୍ତୁ ଆଉ କେତେକ ବଡ଼ ବଡ଼ ଗ୍ରହଣ ପୃଥିବୀ ପୃଷ୍ଠରେ ଆସି ପଡ଼ନ୍ତି, କ୍ଷୟକ୍ଷତି କରିଥାନ୍ତି ମଧ୍ୟ। ତେବେ ଆଜି ଗ୍ରହଣ ଦିବସ ଅବସରରେ ଗ୍ରହଣମାନଙ୍କ ସମ୍ପର୍କରେ କିଛି ତଥ୍ୟ ପ୍ରଦାନ କରନ୍ତି ପଢାଣି ସାମନ୍ତ ପ୍ଲାନେଟୋରିୟମର ଅବସରପ୍ରାପ୍ତ ବୈଜ୍ଞାନିକ ଡକ୍ଟର ଶୁଭେନ୍ଦୁ ପଟ୍ଟନାୟକ।
1: ଆମେ ଜାଣିଛେ ଯେ ଗ୍ରହଣଗୁଡ଼ିକ ମଙ୍ଗଳ ଓ ବୃହସ୍ପତି କକ୍ଷ ମଧ୍ୟ ରହି ସୂର୍ଯ୍ୟକୁ ପରିକ୍ରମା କରୁଛନ୍ତି। ଏଗୁଡ଼ିକ ସୌର ପରିବାର ଆରମ୍ଭ ହେବା ସମୟର ବଳି ଯାଇଥିବା କିଛି ଅଂଶବିଶେଷ ବା ଖଣ୍ଡ ଖଣ୍ଡ ପଥରମାନ। ଏମାନଙ୍କର ସଂଖ୍ୟା ଲକ୍ଷ ଲକ୍ଷ ଓ ଆକାରରେ ସେମାନେ ଏକ ମିଟରରୁ ଆରମ୍ଭ ହୋଇ କେତେ ଶହ କିଲୋମିଟର ପର୍ଯ୍ୟନ୍ତ ହୋଇଥାନ୍ତି। ସବୁଠାରୁ ବଡ଼ ଗ୍ରହଣ ସେରେସ୍, ଯାହାର ବାସ୍ୟ ପ୍ରାୟ 1000 କିଲୋମିଟର। ଏହା 1801 ଜାନୁଆରୀ 1 ତାରିଖରେ ଆବିଷ୍କୃତ ହୋଇଥିଲା। ଏବେ ଆମେ ଏହି ସେରେସ୍କୁ ଏକ ବାମନ ଗ୍ରହ ଭାବରେ ନାମିତ କରିଛୁ ବା ଘୋଷଣା କରିଛୁ, କିନ୍ତୁ ପୂର୍ବରୁ ସେ ସବୁଠାରୁ ବଡ଼ ଗ୍ରହଣ ରୂପେ ପରିଚିତ ଥିଲା। ଲକ୍ଷ ଲକ୍ଷ ସଂଖ୍ୟାରେ ରହିଥିବା ଏହି ଗ୍ରହଣଗୁଡ଼ିକ ବେଳେବେଳେ ପୃଥିବୀର ମାଧ୍ୟାକରଣ ଶକ୍ତି ଦ୍ୱାରା ପୃଥିବୀ ଆଡ଼କୁ ଆକର୍ଷିତ ହୋଇଥାନ୍ତି। ସେଗୁଡ଼ିକ ମଧ୍ୟରୁ 90% ବାୟୁମଣ୍ଡଳରେ ପ୍ରବେଶ କରିବା ସହ ପୃଥିବୀ ପୃଷ୍ଠରୁ ପଡ଼ିବା ପୂର୍ବରୁ ପୋଡ଼ି ପାଉଁଶ ହୋଇଯାଇଥାନ୍ତି, କାରଣ ବାୟୁମଣ୍ଡଳରେ ପ୍ରବେଶ କଲାବେଳେ ଯେଉଁ ଘର୍ଷଣ ସୃଷ୍ଟି ହୋଇଥାଏ ସେଥିରେ ଉତ୍ତାପ ବହୁତ ବଢ଼ିଥାଏ ଓ ଉତ୍ତାପ ବଢ଼ିବା ଫଳରେ ସେମାନେ ପୋଡ଼ି ଜଳି ପାଉଁଶ ହୋଇଯାଇଥାନ୍ତି। ଏବେ ଅନେକ ଦେଶର ବୈଜ୍ଞାନିକମାନେ ଜାତିସଂଘ ଦ୍ୱାରା ମିଳିତ ଭାବରେ ପୃଥିବୀ ନିକଟ ରହିଥିବା ଏଇଭଳିଆ ସମ୍ଭାବ୍ୟ ପିଣ୍ଡଗୁଡ଼ିକ ବା ସମ୍ଭାବ୍ୟ ଗ୍ରହଣଗୁଡ଼ିକ ଖୋଜୁଛନ୍ତି, ସେମାନଙ୍କର ତାଲିକା ପ୍ରସ୍ତୁତ କରୁଛନ୍ତି, ଯେଉଁଗୁଡ଼ିକ କି କେବେ ନା କେବେ ଆସି ପୃଥିବୀରେ ସହିତ ଧକ୍କା ହେବାର ସମ୍ଭାବନା ରହିଛି। ବିଗତ ଦିନମାନଙ୍କରେ ବର୍ଷକୁ ହାରାହାରି 1000 ନୂଆ ଗ୍ରହଣ ଖୋଜାଯାଉଥିଲା, କିନ୍ତୁ କିଛି ବର୍ଷ ଧରି ଏହି ଗ୍ରହଣୁ ଖୋଜିବା ଅଭିଯାନରେ 20,000 ଅଧିକ ବୈଜ୍ଞାନିକ, ସାଧାରଣ ନାଗରିକ, ଛାତ୍ରଛାତ୍ରୀମାନେ ନିଜକୁ ନିୟୋଜିତ କରିବା ପାଇଁ ଶପଥ ପାଠ ଦାଖଲ କରିଛନ୍ତି ଏବଂ ସେହି କାର୍ଯ୍ୟରେ ଲାଗି ରହିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଅନେକ ଗ୍ରହଣ ଖୋଜିସାରିଛୁ ଏବଂ ସେମାନଙ୍କର ଗତିପଥ ନିର୍ଣ୍ଣୟ କରିବା ସହିତ ସେମାନଙ୍କର ନାମକରଣ ମଧ୍ୟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ପ୍ରାୟ 2000 ଅଧିକ ଏପରି ପିଣ୍ଡମାନ ଠାବ କରାଯାଇଛି ଯାହାକି ପୃଥିବୀ ପୃଷ୍ଠରେ ଧକ୍କା ହେବାର ସମ୍ଭାବନା ରହିଛି ଓ ସେସବୁ ତେଣୁ ଏ ବିଷୟରେ ଭୟଭୀତ ନହୋଇ କିପରି ଏହା ଘଟିବ ନାହିଁ ବା ଘଟଣା ଘଟିବାର ଅନେକ ସମୟ ପୂର୍ବରୁ କିପରି ଏହାର ସୂଚନା ମିଳିପାରିବ, ସେଥିପାଇଁ ଏବେଠାରୁ ଅନେକ ଜ୍ୟୋତିର୍ବିଜ୍ଞାନୀ ଓ ବୈଜ୍ଞାନିକମାନେ ଏହି ଗ୍ରହଣମାନଙ୍କୁ ଠାବ କରିବା ସହ ସେମାନଙ୍କ ଗତିବିଧି ଉପରେ ନଜର ରଖିବା ଆରମ୍ଭ କଲେଣି।

0: ଆସିଛି ମୌସୁମୀ। ମୌସୁମୀ ବାୟୁ ଏକ ସାମୟିକ ବାୟୁ, ଭାରତବାସୀଙ୍କ ପାଇଁ ପ୍ରକୃତିର ଗୋଟିଏ ବିଶେଷ ଆଶୀର୍ବାଦ। ନିର୍ଦ୍ଦିଷ୍ଟ ସମୟ ହେଲେ ସେ ଆସେ ଦୂରରୁ, ଭାରତ ମହାସାଗର ଦେଇ ପ୍ରବେଶ କରେ ଆମ ଦେଶରେ, ଦିଏ ଶୀତଳତାର ସ୍ପର୍ଶ। ଭାରତ ବର୍ଷକୁ ଶସ୍ୟଶ୍ୟାମଳ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ ମୌସୁମୀ ବାୟୁ। ତେବେ ଚଳିତ ବର୍ଷ ଏହି ବାୟୁ ପଦପାତ କରିସାରିଛି। ଭିଜା ମାଟିର ଗନ୍ଧ ଆମେ ପାଇସାରିଛୁ, ମାଟି ଆଉ ଶୁଷ୍କ ହୋଇ ରହିନାହିଁ, ସବୁଜ ପାଟ ପିନ୍ଧିବା ଆରମ୍ଭ କରିସାରିଲାଣି। ଏମିତି ଏକ ପରିବର୍ତ୍ତନଶୀଳ ସମୟରେ ଲେଖକ ଭାବୁକ କବିଙ୍କ ମନରେ ନୂଆ ସୃଜନ ଅବଶ୍ୟମ୍ଭାବୀ। ଆଜି ପ୍ରଭାତରେ ମୌସୁମୀ ଆଗମନକୁ ନେଇ କବିତାରେ ନିଜର ଭାବ ପ୍ରକଟ କରନ୍ତି କବି ତନ୍ମୟ କୁମାର ମିଶ୍ର।
1: ମୌସୁମୀ ଛୁଇଁ ବରଫ ଆସିଲା, ଆକାଶରେ କଳା ବହୁତ ଭାସିଲା, ଝିପି ଝିପି ନୀର ଉପରୁ ଝରଣ ଗ୍ରୀଷ୍ମ ତପତ ନାଚିଲା, ବରଫ ରିପିଟି ପଶିଲା, ଚାଷୀ ପୁଅ ମନ ପରିଲା, ମଙ୍ଗଳ ଜୁଆଳୁ ସବୁ ଶେଷିଲା, ହଳ ଜୁଟି ସେଇ ଚାଷ କରିବ, ହାତରେ ବିହନ ଧରିଲା, ଦୁଃଖର ଦିନ ପା ସରିଲା, ପୋଖରୀ ଗାଡ଼ିଆ ଉଠି ମାରିଲା, ବେଙ୍ଗୁଳି ଆନନ୍ଦ ଭଗବାନ ଛାଡ଼ିଲା, ଦଳ ଦଳ ହୋଇ ଉଡ଼ିଲେ ଝଡ଼ିଲା, କାଳରୁ ପାଣି ଯେ ଗଡ଼ିଲା, ମାଟି ମା ଉଦାରେ ଗଡ଼ିଲା, ମାଟି ମା ଉଦାରେ ଗଡ଼ିଲା, ବିଲ ଖାଲ ଯେତେ ପାଣି ଯେ ଘଟିଲା, ତରୁ ଲତା ପରେ ସବୁଜ ଲୁଟିଲା, ଏହି ଜଳ ଆମ ଅତି ଜୀବନ ଅଭାବ କୋଷଣ ହଟିଲା, ସତେ ଅବା ସୁଦ୍ଧା ଜିତିଲା, ସତେ ଅବା ସୁଦ୍ଧା ଜିତିଲା।

ନୂଆ ବରଷା ପଡିଛି, ମାଟି ଫଉଲି ଉଠିଛି, ବାଡି ବଗିଚାରେ ଓ ଅନ୍ୟ ସ୍ଥାନମାନଙ୍କରେ କେତେ ଫୁଲ ଆଉ ଫଳର ଚାରା ଗଛ ଉଠିଗଲେଣି। ସେଥିରୁ ବେଶୀ ନହେଲେ ନାହିଁ, ଗୋଟାଏ ଦୁଇଟା ଆଣି ଉପଯୁକ୍ତ ସ୍ଥାନରେ ଲଗେଇବା। ଚାରିକଡେ ଟିକେ ବାଡ଼ ଲଗାଇ ମୂଳରୁ ଘାସ ବୁଦା ସଫା କରିଦେଲେ ଗଛ ଆପେ ବଢିବ, ବେଶୀ ପରିଶ୍ରମ ନାହିଁ। ଏମିତି କଲେ ଆମେ ଆମ ଧରିତ୍ରୀ ମାତାର ସୁରକ୍ଷାରେ ଗୋଟିଏ ପାଦ ଆଗକୁ ବଢିବା।

ସୁନ୍ଦର। ଭାରତ ଇତିହାସରେ ଜୁନ୍ 30 ତାରିଖରେ ଘଟିଥିବା କେତୋଟି ଗୁରୁତ୍ୱପୂର୍ଣ୍ଣ ଘଟଣା। ଭାରତର ମହାନ ବୃଦ୍ଧ ଏବଂ ଅଣଆନୁଷ୍ଠାନିକ ରାଷ୍ଟ୍ରଦୂତ ଭାବରେ ଜଣାଶୁଣା ଦାଦାଭାଇ ନାରୋଜୀଙ୍କର 1917 ମସିହା ଆଜି ଦିନରେ ଦେହାନ୍ତ ହୋଇଥିଲା। 1855 ମସିହା ଜୁନ୍ 30 ତାରିଖରେ ସିଦ୍ଧୁ କାନୁ ମୁର୍ମୁଙ୍କ ନେତୃତ୍ୱରେ ଉପନିବେଶବାଦୀ କର୍ତ୍ତୃପକ୍ଷ ଓ ଜମିଦାରୀ ବ୍ୟବସ୍ଥା ବିରୁଦ୍ଧରେ ସାନ୍ତାଳ ବିଦ୍ରୋହ ଆରମ୍ଭ କରାଯାଇଥିଲା। ଜୁନ୍ 30 ତାରିଖ 1857 ମସିହାରେ ବ୍ରିଟିଶ ସେନା ଓ ଭାରତୀୟ ବିଦ୍ରୋହୀଙ୍କ ମଧ୍ୟରେ ଚିହ୍ନାଟ ନିକଟସ୍ଥ ଇସ୍ମାଇଗଞ୍ଜରେ ଲଢ଼େଇ ହୋଇଥିଲା। ଦକ୍ଷିଣ ଆଫ୍ରିକାରେ ଭାରତୀୟଙ୍କ ଅଧିକାର ପାଇଁ ଆନ୍ଦୋଳନ କରୁଥିବା ସମୟରେ ମହାତ୍ମା ଗାନ୍ଧୀଙ୍କୁ 1914 ମସିହା ଜୁନ୍ 30 ତାରିଖରେ ଗିରଫ କରାଯାଇଥିଲା। ଭାରତର ବିଭାଜନ ଘୋଷଣା ପରେ ବଙ୍ଗ ଏବଂ ପଞ୍ଜାବ ବିଭାଜନ ପାଇଁ ସୀମା କମିଶନର ସଦସ୍ୟଙ୍କ ନାମ ଘୋଷଣା କରାଯାଇଥିଲା 1947 ମସିହା ଆଜି ଦିନରେ।

0: ଏଇଠି ଗୋଟିଏ କଥା କହି ରଖୁଛୁ, ପ୍ରଭାତ ପରିକ୍ରମା ପାଇଁ ଆପଣଙ୍କ ଅଞ୍ଚଳରେ ଅନୁଷ୍ଠିତ ହେଉଥିବା ସାମାଜିକ, ସାଂସ୍କୃତିକ, କ୍ରୀଡ଼ାଭିତ୍ତିକ କାର୍ଯ୍ୟକ୍ରମର ସୂଚନା ଆମକୁ ଲେଖି ପଠାନ୍ତୁ। ଏହା ସହିତ ନିଜ ଗାଁ ସମ୍ପର୍କରେ ମଧ୍ୟ ଲେଖି ପଠାଇବାକୁ ଅନୁରୋଧ। ସେ ସବୁକୁ ଏଠାରେ ନିଃଶୁଳ୍କ ଗ୍ରହଣ କରାଯାଏ। ଆମର ଠିକଣା ତ ଆପଣ ଜାଣନ୍ତି, ତଥାପି କହି ରଖୁଛୁ, ପ୍ରଭାତ ପରିକ୍ରମା କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ କଟକ, ପିନ୍ 753001। ତାହେଲେ ଆଜିର କାର୍ଯ୍ୟକ୍ରମରୁ ଏଇଠି ବିଦାୟ ନେଉଛୁ। ନମସ୍କାର।
1: ଶେଷ ହେଲା ପ୍ରଭାତ ପରିକ୍ରମା। ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବୈଜନ୍ତୀମାଳା ହରିଚନ୍ଦନ, ଆକାଶବାଣୀ କଟକ। କଥିକା ଆଜି ଏଥିରେ ଶୁଣନ୍ତୁ, ଶୁଣିବା ମନର ମୂଳେ ଏ ଜଗତ, କହିଛନ୍ତି ହୃଦାନନ୍ଦ ରାୟ।
2: ମନକୁ, ବିଶେଷ କରି ନିଜ ମନକୁ ଏକ ସାଧାରଣ ପଦାର୍ଥ ବୋଲି ମନେ କରିବା ଆମ ଚେତନାରେ ସ୍ୱାଭାବିକ ହୋଇଗଲାଣି। ନିଜ ମନ ହେଉ ଅଥବା ପର ମନ ହେଉ, ମନ ଯେ ଅମୂଲ୍ୟ ପଦାର୍ଥ ତାହା ଆମେ ବିଚାରକୁ ଆଣିପାରୁନାହୁଁ। କିନ୍ତୁ ମନର ମହିମା ଅଲୌକିକ। ମନକୁ ଚିହ୍ନି ମନକୁ ସୁଧାରି ପାରିଲେ ଅଭାବନୀୟ ଫଳ ମିଳିଥାଏ। ଇନ୍ଦ୍ରିୟମାନଙ୍କୁ ଯଦି ଆୟୁଧ ବୋଲି କଳ୍ପନା କରାଯାଏ, ମନ ହେଉଛି ସର୍ବଶ୍ରେଷ୍ଠ ଆୟୁଧ, ବ୍ରହ୍ମାସ୍ତ୍ର। ମନ ହେଉଛି ଚକ୍ଷୁ ଆଦି ଇନ୍ଦ୍ରିୟମାନଙ୍କର ପ୍ରଭୁ, ଜୀବନ ରଥର ସେହି ଅଶ୍ୱମାନଙ୍କର ସେ ସାରଥି। ମନ ଚଳିଲେ ଇନ୍ଦ୍ରିୟ ଚଳେ, ଅର୍ଥାତ୍ ମନର ପ୍ରବୃତ୍ତି ବିନା ଇନ୍ଦ୍ରିୟମାନେ ନିଶ୍ଚେଷ୍ଟ ଓ ଅଚଳ। ତେଣୁ ମନକୁ ଆୟତ୍ତରେ ରଖିପାରିଲେ ଇନ୍ଦ୍ରିୟମାନେ ବଳେ ବଳେ ଆୟତ୍ତକୁ ଆସିଯିବେ, ଏଥିରେ ସଂଶୟର ଅବକାଶ ନାହିଁ। ତାହାରି ନାମ ହେଉଛି ଯୋଗ ଧାରଣା। ସେଥିପାଇଁ କୁହା ହୋଇଛି ମନର ମୂଳେ ଏ ଜଗତ। ଉଦ୍ଧବକୁ ଉପଦେଶ ଦେଇ ଭଗବାନ ଶ୍ରୀକୃଷ୍ଣ କହିଲେ, ମନ ତୋହର ନିଜ ଗୁରୁ, ଉଦ୍ଧବ କେତେ ତୁ ପଚାରୁ। ଆମେ ଯେତେ ପ୍ରଶ୍ନ ପଚାରିଥାଉ, ତାହା ଗୁରୁଙ୍କୁ ହେଉ ଅଥବା ଭଗବାନଙ୍କୁ ହେଉ, ସେ ସବୁ ପ୍ରଶ୍ନର ମୂଳ ଉତ୍ସ ଓ ସମାଧାନ ନିହିତ ଅଛି ଆମ ମନରେ। ସେଥିପାଇଁ ଭଗବାନ ଉପଦେଶ ଦେଇ କହିଛନ୍ତି, ହେ ଉଦ୍ଧବ, ମନ ତୋହର ନିଜ ଗୁରୁ। ନିଜ ମନକୁ ଗୁରୁ ମର୍ଯ୍ୟାଦା ଦେଇ ଲକ୍ଷ୍ୟ କଲେ ଜଣାଯିବ ଯେ ମନର ମୂଳେ ଏ ଜଗତ। ଆମ ମନ ଯେଣିକି ଟାଣୁଅଛି, ଆମେ ତେଣିକି ଯାଉଛୁ। ତେଣୁ ମନକୁ ପାଗଳ ହାତୀ ବୋଲି କୁହାଯାଇଅଛି। ମନ ଅଟଇ ମତ୍ତ କରି, ଠାକୁର ଶ୍ରୀ ଅଭିରାମ ପରମହଂସ କହିଛନ୍ତି, ଏ ଦୁର୍ଦ୍ଦାନ୍ତ ମନକୁ ଆୟତ୍ତ କରିବା ପାଇଁ ଓଟାର ଜ୍ଞାନ ଅଙ୍କୁଶରେ। ଏ ମନକୁ କିଏ ଓଟାରିବ? କିଏ ଏହି ହାତୀକୁ ମାହୁନ୍ତ? ମନ ହାତୀର ମାହୁନ୍ତ ହେଉଛି ମନ ନିଜେ। ସୁମନ ଦ୍ୱାରା ପଥ ବିଭ୍ରାନ୍ତ କୁ ମନକୁ ଆୟତ୍ତ କରିବାକୁ ହେବ। ଏହି ସୁମନର ଅନ୍ୟ ନାମ ହେଉଛି ବିବେକ। ଯା ମନ ଯେପରି ତା ପାଇଁ ସେପରି ଫଳ ରଖିଥାଏ ବିଶ୍ୱ। ଉଚ୍ଚ ମନା ଉଚ୍ଚ ଆଦର୍ଶ ଲଭଇ, ନୀଚ ମନା ପାଏ ବିଷ। ସୁମନ ଦ୍ୱାରା ଚାଳିତ ବ୍ୟକ୍ତି ଅମୃତୋପମ ଫଳ ଭୋଗ କରେ, କୁମନ ଦ୍ୱାରା ଚାଳିତ ବ୍ୟକ୍ତି ବିଷମୟ ଫଳ ଭୋଗ କରେ। ଯେଉଁମାନେ ବିଷମୟ ଫଳ ଭୋଗ କରୁଥିବାରୁ ଜଗତକୁ ବିଷ ଦୃଷ୍ଟିରେ ଦେଖନ୍ତି, ସେମାନେ ନିଜ ମନକୁ ଓ କର୍ମକୁ ଥରେ ପରୀକ୍ଷା କରିନେବା ଉଚିତ୍।

0: ବିଶ୍ୱକୁ ପରୀକ୍ଷା କରିନେବା ସହଜ ସାଧ୍ୟ ନ ହେଲେ ହେଁ ନିଜ ମନକୁ ପରୀକ୍ଷା କରିନେବା ଅପେକ୍ଷାକୃତ ସହଜ। ଯେ ନିଜ ମନକୁ ଚିହ୍ନି ନାହାନ୍ତି ସେ ନିଜକୁ ଚିହ୍ନି ନାହାନ୍ତି। ମନର ଅବସ୍ଥାରୁ ହିଁ ବିଶ୍ୱର ବ୍ୟବସ୍ଥା ଆକଳନ ହୋଇଥାଏ। ମନ ଯାହାର ଅଶାନ୍ତ ତା ପାଇଁ ବିଶ୍ୱ ମଧ୍ୟ ଅଶାନ୍ତ। ମନ ଯଦି ପରିତୃପ୍ତ ଓ ଶାନ୍ତ ତା ପାଇଁ ଏ ବିଶ୍ୱ ସୁସ୍ଥିର ଓ ପ୍ରଶାନ୍ତ। ପରିବେଶ ଓ ପରିସ୍ଥିତି ରୂପରେ ଏ ବିଶ୍ୱ ଆମକୁ ଘେରି ରହିଛି। ତେଣୁ ଆମେ ଭାବୁ ଏହି ପରିବେଶ ଓ ପରିସ୍ଥିତିକୁ ମୁକାବିଲା କଲାବେଳେ ଏହି ମନ ସାମାନ୍ୟ କ'ଣ ବା କରିପାରିବ। ମନ ପ୍ରତି ଏହା ଏକ ଦୁର୍ବଳ ଆକଳନ। ମନସ୍ଥ ଶକ୍ତି ପ୍ରତି ଯେଉଁମାନେ ଅନୁଧ୍ୟାନ କରିଛନ୍ତି ସେମାନେ ମନର ବିସ୍ମୟକର ଶକ୍ତି ବିଷୟରେ ସଚେତନ ଅଛନ୍ତି। ମେସମେରିଜମ୍ ବା ଇନ୍ଦ୍ରଜାଲ କଥା ସ୍ମରଣକୁ ଆଣନ୍ତୁ। ମନ ଉପରେ ଇନ୍ଦ୍ରଜାଲର ଜାଲ ବୁଣି ହୋଇଗଲେ ଏ ଜଗତ ରୂପ ରସ ଗନ୍ଧ ସବୁ ବଦଳିଯାଏ, ଅସୁନ୍ଦର ସୁନ୍ଦର ଦିଶେ, ଅନାକର୍ଷଣୀୟ ପଦାର୍ଥ ପ୍ରଚଣ୍ଡ ଆକର୍ଷଣୀୟ ବୋଧ ହୁଏ। ହିପ୍ନୋଟିଜମ୍ ବା ସମ୍ମୋହନ କ୍ରିୟା କ'ଣ ବା ନ କରେ, ସମ୍ମୋହନ କ୍ରିୟା ଠିଆ ସ୍ୱପ୍ନ ସୃଷ୍ଟି କରେ, ଜାଗ୍ରତ ଚେତନାକୁ ସ୍ୱପ୍ନ ଚେତନାରେ ଘାରି ଦିଏ। ସେଲ୍ଫ ହିପ୍ନୋଟିଜମ୍ ଆତ୍ମସମ୍ମୋହନ କ୍ରିୟା ପ୍ରତି ମୁହୂର୍ତ୍ତରେ ନିଜକୁ ଘାରି ରଖିଛି, ସେଥିପାଇଁ ଆମ୍ଭେମାନେ ଦିବା ସ୍ୱପ୍ନ ଦେଖିବାକୁ ଏତେ ଅଭ୍ୟସ୍ତ। ସେଲ୍ଫ ହିପ୍ନୋଟିଜମ୍ ବା ଆତ୍ମସମ୍ମୋହନ କ୍ରିୟା ଅନେକ ଅନେକ କୁଫଳ ଓ ଅସରନ୍ତି ସୁଫଳର ସଚେତନ ଭାବରେ ଆତ୍ମମୋହନ ଶକ୍ତିକୁ ପ୍ରୟୋଗ କଲେ ମିଳିପାରେ। ତାହା ହେଉଛି ଅଟୋ ସଜେସନ୍ ବା ଆତ୍ମ ପ୍ରସ୍ତାବନ। ଏହି ଆତ୍ମପ୍ରସ୍ତାବନ ବଳରେ ଅସାଧ୍ୟ ସାଧିତ ହୋଇପାରେ। ସକାରାତ୍ମକ ଆତ୍ମପ୍ରସ୍ତାବନ ବଳରେ ନିଜର ରୂପାନ୍ତର କରାଯାଇପାରେ। ନକାରାତ୍ମକ ଆତ୍ମପ୍ରସ୍ତାବନ ନେଗେଟିଭ ଅଟୋ ସଜେସନ୍ ଉନ୍ନତକୁ ଖର୍ବରେ ପରିଣତ କରିଦେଇପାରେ। ସିଂହ ନିଜକୁ ମେଣ୍ଢା ବୋଲି ଭାବି ଆଉ ଏକ ସିଂହକୁ ଦେଖି ଭୟାର୍ତ୍ତ ହୋଇପାରେ। ବେଦାନ୍ତ ଶାସ୍ତ୍ରରେ ଏହି ଉଦାହରଣ ଦିଆଯାଇଛି, ଯେ ସିଂହ ସେ ନିଜେ ଆତ୍ମପ୍ରସ୍ତାବନ ଇନ୍ଦ୍ରଜାଲ ଭେଦ ନ କରିପାରି ନିଜକୁ ମେଷ ବୋଲି ମଣି ଚାଲିଥାଏ ଓ ପଦେ ପଦେ ନିଜର ଅପାରଗତା ଲାଗି ତିରସ୍କୃତ ହେଉଥାଏ। ନକାରାତ୍ମକ ଆତ୍ମପ୍ରସ୍ତାବନ ଆତ୍ମବିଡମ୍ବନାର କାରଣ ହୁଏ। ତେଣୁ ସାବଧାନ ସହକାରେ ଆତ୍ମପ୍ରସ୍ତାବନ ଅଟୋ ସଜେସନ୍ ପ୍ରତି ଧ୍ୟାନ ରଖିବାକୁ ହେବ। ଆମ ଜୀବନର ଅନେକ ସଫଳତା ଓ ବିଫଳତା ଏହି ଆତ୍ମପ୍ରସ୍ତାବନର ଫଳ। ଯିଏ ଯେପରି ଭାବେ ସେ ସେପରି ହୋଇଯାଏ। ଯାଦୃଶୀ ଭାବନା ଯସ୍ୟ ସିଦ୍ଧିର ଭବତି ତାଦୃଶୀ ଏମନ ପାଞ୍ଚୁ ଥାଏ ଯାହା କାଳେ ପ୍ରାପ୍ତ ହୁଏ ତାହା। ମନକୁ ଅବହେଳା ନ କରି ବୁଝିବାକୁ ହେବ ଓ ସେ ମନର ମୂଳେ ଏ ଜଗତ।
1: କଥିକେରି ଶୁଣିଲେ ମନର ମୂଳେ ଏ ଜଗତ, କହିଲେ ହୃଦାନନ୍ଦ ରାୟ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପରବର୍ତ୍ତୀ କାର୍ଯ୍ୟକ୍ରମ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ, ଶୁଣିପାରିବେ ଟିକେ ପରେ। ଆରମ୍ଭ କରୁଛୁ ପଲ୍ଲୀ ସଙ୍ଗୀତର ବିଶେଷ କାର୍ଯ୍ୟକ୍ରମ ମଧୁମାଳତୀ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ ଶିଳ୍ପୀଙ୍କ କଣ୍ଠରେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା। ପ୍ରଥମେ ଶିଳ୍ପୀ ଗାଇଛନ୍ତି, ବରଷା ରାତିରେ ଜେଜାହାର ଘରେ ଶୁଅନ୍ତି ସମସ୍ତେ ଯାଇ, କେଉଁଠାରେ କିଏ ଗୀତ ଗାଉଥାଏ ପିଲା ଶୁଆଇବା ପାଇଁ।

ଦିନେ ଏକ ପାନ୍ଥ ହୋଇ ପଥଶ୍ରାନ୍ତ ଶୋଇବର ଗଛ ତଳ ଭାବଇ ବିଧାତା କିବା ଅଭିବେକି ନାହିଁ ତ ବିଚାର ବଳ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପରବର୍ତ୍ତୀ ପଲ୍ଲିକିତ।

ଶେଷରେ ଶିଳ୍ପୀ ଅର୍ଜୁନ ଚରଣ ସାମଲ ଗାଇଛନ୍ତି, ରହ ଆରେ କାଠୁରିଆ ନପକା ଓହାଣି, ଶୁଣ କାନ ଡେରି ଥରେ ଏକ ଛକାହାଣି। ଗୀତ ରଚନା ପଲ୍ଲୀକବି ନନ୍ଦକିଶୋର ବଳ।

ଶିଳ୍ପୀ ଅର୍ଜୁନ ଚରଣ ସାମଲ ଶିଳ୍ପୀଙ୍କ କଣ୍ଠରୁ ଶୁଣୁଥିଲେ ପଲ୍ଲୀ ଗୀତ, ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚନା, ପ୍ରଯୋଜନା ଅଭୟ କୁମାର ଦାସ, ବିଭିନ୍ନ ବାଦ୍ୟଯନ୍ତ୍ରରେ ସହାୟତା କରିଥିଲେ ଓମ୍ପ୍ରକାଶ ମହାନ୍ତି, ରବିଶଙ୍କର ପ୍ରଧାନ, ବାବୁଲି ଚନ୍ଦ୍ର ବେହେରା, କୁମାର ଚନ୍ଦ୍ର ମହାନ୍ତି ଏବଂ ପ୍ରଦୀପ୍ତ ଶେଖର ମହାପାତ୍ର। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ଶ୍ରୀକ୍ଷେତ୍ର ମାଧୁରୀ ପ୍ରଚାର କରିବୁ 8:30 PM। ବିଷୟ ରହିଛି ଗଜା ନନବେଶ, ଆଲୋଚକ ଡକ୍ଟର ଭାସ୍କର ମିଶ୍ର। ବୈଦେଶିକ ବିଳାସର 70ତମ ଭାଗ ପ୍ରଚାର କରିବ 8:45 PM। ନାଟକ ଖିରିଖିଆ ଅଲାରନାଥ ପ୍ରଚାର କରିବ 10:00 PM। ରଚନା ଶରତ ଚନ୍ଦ୍ର ମୁଳିଆ, ପ୍ରଯୋଜନା ଦୁର୍ଗା ମାଝି। ଶୁଣିଲେ ଆମର କାର୍ଯ୍ୟକ୍ରମ ସମ୍ପର୍କିତ କେତୋଟି ସୂଚନା, ଏଥିରେ ଶୁଣନ୍ତୁ ଅନ୍ୟ ଏକ ସୂଚନା। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

ପ୍ରଚୁର କରୁଛୁ ଶ୍ରୀକ୍ଷେତ୍ର ମାଥୁରୀ। ଆଜି ଏଥିରେ ବିଷୟ ରହିଛି ଗଜାନନ ବେଶ। ଆଲୋଚକ ଡକ୍ଟର ଭାସ୍କର ମିଶ୍ର।

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସର୍ବଧର୍ମ ସର୍ବବିଭେଦ ନିର୍ବିଶେଷରେ ସେ ସର୍ବବ୍ୟାପୀ, ସର୍ବଘଟରେ ବିରାଜମାନ। ଦେବସ୍ନାନ ଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଠାକୁର ଧାରଣ କରିଥିବା ଗଜାନନ ବେଶ, ଯାହାକୁ ବଡ଼ ଦାଣ୍ଡରେ ଥାଇ ଭକ୍ତ ଦର୍ଶନ କରେ, ସେ ସବୁ ଗୋଷ୍ଠୀ ସବୁ ଜାତି ସବୁ ଧର୍ମ ନିର୍ବିଶେଷରେ ଏକ ମାନବବାଦୀ ଯାତ୍ରା ଭାବରେ ପରିଚିତ। ସେହି ଗଜାନନ ବେଶ ସମ୍ପର୍କରେ ସୂଚନା ଦେଉଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ପ୍ରଥମେ ଏହି ବେଶର ଉତ୍ପତ୍ତି ଓ ଆରମ୍ଭର କଥା।
1: ଗଜାନନ ବେଶର ଉତ୍ପତ୍ତି ସମ୍ପର୍କରେ ଜଣାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଜନୈକ ଭକ୍ତ ସେ ମହାରାଷ୍ଟ୍ରରୁ ଆସିଥିଲେ, ଏବଂ ସେ ଯେଉଁଦିନ ଆସିଥିଲେ ସେଦିନ ସ୍ନାନ ପୂର୍ଣ୍ଣମୀ ପଡ଼ିଥିଲା। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଅପାର ସନ୍ତୋଷ ଲାଭ କଲେ ନାହିଁ, କାରଣ ତାଙ୍କର ଇଷ୍ଟ ଦେବତା ହୋଇଥିଲେ ଗଣପତି। ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ନ ପାଇ ଫେରିଗଲେ। କିଛି ବାଟ ଯିବା ପରେ ତାଙ୍କୁ ଗୋଟିଏ ସେବକ ଦେଖାହେଲେ, ଏବଂ ଫେରିଯିବାର ପ୍ରଶ୍ନ ପଚାରିବାରୁ ସେ କହିଲେ ଯେ ମୁଁ ଯେଉଁ ଇଷ୍ଟଦେବଙ୍କୁ ଖୋଜୁଥିଲି ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ଦେଖିବାକୁ ପାଇଲିନି। ତେଣୁ ସେ କହିଲେ ପୁଣି ଆପଣ ଆଉଥରେ ପୁନର୍ବାର ଯାଇ ମହାପ୍ରଭୁଙ୍କୁ ଦେଖନ୍ତୁ, ସେ ଆପଣଙ୍କୁ ଗଣପତି ରୂପରେ ଦର୍ଶନ ଦେବେ। ପୁନର୍ବାର ଯେତେବେଳେ ଆସି ଗଣପତି ଭଟ୍ଟ ସ୍ନାନ ମଣ୍ଡପ ଉପରେ ଆଖି ମୁଜି ଦର୍ଶନ କରୁଛନ୍ତି, ସେହି ସମୟରେ ତାଙ୍କୁ ଜଗନ୍ନାଥ ସ୍ୱୟଂ ତାଙ୍କୁ ଗଣପତି ଭାବରେ ଦେଖାଗଲେ। ତାଙ୍କରି ସେହି ସ୍ମୃତିକୁ ରକ୍ଷା କରି ଆମର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଏହି ହସ୍ତିବେଶ କରାଯାଉଅଛି। ଏହାକୁ ଗଜାନନ ବେଶ କୁହାଯାଏ। ଜଗନ୍ନାଥ ଏବଂ ବଳଭଦ୍ର ଏ ସମ୍ପୂର୍ଣ୍ଣ ଭାବରେ ଗଜାନନ ବେଶରେ ସୌନ୍ଦର୍ଯ୍ୟରେ ଭୂଷିତ ହୋଇଥାନ୍ତି।

0: ଗଜାନନ ବେଶର ଆୟୋଜନ ବିଶେଷ ରୀତିନୀତିମାନଙ୍କ ଦ୍ୱାରା ପରିଚାଳିତ। ଏହି ବେଶର ଉପକରଣମାନ ମଧ୍ୟ ଭିନ୍ନ ଭିନ୍ନ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ପ୍ରସିଦ୍ଧ ସ୍ନାନ ଯାତ୍ରାରେ ଶ୍ରୀବିଗ୍ରହମାନେ ଧାରଣ କରୁଥିବା ଗଜାନନ ବେଶ ନୀତିରେ ଶ୍ରୀକ୍ଷେତ୍ରର ମୁଖ୍ୟତଃ ଦୁଇଟି ମଠର ଭୂମିକା।

ରହିଥାଏ। ଗୋଟିଏ ହେଲା ରାଘବ ଦାସ ମଠ ଏବଂ ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ। ଏହି ଦୁଇଟି ମଠ ମହାପ୍ରଭୁଙ୍କର ଗଜାନନ ଭେଷର ଉପକରଣ ଯୋଗାଇ ଆସୁଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ଭେଷର ଶୁଭାରମ୍ଭ କରିଥାନ୍ତି ଏବଂ ଅନୁକୂଳ ପୂଜା କରିଥାନ୍ତି। ପ୍ରଥମରୁ ଗୋଟିଏ ମଠ କରୁଥିଲେ, ଗୋପାଳ ତୀର୍ଥ ମଠ କରୁଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ଗୋଟିଏ ଭେଷ ଦେଲେ ଏବଂ ଅନ୍ୟଟି ରାଘବ ଦାସ ମଠ ତରଫରୁ ଆସିଲା। ଏବେ ବିଗତ ଶତାଧିକ ବର୍ଷ ଧରି ଯେଉଁ ପରମ୍ପରା ରହିଆସିଛି ସେଥିରେ ରାଘବ ଦାସ ମଠ, ଗୋପାଳ ତୀର୍ଥ ମଠ ଦୁଇଟି ମଠରୁ ଆମର ଭେଷ ଉପକରଣ ଆସୁଛି। ଗୋପାଳ ତୀର୍ଥ ମଠ ଦେଉଛନ୍ତି ବଳଭଦ୍ରଙ୍କର ଏବଂ ସୁଦର୍ଶନଙ୍କର ଭେଷ ଉପକରଣ, ରାଘବ ଦାସ ମଠ ଜଗନ୍ନାଥ ମହାପ୍ରଭୁଙ୍କର ଭେଷ ଉପକରଣ ଦେଉଛନ୍ତି। ଏଥିରେ କଳା ରଙ୍ଗର ଭେଲଭେଟ୍, ସିଲ୍କି କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କୈଥଟା ପ୍ରଭୃତି ଉପକରଣରେ ପଡ଼ିଥାଏ। 30 ମିଟର କନା ଏଥିପାଇଁ ଆବଶ୍ୟକ ହୋଇଥାଏ। ଏହି କାର୍ଯ୍ୟରେ ଜଣେ ଦରଜୀ, ଜଣେ ଚିତ୍ରକାର, ଦୁଇ ଜଣ ସୋଲ କାରିଗର ମଧ୍ୟ ନିୟୋଜିତ ହୋଇଥାନ୍ତି। ପ୍ରଥମେ ସେମାନେ କଦଳୀ ପଟରେ ଫ୍ରେମ୍ ତିଆରି କରି ତତ୍ପରେ କନା, ଜରି, ଭେଲଭେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ଭେଷ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି ମଠ ପକ୍ଷରୁ ବାଉଁଶ କ୍ରୟପୂର୍ବକ ମଜୁରୀ ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏହି ଯେଉଁ ଗଜାନନ ଭେଷ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣାଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ ବେହେରା ଖୁଣ୍ଟିଆ ଘଣ୍ଟ ଛତା ଓଲାର ଭଜନ୍ତ୍ରୀ ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣାଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏହି ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆରବଡୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ ଭିତର୍ଛ ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦୈତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ, ପାଣି ପଡ଼ିସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରି ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧାଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିହାରି ଯିଏ ପାଳିଆ ପ୍ରତିହାରି ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହୋଇକରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ ସ୍ନାନ ମଣ୍ଡପ ଉପରେ।

0: ସମ୍ପୂର୍ଣ୍ଣ ଭାବରେ ଭୋଗ ଭଡ଼ାଯାଇଥାଏ ଏବଂ ତାକୁ ପୂଜାପଣ୍ଡା ସେବକମାନେ ଷୋଡ଼ଶ ଚବରରେ ଭୋଗ କରିଥାନ୍ତି।
1: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ ତିନି ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ରବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ରବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ରବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାର ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳବସ୍ତ୍ର ଓ ଶନିବାର କୃଷ୍ଣବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲୀ, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
1: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ ବିଷୟ ଥିଲା ଗଜାନନ ବେଶ ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ

ଆକାଶବାଣୀ କଟକ ପ୍ରଚାର କରୁଛୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 70ତମ ଭାଗ। ପ୍ରଯୋଜନା ପ୍ରସଞ୍ଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ।

ଶ୍ରୀରାମ କହିଲେ, ପ୍ରଭାତରେ ମୁଁ ରାଜା ହୋଇଥାନ୍ତି, ବିଧାତା ଭାଲରେ ଲେଖିଥିଲା ଯେ ମୋ ପ୍ରିୟାର ବିଚ୍ଛେଦ ହେବ। ମନ୍ଥରା ମନ୍ଥନ କରି ବନଗମନ କରାଇଲା। ପଞ୍ଚବଟିରେ ବିହାର କରି ଦିନ ବଞ୍ଚୁଥିଲୁ। ହରି ବା ସିଂହର ବଲ୍ଲଭୀ ବା ସିଂହୀକୁ କଞ୍ଚକ ବା ଶୃଗାଳ ହରି ନେଇଛି, କୋଉଠି ଅଛି? ମୋର ଅଗଚର ହେବାରୁ ଅକଥିତ ବେଦନା ଜାତ ହେଉଛି। ଶଙ୍ଖାସୁର ଚୋରାଇ ବେଦକୁ ସିନ୍ଧୁରେ ରଖିବା ଭଳି ଜାନକୀ ଲଙ୍କା ଦେଶରେ ଅଛି। ଏ ସନ୍ଦେଶ କବନ୍ଧ ରାକ୍ଷସ ଦେଇଛି, ତାହାର ବିଂଶ ଭୁଜ ଦଶ ମୁଣ୍ଡ ମୁଁ ନିଶ୍ଚୟ ଛେଦନ କରିବି। ମୋ ବିଗ୍ରହ ବା ଶରୀରରୁ ସୀତାରୂପୀ ଜୀବକୁ ସେ ଭିନ୍ନ କରିଛି, ମୁଁ ତା ବିଗ୍ରହ ବା ଶରୀରରୁ ତା ଜୀବ ଖୁବ୍ ନିକଟରେ ଭିନ୍ନ କରିଦେବି। ମୋର ମନ ପ୍ରାଣ ଜାନକୀ ପାଖରେ ବିକା ହୋଇଛି। ଏବେ କୁହ, କିଏ ତୁମେ? ରାମଙ୍କ ଦର୍ଶନରେ ହନୁମାନଙ୍କର ବଳ ବୃଦ୍ଧି ହେଲା। ଏ ପର୍ବତରେ ଆତ୍ମଗୋପନ କରିଛନ୍ତି ସୁଗ୍ରୀବ, ମୁଁ ତାଙ୍କ ଭଉଣୀଙ୍କ ପୁଅ ବୋଲି କହିଲେ। ବଳରିପୁ ବା ଇନ୍ଦ୍ରଙ୍କ ସୋଦର ବା ଭ୍ରାତା ପବନଙ୍କ ପୁତ୍ର ହନୁମାନ। ଜଗତର ବିଭୁ ପ୍ରଶ୍ନ କଲେ, କପି ହୋଇ ଦିବ୍ୟ କିରୀଟି କିପରି ଧାରଣ କଲ? ପବନ ତନୟ କହିଲେ, ହେ ବ୍ରହ୍ମାଣ୍ଡ ନାଥ, ବ୍ରହ୍ମାଙ୍କ ବରରେ ମୁଁ ଏହା ପାଇଛି। ବାରମ୍ବାର ପ୍ରଭୁଙ୍କ ପଦ୍ମ ପାଦରେ ଦଣ୍ଡବତ କରି ବାରଣ ତ୍ରାଣ ବା ଗଜ ଉଦ୍ଧାରଣ ପ୍ରଭୁଙ୍କୁ ମାତୁଳ ସୁଗ୍ରୀବଙ୍କ ପାଖକୁ ଘେନିଗଲେ ହନୁମାନ।

ଶୁଣୁଥିଲି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ବୈଦେହୀଶ ବିଳାସର 70ତମ ଭାଗ। ଏ ଭାଗରେ କଣ୍ଠଦାନ କରିଥିଲେ ଦିବାକର ମହାନ୍ତି, ଘନଶ୍ୟାମ ପଣ୍ଡା ଏବଂ ଗୀତାରାଣୀ ଦାସ। ବର୍ଣ୍ଣନା ଝରଣା ଦାସ, ସଙ୍ଗୀତ ଅଖିଳ କୁମାର ଲେଙ୍କା, ପ୍ରଯୋଜନା ପ୍ରସେନଜିତ ମହାନ୍ତି ଏବଂ ଡକ୍ଟର ଶାନ୍ତନୁ କୁମାର ରଥ, ସାଙ୍ଗୀତିକ ପରାମର୍ଶ ପଶ୍ଚିମେଶ୍ୱର ଜେନା, ପୃଷ୍ଠଭୂମି ଆଲେଖ୍ୟ ରଜତ କୁମାର କର।

ଶ୍ରୋତାମାନଙ୍କୁ ଏଠାରେ କହି ରଖୁଛୁ ଯେ ନାଟକ ଖିରିଖିଆ ଅଲାରନାଥ ପ୍ରଚାର କରିବ ଦିନ 10ଟାରେ। ରଚନା ଶରତଚନ୍ଦ୍ର ମୁଳିଆ, ପ୍ରଯୋଜନା ଦୁର୍ଗା ମାଝି। ନାରୀମହଲ ପ୍ରଚାର କରିବ ଦିନ 1:20। ଏଥିରେ ଆମ ଶ୍ରୋତା ଭଉଣୀରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଅପରାହ୍ନ 4ଟାରେ କୃଷି ସଂସାର ବିଷୟ ରହିଛି। ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 MHz ତଥା 972 KHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

କିଛି କଥା କିଛି ଗୀତର କାର୍ଯ୍ୟକ୍ରମ ଗୀତ ଗୀତିକା ଆଗଣାକୁ ଆପଣଙ୍କୁ ସାଦରେ ସ୍ୱାଗତ ଶ୍ରୋତା ବନ୍ଧୁ। ପୋଳା ପୋଳା ସ୍ୱପ୍ନ ସକାରାତ୍ମକ ଉର୍ଜା ସହ ଜୀବନର ଆଉ ଗୋଟିଏ ଦିନ ଲେଖିବାକୁ କିଛି ନୂଆ ଗୀତର ଧାଡ଼ି ସାତ ସ୍ୱରରେ ସଜାଇବାକୁ ସେ ଆଜି ବ୍ୟାକୁଳ ଗାଇ ଉଠିବ ତାକୁ ଏ ହୃଦୟ ଏ ନିଶ୍ୱାସରେ ଅହରହ ସିଏ ହେବ ଆତଜାତ ଆଙ୍କିବାକୁ ଅନୁଭବର ରେଖା ଗାଇବାକୁ ସେହି ଜୀବନ ସଙ୍ଗୀତ।

ଭିତରେ ଛୋଟ ଛୋଟ ଆଶା, ଏଇ ଯେତେ ସବୁ ସ୍ୱପ୍ନ, ତାଳ ସଦୃଶ ପୁଣି ନିୟନ୍ତାର ଇସାରାରେ ଜୀବନଚକ୍ର ନୃତ୍ୟ ସଦୃଶ। ଯଦି ଏଇ ତାଳ ଆଉ ନୃତ୍ୟର ଲୟ ହେଉଛି ନିଜର ଚେଷ୍ଟା, ନିଜ ଉପରେ ଅଖଣ୍ଡ ବିଶ୍ୱାସ ଆଉ ନିୟନ୍ତର ସାଧନା, ନୃତ୍ୟ ବାଦ୍ୟ ଗୀତ ଏକାଠି ହେଲେ କୁହାଯାଏ ସଙ୍ଗୀତ। ଜୀବନ ସହିତ ସଙ୍ଗୀତର ମଧୁର ସମ୍ପର୍କ, ଯଦି ନିଶ୍ୱାସର ଆତଜାତ, ଛାତିର ଦଗ୍ଧ ବ୍ରହ୍ମନାଦ କୁହାଯାଏ ଏହି ନାଦରୁ ବିଶ୍ୱ ସୃଷ୍ଟି ଆଉ ଜୀବନ ବି। ତେଣୁ ଜୀବନ ସଙ୍ଗୀତ ସହିତ ଅହରହ ରହିଛି, ରହିବ ଅନାଦି ଅନନ୍ତକାଳ ପର୍ଯ୍ୟନ୍ତ। ଗୀତଟିଏ ହୋଇ, ମିତଟିଏ ହୋଇ ଜୀବନର ସଙ୍ଗୀତ ଶୁଣାଇବା ପାଇଁ ପ୍ରସ୍ତୁତ ରହିଥାଏ ସବୁଦିନ ପାଇଁ।

ଜୀବନ ଏକ ଅନନ୍ୟ ସଙ୍ଗୀତ ଯାହାର ପ୍ରତ୍ୟେକ ସ୍ୱରରେ ରହିଛି ହସ ଲୁହ, ସଫଳତା ବିଫଳତା, ଆଶା ବିଶ୍ୱାସର ମଧୁର ସମନ୍ୱୟ। କେବେ ଏହି ସଙ୍ଗୀତ ଆନନ୍ଦର ରାଗିଣୀ ହୋଇ ମନକୁ ପୁଲକିତ କରେ ତ ପୁଣି କେବେ ଦୁଃଖର ସ୍ୱରରେ ଆମକୁ ଧୈର୍ଯ୍ୟ ଓ ସାହସର ପାଠ ପଢ଼ାଏ, ନୁହେଁ କି? ଜୀବନର ପ୍ରକୃତ ସୌନ୍ଦର୍ଯ୍ୟ ଏହାର ଉତ୍ଥାନ ପତନରେ ହିଁ ଲୁଚି ରହିଛି। ସୁଖ ଦୁଃଖ, ଆଲୋକ ଅନ୍ଧାର, ମିଳନ ବିଚ୍ଛେଦ, ଏସବୁ ତ ମିଳିମିଶି ଗଢ଼େ ସୁନ୍ଦର ଗୀତଟିଏ। ଆଉ ଶୁଣିଲି ଲାଗେ ହଁ, ଏଇ ତ ଗାଉଛୁ ଆମ ଜୀବନ ସଙ୍ଗୀତ।

ଜୀବନ ବୀଣାର ପ୍ରତିଟି ତାରି ସମୟ ବଜାଏ ନୂଆସୁର ହସ ଲୁହ ମିଶ୍ରିତ ରାଗେ ଝୁମିଯାଏ ଜୀବନ ରୂପୀ ନୂପୁର। ଜୀବନର ପ୍ରତ୍ୟେକ ମୁହୂର୍ତ୍ତ ଏକ ଗୀତ ହେଲେ ପ୍ରତ୍ୟେକ ଅନୁଭୂତି ଏକ ଗୀତିକା। ସେହି ଅନୁଭବର ସୁରଭିକୁ ନେଇ

ଆପଣଙ୍କ ସମ୍ମୁଖରେ ଆଜି ଗୀତ ଗୀତିକା ଶୁଣାଉଛି ଜୀବନ ସଙ୍ଗୀତ। ହଁ, ଜୀବନ ପ୍ରେମ ଓ ଖୁସିର ଏକ ସୁନ୍ଦର ଗୀତଟିଏ, ଯାହା ଗାଇବାକୁ ପଡ଼େ ଆଦରର ସହ। ପ୍ରତ୍ୟେକ ରାଗକୁ ବୁଝି ହୃଦୟରେ ଧୁନକୁ ସଜାଡ଼ି ମଜିବାକୁ ହୁଏ। ତ୍ୟାଗ, ସମର୍ପଣ, ସେବା, ବାତ୍ସଲ୍ୟ, ମଧୁର ଭାଷା, ପୁଣି ଆତ୍ମବିଶ୍ୱାସର ରାଗିଣୀରେ।

ଗୀତ ଜୀବନ ସଙ୍ଗୀତର କଥା। ଏଇ ଜୀବନ ଗାଉ ଗାଉ କେତେବେଳେ ଆଗକୁ ବଢ଼ି ଚାଲେ, ଭାରି ସୁରିଲା ହେଇଯାଏ ସୁଖ ହସକୁ ଆଧାର କରି। କିନ୍ତୁ ସମ୍ପର୍କ ବାଧ୍ୟ, ଯଦି ତାଳମେଳ ନ ରହେ, ଭାବନାରେ ଯଦି ତାଳମେଳ ନ ରହେ, ତେବେ କୁହନ୍ତୁ ତ ସେ ଗୀତ କେମିତି ଲାଗିବ, କାନକୁ ବେସୁରା ଶୁଭିବ। କିନ୍ତୁ ଆଜି ବି ଜୁଆର ଆସେ ଜୀବନର ବେଳାଭୂମି ପରି, ଜୀବନ ପ୍ରାନ୍ତରେ ଆସେ ଝଡ଼, ଛାଇ ଆଲୁଅର ଲୁଚକାଳି ଖେଳ, ଜହ୍ନ ଖେଳି ଖେଳ, ଶ୍ରାବଣରେ ଭିଜାଏ ଗ୍ରୀଷ୍ମରେ ଡହଳ ବିକଳ ଦେହ ମନ ପ୍ରାଣ। ଏମିତି କିଛି ନୂଆ କିଛି ଲେଖେ ଜୀବନ ସଙ୍ଗୀତ, ଏସବୁକୁ ନେଇ ଗଢ଼ା ହୁଏ ଜୀବନ ସଙ୍ଗୀତ। ଗାଇବାକୁ ବାରେ ବାରେ ଇଚ୍ଛା ହୁଏ, ପୁଣି କେତେବେଳେ ଲୁହର ଧାରେ ବୁଝିବାକୁ ପଡ଼େ ସମୟର ଗତିକୁ।

0: ଠିକ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ।
1: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି, ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
0: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
1: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
0: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
2: HIV टेस्ट हेची?
3: नाही डॉक्टर बाबू, सेटा कोण निहाती जरूरी?
4: आज्ञा हां, गर्भावस्था रे प्रत्येक महिला निजरा HIV परीक्षा करेनी अजना आतंकठु दूरै रहंतु।
5: जदी रिपोर्ट पॉजिटिव आसे ताले उपयुक्त

0: চিকিৎসা জৰিয়তে নিজে তথা শিশু উভয় এইডছ ভলি মাৰাত্মক ৰোগক প্ৰতিৰোধ কৰন্তু।
1: মনে ৰখন্তু, এই পৰীক্ষা আৰু চিকিৎসা নিকটস্থ চৰকাৰী ডাক্তৰখানাৰে থকা ICTC কেন্দ্ৰৰে মাগণাৰে উপলব্ধ।
2: অধিক জানিবা পাই টোল ফ্ৰী নম্বৰ 1097 সহ যোগাযোগ কৰন্তু।
1: ওড়িশা ৰাজ্য এইডছ নিয়ন্ত্ৰণ সমিতি দ্বাৰা জনহিতৰে জাৰি।
3: ସଙ୍ଗୀତ ସବୁବେଳେ ମନକୁ ଆକର୍ଷିତ କରେ। ଶବ୍ଦ ହୁଏତ ବେଳେବେଳେ କମ୍ ପଡ଼ିଯାଏ, ହେଲେ ସେ ସ୍ୱର ଏମିତି ଗାଇ ଚାଲେ। ସ୍ୱର ଥାଏ ହସରେ, ଗୀତଟିଏ ରଚିବାକୁ ମନ ତଳେ ଲୁଚି ରହିଥାଏ ସିଏ। ଅଶ୍ରୁର ଧାରେ କେତେବେଳେ ତ କେତେବେଳେ ଅବିରତ ସଂଘର୍ଷରେ, ପୁଣି ମନର ସେହି ବଳ ମାଧ୍ୟମରେ ଦିନେ ତ ଅପେକ୍ଷା ଥାଏ ସେ ରଚିବ ଏକ ସୁନ୍ଦର ରଚନା। ସାଧା କାଗଜର ଫର୍ଦ୍ଦ ହୁଏତ କିଛି ସମୟ ପାଇଁ ତା ପାଖରେ କମ୍ ପଡ଼ିଯିବ, ହେଲେ ଅପେକ୍ଷା ରହିବ ମନତଳେ ଆଶା ବୁଣି ବିଶ୍ୱାସ ଭରସାକୁ ସାଥି କରି ରହିଲେ ନିଶ୍ଚିନ୍ତ ଲେଖା ହେବ ସୁନ୍ଦର ଗୀତଟିଏ, ଯାହା ପ୍ରତିଟି କ୍ଷଣ ଗାଇ ବୁଲୁଥିବ ଏଇ ମନ ଅଗଣା।

ସୁଖର ଫର୍ଦ୍ଦ ସବୁକୁ ସାଉଣ୍ଟୁ ସାଉଣ୍ଟୁ ମନ ଗାଇ ଚାଲି ଏଇ ସୁଖର ଗୀତ ହେଲେ ଯେତେବେଳେ ମନ ପଡ଼େ ଯେତେବେଳେ ଆସେ ସେଇ ଫର୍ଦ୍ଦର କଥା ଲୋହ ଦୁଃଖ ବିରହର କଥା ସେତେବେଳେ ଶବ୍ଦ ହୁଏତ ସେତିକି ହୃଦୟକୁ ଛୁଇଁ ନଥିଲେ ମଧ୍ୟ ଶବ୍ଦ ଗୀତର ରୂପ ନିଏ ସଙ୍ଗୀତର ରୂପ ନିଏ କିଛି ଧୁନ ବଜାଏ ଆଉ କିଛି ମୁହଁ ଫେରାଇ ଦିଏ କାହିଁକିନା ଜୀବନର ପ୍ରତ୍ୟେକ ଅନୁଭୂତି ଏକ ଗୀତ ପ୍ରତ୍ୟେକ ସ୍ମୃତି ଏକ ସୁନ୍ଦର ସ୍ୱର ପ୍ରତ୍ୟେକ ସମ୍ପର୍କ ଏକ ରାଗ ସେଥିପାଇଁ କୁହାଯାଇଛି ଜୀବନ କେବଳ ବଞ୍ଚିବାର ନା ନୁହେଁ ଜୀବନ ହେଉଛି ଗାଇବାର ନା ତେବେ କ'ଣ କହୁଛନ୍ତି ଏ ଜୀବନ ଗୀତକୁ ମିଳିମିଶି ଗାଇବା ବଞ୍ଚିବା ଖୁସିରେ ସବୁ କାଲିର ଦୁଃଖକୁ ଭୁଲି ନୂଆ କରି ଆରମ୍ଭ କରିବା କ'ଣ କହୁଛନ୍ତି ଠିକ୍ ନା

କହୁଥିବା ଶୁଣୁଥିବା ଗାଉଥିବା ଏ ଜୀବନ ସଙ୍ଗୀତ ଏ ଜୀବନ ଗୀତକୁ ସୁରିଲା କରିବାକୁ ହେଲେ ବୁଝିବାକୁ ପଡ଼ିବ ଆମ ସମ୍ପର୍କକୁ, ବନ୍ଧନର ନିବିଡ଼ତାକୁ, ଭୁଲ ଠିକ୍ର ଏଇ ମାୟାଜାଲକୁ। କାଲି ଯାହା ଦୁଃଖ ଥିଲା ତାକୁ ଭୁଲିବାକୁ ହେବ, କିଛି ନୂଆ କରି ଲେଖିବାକୁ ହେବ, ପୁଣି ମନେ ପକାଇବାକୁ ହେବ ଜୀବନର ସେଇ ପ୍ରଥମ ଦିନ। ଟିକେ ଭାବିଲି ମାତୃଗର୍ଭରେ ବଢ଼ୁଥିବା ଜୀବନଟି ପ୍ରଥମ ସଙ୍ଗୀତ, ମାର ହୃସ୍ପନ୍ଦନ। ଦୁନିଆକୁ ଆସିଲି କୁଆଁ କୁଆଁ କାନ୍ଦରେ, ଅନ୍ୟମାନଙ୍କ ଓଠରେ ହସ ଭରିଲେ, ପୁଣି ମା କୋଳରେ ସେଇ ନାନାବାୟ ଗୀତ ଗଢ଼ିଲା ଜୀବନ ସଙ୍ଗୀତ। ସେତେବେଳେ ମା ସେଇ କଥା ହିଁ କହୁଥିଲା, ଯେତେ ଯାଉ ସମୟ ଆସୁ, କାହାକୁ ଡରିବୁ ନାହିଁ, ଆଗକୁ ବଢ଼ିବୁ, ମାର ନାଁ ରଖିବୁ। ଡରି ହାରିଯିବା ଜୀବନର ମାନେ ନୁହେଁ, ସଂଘର୍ଷ କରି ଜିତିବା ହେଉଛି ଜୀବନ। ବଣକୁ ଯିବୁ, କୋଳି ଖାଇବୁ, ବାଘ ଆସିଲେ ଡରିବୁ ନାହିଁ, ଏଇ କଥା ଜୀବନର ଆରମ୍ଭରୁ ସେଇ ନାନାବାୟା ଗୀତରୁ। କେମିତି ଆଜି ଭୁଲିଯିବା, ବେସୁରା କରିବା ଆମ ଜୀବନ ସଙ୍ଗୀତକୁ।

0: ଆଚ୍ଛା ତମର ସବୁ ରିପୋର୍ଟ ଦେଖେଇଲ ଏଚ୍ଆଇଭି ଟେଷ୍ଟ ହେଇଛି
1: ନାଇଁ ଡାକ୍ତର ବାବୁ ସେଇଟା କଣ ନିହାତି ଜରୁରୀ
2: ଆଜ୍ଞା ହଁ ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରି ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ
3: ଯଦି ରିପୋର୍ଟ ପଜିଟିଭ୍ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ
2: ମନେ ରଖନ୍ତୁ ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ
2: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି
5: ହଁ ଇଏ କଷ୍ଟମର କେୟାର କୋଉଠି ହଁ ମ୍ୟାଡାମ
6: ଆଜ୍ଞା
5: ଇଏ KYC ଅପଡେଟ ପାଇଁ ମୋ ପାଖକୁ ବାରମ୍ବାର ମେସେଜ କାହିଁକି ଆସୁଛି
6: କାରଣ ବ୍ୟାଙ୍କିଙ୍ଗ ସେବା ଗୁଡିକ ପାଇଁ ନିର୍ଦ୍ଧାରିତ ସମୟରେ KYC ଅପଡେଟ କରିବା ଉଚିତ
5: କିନ୍ତୁ ଇଏ ହବ କେମିତି
6: ଯଦି ପରିଚୟ କିମ୍ବା ଠିକଣାରେ କୌଣସି ପରିବର୍ତ୍ତନ ନାହିଁ ତେବେ ନିଜ ବ୍ୟାଙ୍କ କିମ୍ବା ATM କିମ୍ବା ବିଜନେସ୍ କରେସ୍ପଣ୍ଡେଣ୍ଟ ମାନେ BC ପାଖକୁ ଯାଆନ୍ତୁ କିମ୍ବା ବ୍ୟାଙ୍କରେ ପଞ୍ଜୀକୃତ ଇମେଲ କିମ୍ବା ମୋବାଇଲ ନମ୍ବର କିମ୍ବା ମୋବାଇଲ ବ୍ୟାଙ୍କିଙ୍ଗ ଆପ୍ କିମ୍ବା ଚିଠି ମାଧ୍ୟମରେ ଏହାର ସ୍ୱଘୋଷଣା ଦିଅନ୍ତୁ
5: ଆଚ୍ଛା ଆଉ ଯଦି କୌଣସି ପରିବର୍ତ୍ତନ ଥାଏ ତ
6: ସେ କ୍ଷେତ୍ରରେ ପରିଚୟ ଏବଂ ଠିକଣାର ସର୍ବଶେଷ ପ୍ରମାଣ ଦେଇ KYC ଅପଡେଟ କରାଇ ପାରିବେ
5: ବାସ୍ ବୁଝିଗଲି
6: ନିଜର KYC ଅପଡେଟ କରିବା ପାଇଁ ନିଜର ନିକଟସ୍ଥ ଗ୍ରାମ ପଞ୍ଚାୟତର କ୍ୟାମ୍ପ କିମ୍ବା ବ୍ୟାଙ୍କ ଶାଖାକୁ ଯାଆନ୍ତୁ
7: RBI କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
8: ଯୌବନ ଆସିଲେ ଢେଉ ଖେଳେ ମନରେ ହଜାର ସ୍ୱପ୍ନ ପ୍ରତ୍ୟେକ ସ୍ୱପ୍ନ ଲେଖି ନୂଆ ଗୀତ କିଛି ସ୍ୱପ୍ନ ସାକାର ହୋଇ ଆଉ କିଛି ସ୍ମୃତି ହୋଇ ସାତ ଫରୁଆର ସିନ୍ଧୁକ ଧରି ତାଲା ପଡ଼ି ରହେ ସବୁ ପାଇବାରେ ଆନନ୍ଦର ଗୀତ ଲେଖା ହୁଏ ଆଉ ଯାହା ହରାଇଲେ ସେଠି ରଜା ହୁଏ ହୃଦୟର ସେହି ବେଦନା ସଙ୍ଗୀତ

କିନ୍ତୁ ହାରିଯିବା ମାନେ ତ ଜୀବନ ନୁହେଁ ନା, ନୂଆ କରି ଲେଖା ହେବା ତାହା ହିଁ ହୁଏ ଏ ଜୀବନର ଗୀତ। ଜୀବନର ସେଇ ସ୍ୱର ସେଇ ସଙ୍ଗୀତକୁ କେବେ ହାରିବାକୁ ଯିବାନି, କେବେ ରହିଯିବାକୁ ଦେବାନି, କାହିଁକି ନା ସେଇଠି ତ ସବୁଠୁ ସୁନ୍ଦର ସ୍ୱର ହେଉଛି ସେଇ ପ୍ରେମ। ପ୍ରେମ କେବଳ ଦୁଇଟି ହୃଦୟର ମିଳନ ନୁହେଁ, ମାର ସ୍ନେହ, ବାପାଙ୍କ ଆଶୀର୍ବାଦ, ବନ୍ଧୁର ବିଶ୍ୱାସ, ପୁଣି ଗୁରୁଙ୍କ ଶିକ୍ଷା, ସବୁଠି ନିହିତ ସେଇ ପ୍ରେମ। ଆଉ ସେଇ ପ୍ରେମରୂପୀ ମଧୁର ରାଗିଣୀକି ଯଦି ଥରେ ବଜେଇବା ସେଇ ହୃଦୟର ଧୂନ ସହିତ ମିଶାଇବା, ସେଠୁ ସାରେଗାମାପାର ଏକ ସୁନ୍ଦର ଧ୍ୱନି ସୃଷ୍ଟି ହେବ।

ମନ ମଥମ ମଥମ ପବନରେ ସରଗମ ଗାଏ। ଆମେ ବି ସେଇ ଆଶା କରିବୁ ଆପଣଙ୍କ ଜୀବନରେ ଭରି ଉଠୁ ସେଇ ସାତ ରଙ୍ଗର, ସେଇ ସପ୍ତ ରାଗର ସ୍ୱର। ହସୁଥାନ୍ତୁ ଆଉ ଜୀବନର ଗୀତକୁ ଏମିତି କିଛି ନୂଆ ରଙ୍ଗ ଦେଉଥାନ୍ତୁ, ନୂଆ ରାଗ ଦେଉଥାନ୍ତୁ। ଗୀତ କ'ଣ ସବୁବେଳେ ସୁଖରେ ଥାଏ ନୁହେଁ ନା? ସପକ୍ଷରେ ଥାଏ, ପ୍ରେମରେ ଥାଏ ନା କେବଳ ବିରହରେ ଥାଏ? ଏଠି ରାଗ ଥାଏ, ଅନୁତାଗ ଥାଏ, ପ୍ରୀତି ପ୍ରଣୟରେ ଥାଏ ସଙ୍ଗୀତ, ତ୍ୟାଗ ସେବା ସମର୍ପଣ ପୁଣି ଭକ୍ତିରେ। କିଛି ଅସାଏ, କିଛି କନ୍ଦାଏ, ପୁଣି କିଛି ହାରିଯାଉଥିବା ଭଳି ବଞ୍ଚିବା ଶିଖାଏ ଭରସାର ଧୂନଟିଏ ହୋଇ। ତେଣୁ ଆସନ୍ତୁ ନା ଏହି ଜୀବନର ପ୍ରତ୍ୟେକ କ୍ଷଣକୁ, ପ୍ରତ୍ୟେକ କ୍ଷଣକୁ ଏକ ସୁନ୍ଦର ରାଗରେ ସଜାଇବା। ଯେପର୍ଯ୍ୟନ୍ତ ଜୀବନ ଅଛି, ସୃଷ୍ଟି ଅଛି, ହେବ ଏକ ନୂଆ ସଙ୍ଗୀତ। ଏହି ଜୀବନ ଯେପର୍ଯ୍ୟନ୍ତ ଲେଖା ଅଛି, ସେହି ଜୀବନର ସେହି ତାରିଖରେ ଲେଖା ହେଉ ଏକ ନୂଆ ଗୀତ। ଆଶାର ଆଶାବରେ ମନ ହଜୁଥାଉ ଆଉ ଏମିତି ଗୀତଟିଏ ଗାଉଥାଉ ଯା ସମସ୍ତଙ୍କ ହୃଦୟକୁ ଛୁଇଁ ଯାଉଥିବା।

ରାତି ଯେତେ ଗଭୀର ଅନ୍ଧକାର ହେଲେ ବି ସକାଳ ଆସେ। ଅନ୍ଧାର ପଥ ଯେତେ ଲମ୍ବା ହେଲେ ବି ଜୁଳୁଜୁଳିଆ ପୋକଟିଏ ଆଲୋକର ପଥ ଦେଖାଏ। ସେଥିପାଇଁ କୁହାଯାଏ ଆଶା ପ୍ରଚେଷ୍ଟା ଆଣେ ନୂଆ ଗୀତ ଆମ ଜୀବନରେ। ଜୀବନରେ ଆଶା ସ୍ୱପ୍ନ ଅବା ଇଚ୍ଛା ପୂରଣ ହେଲେ ଜୀବନ ସଙ୍ଗୀତର ମୂର୍ଚ୍ଛନା ସୁନ୍ଦର ଶୁଭେ କାନକୁ। ଆଉ ଯେତେବେଳେ ମନ ଭାଙ୍ଗି ଅପହଞ୍ଚ ହୁଏ ହୃଦୟ, ସେତେବେଳେ ଚେଷ୍ଟା କରାଯାଏ ଜୀବନରେ ଏ ବିଶ୍ୱର ସମୟକୁ ସଠିକ୍ ସ୍ୱର ଆଉ ତାଳ ଦେଇ ମନଲାଖି ସଙ୍ଗୀତଟିଏ ତିଆରି କରିବାକୁ। ଜୀବନରେ କେବେ ବୟସ, କେବେ ସମୟ, କେବେ ଇଚ୍ଛା ମରିଯିବା ଆଗରୁ ଜୀବନ ସଙ୍ଗୀତ ନିରବି ଯାଏ ସବୁଦିନ ପାଇଁ। ହେଲେ ଆମେ ଏଠି ନିରବି ଯିବାନି, କାର୍ଯ୍ୟକ୍ରମ ସାରିବା ଆଗରୁ ଏଇ ଗୀତ, ଏଇ କଥା, ଏଇ ଜୀବନ ସଙ୍ଗୀତକୁ ଆହୁରି ସୁରିଲା କରିବା, ମନେ ରଖିବା।

ଏଇଠି ଶେଷ କରୁଛୁ ଆଜିର ଗୀତ ଗୀତିକା। ଉପସ୍ଥାପନରେ ଥିଲି ମୁଁ ଗୀତାଞ୍ଜଳି ପଣ୍ଡା। ଆକାଶବାଣୀ କଟକ ପ୍ରଚାର କରୁଛୁ ନାଟକ ଖିରିଖିଆ ଅଲାରନାଥ, ରଚନା ଶରତ ଚନ୍ଦ୍ର ମୂଳିଆ, ପ୍ରଯୋଜନା ଦୁର୍ଗା ମାଝୀ। ଆସନ୍ତୁ ଶୁଣିବା ନାଟକ ଖିରିଖିଆ ଅଲାରନାଥ।

0: ସେ ତ ଦର୍ଶନୀ ଦକ୍ଷିଣା ଗ୍ରହଣ କରନ୍ତୁ।
1: ଭକ୍ତ ବତ୍ସଳ ପ୍ରଭୁ ଅଲାରନାଥ ତୁମର ସର୍ବଦା ମଙ୍ଗଳ କରନ୍ତୁ ବାବା, ସଦା ସୁଖୀ ରୁହ।
0: ଅନେକ ଦିନରୁ ଇଚ୍ଛା ଥିଲା ଦିନେ ବ୍ରହ୍ମଗିରିକୁ ନିଶ୍ଚୟ ଆସି ପ୍ରଭୁ ଅଲାରନାଥଙ୍କୁ ଦର୍ଶନ କରିବି। ଆଜି ସେହି କରୁଣା ସାଗର ଶ୍ରୀନାରାୟଣଙ୍କ ଦର୍ଶନ ଲାଭ କରି ମୁଁ କୃତାର୍ଥ ହେଲି।
1: ଠିକ କହିଛ ବାବା, ସିଏ କୃପା ସିନ୍ଧୁ, ତାଙ୍କର ଡୋରି ନ ଲାଗିଲେ କେହି ତାଙ୍କ ଦର୍ଶନ ଲାଭ କରିବାର ସୁଯୋଗ ପାଆନ୍ତି ନାହିଁ।
0: ଶୁଣିଛି ପ୍ରଭୁ ଜଗନ୍ନାଥଙ୍କ ଅନବସର 15 ଦିନ ଏଠାରେ ଯାତ୍ରୀଙ୍କର ପ୍ରବଳ ଭିଡ଼ ଜମେ, ସେ ସମୟରେ ମୁଁ କାଳେ ପ୍ରଭୁଙ୍କୁ ସନ୍ତୋଷ ମନରେ ଦର୍ଶନ କରିନପାରିବି, ସେଇଥିପାଇଁ ଆଜି ଆସିଛି। ଶଙ୍ଖ ଚକ୍ର ଗଦା ପଦ୍ମ ଧାରି ଶ୍ରୀମାନ ନାରାୟଣଙ୍କୁ ଆନନ୍ଦ ମନରେ ଦର୍ଶନ କରି ମୁଁ ଧନ୍ୟ ହୋଇଛି।
1: ହଉ ବାବା, ପ୍ରଭୁଙ୍କର ମଧ୍ୟାହ୍ନ ଧୂପ ଆରତୀ ଶେଷ ହେଇ ଶ୍ରଦ୍ଧାଳୁ ଗୁଣ ପ୍ରସାଦ ସେବନ କଲେଣି, ତମେ ମଧ୍ୟ ଯାଅ ପ୍ରସାଦ ସେବନ କରିନିଅ।
0: ତାହା ତ ନିଶ୍ଚୟ କରିବି ଗୋସେଇ। ତେବେ ଏଠିକି ଆସିଲା ବେଳୁ ଗୋଟାଏ କଥା ଜାଣିବା ପାଇଁ ମୋ ମନରେ ପ୍ରବଳ ଉତ୍କଣ୍ଠା ଜାତ ହେଉଛି, ଆପଣ ସେ କଥା ଅବଶ୍ୟ ଜାଣିଥିବେ।
1: କୋଉ କଥା ଜାଣିବାକୁ ଇଚ୍ଛା ହେଉଛି ବାବା?
0: ନୀଳାଚଳ ବିହାରୀ ପ୍ରଭୁ ଜଗନ୍ନାଥ ଶ୍ରୀକ୍ଷେତ୍ର ବଡ଼ ଦେଉଳରେ ପୂଜା ପାଉଛନ୍ତି, ନୀତି ହଜାର ହଜାର ଭକ୍ତ ଆଉ ଶ୍ରଦ୍ଧାଳୁ ଆସି ତାଙ୍କର ଦର୍ଶନ କରିବା ସଙ୍ଗେ ସଙ୍ଗେ କୈବଲ୍ୟତୁଲ୍ୟ ମହାପ୍ରସାଦ ସେବନ କରି ଆପଣାକୁ ଧନ୍ୟ ମଣୁଛନ୍ତି। ତେବେ ପୁରୀଠାରୁ 5-6 କୋଶ ଦୂର ବ୍ରହ୍ମଗିରିରେ କାହିଁକି ଅଲାରନାଥ ରୂପରେ ପ୍ରଭୁ ବିଜେ କଲେ, ସେହି କଥାଟି ଜାଣିବାକୁ ମୋର ଭାରି ଇଚ୍ଛା ହେଉଛି। ଦୟାକରି ସେ ପ୍ରସଙ୍ଗ ଶୁଣାଇଲେ ମୁଁ ଉପକୃତ ହେବି।
1: ହଉ ବାବା, ମୁଁ କହୁଛି ଶୁଣ, ସେହି ସମ୍ବନ୍ଧରେ କୋଉ ଅତୀତ କାଳରୁ ଗୋଟିଏ କିମ୍ବଦନ୍ତୀ ପ୍ରଚଳିତ ଅଛି। ଦକ୍ଷିଣ ଭାରତର ଗୋଟିଏ ସ୍ଥାନର ନାମ ହେଉଛି ତ୍ରିଭାନ୍ଦ୍ରମ। ସେହି ସ୍ଥାନରେ ଜଣେ ମହାଜ୍ଞାନୀ, ମହାପଣ୍ଡିତ, ଶାସ୍ତ୍ରଜ୍ଞ ବ୍ରାହ୍ମଣ ବାସ କରୁଥିଲେ। ତାଙ୍କର ନାମ ହେଲା ଆଲବନ୍ଦରାଚାର୍ଯ୍ୟ। ଅଚଳାଚଳ ପୈତୃକ ସମ୍ପତ୍ତିର ସେ ଥିଲେ ଅଧିକାରୀ। ପିତା ପିତାମହଙ୍କ ଅମଳରୁ ସେଠି ଗୋଟିଏ ଗୁରୁକୁଳ ପ୍ରତିଷ୍ଠିତ ହୋଇ ବହୁ ସୁନାମ ଅର୍ଜନ କରିଥିଲା। ଯୁବକ ଆଲବନ୍ଦରାଚାର୍ଯ୍ୟ ଅଧ୍ୟକ୍ଷ ଭାବରେ ସେହି ଆଶ୍ରମକୁ ପରିଚାଳନା କରୁଥିଲେ। ବିନା ଦେୟରେ ଦୂର ଦୂରାନ୍ତରୁ ଶତାଧିକ ଶିକ୍ଷାର୍ଥୀ ଆସି ଆଧ୍ୟାତ୍ମିକ ଶିକ୍ଷା ଲାଭ କରି ଜୀବନରେ ବହୁ ଉନ୍ନତି ସାଧନ କରୁଥିଲେ। ଏହିପରି ଭାବରେ ଅନେକ ବର୍ଷ ବିତିଗଲା। ଯୁବକ ଆଲବନ୍ଦରାଚାର୍ଯ୍ୟ ପରିଣତ ବୟସରେ ପାଦ ଦେଲେ। ପିଲାଟି ଦିନରୁ ସେ ଥିଲେ ମାତୃ ପିତୃହୀନ। ମାତା ପିତାଙ୍କର ସ୍ନେହ ଆଦର ବାତ୍ସଲ୍ୟ ମମତାରୁ ସେ ବଞ୍ଚିତ ହୋଇଥିଲେ। ସେଇଥିପାଇଁ ଏ ମିଛ ମାୟା ସଂସାର ପ୍ରତି ତାଙ୍କ ମନରେ ଘୋର ବିତୃଷ୍ଣ ଭାବ ଜାତ ହୋଇଥିଲା। ତଥାପି ନୀଳାଦ୍ରୀ ବିହାରୀ ପ୍ରଭୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିଲା ପ୍ରଗାଢ଼ ଭକ୍ତି। ଜୀବନର ଏହି ଅନ୍ତିମ ସମୟରେ ପରମ କାରୁଣିକ ପ୍ରଭୁ କାଳିଆ ଠାକୁରଙ୍କ ଶ୍ରୀପଦାର ବିନ୍ଦରେ ଶରଣାଗତ ହେବାକୁ ମନସ୍ଥ କରି ଗୁରୁକୁଳ ଅନ୍ତେବାସୀଙ୍କ ଅଭିଭାବକଗଣ ଆଉ ନିଜ ଗ୍ରାମବାସୀ ଭାଇମାନଙ୍କୁ ଡକେଇ ନିଜର ମନ କଥା ପ୍ରକାଶ କଲେ।
2: ଗୁରୁଦେବ ଅଲବନ୍ଦରାଚାର୍ଯ୍ୟଙ୍କୁ ଆମର ପ୍ରଣାମ।
3: ଯାହା ହେଉ, ଆପଣମାନେ ସମସ୍ତେ ଆସିଯାଇଛନ୍ତି, ଭଲ ହେଲା।
2: ଆପଣ ଡକେଇଥିଲେ, ଆମେ ନ ଆସିଥାନ୍ତୁ କେମିତି ଯେ?
3: କାହିଁକି ଡକେଇଲି? ଆପଣମାନେ ହୁଏତ କିଛିଟା ଖବର ପାଇସାରିଥିବେ।
2: ଯାହା ଶୁଣିଲୁ ସେ କଥା ଯଦି ସତ ହୋଇଥାଏ ସେଥିପାଇଁ ଆମେ ଭୀଷଣ ଦୁଃଖ ପାଇ।
4: ଖବରଟି ଶୁଣିଲା ବେଳୁ ଆମେ ଅତ୍ୟନ୍ତ ମର୍ମାହତ।
2: ଆପଣଙ୍କ ବାପା ଜେଜେବାପା ମଣିଷ ନଥିଲେ, ଥିଲେ ଦେବତା। ତାଙ୍କ ହୃଦୟ ଥିଲା ଉଦାର। ନିଜର ପରୋପକାର ସୁଗୁଣ ଯୋଗୁଁ ସେମାନେ ସମସ୍ତଙ୍କର ହୃଦୟ ଜୟ କରିଥିଲେ। ଏଭଳି ଭଲ ମଣିଷମାନେ ଏ ଦୁନିଆରେ ବିରଳ।
4: ସଞ୍ଚିତ ସମ୍ପତ୍ତିର ବହୁଭାଗ ଗୁରୁକୁଳର ସର୍ବାଙ୍ଗୀନ ଉନ୍ନତି ପାଇଁ ଅକୁଣ୍ଠ ଚିତ୍ତରେ ବିନିଯୋଗ କରୁଥିଲେ। କାହିଁ କେତେ ଦୂରରୁ ଆସୁଥିବା ବିଦ୍ୟାର୍ଥୀମାନଙ୍କୁ ବିନା ଦେୟରେ ଶିକ୍ଷାଦାନ କରି ଗୁରୁକୁଳ ବେଶ୍ ସୁନାମ ଅର୍ଜନ କରିଥିଲା।
2: ଆପଣଙ୍କର ପିତା ପିତାମହଙ୍କର ଏଭଳି ମହତ ସେବାର ପଟାନ୍ତର ନାହିଁ, ଯେତେ ପ୍ରଶଂସା କଲେ ବି ତାହା ଉଣା ପଡ଼ିବ।
4: ଆପଣଙ୍କ ପରି ଉଚ୍ଚକୋଟୀର ବିଦ୍ୱାନ ପଣ୍ଡିତଙ୍କଠାରୁ ଶିକ୍ଷା ଗ୍ରହଣ କରି ଶତାଧିକ ଶିଷ୍ୟ ମଣିଷ ହୋଇଛନ୍ତି, ଜୀବନର ବହୁ ଉନ୍ନତି କରିଛନ୍ତି।
2: ଧନ୍ୟ ଆପଣଙ୍କ ମାତା ପିତା ଆଉ ପିତାମହଗଣ। ଯେତେବେଳେ ଶୁଣିଲୁ ଆପଣ ଏହି ଗୁରୁକୁଳର ସମସ୍ତ ଦାୟିତ୍ୱରୁ ଅବ୍ୟାହତି ନେବାକୁ ଇଚ୍ଛା କରିଛନ୍ତି, ଖବରଟି ଆମମାନଙ୍କ ମନରେ ଦାରୁଣ ଆଘାତ ଦେଇଛି।
3: ମୋର ଶୁଭାକାଂକ୍ଷୀ ଭାଇମାନେ, କ'ଣ କହିବି ମୋ ଦୁଃଖର କାହାଣୀ। ପିଲାଟି ଦିନରୁ ମୁଁ ମାତା ପିତାଙ୍କୁ ହରେଇଛି। ସେମାନଙ୍କ ସ୍ନେହ ଆଦର ବାତ୍ସଲ୍ୟ ମମତା କିଭଳି ପଦାର୍ଥ ତାହା ମୁଁ ଜାଣିଲି ନାହିଁ। ସେଥିପାଇଁ ଏ ମୋହମାୟା ସଂସାର ପ୍ରତି ମନରେ ମୋର ବିତୃଷ୍ଣା ଜାତ ହୋଇଛି। ମୋ ଜେଜେବାପା ମୋର ଲାଳନ ପାଳନ ଦାୟିତ୍ୱ ବହନ କରି ମୋତେ ମଣିଷ କଲେ, ସେଥିରେ

0: ହେଲେ ମୋର ଗୁରୁ ଆଉ ଆଦର୍ଶ, ତାଙ୍କରି ତତ୍ତ୍ୱାବଧାନରେ ମୁଁ ଉଚ୍ଚଶିକ୍ଷା ପ୍ରାପ୍ତ ହୋଇ ବେଦ ବେଦାନ୍ତ ପୁରାଣ ଶାସ୍ତ୍ର ଅଧ୍ୟୟନ କରି ପଣ୍ଡିତ ହେଲି। ଯୁବା ବୟସରେ ପରୋପକାର କରିବା ଲାଗି ସେ ଏ ଗୁରୁକୁଳର ସମସ୍ତ ଦାୟିତ୍ୱ ନ୍ୟସ୍ତ କଲେ। ମୁଁ ମଧ୍ୟ ତାଙ୍କ ଆଦେଶକୁ ଶିରଧାର୍ଯ୍ୟ ମନେ କରି ନିଜକୁ ଉତ୍ସର୍ଗ କରିଦେଲି।
1: ସେ ସମସ୍ତ ଆମେ ନିଜ ଆଖିରେ ଦେଖିଛୁ ଆଉ ଅନୁଭବ କରୁଛୁ ମଧ୍ୟ। ଆପଣ ଅତି ଦକ୍ଷତାର ସହିତ ଏହାକୁ ପରିଚାଳନା କରି ସମସ୍ତଙ୍କର ପ୍ରିୟ ହୋଇଛନ୍ତି। ସମସ୍ତେ ଆପଣଙ୍କୁ ଦେବତୁଲ୍ୟ ଭକ୍ତି ଓ ଶ୍ରଦ୍ଧା କରନ୍ତି। ଆପଣ ଆଉ ଏ ଗୁରୁକୁଳ ଆମ ପାଇଁ ଗର୍ବ ଆଉ ଗୌରବ।
0: ଭାଇମାନେ, ସମୟ କାହାକୁ ଅପେକ୍ଷା କରେ ନାହିଁ। ସେ ସମୟର ଯୁବକ ଆଲବନ୍ଦନାଚାର୍ଯ୍ୟ ବର୍ତ୍ତମାନ ପରିଣତ ବୟସରେ ପାଦ ଦେଲାଣି। ସେଇଥିପାଇଁ ମନସ୍ଥ କରିଛି ଏ ଗୁରୁକୁଳର ସକଳ ଜଞ୍ଜାଳରୁ ମୁକ୍ତ ହୋଇ ଜୀବନର ବାକି ସମୟ ତକ ନୀଳାଚଳନାଥ ପରମ ଆରାଧ୍ୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ପାଦପଙ୍କଜରେ ଶରଣ ନେବି। ପିଲାଦିନରୁ ପ୍ରଭୁ ଚକାଡୋଳାଙ୍କ ପ୍ରତି ମୋର ଭକ୍ତିଭାବ ରହିଆସିଛି। ତାଙ୍କରି ଡୋରି ଯେତେବେଳେ ଲାଗିଲାଣି, ମୋ ମୁହୂର୍ତ୍ତେ ମାତ୍ର ଜନ୍ମମାଟି ତ୍ରିଭେନ୍ଦ୍ରମରେ ରହିପାରିବି ନାହିଁ। କାଳିଆ ସାନ୍ତ ଏ ସେବକକୁ ହାତଠାରି ଡାକିଲାଣି, ମୁଁ ଶ୍ରୀକ୍ଷେତ୍ର ଯିବି।
2: ତାହେଲେ ଏ ଗୁରୁକୁଳ ଆଶ୍ରମ କ'ଣ ବନ୍ଦ ହୋଇଯିବ?
1: ଭଲ ମଣିଷର ହେବାର ଆଶା ନେଇ ଦୂରଦୂରାନ୍ତରୁ ଯେଉଁ ଶତାଧିକ ବିଦ୍ୟାର୍ଥୀ ଶିକ୍ଷାଲାଭ ଉଦ୍ଦେଶ୍ୟରେ ଆସୁଥିଲେ, ସେମାନଙ୍କୁ ସେ ସୁଯୋଗ ଆଉ କ'ଣ ମିଳିବ ନାହିଁ?
0: ନା ଭାଇମାନେ, ନା, ଆପଣମାନଙ୍କର ଏ ଆଶଙ୍କା ଅମୂଳକ। ଆପଣମାନେ ଆଦୌ ଚିନ୍ତା କରନ୍ତୁ ନାହିଁ। ଗୁରୁକୁଳ ଆଗରୁ ଯେମିତି ଚାଲିଥିଲା ଠିକ୍ ସେମିତି ଚାଲିବ। ବିଦ୍ୟାର୍ଥୀଗଣ ପୂର୍ବପରି ଏଠାରେ ବିନା ଦେୟରେ ଶିକ୍ଷା ଲାଭ କରିବେ।
2: ଆପଣ ଶ୍ରୀକ୍ଷେତ୍ରକୁ ଚାଲିଯିବେ, ଏକଥା କିପରି ସମ୍ଭବ ହେବ?
0: ହଁ, ସମ୍ଭବ ହେବ। ସେଥିଲାଗି ମୁଁ ବିକଳ୍ପ ବ୍ୟବସ୍ଥା କରିସାରିଛି।
2: କି ବ୍ୟବସ୍ଥା ଆଚାର୍ଯ୍ୟ ମହୋଦୟ?
0: ଅତୀତରେ ଏହି ଅନୁଷ୍ଠାନରୁ କୃତିତ୍ୱର ସହ ଶିକ୍ଷା ଲାଭ କରିଥିବା ମୋର ସବୁଠାରୁ ପ୍ରିୟ, ବୁଦ୍ଧିମାନ, ଯୋଗ୍ୟ ଏବଂ ପାରଙ୍ଗମ ଶିଷ୍ୟ ସୁବ୍ରମଣ୍ୟମ ଏ ଗୁରୁକୁଳକୁ ପରିଚାଳନା କରିବେ।
2: ସୁବ୍ରମଣ୍ୟମ?
0: ହଁ, ସେ ହିଁ ଏ ଅନୁଷ୍ଠାନ ପରିଚାଳନା କରିବା ପାଇଁ ଯୋଗ୍ୟ ବ୍ୟକ୍ତି। ମୁଁ ତାଙ୍କୁ ବହୁ ପୂର୍ବରୁ ପରୀକ୍ଷା କରିସାରିଛି। ସେ ଯେମିତି ଶାନ୍ତ, ସରଳ, ନମ୍ର, ଭଦ୍ର ଆଉ ମିଷ୍ଟଭାଷୀ, ସେହିପରି ସର୍ବଗୁଣ ସମ୍ପନ୍ନ। ତାଙ୍କ ମନରେ ସାମାନ୍ୟତମ ଗର୍ବ କି ଅହଙ୍କାର ନାହିଁ। ତାଙ୍କ ଉପରେ ମୋର ସମ୍ପୂର୍ଣ୍ଣ ଭରସା ଅଛି। ସେ ଏହାର ପରିଚାଳନା ଭାର ଗ୍ରହଣ କରିବାକୁ ସମ୍ପୂର୍ଣ୍ଣ ଯୋଗ୍ୟ ଓ ସମର୍ଥ।
2: ଆପଣ ତାହେଲେ କେବେ ଶ୍ରୀକ୍ଷେତ୍ରକୁ ଯାତ୍ରା କରିବା ପାଇଁ ମନସ୍ଥ କରିଛନ୍ତି ଆଚାର୍ଯ୍ୟ ମହୋଦୟ?
0: କାଳିଆ ଠାକୁର ମୋତେ ଯେତେବେଳେ ମନେ ପକାଇଲେଣି, ଆଉ ବିଳମ୍ବ କରିବି କାହିଁକି? ଶୁଭବେଳା ଦେଖି କାଲି ସକାଳେ ବାହାରି ପଡ଼ିବି। ପଛରେ ଛାଡ଼ିଯିବି ମୋର ପ୍ରିୟ ଜନ୍ମଭୂମି ତ୍ରିଭେନ୍ଦ୍ରମକୁ, ଆଉ ସମ୍ମୁଖରେ ମୋର ଏକମାତ୍ର ଲକ୍ଷ୍ୟସ୍ଥଳ ହେବ ଶ୍ରୀକ୍ଷେତ୍ର ପୁରୀ।
2: ଆପଣଙ୍କର ଏହି ଯାତ୍ରା ସଫଳ ହେଉ, ଏହା ହିଁ ଜଗତର ଠାକୁର ଶ୍ରୀ ଜଗନ୍ନାଥଙ୍କ ପାଦପଦ୍ମରେ ଆମର ପ୍ରାର୍ଥନା।

ବହୁ ଜନ୍ମର ପୁଣ୍ୟ ଫଳରେ ଶ୍ରୀକ୍ଷେତ୍ରର ବଡ଼ଦାଣ୍ଡରେ ଆସି ପାଦ ଦେଲି। ଏହା ମୋର ପରମ ସୌଭାଗ୍ୟ। ଲକ୍ଷ ଲକ୍ଷ ଭକ୍ତଙ୍କ ତରଣ ରେଣୁ ପଡ଼ି ଯେଉଁ ଦାଣ୍ଡ ପବିତ୍ର ହୋଇଛି ତାର ଧୂଳି ଟିକେ ମଥାରେ ବୋଳିଦିଏ। ଅକିଞ୍ଚନର ଜୀବନ ଧନ୍ୟ ହୋଇଗଲା। ହେଲେ ବଡ଼ଦାଣ୍ଡରେ କାହିଁକି ଯାତ୍ରୀ ସମାଗମ ବିଶେଷ ନାହିଁ, କ'ଣ ଏହାର କାରଣ? ଏଇ ତ ଆସି ପହଞ୍ଚିଗଲେଣି ବଡ଼ଦେଉଳର ସିଂହଦ୍ୱାର ନିକଟରେ। ଶୁଣିଥିଲି ମନ୍ଦିର ପ୍ରବେଶ ପୂର୍ବରୁ ମେଘନାଦ ପାଚେରୀ ସଂଲଗ୍ନ ସିଂହଦ୍ୱାର ଗୁମୁଟ ମଧ୍ୟରେ ବିରାଜିତ ପତିତ ପାବନ ଜଗନ୍ନାଥଙ୍କୁ ପ୍ରଣାମ ଜଣାଇ ତାଙ୍କର ଆଶୀର୍ବାଦ ଭିକ୍ଷା କରାଯାଇଥାଏ। କିନ୍ତୁ ପତିତ ପାବନକୁ ତ ଆବରଣ ମଧ୍ୟରେ ରଖାଯାଇ ଭକ୍ତମାନଙ୍କୁ ଦର୍ଶନରୁ ବଞ୍ଚିତ କରାଯାଇଛି, କ'ଣ ପାଇଁ ଏ ବ୍ୟବସ୍ଥା? ଯାଏ ବାଇଶ ପାହାଚ ଅତିକ୍ରମ କରି ମନ୍ଦିର ଭିତରକୁ ଗଲେ ସବୁ କଥା ଜଣାପଡ଼ିଯିବ। ବହୁ ବିଦ୍ୱାନ ପଣ୍ଡିତଗଣ କହିଛନ୍ତି ବାଇଶ ପାହାଚ ହେଉଛି ସ୍ୱର୍ଗକୁ ସିଡ଼ି। ମନ୍ଦିର ଭିତରକୁ ଆସି ଦେଖୁଛି ଏଠାରେ ମଧ୍ୟ ଯାତ୍ରୀଙ୍କର ଭିଡ଼ ନାହିଁ,

0: ମନ୍ଦିରର ଦ୍ୱାର ବନ୍ଦ ଏଇ ତ ଏଠାରେ ସେବାୟତମାନେ ଉପସ୍ଥିତ ଅଛନ୍ତି ପଚାରେ ତାଙ୍କୁ ସେବାୟତ ଭାଇ ଏ ମନ୍ଦିରର ଦ୍ୱାର କ'ଣ ବନ୍ଦ ହେଇଛି ଭକ୍ତମାନଙ୍କୁ ଠାକୁର ଦର୍ଶନରୁ ବଞ୍ଚିତ କରାଯାଇଛି ଏହାର କାରଣ କ'ଣ
1: ଆଏ ମହାରାଜ ତମେ କ'ଣ କିଛି ଜାଣିନା କୋଉଠୁ ଆସିଛ କିଅ
0: ଭାଇ ମୋହର ଦକ୍ଷିଣ ଭାରତର ତ୍ରିଭେନ୍ଦ୍ରମରେ ପ୍ରଭୁ ଜଗନ୍ନାଥଙ୍କୁ ଡୋରି ଲାଗିଲା ତାଙ୍କୁ ଟିକେ ଦର୍ଶନ କରିବି ବୋଲି ବଡ଼ ଆଶା ନେଇ ଏତେ ବାଟରୁ ଧାଇଁ ଆସିଛି ଦୟାକରି ମୋତେ ଟିକେ ପ୍ରଭୁଙ୍କର ଦର୍ଶନ କରେଇ ଦିଅନ୍ତୁ ମୁଁ ଖୁସି ହେବି
1: ନାଇଁ ମହାରାଜ ନାଇଁ ମହାରାଜ ଦର୍ଶନ ପୁରା ଅସମ୍ଭବ ଏ
0: ଅସମ୍ଭବ କାହିଁକି ଆଜ୍ଞା
1: ଆରେ ଦେବସ୍ନାନ ପୂର୍ଣ୍ଣିମା ପରଠାରୁ 15 ଦିନ କାଳ ପୁରା ସର୍ବସାଧାରଣ ଦର୍ଶନ ବନ୍ଦ
0: ଏପରି କଠୋର ବ୍ୟବସ୍ଥା କ'ଣ ପାଇଁ
1: ଆଉ ଏଇ 15 ଦିନ ମହାପ୍ରଭୁ ଅନବସର ଘରେ ଚିକିତ୍ସିତ ହୁଅନ୍ତି ଏହା ତାଙ୍କର ଗୁପ୍ତ ସେବା ଏ ସେବା କେବଳ ଦୈତାପତି ସେବକମାନେ ନିର୍ବାହ କରିଥାନ୍ତି ବୁଝିଲ
0: କ'ଣ କହୁଛନ୍ତି ଭାଇ ଜଗତର ଠାକୁର ଚିକିତ୍ସା ଦିନ ରୁହନ୍ତି କିପରି ଚିକିତ୍ସା
1: ଶ୍ରୀମନ୍ଦିରର ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ସ୍ନାନବେଦୀ ଉପରେ ଶ୍ରୀଜୀଉ 108 କୁମ୍ଭ ସୁବାସିତ ଅଭିମନ୍ତ୍ରିତ ଜଳରେ ସ୍ନାନ କରିବା ହେତୁ ଜ୍ୱରରେ ପୀଡ଼ିତ ହୁଅନ୍ତି ମାତ୍ରାଧିକ ଜଳରେ ଧୋଇ ହୋଇ ତାଙ୍କର ଶ୍ରୀମୁଖ କାନ୍ତି ବିକୃତ ହୋଇଯାଏ ଜ୍ୱର ପୀଡ଼ା ଉପଶମ ଲାଗି ଅନବସର ପିଣ୍ଡିରେ ଧନ୍ୱନ୍ତରୀ ଚିକିତ୍ସା ପଦ୍ଧତିରେ ପଥ୍ୟ ପାଚନ ଦଶମୂଳ ମୋଦକ ମହୌଷଧି ଇତ୍ୟାଦି ନୈବେଦ୍ୟ ଅର୍ପଣ କରାଯାଏ ପ୍ରଭୁ ଆରୋଗ୍ୟ ଲାଭ କରନ୍ତି ଜଳସିକ୍ତ ବିକୃତ ରୂପକୁ ପୁନଃ ଚିତ୍ରଣ କରାଯିବା ଦ୍ୱାରା ଶ୍ରୀଜୀଉ ନବଯୌବନ ରୂପ ଧାରଣ କରିଥାନ୍ତି ବୁଝିଲ
0: ତାହେଲେ କ'ଣ ମହାପ୍ରଭୁଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ
1: ଆଏ ଆଉ ମାତ୍ର 10-15 କଥା ତ ଆଉ କ'ଣ ଅପେକ୍ଷା କରିଯାଅ ଉଭା ଅମାବାସ୍ୟା ଦିନ ଜଗନ୍ନାଥଙ୍କର ନବଯୌବନ ରୂପ ଦର୍ଶନ କରିବ ଆଉ ଶ୍ରୀଗୁଣ୍ଡିଚା ଦିନ ପ୍ରଭୁ ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିରକୁ ଯାତ୍ରା କଲାବେଳେ ତୁମେ ପ୍ରଭୁଙ୍କର ରଥ ଦଉଡ଼ି ଟାଣି ଧନ୍ୟ ହୋଇଯିବ ଆଉ କ'ଣ
0: ହେ ପ୍ରଭୁ ଦୀର୍ଘ 15 ଦିନ କାଳ ଅପେକ୍ଷା ଠାକୁରେ ଏଇ କଥା ଶୁଣିବି ବୋଲି କ'ଣ ଏତେ ଦୂର ବାଟରୁ ଧାଇଁ ଆସିଥିଲି ଅନବସର ପିଣ୍ଡିରେ ଗୁପ୍ତ ସେବାର ସରଣା କରି ଭାବିଛ ମୋତେ 15 ଦିନ କାଳ ଅପେକ୍ଷା କରାଇ ଉଭା ଅମାବାସ୍ୟା ଦିନ ଦର୍ଶନ ଦେବ ସେତେ ଦିନ ଅପେକ୍ଷା କରିବାକୁ ମୋର ଧୈର୍ଯ୍ୟ ନାହିଁ ପ୍ରଭୁ ହେ ଦୈତାପତି ଭାଇମାନେ
1: କୁହ
0: ଆପଣମାନଙ୍କ ପାଦ ତଳେ ପଡ଼ି ନେହୁରା ହେଉଛି ମାତ୍ର ମୁହୂର୍ତ୍ତକ ପାଇଁ ମୋତେ ପ୍ରଭୁଙ୍କୁ ଦର୍ଶନ କରେଇ ଦିଅନ୍ତୁ ମୁଁ ଏଠାରୁ ଚାଲିଯିବି
1: ଆରେ ଭାଇ ଏ ଯାତ୍ରୀ ଜଣଙ୍କ କୋଉଠୁ ଆସି ଏଠାରେ ବଡ ଜଞ୍ଜାଳ କଲା ତ ଏ ମଣି ଭଲରେ ଭଲରେ ଏଠୁ ଯିବୁ ନା ଧକିଆ ସଂଖ୍ୟା ଦେଇ ଆମ ସେବକମାନେ ବଡଦାଣ୍ଡରେ ତତେ ଛାଡ଼ି ଦେଇ ଆସିବେ
0: ନାଇଁ ଆଜ୍ଞା ମାନେ ରାଗନ୍ତୁ ନାହିଁ ମୁଁ ଏଠାରୁ ଚାଲି ଯାଉଛି ମୁଁ ଏମିତି କି ଲୋକଟା ହେଇ ଯେ ମୋ ଲାଗି ପ୍ରଭୁଙ୍କର ନୀତିକାନ୍ତିରେ ବିଘ୍ନ ସୃଷ୍ଟି ହେବ ଯାଉଛି ଜାଣିଲି ଜଗନ୍ନାଥଙ୍କ ଦର୍ଶନ ମୋ ଭାଗ୍ୟରେ ନାହିଁ ଆସିବା ମୋର ବୃଥା ହେଇଗଲା ହେ ଇଚ୍ଛାମୟ ହରି ମୋ ପରି ଗୋଟେ ହତଭାଗ୍ୟକୁ ଦର୍ଶନ ଦେବାକୁ ତୁମର ଯଦି ଇଚ୍ଛା ନଥିଲା ତାହେଲେ ଅନବସର ସମୟରେ ମୋତେ ଆଣୁଥିଲ କାହିଁକି ତୁମ ଦର୍ଶନ ବିନା ମୋ ପକ୍ଷରେ ବଞ୍ଚି ରହିବା ଅସମ୍ଭବ ଘରୁ ବାହାରିଲା ବେଳେ ସଂକଳ୍ପ କରିଥିଲି ଶ୍ରୀମନ୍ଦିରରେ ପ୍ରଥମେ ତୁମକୁ ଦର୍ଶନ କରିବି ତାପରେ ଅନ୍ନ ଜଳ ସ୍ପର୍ଶ କରିବି ଦର୍ଶନ ଯଦି ନ ମିଳିଲା ତାହେଲେ ଏଭଳି ତୁଚ୍ଛ ଜୀବନ ରଖି କି ଲାଭ ମୁଁ ଏ ଜୀବନ ହାରିଦେବି ପ୍ରଭୁ ହାରିଦେବି ପ୍ରଭୁଙ୍କ ମହିମାରେ କଳଙ୍କ ଲାଗୁ ଜଗତ ଜାଣୁ ଜଗନ୍ନାଥ ଦର୍ଶନରୁ ବଞ୍ଚିତ ହୋଇ ମୋ ପରି ଗୋଟେ ହତଭାଗ୍ୟ ଭକ୍ତ ପ୍ରାଣ ବିସର୍ଜନ କରୁଛି ନାନା କଥା ଭାବି ଭାବି ମୁଁ ଆସି ସିଂହଦ୍ୱାର ନିକଟରେ ପହଞ୍ଚିଗଲିଣି ଲୋକେ କହୁଛନ୍ତି ଏଇଠାରୁ କିଛି ବାଟ ଦକ୍ଷିଣକୁ ଗଲେ ମହୋଦଧି ତାରି ପବିତ୍ର ଜଳରେ ତୁଚ୍ଛ ଜୀବନକୁ

0: ଜଗନ୍ନାଥଙ୍କ ଶ୍ରୀ ପଦ ପଙ୍କଜରେ ସ୍ୱର୍ଗଦ୍ୱାର ରକ୍ଷକ ହନୁମାନର ବିନମ୍ର ପ୍ରଣାମ।
1: ଆଶା ଭକ୍ତ ଅଞ୍ଜନା ସୁତ
0: ଏ ସେବକକୁ ସ୍ମରଣ କଲେ ପ୍ରଭୁ।
1: କପିଶ୍ୱର ସୁଦୂର ଦାକ୍ଷିଣାତ୍ୟର ତ୍ରିଭେନ୍ଦ୍ରମରୁ ମୋର ପ୍ରିୟ ଭକ୍ତ ଆଲବନ୍ଦରାଚାର୍ଯ୍ୟ ମୋ ଦର୍ଶନ ନିମନ୍ତେ ସକାଳୁ ଘରୁ ବାହାରି ବଡ଼ଦେଉଳରେ ପହଞ୍ଚିଛନ୍ତି। ଦୃଢ଼ ସଂକଳ୍ପ କରିଛନ୍ତି ମୋତେ ଦର୍ଶନ କରିବା ପରେ ହିଁ ଅନ୍ନ ଜଳ ସ୍ପର୍ଶ କରିବେ।
0: ପ୍ରଭୁ
1: ଅନବସର ସମୟରେ ମୋ ଗୁପ୍ତ ସେବାରେ ଚିକିତ୍ସାଧୀନ ଥିବା ସମୟରେ ଭକ୍ତ ଆଉ ଶ୍ରଦ୍ଧାଳୁଗଣ ମୋର ଦର୍ଶନ ଲାଭ କରିପାରନ୍ତି ନାହିଁ, ସେ କଥା ସେବା କିପରି ଜାଣିଥାନ୍ତେ।
0: ଆଜ୍ଞା,
1: ଥରୁଟିଏ ମାତ୍ର ଦର୍ଶନ ଲାଗି ସେ ଦୈତାପତି ସେବକମାନଙ୍କୁ ଯେତେ ନେହୁରା ହେଲେ ସୁଦ୍ଧା ବିଫଳ ହେଲେ, ଏପରିକି ସେବକମାନେ କୁବାକ୍ୟ କହି ତାଙ୍କୁ ପଳାଇଯିବାକୁ ଧମକାଇଲେ।
0: ପ୍ରଭୁ ଏ ଶ୍ମଶାନ ମହାବୀର ସେବକକୁ ତାହେଲେ କି କାର୍ଯ୍ୟ କରିବାକୁ ପଡ଼ିବ, ଆଦେଶ କରନ୍ତୁ ପ୍ରଭୁ।

0: ଯେତେ ନେହୁରା ହେଲେ ସୁଦ୍ଧା ବିଫଳ ହେଲେ, ଏପରିକି ସେବକମାନେ କୁବାକ୍ୟ କହି ତାଙ୍କୁ ପଳାଇ ଯିବାକୁ ଧମକାଇଲେ।
1: ପ୍ରଭୁ, ଏ ଶ୍ମଶାନ ମହାବୀର ସେବକକୁ ତାହେଲେ କି କାର୍ଯ୍ୟ କରିବାକୁ ପଡ଼ିବ, ଆଦେଶ କରନ୍ତୁ ପ୍ରଭୁ।
0: ମୋର ଦର୍ଶନ ନ ପାଇବାରୁ ଜୀବନକୁ ତୁଚ୍ଛ ମଣି ମହୋଦଧିରେ ସେ ପ୍ରାଣ ବିସର୍ଜନ କରିବାକୁ ଯାଉଛନ୍ତି।
1: ପ୍ରଭୁ,
0: ସେ ବର୍ତ୍ତମାନ ସମୁଦ୍ର ତଟର ନିକଟବର୍ତ୍ତୀ। ତୁମେ ତ ଜାଣିଛ ପାବନି, ଭକ୍ତ ମୋର ପ୍ରାଣାଧିକ।
1: ପ୍ରଭୁ,
0: ଭକ୍ତର ହିତ ଲାଗି ମୋର ପତିତ ପବନ ବାଣ ଫରଫର ହୋଇ ଉଡୁଛି। ଭକ୍ତ ପାଇଁ ସିନା ଭଗବାନ, ଭକ୍ତ ନଥିଲେ ଭଗବାନର ସ୍ଥିତି କାହିଁ? ତୁମେ ଚଞ୍ଚଳ ଯାଇ ତୁମର ପରିଚୟ ପ୍ରଦାନ କରି ମୋର ପରାମର୍ଶ ଜଣାଇବ ତାଙ୍କୁ, ଯେକୌଣସି ଉପାୟରେ ମୋର ପ୍ରିୟ ଭକ୍ତଙ୍କୁ ଆତ୍ମବିସର୍ଜନରୁ ନିବୃତ୍ତ କରାଇବ।
1: ପ୍ରଭୁ,
0: ସେ ଯଦି ସତକୁ ସତ ପ୍ରାଣ ବିସର୍ଜନ କରିଦେବେ, ମୋ ଭକ୍ତବତ୍ସଳ ମହାତ୍ମାରେ କଳଙ୍କ ଲାଗିବ। ଚଞ୍ଚଳ ଯାଅ।
1: ଆଦେଶ ତବ ଶିରୋଧାର୍ଯ୍ୟ ପ୍ରଭୁ। ଭକ୍ତବତ୍ସଳ ନାରାୟଣ, କର୍ତ୍ତବ୍ୟ ପାଳନ ଲାଗି ଏହି ମୁହୂର୍ତ୍ତରେ ଏ ଦାସ ବାହାରିଲା। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।
2: ଲାଗୁଛି ଆଉ ଅଳ୍ପ ସମୟ ମଧ୍ୟରେ ମୁଁ ସମୁଦ୍ର କୂଳରେ ପହଞ୍ଚିଯିବି। ଶ୍ରୀକ୍ଷେତ୍ରକୁ ତୀର୍ଥଯାତ୍ରା ପରିବର୍ତ୍ତେ ଏହା ହିଁ ହେବ ଏ ହତଭାକ୍ୟର ଅନ୍ତିମ ଯାତ୍ରା। କିନ୍ତୁ ମୋତେ ଯେମିତି ଜଣାପଡ଼ୁଛି, ମୋ ପଛେ ପଛେ କିଏ ବୋଧହୁଏ ପିଛା କରି ଆସୁଛି। କାହିଁ ପଛରେ କେହି ତ ଦେଖାଯାଉନାହାନ୍ତି। ଏହା ହୁଏତ ମୋ ମନର ଭ୍ରମ ହୋଇପାରେ। ଯାଏ, ଆଗକୁ ଯାଏ।
1: ରୁହନ୍ତୁ, ଆଗକୁ ଯାଆନ୍ତୁ ନାହିଁ।
2: କିଏ ମୋତେ ପଛରୁ ଡାକିଲା? କିଏ ମୋ ସଂକଳ୍ପରେ ବାଧା ଦେଲା? କାହିଁ କେହି ତ ଦିଶୁନାହାନ୍ତି। ଏ କି ବିଚିତ୍ର ରୂପ ମୁଁ ଦେଖୁଛି! ତେଜୋଦୀପ୍ତ ବିରାଟ ଶରୀର, ମଣିଷ ପରି ହାତ ଗୋଡ଼, କୌପୀନ ପରିହିତ, କାନ୍ଧରେ ଯଜ୍ଞପବିତ, କର୍ଣ୍ଣରେ କୁଣ୍ଡଳ, ମୁଖମଣ୍ଡଳ ଅବିକଳ ମର୍କଟ ପରି। କିଏ ଆପଣ ମହାଭାଗ? ଜଣେ ସିଦ୍ଧ ପୁରୁଷ ପରି ତ ଜଣାଯାଉଛନ୍ତି। ମୁଁ ଜଣେ ହତଭାକ୍ୟ ପାପୀ। ପ୍ରଭୁ ମୋତେ ଦର୍ଶନ ନ ଦେବାରୁ ଜୀବନକୁ ତୁଚ୍ଛମଣି ପ୍ରାଣ ବିସର୍ଜନ କରିବା ଲାଗି ମହୋଦଧି ଅଭିମୁଖେ ଅଗ୍ରସର ହେଉଥିଲି। ମୋ ପରି ଗୋଟିଏ ମହାପାପୀ ପଛରେ ଆସି ମୋ ସଂକଳ୍ପରେ କାହିଁକି ବାଧା ଦେଲେ? କିଏ ଆପଣ? ଦୟାକରି ପରିଚୟ ଦିଅନ୍ତୁ।
1: ମୁଁ ଅଞ୍ଜନାସୁତ ହନୁମାନ।
2: ଚିରଞ୍ଜୀବୀ ହନୁମାନ, ମର୍ଯ୍ୟାଦା ପୁରୁଷୋତ୍ତମ ରାଜୀବଲୋଚନ, ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କର ଦୂତ। ମୋର ବହୁ ଜନ୍ମର ପୁଣ୍ୟଫଳ ହେତୁ ଆପଣଙ୍କର ଦର୍ଶନ ଲାଭ କଲି। ଏ ଜୀବନ ମୋର ଧନ୍ୟ ହୋଇଗଲା। କୁହନ୍ତୁ ରାମଭକ୍ତ ହନୁମାନ, ଆପଣ ଏଠାରେ କିପରି? ମୋ ସଂକଳ୍ପ ପଥରେ ବାଧା ଦେଲେ କାହିଁକି?
1: ଭକ୍ତ ଆଲବନ୍ଦାରାଚାର୍ଯ୍ୟ, ତ୍ରେତୟା ଯୁଗରେ ମୁଁ ଥିଲି ପ୍ରଭୁ କୋଦଣ୍ଡଧର ଦାସରଥିଙ୍କର ଦୂତ। କଳିଯୁଗରେ ନୀଳାଚଳାଧିପତି ପ୍ରଭୁ ଜଗନ୍ନାଥ ଏ ସେବକକୁ ଏ ଶ୍ରୀକ୍ଷେତ୍ରର ଅନ୍ୟତମ ପବିତ୍ର ଭୂମି ସ୍ୱର୍ଗଦ୍ୱାରର ରକ୍ଷକ ଭାବରେ ନିୟୋଜିତ କରିଛନ୍ତି। କେହି କେହି ମୋତେ ଶ୍ମଶାନ ମହାବୀର, ତ ଆଉ କେହି କେହି ମଶାଣିଆ ମହାବୀର ବୋଲି କହନ୍ତି। ସେବକର କର୍ତ୍ତବ୍ୟ ପାଳନ କରି ଜୀବନ ମୋର ଧନ୍ୟ ହୋଇଛି।
2: ପୁରାଣରେ ଆପଣଙ୍କର ଉପକାର କାହାଣୀ ଶ୍ରବଣ କରି ମୋ ଜୀବନ ମଧ୍ୟ ଧନ୍ୟ ହୋଇଛି। କୌଶଲ୍ୟାନନ୍ଦନ ପ୍ରଭୁ ରାମଚନ୍ଦ୍ର ପିତୃସତ୍ୟ ପାଳନ କରି ଦେବୀ ଜାନକୀ ଆଉ ଅନୁଜ ଲକ୍ଷ୍ମଣଙ୍କ ସହିତ ବନବାସ କାଳରେ ଆପଣ ଯେଉଁ ମହତ୍ ଉପକାର କରିଛନ୍ତି, ତାର ତୁଳନା ନାହିଁ। ସମୁଦ୍ରରେ ଲମ୍ଫ ପ୍ରଦାନ କରି ଲଙ୍କାରେ ପହଞ୍ଚି ଅଶୋକ ବନରେ ବନ୍ଦିନୀ ସୀତାଙ୍କୁ ଠାବ କରି ପ୍ରଭୁ ଶ୍ରୀରାମଙ୍କୁ ସନ୍ଦେଶ ଆଣିଦେଇଥିଲେ ଆପଣ। ରାମ ରାବଣ ଯୁଦ୍ଧରେ ରାବଣର ଶକ୍ତି ଅସ୍ତ୍ରାଘାତରେ ଭାଇ ଲକ୍ଷ୍ମଣ ମୂର୍ଚ୍ଛା ଗଲେ। ଆରୋଗ୍ୟ ନିମନ୍ତେ ବୈଦ୍ୟରାଜ ସୁଷେଣଙ୍କ ପରାମର୍ଶରେ ମହୌଷଧି ବିଶଲ୍ୟକରଣୀ ଆଣିବା ପାଇଁ ଆପଣ ଆକାଶ ମାର୍ଗରେ ଗନ୍ଧମାର୍ଦ୍ଦନ ପର୍ବତକୁ ଯାତ୍ରା କରିଥିଲେ। ବିଶଲ୍ୟକରଣୀ ଚିହ୍ନି ନ ପାରି ଗନ୍ଧମାର୍ଦ୍ଦନକୁ ଉତ୍ପାଟନ କରି ପିଠିରେ ବୋହି ଆଣିଲେ। ବିଶଲ୍ୟକରଣୀ ପ୍ରୟୋଗ ଫଳରେ ଲକ୍ଷ୍ମଣ

0: ଆରୋଗ୍ୟ ଲାଭ କଲେ। ସତରେ ଏଭଳି ଉପକାର ପାଇଁ ଯେତେ ପ୍ରଶଂସା କଲେ ମଧ୍ୟ ତାହା ଉଣା ପଡ଼ିବ।
1: ମୁଁ ତ କେବଳ ସେବକ ଭାବରେ ମୋର କର୍ତ୍ତବ୍ୟ କରିଥିଲି, ସେଥିରେ ମୋ ଜୀବନ ଧନ୍ୟ ହୋଇଗଲା।
0: ଅନ୍ୟ ଏକ ଘଟଣା, ରାବଣ ପୁତ୍ର ଇନ୍ଦ୍ରଜିତ ନିକୁମ୍ଭିଲା ବଟମୂଳରେ ବସି ଗୋପନରେ ଯଜ୍ଞ କରୁଥିଲା। ତାର ଯଜ୍ଞ ସଫଳ ହୋଇଥିଲେ ସେ ଅମରବର ପ୍ରାପ୍ତ ହୋଇଥାନ୍ତା, ଫଳରେ ପ୍ରଭୁ ରାମଚନ୍ଦ୍ର ଯୁଦ୍ଧରେ ପରାସ୍ତ ହୋଇଥାନ୍ତେ। ଲଙ୍କା ଅଭିଯାନ ବିଫଳ ହୋଇ ଜାନକୀ ଉଦ୍ଧାର ଆଉ ସମ୍ଭବ ହୋଇନଥାନ୍ତା। ଆପଣ ଆଉ ଅଙ୍ଗଦ ମିଶି କୌଶଳ କରି ତାର ଯଜ୍ଞ ଭଙ୍ଗ କଲେ। ପରେ ସେ ଗର୍ବୀ ଇନ୍ଦ୍ରଜିତ ଅନୁଜ ଲକ୍ଷ୍ମଣଙ୍କ ଦ୍ୱାରା ନିହତ ହୋଇଥିଲା।
1: ଲଙ୍କାଗଡ଼ରେ ଘଟିଥିବା ଆଉ ଏକ କୌତୁକିଆ ଘଟଣା ତ କହିଲେ ନାହିଁ।
0: କେଉଁ ଘଟଣା, ଦୟାକରି କୁହନ୍ତୁ ଭକ୍ତ ପାବନୀ।
1: ସମୁଦ୍ର ପାର ହୋଇ ଲଙ୍କାରେ ପହଞ୍ଚି ଚାରିଆଡ଼େ ଖୋଜାଖୋଜି କରି ଶେଷରେ ଅଶୋକ ବନରେ ଦେବୀ ସୀତାଙ୍କୁ ଠାବ କରିବା ସମୟରେ ଇନ୍ଦ୍ରଜିତ ମୋତେ ବନ୍ଦୀ କଲା। ରାବଣ ଦରବାରରେ ମୋର ବିଚାର ହେଲା। ରାବଣ ମୋତେ କହିଲା, ତୁ ଗୋଟାଏ ସାମାନ୍ୟ ବାନର, ସୀତା ସନ୍ଧାନର ବାହାନା କରି ମୋ ଲଙ୍କାପୁରୀରେ ପ୍ରବେଶ କରିଛୁ, ତୁ ଶାସ୍ତି ପାଇବୁ, ପ୍ରହରୀ ଏ ମର୍କଟକୁ ହତ୍ୟା କର। ଅନୁଜ ବିଭୀଷଣ କହିଲେ, ହନୁମାନ ଯେହେତୁ ଶ୍ରୀରାମଙ୍କ ଦୂତ ରୂପେ ଆସିଛି, ତାକୁ ହତ୍ୟା କରିବା ନୀତି ବିରୁଦ୍ଧ। ତାପରେ ନିର୍ବୋଧ ଦଶାନନ କହିଲା, ତାହେଲେ ଏଇଟାର ଲାଙ୍ଗୁଡ଼ରେ ନିଆଁ ଲଗାଇ ପ୍ରହରୀମାନେ ଲଙ୍କାଗଡ଼ର ଗଳିକନ୍ଦିରେ ବୁଲାଇ ଛାଡ଼ି ଦିଅନ୍ତୁ, ଲଙ୍କାବାସୀ ସେ ଦୃଶ୍ୟ ଉପଭୋଗ କରନ୍ତୁ। ମୁଁ କହିଲି, ଲଙ୍କପତି, ମୋ ଲାଙ୍ଗୁଡ଼ରେ ଅଗ୍ନି ସଂଯୋଗ କରିବାରେ ମୋର ଆଦୌ ଆପତ୍ତି ନାହିଁ, କିନ୍ତୁ ଲଙ୍କାଗଡ଼ରେ ବୁଲାଇବା ପାଇଁ ପ୍ରହରୀମାନେ କାହିଁକି ଅଯଥାରେ ପରିଶ୍ରମ କରିବେ? ମୁଁ ନିଜେ ଲଙ୍କାଗଡ଼ର ପ୍ରତିଟି ଘରକୁ ଯାଇ ଏ ଦୃଶ୍ୟ ଦେଖାଇ ଫେରିଆସିବି। ତା ପରର ଘଟଣା ଆପଣ ପୁରାଣରେ ପଢ଼ିଥିବେ ନିଶ୍ଚୟ।
0: ପଢ଼ିଛି ଭକ୍ତ କେଶରୀ ନନ୍ଦନ, ଗର୍ବୀ ଲଙ୍କେଶ୍ୱର ଯେଉଁ ସ୍ୱର୍ଣ୍ଣ ଲଙ୍କା ପାଇଁ ଗର୍ବ କରୁଥିଲା, ସେ ସ୍ୱର୍ଣ୍ଣ ଲଙ୍କା ଆପଣଙ୍କ ଲାଙ୍ଗୁଳ ନିଆଁରେ ପୋଡ଼ି ଅଙ୍ଗାର ହୋଇଗଲା, ଲଙ୍କାର ସିରି ତୁଟିଗଲା।
1: ସେହି ଦିନଠାରୁ ଲୋକମାନେ ମୋତେ ଲଙ୍କା ପୋଡ଼ା ହନୁ ବୋଲି ମଧ୍ୟ ଡାକିଲେ।
0: ସତରେ ଆପଣ ଧନ୍ୟ ପବନ ନନ୍ଦନ, ଏ ମହତ ଉପକାର ପାଇଁ ଚିରଞ୍ଜୀବୀ କପିଶ୍ୱରଙ୍କୁ ଯେତେବେଳେ ସଶରୀରେ ଦର୍ଶନ କରିବାର ସୁଯୋଗ ପାଇଛି, ଏପରି ଦୁର୍ଲଭ ମୁହୂର୍ତ୍ତ ଆଉ ବୋଧ ହୁଏ ଏ ଜୀବନରେ ମିଳିବନି। ହେ ମହାନ ଶ୍ରୀରାମ ଭକ୍ତ, ପବନ ନନ୍ଦନ ହନୁମାନ, ଆପଣ ଏକାଧାରରେ ଭୟଙ୍କର ରୂପଧାରୀ, ବୁଦ୍ଧିମାନ, ମୋହଶୋକର ବିନାଶକ, ଦେବୀ ସୀତାଙ୍କ ଶୋକନାଶକ, ଅଶୋକବନ ଧ୍ୱଂସକ, ଲଙ୍କା ଦଗ୍ଧକାରକ, ନିପୁଣ ବକ୍ତା, ପବନଠାରୁ ଆହୁରି ଅଧିକ ବେଗବାନ, ଲକ୍ଷ୍ମଣଙ୍କ ପ୍ରାଣଦାତା, ବନବାସୀଙ୍କ ମଧ୍ୟରେ ଶ୍ରେଷ୍ଠ ଆଉ ଜିତେନ୍ଦ୍ରିୟ, ଏହି ସ୍ୱର୍ଣ୍ଣିମ ଅବସରରେ ଏତେ ସବୁ ମହତ ଗୁଣର ଅଧିକାରୀ ସେହି ଚିରଞ୍ଜୀବୀ କପିଶ୍ୱର ସଙ୍କଟମୋଚନ ଶ୍ରୀରାମ ଭକ୍ତ ମହାବୀର ରଞ୍ଜନାଥଙ୍କର ଥରେ ହାର୍ଦ୍ଦିକ ସ୍ତୁତିଗାନ କରିଦିଏ। ଓଂ ନମୋ ବାୟୁପୁତ୍ରାୟ ଧୀମତେ, ନମସ୍ତେ ରାମଦୂତାୟ କାମରୂପାୟ ଶ୍ରୀମତେ, ମୋହଶୋକ ବିନାଶାୟ ସୀତାଶୋକ ବିନାଶିନେ, ଭଗ୍ନାଶୋକ ବନାୟସ୍ତୁ ଦଗ୍ଧଲଙ୍କାୟ ବାଗ୍ମିନେ, ଗତି ନିର୍ଜିତ ବାତାୟ ଲକ୍ଷ୍ମଣ ପ୍ରାଣଦାୟୀ ଚ ବନୌକସାଂ ବରିଷ୍ଠାୟ ବସିନେ ବନବାସିନେ।
1: ଭକ୍ତ ଆଲବନ୍ଦାରାଚାର୍ଯ୍ୟ, ମୋର ଏହି ସ୍ତୁତିଗାନ ନିମନ୍ତେ ଆପଣଙ୍କୁ ମୋର ଆନ୍ତରିକ ଧନ୍ୟବାଦ ଜଣାଉଛି।
0: ଏଥରକ ଦୟାକରି କୁହନ୍ତୁ ଶ୍ମଶାନ ମହାବୀର, ଆପଣ କାହିଁକି ମୋ ପଛେ ପଛେ ଆସି ମୋ ସଂକଳ୍ପ ପଥରେ ବାଧା ଦେଲେ, ଆଗକୁ ଯାଆନ୍ତୁ ନାହିଁ ବୋଲି କାହିଁକି ବାରଣ କଲେ?
1: ଆପଣଙ୍କୁ ଏକ ସନ୍ଦେଶ ଦେବା ଲାଗି ମହାପ୍ରଭୁ ଜଗନ୍ନାଥ ମୋତେ ପଠାଇଛନ୍ତି।
0: ଆଶ୍ଚର୍ଯ୍ୟ, ପ୍ରଭୁ ଜଗନ୍ନାଥଙ୍କ ସନ୍ଦେଶ ମୋ ପାଇଁ, କି ସନ୍ଦେଶ?
1: ଆପଣଙ୍କୁ ଆତ୍ମବିସର୍ଜନରୁ ନିବୃତ୍ତ କରାଇ ଫେରାଇ ନେବାକୁ ପରାମର୍ଶ ଦେଇଛନ୍ତି।
0: ଫେରାଇ ନେବେ କାହିଁକି? ଆପଣଙ୍କ ଜଗନ୍ନାଥ ବଡ଼ ନିର୍ଦ୍ଦୟ, ମୋତେ ତ ଦର୍ଶନ ଦେଲେ ନାହିଁ, ଫେରାଇ ନେବାର କାରଣ କ'ଣ? ମୁଁ କ'ଣ ହୀରା ନୀଳା ମୋତି ମାଣିକ୍ୟ ନା ବିପୁଳ ଐଶ୍ୱର୍ଯ୍ୟ ସମ୍ପଦ ମାଗିବାକୁ ସୁଦୂର ଦାକ୍ଷିଣାତ୍ୟରୁ ଧାଇଁ ଆସିଥିଲି? କେବଳ ଥରଟିଏ ମାତ୍ର ଦାରୁ ବ୍ରହ୍ମ କଳାଶ୍ରୀ ମୁଖଙ୍କୁ ଦର୍ଶନ କରିଥାନ୍ତି, ଏତିକି ଥିଲା ମୋ ମନର ବାସନା। ଦୈତାପତି ସେବକମାନଙ୍କ ପାଦ ଧରି ଯେତେ କାକୁରି ମିନତି କଲେ ସୁଦ୍ଧା ସେମାନେ ମୋତେ ଦର୍ଶନ କରିବାକୁ ସୁଯୋଗ ଦେଲେ ନାହିଁ। କହିଲେ କ'ଣ ନା, ପ୍ରଭୁଙ୍କୁ ଜ୍ୱର ହୋଇଛି, ସେ 15 ଦିନ କାଳ ଅନବସର ପିଣ୍ଡିରେ ରହି ଚିକିତ୍ସିତ ହେବେ।

0: ତାଙ୍କର ଗୋପନ ସେବା। ଏହି ସମୟରେ ସର୍ବସାଧାରଣ ପାଇଁ ଦର୍ଶନ ବନ୍ଦ, ଏକଥା ଶୁଣି ମୋତେ ଆଶ୍ଚର୍ଯ୍ୟ ଲାଗୁଛି। ଯେଉଁ ପ୍ରଭୁଙ୍କର ପବିତ୍ର ନାମକୁ ଥରେ ମାତ୍ର ସ୍ମରଣ କଲେ ଶରୀରରୁ ସକଳ ଜ୍ୱର ବ୍ୟାଧି ଯନ୍ତ୍ରଣା ନିମିଷକରେ ଦୂର ହୋଇଯାଏ, ସେ ପ୍ରଭୁ ପୁଣି ଜ୍ୱରରେ ପୀଡ଼ିତ? ମୋତେ ଭଣ୍ଡିବା ପାଇଁ ଏ ତାଙ୍କର ଛଳନା ବ୍ୟତୀତ ଆଉ କିଛି ନୁହେଁ। ସେ ମୋ ପ୍ରତି ଅନ୍ୟାୟ କରିଛନ୍ତି।
1: ଧୈର୍ଯ୍ୟ ଧରନ୍ତୁ ଭକ୍ତ ଆଲବନ୍ଦାରଚାର୍ଯ୍ୟ, ପ୍ରଭୁଙ୍କର ଏହା ମାନବୀୟ ଲୀଳା। ଆପଣ ଏହାର ତାତ୍ପର୍ଯ୍ୟ ବୁଝିପାରିବେ ନାହିଁ। କୋଉ ଅତୀତ କାଳରୁ ଶ୍ରୀମନ୍ଦିରରେ ପ୍ରଚଳିତ ପରମ୍ପରା ଅନୁଯାୟୀ ଦେବସ୍ନାନ ପୂର୍ଣ୍ଣିମା ଦିନ ମହାପ୍ରଭୁ 108 କୁମ୍ଭ ଅଭିମନ୍ତ୍ରିତ ସୁବାସିତ ଜଳରେ ସ୍ନାନ କରିବା ଦ୍ୱାରା ଜ୍ୱରରେ ପୀଡ଼ିତ ହୁଅନ୍ତି? ଦୈତାପତି ସେବକମାନଙ୍କ ଦ୍ୱାରା ଅନବସର ପିଣ୍ଡିରେ ନିବୃତ ଭାବରେ ରହି ଚିକିତ୍ସିତ ହୁଅନ୍ତି? ଧନ୍ୱନ୍ତରୀ ପଦ୍ଧତିରେ ପ୍ରସ୍ତୁତ ପଥ୍ୟ, ପାଚନ, ଦଶମୂଳ, ମୋଦକ ମହୌଷଧି ସେବନ ଦ୍ୱାରା ପ୍ରଭୁ ଆରୋଗ୍ୟ ଲାଭ କରି ପୂର୍ବପରି ସୁସ୍ଥ ହୁଅନ୍ତି? ଅବିରତ ସ୍ନାନ ଦ୍ୱାରା ଜଳସିକ୍ତ ମୁଖମଣ୍ଡଳର କାନ୍ତି ବିକୃତ ହୋଇଯାଇଥାଏ? ଏହି ଅନବସର କାଳରେ ଦୈତାପତି ସେବକମାନେ ପୁନଃ ଚିତ୍ରଣ କରିବା ଦ୍ୱାରା ପ୍ରଭୁ ନବଯୌବନ ରୂପ ଧାରଣ କରନ୍ତି? ଆପଣ ଆଉ ଦିନ 15ଟା ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ଆସନ୍ତା ଉଭା ଅମାବାସ୍ୟା ତିଥିରେ ପ୍ରଭୁଙ୍କର ଶୋଭନୀୟ ନବଯୌବନ ରୂପ ଦେଖି ଆନନ୍ଦ ଲାଭ କରିବେ। ତା ପରଦିନ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର ଆଉ ଭଗ୍ନୀ ସୁଭଦ୍ରା ତିନି ସୁସଜ୍ଜିତ ରଥରେ ବସି ଜନ୍ମବେଦୀ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଯାତ୍ରା କରିବେ। ଆପଣ ମଧ୍ୟ ରଥ ଦୌଡ଼ି ଟାଣି ନିଜକୁ ଧନ୍ୟ ମଣିବେ।
0: କଣ କହିଲେ, ଦୀର୍ଘ 15 ଦିନ କାଳ ଅପେକ୍ଷା ଅସମ୍ଭବ। ସେତେଦିନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ମୋର ଆଉ ଧୈର୍ଯ୍ୟ ନାହିଁ। ଅନବସର କାଳରେ ମୋତେ ଦର୍ଶନ ଦେବାକୁ ପ୍ରଭୁଙ୍କର ଯଦି ଇଚ୍ଛା ନଥିଲା, ତେବେ ଏତେ ଦୂରବାଟ ଚଲେଇ ଚଲେଇ ମୋତେ ଆଣୁଥିଲେ କାହିଁକି?
1: ପ୍ରଭୁଙ୍କର ହୁଏତ କିଛି ଅମୃତ ବିଚାର ଥାଇପାରେ। ସିଏ ପରା ଭକ୍ତ ବତ୍ସଳ, ଅନ୍ତର୍ଯ୍ୟାମୀ, ଭାବଗ୍ରାହୀ, ସେ ଶୁଭାକାଂକ୍ଷୀ। ସର୍ବଦା ଭକ୍ତର ସେ ମଙ୍ଗଳ କାମନା ହିଁ କରିଥାନ୍ତି। ପ୍ରଭୁ ପରା ଶ୍ରୀମୁଖରେ କହିଛନ୍ତି, ଭକ୍ତ ହେଉଛି ତାଙ୍କର ଜୀବନ। ଭକ୍ତ ପାଇଁ ସେ ଶଙ୍ଖଚକ୍ର ଗଦାପଦ୍ମ ଧରିଛନ୍ତି। ଭକ୍ତ ହେଉଛି ତାଙ୍କର ପିତାମାତା, ଭକ୍ତ ହେଉଛି ତାଙ୍କର ବନ୍ଧୁଭ୍ରାତା। ତେଣୁ ଭକ୍ତଙ୍କ ପାଇଁ ତାଙ୍କର ନାମ ହେଉଛି କୃପା ସିନ୍ଧୁ।
0: କଣ କହିଲେ, କୃପା ସିନ୍ଧୁ? ମିଛ କଥା। ପ୍ରଭୁ ତ ଏ ହତଭାଗ୍ୟକୁ ଦର୍ଶନ ଦେଲେ ନାହିଁ, ମୋର ତେବେ କି ହିତ କଲେ? ମୁଁ ତାଙ୍କର କି କୃପା ଲାଭ କଲି? ସେ ପ୍ରକୃତରେ କୃପା ସିନ୍ଧୁ ନୁହନ୍ତି, ସେ ନିର୍ଦ୍ଦୟତାର ସିନ୍ଧୁ।
1: ଆଲବନ୍ଦାରଚାର୍ଯ୍ୟ,
0: ଆପଣ ମୋ ଗନ୍ତବ୍ୟ ପଥରେ ଯିବାକୁ ବାଧା ଦିଅନ୍ତୁ ନାହିଁ। ପ୍ରଭୁଙ୍କର ଦର୍ଶନରୁ ବଞ୍ଚିତ ହେବାରୁ ମୁଁ ଶେଷ ନିଷ୍ପତ୍ତି ଗ୍ରହଣ କରିଛି, ପ୍ରଭୁଙ୍କର ଦର୍ଶନ ଅଥବା ପ୍ରାଣ ବିସର୍ଜନ।
1: ଭକ୍ତ ଆଲବନ୍ଦାରଚାର୍ଯ୍ୟ, ପୁଣି ଥରେ କହୁଛି, ଭଗବାନ ସର୍ବଦା ଭକ୍ତର ମଙ୍ଗଳ କାମନା କରନ୍ତି। ଆପଣ ନିଜର ଦୁର୍ଲଭ ଜୀବନକୁ ଜଳାଞ୍ଜଳି ନ ଦେଇ ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ। ପ୍ରଭୁଙ୍କର ମହତ୍ ପରାମର୍ଶ ଗ୍ରହଣ କରନ୍ତୁ, ଦେଖିବେ ଆପଣ ବିଭୁ କଲ୍ୟାଣ ନିଶ୍ଚୟ ପ୍ରାପ୍ତ ହେବେ। କଥାରେ ଅଛି ପରା, ଧୈର୍ଯ୍ୟର ଫଳ ଅତି ମଧୁର। ମହୋଦଧି ଅଭିମୁଖେ ଆଉ ଅଗ୍ରସର ହୁଅନ୍ତୁ ନାହିଁ। ସେବକର କର୍ତ୍ତବ୍ୟ ପାଳନ କରି ମୁଁ କେବଳ କରୁଣାସାଗର ଜଗନ୍ନାଥଙ୍କର ସୁପରାମର୍ଶ ଶୁଣାଇବା ଲାଗି ଆସିଥିଲି। ମୋର କର୍ତ୍ତବ୍ୟ ଶେଷ ହୋଇଛି, ଏଣିକି ନିଷ୍ପତ୍ତି ଆପଣଙ୍କ ହାତରେ। ମୁଁ ତେବେ ଆସୁଛି। ଜୟ ଜଗନ୍ନାଥ।
0: ଶ୍ମଶାନ ମହାବୀର ତ ଅନ୍ତର୍ଦ୍ଧାନ ହୋଇଗଲେ, ବଡ଼ ଦୋଦୁଲ୍ୟମାନ ଅବସ୍ଥାରେ ପଡ଼ିଗଲି। କ'ଣ କରିବି କିଛି ସ୍ଥିର କରିପାରୁନି। ସ୍ୱୟଂ ପ୍ରଭୁ ଜଗନ୍ନାଥ ଯେତେବେଳେ ହନୁମାନଙ୍କ ହାତରେ ବାର୍ତ୍ତା ପଠାଇଛନ୍ତି, ତାଙ୍କ ପରାମର୍ଶକୁ ଅବଜ୍ଞା କରିବା ଉଚିତ ହେବନି। ଠିକ୍ ଅଛି, ତାଙ୍କ ଆଦେଶକୁ ଶିରଧାର୍ଯ୍ୟ କରି ଆଉ ଦକ୍ଷିଣ ଦିଗରେ ମହୋଦଧି ଆଡ଼କୁ ଅଗ୍ରସର ହେବି।

ରାତି ପାଇ ସକାଳ ହେଲା। ବାଟ ବାଟ ବଣ ଲତା ଖାଲ ଢିପ ନାନାଦି ବାଧା ବିଘ୍ନ ଅତିକ୍ରମ କରି କେଉଁ ଅଜଣା ସ୍ଥାନରେ ଆସି ପହଞ୍ଚିଗଲି। ଆମ୍ବ

0: ପରି ଜଣେ ପ୍ରିୟ ଭକ୍ତକୁ ହରାଇ ମୁଁ ଅବିରତ ଅନୁଶୋଚନାରେ ଅସ୍ଥିର ହୋଇଥାନ୍ତି।
1: ଅନବସର ସମୟରେ ତୁମ ଦର୍ଶନ ଲାଭରୁ ବଞ୍ଚିତ ହୋଇ କ୍ରୋଧ ଜର୍ଜରିତ ମନରେ ତୁମକୁ ମନ ଇଚ୍ଛା ମୁଁ ଗାଳି ଦେଇଛି ପ୍ରଭୁ, ତୁମକୁ ନିନ୍ଦା କରିଛି। ତୁମର ପରମ ସେବକ ମଶାଣିଆ ମହାବୀର ହନୁମାନଙ୍କୁ ମଧ୍ୟ ବିଦ୍ରୁପ କରିଛି। ତାଙ୍କର ମହତ୍ ପରାମର୍ଶ ଗ୍ରହଣ କରିବା ପରିବର୍ତ୍ତେ ତାଙ୍କୁ ଅପମାନିତ କରିଛି। ମୁଁ ଜଘନ୍ୟ ପାପୀ, ଘୋର ଅପରାଧୀ। ମୋ ପାପର ସୀମା ନାହିଁ ପ୍ରଭୁ। ମୋତେ ମୃତ୍ୟୁଦଣ୍ଡ ନ ଦେଇ ଇଚ୍ଛାର ଜୀବନ ବଞ୍ଚାଇବା ଲାଗି ତୁମେ କ୍ଲାନ୍ତ ଅବଶ ଅସୁସ୍ଥ ଶରୀରରେ ଏତେ ଦୂରପଥ ଅତିକ୍ରମ କରି ଚାଲିଆସିଲ। ପରେ ଅକ୍ଷମଣୀ ଅପରାଧ ଲାଗି ମଥା ପାତି ଦେଉଛି ପ୍ରଭୁ, ମୋତେ କ୍ଷମା କରନ୍ତୁ। ଗଭୀର ଜଳରେ ଗଜରାଜର ଆକୁଳ ପ୍ରାର୍ଥନା ଶୁଣି ତାକୁ ଉଦ୍ଧାର କରିବା ପାଇଁ ତୁମ ସୁଦର୍ଶନ ଚକ୍ରରେ ଯେପରି କୁମ୍ଭୀରର ଶିରଚ୍ଛେଦନ କରିଥିଲ, ସେହିପରି ତୁମେ ଶ୍ରୀହସ୍ତରେ ଧାରଣ କରିଥିବା ସୁଦର୍ଶନ ଚକ୍ରରେ ମୋର ମସ୍ତକ ଛେଦନ କର। ତାହା ହିଁ ହେବ ମୋ ଜଘନ୍ୟ ଅପରାଧର ଉପଯୁକ୍ତ ଶାସ୍ତି।
0: ଉଠ ଉଠ ମୋର ପ୍ରିୟ ଭକ୍ତ ଆଲବନ୍ଦରାଚାର୍ଯ୍ୟ, କିଏ କହେ ତୁମେ ପାପୀ? ତୁମେ ନିର୍ମଳ, ନିଷ୍କଳଙ୍କ। ପାପ ତୁମକୁ କସ୍ମିନ୍ କାଳେ ସ୍ପର୍ଶ କରି ନପାରେ। ଅପରାଧ ତୁମେ ବହୁ ଉର୍ଦ୍ଧ୍ୱରେ। ତୁମେ ମୋର ପ୍ରାଣାଧିକ, ଏକାନ୍ତ ଆପଣାର। ତୁମ ଭକ୍ତିରେ ମୁଁ ଅତ୍ୟନ୍ତ ପ୍ରୀତ, ସେଥିପାଇଁ ତୁମକୁ ଦର୍ଶନ ଦେଇ ସନ୍ତୁଷ୍ଟ କରିବା ଲାଗି ଅସୁସ୍ଥ ଶରୀରରେ କ୍ଲାନ୍ତି ଅବସାଦକୁ ଭୃକ୍ଷେପ ନ କରି ବଡ଼ ଦେଉଳରୁ ବ୍ରହ୍ମଗିରି ପର୍ଯ୍ୟନ୍ତ ସୁଦୂର ପଥ ଆକର୍ଷିତ ହୋଇ ଚାଲିଆସିଲି। ତୁମର ସରଳ ତଥା ନିର୍ମଳ ଭକ୍ତିରେ ମୁଁ ପରମ ସନ୍ତୋଷ ଲାଭ କରିଛି। ଭକ୍ତ ଆଲବନ୍ଦରାଚାର୍ଯ୍ୟ, ମନରୁ ସକଳ ଦୁଃଖ, ଅନୁତାପ, ଅଭିମାନ ଭୁଲିଯାଇ ତୁମର ଅଭିଳାଷ ପ୍ରକାଶ କର। ମୁଁ ତୁମର ମନସ୍କାମନା ଅବଶ୍ୟ ପୂର୍ଣ୍ଣ କରିବି।
1: ପ୍ରଭୁ ପ୍ରଭୁ କରୁଣା ସାଗର ହରି, ଏ ହତଭାଗ୍ୟ ଦାସାନନ୍ଦପତି, ତୁମେ ଯଦି ସଦୟ ହୋଇଛ ତେବେ କୃତାଞ୍ଜଳି ପୁଟରେ ମୁଁ ତୁମ ଶ୍ରୀଚରଣ ପଦ ପଙ୍କଜରେ ବିନମ୍ର ପ୍ରାର୍ଥନା କରୁଛି। ଯେଉଁ ରୂପରେ ପବିତ୍ର ଭୂମିରେ ପଦାର୍ପଣ କରିଛ, ସେହି ଦିବ୍ୟ ରୂପ ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଶ୍ରୀମନ୍ନାରାୟଣ ରୂପରେ ଏଠାରେ ସବୁଦିନ ଲାଗି ବିରାଜମାନ କର। ଏତିକି ମୋର ନିବେଦନ ପ୍ରଭୁ।
0: ତଥାସ୍ତୁ ଭକ୍ତ ଶିରୋମଣି ଆଲବନ୍ଦରାଚାର୍ଯ୍ୟ, ତଥାସ୍ତୁ। ତୁମର ମନସ୍କାମନା ପୂର୍ଣ୍ଣ କଲି। ମୁଁ ସବୁଦିନ ଲାଗି ଏହି ପବିତ୍ର ଭୂମି ବ୍ରହ୍ମଗିରିରେ ବିରାଜମାନ କରିବି। ଠାକୁର ରାଜା ମୋ ପାଇଁ ଏଠାରେ ଏକ ମନ୍ଦିର ତୋଳାଇ ଦେବେ। ତୁମରି ନାମ ଅନୁସାରେ ମନ୍ଦିରର ନାମ ହେବ ଅଲାରନାଥ ମନ୍ଦିର, ଆଉ ମୁଁ ପୂଜା ପାଇବି ଅଲାରନାଥ ରୂପରେ। ଶ୍ରୀମନ୍ଦିରରେ ଯେଉଁ 15 ଦିନ କାଳ ମୁଁ ଅନବସର ପିଣ୍ଡିରେ ଗୁପ୍ତ ସେବାରେ ରହିବି, ସେହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁଗଣ ମୋତେ ଏଠାରେ ଦର୍ଶନ କରି ମୋର ପ୍ରତ୍ୟକ୍ଷ ଉପସ୍ଥିତି ଅନୁଭବ କରିବା ସଙ୍ଗେ ସଙ୍ଗେ ସମାନ ଫଳପ୍ରାପ୍ତ ହେବେ ଏବଂ ଏକାପରି ପୁଣ୍ୟ ଅର୍ଜନ କରିବେ। ମୁଁ ଏଥରକ ଶ୍ରୀମନ୍ଦିରକୁ ବାହୁଡ଼ି ଯାଉଛି।
1: ଧନ୍ୟ ପ୍ରଭୁ ଅଲାରନାଥ, ଧନ୍ୟ ତୁମର ମହିମା ପ୍ରଭୁ କୃପା ସିନ୍ଧୁ, ଏ ଅକିଞ୍ଚନ ପ୍ରତି ତୁମର ଅପାର କୃପା। ପୁଣି ଥରେ ତୁମ ଶ୍ରୀଚରଣ କମଳରେ ବେନିହସ୍ତ ଯୋଡ଼ି ପ୍ରଣିପାତ କରୁଛି। ନମୋ ନମଃ, ନମୋ ନମଃ, ନମୋ ନମଃ।
2: ଶୁଣିଲ ତ ବାବା, ପ୍ରଭୁ ଅଲାରନାଥ ବ୍ରହ୍ମଗିରିରେ କାହିଁକି ଆଉ କିପରି ଆବିର୍ଭୂତ ହେଲେ?
3: ଗୋସେଇ ମହାପ୍ରଭୁ,
2: ଏହି ହେଉଛି ସେ ସମ୍ବନ୍ଧରେ ପ୍ରଚଳିତ କିମ୍ବଦନ୍ତୀର ରହସ୍ୟ।
3: ବାଃ, ଅତି ଚମତ୍କାର, ମନ ଖୁସି ହୋଇଗଲା। ଧନ୍ୟ ମହାପ୍ରଭୁ, ଧନ୍ୟ ମହାପ୍ରଭୁ।
2: ପ୍ରଭୁ ଅଲାରନାଥଙ୍କ ଆବିର୍ଭାବ ଖବର ଚାରିଆଡ଼େ ପ୍ରଚାରିତ ହୋଇଯିବାରୁ ଠାକୁର ରାଜା ଏଇଠାରେ ଏହି ଭବ୍ୟ ମନ୍ଦିରଟି ତୋଳିଦେଲେ। ପଥରରେ ଗଢ଼ା ଏହି ସୁନ୍ଦର ମନ୍ଦିରର ଉଚ୍ଚତା ପ୍ରାୟ 50 ଫୁଟ, ଚିତାକର୍ଷକ କାରୁକାର୍ଯ୍ୟରେ ବିମଣ୍ଡିତ। ଖଣ୍ଡିଏ ମାତ୍ର କଳା ମୁଗୁନୀ ପଥରରେ ନିର୍ମିତ ସୂକ୍ଷ୍ମ କଳାକୃତିପୂର୍ଣ୍ଣ ନୀଳମେଘ ବର୍ଣ୍ଣ କାନ୍ତିଯୁକ୍ତ ବିଗ୍ରହର ଉଚ୍ଚତା ପ୍ରାୟ 6 ଫୁଟ, ଦେଖିବାକୁ ଅତି ସୁନ୍ଦର। ଚତୁର୍ଭୁଜ ସୁଶୋଭିତ ଶ୍ରୀମନ୍ନାରାୟଣ।

0: ମୂର୍ତ୍ତି ତଳକୁ ନଇ ଆସିଥିବା ଦକ୍ଷିଣ ହସ୍ତରେ ପଦ୍ମ, ଉର୍ଦ୍ଧ୍ୱ ହସ୍ତରେ ସୁଦର୍ଶନ ଚକ୍ର, ବାମପାର୍ଶ୍ୱ ଉର୍ଦ୍ଧ୍ୱ ହସ୍ତରେ ଶଙ୍ଖ, ଆଉ ନିମ୍ନ ହସ୍ତରେ ଶୋଭା ପାଉଛି ଗଦା। ପ୍ରଭୁଙ୍କ ଶିଚରଣ ତଳେ ପକ୍ଷୀରାଜ ଗରୁଡ଼ ଉପବେଶନ ମୁଦ୍ରାରେ ଯୋଡ଼ହସ୍ତରେ ପ୍ରାର୍ଥନାରତ
1: ଗୋସିମହାପ୍ରଭୁ।
0: ଅଲାରନାଥ ଠାକୁରଙ୍କର ବିଶ୍ୱସ୍ତ ହେଉଛି ଭଗବାନ ଜଗନ୍ନାଥ ପିତାମ୍ବର ହୋଇଥିବା ବେଳେ ପ୍ରଭୁ ଅଲାରନାଥ ସର୍ବଦା ଶୁଭ୍ରବସ୍ତ୍ର ପରିଧାନ କରିଥାନ୍ତି। ଜଗନ୍ନାଥଙ୍କ ପରି ଅଲାରନାଥଙ୍କର ମଧ୍ୟ ଦୈନିକ ପୂଜାବିଧି, ନୀତିକାନ୍ତି ଏବଂ ବର୍ଷବ୍ୟାପୀ ସମସ୍ତ ପର୍ବପର୍ବାଣୀ ଅନୁଷ୍ଠିତ ହୋଇଥାଏ।
1: ଗୋସେଇ ମହାପ୍ରଭୁ, ଯାହା ସବୁ କହିଲେ ଚାରିଆଡ଼େ ବୁଲାବୁଲି କରି ନିଜ ଆଖିରେ ସବୁ ଦେଖିଆସିଲି, ମୋ ଜୀବନ ଧନ୍ୟ ହୋଇଗଲା। ପ୍ରଭୁଙ୍କ ସମ୍ବନ୍ଧରେ କେବଳ ଗୋଟିଏ କଥା ଜାଣିବା ପାଇଁ ମନରେ ଆଗ୍ରହ ଜାତ ହେଉଛି, ଆପଣ ସେ କଥା ନିଶ୍ଚୟ ଜାଣିଥିବେ।
0: ଆଉ କୋଉ କଥା ଜାଣିବାକୁ ତୁମ ମନରେ ଆଗ୍ରହ ଜାତ ହେଉଛି ବାବା?
1: ବେଢ଼ା ପରିକ୍ରମା କଲାବେଳେ ଅନେକ ଭକ୍ତ ଆଉ ଶ୍ରଦ୍ଧାଳୁ କହୁଥାନ୍ତି, ଖିରିଖିଆ ଅଲାରନାଥ, ଏହାର ରହସ୍ୟ କ'ଣ?
0: ସେ ସମ୍ବନ୍ଧରେ ମଧ୍ୟ ଗୋଟିଏ ଚମତ୍କାର କିମ୍ବଦନ୍ତୀ ପ୍ରଚଳିତ ଅଛି। ତୁମେ ତ ଅନେକ ବେଳୁ ଆସିଲଣି, କ୍ଷୁଧ ଲାଗିବଣି, ଭକ୍ତମାନେ ମଧ୍ୟ ପ୍ରସାଦ ସେବନ କରିସାରିଲେଣି, ତୁମେ ତୁରନ୍ତ ଯାଇ ପ୍ରସାଦ ସେବନ କରିଆସିବ ଯାଅ, ତାପରେ ତୁମକୁ ଅଲାରନାଥଙ୍କ ଖିରିଖିଆ ଉପାଖ୍ୟାନ ଶୁଣେଇବି।
1: ହଉ, ଏଇ ସଙ୍ଗେ ସଙ୍ଗେ ଆସୁଛି ଗୋସେଇ ମହାପୁରୁ। ଗୋସେଇ ମହାପୁରୁ, ପ୍ରସାଦ ସେବନ କରି ଆସିଲି। ପୁରୀ ବଡ଼ଦେଉଳ ଆନନ୍ଦ ବଜାରରେ ମିଳୁଥିବା ମହାପ୍ରଭୁ ଜଗନ୍ନାଥଙ୍କ ଅବଢ଼ା ଅନ୍ନ, ଡାଲି, ବେସର, ମହୁର, କ୍ଷୀରି ଯେପରି ଭାରି ସୁଆଦିଆ, ଏଠିକା ଅଲାରନାଥ ମନ୍ଦିରର ମହାପ୍ରସାଦ ମଧ୍ୟ ଅବିକଳ ସେହିପରି ଭାରି ସୁଆଦିଆ। ମନବୋଧ କରି ପେଟେ ଖାଇଦେଲି ଓ ମନ ଖୁସି ହେଇଗଲା। ଏଥରକ ଦୟାକରି ମୋତେ ପ୍ରଭୁ ଅଲାରନାଥଙ୍କ ଏ ଯୋଉ ଖିରିଖିଆ କଥାଟି ଟିକେ କୁହନ୍ତୁ।
0: ବୁଝିଲ ବାବା, ଭକ୍ତ ଶିରୋମଣି ଅଲବନ୍ଦ୍ରାଚାର୍ଯ୍ୟଙ୍କ ନାମାନୁସାରେ ଏହି ମନ୍ଦିରର ନାମ ଅଲାରନାଥ ମନ୍ଦିର ହେବାରୁ, ଯେହେତୁ ଅଲବନ୍ଦ୍ରାଚାର୍ଯ୍ୟ ଦକ୍ଷିଣ ଭାରତର ବାସିନ୍ଦା ଥିଲେ, ସେଇଥିପାଇଁ ପ୍ରଥମ ଅବସ୍ଥାରେ ଦାକ୍ଷିଣାତ୍ୟର ଶତାଧିକ କମା ବ୍ରାହ୍ମଣ ପରିବାର ଆସି ବ୍ରହ୍ମଗିରିରେ ଅବସ୍ଥାନ କରି ଅଲାରନାଥଙ୍କ ସେବା ପୂଜାରେ ନିୟୋଜିତ ହେଲେ। ନିଜର ପାଳି ଅନୁସାରେ ସେହି ବ୍ରାହ୍ମଣମାନେ ପ୍ରଭୁଙ୍କର ସେବା ପୂଜା ନୀତିକାନ୍ତି ନିର୍ବାହ କରନ୍ତି। ସେମାନଙ୍କ ମଧ୍ୟରେ ଜଣେ ବ୍ରାହ୍ମଣ ପୂଜକ ଥିଲେ, ନା ତାଙ୍କର କେତନ ପଣ୍ଡା। ପରିବାରରେ ତିନି ଜଣ, ସେ ନିଜେ, ତାଙ୍କର ପତ୍ନୀ ଆଉ ବାର ବର୍ଷର ପୁଅଟିଏ, ତାଙ୍କ ନାଁ ମଧୁସୂଦନ। ଦିନେ କେତନ ପଣ୍ଡା ତାଙ୍କ ପତ୍ନୀଙ୍କୁ କହିଲେ,
2: ହେ ମଧୁ ବୋଉ, ଶୁଣୁଛ?
3: କଣ କହୁଛ?
2: ଶୁଣିଲି ଆମ ଗାଁ ଗୋପ, ଆର ଗାଁ ଆଲାରପୁର, ଆଉ ଆଲାରପାଟଣାରୁ କେତେ ଜଣ ତୀର୍ଥ କରିବାକୁ ଯାଉଛନ୍ତି।
3: ମଲା, ଯାଉଛନ୍ତି ତ ଯାଉନ୍ତୁ, ଆମର ସେଥିରେ କଣ ଅଛି?
2: ନାଇଁ ମୋ, ମୁଁ କଣ କହୁଥିଲି କି, ମୋର ବି କାହିଁକି ତୀର୍ଥ କରିବାକୁ ମନ ହଉଛି, ଯାଆନ୍ତି ସେମାନଙ୍କ ସାଥିରେ। ଆଉ
3: ତମେ ଯିବ, କଣ ଯେ କହିବି ତମକୁ, ତମ ମୁଣ୍ଡ କଣ ବିଗିଡ଼ି ଗଲାଣି କି? ହଇ ହେ, ତମର ପ୍ରାୟ ଏଇ ଲାଗେ ମନ୍ଦିରରେ ପୂଜା କରିବା ଆଉ ଭୋଗ ଲଗେଇବା ପାଳି, ତମେ ତୀର୍ଥ କରିବାକୁ ଚାଲିଗଲେ ସେ କାମ କରିବ କିଏ?
2: ମୋଟେ ଦିନ ଆଠଟାର କଥା ତ, ଆମ ପୁଅ ମଧୁସୂଦନ ହାତରେ ତମେ କ୍ଷୀରି ଆଟିକା ଦବ, ସିଏ ପୂଜା କରି ଭୋଗ ମନ୍ଦିରରେ ଠାକୁରଙ୍କୁ ନୈବେଦ୍ୟ କ୍ଷୀରି ଅର୍ପଣ କରି କିଛି ସମୟ ବାହାରେ ଅପେକ୍ଷା କରିବ, ତାପରେ ଭୋଗ ମନ୍ଦିରକୁ ଯାଇ କ୍ଷୀରି ଆଟିକା ଧରି ଫେରିଆସିବ, ତମେ ମା ପୁଅ ଖାଇବ, ମୁଁ ଫେରିଆସିଲେ ପୂର୍ବପରି ପୂଜା ଅର୍ଚ୍ଚନା କରିବି।
3: କେ ଜାଣି କଥାଟା ମତେ କେମିତି କେମିତି ଲାଗୁଛି, ମଧୁ ଏବେ ମୋଟେ ବାର ବର୍ଷର ବାଳୁତ ପିଲା, ତାର ସାଙ୍ଗସାଥି ସାଙ୍ଗରେ ଖେଳିବା ବୁଲିବାରେ ମନ, ମନ୍ତ୍ର ତନ୍ତ୍ର ପୂଜାବିଧି ତାକୁ କିଛି ଜଣା ନାହିଁ। ତମେ କେମିତି କଣ ପୂଜା କର ତମ ସାଥିରେ ଦିନେ ବି ଯାଇ ଦେଖିନି, ସିଏ କଣ ଏ କାମ ତୁଲେଇ ପାରିବ?
2: ହଁ ନ ପାରିବ କାହିଁକି, ଠିକ ପାରିବ।
3: ହଉ ଯାହା ତୁମର ଇଚ୍ଛା, ତମେମାନେ ତେବେ କେବେ ଯିବ ବୋଲି ଠିକ କରିଛ?
2: ଖଡ଼ିରତ୍ନ ଗଣନା କରି କହିଛନ୍ତି କାଲି ସକାଳ ଶୁଭ ବେଳା, ଆମେ ସବୁ ସକାଳୁ ସକାଳୁ ବାହାରି ପଡ଼ିବୁ।
3: ହଉ ଯାଅ, ଚଞ୍ଚଳ ଫେରି ଆସିବ। ଆରେ ମଧୁ।
4: କଣ ବୋ?
3: ଆରେ ଅଲାରନାଥ ଆଜି ବି କଣ ଆଟିକା ଯାକର ସବୁ କ୍ଷୀରି ଖାଇଦେଲେ?
4: ହଁ ପୁରା ବୋ, ଚାଟି ଚୁଟି ଆଟିକାକୁ ପୁରା ସଫା କରିଦେଇଛନ୍ତି।
3: ମତେ ତ ଏକଥା ଶୁଣି ବଡ଼ା ଆଚମ୍ବିତ ଲାଗୁଛି, ତୋ ନନା ଥିଲାବେଳେ ନିତିଦିନ ମନ୍ଦିରକୁ ଯାଇ ପୂଜା କରନ୍ତି, କ୍ଷୀରି ଭୋଗ ଲଗାନ୍ତି, ଭୋଗ ଲଗେଇବାର କିଛି ସମୟ

0: ପରେ ଭୋଗ ମନ୍ଦିରରୁ ଖିରିଆ ଟିକେ ଉଠେଇ ଆଣି ଘରକୁ ଫେରନ୍ତି। କ୍ଷୀରି ଯେତିକି ସେତିକି ଥାଏ, ଟିକିଏ ବି ଉଣା ହେଇନଥାଏ। ଆମେ ସମସ୍ତେ ସେ ଭୋଗ କ୍ଷୀରି ଖାଉ, ହେଲେ ତୁ କଣ ନିତି ଖାଲିଆ ଟିକା ଧରି ଘରକୁ ଫେରୁଛୁ?
1: ମୁଁ ଆଉ କଣ କରନ୍ତି ଯେ, ମୁଁ ନିତିଦିନ ଭୋଗ ମନ୍ଦିରରେ କ୍ଷୀରି ଆଟିକା ରଖି କବାଟ ଆଉଜେଇ ଦେଇ ବାହାରକୁ ଚାଲି ଆସେ। ସେଠାରେ ସାଙ୍ଗ ପିଲାମାନେ ଥାଆନ୍ତି, ତାଙ୍କ ସାଥିରେ ଟିକେ ଖେଳି ସାରି କିଛି ସମୟ ପରେ ଯାଇ ଭୋଗ ମନ୍ଦିର କବାଟ ମେଲା କରି ଦେଖେ ତ ସବୁଦିନ ପରି ଆଟିକା ସନ୍।
0: ଏମିତି କାଣ୍ଡ କିଏ ତେବେ କରୁଛି, କିଛି ତ ଜଣାପଡୁନି। ତତେ ଗୋଟାଏ କଥା ପଚାରିବି, ମୋ ଝିଅ ଛୁଇଁ ସତ କହିଲୁ ବାପା, କ୍ଷୀରି ମିଠା ଆଉ ସୁଆଦେ ଲାଗୁଛି ବୋଲି ତୁ ନିଜେ କ୍ଷୀରି ତକ ଖାଇଦେଇ ମୋଠୁ ମାଡ଼ ଖାଇବା ଡରରେ ଠାକୁର ଖାଇଦେଲେ ବୋଲି ତାଙ୍କ ଉପରେ ଦୋଷ ଲଦି ଦଉନୁ ତ?
1: କି କଥା ଯେ ତୁ କହୁ ବୋଉ, ମୋ କଥା ସତ କି ମିଛ ତୁ ନିଜେ ପୁରା ପରୀକ୍ଷା କରିପାରି ଲାଗି ଗଲାକାଲି ମୋ ସାଥିରେ ଯାଇଥିଲୁ। ମୁଁ ମନ୍ଦିର ଭିତରକୁ ଗଲି ଆଉ ତୁ ବାହାରେ ଅପେକ୍ଷା କଲୁ। ମୁଁ ଭୋଗ ମନ୍ଦିରରେ ସବୁଦିନ ପରି ପୂଜା କରି କ୍ଷୀରି ଆଟିକା ଥୋଇଦେଇ କବାଟ ଆଉଜେଇ ଦେଇ ସାଙ୍ଗେ ସାଙ୍ଗେ ବାହାରକୁ ଚାଲି ଆସିଲି, ଆଉ ଅନ୍ୟ ଦିନ ପରି କିଛି ସମୟ ପରେ ଭୋଗ ମନ୍ଦିରକୁ ଯାଇ ଆଟିକା ଧରି ବାହାରକୁ ଆସିଲି। ତୁ ଏ ଘଟଣା ନିଜ ଆଖିରେ ଦେଖିବା ପରେ କହୁଛୁ କଣ ନା, ମୁଁ ସୁଆଦିଆ ମିଠା କ୍ଷୀରି ତକ ଖାଇ ଠାକୁରଙ୍କ ମୁଣ୍ଡରେ ଅଠା ବୋଳୁଛି।
0: ହଁ ସତ କଥା ରେ ପୁଅ, ତୋର ଏଥିରେ କିଛି ଦୋଷ ନାହିଁ, ତୁ ଆମର ସୁନା ପୁଅ। ତାହେଲେ କିଏ ଏ କାମ କରୁଛି, କ୍ଷୀରି ଆଟିକାକୁ ଏମିତି ବାଗରେ ଚାଟିଚୁଟି ସଫା କରିଦଉଛି ଯେ କଣିକାଟା ଏବେ ସୁଦ୍ଧା ରହୁନି। ଏବେ ମୋର ପୁରା ବିଶ୍ୱାସ ହେଲା ଯେ ସେଇ ଲୋଭି ଅଲାରନାଥ ଏ କାଣ୍ଡ କରୁଛି। ହଉ ତୋ ନନା ତୀର୍ଥରୁ ଫେରନ୍ତୁ, ତାଙ୍କ କାନରେ ଗୋଟି ଗୋଟି କରି ସବୁ କଥା ପଡିବ, ତେଣିକି ସେ ଯାହା ବ୍ୟବସ୍ଥା କରିବେ।
2: ମୁଁ ଭଲରେ ଭଲରେ ତୀର୍ଥ କରି ଫେରି ଆସିଛି ମଧୁ ବୋଉ। ଆଚ୍ଛା ମହାପୁଅଙ୍କର କି ବିଚାର ଚାଲିଥିଲା କି, କୋଉ କଥା ମତେ ଗୋଟି ଗୋଟି କରି କହିବ?
0: ହେ ତମର ଏ ଅଲାରନାଥ କେମିତିକା ଲୋଭି ଠାକୁର କି?
2: କଣ ହେଲା କି?
0: ଖାଲି ତ ଲୋଭି ନୁହନ୍ତି, ବଡ଼ ଅବିବେକୀ ମଧ୍ୟ।
2: ଠାକୁରଙ୍କୁ ଏମିତି କଣ କହୁଛ?
0: ଆଠ ଦିନ ହେଲା ସିଏ ଆମକୁ ଭେଳିକି ଲଗଉଛନ୍ତି, ଭେଳିକି।
2: କଥାଟା କଣ ଖୋଲିକି କହୁନ କାହିଁକି?
0: ପୁଅ ନିତିଦିନ କ୍ଷୀରି ଆଟିକା ନେଇ ମନ୍ଦିରକୁ ଯାଉଛି, ଭୋଗ ମନ୍ଦିରରେ ଆଟିକା ରଖି କବାଟ ବନ୍ଦ କରିଦେଇ ବାହାରକୁ ଆସୁଛି। କିଛି ସମୟ ପରେ ଯାଇ ଦେଖେ ତ ଠାକୁର ସବୁତକ କ୍ଷୀରି ଖାଇଦେଇ ଆଟିକାକୁ ଚାଟି ଚୁଟି ସଫା କରି ଦଉଛନ୍ତି। ଆଟିକାରେ କ୍ଷୀରି କଣିକାଟେ ବି ରହୁନି, ଆଠ ଦିନ ହେଲା ସେ ଖାଲି ଆଟିକା ଧରି ଘରକୁ ଫେରୁଛି।
2: ତମ କଥା ଶୁଣି ମତେ ବଡ଼ ଆଶ୍ଚର୍ଯ୍ୟ ଲାଗୁଛି।
0: ତମେ ତ ନୀତି ମନ୍ଦିରକୁ ଯାଇ ବିଧିବିଧାନରେ ମନ୍ତ୍ର ଶୁଳ୍କ ପାଠ କରି ଠାକୁରଙ୍କୁ ପୂଜା କର, କ୍ଷୀରି ଭୋଗ ଲଗେଇ ସେଇ କ୍ଷୀରି ଆଟିକାକୁ ଧରି ଘରକୁ ଆସ, କ୍ଷୀରି ଟିକିଏ ବି ଉଣା ହେଇନଥାଏ। ଆମେ ସମସ୍ତେ ସେଇ କ୍ଷୀରି ଖାଉ ନା?
2: ହଁ ତ ନିତିଦିନ ସେହିପରି ଚାଲିଛି।
0: ହେଲେ ଆମ ପୁଅ ମଧୁସୂଦନ ଠାକୁରଙ୍କ ପୂଜା ପାଠ ମନ୍ତ୍ର ଶ୍ଳୋକ କିଛି ବି ଜାଣିନି, ଅଥଚ ସେ କ୍ଷୀରି ଲଗେଇଲାରୁ ଠାକୁରେ କେମିତି ସବୁତାକ କ୍ଷୀରି ଖାଇ ଆଟିକାକୁ ଚାଟିଚୁଟି ସଫା କରିଦଉଛନ୍ତି, ଆଟିକାରେ କଣିକା ବି ରହୁନି।
2: ଭାବୁଛି ଏଥିରେ ନିଶ୍ଚୟ କିଛି ରହସ୍ୟ ଅଛି, କାଲି ସବୁ କଥା ସାମ୍ନାକୁ ଆସିବ। ଠିକ ଅଛି, କାଲି ତମେ ନିତିଦିନ ପରେ ମଧୁ ହାତରେ କ୍ଷୀରି ଆଟିକା ଦେଇ ପଠେଇବ, ସେ ମନ୍ଦିରକୁ ଯାଇ କେମିତି ପୂଜା କରୁଛି ଆଉ କେମିତି କ୍ଷୀରି ଭୋଗ ଲଗାଉଛି ମୁଁ ନିଜ ଆଖିରେ ଦେଖିବି।
0: ହଉ।
2: ମଧୁ।
1: କଣ ନନା?
2: ମୁଁ ଏଇ ଭୋଗ ମନ୍ଦିର କୋଣରେ ଲୁଚି ଯାଉଛି, ତୁ ନିତିଦିନ ଯେମିତି ପୂଜା କରି କ୍ଷୀରି ଭୋଗ ଅର୍ପଣ କରୁ ସେମିତି କରି କବାଟ ଆଉଜେଇ ଦେଇ ବାହାରକୁ ଚାଲିଯା।
1: ହଉ ନନା। ହେ ଅଲାର ନାଥ, ମୋତେ ପୂଜା ବିଧି ମନ୍ତ୍ର ଶ୍ଳୋକ କିଛି ଜଣା ନାହିଁ, ଆଟିକାରେ କ୍ଷୀରି ଆଣିଛି ଏଇଠି ଥୋଇଲି। ଆସ ଅଲାରେ ଖାଅ କ୍ଷୀରି, ନନା ଯାଇଛନ୍ତି ତୀର୍ଥ କରି, ମୋତେ ନ ଆସେ ପୂଜା କରି, ଆସ ଅଲାରେ ଖାଅ କ୍ଷୀରି। କଣ ମୋ କଥା ଶୁଭିଲା ଠାକୁରେ, କ୍ଷୀରି ଆଟିକା ଏଇଠି ରଖିଲି, ପୁଣି ଥରେ ମନେ ପକେଇ ଦଉଛି, ଆସ ଅଲାରେ ଖାଅ କ୍ଷୀରି, ନନା ଯାଇଛନ୍ତି ତୀର୍ଥ କରି, ମୋତେ ନ ଆସେ ପୂଜା କରି, ଆସ ଅଲାରେ ଖାଅ କ୍ଷୀରି। ହଉ କ୍ଷୀରି ଖାଇବ ଠାକୁରେ, କବାଟ ଆଉଜେଇ ଦେଇ ଯାଉଛି।
3: ପ୍ରଭୁ ପ୍ରଭୁ, କିଏ?
4: ପୂଜକ କେତନ ପଣ୍ଡାଏ।
2: ଇଏ ତୁମେ କଣ କରୁଛ ପ୍ରଭୁ, ସ୍ୱଦେହରେ ଆବିର୍ଭୂତ ହୋଇ

0: ସବୁଦିନ ଏମିତି ସବୁତ କ୍ଷୀରି ଖାଇଦଉଛୁ, ଘରେ ମୋର ପୁଅ ଭାର୍ଯ୍ୟା ଭୋଗ କ୍ଷୀରି ଖାଇବାରୁ ବଞ୍ଚିତ ହଉଛନ୍ତି। ପୁରାଣ ଶାସ୍ତ୍ର କହେ ଏ ସଂସାରରେ ଯେତେ ସବୁ ଦେବୀ ଦେବତା ଠାକୁର ଠାକୁରାଣୀ ପୂଜା ପାଉଛନ୍ତି ସମସ୍ତେ କେବଳ ବାସ୍ନା ଭୋଗୀ, ପ୍ରତ୍ୟେକ ଭୋଜନରେ ତାଙ୍କର କୌଣସି ନୈତିକ ଅଧିକାର ନାହିଁ। ତୁମେ ପୁରା ସମଗ୍ର ଜଗତବାସୀଙ୍କର ମାତା ପିତା ରକ୍ଷାକର୍ତ୍ତା ଆଉ ଅନ୍ନଦାତା, ଆମେ ସମସ୍ତେ ତୁମର ସନ୍ତାନ, ତୁମ ପ୍ରଦତ୍ତ ଅନ୍ନରେ ଆମେ ପ୍ରତିପାଳିତ। ତୁମେ ଦାନ କରିଥିବା ଅନ୍ନକୁ ତୁମେ ଯଦି ଏମିତି ଶଶରୀରେ ଅବତୀର୍ଣ୍ଣ ହୋଇ ନିଜ ସନ୍ତାନ ମୋର ଛଡ଼େଇ ନବ, ଆମେ ତେବେ ଖାଇବୁ କଣ?
1: ମୋର ପ୍ରିୟ ପୂଜକ କେତନ ପଣ୍ଡାଏ ଥୟଧର କହୁଛି, ଶୁଣ, ତୁମର ଏ ପୁତ୍ର ମଧୁସୂଦନ ଅବଧ ବାଳକ, ତାର ଶିଶୁ ସୁଲଭ ବ୍ୟବହାର ଆଉ ସରଳ ଆବାହନରେ ମୁଁ ବସା ହେଇଯାଏ। ତାର ପ୍ରେମ ଆଉ ନିଷ୍କାମ ଭକ୍ତିରେ ମୁଁ ତରଳିଯାଏ। ସିଏ ସିନା ପୂଜା ପାଠ କି ମନ୍ତ୍ର ଶ୍ଳୋକ ଜାଣିନି, ହେଲେ ତାର ନିଷ୍କପଟ ସରଳ କଥା କେତେ ପଦ ମୋତେ ଆରାଧନାର ଅମୃତ ଶ୍ଳୋକ ପରି ଆନନ୍ଦିତ କରେ। ସେଇଥିପାଇଁ ତାର ନିଷ୍ପାପ ହୃଦୟର ନିବେଦନକୁ ମୁଁ ଏଡ଼ାଇ ଦେଇପାରେ ନା। ମୋର କ୍ଷୁଧା ବଢ଼ିଯାଏ, ନୈବେଦ୍ୟ ଭାବରେ ନୀତି ଅର୍ପଣ କରୁଥିବା ସୁବାସିତ କ୍ଷୀରିକୁ ମୁଁ ଅତି ଆଗ୍ରହରେ ସବୁତକ ଖାଇଦିଏ। ଆଶୀର୍ବାଦ କରୁଛି ପୁତ୍ର ମଧୁସୂଦନ, ତୁମର କୂଳ ଉଜ୍ଜଳ କରିବ। ତାର ଏହି ସରଳ ଆଉ ନିଷ୍କପଟ ଭକ୍ତିଭାବ ଯୋଗୁଁ ସିଏ ମୋର ସେବା ପୂଜାରେ ନିୟୋଜିତ ହୋଇ ଜଣେ ଉତ୍ତମ ପୂଜକର ସମ୍ମାନ ଲାଭ କରିବ। ମୋ ଦର୍ଶନ ଲାଗି ଆସୁଥିବା ଭକ୍ତ ଓ ଶ୍ରଦ୍ଧାଳୁଗଣ ମୋର ଏହି କ୍ଷୀରିଖିଆ ଉପାଖ୍ୟାନ ଶ୍ରବଣ କରି ତୁମ ପୁତ୍ର ମଧୁସୂଦନକୁ ମଧ୍ୟ ଧନ୍ୟ ଧନ୍ୟ କହିବେ।
2: ପ୍ରଭୁ ଅଲାରନାଥଙ୍କ କ୍ଷୀରିଖିଆ ପ୍ରସଙ୍ଗ ଶୁଣିଲ ତ ବାବା?
3: ହଁ ଗୋସେ ମହାପ୍ରଭୁ,
2: ଏ କିମ୍ବଦନ୍ତୀ ଚାରିଆଡ଼େ ପ୍ରଚାରିତ ହେବା ଦ୍ୱାରା ଠାକୁର ରାଜା ପ୍ରଭୁଙ୍କ ସେବା ପୂଜା ନୀତିକାନ୍ତି ସୁଚାରୁ ରୂପେ ନିର୍ବାହ ହେବା ଲାଗି ସମସ୍ତ ବ୍ୟବସ୍ଥା ଖଞ୍ଚିଦେଲେ। ମଧୁସୂଦନର ସରଳ ସ୍ୱଭାବ ଆଉ ନିଷ୍କାମ ଭକ୍ତିରେ ପ୍ରଭୁ ଶ୍ରୀମନ୍ ନାରାୟଣ ପ୍ରୀତ ହୋଇଥିବା ଜାଣି ତାଙ୍କୁ ପ୍ରଭୁଙ୍କର ସେବା ପୂଜାରେ ନିୟୋଜିତ କରାଗଲା। ଶ୍ରୀକ୍ଷେତ୍ରର ଶ୍ରୀଜୀଉଙ୍କ ପରି ପ୍ରଭୁ ଅଲାରନାଥଙ୍କ ମଧ୍ୟ ଦୈନିକ ସେବା ପୂଜା ନୀତିକାନ୍ତି ଆଉ ବର୍ଷବ୍ୟାପୀ ସମସ୍ତ ପର୍ବପର୍ବାଣୀ ମହାସମାରୋହରେ ଅନୁଷ୍ଠିତ ହୋଇଥାଏ। ଶ୍ରୀମନ୍ଦିରରେ ଅନବସର ସମୟରେ ପ୍ରତିବର୍ଷ ବ୍ରହ୍ମଗିରିରେ ପ୍ରଭୁ ଅଲାରନାଥଙ୍କ ଦର୍ଶନ ଲାଗି ପ୍ରବଳ ଜନସମାଗମ ହୋଇଥାଏ। ଏହାର ବିଶେଷ କାରଣ ହେଉଛି ସୁଗନ୍ଧଯୁକ୍ତ ସୁଆଦିଆ କ୍ଷୀରି। ଅମୃତତୁଲ୍ୟ ଏହି କ୍ଷୀରି ଖାଇବା ଲୋଭରେ କାହିଁ କେତେ ଦୂରଦୂରାନ୍ତରୁ ଭକ୍ତ ଆଉ ଶ୍ରଦ୍ଧାଳୁଙ୍କର ବ୍ରହ୍ମଗିରିକୁ ଆଗମନ ହୋଇଥାଏ।
3: ଗୋସେଇ ମହାପ୍ରଭୁ, ଆପଣଙ୍କ ତୁଣ୍ଡରୁ ଭକ୍ତବତ୍ସଳ ପ୍ରଭୁ ଅଲାରନାଥଙ୍କର ବ୍ରହ୍ମଗିରି ଆବିର୍ଭୂତ ହେବା କିମ୍ବଦନ୍ତୀ ଆଉ କୌତୁକିଆ କ୍ଷୀରିଖିଆ ପ୍ରସଙ୍ଗ ଶ୍ରବଣ କରି ମୋ ଜୀବନ ଧନ୍ୟ ହୋଇଗଲା। ଆସନ୍ତା ଅନବସର ସମୟରେ ଦିନେ ବ୍ରହ୍ମଗିରିକୁ ନିଶ୍ଚୟ ଆସିବି, ପ୍ରଭୁ ଅଲାରନାଥଙ୍କ ଦର୍ଶନ ଅବସରରେ ଅମୃତତୁଲ୍ୟ ସ୍ୱାଦିଷ୍ଟ କ୍ଷୀରି ଖାଇବି। ଏଇଠି ଦଣ୍ଡବତ କରୁଛି ଗୋସେଇ ମହାପ୍ରଭୁ। ଆସୁଛି ଗୋସେଇ ମହାପ୍ରଭୁ।
2: କଲ୍ୟାଣ କଲ୍ୟାଣ କଲ୍ୟାଣ, ମଙ୍ଗଳମୟ ପ୍ରଭୁ ଅଲାରନାଥ ତୁମର ସର୍ବଦା ମଙ୍ଗଳ କରନ୍ତୁ।
3: ପ୍ରଭୁ ଅଲାରନାଥଙ୍କର ଜୟ, ପ୍ରଭୁ ଅଲାରନାଥଙ୍କର ଜୟ, ପ୍ରଭୁ ଅଲାରନାଥଙ୍କର ଜୟ।

ଶୁଣିଲେ ନାଟକ ଖିରିକିଆ ଅଲାରନାଥ। ବିଭିନ୍ନ ଚରିତ୍ରରେ ଥିଲେ ଶ୍ରୀଜଗନ୍ନାଥ, ରମାକାନ୍ତ ମିଶ୍ର, ହନୁମାନ ସନ୍ତୋଷ କୁମାର ସାହୁ, ଆଲବନ୍ଦାରାଚାର୍ଯ୍ୟ, ବିନାୟକ ମିଶ୍ର, ଗ୍ରାମବାସୀ ସ୍ୱର ଏକେ ଚିତ୍ତରଞ୍ଜନ ସ୍ୱାଇଁ, ଅଭିଭାବକ ସ୍ୱର ଶାରଦା ପ୍ରଶାନ୍ତ ମହାନ୍ତି, ଭକ୍ତ ପ୍ରଶାନ୍ତ କୁମାର ବେହେରା, ପୂଜକ ଶିବାନୀ ପ୍ରସାଦ ମହାପାତ୍ର, ଦୈତାପତି ସେବକ କୃଷ୍ଣଚନ୍ଦ୍ର ସାହୁ, ଅଲାରନାଥଙ୍କ ପୂଜକ ଦୁଇ କେତନ ପଣ୍ଡା, ବ୍ରାହ୍ମଣୀ ବିଜୟଲକ୍ଷ୍ମୀ ପ୍ରହରାଜ, ମଧୁ ଭୂମିକାରେ ଥିଲେ ସତ୍ୟସ୍ମିତା ବେହେରା।

ଶୁଣନ୍ତୁ ଏକ ସୂଚନା। ଆକାଶବାଣୀ କଟକର ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ଆଉଥରେ କହି ରଖୁଛୁ, ଆକାଶବାଣୀ କଟକର ସମ୍ବାଦ ବିଭାଗ ପକ୍ଷରୁ ଅନୁଗୁଳ, ବାଲେଶ୍ୱର, ଜଗତସିଂହପୁର, ମୟୂରଭଞ୍ଜ ଏବଂ ଗଜପତି ଜିଲ୍ଲା ପାଇଁ ଚୁକ୍ତି ଭିତ୍ତିରେ ସାମୟିକ ସମ୍ବାଦଦାତା ନିଯୁକ୍ତି ପାଇଁ ଦରଖାସ୍ତ ଆହ୍ୱାନ କରାଯାଉଛି। ଆବେଦନର ଶେଷ ତାରିଖ 7/7/2026। ପ୍ରାର୍ଥୀଙ୍କର ବୟସ 24 ବର୍ଷରୁ 50 ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ। ସବିଶେଷ ବିବରଣୀ ପାଇଁ www.newsonair.gov.in ଅଣ୍ଡର ଭ୍ୟାକେନ୍ସିଜ୍ ସେକ୍ସନ୍ ଦେଖିବାକୁ ଅନୁରୋଧ। ସୂଚନାଟି ଏତିକିରେ ଶେଷ ହେଲା।

କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି।

ନାରୀମହଲ ଦିନ ଗୋଟିଏ ବଜି 20 ମିନିଟ୍ରେ ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର। ଓଡ଼ିଆ କଥାଚିତ୍ରର ଗୀତ ପ୍ରଚାର କରିବ ଦିନ 2:45 ଏବଂ ଅପରା

ପାଞ୍ଚଟାରେ ଅସରନ୍ତି ଅପରାହ୍ନରେ ହିନ୍ଦୀ କଥାଚିତ୍ରର ଗୀତ ପ୍ରଚାର କରିବ ଅପରାହ୍ନ ତିନିଟାରେ। ଅପରାହ୍ନ ଚାରିଟାରେ କୃଷି ସଂସ୍ଥାର ବିଷୟ ରହିଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ ଏ ସମ୍ପର୍କରେ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ। ଓଡ଼ିଆ ଲଘୁ ସଙ୍ଗୀତ ଏବଂ ଓଡ଼ିଆ ଆଲବମ୍ ଗୀତର କାର୍ଯ୍ୟକ୍ରମ ଚିରହରିତ ଶ୍ରୋତାଙ୍କ ଅନୁରୋଧରେ ଏସ୍ଏମ୍ଏସ୍ ଜରିଆରେ ଅପରାହ୍ନ 4:30। ସମବେତ କଣ୍ଠରେ ଦେଶଭକ୍ତି ଗୀତ ପ୍ରଚାର କରିବେ ଅପରାହ୍ନ 4:55। ଓଡ଼ିଆ କଥାଚିତ୍ରର ଗୀତ ଶୁଣିବେ ଅପରାହ୍ନ 5:00। ଯୁବବାଣୀ ଅପରାହ୍ନ 5:30। ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାରେ ଚିତ୍ରକଳ୍ପର ପ୍ରୟୋଗ ଆଲୋଚନା କରିବେ ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା ଗୋସ୍ୱାମୀ ତୁଳସୀଦାସ ବିରଚିତ ଶ୍ରୀରାମଚରିତମାନସର 64ତମ ଭାଗ ପ୍ରଚାର କରିବୁ ସନ୍ଧ୍ୟା 6:10।

0: ଆଇସିସି ମହିଳା ଟି ଟ୍ୱେଣ୍ଟି କ୍ରିକେଟ୍ ବିଶ୍ୱକପ୍ ଶୃଙ୍ଖଳାରେ ଇଂଲଣ୍ଡର ଲଣ୍ଡନସ୍ଥିତ ଓଭାଲ୍ କ୍ରିକେଟ୍ ଗ୍ରାଉଣ୍ଡଠାରେ ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ ସନ୍ଧ୍ୟା 6:30ରୁ ସନ୍ଧ୍ୟା 6:39, ସନ୍ଧ୍ୟା 6:55ରୁ ରାତି 7:14, ରାତି 7:30ରୁ ରାତି 8:45 ଏବଂ ରାତି 9:15ରୁ ଖେଳ ଶେଷ ହେବା ପର୍ଯ୍ୟନ୍ତ ଶ୍ରୋତାଙ୍କ ଅନୁରୋଧରେ ଓଡ଼ିଆ କଥାଚିତ୍ରର ଗୀତ ରାତି 10:45ରେ ଶ୍ରୋତାମାନଙ୍କୁ ଏଠାରେ ଆଉଥରେ କହି ରଖୁଛୁ ଯେ ନାରୀମହଲ ପ୍ରଚାର କରିବା ଦିନ ଗୋଟିଏ ବାଜି 20 ମିନିଟ୍ରେ ଏଥିରେ ଆମ ଶ୍ରୋତା ଭଉଣୀ କାର୍ଯ୍ୟକ୍ରମରେ ଶୁଣିବେ ମମତା ମହାପାତ୍ରଙ୍କ ସହିତ ସାକ୍ଷାତକାର ଅପରାହ୍ନ 4:00ରେ କୃଷି ସଂସାର ଏଥିରେ ବିଷୟ ରହିଛି ଚାଷ କାର୍ଯ୍ୟ ପାଇଁ ଜଳର ଉପାଦେୟତା ଓ ସୁବିନିଯୋଗ ଆଲୋଚନା କରିବେ ଡକ୍ଟର ସୁଚିସ୍ମିତା ଦ୍ୱିବେଦୀ ଯୁବବାଣୀ ଅପରାହ୍ନ 5:30ରେ ଏଥିରେ ସୃଜନୀରେ ଶୁଣିବେ ଆଲୋଚନା ବର୍ତ୍ତମାନର କବିତାର ଚିତ୍ରକଳ୍ପର ପ୍ରୟୋଗ ଆଲୋଚନା କରିଛନ୍ତି ଗୋଲାପ ରାଉତ ଏବଂ ଶ୍ରୋତାଙ୍କ କଲମରୁ କବିତା ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମର ସୂଚନା ଏଥିରେ ଶୁଣନ୍ତୁ ପାଣିପାଗର ସୂଚନା ପାଣିପାଗର ସ୍ଥାନୀୟ ସୂଚନାରୁ ଜଣାଯାଇଛି ଯେ ଆସନ୍ତା 24 ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଏବଂ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳର ଆକାଶ ମେଘୁଆ ରହିବା ସହିତ ଏହି ସମୟ ମଧ୍ୟରେ 37 ଡିଗ୍ରୀ ସର୍ବନିମ୍ନ ତାପମାତ୍ରା 27 ଡିଗ୍ରୀ ଏବଂ ସର୍ବୋଚ୍ଚ ତାପମାତ୍ରା 37 ଡିଗ୍ରୀ ସେଲ୍ସିୟସ୍ ରହିପାରେ ଶୁଣିଲେ ପାଣିପାଗର ସୂଚନା ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋହର୍ଟ୍ଜ ଯୋଗେ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
4: ହ୍ୟାଲୋ
5: ରାଜେଶ ବାବୁ ମୁଁ ପୋଲିସ ଥାନାରୁ କହୁଛି ଆପଣ ଡିଜିଟାଲ ଆରେଷ୍ଟରେ ଅଛନ୍ତି ଅନ୍ୟ କୋଠରୀକୁ ଯାଆନ୍ତୁ ଏକୁଟିଆ ଆପଣଙ୍କ ପାର୍ସଲରେ ଡ୍ରଗ୍ସ ମିଳିଛି ଲମ୍ବା ଫସିବେ 10 ଲକ୍ଷ ଦିଅନ୍ତୁ ବଞ୍ଚିଯିବେ
4: ସାର୍ ଏତେ କୋଉଠୁ
5: ଗୋଟେ ଲିଙ୍କ ପଠେଇଛି ଏବେ ପ୍ରୋସେସିଂ ପାଇଁ 2 ଲକ୍ଷ ପଠାନ୍ତୁ ବାକି ପରେ
4: ସାର୍ 2 ଲକ୍ଷ
6: କଣ ହେଲା ବାପା
4: ଝିଅ ସେମାନେ କହୁଛନ୍ତି ମୋ ପାର୍ସଲ ଭିତରୁ ଡ୍ରଗ୍ସ ମିଳିଛି
5: ଆରେ
4: କାଟିଦେଲା
6: ପାନି ଖୁଅନି ବାପା ଡିଜିଟାଲ ଆରେଷ୍ଟ ଭଳି କିଛି ନାହିଁ ଏସବୁ ଫ୍ରଡ୍
4: ଫ୍ରଡ୍
6: ପୁଲିସ ବ୍ୟାଙ୍କ ଆର୍ବିଆଇ ଇତ୍ୟାଦି ନାମରେ ଆସୁଥିବା ସାଇବର ଅପରାଧୀଙ୍କ ଫୋନ କିମ୍ବା ଭିଡିଓ କଲ୍ ପ୍ରତି ସାବଧାନ ରୁହନ୍ତୁ ତାଙ୍କୁ କୌଣସି ଟଙ୍କା ପଠାନ୍ତୁ ନାହିଁ ଆଉ ତୁରନ୍ତ ପୁଲିସକୁ ରିପୋର୍ଟ କରନ୍ତୁ ଯଦି ବୁଦ୍ଧିମତା ନ ଦେଖେଇବେ
4: ତ ଟଙ୍କା ହରେଇବେ
7: ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
1: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
2: ଆରେ ଏଇଟା ଏକଦମ ସିମ୍ପଲ

0: ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
1: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
2: ପ୍ରଚାର କରୁଛୁ ଅଭୁଲା ଗୀତ ଆଜି ଏଥିରେ ଆସନ୍ତୁ ଶୁଣିବା କେତୋଟି ଆଧୁନିକ ଗୀତ ପ୍ରଥମ ଗୀତଟିକୁ ଗାଇଛନ୍ତି ସିଦ୍ଧାର୍ଥ ମିଶ୍ର ଶିଳ୍ପୀଙ୍କ କଣ୍ଠରେ ରାଧାମୋହନ ଷଡ଼ଙ୍ଗୀଙ୍କ ରଚନା

0: ଶୁଣୁଥିଲି ସିଦ୍ଧାର୍ଥ ମିଶ୍ର ଏବଂ ବନ୍ଦିତା ରାୟ ଗାଇଥିବା କେତୋଟି ଆଧୁନିକ ଗୀତ ଆକାଶବାଣୀ କଟକ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
2: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
3: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ।
0: ପ୍ରଚାର କରୁଛୁ ମଙ୍ଗଳ ମହାପାତ୍ର ଏବଂ ସହଦେବ ସ୍ୱାଇଁ ପରିବେଷିତ ଦାସକାଠିଆ ଗୀତ।

0: ବୁଝିଲୁ ନା ଭାଇ? ଜଗତର ମା ତ ଯେ ସରସ୍ୱତୀ, ସରସ୍ୱତୀଙ୍କର ପଦେ ହେଲା ଜଗତର ତା ତ ଯେ ଭଗବାନ, ଜଗନ୍ନାଥଙ୍କର ପଦେ କହିବା ପ୍ରଭୁ କଣ କହିଲେ?
1: କଣ

ଝିଲୁ ଭାଇ ଜଗତ ମାତଙ୍କର ପଦେ ହେଲା, ଜଗତ ତାତଙ୍କର ମଧ୍ୟ ପଦେ ହେଲା। ଆଜି ବିଷୟ କହିବା ମହାଭାରତରୁ ନୀଳେନ୍ଦୀଙ୍କର ଗଣ୍ଡଦୋଷ ମୁକ୍ତି, ଏହି ବିଷୟଟି କହିବା।

0: ବୁଝିଲୁ ଭାଇ? ଯାହା ମିଛ ହେଲେ ମଧ୍ୟ ହରିନାମ,
1: ହରିନାମ ସାର
0: ମଥୁରା ମଧ୍ୟମାକ୍ଷର ବର୍ଜିତ
1: ଜନ୍ମୁଖେ ଦ୍ୱୟାକ୍ଷର ନାସ୍ତି ତନ୍ମୁଖେ ମଧ୍ୟମାକ୍ଷର
0: ମଥୁରା ତାକୁ ବିଲୋମ କଲେ
1: ତାକୁ ଓଲଟା କଲେ ହେଲା ରାଥୁମ,
0: ମଧ୍ୟକ୍ଷର ବର୍ଜନ କଲେ
1: ରାଥୁମ, ମଧ୍ୟକ୍ଷରଟା ମାନେ ରହିଲା ଥୁ, ଥୁଟାକୁ କାଟିଦେଲେ ଆଉ ରହିଲା ରାମ।
0: ଜନ୍ମୁଖେ ଦ୍ୱୟାକ୍ଷର ନାସ୍ତି
1: ତନ୍ମୁଖେ ମଧ୍ୟମାକ୍ଷର,
0: ଏ ରାମ ବୋଲିବାର ଦୁଇଟି ଅକ୍ଷର ଯୋଉ ଲୋକର ମୁଖରେ ନାହିଁ।
1: ଆଚ୍ଛା
0: ତନ୍ମୁଖେ କଣ?
1: ମଧ୍ୟମାକ୍ଷର ଯୋଉ ରହିଛି ବଳକା ଥୁ, ରାମ ବୋଲିବାର ଦୁଇଟି ଶବ୍ଦ ଯାହା ମୁଖରେ ନାହିଁ ତାର ମୁଖରେ ଛେପ ପକେଇ ଦେବାର ବିଧି।

0: ବୁଝିଲୁ ଭାଇ? ଏକ ଦିନ କରେ ବରୁଣ ଚକ୍ରବର୍ତ୍ତୀ
1: ଆଚ୍ଛା
0: ଶୟନ କକ୍ଷରେ ଶୋଇଛନ୍ତି, ସ୍ୱପ୍ନ ଦେଖିଲେ ଆପଣାର ପୁରୁଟା ଜଳରେ ଭାସି ଯାଉଛି।
2: ଆଶ୍ଚର୍ଯ୍ୟ କଥା।
0: କଣ ଆଶ୍ଚର୍ଯ୍ୟ କଥା?
2: ସବ ତ ସମୁଦ୍ରର ଅଧିପତି ହଉଛନ୍ତି ବରୁଣ, ତାଙ୍କେ ଶୋଇବା ପୁରୁଟା ଯୋଉଠି ଜଳରେ ଭାସି ଯାଉଛି, ହେଲେ ନଦୀ ଭିତରେ ଗୋଟେ କୁଅଣ୍ଡେ ଭାସିଗଲା ଭଳିଆ।
0: ହେଲେ ବୁଝିଲୁ ଭାଇ, ସେତେବେଳେ ମନ୍ତ୍ରୀ ଡାକି ରାଜା ପଚାରିଲେ,
1: ଆଚ୍ଛା
0: ମୁଁ ଶୋଇବାର ପୁର କିପା ଜଳରେ ଭାସୁଛି, ଏଇ ବିଷୟଟି କୁହ।
1: ଆଚ୍ଛା
0: ମନ୍ତ୍ରୀ ବର କହିଲେ, ଅଷ୍ଟମ ଚନ୍ଦ୍ର ତୁମକୁ ହୋଇଛି ରାଜନ, ତେଣୁ କରି ତ

0: ଶ୍ୟାମ
1: ଭାଇ ଏହି ପରି ଯେତେବେଳେ
2: ହଁ
1: ଦଶ ମାସ ଦଶ ଦିନ ସମ୍ପୂର୍ଣ୍ଣ ହେଲା
2: ଆଚ୍ଛା
1: ମହାଦେବୀଙ୍କର ଗର୍ଭରୁ ଗୋଟିଏ ଦୋହିତା ଜନ୍ମ ହେଲା ହେଲେ ଭାଇ

0: ଶୈଳୀ ଅଯୋଗ୍ୟ।
1: ଆଚ୍ଛା
0: କଣ ରେ ପୁରାଣ
1: ଆଡୁଆ ଭାରତ?
0: ଏ ଯୋଉ ବାବୁ ମାନେ ବସିଛନ୍ତି କିଏ ଆଡୁଆ ଭାରତ ଶୁଣୁଛି ନା?
1: ବାବୁ ମାନେ ସେଟା ଭାରତ ଶୁଣୁଛନ୍ତି। ଆଡୁଆ ଭାରତ ମଧ୍ୟ ପିଲାପିଲି ଟୋକାଟା କିଲିଆ ଚିଲିରା ଚିଲିରି ସମସ୍ତେ ବୁଝୁଛନ୍ତି।
0: ପିଲାପିଲି ଟୋକାଟା କିଲିଆ ଚିଲିରା ଚିଲିରି ବୁଝିଲା ପରେ ଏ ଯୋଉ ଆଡୁଆ ଭାରତର ଅର୍ଥ ଅଛି?
1: ଅର୍ଥ ନଥାଏ କଣ କୋଉଠେ ଲିଖିତ ଅଛି?
0: ଆଚ୍ଛା ଭାଇ, ଆଡୁଆ ଭାରତର ଅର୍ଥ କହିବା ପାଇଁ ବର୍ତ୍ତମାନ ସମୟ ନାହିଁ, ବିଷୟ କହିବା। ଧାଇ ପରିବାର ମାନେ କୋଳରେ ଧରିଲେ ଚନ୍ଦନ କାସ୍ତରେ।

0: ସେତେବେଳେ
1: ଆଚ୍ଛା
0: ବରୁଣା ଚକ୍ରବର୍ତ୍ତୀ ମନ୍ତ୍ରୀଙ୍କୁ କହିଲେ, ହେ ମନ୍ତ୍ରୀ, ମୋର ଗୋଟିଏ ଝିଅ ଜନ୍ମ ହେଲା, ଝିଅର ଶୁଭଲଗ୍ନ କରିବା ପାଇଁ ଆମ୍ବ ଦେଶରେ ଯେତେକ ବ୍ରାହ୍ମଣ ଅଛନ୍ତି ସମସ୍ତଙ୍କୁ
1: ଆମନ୍ତ୍ରଣ ଦେବା।
0: ମନ୍ତ୍ରୀ ଆଜ୍ଞା ପାଇ ବ୍ରାହ୍ମଣ ମାନଙ୍କୁ ଆମନ୍ତ୍ରଣ କଲେ, ହଜାରେ ବ୍ରାହ୍ମଣ ଜମା ହେଲେ। ସେତେବେଳେ ବରୁଣ କହିଲେ, ହେ ବ୍ରାହ୍ମଣ ମାନେ, ମୋର ଗୋଟିଏ ଝିଅ ଜନ୍ମ ହେଲା, ମୋ ଝିଅର ଭଲ ମନ୍ଦ ସବୁ କହିବ,
1: ଯାଇ କହିବ,
0: ମନ ଇଚ୍ଛା ଧନ ମୋର ଭଣ୍ଡାରରୁ ନେବ। ଏହିପରି ଯେତେବେଳେ କହିଲେ, ସେତେବେଳେ

0: କାମ
1: କହିଲେ ହେ ବିରାଜି ବୀରବର ରୂପଶେଖର ଏହିପରି ଏଇ ଝିଅଟି ଯୋଉ ଅଭାଗ୍ୟରେ ଜନ୍ମ ହେଲା
2: ଆଚ୍ଛା
1: ଷୋହଳ ବର୍ଷକୁ ଗଣ୍ଡ ଦୋଷ ଆଣିଲା ତେର ବର୍ଷ ହେଲେ ପିତାଙ୍କୁ ମାରିବ ରାତ୍ରେ ରଜବତୀ ହେଲେ ଏ ଝିଅ ଯଦି ଆପଣଙ୍କର ଗୃହରେ ଥିବ
2: ଦିନେ ନା ଦିନେ ଆପଣଙ୍କର ରାଜ୍ୟ ମଧ୍ୟ ନାଶ ହୋଇଯିବ
1: ଏହିପରି ଯେତେବେଳେ ବ୍ରାହ୍ମଣ ମାନେ କହିଲେ ରାଜା ମନ୍ତ୍ରୀ ଡାକି କହିଲେ
2: କଣ
1: ତାର ଉପାୟ କଣ
2: କଣ କରିବା
1: ମନ୍ତ୍ରୀ କହିଲେ ଜିଇଁଥିବା ଶତ୍ରୁକୁ

0: ଖାଇଯିବେ ଭୂତ କି ଡାକିନି ନିର୍ଦ୍ଦୋଷରୁ ତରିଯିବ
1: ଆହେ ନରୂପମଣି।
0: ଏହିପରି ଯେତେବେଳେ ମନ୍ତ୍ରୀବର କହିଲେ
1: ଆଚ୍ଛା
0: ଶତ୍ରୁକୁ ସିନା ଜିଇଁଥିଲେ ଡରିବା, ଏ ଶତ୍ରୁକୁ ନେଇ ଶ୍ମଶାନରେ ଫିଙ୍ଗି ଦିଅ,
1: ଆଚ୍ଛା
0: ଭୂତ କି ଡାକିନି ଖାଇଯିବେ ନିର୍ଦ୍ଦୋଷରୁ ଆପଣ
1: ତରିଯିବେ।
0: ଏହିପରି ଯେତେବେଳେ କହିଲେ ସେତେବେଳେ ବରୁଣ ଚକ୍ରବର୍ତ୍ତୀ
1: ଆଚ୍ଛା
0: ନୀରବତୀ ପାସକୁ ଯାଇ କହିଲେ ରେ ପ୍ରୀତିବତ୍ସଳା,
1: ଆଚ୍ଛା
0: ଅଭାଗ୍ୟରେ ଝିଅଟି ଜନ୍ମ ହେଲା,
1: ଜନ୍ମ ହେଲା
0: ଷୋହଳ ବର୍ଷକୁ ଗଣ୍ଡ ଦୋଷ ଆଣିବ, ତେର ବର୍ଷ ହେଲେ ପିତାଙ୍କୁ ମାରିବ, ରାତ୍ରେ ରଜବତୀ ହେଲେ ମାତାଙ୍କୁ
1: ମାରିବ,
0: ଏ ଝିଅ ଯଦି ଗୃହରେ ରହିବ
1: ଦିନେ ନା ଦିନେ ଆମର ରାଜ୍ୟ

0: ଚକ୍ରବର୍ତ୍ତୀ ଯାଇ ରାଣୀଙ୍କି କହିଲେ,
1: ଆଚ୍ଛା
0: ରେ ପ୍ରୀତିବତ୍ସଳା, ଅଭାଗ୍ୟରେ ଏଇ ଝିଅଟି ଜନ୍ମ
1: ହେଲା,
0: 16 ବର୍ଷକୁ ଗଣ୍ଡ ଦୋଷ ଆଣିଛି, ତେଣୁ ଏ ଝିଅ ଠାରେ ପ୍ରୟୋଜନ ନାହିଁ।
1: ଆଚ୍ଛା
0: ଈଶ୍ୱର ତୁମକୁ ଆମକୁ ରଖିଥିଲେ।
1: ଏହିପରି କେତେ ଅର୍ଜି ପାରିବା?
0: ଏହିପରି ଯେତେବେଳେ କହିଲେ ସେତେବେଳେ ରେଣବତୀ କହିଲେ,
1: ଆଚ୍ଛା
0: ହେ କାନ୍ତ, ଗଲ ପଛେ ମୋହର ଏ ରାଜ୍ୟ ନାଶ ଯାଉ, ଜନ୍ମ ହେବା କୁମାରୀ
1: ଗୃହରେ ମୋର ଥାଉ,
0: ଗଲେ ପଛେ ମୋର ଏ ରାଜ୍ୟ ନଷ୍ଟ
1: ହେବ,
0: କିନ୍ତୁ ଜନ୍ମ ହେବାର ଝିଅ
1: ଗୃହରେ ଥାଉ।
0: ଶୁଣି କହ।

0: ରାଜାଙ୍କର ଭୟରେ ନିରବତୀ
1: ଆଚ୍ଛା
0: ଏକ ବୃକ୍ଷ ମୂଳେ ବସି
1: ହଁ
0: ହର ଉଦ୍ୟାନ ବନରେ
1: ଆଚ୍ଛା
0: ବାହୁନି କରି କାନ୍ଦୁଛନ୍ତି
1: ହଁ
0: କଣ ବୋଲି
1: କଣ।

0: ଭାଇ, ଏହିପରି ଯେତେବେଳେ ଅରଣ୍ୟ ମଧ୍ୟରେ ପାର୍ବତୀ ନୀଳବତୀ କାନ୍ଦିଲେ,
1: ଆଚ୍ଛା,
0: ସେଇଟା ପାର୍ବତୀଙ୍କର କର୍ଣ୍ଣପାତ ହେଲା। ପାର୍ବତୀ ଶିବଙ୍କୁ କହିଲେ,
1: ଆଚ୍ଛା
0: ହେ ପ୍ରଭୁ, ଏ ବନସ୍ତରେ କିଏ ଗୋଟେ ସ୍ତ୍ରୀ କାନ୍ଦୁଛି।
1: ଆଚ୍ଛା,
0: ପାର୍ବତୀ ଶିବ କହିଲେ, ଭୂତ କି ଡାକିନି କାନ୍ଦୁଥିବେ,
1: କିଏ ସେ କାନ୍ଦିଥିବ କାହିଁକି।
0: ସେତେବେଳେ ପାର୍ବତୀ ତୁନି ହୋଇଗଲେ, ପୁନଃ ନୀଳବତୀ କ୍ରନ୍ଦନ।
1: ଆଚ୍ଛା,
0: ସେତେବେଳେ ପାର୍ବତୀ କହିଲେ।

0: ତେଣୁ କରି
1: ହଁ
0: ରାଜ୍ୟରେ ମଧ୍ୟ ଯିଏ ଝିଅ ଥିବ ଘରେ
1: ଆଚ୍ଛା
0: ରାଜ୍ୟଟି ମଧ୍ୟ ଆମର
1: ନାଶ ହୋଇଯିବ
0: ତେଣୁ
1: ହଁ
0: ଚକ୍ରବର୍ତ୍ତୀ ଆଦେଶ ଦେଲେ
1: ଆଚ୍ଛା
0: କନ୍ୟାଙ୍କୁ ଫିଙ୍ଗି ଦିଅ
1: ଆହା
0: ଗର୍ଭଧାରୀ ଜନନୀ ମୁଁ

0: ପରେ ଯେତେବେଳେ ନୀରବତୀ କହିଲେ, ପାର୍ବତୀ ଶିବଙ୍କୁ କହିଲେ,
1: କଣ
0: ଇହେ ମହେଶ୍ୱର, ଏଇ କନ୍ୟାଟି ଅଭାଗ୍ୟ ଜନ୍ମ ହେଲା, ଏ ଷୋହଳ ବର୍ଷକୁ ଗଣ୍ଡଦୋଷ ଆଣିଛି, ତେଣୁ ଚକ୍ରବର୍ତ୍ତୀ ଆଦେଶ ଦେଲେ ଏ କନ୍ୟାକୁ ଫିଙ୍ଗି ଦିଅ, କନ୍ୟାଟି ଏ କନ୍ୟାକୁ ପ୍ରତିକାର କରିବା, ଏହି କନ୍ୟା ଗୋଟିକୁ ପ୍ରତିକାର କରିଦେବା ବଡ ପୁଅ କାର୍ତ୍ତିକ।

0: ସେତେବେଳେ
1: ଆଚ୍ଛା
0: ପାର୍ବତୀ କହିଲେ ଏ କନ୍ୟାଙ୍କୁ ପ୍ରତିକାର କରିଦେବା ମହାଦେବଙ୍କର ହସ୍ତରୁ। ସେତେବେଳେ ମହାଦେବ ଆଉଛି
1: ଆଚ୍ଛା
0: ସର୍ବାଙ୍ଗ ଆଉଛି ବର ଦେଲେ
1: ଅୟ
0: ସୁଲ ଖଣି ତୁ ଯୁଗ ଯୁଗ ଥିବୁ
1: ଆଚ୍ଛା
0: ସ୍ୱାମୀରେ ସୌଭାଗ୍ୟରେ ପୁତ୍ରବତୀ।

କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରଚାରିତ ହେଉଛି 308.6 ମିଟର ତଥା 982 କିଲୋ ହର୍ଜ ଯୋଗେ ଏହି କାର୍ଯ୍ୟକ୍ରମ ଡିଟିଏଚ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆରମ୍ଭ କରୁଛୁ ମଞ୍ଜୁଳ ମଧ୍ୟାହ୍ନ। ଆସି ପହଞ୍ଚିଯାଇଛି ଆପଣମାନଙ୍କର ପସନ୍ଦର ଗୀତ ଏସ୍ଏମ୍ଏସ୍ ମାଧ୍ୟମରେ। କୁମାର ବାପିଙ୍କ କଣ୍ଠରୁ ଏହି ଗୀତଟିକୁ ଶୁଣିବାକୁ ଚାହିଁଛନ୍ତି ରୀନାବାଳା ସାହୁ, ଟୁଟୁ, ଗୁଡ୍ଡୁ, ମଣ୍ଟୁ, ହିନ୍ଦୁଳୁ ଢେଙ୍କାନାଳ।

0: ମଞ୍ଜୁଳି ମଧ୍ୟାହ୍ନରେ ଆପଣମାନେ ଶୁଣୁଛନ୍ତି ବିଭିନ୍ନ ହିନ୍ଦୀ ଏବଂ ଓଡ଼ିଆ କଥା ଚିତ୍ର ଗୀତ ଆମର ଶ୍ରୋତାମାନଙ୍କ ଅନୁରୋଧରେ। ପରବର୍ତ୍ତୀ ଗୀତଟି ନେଇଛୁ ହିନ୍ଦୀ କଥାଚିତ୍ର ଏକ ତୁଝେ ଖିଲିଏରୁ। ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଏସ୍ପି ବାଲସୁବ୍ରମଣ୍ୟମ ଏବଂ ଅନୁରାଧା ପଡ଼ୱାଲ। ଗୀତଟିକୁ ଶୁଣିବା ପାଇଁ ଆମର ଅନୁରୋଧକାରୀ ଶ୍ରୋତା ହେଲେ ସୋମନାଥ ସାହୁ ଜିଗିରଣ ପଟ୍ଟାମୁଣ୍ଡେଇ କେନ୍ଦ୍ରାପଡ଼ାରୁ।
1: तुम्हारा साथ ज्यादा ज्यादा बहुत ज्यादा देर रहने के लिए।
2: ओ माय गॉड, मेरी तो हिंदी कविता की क्लास है।
1: हिंदी कविता है ना?
2: हाँ।
1: वो मैं तुमको टीच करता हूँ।
2: तुम और हिंदी कविता?
1: तुम समझता मैं हिंदी कविता नहीं जानता? मेरे जीवन साथी प्यार किए जा, जवानी दीवानी खूबसूरत जिद्दी पड़ोसन सत्यम शिवम सुंदरम बेनहर। वो इंग्लिश।

ଅନୁରୋଧ କରିଛନ୍ତି। ବିଜୟ କୁମାର ଦାସ, ସସ୍ମିତା ଦାସ, ପ୍ରଜ୍ଞା ଏବଂ ବନ୍ଦନା ସୌରୀ ମହାସିଂହପୁର ବହୁଗ୍ରାମ କଟକରୁ ଏମାନେ ଶୁଣିବାକୁ ଚାହିଁଛନ୍ତି ଶିଶୁ ଶ୍ରବଣ କଥାଚିତ୍ରର ଏହି ଗୀତଟି ଯାହାକୁ ଗାଇଛନ୍ତି ବାଣୀ ଜୟରାମ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ମହମ୍ମଦ ଜେଜେଙ୍କ କଣ୍ଠରେ କଥାଚିତ୍ର ମାନିନୀ ଶୁଣିବା ପାଇଁ ଏସ୍ଏମ୍ଏସ୍ ମାଧ୍ୟମରେ ଅନୁରୋଧ କରିଥିବା ଶ୍ରୋତା ହେଲେ କଟକ ସିଡିଏ ସେକ୍ଟର 11ରୁ ଉର୍ମିଳା ନିର୍ମଳା ପ୍ରତ୍ୟୁଷ ଏବଂ ପ୍ରଭାକର।

ଦେଉକାଳୀ ଶଙ୍ଖତ୍ରାସ କଟକରୁ ଏମାନେ ହେଲେ ସୁନୀଲକାନ୍ତ ମହାନ୍ତି, ସିଲୁ ଏବଂ ଆକୃତି। ଶୁଣିବା ପାଇଁ ଚାହିଁଛନ୍ତି ଓଡ଼ିଆ କଥାଚିତ୍ର ମଥୁରା ବିଜୟର ଏହି ଗୀତଟି, ଯାହାକୁ ଗାଇଛନ୍ତି ଭିକାରୀ ଚରଣ ବଳ ଏବଂ ସାଥୀ।

ଦ୍ୱୈତ କଣ୍ଠରେ ଏହି ଗୀତଟିକୁ ଗାଇଛନ୍ତି ପ୍ରଣବ ପଟ୍ଟନାୟକ ଏବଂ ଆରତୀ ମୁଖାର୍ଜୀ। କଥାଚିତ୍ର ବାଟ ବାଟ। ଅନୁରୋଧକାରୀ ଶ୍ରୋତା ହେଲେ ଦକ୍ଷିଣକୂଳ ଯାଜପୁରରୁ ବାମଦେବ ପୃଷ୍ଟି ଏବଂ ବଳରାମ ସାହୁ।

ବାଙ୍କିରୁ ଟୁକୁ ଏବଂ ଲିଜା ଏମାନେ ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ଅନାମିକାର ଏହି ଗୀତଟି କିଶୋର କୁମାରଙ୍କ କଣ୍ଠରେ।

ପୁରୀ ତେଲଙ୍ଗରୁ ଏମାନେ ହେଲେ ସୋନାଲିକା, ମିତାଲି। ଶୁଣିବାକୁ ଚାହିଁଛନ୍ତି ହିନ୍ଦୀ କଥାଚିତ୍ର ଚୋରି ଚୋରି ଚୁପକେ ଚୁପକେର ଏହି ଗୀତଟି, ଯାହାକୁ ଗାଇଛନ୍ତି ବାବୁଲ ସୁପ୍ରିୟ, ଅଲକା ୟାଗ୍ନିକ ଏବଂ ସାଥୀ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛେ ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ପ୍ରଥମ ଗୀତଟି ଦ୍ୱୈତ କଣ୍ଠରେ ଗାଇଛନ୍ତି ଚିତ୍ତ ଜେନା ଏବଂ ମିନତୀ ରଥ, କଥାଚିତ୍ର ତ୍ରିନାଥ ମେଳା।

ପରବର୍ତ୍ତୀ ଗୀତ ପରିବାର କଥାଚିତ୍ରରୁ ଦ୍ୱୈତକଣ୍ଠରେ ଗାଇଛନ୍ତି ପ୍ରଣବ କିଶୋର ପଟ୍ଟନାୟକ ଏବଂ ଏସ୍ ଜାନକୀ।

ଏଥର ଶୁଣନ୍ତୁ ଶୁଣିବା ସାକ୍ଷୀ ଗୋପୀନାଥ କଥାଚିତ୍ରରେ ଏହି ଗୀତଟି, ଯାହାକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ଚିତ୍ତରଞ୍ଜନ ଜେନା ଏବଂ ଅନୁରାଧା।

ପ୍ରଚାର କଲୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆପଣମାନେ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଅଶାନ୍ତି ଅପରାହ୍ନରେ ଏଥର ଆପଣମାନଙ୍କ ପାଇଁ ରଖିଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମରେ ପ୍ରଥମେ କୁମାର ସାନୁଙ୍କ କଣ୍ଠରେ 1942 ଏ ଲଭ୍ ଷ୍ଟୋରିର ଏହି ଗୀତଟି।